ଆକାଶବାଣୀ କଟକ ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠ 15 ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 5 ତାରିଖ ସମୟ ସକାଳ 5:58 36 ସେକେଣ୍ଡ ଆପଣମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ବନ୍ଦନାର ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ଶିଳ୍ପୀ ନନ୍ଦିତା ଘୋଷ ଅଭିରାମ ପରମହଂସଙ୍କ ରଚନାରୁ।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି, ଶିଳ୍ପୀ ଗାଇଛନ୍ତି ଇନ୍ଦ୍ରମଣି ସାହୁଙ୍କ ରଚନାରୁ।

0: ବନ୍ଦନାରେ ଆପଣମାନେ ଶୁଣିଥିଲେ କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। କଣ୍ଠଶିଳ୍ପୀମାନେ ଥିଲେ ଶ୍ୟାମାମଣି ଦେବୀ, କାଶୀନାଥ ପୂଜା ପଣ୍ଡା, ନନ୍ଦିତା ଘୋଷ, ଅରବିନ୍ଦ ମୁଦୁଲି, ସୁସ୍ମିତା ଶୁଭଶ୍ରୀ ଭଞ୍ଜ ଏବଂ ଅଶୋକ କୁମାର ବଳ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 900/72 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ଅନୁଚିନ୍ତା। ନିବେଦନ କରିଛନ୍ତି ତରୁଣକାନ୍ତି ରାଉତ।
1: ପ୍ରଣାମ ଶ୍ରୋତା ବନ୍ଧୁ। ଦିନେ ଶ୍ରୀକୃଷ୍ଣ ଆଉ ଅର୍ଜୁନ କଥାବାର୍ତ୍ତା ହୋଇ ଯମୁନା କୂଳରେ ବୁଲୁଥିଲେ। ଏହି ସମୟରେ ଅଗ୍ନି ଦେବତା ଜଣେ ବ୍ରାହ୍ମଣର ଛଦ୍ମବେଶରେ ଅର୍ଜୁନଙ୍କୁ ଭିକ୍ଷା ମାଗିଲେ। କହିଲେ, ହେ ଅର୍ଜୁନ, ମୋତେ ଲୁଦୁବୁଦୁ ରୋଗ ହୋଇଛି। ଅର୍ଜୁନ ପଚାରିଲେ, ସେ ରୋଗ କ'ଣ, କେମିତି? ବ୍ରାହ୍ମଣ ବେଶୀ ଅଗ୍ନି ଉତ୍ତର ଦେଲେ, ଶ୍ୱେତକୀ ବୋଲି ଜଣେ ରାଜା ଥିଲେ। ସେ ସଦାସର୍ବଦା ଯଜ୍ଞ କରନ୍ତି, ଅଗ୍ନିରେ ଘୃତ ଢାଳନ୍ତି। 12 ବର୍ଷ କାଳ ଘିଅ ଖାଇ ଖାଇ ମୋତେ ଏ ଲୁଦୁବୁଦୁ ରୋଗ ହୋଇଛି। ବ୍ରହ୍ମା ପରାମର୍ଶ ଦେଇଛନ୍ତି, ବହୁତ ଘୃତ ପାନ କରି ତମର ଅଜୀର୍ଣ୍ଣ ହୋଇଛି, ତମେ ବଣରେ ପୋଡ଼ା ମାଂସ ଖାଅ, ଏ ରୋଗ ଯିବ। ମୁଁ ଖାଣ୍ଡବ ବନକୁ ଜାଳିବାକୁ ଚାହେଁ, କିନ୍ତୁ 7-7 ଥର ଚେଷ୍ଟା କଲିଣି, ଇନ୍ଦ୍ର ଘୋର ବର୍ଷା କରୁଛନ୍ତି, ଏଣୁ ମୁଁ ତେଜହୀନ ହୋଇଯାଉଛି। ହେ ଅର୍ଜୁନ, ତମେ ମୋର ସହାୟ ହୁଅ। ଅର୍ଜୁନ କହିଲେ, ମୁଁ କଥା ଦେଉଛି, ସହାୟତା କରିବି, କିନ୍ତୁ ମୋ ପାଖରେ ଭଲ ଅସ୍ତ୍ରଶସ୍ତ୍ର ନାହିଁ। ଅଗ୍ନି ତାର ପଥ ସୁଗମ କରିଦେଲେ। ବରୁଣଙ୍କଠାରୁ ଆଣିଲେ ଗାଣ୍ଡିବ ଧନୁ, ଅକ୍ଷୟତୁଣୀ, ବିଶ୍ୱକର୍ମା ତିଆରି କରିଥିବା କପିଧ୍ୱଜ ରଥ, ଚନ୍ଦ୍ରଙ୍କଠାରୁ ଆଣିଲେ ଚନ୍ଦ୍ରାବଳୀ ଗଦା, ଗଣେଶଙ୍କଠୁ ଆଣିଲେ ବଜ୍ରାବଳୀ, କୁବେରଙ୍କଠୁ ଆଣିଲେ ରତ୍ନାବଳୀ ଗଦା, ଦୁର୍ଗାଙ୍କଠୁ ଆଣିଲେ ଅଭେଦ୍ୟ ବିଭୂତି। ଅଗ୍ନିଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ପାଇ ଅର୍ଜୁନ ଖାଣ୍ଡବ ବନରେ ଆଗ୍ନେୟାସ୍ତ୍ର ସ୍ୱର ନିକ୍ଷେପ କଲେ। ହୁତ୍ ହୁତ୍ ହୋଇ ନିଆଁ ଜଳି ଉଠିଲା, ବହୁ ବୃକ୍ଷଲତା ଜୀବଜନ୍ତୁ ପୋଡ଼ି ଜଳି ପାଉଁଶ ହୋଇଗଲେ। ଇନ୍ଦ୍ର ଦେବତା ଆସି ଶେଷରେ ଅର୍ଜୁନଙ୍କୁ ବୁଝେଇଲେ, ବଣର ସୁରକ୍ଷା, ପ୍ରାଣୀ ଜଗତର ସୁରକ୍ଷା, ଏ ଖାଣ୍ଡବ ବନ ସତ୍ୟଯୁଗରେ ବିଷ୍ଣୁ ରୋପଣ କରିଥିଲେ, ଏଥିରେ ଅନେକ ଦୁର୍ଲଭ ଔଷଧୀୟ ବୃକ୍ଷ ଅଛି, ଏସବୁ ନଷ୍ଟ ହୋଇଗଲେ ରୋଗ ଉପଶମର ସମସ୍ତ ରାସ୍ତା ବନ୍ଦ ହୋଇଯିବ, ଯେପରିକି ବିଶଲ୍ୟକରଣୀ, ମୃତ ସଞ୍ଜୀବନୀ, ଏ ଗଛ ମୃତ ମଣିଷକୁ ଜୀବନ୍ୟାସ ଦିଏ। ଯୁଗମୋହନ ଗଛର ପତ୍ରକୁ ପାଣି ସହ ଫୁଟେଇ ପିଇଲେ ବୀର୍ଯ୍ୟବୃଦ୍ଧି ହୁଏ। ଉଦ୍ୟାନ ନାମକ ଗଛର ଫଳ ତୁଳା ସଂକ୍ରାନ୍ତି ଦିନ ଭକ୍ଷଣ କଲେ ଅପୁତ୍ରିକ ଦୋଷ ନାଶ ହୁଏ। ଅକ୍ଷୟ ତୃତୀୟା ଦିନ କନକବିନ୍ଦୁ ଗଛର ପତ୍ର ଭକ୍ଷଣ କଲେ ଆୟୁଷ ବୃଦ୍ଧି ହୁଏ। ମୋହିନୀ ଲତାର କ୍ଷୀର ନେଇ କପାଳରେ ଚିତା କରି ପିନ୍ଧିଲେ ମଣିଷ ରୂପଲାବଣ୍ୟ ଫେରିପାଏ। ସିଦ୍ଧକଳ୍ପ ଗଛର ପତ୍ରକୁ ପାଣି ସହ ସିଝେଇ ପିଇଲେ ହଜାର ହଜାର ବର୍ଷ ଯାଏ କ୍ଷୁଧା ତୃଷା ମଣିଷଠୁ ଦୂରେଇ ଯାଏ। ଏହି ଖାଣ୍ଡବ ବଣରେ 80 ଲକ୍ଷ ଚନ୍ଦନ ଗଛ ଅଛି, ତାହା ମଣିଷ ପାଇଁ ଉପକାରୀ। ତମେ ଏସବୁକୁ ନଷ୍ଟ କଲେ ପୃଥିବୀର ଅମଙ୍ଗଳ ହେବ। ତେବେ ଅର୍ଜୁନ ନିଜ ନିଷ୍ପତ୍ତିରୁ ଓହରି ପାରିନଥିଲେ। ତାଙ୍କର ସଂକଳ୍ପ ଏତେ ଦୃଢ଼ ଥିଲା, ସେ ଭଲମନ୍ଦ ବିଚାର କରିବା ପାଇଁ ଅସମର୍ଥ ହେଲେ। ତେବେ ଖାଣ୍ଡବ ପୋଡ଼ିରୁ ଦୈବୀ କୃପା ବଳରେ କିଛି ପ୍ରାଣୀ ଏବଂ ଗଛଲତା ବର୍ତ୍ତି ଯାଇଥିଲେ। ବ୍ୟାସଙ୍କ ମହାଭାରତ ଅନୁସାରେ ଅଶ୍ୱସନ ସାପ, ମୟ ଦାନବ, 4ଟି ସାରଙ୍ଗ ପକ୍ଷୀ, ଏମାନେ ବର୍ତ୍ତି ଯାଇଥିଲେ। କିନ୍ତୁ ସାରଳା ଦାସଙ୍କ ମହାଭାରତରେ ସମୁଦାୟ ଜୀବଜନ୍ତୁ ଏବଂ ବୃକ୍ଷଲତା ମିଶି 15 ରକ୍ଷା ପାଇଯାଇଥିଲେ। ସାରଙ୍ଗ ପକ୍ଷୀ ଓ ତାର 4 ଜଣ ପିଲା, ଶୋଷକ ସର୍ପ, ଗର୍ଭବତୀ ଅବସ୍ଥାରେ ତାରାକ୍ଷୀ ପକ୍ଷୀ, ତାମ୍ରଚୂଡ଼ ଚଢ଼େଇ, ପାଳଧୁଆ ଗଛ, ବିଷ୍ଣୁପ୍ରସାଦ ଅଶ୍ୱ, ନୀଳକଣ୍ଠ ଚଢ଼େଇ, ବଉଳ ଗଛ, ଜବାକୁସୁମ ଗଛ, ତରାଟ ଗଛ ଏବଂ ମୟଦାନବ। ମୟଦାନବ ପରବର୍ତ୍ତୀ କାଳରେ ଖାଣ୍ଡବ ପ୍ରସ୍ଥରେ 14 ମାସ ଭିତରେ ତିଆରି କରିଥିଲେ ମଣିମୁକ୍ତା ବିମଣ୍ଡିତ ଏକ ସୁଦୃଶ୍ୟ ହର୍ମ୍ୟ, ଯାହା ପରବର୍ତ୍ତୀ କାଳରେ ହେଲା ଇନ୍ଦ୍ରପ୍ରସ୍ଥ। କିନ୍ତୁ ଖାଣ୍ଡବ ଦହନରେ ଯେଉଁ ପ୍ରାଣୀ ଏବଂ ବୃକ୍ଷଲତା ନଷ୍ଟ ହୋଇଗଲେ, ତାହାର ଭରଣା ହୋଇପାରିଲା ନାହିଁ। ଯେଉଁ ଜୀବଜନ୍ତୁ ଓ ବୃକ୍ଷଲତା ଖାଣ୍ଡବ ପୋଡ଼ିରୁ ବର୍ତ୍ତିଗଲେ, ସେମାନେ ହିଁ ପରବର୍ତ୍ତୀ କାଳରେ ପୃଥିବୀ ପୃଷ୍ଠରେ ପ୍ରାଣୀ ଏବଂ ଉଦ୍ଭିଦ ଜଗତ ବିସ୍ତାରରେ ମୁଖ୍ୟ ଭୂମିକା ନେଇଥିବେ ନିଶ୍ଚୟ। ସେତକ ପୁଣି ଦୈବୀ କୃପା ବଳରେ ସମ୍ଭବ ହୋଇଥିଲା। ଖାଣ୍ଡବ ଦହନ ପରି ଆଜି ମଧ୍ୟ ହଜାର ହଜାର ଯୋଜନ ପରିମିତ ବଣଜଙ୍ଗଲ କ୍ଷୟ ପାଉଛି, କିନ୍ତୁ ସେଦିନର ଦୈବୀ କୃପା ଆଜି ମିଳିଲେ ତ, ହୁଏତ ମିଳିପାରେ, ଯଦି ସାଧୁ ଉଦ୍ୟମ ଜାରି ରହିବ, ମଣିଷ ସଚେତନ ହେବ। ଶାସ୍ତ୍ର କହିଛି, ନିପାନମ୍ ଇବ ମଣ୍ଡୁକାହା, ସରହପୂର୍ଣ୍ଣଂ ଇବ ଅଣ୍ଡଜାହା, ସଦ୍ୟୋଗଂ ନରଂ ଆୟନ୍ତି ବିବସହା ସର୍ବସମ୍ପଦଃ। ଯେପରି କୂଅ ପାଖରେ ଥିବା ଜଳପୂର୍ଣ୍ଣ ସ୍ଥାନକୁ ବେଙ୍ଗ ଆସନ୍ତି, ଜଳଭରା ସରୋବରକୁ ପକ୍ଷୀମାନେ ଆସନ୍ତି, ସେହିପରି ସମଗ୍ର ସମ୍ପଦ ବାଧ୍ୟ ହୋଇ ଉଦ୍ୟମୀ ବ୍ୟକ୍ତି ପାଖକୁ ଆସନ୍ତି। ସେ ଉଦ୍ୟମ

0: ଏବେ ଆରମ୍ଭ ହଉ। ଜଙ୍ଗଲ କ୍ଷୟ ରୋକିବା ପାଇଁ ତାହା ପ୍ରଥମ ପଦକ୍ଷେପ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଆପଣମାନେ ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତରୁଣକାନ୍ତି ରାଉତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 57ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ ପୁଣି ପଚାରିଲେ, ଏ ପୃଥିବୀ, ଆକାଶ, ପାତାଳ, ଗ୍ରହ ନକ୍ଷତ୍ର, ପାହାଡ଼, ନଦୀ, ସମୁଦ୍ର, ଦ୍ୱୀପବାସୀଙ୍କ ଉତ୍ପତ୍ତି କିପରି ଘଟିଲା ସେ ବିଷୟ ମଧ୍ୟ କୁହନ୍ତୁ। କେଉଁ ଯୁଗର ପରିମାଣ କେତେ, ସେହି ଯୁଗମାନଙ୍କରେ କେଉଁ ମହତ୍ ବ୍ୟକ୍ତି ଜନ୍ମିଥିଲେ ଏବଂ ଭଗବାନ କେଉଁଭଳି ଆବିର୍ଭୂତ ହୋଇଥିଲେ ସେ କଥା ବର୍ଣ୍ଣନା କରନ୍ତୁ। ହେ ମୁନିଶ୍ରେଷ୍ଠ ସୁଖଦେବ, ଆପଣ ବ୍ରହ୍ମାଙ୍କ ସଦୃଶ ଜ୍ଞାନୀ, ଏ ବିଶ୍ୱ ସଂସାର ବିଷୟରେ ସମସ୍ତ କଥା କହିପାରିବେ। ମୁଁ ଆହାର କରୁନଥିଲେ ବି ମୋର ପ୍ରାଣ କେବେ ମଳିନ ହେବ ନାହିଁ। ଆପଣଙ୍କ ମୁହଁରୁ ହରିରସ ପାନ କରି ମୋର ମନ ଦୋଷ କରିବେ।

0: କରନ୍ତୁ ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12-4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 338, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ।
1: ଶୁଣୁଥିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ଶୁଖିଲା ରହିବା ସହିତ ସ୍ଥାନେ ସ୍ଥାନେ କାଳବୈଶାଖୀର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 57ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତିରେ ସମ୍ବାଦରେ ଲେଖି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचको नरेन्द्रदत्त सेमवालः। अथ वार्ताः। प्रधानमन्त्री नरेन्द्रमोदी अद्य गुजरातस्य

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପିପିଲିର ଚାନ୍ଦୁଆ ଶିଳ୍ପ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅମୂଲ୍ୟ ପରିଚୟ। ଏହାର ପ୍ରଚାର, ପ୍ରସାର ଓ ବଜାର ବ୍ୟବସ୍ଥା

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ପରିବେଶ ଓ ସ୍ୱାସ୍ଥ୍ୟ। ଆଲୋଚିକା ଡାକ୍ତର ଅନୁସୟା ଦାସ।
1: ପରିବେଶ ଓ ସ୍ୱାସ୍ଥ୍ୟ ଦୁଇଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆମ ଚତୁଃପାର୍ଶ୍ୱରେ ଦୃଶ୍ୟମାନ ଘର ବାହାର ବାଡ଼ି ବଗିଚା ରାସ୍ତାଘାଟ ବଣ ଜଙ୍ଗଲ ନଦୀ ସମୁଦ୍ର ପାହାଡ଼ ପର୍ବତ ଆମର ପରିବେଶ ବୋଲି କୁହାଯାଇଥାଏ। ଏହି ପରିବେଶର ଶୁଦ୍ଧତା ଉପରେ ମନୁଷ୍ୟର ସୁସ୍ଥ ଜୀବନ ଧାରଣ ନିର୍ଭର କରେ। ଏହି ପରିବେଶର ଶୁଦ୍ଧତା ନିର୍ଭର କରିଥାଏ ବାୟୁ ଜଳ ଭୂମି କାଳ ବା ଋତୁର ଶୁଦ୍ଧତା ଉପରେ। ଆଜିର ସଭ୍ୟ ଶିକ୍ଷିତ ମାନବ ନିଜର ସ୍ୱାର୍ଥ ସିଦ୍ଧି ଏବଂ ଭୋଗବିଳାସ ପାଇଁ ବାୟୁ ଜଳ ଭୂମିକୁ ଦୂଷିତ କରିବା ଫଳରେ ଋତୁ ବିପର୍ଯ୍ୟୟ ମଧ୍ୟ ଦେଖାଦେଇଥାଏ। ବୃକ୍ଷଲତା ଭରା ସବୁଜ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶକୁ ଧ୍ୱଂସ କରି ସେଠାରେ ମନୁଷ୍ୟ ଗଢ଼ି ଚାଲିଛି କୋଠାବାଡ଼ି କଳକାରଖାନା ଯାନବାହନର ବହୁଳ ଭାବରେ ଚଳାଚଳ କୋଇଲା ଖଣି ତୈଳ ବିଶୋଧନାଗାର ଧାତୁ ପଥରର ପ୍ରଗଳନ ଟିଭି ଫ୍ରିଜ୍ କୁଲର ଗ୍ରାଇଣ୍ଡର ୱାସିଂ ମେସିନ୍ ମୋବାଇଲ ଫୋନ୍ ଇତ୍ୟାଦିର ବହୁଳ ବ୍ୟବହାର ଫଳରେ ସେଥିରୁ ସୃଷ୍ଟି ହେଉଥିବା ଦୂଷିତ ଗ୍ୟାସ୍ ଏବଂ ପଚା ପାଣି ଦ୍ୱାରା ସମ୍ପୂର୍ଣ୍ଣ ବାୟୁମଣ୍ଡଳ ଆଜି ପ୍ରଦୂଷିତ ହୋଇପଡ଼ିଛି। ତା ସହିତ ଭୂମି ଏବଂ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହୋଇପଡ଼ିଛି। ଅମ୍ଳ ବୃଷ୍ଟି ହେତୁ ନଦୀ ସମୁଦ୍ର ଜଳ ଆଜି ପ୍ରଦୂଷିତ। ଯେଉଁ ବୃକ୍ଷ ଅଙ୍ଗାରକାମ୍ଳ ଗ୍ୟାସ୍କୁ ଶୋଷି ନେଇ ମନୁଷ୍ୟକୁ ଜୀବନଦାୟିନୀ ମହାଶକ୍ତି ଯୋଗାଇଥାଏ ସେହି ଜୀବନ ସଦୃଶ ବୃକ୍ଷକୁ କାଟି ପକାଇ ବାୟୁମଣ୍ଡଳକୁ ମନୁଷ୍ୟ ଆଜି ଭରି ଦେଇଛି ଦୂଷିତ ଗ୍ୟାସ୍ ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ନାଇଟ୍ରୋଜେନସ୍ ଗ୍ୟାସ୍ ଅଙ୍ଗାରକାମ୍ଳ ଆଦି ଜୀବନ ବିରୋଧୀ ଗ୍ୟାସ୍ରେ। ମନୁଷ୍ୟ ଯଦି ଗାଡ଼ିରୁ ବାହାରୁଥିବା କଳାଧୂଆଁରେ ମାତ୍ର 3 ଘଣ୍ଟା ରହେ ତେବେ ତାହାର ମୃତ୍ୟୁ ସୁନିଶ୍ଚିତ। ମନୁଷ୍ୟର ଭାବିବା ଉଚିତ ଯଦି କିଛି ବର୍ଷ ଏହି ଦୂଷିତ ବାୟୁମଣ୍ଡଳ ଭିତରେ ମନୁଷ୍ୟ ବାସ କରିବ ତେବେ ତାହାର କି ଭୟଙ୍କର ପରିଣତି ନ ଘଟିବ। ଚାଷ ପାଇଁ ଭୂମିରେ ପ୍ରୟୋଗ ହେଉଥିବା ବିଭିନ୍ନ ରାସାୟନିକ ସାର କୀଟନାଶକ ଔଷଧ ଆଦି ଫଳରେ ପାଇଖାନା ଏବଂ ପରିସ୍ରାଗାର କଳକାରଖାନାର ଦୂଷିତ ପଚା ପାଣି ଦ୍ୱାରା ଭୂମି ଆଜି ପ୍ରଦୂଷିତ ହୋଇପଡ଼ିଛି। ଏହାଫଳରେ ପନିପରିବା ଖାଦ୍ୟଶସ୍ୟ ଫଳମୂଳ ସେମାନଙ୍କର ଜୀବନୀ ଶକ୍ତି ହରାଇ ବସିଛନ୍ତି ଯାହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡୁଛି ଏବଂ ମନୁଷ୍ୟର ବ୍ୟାଧି ପ୍ରତିରୋଧକ ଶକ୍ତି ହ୍ରାସ ଜରା ବ୍ୟାଧି ଅକାଳ ବାର୍ଦ୍ଧକ୍ୟରେ ପୀଡ଼ିତ ହେବାକୁ ବାଧ୍ୟ ହେଉଛି। ଏବେଠାରୁ ପ୍ରତ୍ୟେକ ମନୁଷ୍ୟ ଯଦି ସଚେତନ ଭାବରେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ନିମିତ୍ତ ଗାଡ଼ି ମଟର ଇତ୍ୟାଦି ଯାନବାହନର ଯଥେଚ୍ଛା ବ୍ୟବହାରକୁ ସୀମିତ ନ କରେ ବୃକ୍ଷକଟା ବନ୍ଦ କରି ବୃକ୍ଷରୋପଣ ଏବଂ ସବୁଜ ପରିବେଶ ସୃଷ୍ଟି ଦିଗରେ ପଦକ୍ଷେପ ନ ନିଏ କଳକାରଖାନା ଇତ୍ୟାଦି ବହୁଳ ପ୍ରବର୍ତ୍ତନକୁ ସୀମିତ କରି ଧୂମ୍ରବିହୀନ ଗାଡ଼ି ମଟର କଳକାରଖାନା ଚୁଲା ଇତ୍ୟାଦି ବ୍ୟବହାର ନ କରେ ଏବଂ ସେଥିରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ପଚା ପାଣି ଦୂଷିତ ଗ୍ୟାସ୍କୁ ବୈଜ୍ଞାନିକ ପଦ୍ଧତିରେ ସୁନିୟନ୍ତ୍ରିତ କରେ ତେବେ ପରିବେଶ ପ୍ରଦୂଷଣ ଯୁକ୍ତ ଭୟଙ୍କର ପ୍ରଭାବ ପ୍ରକୃତି ସୃଷ୍ଟି କରିବାକୁ ବାଧ୍ୟ ହେବ ଏବଂ ତାହାର କୁପରିଣାମ ସ୍ୱରୂପ ଅଂଶୁଘାତ ବନ୍ୟା ବାତ୍ୟା ମରୁଡ଼ି ଦୁର୍ଭିକ୍ଷ ଭୂମିକମ୍ପ ସୁନାମି ଇତ୍ୟାଦି ତଥା ଅଜଣା ଓ ଅସାଧ୍ୟ ବ୍ୟାଧି ପୀଡ଼ିତ ହୋଇ ମନୁଷ୍ୟ ସମାଜ ଧ୍ୱଂସ ପଥକୁ ପରିଷ୍କାର କରିଦେବ। ରାସ୍ତାଘାଟରେ ନିମ୍ବ ବୃକ୍ଷ ଭଳି ଜୀବାଣୁ ଓ ଭୂତାଣୁ ନାଶକ ଔଷଧୀୟ ବୃକ୍ଷକୁ ରୋପଣ ଫଳରେ ଦୂଷିତ ବାୟୁ ଶୋଧନ ହୋଇ ମନୁଷ୍ୟର ଅତ୍ୟନ୍ତ ଉପକାର ସାଧିତ ହେବ। ସ୍ୱାର୍ଥପରତା କାମନା ବାସନା ଘୃଣା ହିଂସା ଲୋଭ ମୋହ ଆଦି ବିରୁଦ୍ଧ ଭାବନା ଗୁଡ଼ିକୁ ନଷ୍ଟ କରି ଯଦି ମନୁଷ୍ୟ ଭିତରେ ଭଗବତ ବିଶ୍ୱାସ ଭକ୍ତି ପ୍ରେମ ଜ୍ଞାନ ଇତ୍ୟାଦି ଆଧ୍ୟାତ୍ମିକ ଚେତନା ଉଦ୍ରେକ କରାଯାଇପାରନ୍ତା ତାହାଦ୍ୱାରା ମନୁଷ୍ୟ ଭିତରେ ଧୈର୍ଯ୍ୟ ସାହସ ବିଶ୍ୱାସ ବିଶ୍ୱ ପ୍ରତି ଭାତୃଭାବ ବିଶ୍ୱ ଐକ୍ୟ ଭାବ ସୃଷ୍ଟି ହୋଇପାରନ୍ତା ମାନସିକ ଚାପ ଜନିତ ବିଭିନ୍ନ ବ୍ୟାଧିରୁ ମନୁଷ୍ୟ ତ୍ରାହି ପାଆନ୍ତା ଉଚ୍ଚ ରକ୍ତଚାପ ହୃଦ୍ରୋଗ ମଧୁମେହ ଅମ୍ଳପିତ ଏବଂ କ୍ୟାନ୍ସର ଇତ୍ୟାଦି ରୋଗଗୁଡ଼ିକୁ ପ୍ରତିହତ କରିପାରନ୍ତା ମନ ଓ ଶରୀରକୁ ରୋଗମୁକ୍ତ କରି ସୁସ୍ଥ ବାତାବରଣ ସୃଷ୍ଟି କରିବା ସହିତ ବିଶ୍ୱରେ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରନ୍ତା।
0: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ପରିବେଶ ଓ ସ୍ୱାସ୍ଥ୍ୟ ଆଲୋଚିକା ଥିଲେ ଡାକ୍ତର ଅନୁସୟା ଦାସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରତ ଓ ଦମନରେ ଆଜି 18,800 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ।

ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁରତ ଏବଂ ଦମନ ଗସ୍ତ କରି 18,800 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଶ୍ରୀ ମୋଦି ଦମନରେ ନମୋ ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଉଦ୍ଘାଟନ ସହ ନମୋ ହସ୍କିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେଠାରେ ପ୍ରଧାନମନ୍ତ୍ରୀ 2,970 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ହାଜିରାଠାରେ ପ୍ରଧାନମନ୍ତ୍ରୀ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୁରତରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରରେ 18,800 କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭଦୋଦରା ମୁମ୍ବାଇ ଏକ୍ସପ୍ରେସ୍ୱେର ଷଷ୍ଠ ଏବଂ ସପ୍ତମ ପ୍ୟାକେଜ୍କୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଦମନରେ ସ୍ୱାସ୍ଥ୍ୟସେବା, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ, ଭିତ୍ତିଭୂମି ଓ ସଂଯୋଗୀକରଣ ପ୍ରକଳ୍ପର ଶ୍ରୀ ମୋଦି ଉଦ୍ଘାଟନ ଶିଳାନ୍ୟାସ କରିବେ। ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ 885 କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଆୟୁଷ ମନ୍ତ୍ରଣାଳୟ ବର୍ଷସାରା ଯୋଗ ସହିତ ଜଡ଼ିତ ରହିବାକୁ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋହାହିତ କରିବା ପାଇଁ ଯୋଗ 365 ଅଭିଯାନ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ବିଶ୍ୱର ବିଭିନ୍ନ ସ୍ଥାନର ଖେଳାଳିମାନଙ୍କୁ ଚମ୍ପିୟନ୍ସିପ୍ ବ୍ୟତୀତ ଯୋଗ ବିଷୟରେ ସଚେତନତା ପ୍ରସାର କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଅହମ୍ମଦାବାଦରେ ପ୍ରଥମ ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ 60ରୁ ଅଧିକ ଦେଶରୁ 400ରୁ ଅଧିକ ପ୍ରତିଯୋଗୀଙ୍କ ଯୋଗଦାନ ବିଶ୍ୱକୁ ଆକର୍ଷିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରୀ ମୋଦି କହିଛନ୍ତି ଯୋଗର ଆକର୍ଷଣ ଶାରୀରିକ ସୁସ୍ଥତାଠାରୁ ଅଧିକ ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟ ପାଇଁ ଏକ ବାସ୍ତବ ଆଭିମୁଖ୍ୟ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ଚମ୍ପିୟନ୍ସିପ୍ ବିଶ୍ୱବ୍ୟାପୀ ଯୋଗର ବ୍ୟାପକ ବାର୍ତ୍ତା ପ୍ରସାର କରିବାର ସୁଯୋଗ ପ୍ରଦାନ କରୁଛି। କ୍ୟାବିନେଟ୍ ନିଯୁକ୍ତି କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ 1987 ବ୍ୟାଚ୍ର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତରୁଣ କପୁରଙ୍କ କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କରିବାକୁ ଅନୁମୋଦନ କରିଛି। କେନ୍ଦ୍ର କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଶ୍ରୀ କପୁରଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ 10 ତାରିଖରୁ ଅଧିକ 1 ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ନୂଆଦିଲ୍ଲୀ ସହିତ ମସ୍କୋର ରଣନୈତିକ ସହଭାଗିତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତକୁ ରୁଷ ସହିତ ସହଯୋଗ ହ୍ରାସ କରିବାକୁ ବାଧ୍ୟ କରିବାର ପାଶ୍ଚାତ୍ୟ ଦେଶର ଉଦ୍ୟମ ନିରର୍ଥକ ଏବଂ ବିଶ୍ୱ ସ୍ଥିରତା ପାଇଁ କ୍ଷତିକାରକ। ବିଶ୍ୱର ପ୍ରମୁଖ ସମ୍ଭାଦ ସଂସ୍ଥା ମୁଖ୍ୟଙ୍କ ସହ ଆଲୋଚନା କାଳରେ ଶ୍ରୀ ପୁତିନ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଏହାର ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ରୁଷ ଭାରତ ସହ ଅର୍ଥନୈତିକ ସମ୍ପର୍କକୁ ବୃଦ୍ଧି କରିବାକୁ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଅଗ୍ରଗତି ହାସଲ କରିଛି ବୋଲି ସେ କହିଛନ୍ତି। ରୁଷ ରାଷ୍ଟ୍ରପତି କହିଛନ୍ତି ଆମେରିକା ସହିତ ଭାରତର କୂଟନୈତିକ ସମ୍ପର୍କର ପ୍ରଭାବ ରୁଷ ସହ ଥିବା ସମ୍ପର୍କରେ ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ। ରୁଷ ଭାରତକୁ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବିବେଚନା କରେ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି ଭାରତ ଏକ ମହାନ ରାଷ୍ଟ୍ର ଓ ମହାନ ଗଣତନ୍ତ୍ର ଏବଂ ରୁଷ ଭାରତ ସହ ସମ୍ପର୍କ ବୃଦ୍ଧି କରିବା ଲାଗି ଉଦ୍ୟମ ଜାରି ରଖିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଜି ସକାଳେ ମୁଦ୍ରାନୀତି କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗବେଷଣା ରିପୋର୍ଟ ଅନୁଯାୟୀ ବୃଦ୍ଧି ପାଉଥିବା ମୁଦ୍ରାସ୍କୀତି ଏବଂ ଅଶୋଧିତ ତୈଳ ମୂଲ୍ୟ, ଟଙ୍କା ମୂଲ୍ୟ ହ୍ରାସ ଏବଂ ଦୁର୍ବଳ ମୌସୁମୀ ପରିସ୍ଥିତି ଭଳି ଆହ୍ୱାନର ମୁକାବିଲା ପାଇଁ ରେପୋ ହାର ବୃଦ୍ଧି ନ ହେବାର ସମ୍ଭାବନା ରହିଛି। ଷ୍ଟେଟ୍ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସୃଷ୍ଟ ଭୂ ରାଜନୈତିକ

0: ପରିସ୍ଥିତି ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମୁଦ୍ରାସ୍କୀତିର ପ୍ରମୁଖ କାରଣ। ରିପୋର୍ଟ ଅନୁଯାୟୀ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ମୁଦ୍ରାସ୍କୀତି ପ୍ରାୟ 5% ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କ୍ୟାବିନେଟ୍ର ନିଯୁକ୍ତି କମିଟି ନୀଳକଣ୍ଠ ମିଶ୍ରଙ୍କୁ ୱାଶିଂଟନ୍ ଡିସିରେ ବିଶ୍ୱ ବ୍ୟାଙ୍କ ମୁଖ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ 3 ବର୍ଷ ପାଇଁ ନିଯୁକ୍ତିକୁ ଅନୁମୋଦନ କରିଛି। କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ନୂତନ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ପରମେଶ୍ୱରନ୍ ଆୟରଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଛି। ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା ଉଦ୍ଦେଶ୍ୟରେ ଗତକାଲି ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଉଭୟ ଦେଶ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଭାରତ ବ୍ରିଟେନ୍ କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ର ସମେତ ବିଭିନ୍ନ ପଦକ୍ଷେପର ପ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ। ଉଭୟ ନେତା ପ୍ରତିରକ୍ଷା, ସୁରକ୍ଷା, ଶିକ୍ଷା ଏବଂ ଜଳବାୟୁ ସହଭାଗିତା କ୍ଷେତ୍ରରେ ହୋଇଥିବା ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନେବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କିତ ଆଲୋଚନା ଲାଗି ଭାରତ ଆସିଥିବା ଆମେରିକାର ଏକ ବାଣିଜ୍ୟିକ ପ୍ରତିନିଧି ଦଳ 4 ଦିନିଆ ଗସ୍ତ ଶେଷ କରିଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ସମୟରେ ପ୍ରତିନିଧି ଦଳ ବାଣିଜ୍ୟିକ ସାମଗ୍ରୀ, ଅଣଶୁଳ୍କ ପଦକ୍ଷେପ, ସୀମା ଶୁଳ୍କ, ଅର୍ଥନୈତିକ ସୁରକ୍ଷା ସମନ୍ୱୟ ଏବଂ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଉପରେ ଉଭୟ ଦେଶ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 7ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17ଟି ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10ଟି ସ୍ୱର୍ଣ୍ଣ, 6ଟି ରୌପ୍ୟ ଏବଂ ଗୋଟିଏ ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଏବଂ ପୃଥିବୀକୁ ସୁରକ୍ଷା ଦେବା ପାଇଁ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏହି ଦିବସର ଲକ୍ଷ୍ୟ। ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜ୍ୟମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଦିଲ୍ଲୀର ମୈଦାନଗଡ଼ିସ୍ଥିତ ନମୋ ଅକ୍ସିଜେନ୍ ପାର୍କରେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅନେକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ରାଜ୍ୟସ୍ତରରେ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ପରିବେଶଗତ ସ୍ଥାୟୀତ୍ୱକୁ ପ୍ରୋହାହିତ କରି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଏକ ସ୍ଥାୟୀ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସମାଧାନ କରିବା ପାଇଁ ଆଜିର ଦିବସ ପ୍ରେରଣା ଯୋଗାଇଥାଏ। ଜାପାନର କାକାମିଗାହାରା ହକି ଷ୍ଟାଡିୟମରେ ଆଜି 18 ବର୍ଷରୁ କମ୍ ପୁରୁଷ ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ 18 ବର୍ଷରୁ କମ୍ ମହିଳା ଏସିଆ କପ୍ରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜିତ ରହିବା ପରେ ସେମିଫାଇନାଲରେ ପହଞ୍ଚିଛି। ଆଜି ସକାଳ 9:30ରେ ଭାରତ ଚୀନ୍ ବିପକ୍ଷରେ ମ୍ୟାଚ୍ ଖେଳିବ। ସୁରତ ଓ ଦମନରେ ଆଜି 18,800 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ବୈଜୟନ୍ତୀମାଳା ହରିଚନ୍ଦନ।

0: ମନେ ହୁଏ ଆଜି ଦିନଟି ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ସାରା ବିଶ୍ୱବାସୀଙ୍କ ପାଇଁ, ମୁଖ୍ୟତଃ ମଣିଷ ପାଇଁ ସର୍ବପ୍ରଥମେ। ହେଲେ ପଞ୍ଚଭୂତଠାରୁ ଆରମ୍ଭ କରି ସମଗ୍ର ଜୀବଜଗତଙ୍କର ସୁରକ୍ଷା ନିମନ୍ତେ ସମ୍ବନ୍ଧ ରଖିପାରୁଥିବା ଆଜିର ଏହି ଦିନ ବିଶ୍ୱ ପରିବେଶ ଦିବସ। ହଁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ପରିସ୍ଥିତିରେ ପରିବେଶର ସ୍ଥିତିକୁ ସଜାଡ଼ିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆଉ ପରିସ୍ଥିତିର ଗତି ବର୍ତ୍ତମାନ ଯୁଆଡ଼କୁ, ଯଦି ତାକୁ ରୋକା ନ ଯାଏ କି ସଜାଡ଼ିବା ପାଇଁ ମଣିଷ ସଜାଗ ନ ହୁଏ, ତେବେ ବୁଦ୍ଧିମାନ ପ୍ରାଣୀ ମଣିଷ ସମେତ ପୃଥିବୀ ପୃଷ୍ଠର ଏହି ସମଗ୍ର ସୌନ୍ଦର୍ଯ୍ୟ ବିଲୁପ୍ତ ହୋଇଯିବା ପାଇଁ ବେଶୀ ସମୟ ଲାଗିବ ନାହିଁ।
1: ପରିବେଶର ଗୁଡ଼ିଏ ଉପାଦାନ ରହିଛି, ଯଥା ଆମର ଯେମିତି କହୁ ପଞ୍ଚଭୂତ, ମାଟି, ପାଣି, ପବନ, ଆଲୋକ ଓ ଆକାଶ। ଏଗୁଡ଼ିକ ହେଲେ ମାଟିର ନିର୍ଜୀବ ଉପାଦାନ, ଏବଂ ସଜୀବ ଉପାଦାନ ହେଲେ ଉଦ୍ଭିଦ ଓ ପ୍ରାଣୀ ଜଗତ। ଏହି ଉପାଦାନ ଗୁଡ଼ିକ ଯଦି ନିର୍ଦ୍ଦିଷ୍ଟ ଅନୁପାତରେ ରହିବ, ତାହେଲେ ଆମେ ପରିବେଶକୁ ଉପଯୁକ୍ତ ପରିବେଶ କହିବା ଏବଂ ସୁସ୍ଥ ପରିବେଶ ମଧ୍ୟ କହିବା। ସୁସ୍ଥ ପରିବେଶ ମନେ କରନ୍ତୁ ପାଣି। ଜାତିସଂଘର ଗୋଟେ ରିପୋର୍ଟରୁ ଜଣାଯାଇଛି ପୃଥିବୀରେ ପ୍ରାୟ 150 କୋଟି ଲୋକ ବିଶୁଦ୍ଧ ପାଣି ପିଇବା ପାଇଁ ପାଉନାହାନ୍ତି। କିନ୍ତୁ ସେ ଯୋଉ ବିଶୁଦ୍ଧ ପାଣି ପାଉନାହାନ୍ତି, ତା ଅପେକ୍ଷା ଆହୁରି ଭୟଙ୍କର ଅବସ୍ଥା ହେଉଛି ଯୋଉ ପାଣିରେ ମାଇକ୍ରୋପ୍ଲାଷ୍ଟିକ ମିଶୁଛି। ଆମେରିକା ଏଡ଼େ ସମୃଦ୍ଧ ଦେଶ, ସବୁଥିରେ ଉନ୍ନତ ଦେଶ, ଆମେରିକାରେ ଯୋଉଠୁ ପିଇବା ପାଣି ଆସୁଛି ସେଥିରୁ ଦେଖା ହେଉଛି 95% ପାଣିରେ ମାଇକ୍ରୋପ୍ଲାଷ୍ଟିକ ରହୁଛି। ଆମ ଭାରତ ବର୍ଷରେ 83% ପାଣିରେ ମାଇକ୍ରୋପ୍ଲାଷ୍ଟିକ ରହୁଛି। ଇଂଲଣ୍ଡ ଆଉ ଫ୍ରାନ୍ସରେ ସବୁଠୁ କମ୍ ମାଇକ୍ରୋପ୍ଲାଷ୍ଟିକ ରହୁଛି, ଏବଂ ସେଟା ହେଉଛି 70%। ଯଦି 70% ମାଇକ୍ରୋପ୍ଲାଷ୍ଟିକ ସବୁଠୁ କମ୍ ହୁଏ, ତା ମାନେ ପୃଥିବୀ ସାରା ଭାବନ୍ତୁ କେତେ ରହୁଛି। ତେଣୁ ବର୍ତ୍ତମାନ ପୃଥିବୀର ପରିବେଶକୁ ଆଉ ସୁସ୍ଥ କି ଉପଯୁକ୍ତ କହି ହବ ନାହିଁ। ଗଛ ପରିବେଶ ପାଇଁ ଅତ୍ୟନ୍ତ ଦରକାର, ଉପକାରୀ, କାରଣ ଗଛ ଅମ୍ଳଜାନ ଦଉଛି, ଗଛ ପାଇଁ ବର୍ଷା ହଉଛି। ତେଣୁ ଯଦି ଜଙ୍ଗଲ ନ ରହିଲା, ଗଛପତ୍ର ନ ରହିଲା, ତାହେଲେ ବାୟୁମଣ୍ଡଳ ମଧ୍ୟ ଦୂଷିତ ହବ, ସେଥିରେ କାର୍ବନ ଡାଇଅକ୍ସାଇଡ ବଢିବ, ତାହେଲେ ପୃଥିବୀ ଅଧିକରୁ ଅଧିକ ଉତ୍ତପ୍ତ ହବ। ତେଣୁ ପରିବେଶ ଆଉ ବର୍ତ୍ତମାନ ସୁସ୍ଥ କି ଉପଯୁକ୍ତ ନୁହେଁ ଜୀବନ ପାଇଁ। ବିଜ୍ଞାନ ଗୋଟାଏ ଜିନିଷ, ମଣିଷ ତାର ହାତ ଅଛି, ମୁଣ୍ଡ ଅଛି, ସେ କାମ କରିବ। ବିଜ୍ଞାନ ତ ସେ କଥା କରିବନି, ବିଜ୍ଞାନ କେବଳ ଜ୍ଞାନ ବିତରଣ କରିବ। ବୈଜ୍ଞାନିକ ମାନେ ଗବେଷଣା କରିକି ନୂତନ ତଥ୍ୟ ଆବିଷ୍କାର କରିବେ, କିଛି ନୂଆ ଜିନିଷ ଉଦ୍ଭାବନ କରିବେ, ସେଟା ଲୋକଙ୍କୁ କହିବେ। ଲୋକ ଯଦି ତାକୁ ନ ମାନିଲେ, ତାହେଲେ ସନ୍ତୁଳିତ ପରିବେଶ, ଏଥିପାଇଁ ବିଜ୍ଞାନ କିଛି କରିପାରିବନି। ତେଣୁ ମଣିଷର ପ୍ରାଦୁର୍ଭାବ ଏତେ ବେଶୀ ହଉଛି ପରିବେଶକୁ ନଷ୍ଟ କରିବାରେ, ତାକୁ ସୁଧାରିବା ପାଇଁ କେବଳ ଦରକାର ସଚେତନତା।
0: ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବାର୍ତ୍ତା ରଖିଥିଲେ ପରିବେଶ ବିଜ୍ଞାନୀ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ। ହଁ ଆଜ୍ଞା, ଚୁପ୍ ହେଇ ବସିବାନି ଆମେ। ଏହି ସମସ୍ୟା ସୃଷ୍ଟି ହେବା ପାଇଁ ଆମେ ଯେପରି ଦାୟୀ, ସେହିପରି ସଜାଡ଼ିବା ପାଇଁ ମଧ୍ୟ ଆମେ ପ୍ରତିବଦ୍ଧ ହେବା ଉଚିତ। କିଛି ନହେଲେ ନାହିଁ, ବର୍ଷକୁ ଥରେ ଗୋଟିଏ ବଡ଼ ଗଛ ଲଗେଇ ତାର ଯତ୍ନ ନେଇପାରିବା। ଟିକିଏ ଦୂରକୁ ଗଲେ ପ୍ରଦୂଷଣ ବଢ଼ାଉଥିବା ଯାନ ବ୍ୟବହାର ନ କରି ସାଇକେଲ ବ୍ୟବହାର ତ କରିପାରିବା। ଜଳାଶୟର ସୁରକ୍ଷା କରିବା, ତାକୁ ପୋତିବା ନାହିଁ, ପ୍ଲାଷ୍ଟିକ ଆବର୍ଜନାର ଉପଯୁକ୍ତ ପରିଚାଳନା କରିବା। ଏହି ଛୋଟ ଛୋଟ କେତୋଟି କଥାକୁ ମାନିଲେ ଆମେ ପରିବେଶ ସୁରକ୍ଷା ପାଇଁ ସହଯୋଗୀ ହୋଇପାରିବା।

ଏଥର ଆପଣଙ୍କ ପାଇଁ ସୂଚନା। ବର୍ଷ 2026-27 ପାଇଁ ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ଜୁନ୍ 1 ତାରିଖ 2026ରୁ ଜୁନ୍ 12 ତାରିଖ 2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। କୋଲକାତାର ନିଯୁକ୍ତି ଜୋନ୍ରେ ସିକିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରାଜ୍ୟର 17 ସହରରେ 26 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେଉଛି। ଓଡ଼ିଶାରେ କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁର ଏହି 7 ସହରରେ ପରୀକ୍ଷା ଅନୁଷ୍ଠିତ ହେବ। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ କରିବା ପାଇଁ ପଞ୍ଜୀକରଣ ସମୟ ଅପ୍ରିଲ 10 ତାରିଖ 2026ରେ ବନ୍ଦ ହୋଇଗଲା। ପ୍ରାର୍ଥୀମାନେ www.joinindianarmy.nic.in ରୁ ସେମାନଙ୍କର ପ୍ରବେଶପତ୍ର ଦେଖିପାରିବେ ଏବଂ ଡାଉନ୍ଲୋଡ୍ କରିପାରିବେ। ସଫଳତାର ସହ ପଞ୍ଜୀକୃତ ପ୍ରାର୍ଥୀ ଯେଉଁମାନେ ସେମାନଙ୍କର ପ୍ରବେଶପତ୍ର ପାଇନାହାନ୍ତି ସେମାନେ ସେମାନଙ୍କର ସମ୍ପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ ଏଆର୍ଓ ସହିତ ଯୋଗାଯୋଗ କରିପାରିବେ। କମ୍ପ୍ୟୁଟର ଆଧାରିତ ଅନ୍ଲାଇନ୍ ପରୀକ୍ଷାକୁ ବୁଝିବା ଏବଂ ଅଭ୍ୟାସ କରିବା ପାଇଁ ପ୍ରାର୍ଥୀମାନଙ୍କୁ www.joinindianarmy.nic.in ୱେବ୍ସାଇଟ୍ ପରିଦର୍ଶନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ପରେ ମନୋନୀତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଳାଫଳ ଏବଂ ନିଯୁକ୍ତି ରାଲିର କାର୍ଯ୍ୟସୂଚୀ ବିଷୟରେ ସୂଚିତ କରାଯିବ। ପ୍ରାର୍ଥୀମାନଙ୍କୁ କୌଣସି ମଧ୍ୟସ୍ଥିଙ୍କ ଶିକାର ନ ହେବାକୁ ପରାମର୍ଶ ଦିଆଯାଇଛି। ଅଧିକ ଜାଣିବାକୁ ଥିଲେ ପ୍ରାର୍ଥୀମାନେ ସେମାନଙ୍କର ନିକଟତମ ବା ପ୍ରାସଙ୍ଗିକ ନିଯୁକ୍ତି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ଉଚିତ। ଆଉ ଏକ ସୂଚନା, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ଅଧିକ ଲୋକପ୍ରିୟ ଓ ପ୍ରଚାର ପ୍ରସାର ପାଇଁ ଉତ୍ସର୍ଗୀକୃତ ଅନୁଷ୍ଠାନ ନାଦ ନିନାଦ ସିଡିଏ ସେକ୍ଟର 7 କଟକ ଜଣାଇଛନ୍ତି ଯେ ଆସନ୍ତା ଜୁନ୍ 6 ତାରିଖ ଓ 7 ତାରିଖ ଦୁଇ ଦିନ ଧରି କଟକ କଳା ବିକାଶ କେନ୍ଦ୍ର ଅଡିଟୋରିୟମ୍ଠାରେ ଅନୁଷ୍ଠାନର ଗ୍ରୀଷ୍ମୋତ୍ସବ 2026 ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଆସନ୍ତାକାଲି 6 ତାରିଖ ସନ୍ଧ୍ୟାରେ ଦିଲ୍ଲୀ ଓ ମୁମ୍ବାଇରୁ ନିମନ୍ତ୍ରିତ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ହେବାକୁ ଥିଲାବେଳେ 7 ତାରିଖ ଦିନ କାର୍ଯ୍ୟକ୍ରମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କଳାକାରମାନଙ୍କ ଦ୍ୱାରା ବଂଶୀବାଦନ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। ଏହି ମନୋମୟ ଦିବ୍ୟ ପରିବେଶରେ ନାଦ ନିନାଦ ଅନୁଷ୍ଠାନ ତରଫରୁ ଜନସାଧାରଣଙ୍କ ଉପସ୍ଥିତି କାମନା କରାଯାଇଛି।

ଇତିହାସରେ ଜୁନ୍ ପାଞ୍ଚ ତାରିଖ 1961 ମସିହା ଜୁନ୍ ମାସ ପାଞ୍ଚ ତାରିଖରେ ଭାରତର ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ ପ୍ରସିଦ୍ଧ ଟେନିସ୍ ଖେଳାଳି ରମେଶ କ୍ରିଷ୍ଣନ। 1659 ମସିହା ଆଜି ତାରିଖରେ ମୋଗଲ ସାମ୍ରାଜ୍ୟର ଶାସକ ଔରଙ୍ଗଜେବ ଆନୁଷ୍ଠାନିକ ଭାବେ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ। 1875 ମସିହାରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋଠାରେ ଷ୍ଟକ୍ ଏକ୍ସଚେଞ୍ଜ ଆରମ୍ଭ କରାଯାଇଥିଲା। ଡେନମାର୍କର ମହିଳାମାନଙ୍କୁ ପ୍ରଥମ କରି 1915 ମସିହା ଜୁନ୍ ପାଞ୍ଚ ତାରିଖରେ ଭୋଟଦାନର ଅଧିକାର ମିଳିଥିଲା। ଆପେଲ୍ କମ୍ପାନୀ ପ୍ରଥମ କରି କମ୍ପ୍ୟୁଟର ପ୍ରଚଳନ ଆରମ୍ଭ କରିଥିଲା 1977 ମସିହାରେ। 1984 ମସିହା ଜୁନ୍ ପାଞ୍ଚ ତାରିଖ ଦିନ ଅପରେସନ୍ ବ୍ଲୁ ଷ୍ଟାର ମାଧ୍ୟମରେ ଭାରତୀୟ ସେନା ଶିଖ୍ମାନଙ୍କର ଧର୍ମସ୍ଥଳୀ ପଞ୍ଜାବର ଅମୃତସରଠାରେ ଥିବା ସ୍ୱର୍ଣ୍ଣ ମନ୍ଦିରରେ ପ୍ରବେଶ କରିଥିଲେ। ସୋଭିଏତ୍ ୟୁନିୟନ୍ର ଶେଷ ରାଷ୍ଟ୍ରପତି ମିଖାଇଲ୍ ଗର୍ବଚୋଭ୍‌ଙ୍କୁ 1990 ମସିହା ଜୁନ୍ ପାଞ୍ଚ ତାରିଖ ଦିନ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା।

ଆପଣମାନେ ଶୁଣିଥିଲେ ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ବୈଜନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ। କଥିକାରେ ଶୁଣନ୍ତୁ ଆଲୋଚନା ଆଜିର ଜଳବାୟୁ ସୁରକ୍ଷା।

0: ଶିକ୍ଷା ଆଗାମୀର ସୁଖାବହ ପ୍ରତିଷ୍ଠା। ଆଲୋଚକ ଡକ୍ଟର ଅନିରୁଦ୍ଧ କୁମାର ଖିଲାର।
1: ଆମ ପାଖରେ ଦ୍ୱିତୀୟ କୌଣସି ପୃଥିବୀ ନାହିଁ। ଏ ପୃଥିବୀ ହେଉଛି ଆମର ଏକମାତ୍ର ଘର। କିନ୍ତୁ ଆଜି ଏ ପୃଥିବୀ ଦ୍ରୁତ ଗତିରେ ବଦଳୁଛି। ତାପମାତ୍ରା ବଢ଼ୁଛି, ଜଙ୍ଗଲ କମୁଛି, ପ୍ରଦୂଷଣ ବଢ଼ୁଛି ଏବଂ ପ୍ରକୃତିର ସନ୍ତୁଳନ ଭାଙ୍ଗିଯାଉଛି। ଜଳବାୟୁ ପରିବର୍ତ୍ତନ ଆଉ ଦୂରର କଥା ନୁହେଁ, ଏହା ଆମ ଦୈନନ୍ଦିନ ଜୀବନକୁ ସିଧାସଳଖ ପ୍ରଭାବିତ କରୁଛି। ଆମେ ପୂର୍ବରୁ ଯେପରି ଋତୁ ଅନୁଭବ କରୁଥିଲୁ, ଏବେ ସେଥିରେ ବଡ଼ ପରିବର୍ତ୍ତନ ଦେଖାଯାଉଛି। ଗ୍ରୀଷ୍ମ ଋତୁ ଅସହ୍ୟ ଉତ୍ତାପମୟ ହେଉଛି। ଓଡ଼ିଶାରେ କେତେକ ସ୍ଥାନରେ 45 ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ରେକର୍ଡ ହେଉଛି। ଅସମୟରେ ବର୍ଷା ହେବାରୁ ଚାଷୀମାନେ ବହୁତ କ୍ଷତି ସହୁଛନ୍ତି। ଧାନ କିମ୍ବା ପନିପରିବା ଫସଲ ଅମଳ ସମୟରେ ବର୍ଷା ହେଲେ ଫସଲ ନଷ୍ଟ ହୋଇଯାଏ। କେବେ ଅତ୍ୟଧିକ ବର୍ଷା ହୋଇ ବନ୍ୟା ହେଉଛି ତ କେବେ ଦୀର୍ଘ ସମୟ ବର୍ଷା ନ ହେବାରୁ ମରୁଡ଼ି ପଡ଼ୁଛି। ପ୍ରତିବର୍ଷ ଘୂର୍ଣ୍ଣିବାତ୍ୟାର ତୀବ୍ରତା ବଢ଼ୁଛି। ବିଗତ ଦିନମାନଙ୍କର ଫନି, ହୁଡ଼ୁହୁଡ଼ୁ, ଅମ୍ଫାନ ଭଳି ବାତ୍ୟା ଲକ୍ଷାଧିକ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥିଲା। ଅତ୍ୟଧିକ ଉତ୍ତାପରେ ଶିଶୁ, ବୃଦ୍ଧ ଓ ଶ୍ରମିକମାନେ ଅସୁସ୍ଥ ହେଉଛନ୍ତି। ସହରରେ କଂକ୍ରିଟ୍ ଓ ଯାନବାହନ ବଢ଼ିବାରୁ ହିଟ୍ ଆଇଲାଣ୍ଡ ପରିସ୍ଥିତି ସୃଷ୍ଟି ହେଉଛି, ଯେଉଁଠାରେ ସହର ଅଞ୍ଚଳ ଗାଁମାନଙ୍କଠାରୁ ଅଧିକ ଗରମ ହେଉଛି। ଏପରି ପରିସ୍ଥିତି କାହିଁକି ସୃଷ୍ଟି ହେଉଛି? ମୁଖ୍ୟ କାରଣ ହେଉଛି ମଣିଷର ଅସଚେତନ କାର୍ଯ୍ୟକଳାପ। ଆମେ ଅତ୍ୟଧିକ ଭାବେ କୋଇଲା, ପେଟ୍ରୋଲ ଓ ଡିଜେଲ ଭଳି ଜୀବାଶ୍ମ ଇନ୍ଧନ ବ୍ୟବହାର କରୁଛୁ। ଯାନବାହନ, କାରଖାନା ଓ ବିଦ୍ୟୁତ୍ କେନ୍ଦ୍ରରୁ ନିର୍ଗତ ଧୂଆଁ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ଓ ମିଥେନ୍ ଭଳି ଗ୍ରୀନ୍ ହାଉସ୍ ଗ୍ୟାସ୍ ବଢ଼ାଉଛି। ଏହି ଗ୍ୟାସ୍ଗୁଡ଼ିକ ପୃଥିବୀର ତାପକୁ ବାହାରକୁ ଯିବାରୁ ବାଧା ଦେଇଥାଏ, ଫଳରେ ପୃଥିବୀ ଗରମ ହେଉଛି। ଏହା ସହିତ ଆମେ ଅନାବଶ୍ୟକ ଭାବେ ଜଙ୍ଗଲ କାଟୁଛୁ। ଗଛ ପ୍ରକୃତିର ଫୁସ୍ଫୁସ୍ ସଦୃଶ, ସେମାନେ କାର୍ବନ ଡାଇଅକ୍ସାଇଡ୍ ଶୋଷଣ କରି ଅକ୍ସିଜେନ୍ ଦେଇଥାନ୍ତି। କିନ୍ତୁ ଯେତେବେଳେ ଜଙ୍ଗଲ କମିଯାଏ, ପରିବେଶର ସନ୍ତୁଳନ ଭାଙ୍ଗିଯାଏ। ଅନେକ ପକ୍ଷୀ ଓ ପ୍ରାଣୀ ସେମାନଙ୍କ ବାସସ୍ଥାନ ହରାଇ ଦେଉଛନ୍ତି। ଉଦାହରଣ ସ୍ୱରୂପ, ହାତୀମାନଙ୍କ ଜଙ୍ଗଲ କମିବାରୁ ସେମାନେ ଗାଁ ମୁହାଁ ହେଉଛନ୍ତି ଏବଂ ମଣିଷ ପଶୁ ସଂଘର୍ଷ ବଢ଼ୁଛି। ପ୍ଲାଷ୍ଟିକ୍ ପ୍ରଦୂଷଣ ମଧ୍ୟ ଏକ ଗୁରୁତର ସମସ୍ୟା। ଆମେ ପ୍ରତିଦିନ ବ୍ୟବହାର କରୁଥିବା ପଲିଥିନ୍, ପ୍ଲାଷ୍ଟିକ୍ ବୋତଲ ଓ ଥର୍ମୋକୋଲ ସହଜରେ ନଷ୍ଟ ହୁଏ ନାହିଁ। ଏଗୁଡ଼ିକ ନଦୀ ଓ ସମୁଦ୍ରକୁ ପହଞ୍ଚି ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି କରେ। ଅନେକ ସମୟରେ ଗାଈ ଓ ଅନ୍ୟାନ୍ୟ ପଶୁ ପ୍ଲାଷ୍ଟିକ୍ ଖାଇ ଅସୁସ୍ଥ ହୋଇପଡ଼ନ୍ତି। ଜଳବାୟୁ ପରିବର୍ତ୍ତନର ପରିଣାମ ଅତ୍ୟନ୍ତ ଭୟାବହ। ହିମାଳୟର ବରଫ ଧୀରେ ଧୀରେ ତରଳି ଯାଉଛି, ଫଳରେ ସମୁଦ୍ର ପତନ ବଢ଼ୁଛି। ଭବିଷ୍ୟତରେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି। ଅନେକ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ ବିଲୁପ୍ତିର ସମ୍ମୁଖୀନ। ମହୁମାଛି କମିଗଲେ ଉଦ୍ଭିଦର ପରାଗ ସଂଗମ ପ୍ରକ୍ରିୟା ପ୍ରଭାବିତ ହେବ ଏବଂ ଖାଦ୍ୟ ଉତ୍ପାଦନ ମଧ୍ୟ କମିଯିବ। କିନ୍ତୁ ଏଇଠାରେ ଗୋଟିଏ ଭଲ କଥା ହେଉଛି, ଆମେ ଚାହିଁଲେ ଏହି ପରିବର୍ତ୍ତନ ଆଣିପାରିବା। ପ୍ରତ୍ୟେକ ଛୋଟ ଭଲ କାମ ବଡ଼ ପରିବର୍ତ୍ତନର ଆରମ୍ଭ ହୋଇଥାଏ। ଯେମିତିକି ଘରରେ ଅନାବଶ୍ୟକ ଲାଇଟ୍ ଓ ପଙ୍ଖା ବନ୍ଦ କଲେ ବିଦ୍ୟୁତ୍ ସଞ୍ଚୟ ହୁଏ, ବର୍ଷା ଜଳ ସଞ୍ଚୟ କଲେ ଭୂଗର୍ଭ ଜଳ ସୁରକ୍ଷିତ ରହେ, ସ୍କୁଲ କିମ୍ବା ଘର ଆଗରେ ଗଛ ଲଗାଇଲେ ପରିବେଶ ଶୀତଳ ରହେ, ଛୋଟ ଦୂରତା ପାଇଁ ବାଇକ୍ ବଦଳରେ ସାଇକେଲ ବ୍ୟବହାର କଲେ ପ୍ରଦୂଷଣ କମିଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହେ, କପଡ଼ା ଥଳି ବ୍ୟବହାର କଲେ ପ୍ଲାଷ୍ଟିକ୍ ବ୍ୟବହାର କମିପାରେ। ଗଛ କାଟିବା ପରିବର୍ତ୍ତେ ପ୍ରତ୍ୟେକ ଲୋକ ଯଦି ପ୍ରତିବର୍ଷ ଗୋଟିଏ କରି ଗଛ ଲଗାନ୍ତି, ତେବେ ବଡ଼ ପରିବର୍ତ୍ତନ ଆସିପାରିବ। ଆଜି ବିଶ୍ୱର ଅନେକ ଦେଶ ସୌରଶକ୍ତି ଓ ପବନ ଶକ୍ତି ଭଳି ନବୀକରଣୀୟ ଶକ୍ତି ଦିଗରେ ଆଗୁଆ ହେଉଛନ୍ତି। ଆମ ଦେଶରେ ମଧ୍ୟ ସୌରଶକ୍ତିର ବ୍ୟବହାର ବଢ଼ୁଛି, ଏହା ପ୍ରଦୂଷଣ କମିବାରେ ସହାୟକ ହେବ। ବନ୍ଧୁଗଣ, ବିଶ୍ୱ ପରିବେଶ ଦିବସ କେବଳ ଗୋଟିଏ ତାରିଖ ନୁହେଁ, ଏହା ଆମର ଏକ ପ୍ରତିଶ୍ରୁତି। ଆମ ପୃଥିବୀର ଭବିଷ୍ୟତ ନିର୍ଭର କରେ ଆଜି ଆମେ କ'ଣ କରୁଛୁ ତା ଉପରେ। ଯଦି ଆମେ ଆଜି ସଚେତନ ହେବା, ତେବେ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର, ସବୁଜ ଓ ସୁରକ୍ଷିତ ପୃଥିବୀ ଛାଡ଼ିଯାଇପାରିବା। ତେବେ ଆସନ୍ତୁ ସମସ୍ତେ ମିଶି ପରିବେଶ ସୁରକ୍ଷାର ସଂକଳ୍ପ ନେବା। ପରିବେଶ ବଞ୍ଚାଅ, ଜୀବନ ବଞ୍ଚାଅ, ଭବିଷ୍ୟତ ବଞ୍ଚାଅ। ଆଜିଠୁ ସଚେତନ ହେବା ଆରମ୍ଭ କରନ୍ତୁ, କାରଣ କାଲି ହୁଏତ ବହୁତ ଡେରି ହୋଇଯିବ।
0: କଥିକରେ ଶୁଣିଥିଲେ ଆଲୋଚନା ଆଜିର ଜଳବାୟୁ ସୁରକ୍ଷା ଆଗାମୀର ସୁଖାବହ ପ୍ରତିଷ୍ଠା। ଆଲୋଚକ ଥିଲେ ଡକ୍ଟର ଅନିରୁଦ୍ଧ କୁମାର ଖିଲାର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅଞ୍ଜଳି। ଆଜିର ଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ର, ସଙ୍ଗୀତ ଶରତ କୁମାର ନାୟକ।

0: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଅଞ୍ଜଳିରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ, ଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ରଙ୍କ କଣ୍ଠରେ। ଗୀତ ରଚନା ଗୌର ପଟ୍ଟନାୟକ, ସୁର ସଂଯୋଜନା ଶରତ କୁମାର ନାୟକ।

ଅଞ୍ଜଳିରେ ଆପଣମାନେ ଶୁଣୁଥିଲେ କେତୋଟି ଭକ୍ତି ଗୀତ, ଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ରଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ଗୌର ପଟ୍ଟନାୟକ, ସ୍ୱର ସଂଯୋଜନା ଶରତ କୁମାର ନାୟକ ଏବଂ ପ୍ରଯୋଜନା ଦୁର୍ଗା ମାଝୀ। ବିଭିନ୍ନ ଯନ୍ତ୍ରସଙ୍ଗୀତରେ ଯେଉଁମାନେ ସହଯୋଗ କରିଥିଲେ, ଭାଓଲିନ୍ରେ କୁମାର ଚନ୍ଦ୍ର ମହାନ୍ତି, ଫ୍ଲୁଟ୍ରେ ପ୍ରଦୀପ୍ତ ଶେଖର ମହାପାତ୍ର, ତବ୍ଲା ଦୁଷ୍ମନ୍ତ କୁମାର ପରିଡ଼ା, ଢୋଲକରେ ରବି ନାରାୟଣ ବାରିକ, ଅକ୍ଟୋପ୍ୟାଡ୍ ପ୍ରିୟରଞ୍ଜନ ମହାନ୍ତି, କିବୋର୍ଡ଼ରେ ମନୋଜ କୁମାର ଦତ୍ତ ଏବଂ ଗିଟାରରେ ଆଶିଷ ରଞ୍ଜନ ମହାପାତ୍ର। ଅଞ୍ଜଳି ଆଜି ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପ୍ରଥମେ ଶିଳ୍ପୀ ନିବେଦିତା ଗାଇଛନ୍ତି ନିମାଇ ମହାନ୍ତିଙ୍କ ରଚନାରୁ।

ଆପଣମାନେ ଶୁଣିଥିଲେ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବୈଦେହିଶ ବିଳାସର 45ତମ ଭାଗ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନାରେ ଝରଣା ଦାସ।

ଅଯୋଧ୍ୟାର ଏଭଳି ଦୁର୍ଦ୍ଦଶା ଦେଖି ଭରତ ଗୋଷ୍ଠରୁ ଅଲଗା ହୋଇ ବଣା ହୋଇଥିବା ଏଣୀ ବା ହରିଣ ପ୍ରାୟ ଏଣିକି ତେଣିକି ଚାହିଁଲେ। ହୃଦୟରେ ଚିତା ଭଳି ଚିନ୍ତା ଜଳୁଛି। ଚଣ୍ଡୀ ଆଗରେ ସିଂହ ଭଳି ମାଙ୍କୁ ବିନୟ କରି ଭରତ ପଚାରିଲେ। ଶ୍ରୋତାମାନେ ପୁରାଣ ପଣ୍ଡାକୁ ପ୍ରଶ୍ନ କଲାଭଳି ହେଲେ ଭରତ। ଜନନୀ କହିଲେ, ସେ ପ୍ରଥମ ଯୁଗ ଅର୍ଥାତ୍ ସତ୍ୟ।

ଅର୍ଥାତ୍ ସୁନ୍ଦର ଲକ୍ଷଣ ବିଶିଷ୍ଟ ଚନ୍ଦ୍ର ଅସ୍ତ ହେଲେ ଅନ୍ଧାର ନାଶ ହେବା ଭଳି ରାମ ଲକ୍ଷ୍ମଣଙ୍କ ବନଯାତ୍ରା ପରେ ଦଶରଥ ନରପତି ଅସ୍ତ ହୋଇଗଲେ। ତୁ ଏଥର ଇନ ବା ସୂର୍ଯ୍ୟ ଭଳି ବିଳାସ କର, ରାମଙ୍କୁ ଚନ୍ଦ୍ର ଓ ତାଙ୍କୁ ସୂର୍ଯ୍ୟ କରିବାରୁ ଭରତ କହିଲେ, ତୁମେ ଦୁଇ ଜଣଙ୍କୁ ରାହୁ ଭଳି ଗ୍ରାସ କଲ, ପାଣି ମଧ୍ୟରେ ବନ୍ଧ ପକାଇ ବେନିଭାଗ କରିବାର ମନ୍ଦବୁଦ୍ଧି ଏବେ କାହାଠାରୁ ଶିଖିଲ? କୈକେୟୀଙ୍କଠାରୁ ଏ ବୁଦ୍ଧି ମନ୍ଥରାର ବୋଲି ଜାଣି ଗୋପାଳ ପିଲା ଗାଈ ପାଖକୁ ଗଲା ଭଳି ଭରତ ମନ୍ଥରା ପାଖକୁ ଧାଇଁଗଲେ। ତାର ବାଳ ଟାଣି ବାଡ଼ିରେ ପାହାର ଦେଇ ଦୌଡ଼ିରେ ବାନ୍ଧିଲେ। କୌଶଲ୍ୟାଙ୍କ ପାଖକୁ ଯାଇ ଦୁଇ ହାତ ଯୋଡ଼ି ମିଠା କଥାରେ ବୋଧ ଦେବାକୁ ଚେଷ୍ଟା କଲେ। ବଶିଷ୍ଠ ପ୍ରଭୃତି ଶୁଣି ପହଞ୍ଚିଲେ, କହିଲେ, ତୁମେ ରାଜା ହୁଅ। ଭରତ କହିଲେ, ଆପଣମାନେ କ'ଣ କହୁଛନ୍ତି? ବଜ୍ର ସଙ୍ଗରେ ସ୍ଫଟିକ ସମାନ ହେବ କି? ପ୍ରେତକ୍ରିୟା ସାରି ବେଢ଼ିଥିବା ଜନସମାଜକୁ ପଚାରିଲେ ଭରତ, ଶ୍ରୀରାମ କେଉଁ ଦିଗକୁ ଗଲେ? ବଶିଷ୍ଠ କହିଲେ, ବିନାୟକ ଲମ୍ବୋଦର ଶାରୀରିକ ଅକ୍ଷମତା ସତ୍ତ୍ୱେ ପିତୃ ଆଜ୍ଞାରେ ଗଣେଶ୍ୱର ବା ଗଣଙ୍କ ରାଜା ହେଲେ। ବାଳଚର୍ଯ୍ୟ ବା କାର୍ତ୍ତିକେୟ ବଡ଼ ଭାଇ ହେଲେ ମଧ୍ୟ ଗଣେଶ ଏ ପଦ ପାଇଲେ। ବଡ଼ ରାମ ଥିଲେ ମଧ୍ୟ ତୁମେ ରାଜା ହୁଅ। ଭରତ କହିଲେ, ମୁଁ ଗଜମୂର୍ଖ ନୁହଁ, କଥାର ଅଙ୍କୁଶ ମାରି ଆଘାତ କରୁଛନ୍ତି କାହିଁକି? ମୋ ଅଜ୍ଞାତରେ ମାତା ମୋତେ କଳଙ୍କ ଦେଲେ। ଏତିକି କହି ରାମଙ୍କୁ ଆଣିବାକୁ ବାହାରିଲେ। ନଗର ସେହିକ୍ଷଣି ଜନଶୂନ୍ୟ ହୋଇଗଲା। ମନ୍ତ୍ରୀ ଏ ଉଦ୍ୟମରେ ବାଧା ଦେଲେ। ଶତ୍ରୁଘ୍ନ କହିଲେ, ଭରତ ଶୁଦ୍ଧ ସୁବର୍ଣ୍ଣ, ତହିଁରେ ପିତ୍ତଳ ମିଶିଛି, ତାକୁ ଜାଳି ଶୁଦ୍ଧତା ଆଣିବା ପାଇଁ ଯିବାକୁ ପଡ଼ିବ। ବାଟରେ ଶୃଙ୍ଗବେର ଅଧିପତି ଗୁହକ ସହ ମୁହାଁମୁହିଁ ହେଲା। ଶୃଙ୍ଗବେର ଅର୍ଥ ଅଦା। ଅଦା ବେପାରୀ ମହାଧନୀ ସହ ବାଦ କରି ଶେଷରେ ମିଳାମିଶା ପରି ଭରତ ଓ ଗୁହକ ବନ୍ଧୁତା କଲେ। ଋଷି ଭରଦ୍ୱାଜ ଆଶ୍ରମରେ ସମସ୍ତଙ୍କୁ ଚର୍ଚ୍ଚା କଲେ। ଅମୃତ ଭଳି ଭୋଜନରେ ସମସ୍ତେ ତୃପ୍ତ ହେଲେ। ତପବଳରେ ଋଷି ସବୁ ପ୍ରକାର ଭୋଗ ଦେଲେ। ରାତି ପାହିଲାରୁ ତାହା ଉଭେଇଗଲା। ବିରୋଧାଭାସ ଅଳଙ୍କାରରେ ଭରଦ୍ୱାଜ କହିଲେ, ରାମ ସୁବାହୁ ବଳରେ ସୁବାହୁ ରାକ୍ଷସ ହତ୍ୟା କଲେ। ଭୂତି ବା ସମ୍ପତ୍ତି ରହିତ ହୋଇ ଶରୀରକୁ ଭୂତି ବା ଭସ୍ମ ବିଲେପିତ କଲେ। ଲକ୍ଷଣ ଅର୍ଥାତ୍ ରାଜଚିହ୍ନ ବର୍ଜନ କରି ଲକ୍ଷ୍ମଣ ସହିତ ବିଜେ କରିଛନ୍ତି। ପାଖରେ ଉତ୍ତମ ଯାନ ନାହିଁ, କିନ୍ତୁ ଜାନକୀ ଅଛନ୍ତି।

ଆପଣମାନେ ଶୁଣୁଥିଲେ ବୈଦେହୀ ବିଳାସର 45ତମ ଭାଗ। ବର୍ଣ୍ଣନାରେ ଥିଲେ ଝରଣା ଦାସ, ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, କଣ୍ଠଶିଳ୍ପୀମାନେ ଥିଲେ କେଶବ ଚନ୍ଦ୍ର ରାଉତ, ସୁକାନ୍ତ କୁମାର କୁଣ୍ଡୁ, ସ୍ନିଗ୍ଧାରାଣୀ କର ଏବଂ ଶ୍ୟାମାମଣି ଦେବୀ।

ଶ୍ରୋତା ବନ୍ଧୁ, ଯେଉଁ ପରିବେଶ ଯେତିକି ମାତ୍ରାରେ ସୁସ୍ଥ ଥାଏ, ସେଠିକାର ଜନଜୀବନ ପଶୁପକ୍ଷୀ ସେତିକି ମାତ୍ରାରେ ସୁସ୍ଥ ରହିଥାନ୍ତି। କିନ୍ତୁ ବେଳେବେଳେ ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ପ୍ରଭୃତି ମଣିଷ ସମାଜ ପାଇଁ ବିପଦର କାରଣ ହୁଏ। ଠିକ୍ ସମୟରେ ବର୍ଷା ନ ହେବା, ମରୁଡ଼ି ଦେଖାଦେବା ତଥା ବିଭିନ୍ନ ବିପର୍ଯ୍ୟୟ ଭିତରେ ବାତ୍ୟା ବା ମହାବାତ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିଦିଏ। ଏଥିପାଇଁ ଶ୍ରୋତାବନ୍ଧୁ ଆମେ କ'ଣ ଦାୟୀ ନୁହନ୍ତି?

0: QR code scan କରନ୍ତୁ 5000 ର କ୍ୟାଶବ୍ୟାକ୍ ପାଆନ୍ତୁ ବା ଆଜି ବଢିଆ ଦିନ
1: ହସିଲା UPI PIN entering କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ
2: RBI କହେ
3: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି

ଶ୍ରୋତା ବନ୍ଧୁ କହୁଥିଲେ ଆପଣଙ୍କୁ ଆମ ପ୍ରକୃତି କେଡ଼େ ସୁନ୍ଦର, ତେଣୁ ପରିବେଶ ଭିତରେ ଆମ ଜୀବନ ବଞ୍ଚିଛି ଜଳ ମାଟି ପୁଣି ପବନକୁ ନେଇ। କିନ୍ତୁ ଜଳ ଆଜି ପ୍ରଦୂଷଣ, ମାଟି ବିଷାକ୍ତ, କିନ୍ତୁ କାହିଁକି? ଯାହାର କାରଣ ଆମେ କହିପାରିବା, ଜନସଂଖ୍ୟା ବୃଦ୍ଧି, ନିଜର ବାସସ୍ଥାନ, ଶିଳ୍ପ ପ୍ରତିଷ୍ଠା, ସହରୀ ସହର ନବୀକରଣ ପାଇଁ ଆମେ ଜଙ୍ଗଲକୁ କାଟି ସଫା କରିଦେବା ଦ୍ୱାରା ଋତୁଚକ୍ରରେ ଆଜି ବିରାଟ ପରିବର୍ତ୍ତନ। ଫ୍ୟାକ୍ଟ୍ରିରୁ ବାହାରୁଥିବା ବିଷାକ୍ତ ଧୂଆଁ ପବନରେ ମିଶି ବାୟୁ ପ୍ରଦୂଷଣ, ଶିଳ୍ପ କାରଖାନାରୁ ନିର୍ଗତ ଅପରିଷ୍କାର ଜଳ ମାଟି ନଦୀରେ ମିଶିବା ଦ୍ୱାରା ଜଳ ଆଜି ସେତିକି ପ୍ରଦୂଷଣ। ତାହେଲେ କୁହନ୍ତୁ ତ, ଏସବୁର କାରଣ ଆମେ କ'ଣ ନୁହନ୍ତି?

କାର୍ଯ୍ୟରେ ପରିଣତ କରି ଦେଖାଇବା ଆଜିର ସମୟରେ ଏତେଟା ସହଜ ମନେ ହୁଏ ନା। ସେଥିପାଇଁ ଆବଶ୍ୟକତା ରହିଛି ଆମର ଦୂରଦୃଷ୍ଟି, ଆମ ଚିନ୍ତାଧାରା ଭିତରେ ସେହି ସୁସ୍ଥ ମାନସିକତା। ଆମେ ଆଜି ସବୁର କାରଣ ଜାଣି ମଧ୍ୟ ବେଳେବେଳେ ଅଜଣା ଭଳି ଅଭିନୟ କରୁଛେ, ବେଖାତିର ମନୋଭାବ ନେଇ ଅଣଦେଖା କରୁଛେ, ଯାହା ପରବର୍ତ୍ତୀ ସମୟରେ ପ୍ରକୃତି ଆମ ଉପରେ ଭୟଙ୍କର ପ୍ରତିଶୋଧ ନେବାକୁ ପଛାଇବ ନାହିଁ। ତେଣୁ ଆସନ୍ତୁ ଆମେ ଭଲ ପାଇବା ପ୍ରକୃତିକୁ, ଆମ ମାଟିକୁ।

ଶ୍ରୋତାବନ୍ଧୁ ଖାଲି ଭାବିଲେ କି ହେବ, ବରଂ ବେଳ ଥାଉ ଥାଉ ଆମକୁ ସାବଧାନ ହେବାର ସମୟ ଆସିଛି। ଆମ ବିଜ୍ଞାନ ତଥା ପ୍ରଯୁକ୍ତି ବିଦ୍ୟାକୁ ସାଥୀ କରି ଆଜିର ସମୟରେ ଆମେ ଯେତିକି ସହଜ ଏବଂ ସରଳ ହୋଇପାରିଛେ ଏବଂ ଆଙ୍ଗୁଠି ଟିପରେ ଆଜି ଆମେ ବିଶ୍ୱର ପ୍ରକୃତ ରୂପକୁ ବୁଝିପାରିଛେ ସତ, କିନ୍ତୁ କହିପାରିବେ ଆଜି ପୃଥିବୀ ପୃଷ୍ଠରେ ଏତେ ତାତି କାହିଁକି? ଆବଶ୍ୟକତାଠୁ ଅଧିକ ଆଶା ରାତାରାତି ବଡ଼ଲୋକ ହେବାର ନିଶା। ନିଜର ମାନବିକତାକୁ ଭୁଲି ପରବର୍ତ୍ତୀ ପିଢ଼ି ପାଇଁ ଆମେ ସୁସ୍ଥ ପରିବେଶଟିଏ କେବେ ବି ଦେବାରେ ସକ୍ଷମ ହୋଇପାରୁନେ। ଗୋଟିଏ ହାତରେ ଗୋଟିଏ ଗଛର ସଂକଳ୍ପ।

ସୀମା ଭିତରେ ଥାଇ ଆବଶ୍ୟକ ଅନୁଯାୟୀ ଯାନବାହନର ବ୍ୟବହାର ଏବଂ ପ୍ଲାଷ୍ଟିକ୍ ପଲିଥିନ୍ ବର୍ଜନ ଯାହା ପ୍ରକୃତିକୁ ଦେଇପାରିବ ସେତିକି ସୁରକ୍ଷା। ଆମ ମାଟିପାଣି ପବନ ସୁରକ୍ଷିତ ରହିଲେ ଆମ ପରିବେଶ ରହିବ ସୁରକ୍ଷିତ, ପରିବେଶ ସୁରକ୍ଷିତ ରହିଲେ ସୁରକ୍ଷିତ ରହିବ ଆମ ଜୀବନ।

ପରିଣତ କରିବା ଦରକାର। ମୁଁ ଯେଉଁ କଥା ଅନ୍ୟକୁ ପରାମର୍ଶ ଦେଉଛି ମୁଁ ନିଜେ ତାହା କରୁଛି ତ, ତେଣୁ ଏ ଦିଗରେ ନିଜେ ସଚେତନ ହେଲେ ଏ ଦୁନିଆ ସଚେତନ ହେବାକୁ କେତେ ସମୟ।

ତେବେ ଶ୍ରୋତା ବନ୍ଧୁ, ଆଜି କଥାରେ କଥାରେ ଗୀତରେ ଗୀତରେ ଆଜିର ଗୀତ ଗୀତିକାରେ ଏକ ସୁସ୍ଥ ପରିବେଶର ଭାବନାକୁ ସାଥି କରି କିଛି ବାଟ ଆସିବା ପରେ ଆଜିର ଦିନରେ ଏ ମନ ନିଶ୍ଚିତ ଭାବରେ ମନେ ମନେ କିଛି ଭାବୁଥାଇପାରେ। ଭାବି ଭାବି କଲମରେ ଦୁଇ ଧାଡ଼ି ଗପ, କବିତା ଅବା ଗୀତ ଆପେ ଆପେ ହାତ ଲେଖିଦେଇପାରେ, କିନ୍ତୁ ଏଠି ଖାଲି ଲେଖିଲେ, କହିଲେ କିମ୍ବା ପଢ଼ିଲେ କଥା ସରିଯାଏ ନା ଶ୍ରୋତା ବନ୍ଧୁ। ଏଠି କହୁଥିବା କଥାକୁ କାର୍ଯ୍ୟ

ସାଧାରଣତଃ ବେଳେବେଳେ ଭିଡ଼ ଭିତରେ ଜୀବନ କେବେ ଚୁପଚାପ, କେବେ ମନ ଖୋଲା, କେବେ ପ୍ରତିଶୋଧ ପରାୟଣ, କେବେ କାହା ମନରେ ଟିକେ ଖୁସି ଦେବାର ଇଚ୍ଛାରେ ସମାଜ ସେବା। କିନ୍ତୁ ପ୍ରକୃତି ସହିତ ଜୀବନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସେହି ମାଟିପାଣି, ପବନ, ଆକାଶ, ସୂର୍ଯ୍ୟଙ୍କର କିରଣ, ଖରା ଛାଇ, ପାହାଡ଼, ପର୍ବତ, ନଦ, ନଦୀ, ଝରଣା, ପଶୁପକ୍ଷୀ, କୀଟପତଙ୍ଗ ଭିତରେ ଆମ ଏହି ମଣିଷ ଜୀବନ। ପ୍ରକୃତି ବିଗିଡ଼ିଗଲେ ଖାଲି ଆମେ ମଣିଷ କାହିଁକି, ଜୀବଜଗତ ମଧ୍ୟ ବିପଦକୁ ସାମ୍ନା କରିଥାନ୍ତି। ତେଣୁ ଆଜି ସରକାରୀ ସ୍ତରରେ ପରିବେଶକୁ ସୁରକ୍ଷା ଦେବା ପାଇଁ ଯେତେ ଯେତେ ସଚେତନ କାର୍ଯ୍ୟକ୍ରମ କରାଗଲେ ମଧ୍ୟ ଆମେ ନିଜେ ସଚେତନ ହେବା, ପାଖ ମଣିଷକୁ ସଚେତନ ହେବାକୁ କହିବା ଭିତରେ ଆସନ୍ତୁ

ସୁସ୍ଥ ପରିବେଶ ଲାଗି ନୂଆ ବାଟଟିଏ ତିଆରି କରିବା ଏବଂ ଖୋଜିବା ନୂଆ ରାସ୍ତାଟିଏ ଦେଖିବା ସ୍ୱପ୍ନ, ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ହେ ଅରଣ୍ୟ ତୁମକୁ ନମସ୍କାର, ରଚନା ସୂର୍ଯ୍ୟମଣି ଖୁଣ୍ଟିଆ, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ନାଟକ ହେ ଅରଣ୍ୟ ତୁମକୁ ନମସ୍କାର।

0: ଚା ରହିଲା ବାବୁ।
1: କଣ ଚା ଖିଆ ବେଳ ହେଇଗଲାଣି?
0: ସଞ୍ଜ ହେଲାଣି ପରା।
1: ସତେ
0: ତମର ଆଜିକାଲି କୋଉ କଥାକୁ ଖିଆଲ ରହୁଛି ଯେ?
1: ଠିକ କହିଛୁ ମାଧବ,
0: ଚା ପିଇଲ ଥଣ୍ଡା ହେଇଯିବ।
1: ସତେ
0: ସେ କଥା ବି ଭୁଲି ଯାଇଥିଲ ଟି?
1: ବୁଢା ବେଳେ ଅନେକ କଥା ଭୁଲି ହେଇଯାଏ ରେ ମାଧବ।
0: ମୁଁ କଣ ଟୋକା ହେଇଛି କି?
1: ମୁଁ ବି ବୁଢାକୁ, ତୁ ବି ବୁଢା ହେଲୁଣି। ଆଉ
0: ବୁଢା ହେଲିଣି ମାନେ ତମକୁ ତ ଯେତିକି ବୟସ ମୋତେ ବି ସେତିକି।
1: ହଁ
0: ତମକୁ ଯେତେବେଳେ ବାର ବର୍ଷ ହେଇଥିଲା ମୁଁ ବି ସେତେବେଳେ ବାର ବର୍ଷରେ ହେଇ ଏ ଘରକୁ ଆସିଥିଲି।
1: ହଁ
0: ପୁଣି ଚା ପିଇବାକୁ ଭୁଲିଗଲ?
1: ଆରେ ନା ନା ନା, ଭୁଲି ଗଲେ ବି ତ ତୁ ପାଖରେ ଅଛୁ ମନେ ପକେଇ ଦେବା ପାଇଁ। ମାଧବ
0: ବାବୁ
1: ଟିକେ ମୋ ପାଖରେ ବସ।
0: ତୁ ମୋ ପାଖରେ ବସିବି ତେଣେ ମୋ କାମ?
1: ଆରେ କାମ ତ ସବୁଦିନ ଚାଲିଛି, ଆଜି କାମ ଟିକେ ଡେରି ହେଇଯାଉ।
0: ହଉ
1: ମାଧବ
0: ବାବୁ,
1: ସତକୁ ସତ ଆମେ ଦିନେ ବୁଢା ହେଇଗଲେ ରେ।
0: କଣ ଯେ ତୁମେ କୁହ,
1: ଏ ଭିତରେ ଷାଠିଏଟା ବସନ୍ତକୁ ଆମେ ପାର ହେଇ ଆସିଲେଣି।
0: ହଁ
1: ମୁଣ୍ଡ ବାଳ ଗୁଡାକ ସବୁ ଧଳା ହେଇଗଲାଣି।
0: ଆଖିକି ଆଉ କଣ ଦିଶୁଛି ବାବୁ?
1: ନା
0: ଚମ ବି ଲୋଚାକୋଚ ହେଇଗଲାଣି।
1: ଆରେ ବେଳେ ବେଳେ କାନକୁ ବି ଭଲ ଶୁଭୁ ନାହିଁ, କୁଆଡେ ଗଲା ସେ ଯୌବନର ଦିନ ଗୁଡାକ?
0: ସେତେବେଳେ ପାହାଡ଼ ପର୍ବତ ଚଢ଼ିବାକୁ ପଛଉନଥିଲେ।
1: ହଁ
0: ଆଉ ମୁଁ?
1: ହଁ ତୁ ବି ମୋ ପଛେ ପଛେ ଖୁବ୍ ଧାଇଁଛୁ, କୋଉଠି ପଛେଇ ଯାଇନୁ। ତୋର ସେସବୁ କଥା ମନେ ଅଛି?
0: ମନେ ଅଛି ବାବୁ, ସବୁ ମନେ ଅଛି।
1: ରିଟାୟାର କଲା ପରେ ଗାଁରେ କେତେ ବର୍ଷ କଟିଗଲା ରେ?
0: ହଁ ଦଶ ବର୍ଷ ହେଇଯିବ।
1: ସତରେ ଏ ଦଶ ବର୍ଷ ଏ ଗାଁରେ କେମିତି କଟିଗଲା ରେ ମାଧବ?
0: ସେତେବେଳେ ମନା କରୁଥିଲି ଆଉ ସେ ମନ ଗାଁକୁ ଯିବାନି।
1: ହଁ ମନା କରିଥିଲୁ ହେଲେ
0: ଏଠି କଣ ମଣିଷ ରହନ୍ତି?
1: ହେଲେ ମୋ ବାପ ବଜାଙ୍କର ଭିତା ମାଟି ଏଇ ଗାଁରେ ମାଧବ।
0: ମାନୁଛି ବାବୁ, ସେତେବେଳେ କଥା ଥିଲା ନିଆରା ଏଇନେ
1: ସେଇନେ ଏଇନେ ଭିତରେ କିଛି ତଫାତ ନାହିଁ। ଜନ୍ମ ମାଟି ମା ମୋର, ସବୁଦିନ ମା। ହଁ କଣ କହୁଛୁ?
0: କେଇଟା ଆଦିବାସୀ ଘରକୁ ଛାଡ଼ିଦେଲେ ଆଉ ପାଖରେ ଛିଡ଼ା ହେଲା ପରି କିଏ ଅଛି କହୁନ?
1: ସେ ନିରୀହ ଆଦିବାସୀ ମାନେ ତ ମୋର ଭାଇ ବନ୍ଧୁ ପଡ଼ିଶା ସବୁକିଛି। ପୁରୁଷ ପୁରୁଷ ଧରି ସେମାନେ ଆମ ନିଜର ହେଇ ଆମ ପାଖରେ ଠିଆ ହେଇଛନ୍ତି।
0: ସେ କଥା ଠିକ ଯେ ହେଲେ
1: ଏଠି ହେଲେ ପ୍ରଶ୍ନ ନାଇ ରେ ମାଧବ। ଥରେ ଚିନ୍ତା କରି ଦେଖ, ଯୁଆଡ଼େ ଚାହିଁବୁ ମାଇଲ ମାଇଲ ବ୍ୟାପୀ ଜଙ୍ଗଲ, ପ୍ରକୃତିର ଏଇ ସୁନ୍ଦର ଲୀଳାଭୂମି, ଏଠି ଦୁଃଖ ନାହିଁ ଶୋକ ନାହିଁ।
0: ମୁଁ ଭୂଇଁକୁ ନିନ୍ଦା କରୁନି ବାବୁ, ଜୀବନ ସାରା ଯୁଦ୍ଧ ଭୂଇଁରେ ବୁଲି ବୁଲି ଆସିଲ,
1: ସେଇଟା ମୋର ଦୁର୍ଭାଗ୍ୟ ମାଧବ।
0: ସେଇଆ ନୁହେଁ ଆଉ କଣ, ଜୀବନ ସାରା କଣ କମ ଦୁଃଖ ସହିଛ?
1: ଦୁଃଖ ଆଉ ସହିଲି କୋଉଠି, ଦେଶ ଜାତି ପାଇଁ ପ୍ରାଣ ଦେବା ପାଇଁ ଡାକ୍ତର ହେଇ ମିଲିଟାରୀରେ ଯୋଗ ଦେଇଥିଲି।
0: ହଁ
1: ହେଲେ ପ୍ରାଣ ଦେଇପାରିଲିନି।
0: ପ୍ରାଣ ନ ଦେଲେ ବି ଗୋଡ଼ଟିଏ ଦେଲେ ତ?
1: ତଥାପି ମୋର ଦୁଃଖ ରହିଗଲା ମାଧବ, ମୋ ଜନ୍ମ ମାଟି ପାଇଁ ପ୍ରାଣ ଦେଇପାରିଲିନି।
0: ଏ କଣ ବାବୁ, ତମ ଆଖିରେ ଲୁହ,
1: ତୁ ବୁଝିପାରିବୁନି ରେ ମାଧବ। ମାଟି ମା, ତା ପାଇଁ ଆଉ ମାତୃଭୂମିର ମର୍ଯ୍ୟାଦା କେତେ ଉଚ୍ଚରେ, ଯଦି ପ୍ରାଣ ଦେଇ ନ ପାରିଲା ଜଣେ, ଯଦି ତା ପାଇଁ ପ୍ରାଣ ଦେଇ ନ ପାରିଲା ତେବେ ସନ୍ତାନ ଜନ୍ମର ମୂଲ୍ୟ କଣ?
0: ତମେ କୋଉ ବସି ରହିଛ ଯେ, ତମେ ଯୋଉ କାମ କରୁଛ ସେଇଟା କଣ କମ ମାଟି ମାର ସେବା ନୁହେଁ
1: ମାଧବ?
0: ମୁଁ ତ ଭୁଲ କହୁନି ବାବୁ, ସକାଳୁ ସଞ୍ଜ ପର୍ଯ୍ୟନ୍ତ କାନ୍ଧରେ ଔଷଧ ବାକ୍ସ ପକେଇ ଏ ଛୋଟା ଗୋଡ଼ରେ ଗାଁ ଗାଁ ଦୁଆର ଦୁଆର ବୁଲିବାଟା କଣ ଛୋଟିଆ କାମ ଥାଏ ବାବୁ?
1: ତଥାପି ଯେତେ କଲେ ବି ମନରେ ତୃପ୍ତି ଆସୁନି ରେ।
0: ସେଟା ଖାଲି ତମ ମନର କଥା ବାବୁ, ହେଲେ ଗରିବ ଆଦିବାସୀ ମାନଙ୍କର ମରଣ ବେଳେ ତମେ ତ ଏକା ଦେବତା ପରି ତାଙ୍କ ପାଖରେ ଛିଡ଼ା ହଉଛ। ୟାକୁ
1: ଥାଉ ଥାଉ ଥାଉ ମାଧବ ଥାଉ, ଆଉ କପେ ଚା ଆଣିଲୁ, ମୁଣ୍ଡଟା କାହିଁକି ଟିକେ ବିନ୍ଧୁଛି।
0: ସକାଳୁ ସଞ୍ଜ ଯାଇ ବୁଲିଲେ ମୁଣ୍ଡ ବିନ୍ଧିବନି? ମୁଁ ଆଣୁଛି ବାବୁ, ତମେ ବସ।

0: ଆସିଲୁ ମା?
1: ହଁ ବାବୁ, ତମେ ଭଲ ଦେଇ ମୁହଁ ହାତ ଧୋଇ ଲୁଗା ବଦଳେଇଲ, ତମେ ଆଜି ଯେତେ ନାଚିଛ ନା।
2: ସତରେ ଡାଡି, ମୁଁ ଆଜି ଖୁବ ନାଚିଛି, ମନ ଭରି ନାଚିଛି।
0: ସେଥିପାଇଁ ମା ମୋର ଭାରି କ୍ଲାନ୍ତ ଦିଶୁଛି।
2: ହେଲେ ଡାଡି,
0: କଣ ହେଲା ମା?
2: ମୋ ସାଙ୍ଗ ଝିଅମାନେ ଆଜି ଏତେ ନିଶା ଖାଇଥିଲେ ଯେ ତାଙ୍କ ସାଙ୍ଗରେ ନାଚିବାକୁ।
0: ସେଇ ଗୋଟିଏ ରାକ୍ଷସ ତ ସେମାନଙ୍କୁ ତିଳ ତିଳ କରି ନିଶ୍ଚାସ କରିଦେଉଛି, ସେମାନଙ୍କୁ ସେ ରାକ୍ଷସ କବଳରୁ ମୁକୁଳିବାକୁ ହବ ମା।
1: ହଁ, ତମେ ବାପ ଝିଅ ଦୁହେଁ ସେମାନଙ୍କର ନିଶାଖ୍ୟା ଛଡେଇ ଦେବ।
0: ମଣିଷର ଚେଷ୍ଟା ନିକଟରେ କିଛି ଅସାଧ୍ୟ ନୁହେଁ ରେ ମାଧବ, ଚେଷ୍ଟା।

0: ଏବେ ଆଉ ଚିନ୍ତା କରିବାର କିଛି ନାହିଁ, କେବଳ ରାତିରେ ଜଗି ରହିବାକୁ ହବ।
1: ଜଗି ରହିବାକୁ ହବ ମାନେ ଅନିଦ୍ରା ହିଁ?
0: ଆରେ ହଁ, କେତେବେଳେ ଚେତା ଫେରିବ ତାର କଣ ଠିକଣା ଅଛି? ତୁ ଗୋଟାଏ କ୍ଷୀର ଗ୍ଲାସ ଆଣି ଗରମ କ୍ଷୀର ଫ୍ଲାସ୍କରେ ରଖିଥା, ଚେତା ଫେରିବା କ୍ଷଣି କ୍ଷୀର ପିଇବାକୁ ଦେବାକୁ ହବ।
1: ହଉ, ତମ ଇଚ୍ଛା, ତମେ କଣ କରୁଛ କର।
0: ମୋ ଇଚ୍ଛା ନୁହେଁ ରେ ମାଧବ, ଇଏ କେବଳ ଈଶ୍ୱରଙ୍କର ଇଚ୍ଛା। ତା ନହେଲେ ମଣିଷର ସେବା କରିବାର ସୁଯୋଗ ମିଳନ୍ତା କୋଉଠି? ସେ ଈଶ୍ୱରଙ୍କୁ ମୋର କୋଟି କୋଟି ନମସ୍କାର, ଯିଏ କହିଛନ୍ତି ସର୍ଭିସ ଟୁ ମ୍ୟାନ୍ କାଇଣ୍ଡ ସର୍ଭିସ ଟୁ ଗଡ୍, ମଣିଷର ସେବା ହିଁ ଈଶ୍ୱରଙ୍କର ସେବା। ମାଧବ ଦେହରେ ଏସବୁ ଯାଉନି ମା, ତାର ସବୁବେଳେ ଚିନ୍ତା ତାର ବାବୁ ଆଉ ଦେଇ ଯେମିତି ଭଲରେ ରୁହନ୍ତୁ, ଆରାମରେ ରୁହନ୍ତୁ।
2: ଗୋଟେ ରାତିର କଥା ତ।
0: ଆରେ ସିଏ କଣ ଜାଣିଛି? ନେପାଳ ଲଦାଖ ସୀମାନ୍ତରେ ମିଲିଟାରୀ କ୍ୟାମ୍ପରେ ଥିଲାବେଳେ ମୁଁ ଯେମିତି ରାତି ରାତି ଅନିଦ୍ରା ହୋଇ ଆହତ ମନୁଷ୍ୟମାନଙ୍କର ସେବା କରୁଥିଲି।
2: ପ୍ରକୃତରେ ଡାଡି ବହୁତ କଷ୍ଟକର କାମ।
0: ନେଫା କିମ୍ବା ଲଦାଖର ବରଫ ଗଦା ଭିତରେ ଜାନୁଆରୀ ମାସର ଶୀତୁଆ ରାତିରେ ମାଇଲ ମାଇଲ ଚାଲି ଆହତ ଯବାନମାନଙ୍କର ସେବା କରିବାରେ ଯେଉଁ ଆନନ୍ଦ, ସେ କଥା ତୁ କିମ୍ବା ଏ ମାଧବ କେହି ବୁଝିପାରିବେ ନାହିଁ ମା। ମରିବାକୁ ଯାଉଥିବା ମଣିଷଟିଏ ତାକୁ ବଞ୍ଚେଇ ଦେବାରେ ଜଣେ ଡାକ୍ତର ଯେ କେତେ ଆନନ୍ଦ, ସେ କଥା ସେଇ ଡାକ୍ତର ଏକା ଜାଣେ ମା, ସେ କଥା କେହି ଅନୁଭବ କରିପାରିବେନି।
2: ସତରେ ଡାଡି, ଶୋଷିଲା ମୁହଁରେ ପିନ୍ଧି ଚଳ ଦେବା, ଭୋକିଲା ମୁହଁରେ କିଛିଟା ଅନ୍ନ ଦେବା, ଆର୍ଦ୍ଦର ଆଖିରୁ ଲୁହ ପୋଛିଦେବା ଭଳି ଆନନ୍ଦଦାୟକ କାମ ଆଉ କଣ ହେଇପାରେ?
0: ସେ କଥା ମାଧବ ତ ବୁଝୁନି ରେ,
2: ସିଏ ସ୍ନେହ ପାଗଳ ଗୋଟିଏ ମଣିଷଟିଏ ଡାଡି।
1: ବାବୁ କ୍ଷୀର
0: ରଖ,
1: କାମ ତ ସରିଗଲାଣି, ତମେ ଯାଉନ ଶୋଇବ।
0: ନା, ଶୋଇପଡ଼ିଲେ ରୋଗୀକୁ ଦେଖିବ କିଏ? ମାଧବ ତୁ ଆଉ ବନି ଯାଇ ଶୋଇପଡ଼।
1: ଆଉ ତମେ ରାତି ଯାକ ଅନିଦ୍ରା ହେଇ ଜଗି ବସିବ, ଏଇଆ ନା?
0: ସେଟା ତ ଡାକ୍ତରର କାମରେ ମାଧବ, ରୋଗୀକୁ ଡାକ୍ତର ଜଗିବ।

0: ସେମାନେ ତ ଜଗିବ କିଏ ତାକୁ?
1: ମୁଁ ଜଗି ବସିବି ମୁଁ, ଯେତକ ହୀନସ୍ଥା ମୋରି କପାଳରେ ଲେଖା ହେଇଛି। ତମେ ଗଲ ବାବୁ, କ୍ଳାନ୍ତ ଲାଗୁଛି ବୋଲି କହୁଥିଲ, ତମେ ଗଲ ଶୋଇବ, ମୁଁ ଜଗି ବସିଛି, ତମେ ଯା ଦେଇ।
0: ନାଇଁ ରେ ମାଧବ, ତୁ ଆଉ ମଣି ଯାଇ ଶୋଇପଡ, ଦରକାର ହେଲେ ମୁଁ ତୁମମାନଙ୍କୁ ଡାକିବି।
1: ସେ କଥା କେମିତି ହେବ?
0: ଆରେ ମାଧବ, ଦରକାର ହେଲେ ତୁ କଣ ଇଞ୍ଜେକ୍ସନ ଦେଇପାରିବୁ?
1: ନା,
0: ସେଇଥିପାଇଁ କହୁଛି ମୋର ଜଗି ବସିବା ନିହାତି ଦରକାର।
2: ମୁଁ କିନ୍ତୁ ତୁମ ପାଖରେ ବସୁଛି ଡାଡି।
1: ତୁମେ କାହିଁକି ବସିବ? ରାତି ଅନିଦ୍ରା ହେଲେ ଦେହ ଖରାପ ହେବ, ତମେ ଆସିନ।
2: ନା ଦାଦା, ତମେ ଖାଇ ଶୋଇପଡ଼, ମୁଁ ଡାଡିଙ୍କ ପାଖରେ ଅଛି।
1: ହଉ ବାବା, ତମ ବାପ ଝିଅକୁ କିଏ ପାରିବ? ମୁଁ ଯାଉଛି ବାବୁ, ଦରକାର ହେଲେ ମତେ ଡାକିବ।
0: ହଉ ତୁ ଯା।
2: କିଏ କବାଟ ପାଡୁଛି ଡାଡି
0: ଏତେ ରାତିରେ?
2: ମୁଁ ଦେଖୁଛି ଡାଡି।
3: ମତେ ଚିହ୍ନିବା ଦରକାର ନାହିଁ।
2: ଆପଣଙ୍କର କଣ ଦରକାର?
3: ଗୋଟାଏ ଲୋକ ବୋଧେ ତମ ଘର ଭିତରେ ପଶିଯାଇଛି। ସେ ମୂର୍ଖ ଫରେଷ୍ଟ ଅଫିସରଟା ବୋଧେ ପ୍ରାଣ ଭୟରେ ତମ ଘରେ ପଶିଯାଇଛି। ତମେ ମିଛା କହୁଛ। ମୁଁ କହୁଛି ପରେ ସେ ତମ ଘରେ ଆଶ୍ରୟ ନେଇଛି।
2: ମୁଁ କିନ୍ତୁ କହୁଛି କୌଣସି ଲୋକ ଆମ ଘରକୁ ଆସିଛି।
3: ମିଛ କହୁଥିଲେ ତମର ଅବସ୍ଥା ଖୁବ ସାଙ୍ଘାତିକ କରିଦେବି ମ୍ୟାଡାମ।
2: ଆମ ଘରେ ଆମକୁ ଧମକ ଦେବାର ଅର୍ଥ କିଛି ହୁଏ ନା।
0: କଣ ହେଇଛି ମା?
2: ଏ ବାବୁ କୋଉ ଜଣେ ଲୋକକୁ ଖୋଜୁଛନ୍ତି, ତାଙ୍କର ଅଭିଯୋଗ ଯେ ଆମେ ସେ ଲୋକକୁ କୁଆଡେ ଲୁଚେଇ ରଖିଛୁ।
0: କୋଉ ଲୋକ ବାବୁ, କାହା କଥା କହୁଛ?
3: ସେ ମୂର୍ଖ ଫରେଷ୍ଟ ଅଫିସରଟା ଦି ଦିନ ହେଲା ଏଠି ଜଏନ କରି ଖୁବ ଗର୍ଜନ ତର୍ଜନ କରୁଛୁ।
0: ତମେ ତମେ
3: ଆମ ବିଷୟରେ ଜାଣି କିଛି ଲାଭ ନାହିଁ। ହଁ, ଲୋକଟାକୁ ଭଲରେ ଭଲରେ ଆମକୁ ଫରାଇ ଦିଅ ବାସ।
0: ତମେ ଭୁଲି ଯାଉଛ ମିଷ୍ଟର କାହା ସାଙ୍ଗରେ କଥାବାର୍ତ୍ତା କରୁଛ। ତମେ ବୋଧହୁଏ ଡାକ୍ତର ସାଇମନଙ୍କୁ ଠିକ ଭଲ ଭାବରେ ଚିହ୍ନିନ।
3: ଚିହ୍ନିଛି ଡାକ୍ତର ସାହେବ, ଭଲ କରି ଚିହ୍ନିଛି, ହେଲେ ଆମ ସହିତ ନଖରାମ କଲେ ଭଲ ହବନି କହିଦେଉଛ।
0: ମୋ ବନ୍ଧୁକଟା ଆଣିଲୁ ମା?
2: ଆଣୁଛି।
3: ଓ, ବନ୍ଧୁକ ରଖିଛ ତାହେଲେ?
0: ବଣରେ ରହିଲେ ପଶୁମାନଙ୍କୁ ମୁକାବିଲା କରିବାକୁ ବନ୍ଧୁକ ଦରକାର ହୁଏ।
3: ଏ ଡାକ୍ତର, ମୁହଁରେ ଲଗାମ ଦେ ଡାକ୍ତର ସାହେବ, ମୋ ହାତରେ ବି ରିଭଲଭର ଅଛି।
0: ତମେ କିନ୍ତୁ ମତେ ମାରି ପାରିବ ନାହିଁ, ସେ ସାହସ ତମର ନାହିଁ। ଚାଲିଯାଅ, ଭଲରେ ଭଲରେ କହୁଛି, ଚାଲିଯାଅ। ଅଶୁଣ, ମନେ ରଖିବ, ଏଇଟା ଶୃଗାଳର ଗୁହ ନୁହେଁ, ଯୁଦ୍ଧ ଫେରନ୍ତା ଗୋଟା ସିଂହର ଘର। ଏ ବୁଢା ପାଇଁ ମୃତ୍ୟୁ ଆଉ ଜୀବନ ଦିଟା ଯାକ ସମାନ।
3: ଠିକ ଅଛି,
2: ଲୋକଟା ଚାଲିଗଲା ଡେଡି।
0: ହଁ ମା, ବୋଧେ କାଠ ଚୋର ଦଳର ସର୍ଦ୍ଦାର ଏ ଲୋକଟା,
2: ସେଇଥିପାଇଁ ବୋଧହୁଏ ଫରେଷ୍ଟ ଅଫିସରକୁ ସେ ଆକ୍ରମଣ କରିଛି।
0: ହଁ ମା, ଏଇ କାଠ ଚୋର ଦଳଙ୍କ ପାଇଁ ଦିନକୁ ଦିନ ଆମ ଜଙ୍ଗଲ ଶ୍ରୀହୀନ ହେଇଯାଉଛି ମା।
2: ଓହ ଗଡ୍, ବଞ୍ଚିଗଲା ବିଚାରା।
0: ହଁ ମା,
2: ଆପଣ ଡରନ୍ତୁନି, ଆପଣ ଠିକ ଜାଗାରେ ଅଛନ୍ତି।
0: ଆପଣ?
2: ଏଇଟା ଡକ୍ଟର ସାଇମନଙ୍କ ଘର, ମୁଁ ତାଙ୍କରି ଝିଅ।
0: ନା
2: ନା, ବ୍ୟାଣ୍ଡେଜ ହେଇଛି।
0: ତମାନେ
2: ଗୁଳି ଆଣ୍ଠୁ ତଳେ ବାଜିଥିଲା, ଗୁଳିଟା ବାହାରି ଯାଇଛି, କିଛି ଉପାୟ ନାହିଁ, ସବୁ ଠିକ ହେଇଯିବ।
0: ଆପଣମାନେ ମତେ ବଞ୍ଚେଇ ଦେଲେ
2: ଡାଡି। ସେ ଚେୟାର ଉପରେ ଟିକେ ଢୁଳେଇ ପଡିଛନ୍ତି, ଆପଣ ଆଗେ କ୍ଷୀର ଗ୍ଲାସଟା ପିଇ ଦିଅନ୍ତୁ ତ।
0: ଦିଅନ୍ତୁ
2: ଡାଡି।
0: ମୁଁ ଟିକେ ଢୁଳେଇ ପଡିଲି ମା।
2: ନା ଡାଡି, ପେସେଣ୍ଟଙ୍କର ଚେତା ଫେରିଛି।
0: ଥ୍ୟାଙ୍କସ ଗଡ୍। କେମିତି ଲାଗୁଛି ୟଙ୍ଗ ମ୍ୟାନ୍?
4: ମୁଣ୍ଡରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଛି।
0: ସବୁ ଠିକ ହେଇଯିବ ରେଞ୍ଜର ସାହେବ।
4: ଆପଣ ମତେ
0: କେମିତି ଚିହ୍ନିଲି? ଆଜ୍ଞା, ନା ଏ ଅଞ୍ଚଳ ପ୍ରତି ମୁହୂର୍ତ୍ତରେ କଣ ସବୁ ଘଟିଯାଏ, ଡାକ୍ତର ସାଇମନଙ୍କ ଅଛପା ରହେନି, ହେଲେ ସେମାନେ ଆପଣଙ୍କୁ ଗୁଳି କଲେ କାହିଁକି?
4: ବଣରୁ ମନ ଇଚ୍ଛା କାଠ ଆଣି ସେମାନେ ଗାଡ଼ିରେ ଲୋଡ୍ କରୁଥିଲେ,
0: ଆପଣ ସେମାନଙ୍କୁ ବାଧା ଦେବାକୁ ଚେଷ୍ଟା କଲେ। ଗାଁ ଲୋକମାନଙ୍କୁ ଖବର ଦେବା ଉଚିତ ଥିଲା,

0: ଲୋକମାନଙ୍କୁ ଗାଁ ଲୋକମାନେ କ'ଣ କରିପାରିଥାନ୍ତେ?
1: ଏ ବଣର ସୁରକ୍ଷା ପାଇଁ ସେମାନେ ପ୍ରାଣ ଦେଇପାରିବେ ମିଷ୍ଟର
0: ରହିମ? ମୋ ନାଁ ରହିମ।
1: ସେମାନେ ପ୍ରାଣ ଦେଇପାରିବେ ମିଷ୍ଟର ରହିମ, କାରଣ ଏ 50 ଖଣ୍ଡ ଗାଁର ଆଦିବାସୀମାନେ ମୋ ନିକଟରେ ପ୍ରତିଜ୍ଞା କରିଛନ୍ତି। ଆପଣ ନୂଆ ଆସିଛନ୍ତି ତ? କାଠଚୋରମାନେ ବି ବୋଧ ହୁଏ ନୂଆ, ସେମାନେ ବଣୁଆ ଲୋକମାନଙ୍କୁ ଚିହ୍ନି ନାହାନ୍ତି। ଏଠାକାର ଲୋକମାନେ ଗୋଟା ଗୋଟା ଜିଅନ୍ତା ସିଂହ ରହିମ ବାବୁ, ଜୀବନକୁ ପାଣି ଛଡ଼େଇ ସେମାନେ ବନ୍ଧୁକ ମୁହଁକୁ ଡେଇଁ ପଡ଼ିବେ। ଆପଣ ଟିକେ ଶୋଇପାରନ୍ତୁ, ଆପଣଙ୍କର ବିଶ୍ରାମ ଦରକାର। ରାତି ତ ପାଇ ଆସିଲାଣି, ତ ଯା ମା, ଟିକେ ରେଷ୍ଟ ନେଇ ଯା।
2: ଯାଉଛି ଡାଡି।

0: ଆପଣ ଆସ୍ତେ ଆସ୍ତେ ଗୋଡ଼ ପକାନ୍ତୁ, ବେଶ
1: ମୁଁ ଏବେ ବେଶ ଚାଲିପାରିବି ବନାନୀ ଦେବୀ, ବୋଧହୁଏ ଆଉ ଆପଣଙ୍କ ସାହାଯ୍ୟ ଦରକାର ପଡ଼ିବନି।
0: ଆସନ୍ତୁ ତ ମୋ ସହିତ ବଗିଚା ପର୍ଯ୍ୟନ୍ତ।
1: ଚାଲନ୍ତୁ।
0: ବସନ୍ତୁ ଏଇ ଚେୟାରରେ।
1: ବା ଖୁବ ସୁନ୍ଦର ବଗିଚାଟିଏ କରିଛନ୍ତି ତ।
0: ସୁନ୍ଦର ତ ନିଶ୍ଚୟ, ତେବେ ସେଥିପାଇଁ କମ୍ କଷ୍ଟ ସହିବାକୁ ପଡ଼ିନି। ଆର ପାଖରେ ପଶୁପକ୍ଷୀଙ୍କର ଆଉ ଗୋଟାଏ ବଗିଚା ବି ଅଛି।
1: ସତ ନା କଣ?
0: ଆପଣ ଟିକେ ବସନ୍ତୁ କି, ମୁଁ ଟିକେ ଲତାମୂଳେ ପାଣି ଦେଇ ଆସେ।
1: ତା ମାନେ ଆପଣ ନିଜ ହାତରେ?
0: ହଁ, ମୋ ନିଜ ହାତରେ ଏ ବଗିଚାକୁ ତିଆରି କରିଛି। ଅବଶ୍ୟ ତା ପଛରେ ରହିଛି ମୋ ଡାଡିଙ୍କ ପ୍ରେରଣା।
1: ଡାଡି ତ ଆପଣଙ୍କର ଜଣେ ଆଶ୍ଚର୍ଯ୍ୟ ମଣିଷ। ପ୍ରକୃତରେ ପ୍ରକୃତରେ ଏଇ ବୟସରେ ସେ ଯେ କେତେ ପରିଶ୍ରମ କରୁଛନ୍ତି ଭାବିଲେ ଆଶ୍ଚର୍ଯ୍ୟ ଲାଗେ।
0: ଆପଣ ବସନ୍ତୁ, ମୁଁ ଆସୁଛି। ରହିମ ବାବୁ,
1: ଆରେ ଆପଣ କାମ ସରିଲା?
0: କଣ ଏମିତି ସବୁ ଭାବୁଥିଲେ ଯେ?
1: ନାଇଁ, ମୁଁ ଭାବୁଥିଲି କାଲି ସକାଳୁ ଚାଲିଯିବା ପାଇଁ।
0: କାଲି ଯିବେ? ଏଠି କଣ କିଛି ଅସୁବିଧା ହଉଛି?
1: ଆରେ ନା ନା, ଅସୁବିଧା କଣ?
0: ତାହେଲେ ଯିବା ପାଇଁ
1: ଭଲ ତ ହେଇଗଲେଣି, ତେଣେ ଅଫିସ କାମ ଅନେକ ଦାୟିତ୍ୱ ବି ଅଛି, ତା ଛଡ଼ା ଅଯଥାରେ ଆପଣମାନଙ୍କୁ କେତେ କଷ୍ଟ ଦେଲେଣି। ଆରେ କଣ ହେଲା ପୁନାନୀ ଦେବୀ, ଏମିତି ମୁଁ ଶୁଖାଇ ଦେଲେ ଯେ?
0: ଏପର୍ଯ୍ୟନ୍ତ ଆପଣ ଆମମାନଙ୍କୁ ନିଜର ବୋଲି ଭାବି ନାହାନ୍ତି ନା?
1: ନା ନା ନା, ଆପଣ ସେମିତି କାହିଁକି ଭାବୁଛନ୍ତି? ଜୀବନରେ ଏତେ ସ୍ନେହ ଶ୍ରଦ୍ଧା ତ ମୁଁ ପ୍ରଥମ କରିପାରିଲି।
0: ତାହେଲେ ଯିବାକୁ ଏତେ ତରତର କାହିଁକି?
1: ସବୁ ଉପରେ ମଣିଷ ନିଜର କର୍ତ୍ତବ୍ୟକୁ ଭୁଲିଗଲେ ଚଳିବନି ପୁନାନୀ ଦେବୀ।
0: କଣ ଦେବୀ ଦେବୀ ହଉଛନ୍ତି ମ?
1: ନାଇଁ ମାନେ,
0: ନିଜଠାରୁ ବୟସରେ ସାନ ଗୋଟାଏ ଝିଅକୁ ଦେବୀ କହିବାକୁ ଆପଣଙ୍କୁ ଖରାପ ଲାଗୁନି?
1: ଖାଲି ବନାନୀ ବୋଲି ଡାକିବାଟା ଅଭଦ୍ରତା ହବନି?
0: କିନ୍ତୁ ସେମିତି ଡାକିଲେ ପରସ୍ପର ଭିତରେ ଦୂରତ୍ୱ ଢେର କମିଯାଏ। ରହିମ ବାବୁ,
1: ବନାନୀ
0: ହଁ ସଞ୍ଜ ହେଲାଣି, ଚାଲନ୍ତୁ ଔଷଧ ଖାଇବେ।
1: ମୋ ଯିବା କଥା
0: ସେ କଥା ଡାଡି କହିବେ, ଚାଲନ୍ତୁ।

0: ଅନେକ ବାଟ ମୋ ସହିତ ଚାଲିକରି ଆସିଲଣି, ଏବେ ଯିବାକୁ ଦିଅ। ଆରେ ଏ କଣ, ଆରେ ତୁମେ କାନ୍ଦୁଛ
1: ନାଥ,
0: ମୋତେ ଲୁଚଉଛ ବନାନି।

0: ଭୁଲ ଦେଖୁଛନ୍ତି।
1: ମୁଁ ଜାଣେ ବନାନି, ତମେ ଗୋଟାଏ ଦେବୀ ପ୍ରତିମା ଝିଅ। ମୁଁ ବଡ଼ ଭାଗ୍ୟବାନ ଯେ ଦିନ କେଇଟା ପାଇଁ ତମର ସ୍ନେହ ଶ୍ରଦ୍ଧା ସବୁକିଛି ପାଇଲି। ଆହ୍ଲା ତମକୁ ଦୀର୍ଘାୟୁ କରନ୍ତୁ, ତମର ଭବିଷ୍ୟତକୁ ଉଜ୍ଜଳ କରନ୍ତୁ।
0: କଣ ଆଶୀର୍ବାଦ କରୁଛନ୍ତି?
1: ବୟସରେ ବଡ଼ ହୋଇଥିବା ଲୋକଟି ସାନ ପ୍ରତି ଆଶୀର୍ବାଦ ଛଡ଼ା ଆଉ କଣ କହିପାରେ ବନାନୀ?
0: ରହିମ ବାବୁ,
1: ତମକୁ ଭୁଲି ପାରିବିନି ବନାନୀ, ତମକୁ ଭୁଲି ପାରିବିନି। ଜୀବନ ଥିବା ଯାଏ ମୁଁ ତୁମକୁ ଭୁଲି ପାରିବିନି।
0: ସତ୍ୟ
1: ବିଶ୍ୱାସ କର, ବିଶ୍ୱାସ କର। ଡାଡି ଆସିଲେଣି, ମୁଁ ଆସୁଛି ବନାନୀ।

0: ଡାଡି ତ ଆଜି ଗୀର୍ଜାକୁ ଯାଆନ୍ତି, ଗୀର୍ଜାରୁ ଫେରି ଦିନ ତମାମ ପଢାପଢି କରନ୍ତି, ତେଣୁ ରବିବାରଟା
1: ତମେ ଗୀର୍ଜାକୁ ଯାଉନି?
0: ନା,
1: କାହିଁକି?
0: ସେ କଥା ମୁଁ ବି ଜାଣିନି। ପିଲାବେଳୁ ଡାଡି କେବେ ତ ମତେ ଯିବାକୁ ଦେଇନାହାନ୍ତି, ବରଂ ବାରଣ କରିଛନ୍ତି।
1: ସତେ?
0: ବେଳେବେଳେ ଗୀର୍ଜାକୁ ଯିବା ପାଇଁ ଜିଦ୍ ଥରେ ମୁଁ ଡାଡିଙ୍କଠୁ ଗାଳି ଶୁଣିଛି।
1: କିନ୍ତୁ କାହିଁକି?
0: ସେ କଥା ମୁଁ କେବେ ଡାଡିଙ୍କୁ ପଚାରିନି ରହିମବାବୁ, ପଚାରିବାକୁ ସାହସ ବି କରିନି। ଏମିତିକି ପ୍ରଭୁ ଯୀଶୁଙ୍କ ଫଟୋ ପାଖରେ ଠିଆ ହେବାକୁ ବି ସେ ମତେ ବାରଣ କରନ୍ତି।
1: ଆଶ୍ଚର୍ଯ୍ୟ!
0: ମୁଁ ବି ତ ସେଥିପାଇଁ ଆଶ୍ଚର୍ଯ୍ୟ ହୁଏ।
1: ହୁଏତ ଧର୍ମ ବିଶ୍ୱାସର ସଂକୀର୍ଣ୍ଣତା ଭିତରକୁ ତମକୁ ନେବାକୁ ସେ ଚାହାନ୍ତିନି।
0: ହେଇପାରେ।
1: ଏଇ ଆମ ଅଫିସ ବନାନି, ଏଇ ପାଖଟା ଆମ କ୍ୱାର୍ଟର, ମୋ ଦ୍ୱାରା ଟିକେ ପାଦ ଦବାନି ବନାନି,
0: ଚାଲନ୍ତୁ।

0: ଖାଲି ମୋ ବସାରେ ପାଦ ଦେଲ ସିନା, କିନ୍ତୁ ତମର ଚର୍ଚ୍ଚା ତ କିଛି କରିପାରିଲିନି, ଏମିତିକି ଚା କଫି ବି ଦେଇପାରିଲିନି। ଚାକର ଟୋକାଟା କୁଆଡେ ଯାଇଛି ଯେ ଯାଇଛି।
1: ନାଇଁ ନାଇଁ ଥାଉ, ଆପଣ ବ୍ୟସ୍ତ ହୁଅନ୍ତୁନି, ଆଜି ଢେର ଚା ପିଇଛି।
0: ସତରେ ବନାନି, ଏକୁଟିଆ ଜୀବନ କଟେଇବା ବଡ଼ କଷ୍ଟକର।
1: କାଇଁ ସଂସାର ବାନ୍ଧୁ ନାହାନ୍ତି?
0: ବଡ଼ ହେଲେ ପଳେ ବନ୍ଧା ବାନ୍ଧି ହବ। ଚାଲ ବନାନି, ଆସି ସଞ୍ଜ ହେଲାଣି, ବଡ଼ ବାଟ।
1: ଜଣେ ପୁରୁଷ ପାଖରେ ଥାଉ ଥାଉ ଭୟ କଣ ରହିଲା ରହିମ ବାବୁ, ଚାଲନ୍ତୁ।
0: ବେଶ ଚାଲ।

0: ବାବୁ
1: କଣ ହେଲା?
0: ତମେ କିଛି ଖବର ରଖିଛ?
1: କୋଉ କଥା?
0: ଦେଇ ଏଣିକି ନାଚିବାକୁ ନ ଯାଇ ନୀତି ସନ୍ଧ୍ୟାରେ ସାଇକେଲ ଧରି କୁଆଡେ ବାହାରି ଯାଉଛନ୍ତି, ଫେରୁଛନ୍ତି ଡେରିରେ। ଇଏ ବଣ ଜାଗାରେ
1: ବନାନି, ଏ ବଣରେ ବଢିଛି ମାଧବ। ଏଠାକାର ମଣିଷ ବୃକ୍ଷଲତା ଏମିତିକି ବାଘ ଭାଲୁ ସହିତ ସେ ବେଶ ପରିଚିତ, ତା ପାଇଁ ଚିନ୍ତା କରିବା ଦରକାର ନାହିଁ।
0: ସେ କଥା ଠିକ ଯେ, ହେଲେ
1: ମୋ ଝିଅ ଉପରେ ମୋର ଢେର ବିଶ୍ୱାସ ଅଛି ମାଧବ, ତୁ ବ୍ୟସ୍ତ ହନା। ତୁ ଗଲୁ, କପେ ଚା ଆଣ।
2: ହଉ।

0: କିଏ ଆପଣ?
1: ଚିହ୍ନି ପାରୁନ ମତେ?
0: ନା ତ,
1: ଟିକେ ଭଲ କରି ଦେଖ, ମନେ ପକାଅ।
0: ମତେ ପେଡ ନାହିଁ, କୁହନ୍ତୁ କଣ କହିବାର ଅଛି।
1: ଫରେଷ୍ଟ ଅଫିସର ସାଥିରେ ଖୁବ ପ୍ରେମ ଚାଲିଛି ତ?
0: ସେଥିରେ ଆପଣଙ୍କର କଣ ଅଛି?
1: ଅଛି ବୋଲି ତ କହୁଛି।
0: ଆପଣ କଣ କହିବାକୁ ଚାହାନ୍ତି?
1: ସେଦିନ ମନା କରିଦେଇଥିଲ ନା ତମ ଘରେ କେହି ଆଶ୍ରୟ ନେଇ ନାହାନ୍ତି ବୋଲି, କିନ୍ତୁ ତମରି ଘରେ ସେ ଥିଲା।
0: ଓ, ତମେ ତାହେଲେ
1: କୁଞ୍ଜ ଦାସ, ଏ ବଣର ଆଉ ଗୋଟେ ବାଘ। ଏ ବାଘ ତମ ଫରେଷ୍ଟ ଅଫିସର ଛାତିଟାକୁ ଚିରି ରକ୍ତ ପିଇଯିବ।
0: ତମେ ଭୁଲି ଯାଉଛ, ଏ ବଣର ଜଗୁଆର ଡାକ୍ତର ସାଇମନ ଏଯାଏ ମରି।
1: ଛୋଟ ଡାକ୍ତର ସାଇମନ ଆଉ ତାର ଆଉ ଗୋଟେ ଗୋଡକୁ କାଟି ମୁଁ ଫୋପାଡ଼ି ଦେବି।
0: ଚୁପ କର,
1: ମନା କୁଞ୍ଜ ଦାସ ସହଜରେ ଚୁପ ହୁଏ ନା। ତା ରାସ୍ତାରେ ଯିଏ ଛିଡ଼ା ହୁଏ ତାର ଚେର ପର୍ଯ୍ୟନ୍ତ କାଟି ସେ ଫୋପାଡ଼ି ଦିଏ।
0: ଦେଶଦ୍ରୋହୀ ମାନଙ୍କଠୁ ଆଉ କଣ ଆଶା କରାଯାଇପାରେ?
1: ଚୁପ କର, ଆଜି ଏଇ ମୁହୂର୍ତ୍ତରେ ତମକୁ ମୁଁ ଶେଷ କରିଦେଇଥାନ୍ତି। କେବଳ ଛାଡ଼ି ଦଉଛି, ମୋ ସମ୍ବାଦଟା ତମ ବାପା ଆଉ ତୁମ ଫରେଷ୍ଟ ଅଫିସରଙ୍କ ନିକଟରେ ପହଞ୍ଚାଇ ଦେବା ପାଇଁ।

0: ନାଚିବାକୁ ଯିବିନି।
1: କାହିଁକି? ଆର କିଛି କହୁନୁ ଯେ?
0: ନା ମାନେ ରହିମ ବାବୁଙ୍କୁ ଆଜି ଆମ ଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲି।
1: ରହିମ ବାବୁ ଆଜି ଆସିବେ ତାହେଲେ?
0: ହଁ କହିଥିଲି ତ ଆସିବେ ବୋଲି।
1: ରହିମ ଖୁବ ଭଲ ପିଲା ମା, ତା ସାଙ୍ଗରେ ବନ୍ଧୁତା କରିବାରେ ମୋର ଆପତ୍ତି ନାହିଁ।
0: ଡାଡି
1: ଜାଣି ମା, ସମସ୍ତଙ୍କର ଏକ ନିର୍ଦ୍ଦିଷ୍ଟ ବୟସରେ ମନ ଭିତରେ

0: ମୋର ଆପତ୍ତି ନାହିଁ
1: ଡାଡି।
0: ଜାଣିମା ସମସ୍ତଙ୍କର ଏକ ନିର୍ଦ୍ଦିଷ୍ଟ ବୟସରେ ମନ ଭିତରେ କିଛି ତରଙ୍ଗ ସୃଷ୍ଟି ହୁଏ ଆଉ ଆରେ ଏଥିରେ ବ୍ୟସ୍ତ ହେବାର କଣ ଅଛି ତୁ ମାଧବକୁ କହ ସେ କିଛି ରନ୍ଧାରନ୍ଧି କରୁ।
1: ଆପଣ କଣ କୁଆଡେ ଯିବେ ଡାଡି?
0: ତୋ ସହିତ ନାଚ ଦେଖିବାକୁ ଯାଇଥାନ୍ତି ଏବେ ଏକୁଟିଆ ଚାଲିଯିବି। ଶୁଣମା ଫେରି ଫେରୁ ଡେରି ହେଲେ କିଛି ବ୍ୟସ୍ତ ହବୁ ନାହିଁ ଡେରି ହେଇଯାଇପାରେ।
1: ଠିକ୍ ଅଛି ଡାଡି।

0: ଅନେକ ବେଳ ହେଲାଣି ବନାନୀ, ମୋତେ ଏବେ ଯିବାକୁ ଦିଅ।
1: ଏତେ ରାତିରେ କିନ୍ତୁ ଆପଣଙ୍କୁ ଛାଡ଼ିବ କିଏ?
0: ତା ମାନେ
1: ଆଜି ଏଇଠି ରହିଯିବେ?
0: କିନ୍ତୁ
1: କିନ୍ତୁର ପ୍ରଶ୍ନ ନାହିଁ ରହିମ ବାବୁ, ଆପଣଙ୍କ ଜୀବନ ଏ ଜଙ୍ଗଲ ଭୂଇରେ ଆଦୌ ନିରାପଦ ନାହିଁ।
0: ଓହୋ, ତମେ ସେଦିନ ଘଟଣା ପାଇଁ ଡରି ହେଇଛ ନା?
1: ନା, ସେଦିନ ଘଟଣା ପାଇଁ ନୁହେଁ।
0: ତେବେ
1: ସେ ଇଡିଏଟ୍ କୁଞ୍ଜ ଦାସ?
0: କୁଞ୍ଜ ଦାସ
1: ସେଇ କାଠ ଚୋର ଦଳର ସର୍ଦ୍ଦାର।
0: ଓ, ତା ନାଁ ତାହେଲେ କୁଞ୍ଜ ଦାସ।
1: ଏତିକି ଆଜି ଯାଏ ଜାଣିନାହାନ୍ତି ଆପଣ?
0: ଆଜି ଜାଣିଲି।
1: ସେ ଆପଣଙ୍କୁ ମାରିଦେବାର ଧମକ ଦେଇଛି, ପୁଣି ମୋରି ହାତରେ।
0: ତମେ ଏଥିପାଇଁ ଡରି ହେଇଛ? ମୁଁ ଦୁର୍ବଳ ନୁହେଁ ବନାନୀ, ମୁଁ ସେମାନଙ୍କର ମୁକାବିଲା କରିପାରିବି।
1: ଓ, ଭାରି ବୀର ପୁରୁଷ ଦେଖୁଛି
0: ବନାନୀ।
1: କହିଲି ନା ଆଜି ଯାଇପାରିବନି ବୋଲି।
0: ଓହୋ, ତମେ ବୁଝୁନା କାହିଁକି ବନାନୀ, ତ ନିଶ୍ଚୟ ଯିବାକୁ ହବ।
1: ଆପଣ ବି ବୁଝୁନାହାନ୍ତି ରହିମ ବାବୁ, ଆପଣଙ୍କର ପୁଣି ଯଦି କିଛି ହେଇଯାଏ
0: ତେବେ ପୁଣି ଥରେ ସେବା ପାଇବାର ସୁଯୋଗ ମିଳିବ।
1: ସତ କହୁଛନ୍ତି ତ? ଏଇ ଇଚ୍ଛା ଅଛି ଆପଣଙ୍କ ଭିତରେ?
0: ଅଛି ଅଛି ବନାନୀ।
1: ଗୁଡ୍ ଗଡ୍
0: ବନାନୀ
1: ରହିମ।

0: ମାଧବ ମାଧବ
1: ଯାଉଛି ଏତେ ଡେରି ହେଲା ଯେ
0: କଣ ହେଇଛି ମାଧବ ମୁଡ୍ କିଛି ଭଲ ଥିଲା ପରି ତ ଜଣାଯାଉନି ମୁହଁଟାକୁ ହାଣ୍ଡି ପରି କାହିଁ କରିଛୁ କଣ ହେଇଛି କେରେ କିଛି କହୁନୁ ଯେ
1: ଏ କଥା ଗୁଡାକ ମୋତେ ଭଲ ଲାଗୁନି
0: କୋଉ କଥାରେ
1: ଏଇ ଘରେ ସବୁ ଯାହା ହଉଛି
0: କଣ ହଉଛି
1: ଝିଅଟା କଣ ତମକୁ ଛୁଆ ଦିଶୁଛି ଜଣେ ଜୁଆନ ଲୋକ ସାଙ୍ଗରେ ଏତେଟା ମିଳାମିଶା କରିବାଟା ଯଦି ଶେଷକୁ ସେମାନେ ବାହାସା ହବାକୁ ଜିଦ୍ ଧରନ୍ତି
0: କଣ ଖରାପ ହବ ମାଧବ ଦି ଜଣଙ୍କ ଯୋଡ଼ି ତ ବେଶ ମାନିବ
1: କଣ କହିଲ ବେଶ ମାନିବ ଏଇ ବୁଦ୍ଧି ତମର ତମେ କୋଉ ଧର୍ମର ସିଏ କୋଉ ଧର୍ମର ଚିହ୍ନା ନାହିଁ ଜଣା ନାହିଁ
0: ଚିହ୍ନା ଜଣାର ଆଉ କଣ ବାକି ଅଛି ମାଧବ ଆଉ ଧର୍ମ କଥା କହୁଛୁ ତୁ କହିପାରିବୁ ତୋର ଆଉ ମୋର ତ ଏକା ଧର୍ମ ନୁହେଁ ତୁ କୃଷ୍ଣଙ୍କ ଆଗରେ ଗୀତ ଗୋବିନ୍ଦ ଗାଉଥିବା ବେଳେ ମୁଁ ଯୀଶୁଙ୍କ ଆଗରେ ହାତ ଛନ୍ଦି ଠିଆ ହେଇଥାଏ
1: ଆମ କଥା ଅଲଗା ବାହାସା ହେଇ ସଂସାର ବାନ୍ଧିବା କଥାଟା ଅଲଗା
0: ମୁଁ ଯଦି କହେ ବନାନୀ ଆଉ ମୋର ଧର୍ମ ଅଲଗା ଅଲଗା
1: ବାବୁ
0: ବିଶ୍ୱାସ କରିପାରୁନୁ
1: କଣ ଯେ ବେଳେ ବେଳେ ତମେ କୁହ
0: ମୁଁ ଠିକ କହୁଛି ମାଧବ ଆଜି ତତେ କହିବାକୁ ବାଧ୍ୟ ହଉଛି କାରଣ ତୁ ମଣିଷ ଅପେକ୍ଷା ଧର୍ମକୁ ଅଧିକ ମୂଲ୍ୟବାନ ମନେ କରୁଛୁ
1: ମୁଁ ତ ତମ କଥା କିଛି ବୁଝିପାରୁନି ବାବୁ
0: ତୋର ମନେ ଅଛି ମୁଁ ଆଉ ତୋର ବାବୁଆଣୀ ଲଦାଖ କ୍ୟାଣ୍ଟନମେଣ୍ଟରେ କିଛି ଦିନ ଥିଲୁ ସେତେବେଳେ ତୁ ଗାଁରେ ଥିଲୁ
1: ସେ ତ ଯୁଦ୍ଧ ବେଳର କଥା ସେଇଥର ଗାଁକୁ ଆସିଲା ବେଳେ ଦେହିଙ୍କୁ କୋଳରେ ଧରି ଆସିଲି
0: ହଁ ତୋ ମା ବନି ଦେହିଙ୍କୁ କେବଳ କୋଳରେ ଧରିଥିଲେ ହେଲେ ଗର୍ଭରେ ନୁହେଁ
1: କଣ କହୁଛୁ ବାବୁ
0: ହଁ ଲଦାଖର ମିଲିଟାରୀ ହସ୍ପିଟାଲରେ ମୋର ଡ୍ୟୁଟି ଥାଏ
1: ସେ କଥା ତ ଅନେକ ଥର ତମଠୁ ଶୁଣିଛି
0: ହଁ ସେ ଲୋମହର୍ଷଣକାରୀ ଯୁଦ୍ଧର ବର୍ଣ୍ଣନା ମୋ ଠାରୁ ଶୁଣିଛୁ ହେଲେ ତୋ ଦେଇର ଜନ୍ମ କାହାଣୀ ଶୁଣିନୁ
1: ବାବୁ
0: ମୋ ସାଙ୍ଗରେ ଥିଲେ ମୋର ଜଣେ ଡାକ୍ତର ବନ୍ଧୁ ଗୁରୁବଚନ ସିଂ ଆଉ ତାଙ୍କର ସ୍ତ୍ରୀ ମଞ୍ଜିତ କୌର
1: ପଞ୍ଜାବୀ ଭଦ୍ରଲୋକ
0: ହଁ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଏତେ ଭଲ ପାଉଥିବାର ମୁଁ ପ୍ରଥମେ ଦେଖିଥିଲି ଲଦାଖର

0: ସେଇ ବରଫ ସ୍ତୁଭ ଉପରେ ଦୁହିଁଙ୍କୁ ଆନନ୍ଦରେ ଖେଳୁଥିବାର ଅନେକ ଥର ମୁଁ ଦେଖିଛି।
1: ଯୁଦ୍ଧବେଳେ
0: ସେ କଥା ବି ଗୁରୁବଚନଙ୍କୁ ମୁଁ ପଚାରିଥିଲି, ସେ ଉତ୍ତରେ କଣ କହିଥିଲେ ଜାଣୁ? କହୁଥିଲେ, ଭାଇ ସାହେବ, ତମ ଭାବିକୁ ଛାଡ଼ି ମୋ ପକ୍ଷରେ ରହିବା ତକଲିଫ ବାତ କହି କହି ହୋ ହୋ ହସୁଥିଲେ। ଆଉ ତାଙ୍କ ସ୍ତ୍ରୀ ମଞ୍ଜିତ, ସେ କଣ କହୁଥିଲେ ଜାଣୁ?
1: କଣ?
0: ସେଇ ଦିବ୍ୟ ସୁନ୍ଦରୀ ସ୍ତ୍ରୀ ଲୋକ ଜଣକ ହସି ହସି କହନ୍ତି, ଦେଓରଜୀ, ତମ ଭାଇ ସାହେବଙ୍କୁ ଛାଡ଼ି କଣ ରହିବେ? କୋଳରେ ଥିଲା ତାଙ୍କର ଟିକି ଝିଅଟିଏ। ଫୁରସତ ବେଳେ ଟିକି ଝିଅଟିକୁ ତୋ ମାଙ୍କ କୋଳରେ ସେ ଛାଡ଼ି ଦଉଥିଲେ, ଖେଳିବାକୁ ଚାଲି ଯାଆନ୍ତି।
1: ତାହେଲେ ସେମାନେ ତମକୁ କଣ ଝିଅଟାକୁ ଦେଇଦେଲେ ନା କଣ?
0: ନା ମାଧବ, ସେଦିନର କଥା ଆଜି ମନେ ପଡ଼ିଲେ ମୋର ଛାତି ଭୟରେ ଥରି ଉଠୁଛି। ମୋ କ୍ୱାର୍ଟର ଠାରୁ ଖଣ୍ଡେ ଦୂରରେ ତାଙ୍କ କ୍ୱାର୍ଟର। ସେଦିନ ସନ୍ଧ୍ୟାବେଳେ ଡ୍ୟୁଟିରୁ ଫେରି ସ୍ୱାମୀ ସ୍ତ୍ରୀ ଦୁହେଁ ଗୁରୁଗ୍ରନ୍ଥ ସାହେବ ପଢ଼ୁଥାନ୍ତି, ହଠାତ୍ ଶତ୍ରୁପକ୍ଷର ରକେଟ୍ ମାଡ଼ ଆରମ୍ଭ ହେଲା। ଦୁର୍ଯୋଗକୁ ତାଙ୍କ କ୍ୱାର୍ଟରଟି ସେଇ ରକେଟ୍ ମାଡ଼ରେ ଧ୍ୱଂସ ହୋଇଗଲା।
1: ହେ ଭଗବାନ!
0: ସେଇ ଭଗବାନ ହିଁ ବେଳେ ବେଳେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାନ୍ତି। ତାଙ୍କ କ୍ୱାର୍ଟର ସେଇ ଦନ୍ତ ସ୍ତୂପ ଭିତରୁ ଅତି ଆଶ୍ଚର୍ଯ୍ୟଜନକ ଭାବରେ ପାଇଥିଲି ତାଙ୍କର ସେଇ କୁନି ଝିଅଟିକୁ।
1: ମାନେ ବନିଲେ?
0: ହଁ ମାଧବ, ଭଗବାନଙ୍କର ଅପୂର୍ବ ଲୀଳା। ଏତେ ବଡ଼ ଭୟଙ୍କର ବିସ୍ଫୋରଣ ଭିତରେ ବି ପିଲାଟାର ଦେହରେ ସାମାନ୍ୟତମ ଆଘାତ ବି ଲାଗିନଥିଲା। ଚାରିଦିନ ପରେ ଯୁଦ୍ଧ ବିରତି ହେଲା, ମୁଁ ଆଉ ତୋ ବାବୁଆଣୀ ଛୁଆଟିକୁ କୋଳରେ ଧରି ପଳେଇ ଆସିଲୁ।
1: ଏ କଥା ଦେଇ ଶୁଣିଲେ?
0: ସେ ଶୁଣିବ ନାହିଁ ମାଧବ, ଏ କଥା କେବଳ ତୋ ମୋ ଭିତରେ ରହିବ।
2: ଡାଡି!
0: ହଁ ବନାନୀ, ମା ତୁ?
2: ମୁଁ ସବୁ ଶୁଣିଛି ଡାଡି, ହେଲେ
0: ସେସବୁ ମିଛ କଥା ମା, ମିଛ କଥା। ସେଗୁଡ଼ାକ ମନଗଡ଼ା କାହାଣୀ, ମିଛ କାହାଣୀ କହି ମାଧବକୁ ଭୁଲ ହଉଥିଲି। ତୁ ତାକୁ ବିଶ୍ୱାସ କରନା ମା। ନାଇଁ ନାଇଁ, ତୁ ବିଶ୍ୱାସ କରନା, ବିଶ୍ୱାସ କରନା।
2: ବିଶ୍ୱାସ କଲେ ବି ମୁଁ ଦୁଃଖ କରିବିନି ଡାଡି, ମୁଁ ଜାଣେ ମୁଁ ଡାକ୍ତର ସାଇମନଙ୍କ ଝିଅ।
0: ମୋନାମି
2: ଡାଡି,
0: ଦେଖୁଛୁ ମାଧବ, ଏଇ ଗୋଟିଏ ଘରେ ଚାରିଟି ଧର୍ମ କେମିତି ପରସ୍ପରକୁ ଭଲ ପାଇ ବସିଛନ୍ତି। ତୁ ହିନ୍ଦୁ, ମୁଁ ଖ୍ରୀଷ୍ଟିଆନ, ରହିମ ମୁସଲମାନ, ଆଉ ବନାନୀ ଶିଖ। କହିପାରିବୁ ଆମ ଭିତରେ ପ୍ରେମ ବନ୍ଧନର କଣ ଅଭାବ ଅଛି?
1: ବାବୁ,
3: ଆପଣ ମୋତେ ନିର୍ବାକ କରିଦେଇଛନ୍ତି ସାର୍।
0: ଏଇ ଘରେ ମାଧବ ଗୀତ ଗୋବିନ୍ଦ ଗାଇବ, ମୁଁ ବାଇବଲ ପଢ଼ିବି, ତମେ କୋରାନ ପଢ଼ିବ, ଆଉ ବନାନୀ ଗାଇବ ଗୁରୁବାଣୀ। ତାହେଲେ ତ ଏ ଘର ଭିତରେ ଗୋଟିଏ ସୁନ୍ଦର ବିଶ୍ୱ ରୂପାୟିତ ହବ। ଜାଣେ ମୁଁ ଜାଣେ ସେ କିଏ, ମୁଁ ତାକୁ ଚିହ୍ନିଛି, ମୁଁ ତାକୁ ଭଲ କରି ଚିହ୍ନିଛି। ମୋତେ ବାଧା ଦେନେ ମା, ତୁ ମୋତେ ବାଧା ଦେନା, ଏଇଟା ମୋ ଜୀବନର ପ୍ରଶ୍ନ ନୁହେଁ, ବରଂ ଏଇଟା ଜାତୀୟ ଜୀବନର ପ୍ରଶ୍ନ, ତୋ ଜୀବନର ପ୍ରଶ୍ନ। ମୋତେ ଯିବାକୁ ଦେ,
3: ଆମେ ଡାଡିକୁ ଫଲୋ କରିବା ପଡ଼ନି। ଆସ ଆସ ବାବା, ଆସ
0: କୁହାଯାଏ ସାଇମନର ବନ୍ଧୁକ ମନରୁ ଉଧୁରି ଯାଇ ପାରିବୁନି କୁଞ୍ଜ ଦାସ।
1: ତତେ ଆଜି ମୁଁ ଛାଡ଼ିବିରି ଯେ ଛୋଟ ଡାକ୍ତର।
0: ତୁମ ଛାତିରେ ଗୁଳି ମାରିଛୁ କୁଞ୍ଜ ଦାସ, ମୁଁ ତତେ ଛାଡ଼ି ଦେବି। କାମ ଅଧା ଛାଡ଼ି ଦେଇ ଗଲି ରହିମ, କାମ ଅଧା ଛାଡ଼ି ଦେଇ ଗଲି ରହିମ, ଦିନେ ମୋ ବାକି କାମକୁ ପୁରା କରିବ। ଗୋଟାଏ କୁଞ୍ଜ ଦାସ ମରିଛି ରହିମ, ହେଲେ ଆହୁରି ଅନେକ କୁଞ୍ଜ ଦାସ

ଆପଣମାନେ ଶୁଣିଥିଲେ ନାଟକ ହେ ଅରଣ୍ୟ ତୁମକୁ ନମସ୍କାର। ରଚନା କରିଥିଲେ ସୂର୍ଯ୍ୟମଣି ଖୁଣ୍ଟିଆ, ପ୍ରଯୋଜନା କରିଥିଲେ ଗୋପବନ୍ଧୁ ଚୌଧୁରୀ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ସାଇମନ, ସାମୁଏଲ ସାହୁ, ମାଧବ, ଧୈର୍ଯ୍ୟଧର ରାଉତ, ରହିମ, ଧୀର ବାସା, କୁଞ୍ଜ ଦାସ, ପ୍ରମୋଦ ରଞ୍ଜନ ମହାନ୍ତି ଏବଂ ବନାନୀ ସନ୍ଧ୍ୟା ମିତ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଧୁନିକ ଗୀତ ପ୍ରଚାର କରିବୁ। ଆଜି ଦିନ 11:10 କଣ୍ଠଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର ଏବଂ ମଞ୍ଜୁଶ୍ରୀ ତ୍ରିପାଠୀ। ଘୋଡ଼ାନାଚ ଗୀତ ଦିନ 11:30 ପରିବେଷଣ କରିବେ ଗଙ୍ଗାଧର ବେହେରା ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବୁ ଆଜି ଦିନ 12:00। ଡାକ୍ତରଙ୍କୁ ପଚାରି ବୁଝିବା ଦିନ 12:30। ବିଷୟ ରହିଛି ମୂତ୍ରନଳୀ ସଂକ୍ରମଣ। ଆଲୋଚିକା ଡାକ୍ତର ଲୀଳାବତୀ ଗୁରୁ। ଏକତାର ଭଜନ ଦିନ 1:10 ପରିବେଷଣ କରିବେ ରାଜେନ୍ଦ୍ର କର।

ନାରୀମହଲ ଦିନ 1:20 ବିଷୟ ରହିଛି ବିଶ୍ୱ ଜଳବାୟୁ ଦିବସ ଅବସରରେ ବିଶିଷ୍ଟ ପରିବେଶବିତ୍ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀଙ୍କ ସହିତ ଆଲୋଚନା। ଗାନ୍ଧୀ ଚର୍ଚ୍ଚା ଦିନ 2:45 ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00 ଯୁବବାଣୀରେ ମହ୍ଲାର ଅପରାହ୍ନ 5:30 ଏଥିରେ ଶୁଣିବେ ଗୀତିକଥା ଆମ ପରିବେଶ ଆମ ଜୀବନ।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 49ତମ ଭାଗ ପ୍ରଚାର କରିବୁ ଆଜି ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:30। ଓଡ଼ିଆ କଥାଚିତ୍ର ଗୀତ ରାତି 7:02। ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ଆଜି ରାତି 7:25।

କଲିମଞ୍ଜରେ ରାତି 7:30 ଏଥିରେ ବିଶ୍ୱ ପରିବେଶ ଦିବସର ବିଷୟ ରହିଛି ଆମ ପରିବେଶ ଓ ବୃକ୍ଷରୋପଣ। ଏ ସମ୍ପର୍କରେ ରମେଶ ଚନ୍ଦ୍ର ଦାସଙ୍କ ସହିତ ଆଲୋଚନା। ହିନ୍ଦୀ କଥା ଚିତ୍ର ଗୀତ ପ୍ରଚାର କରିବୁ ରାତି 8:02। ଇଂରାଜୀ ଆଲୋଚନା ରାତି 8:30। ସାମ୍ପ୍ରତିକ ଘଟଣାବଳୀ ଉପରେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00। ଆର୍କେ ସୂର୍ଯ୍ୟନାରାୟଣଙ୍କ ବୀଣାବାଦନ ପ୍ରଚାର କରିବୁ ଆଜି ରାତି 10:35। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ କାଳବୈଶାଖୀର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 900 kilohertz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଅଭୁଲା ଗୀତରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ଆଜିର ଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର ଏବଂ ମଞ୍ଜୁଶ୍ରୀ ତ୍ରିପାଠୀ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ଇନ୍ଦ୍ରାଣୀ ମିଶ୍ର ଲିଙ୍ଗରାଜ ରଥଙ୍କ ରଚନାରୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
4: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ
5: ସଚେତନ ହୁଅନ୍ତୁ।

0: ଫିଲ୍ଟର କରନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: कस्टमर केयर तरफ फोन आसीथिला कहुथिले तमरो 50,000 रिवार्ड पॉइंट्स एक्सपायर हेइजिवो। ए लिंक परथि एपीके डाउनलोड करिनियंतु।
5: ठीक लागुनी, स्कैम भी हेइ पारे।

0: ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ଼ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
2: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ
3: ଠିକ ଲାଗୁନି ସ୍କାମ୍ ବି ହେଇପାରେ APK

0: অজনা লিঙ্ক ক্লিক করন্তু নাই সাইবার ক্রাইম হেল্পলাইন 1930 মনে রাখন্তু এসবিআই সচেতন রুহন্তু সুরক্ষিত রুহন্তু
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 3.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଘୋଡ଼ା ନାଚ ଗୀତ, ପରିବେଷଣ କରିଛନ୍ତି ଗଙ୍ଗାଧର ବେହେରା ଏବଂ ସାଥୀ। ହେଲେ ତା ପୂର୍ବରୁ ଏହି ବିଜ୍ଞାପନ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶୁଣୁଥିଲେ ଘୋଡ଼ାନାଚ ଗୀତ, ପରିବେଷଣ କଲେ ଗଙ୍ଗାଧର ବେହେରା ଏବଂ ସାଥୀମାନେ ହେଲେ କବି ଘଡ଼ି, ବାବନ ନାୟକ ଏବଂ କାଶୀ ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନମସ୍କାର ଶ୍ରୋତାବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ଦେଖିବା ପ୍ରଥମେ ଏସଏମଏସଟି କେଉଁଠୁ ଆସିଛି। ପ୍ରଥମେ ଏସଏମଏସଟି ଆସିଛି ନୂଆଗାଁ କଟକରୁ, ପଠାଇଛନ୍ତି ରାଜେନ୍ଦ୍ର ନନା। ରାଜେନ୍ଦ୍ର ନନା, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ତାଜମହଲ କଥାଚିତ୍ରରେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର ଗାଇଥିବା ଗୀତଟି ଶୁଣିବା ପାଇଁ, ଯୋ ୱାଦା କିୟା ଓ ନିଭାନା ପଡ଼େଗା। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

0: ପରବର୍ତ୍ତୀ ଗୀତଟି ଶୁଣିବାକୁ ଅନୁରୋଧ ଆସି ଆମ ପାଖରେ ପହଞ୍ଚିଛି। ପଠାଇଛନ୍ତି ମଞ୍ଜୁ ନାନୀ ପୁଅ ମୃତ୍ୟୁଞ୍ଜୟ ଝିଅ ଯାଜ୍ଞସେନୀ। କେନ୍ଦ୍ରାପଡ଼ା କୋରୁଆ ଟିକନପୁରରୁ ଆସିଛି। ସେ ଲେଖିଛନ୍ତି, ଜୟ ଜଗନ୍ନାଥ। ଗିରିଜା ଭାଇ, ଆପଣଙ୍କୁ ନମସ୍କାର। ଆଶା କରୁ ଆପଣ ଭଲରେ ଥିବେ। ଆକାଶବାଣୀର ଷ୍ଟାଫ୍ମାନଙ୍କୁ ନମସ୍କାର।
1: ମଞ୍ଜୁନାନୀ, ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା।

ଆମ କାର୍ଯ୍ୟକ୍ରମକୁ ଆପଣ ବହୁତ ଭଲ ପାଆନ୍ତି, ସେଥିପାଇଁ ପ୍ରତିଦିନ ଆପଣ ଆମକୁ ଏସ୍ଏମ୍ଏସ୍ ଲେଖନ୍ତି, ବିଭିନ୍ନ କଥା ମଧ୍ୟ ଲେଖନ୍ତି। ସର୍ବପ୍ରଥମେ ଆପଣଙ୍କୁ ଜୟ ଜଗନ୍ନାଥ, ନମସ୍କାର। ଆମେ ତ ଏଠାରେ ବହୁତ ଭଲରେ ଅଛୁ, ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ଅନୁରୋଧ କରିଛନ୍ତି ତପସ୍ୟା କଥାଚିତ୍ରରେ ବାଣୀ ଜୟରାମ ଗାଇଥିବା ଗୀତଟି ଶୁଣିବା ପାଇଁ, ଆରେ ମୋ ଧନ ଜୀବନ। ତାହେଲେ ମଞ୍ଜୁନାନୀ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଏସଏମଏସ ଟି ଆସିଛି। ଟିକରାଟାଙ୍ଗି କଟକରୁ ପଠାଇଛନ୍ତି ପ୍ରୀତିସ୍ମିତା ସାହୁ। ଆପଣଙ୍କୁ ପ୍ରଥମେ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଜୟ ଜଗନ୍ନାଥ। ଆପଣ ଅନୁରୋଧ କରିଛନ୍ତି ହମ୍ ଆପ୍ କି ହେ କୌନ୍ କଥା ଚିତ୍ରରେ ଲତା ମଙ୍ଗେସ୍କର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣାଇ ଦେଉଛୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ମହମ୍ମଦପୁର ବିଲହାଟ କଟକରୁ ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର ଏବଂ ମଙ୍ଗୁଳି କୁଣ୍ଡ। ଆପଣମାନଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ଓଡ଼ିଆ କଥାଚିତ୍ର ମଥାରା ଦେଇ ପାଟଓଢ଼ଣୀ କଥାଚିତ୍ରର ଟାଇଟଲ ସଙ୍ଗ୍ଟି ଶୁଣିବା ପାଇଁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ବାପି ଏବଂ ଶୈଳଭାମା। ତାହେଲେ ଶ୍ରୋତାବନ୍ଧୁ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟିଏ।

ପରବର୍ତ୍ତୀ ଏସଏମଏସ ଟି ଆସିଛି ଦେଓକାଲି ଶଙ୍କରଦାସ କଟକରୁ ପଠାଇଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ସେ ଲେଖିଛନ୍ତି ନମସ୍କାର ଶୁଭ ମଧ୍ୟାହ୍ନ ଆଶା କରେ ନିଶ୍ଚୟ ଭଲରେ ଥିବେ ରିକ୍ୱେଷ୍ଟ ସଙ୍ଗଟିକୁ ପ୍ଲିଜ୍ ସେ ନିରାଶ ନ କରି ଶୁଣାଇବେ ସୁନୀଲ ଭାଇ ଆପଣଙ୍କୁ ନମସ୍କାର କାର୍ଯ୍ୟକ୍ରମକୁ ସ୍ୱାଗତ ଆମେ ଏଠାରେ ବହୁତ ଭଲରେ ଅଛୁ ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ ଆପଣ ଲେଖିଛନ୍ତି ନିରାଶ ନ କରି ଶୁଣାଇବାକୁ ଅନୁରୋଧ ଇଏ କି କଥା ଭାଇ ଆମେ ଦୁଇଠୁ ଅପେକ୍ଷା କରୁଛୁ ଆପଣଙ୍କର ସୁନ୍ଦର ଗୀତ ଶୁଣାଇବା ପାଇଁ ତେଣୁ ଆପଣ ନଥିଲେ ଆମେ ବି ନଥାନ୍ତୁ ଆମେ ନଥିଲେ ଆପଣ ବି ନଥାନ୍ତେ ତେଣୁ ଆଉ ଆପଣ ରିକ୍ୱେଷ୍ଟ କେବେ କରିବେନି ଆପଣ ଆମକୁ ଏସଏମଏସ ପଠାନ୍ତୁ ନା ଆମେ ଆମର ସୁନ୍ଦର ଆପଣଙ୍କର ସୁନ୍ଦର ସୁନ୍ଦର ଗୀତଟିକୁ ଆମେ ଶୁଣାଇଦେବୁ ଆଜି ଆପଣ ଅନୁରୋଧ କରିଛନ୍ତି ଜଗାବଳିଆ କଥାଚିତ୍ରରେ ସୁରେଶ ୱାଡକର ଗାଇଥିବା ଗୀତଟି ଶୁଣିବା ପାଇଁ ତାହେଲେ ସୁନୀଲ ଭାଇ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡାଇରୁ। ସୋମନାଥ ବାବୁ ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ଗପ ହେଲେ ବି ସତ କଥା ଚିତ୍ରରେ ସୁମନ କଲ୍ୟାଣପୁର ଗାଇଥିବା ଗୀତଟି ଶୁଣାଇବା ପାଇଁ, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

କାର୍ଯ୍ୟକ୍ରମ ଶେଷରେ ଏସଏମଏସଟି ଆସିଛି ରାଇସୁଙ୍ଗୁଡ଼ା ସାଲେପୁର କଟକରୁ ପଠାଇଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲିଟୁନି ବାପା ଏବଂ ବୋଉ ଶ୍ରୋତାବନ୍ଧୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣ ଅନୁରୋଧ କରିଛନ୍ତି ଆସି କଥାଚିତ୍ରରେ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ ଗାଇଥିବା ଗୀତଟି ଶୁଣିବା ପାଇଁ।

ଶ୍ରୋତା ବନ୍ଧୁ, ଦୁଃଖର ସହ କହୁଛୁ, ଆଜି କାର୍ଯ୍ୟକ୍ରମ ଅଧଘଣ୍ଟା ଥିବାରୁ ଆପଣଙ୍କ ପାଖରୁ ଅନେକ ଏସ୍ଏମ୍ଏସ୍ ଆମେ ପାଇଥିଲେ ମଧ୍ୟ ଅନେକ ଏସ୍ଏମ୍ଏସ୍କୁ ସ୍ଥାନ ଦେଇପାରିନାହୁଁ, ସେଥିପାଇଁ ଆମେ ଦୁଃଖିତ।

ଆକାଶବାଣୀ କଟକ ପ୍ରଚାର କରୁଛୁ ଡାକ୍ତରଙ୍କୁ ପଚାରି ବୁଝିବା। ପ୍ରଯୋଜନା ପ୍ରଜ୍ଞାପାରମିତା ସାହୁ। ଉପସ୍ଥାପନା ନିର୍ମାଲ୍ୟ ଓଝା।

0: ନମସ୍କାର, ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶରୀର ଅଛି ଯେତେବେଳେ ରୋଗ ମଧ୍ୟ ରହିଛି, ତେବେ ରୋଗର ପ୍ରକାର ହୁଏତ ଅନେକ, କିଛି ବଂଶଗତ ରୋଗ ତ ପୁଣି କିଛି ଆମର ଜୀବନଶୈଳୀ ଦ୍ୱାରା ପ୍ରଭାବିତ ହୋଇ ସମସ୍ୟା ସୃଷ୍ଟି କରିଥାନ୍ତି। ଆଉ ଜୀବାଣୁ ଦ୍ୱାରା ସଂକ୍ରମଣ ଯୋଗୁଁ ମଧ୍ୟ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ସେହିଭଳି ଏକ ସଂକ୍ରମଣ ଜନିତ ରୋଗ ହେଉଛି UTI ବା ମୂତ୍ରନଳୀ ସଂକ୍ରମଣ। ତେବେ ଏହା କାହିଁକି ହୋଇଥାଏ, ଏଥିରୁ ଆମେ କେମିତି ନିଜକୁ ସୁରକ୍ଷିତ ରଖିପାରିବା, ଏହାର କ'ଣ ସବୁ ଚିକିତ୍ସା ରହିଛି, ଆସନ୍ତୁ ଏମିତି କିଛି ବିଷୟରେ ଜାଣିବା ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲୀଳାବତୀ ଗୁରୁ। ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ, ନମସ୍କାର।
1: ନମସ୍କାର,
0: ଆଗେ ଜାଣିବା ଏଇ ମୂତ୍ରନଳୀ ସଂକ୍ରମଣ କ'ଣ।
1: ମୂତ୍ରନଳୀ ସଂକ୍ରମଣ ହେଲା ଗୋଟେ ଜୀବାଣୁ ବା ବ୍ୟାକ୍ଟେରିଆ ଜନିତ ଇନଫେକ୍ସନ ସଂକ୍ରମଣ।
0: ଆଜ୍ଞା।
1: ଆଚ୍ଛା, ମୂତ୍ରନଳୀ କହିଲେ ଆମେ କ'ଣ ବୁଝିବା, ଆମେ ତାକୁ ଆମର ମେଡିକାଲ ଟର୍ମରେ କହୁଛୁ ୟୁରିନାରୀ ଟ୍ରାକ୍ଟ। ୟୁରିନାରୀ ଟ୍ରାକ୍ଟ କହିଲେ ଆମେ କ'ଣ ବୁଝୁ, ଏଇଟା ହେଲା ଗୋଟେ କିଡ୍ନି ବା ଯାହାକୁ କହନ୍ତି ଓଡ଼ିଆରେ ବୃକକ୍ ବୋଲି କହନ୍ତି। ଆମର ପିଠି ପାଖରେ ଦିଟା କିଡ୍ନି ଥାଏ ଆଉ ସେଇଥିରୁ ଦିଟା ନଳୀ ବାହାରିଥାଏ, ତାକୁ ୟୁରେଟର ବା ମୂତ୍ରନଳୀ କହନ୍ତି। ସେ ଦୁଇଟା ଯାଇକିରି ମୂତ୍ରାଶୟ ବା ୟୁରିନାରୀ ବ୍ଲାଡରରେ ପଶିଥାନ୍ତି। କିଡ୍ନିରୁ ଯୋଉ ଆମର ପରିସ୍ରା ତିଆରି ହୁଏ ଏଇ ୟୁରେଟର ସାହାଯ୍ୟରେ ଆସିକିରି ସେଇଟା ସେ ବ୍ଲାଡରରେ ଜମା ହୁଏ। ତାପରେ ବ୍ଲାଡରରୁ ଜମା ହେଇକିରି ସେଇଟା ୟୁରେଥ୍ରା ବା ମୂତ୍ରବାହୀ ନଳୀ ଦ୍ୱାରା ବାହାରକୁ ବାହାରିଥାଏ। ତେଣୁ ଏଇ ଯୋଉ ଜୀବାଣୁ ଦ୍ୱାରା ବା ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମଣ

0: ହୁଏ ଏଇଟା କୋଉ କୋଉ ଜାଗାରେ ହେଇପାରିବ, ୟୁରେଥ୍ରାରେ ହେଲେ ତାକୁ ୟୁରେଥ୍ରାଇଟିସ, ବ୍ଲାଡରରେ ହେଲେ ତାକୁ ସିଷ୍ଟାଇଟିସ, ଆଉ କିଡ଼ନୀରେ ହେଲେ ତାକୁ ପାଇଲୋନେଫ୍ରାଇଟିସ ବୋଲି କହିଥାନ୍ତି। ତ ଏଇସବୁର ସଂକ୍ରମଣ ହେଇପାରିବ
1: ଆଜ୍ଞା।
0: ଆଉ ସାଧାରଣତଃ ଏଇଟା ଇକୋଲାଇ ନାମରେ ଗୋଟେ ବ୍ୟାକ୍ଟେରିଆ ଯୋଗୁଁ ହେଇଥାଏ। ଇକୋଲାଇ କୋଉଠି ଥାଏ, କୋଉଠୁ ଆସେ? ଇକୋଲାଇ ଆମର ଖାଦ୍ୟ ନଳୀରେ ଥାଏ, ତେଣୁ ସେଇ ମଳଦ୍ୱାରା ବାଟେ ଯୋଉ ଇକୋଲାଇ ବାହାରକୁ ଆସନ୍ତି, ସେମାନେ କୌଣସି କାରଣରୁ ଯଦି ପଶିଗଲେ ସେଇ ୟୁରେଥ୍ରା ବାଟେ ୟୁରିନାରୀ ଟ୍ରାକ୍ଟ ଭିତରକୁ, ସେମାନେ ସେଇ ସଂକ୍ରମଣ କରିଥାନ୍ତି।
1: ଆଜ୍ଞା। ତେବେ ଏଇ ଯୋଉ ସଂକ୍ରମଣ କଥା ଆପଣ କହିଲେ, ଏଇଠି କାହିଁକି ହେଇଥାଏ?
0: ଏଇଟା ହେଲା କେତେବେଳେ ଦେଖନ୍ତୁ, ଯେମିତି ଆମେ ସେ ଜାଗାକୁ ପରିଷ୍କାର ରଖିଲେନି, ଆମର ପ୍ରାଇଭେଟ ପାର୍ଟକୁ ଆମେ ପରିଷ୍କାର ରଖିଲେନି, ତାପରେ ବହୁ ସମୟ ଆମେ ପରିଶ୍ରା କରିବାକୁ ଗଲେ ନାହିଁ,
1: ବହୁତ ସମୟ ଆମେ ପରିଶ୍ରା ଚାପିବା
0: କରି ରୋକିଦେଉ। ଦେଖନ୍ତୁ ସ୍ପେଶାଲି ସ୍ତ୍ରୀ ଲୋକମାନେ, ଆମକୁ ଗୋଟେ ପ୍ରପର ଜାଗା ନହେଲେ ଆମେ ପରିଶ୍ରା କରିପାରିବାନି, ତେଣୁ ଆମକୁ ସେ ଜାଗା ନ ମିଳିବା ପର୍ଯ୍ୟନ୍ତ ପରିଶ୍ରା ଲାଗୁଥିବ, କିନ୍ତୁ ଆମେ ଚାପି ଦେଇଥାଉ। ଆଉ ଗୋଟେ ହେଲା ଯେ ବେଳେବେଳେ ଆପଣ ଯିବେ ବାଥରୁମ ଯୋଉ ଜାଗାରେ ଯିବେ ବା ୱାସରୁମ ଯୋଉଠି ଯାଇଛନ୍ତି, ସେଠି ଦେଖିବେ ବହୁତ ଅସନା ଥାଏ, ଆମେ ଗଲୁ ସେଥିରେ ପରିଶ୍ରା କଲୁ, ସେଇଥିରୁ ମଧ୍ୟ ସଂକ୍ରମଣ ହେଇଥାଏ। ଆଉ ଡାଇବେଟିସ ରୋଗୀ ଯୋଉମାନେ, ସେମାନଙ୍କର ଦେହରେ ଶର୍କରା ବଢ଼ିଗଲେ କ'ଣ ହୁଏ, ମାନେ ଇନଫେକ୍ସନର ବେଶୀ ସମ୍ଭାବନା ଥାଏ, ସଂକ୍ରମଣର ସମ୍ଭାବନା ଅଧିକ ଥାଏ, ତେଣୁ ସେମାନଙ୍କୁ ସଂକ୍ରମଣ ହୁଏ। ଛୋଟ ଛୁଆମାନେ, ସେମାନଙ୍କୁ ମଧ୍ୟ ସଂକ୍ରମଣ ହୁଏ, କାରଣ ସେତେବେଳେ ତାଙ୍କର ଡିଫେନ୍ସ ମେକାନିଜମଟା ଏତେ ଭଲ ନଥାଏ। ତାପରେ ମେନୋପଜ ବା ପେରି ମେନୋପଜାଲ ଏଜ୍ରେ ମାସିକ ଋତୁସ୍ରାବ ଯେତେବେଳେ ବନ୍ଦ ହୋଇଯିବ ବା ତା ପୂର୍ବବର୍ତ୍ତୀ ଅବସ୍ଥା ମଧ୍ୟ, ସେତେବେଳେ ମଧ୍ୟ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନର ସମ୍ଭାବନା ଅଧିକ ହୁଏ, କାରଣ ଆମର ଦେହରେ ଗୋଟେ ଇଷ୍ଟ୍ରୋଜେନ୍ ନାମକ ଗୋଟେ ହରମୋନ୍ ଥାଏ, ତାର ଅଭାବ ଦେଖାଯାଏ। ହରମୋନ୍ ଇଷ୍ଟ୍ରୋଜେନ୍ ଆମକୁ ସେଇ ସଂକ୍ରମଣରୁ, ଏଇ ମୂତ୍ରନଳୀର ବା ଯୌନାଙ୍ଗର ଇନଫେକ୍ସନରୁ ପ୍ରିଭେଣ୍ଟ କରେ, ତ ତେଣୁ ସେଟା ଯେତେବେଳେ କମ୍ ହେଇଯାଏ ଦେହରେ, ତାପରେ ଇନଫେକ୍ସନ ହେବ। ଆଉ ଦ୍ୱିତୀୟରେ ହେଲା ସେକ୍ସୁଆଲ ଆକ୍ଟିଭିଟି, ଏଇଟା ମଧ୍ୟ ସହବାସରୁ ମଧ୍ୟ ଏଇଟା ହେଇଥାଏ। ଯେଉଁମାନେ ରିସେଣ୍ଟଲି ବିବାହ କରିଛନ୍ତି, ତାଙ୍କର ପ୍ରଥମ ସହବାସ ପରେ ମଧ୍ୟ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ହୁଏ, ଆମେ ତାକୁ କହୁ ହନିମୁନ୍ ସିଷ୍ଟାଇଟିସ, ଯଦିଓ ଏଇଟା ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଡିଜିଜ୍ ନୁହେଁ, କିନ୍ତୁ ସହବାସ ପରେ ଏଇ ସ୍ତ୍ରୀ ଲୋକଙ୍କର ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ବହୁତ ହେଇଥାଏ। ଯେମିତି ଧରନ୍ତୁ ଯେଉଁମାନଙ୍କର କ୍ୟାନ୍ସରରେ ସବୁ କେମୋଥେରାପି ନେଉଛନ୍ତି ବା ଇମ୍ୟୁନୋ ସପ୍ରେସନ ଯେଉଁମାନେ ଔଷଧ ନେଉଛନ୍ତି, ତାଙ୍କୁ ମଧ୍ୟ ସଂକ୍ରମଣର ସମ୍ଭାବନା ବହୁତ ଥାଏ। ପ୍ରେଗନେନ୍ସିରେ ବି ୟୁରିନାରୀ ଟ୍ରାକ୍ ଇନଫେକ୍ସନର ସମ୍ଭାବନା ଅଧିକ ଥାଏ। ଯେଉଁମାନେ କୌଣସି କାରଣରୁ ବହୁତ ଦିନ କ୍ୟାଥେଡର ପରିଶ୍ରା ହେବା ପାଇଁ ଯେଉଁ ପରିଶ୍ରା ନଳୀଟା ଆମେ ଦେଇଦେଉ, ଯଦି ବେଶୀ ଦିନ ପରିଶ୍ରା ନଳୀ ଲଗାଯାଏ, ତାହେଲେ ସଂକ୍ରମଣ ହେବାର ସମ୍ଭାବନା ଅଧିକ। ଆଉ ଆମେ କ'ଣ କରୁ, ଆମେ ଯେଉଁ ଗାଇନାକୋଲୋଜିକାଲ ଅପରେସନ କରୁଛୁ, ସେ ଅପରେସନ କରିବା ଆଗରୁ ଆମେ ସବୁବେଳେ କ୍ୟାଥେଡର ଦେଇଦେଇଥାଉ, କାରଣ ଆମର ସେଇ ଫିଲ୍ଡରେ ଏଇ ମୂତ୍ରାଶୟଟା ଆସେ, ତେଣୁ ସେଟାକୁ ଆମେ ସବୁବେଳେ ପ୍ରୋଟେକ୍ଟ କରିବା ପାଇଁ ଆମେ ସବୁବେଳେ ସେଇ କ୍ୟାଥେଡର ଦେଇଥାଉ। ସେଇ କ୍ୟାଥେଡରଟା ଦେଲାବେଳେ ବହୁତ ସତର୍କତା ଅବଲମ୍ବନ କରି ଦେବାକୁ ପଡ଼େ, ସେ ଜାଗାକୁ କେମିତି ଆପଣ ଷ୍ଟେରିଲାଇଜ୍ କରିବେ, କେମିତି ସେ କ୍ୟାଥେଡର ଦେବେ, ଏଇଟା ବହୁତ ସତର୍କତାର ସହିତ ଦେବାକୁ ପଡ଼େ, ନହେଲେ କ୍ୟାଥେଡର ଦେଲାବେଳେ ମଧ୍ୟ ସେଇ ସଂକ୍ରମଣ ବହୁତ ହେଇଥାଏ।
1: ଆପଣ କହିଲେ ଯେ କ୍ୟାଥେଡର ଦେଲେ ମଧ୍ୟ ଏଇ ସଂକ୍ରମଣ ହେଇଥାଏ, ତେବେ ଆଜିକାଲି ତ ବହୁତ ମହିଳା ଅଛନ୍ତି ବା ପୁରୁଷ ଅଛନ୍ତି ଯେଉଁମାନଙ୍କର ବିଭିନ୍ନ କାରଣ ପାଇଁ କି ସେମାନେ ବିଛଣାରେ ପଡ଼ି ରହୁଛନ୍ତି ବା ନିଜେ କିଛି କରିପାରୁନାହାନ୍ତି, ସେ କ୍ଷେତ୍ରରେ କେତେ ଦିନ ଅନ୍ତରରେ ତାହେଲେ ଜଣେ କ୍ୟାଥେଡର ବଦଳେଇବା ଦରକାର? କ୍ୟାଥେଡର ଥିଲାବେଳେ କ'ଣ ଯତ୍ନ ନେବା ଦରକାର?
0: କ୍ୟାଥେଡର ଥିଲାବେଳେ ପ୍ରଥମେ ସେଟା ତ ଆମେ ଶୀଘ୍ର ଶୀଘ୍ର ତାକୁ ବଦଳେଇବା ଦରକାର, 15 ଦିନରେ ଥରେ ଥରେ। ରବର କ୍ୟାଥେଡର ଯୋଉଟା ମିଳେ ୟୁଜୁଆଲି ଆମେ ଯୋଉ ୟୁଜ୍ କରୁଛୁ, ତାକୁ ଆମେ ଜଲ୍ଦି ଜଲ୍ଦି କରିବା କଥା, 15ରୁ 21 ଦିନ ଭିତରେ, 3 ସପ୍ତାହ ଭିତରେ ତାକୁ ବଦଳେଇବେ। ଆଉ ଗୋଟେ ସିଲିକନ୍ କ୍ୟାଥେଡର ମିଳେ ଯୋଉଟାକୁ ଟିକେ ବେଶୀ ଦିନ ରଖାଯାଇପାରେ, ଯେମିତି 2 ମାସରୁ 3 ମାସ ମଧ୍ୟରେ ରଖାଯାଇପାରେ। ଆଉ ସେ କ୍ୟାଥେଡରଟାକୁ ସବୁବେଳେ ସଫା କରିକି ରଖିବେ, ଯୋଉଟା ତ ପରିଶ୍ରା ନଳୀ ଭିତରେ ଅଛି, ଯୋଉଟା ବାହାରେ ଅଛି ସେଇଟାକୁ ସବୁବେଳେ ପରିଷ୍କାର କରି ରଖିବା କଥା, ସବୁବେଳେ ଦିନରେ 2 ଥର ପୋଛାପୋଛି କରି ପରିଷ୍କାର ରଖିବେ, ନହେଲେ ସେଇ କ୍ୟାଥେଡର ଦେଇକରି ମଧ୍ୟ ଇନଫେକ୍ସନ ଉପରକୁ ଚାଲିଯିବ।
1: ଆଜ୍ଞା। ଆପଣ ଯେମିତି କହିଲେ ଛୋଟ ପିଲାମାନଙ୍କୁ ମଧ୍ୟ ଏଇ ଇନଫେକ୍ସନ ହେଇଥାଏ, ସେମାନଙ୍କୁ କାହିଁକି ହେଇଥାଏ?
0: ଯେମିତି ଛୋଟର ବେଳେ ବି ମଧ୍ୟ ଆମର ଇଷ୍ଟ୍ରୋଜେନ୍ ନାହିଁ, ଲୋକଙ୍କର ଇଷ୍ଟ୍ରୋଜେନ୍ ନାହିଁ, ତାପରେ ସେମାନେ ଝାଡ଼ା କରିଦେଉଛନ୍ତି, ଜାଣିପାରୁନାହାନ୍ତି, ପୋଛାପୋଛି ଭଲରେ ହେଇପାରୁନାହାନ୍ତି, ତେଣୁ ସେଇ ଝାଡ଼ାରୁ ଇନଫେକ୍ସନ ସଂକ୍ରମଣ ଯାଇକରି ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ହେବ। ଆଉ ଯୋଉ ଝିଅ ପିଲାଙ୍କର ଯେହେତୁ ଇଷ୍ଟ୍ରୋଜେନ୍ ନାହିଁ, ତାଙ୍କର ସେତେବେଳେ ହେଇନଥାଏ, ତେଣୁ ସେ ସଂକ୍ରମଣର ସମ୍ଭାବନା ଥାଏ।
1: ମୂତ୍ରନଳୀ ସଂକ୍ରମଣର ଲକ୍ଷଣ ଗୁଡ଼ିକ କ'ଣ?
0: ପ୍ରଥମତଃ ହେଲା ଯେ ଖୁବ୍ ଶୀଘ୍ର ଶୀଘ୍ର ପରିଶ୍ରା ଲାଗିବ, ଆଉ ପରିଶ୍ରା କଲାବେଳେ କଷ୍ଟ ହୁଏ ବହୁତ ବହୁତ ଜଣ ଆସିକି କହନ୍ତି ଯେ ଶିରିଶିରି ଲାଗେ ବୋଲି ବହୁତ ଅଳ୍ପ ଅଳ୍ପ ପରିସ୍ରା ହେବ ତାପରେ ପରିସ୍ରା ପୋଡିବ ମଧ୍ୟ ତାପରେ ତଳି ପେଟରେ ଯନ୍ତ୍ରଣା ହେବ ଟିକେ ବେଶୀ ଇନଫେକ୍ଟ

0: ଇନ୍ଫେକ୍ସନ ହେଲେ ଜ୍ୱର ବି ହେଇପାରେ, କମ୍ପ ସହିତ ଜ୍ୱର ଆସିବ। ସାଧାରଣତଃ ଏଇଟା ଇନ୍ଫେକ୍ସନ କେତେ ମାତ୍ରାରେ ଇନ୍ଫେକ୍ସନ ହେଇଛି ତା ଉପରେ ଡିପେଣ୍ଡ କରେ। ଯେମିତି ଅଳ୍ପ ମାତ୍ରାରେ ହେଲେ ପରିସ୍ରାଟା ଟିକେ ଟର୍ବିଡ୍ ଦେଖାଯିବ, ମାନେ ଟିକେ ଧୂଆଁଳିଆ ହେଲା ଭଳିଆ ଦେଖାଯିବ। ବେଳେବେଳେ ଆଉ ଅଧିକ ହେଇଗଲେ ପରିସ୍ରାରେ ରକ୍ତ ମଧ୍ୟ ପଡ଼େ, ଆଉ ପରିସ୍ରାରୁ ଗୋଟେ ସ୍ମେଲ ଆସେ, ଗୋଟେ ଗନ୍ଧ ବାହାରେ। ତେଣୁ ସେଇଗୁଡ଼ିକ ହେଲା ତାଙ୍କର ଲକ୍ଷଣ। ଆଉ ଟିକେ ବେଶୀ ଇନ୍ଫେକ୍ସନ ହେଲେ ମଧ୍ୟ ପିଠି ପାଖଟା ବଥା ହେବ, ଜ୍ୱର ହେବ,
1: ଆଜ୍ଞା,
0: ବାନ୍ତି ବି ଲାଗେ। ବହୁତ ଜଣଙ୍କୁ ବାନ୍ତି ଲାଗିବ, ବାନ୍ତି ବି ହୁଏ।
1: ଆଜ୍ଞା, ତେବେ ଏଇ ମୂତ୍ରନଳୀ ସଂକ୍ରମଣ ଓ ମୂତ୍ର ସଂକ୍ରମଣ ଭିତରେ କିଛି ଫରକ ରହିଛି କି? ସେକୁ ନେଇକି ଅନେକ ସମୟରେ ଦ୍ୱନ୍ଦ ମଧ୍ୟ ଥାଏ।
0: ନା ନା ନା, ମୂତ୍ର ସଂକ୍ରମଣ କହିଲେ ମୂତ୍ର ନଳୀ ସଂକ୍ରମଣ ଏକା କଥା। କିଏ କହିବେ ମ୍ୟାଡାମ ଆମର ୟୁରିନ୍ ଇନଫେକ୍ସନ ହେଇଛି, ବହୁତ କମ୍ ଲୋକ କହିବେ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ବୋଲି। ମାନେ ଆମେ କେମିତି ଜାଣୁ, ପରିସ୍ରା ପଡିଲା ତାହେଲେ ଜାଣିଲୁ, ପରିସ୍ରାରୁ ଗନ୍ଧ ହେଲା ତାହେଲେ ଜାଣିଲୁ, ପରିସ୍ରାରେ ବ୍ଲଡ୍ ପଡିଲା ତାହେଲେ ଜାଣିଲୁ, ରକ୍ତ ପଡିଲା ତାହେଲେ ଜାଣିଲୁ। ତ ସମସ୍ତେ ଭାବନ୍ତି ପରିସ୍ରା ଇନଫେକ୍ସନ ହେଇଗଲା, କିନ୍ତୁ ସେଟା ପରିସ୍ରାଟା କେମିତି ଇନଫେକ୍ସନ ହବ? ଏ ମୂତ୍ର ନଳୀ ସଂକ୍ରମଣରୁ ପରିସ୍ରା ଇନଫେକ୍ସନ ହେଇଛି, ତେଣୁ ସେଇ ଏକା ଜିନିଷ।
1: ଅନ୍ୟ କୌଣସି ରୋଗରେ ମଧ୍ୟ ଏଭଳି ପ୍ରକାର ଲକ୍ଷଣ ଦେଖାଯିବାର ସମ୍ଭାବନା ରହିଛି କି?
0: ହଁ, ସେଇଟା ହେବ ଯେମିତି ଏଇ ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଡିଜିଜ୍ ଯାହାକୁ କହନ୍ତି ଗୋନୋରିଆ, ଗୋନୋରିଆ ୟୁରେଥ୍ରାଇଟିସ୍ ହେଲେ ବି ଏମିତି ସମ୍ଭାବନା ହେବ। ଆଉ ଗୋଟେ ଜୋନି ଦ୍ୱାରର ଇନଫେକ୍ସନ ବା ଜାଇନାଟିସ୍ ଯାହାକୁ କହୁ, ଏଇ ଫଙ୍ଗାଲ ଇନଫେକ୍ସନ ହେଲା, ଇଷ୍ଟ ଇନଫେକ୍ସନ ଯାହାକୁ କହୁଛନ୍ତି, ବା ଟ୍ରାଇକୋମୋନସ୍ ବୋଲି ଗୋଟେ ଇନଫେକ୍ସନ ହୁଏ, ଯାହାଦ୍ୱାରା ସେଇ ଜୋନି ଦ୍ୱାରା କୁଣ୍ଡେଇ ହେବ, ବହୁତ ଧଳା ସ୍ରାବ ହେବ। ସେତେବେଳେ କ'ଣ ହୁଏ, ଲୋକମାନେ ଆସିକି କହିବେ ମ୍ୟାଡାମ ଆମର ବହୁତ ୟୁରିନ୍ ଇନଫେକ୍ସନ ହେଇଛି, ତାପରେ ଟିକେ ଭଲକି ପଚାରିଲା ପରେ ଜଣାପଡ଼େ ଯେ ସେଟା ୟୁରିନ୍ ଇନଫେକ୍ସନ ନାହିଁ। କାରଣ ସେ ଯୋଉ କୁଣ୍ଡେଇ ହେବା ଦ୍ୱାରା ସେଇ ଜାଗାଟା ଟିକେ ଖଣ୍ଡିଆ ହେଇଯାଇଥାଏ, ପରିସ୍ରା କଲାବେଳକୁ ପୋଡ଼ା ଜଳା ହୁଏ, ତେଣୁ ସେମାନେ ଭାବନ୍ତି ଯେ ଏଇଟା ୟୁରିନ୍ ଇନଫେକ୍ସନ ହେଇଛି ବୋଲି। ଆଉ ଗୋଟେ ଆମର ମେଡିକାଲ ଅଛି ଓଭର ଆକ୍ଟିଭ ବ୍ଲାଡର, ମାନେ ସେଇଟାରେ କିଛି କାରଣ ନଥିବ, ଇନଫେକ୍ସନ ନଥିବ, କିନ୍ତୁ ବାରମ୍ବାର ପରିସ୍ରା ଲାଗୁଥିବ,
1: ଆଜ୍ଞା,
0: ସବୁବେଳେ ବାରମ୍ବାର ପରିସ୍ରା କରୁଥିବେ, ତେଣୁ ପରୀକ୍ଷା କଲା ଦ୍ୱାରା କିଛି ୟୁରିନ୍ରେ ଇନଫେକ୍ସନ ବାହାରିବନି। ଆଉ ଗୋଟେ ହେଲା ଅର୍ଜ ଇନକଣ୍ଟିନ୍ୟୁସ୍, ଦେଖିବେ ଟିକେ ଏଜ୍ ହେଇଗଲେ ହୁଏ ସେମିତି, ପରିସ୍ରା କଲାବେଳେ ଆଉ ରୋକି ପାରିବେନି, ଲାଗିଲା ମାନେ ଆପଣଙ୍କୁ ତରତର ହେଇକି ଯିବାକୁ ପଡିବ। ତ ସେଇ ଅର୍ଜ ଇନକଣ୍ଟିନ୍ୟୁସ୍ ବି ବେଳେବେଳେ, କାରଣ ଏଇ ସିମ୍ପଟମ୍ ବି ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନରେ ହେବ, ମାନେ ଲାଗିଲେ ଆଉ ରୋକି ପାରିବେନି, ଆପଣଙ୍କୁ ସାଙ୍ଗେ ସାଙ୍ଗେ ପରିସ୍ରା କରିବାକୁ ପଡିବ। ତ ସେଇଟା ମଧ୍ୟ ଆମେ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ବୋଲି ଭାବିଥାଉ, କିନ୍ତୁ ଏଥିରେ ପରିସ୍ରାରେ କିଛି ଇନଫେକ୍ସନ ହେଇନଥାଏ।
1: ଆଜ୍ଞା,
0: ଆଉ ବ୍ଲାଡର କ୍ୟାନ୍ସରରେ ମଧ୍ୟ ଆପଣ ଏମିତି ପରିସ୍ରାରେ ରକ୍ତ ଯିବ, ପରିସ୍ରା କଲାବେଳେ କଷ୍ଟ ହେବ, ତାପରେ କିଡ଼ନି ଷ୍ଟୋନ୍ ବା ବ୍ଲାଡର ଷ୍ଟୋନ୍ ହେଲା, ମୂତ୍ରାଶୟରେ ଷ୍ଟୋନ୍ ହେଇଯାଇଛି କିମ୍ବା କିଡ଼ନିରେ ଷ୍ଟୋନ୍ ହେଇଛି, ୟୁରେଟରରେ ଷ୍ଟୋନ୍ ଅଛି, ଭୀଷଣ ଦରଜ ହେବ ଆଉ ପରିସ୍ରାରେ ରକ୍ତ ପଡ଼ିବ, ସେତେବେଳେ ଆପଣଙ୍କୁ ଲାଗିବ କି ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ଅଛି, କିନ୍ତୁ ସେଟା ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ହେଇନଥିବ, ସେଟା କିଡ଼ନି ଷ୍ଟୋନ୍, ୟୁରେଟରିକ ଷ୍ଟୋନ୍ ଆଉ ବ୍ଲାଡର ଷ୍ଟୋନ୍ ପାଇଁ ସେଟା ହେଇଥାଏ।
1: ଆଜ୍ଞା, ଆପଣ ତ ଖୁବ୍ ସୁନ୍ଦର ଭାବରେ ବୁଝେଇ ଦେଇକି କହିଲେ ଯେ ଆମର ମୂତ୍ରନଳୀ ସଂକ୍ରମଣ ବା ମୂତ୍ର ସଂକ୍ରମଣ ହେଲେ ତାର କ'ଣ କ'ଣ ଲକ୍ଷଣ ରହିଛି ସେ ସମ୍ପର୍କରେ, ପାଇଁକି କିଛି ପରୀକ୍ଷା ନିରୀକ୍ଷାର ଅଛି କି ବ୍ୟବସ୍ଥା?
0: ଆଜ୍ଞା, ପ୍ରଥମ ଆପଣଙ୍କର ପରିସ୍ରାକୁ ପରୀକ୍ଷା କରୁ।
1: ଆଜ୍ଞା,
0: ପରିସ୍ରାରେ ଯଦି ପସେଲ ବାହାରିଲା, ବ୍ଲଡ୍ ବାହାରିଲା, ବହୁତ ପସେଲ, ନର୍ମାଲି ଆମର ସ୍ତ୍ରୀ ଲୋକଙ୍କର 6-7 ପସେଲ ନର୍ମାଲ ଥାଏ, କିନ୍ତୁ ଯଦି 10 ଉପରକୁ ରହିଲା ଆଉ ବହୁତ ବେଶୀ ପସେଲ ଅଛି, ତାହେଲେ ଆମେ ଏଠି ଧରିନେବା ଯେ ଏଇଟା ୟୁରିନ୍ ଇନଫେକ୍ସନ ହେଇଛି। ତାପରେ ଆମେ ଦେଖିବା ପରିସ୍ରାରେ ବ୍ଲଡ୍ ପଡୁଛି କି ନାହିଁ, ଖାଲି ବ୍ଲଡ୍ ଥିବ ଆଉ ପରିସ୍ରାରେ ପସେଲ ନଥିବ, ତାହେଲେ ସେଟା ଅନ୍ୟ କାରଣ ପାଇଁ ହେଇପାରେ, ଯେମିତି ମୁଁ କହିଲି ବ୍ଲାଡର କ୍ୟାନ୍ସର ଷ୍ଟୋନ୍, ସେଇଟା ଖାଲି ବ୍ଲଡ୍ ପଡିବ ସେଠି, କିନ୍ତୁ ପରିସ୍ରାରେ ପସେଲ ଯଦି ଅଛି ସେଟା ୟୁରିନ୍ ଇନଫେକ୍ସନ। ତାପରେ ଆମେ କ'ଣ କରୁ, ସେଇ ପରିସ୍ରାକୁ ଆମେ କଲଚର ପାଇଁ ପଠାଉ, କଲଚର ସେନ୍ସିଟିଭିଟି, ସେଥିରେ କଲଚରରେ ଆମେ ଜାଣିପାରୁ କି କୋଉ ପ୍ରକାର ବ୍ୟାକ୍ଟେରିଆ କେତେ ଗ୍ରୋଥ ଅଛି, ତାହେଲେ ସେଇଟା ଆଉ କୋଉ ପ୍ରକାର ଆଣ୍ଟିବାୟୋଟିକ୍ ସେମାନେ ସେନ୍ସିଟିଭ। ତାହେଲେ ଯଦି ଧରନ୍ତୁ ଆମେ କଲଚରରେ ନୋ ଗ୍ରୋଥ ଦେଖିଲେ, ତାହେଲେ ଆମେ ଜାଣିଲେ କି ଏଠି ଇନଫେକ୍ସନ ନାହିଁ, କଲଚରରେ ନାହିଁ ଇନଫେକ୍ସନ ନାହିଁ, କିନ୍ତୁ କଲଚରରେ ଗ୍ରୋଥ ଆସିଲା ମାନେ ଇନଫେକ୍ସନ ଅଛି, ଆଉ ସେମାନେ ମଧ୍ୟ ଆମକୁ ଦେଖାଇ ଦେଇଥାନ୍ତି କୋଉ ପ୍ରକାର ଆଣ୍ଟିବାୟୋଟିକ୍ ଏଇ ଇନଫେକ୍ସନ ପାଇଁ କାମ କରିବ। ତାପରେ ହେଲା ଆମେ ଗୋଟେ ଅଲଟ୍ରାସାଉଣ୍ଡ କରିବା, ଅଲଟ୍ରାସାଉଣ୍ଡ ଦ୍ୱାରା ମଧ୍ୟ ଆମେ ଜାଣିପାରିବା ଯେ ମୂତ୍ରାଶୟର ଇନଫେକ୍ସନ ଅଛି କି ବୋଲି। ଯୋଉ ବ୍ଲାଡର ୱାଲ୍ ଅଛି ସେ ଇନଫେକ୍ସନ ଏଇ ତାର ଲାଇନିଂଟା ଠିକ୍ ହେଇଯାଇଥାଏ ବା ମୋଟା ହେଇଯାଇଥାଏ, ସେଇଠୁ ସେମାନେ ଲେଖିଦିଅନ୍ତି ଯେ କ୍ରୋନିକ ସିଷ୍ଟାଇଟିସ୍, ମାନେ ବହୁ ଦିନ ହେଲାଣି ଏଇଟା ଇନଫେକ୍ସନ ଅଛି। ଆଉ ଦ୍ୱିତୀୟ କଥା ହେଲା ଆମେ ମଧ୍ୟ ଷ୍ଟୋନ୍ ଅଛି କି ନାହିଁ ଜାଣିପାରିବା, ଷ୍ଟୋନ୍ ପାଇଁ ହେଉଛି କି ଇନଫେକ୍ସନ ପାଇଁ ହେଉଛି ଏଇଟା ଅଲଟ୍ରାସାଉଣ୍ଡ କଲେ ଆମେ ଜାଣିପାରିବା, ତେଣୁ ଅଲଟ୍ରାସାଉଣ୍ଡ ମଧ୍ୟ ଜରୁରୀ।
1: ଆଜ୍ଞା, ସବୁବେଳେ କ'ଣ ଅଲଟ୍ରାସାଉଣ୍ଡ କରିବା ନିହାତି ଜରୁରୀ?
0: ଯେତେବେଳେ ବାର ବାର ହେଉଛି ସେତେବେଳେ ଆମେ ଅଲଟ୍ରାସାଉଣ୍ଡ କରିବା।
1: ଆଜ୍ଞା, ଯୋଉ ମୂତ୍ରନଳୀ ସଂକ୍ରମଣ ରହିଛି ତାର କ'ଣ ଚିକିତ୍ସା ରହିଛି?
0: ପ୍ରଥମ ହେଲା ଯେ ଆମେ ତ ଆଣ୍ଟିବାୟୋଟିକ୍ ଖାଇବା, ଆଣ୍ଟିବାୟୋଟିକ୍ ଯୋଉଟା ମୁଁ କହିଲି ଆପଣଙ୍କୁ ଆମେ କଲଚର କରିବା, ତାକୁ କହନ୍ତି କଲଚର ଆଣ୍ଡ ସେନ୍ସିଟିଭ୍ ଟେଷ୍ଟ। ତ ସେଇଥିରେ ସେମାନେ कौन कौन।

0: ଆଣ୍ଟିବାୟୋଟିକ୍ ସେନ୍ସିଟିଭ୍ ଏଇ ବ୍ୟାକ୍ଟେରିଆ ପାଇଁ ବା ଏଇ ଜୀବାଣୁ ପାଇଁ ସେମାନେ ଲେଖିକିରି ଦେବେ। ତାପରେ ଆମେ ସେ ଅନୁସାରେ
1: ଜୀବାଣୁକୁ କୋଉ ଔଷଧ
0: ଦୂର କରିବ, ତାପରେ ଆମେ ସେ ଅନୁସାରେ ଆମେ ଔଷଧ ଖାଉ। କେବେ ବି କଲଚର ସେନ୍ସିଟିଭିଟି ନ କରିକିରି କୌଣସି ଆଣ୍ଟିବାୟୋଟିକ୍ ଖାଇବା ଉଚିତ ନୁହେଁ। ବହୁତ ଜଣ ଦେଖିଛି ଦୋକାନରୁ ଯାଇକି ଔଷଧ କିଣିକି ଖାଇଦେବେ, ଆଉ ତାପରେ କଣ ହୁଏ ନା ସେମିତି ଖାଇଲେ ଆପଣମାନେ ଆଜିକାଲି ଶୁଣୁଥିବେ ଯେ ବହୁତ ଆଣ୍ଟିବାୟୋଟିକ୍ ରେଜିଷ୍ଟାଣ୍ଟ ହେଇଯାଉଛୁ ଆମେ ମାନେ, ଏ ଭାରତ ବର୍ଷରେ ବେଶୀ ହେଉଛି। କାରଣ ଆମର ଆଣ୍ଟିବାୟୋଟିକ୍ର ପୁରା ର୍ୟାମ୍ପେଣ୍ଟ ୟୁଜ୍ ହେଉଛି, ଯିଏ ପାରିଲା ସେ ଆଣ୍ଟିବାୟୋଟିକ୍ ଖାଇଦେଉଛନ୍ତି। ତେଣୁ ଯେପର୍ଯ୍ୟନ୍ତ ସେନ୍ସିଟିଭିଟି ଆସିନାହିଁ ଆଣ୍ଟିବାୟୋଟିକ୍ ଖାଇବା ଉଚିତ ନୁହେଁ। ଆଉ ସେ ଆଣ୍ଟିବାୟୋଟିକ୍କୁ ଯେତିକି କୋର୍ସ, ଆମେ ଯଦି ଡାକ୍ତର ଲେଖିଲେ ସାତ ଦିନ ଖାଇବେ ତାହେଲେ ସାତ ଦିନ ଖାଇବେ, ଯଦି ଡାକ୍ତର ଲେଖିଲେ ଦଶ ଦିନ ଖାଇବେ ତାହେଲେ ଦଶ ଦିନ ଖାଇବେ। ଦୁଇ ତିନି ଦିନ ଖାଇଦେଲା ପରେ ମତେ ଭଲ ଲାଗିବ, କିନ୍ତୁ ତିନି ଦିନ ପରେ ବନ୍ଦ କରିବା ଉଚିତ ନୁହେଁ। କାରଣ ସେଇ ବ୍ୟାକ୍ଟେରିଆ ସେଇ ଆଣ୍ଟିବାୟୋଟିକ୍କୁ ନେକ୍ସଟ ଟାଇମ୍ରେ ରେଜିଷ୍ଟାଣ୍ଟ ହେଇଯିବେ, ଆଉ ଦେଲେ ସେଟା କାମ କରିବନି, ଆପଣଙ୍କୁ ଫେର୍ ଅଲଗା ଆଣ୍ଟିବାୟୋଟିକ୍ କ'ଣ ଖାଇବାକୁ ପଡ଼ିବ। ତେଣୁ ପ୍ରଥମ ହେଲା ଆଣ୍ଟିବାୟୋଟିକ୍, ବାରମ୍ବାର ପାଣି ପିଇବେ, ବାରମ୍ବାର ପାଣି ପିଇକି ବାରମ୍ବାର ପରିସ୍ରା କରିଯିବେ। ଏଇ ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ୍ର ଗୋଟିଏ ବହୁତ ଭଲ ଜିନିଷ ଅଛି ଯେ ପରିସ୍ରା କରିବା ଦ୍ୱାରା ଇନ୍ଫେକ୍ସନ୍ ବା ସଂକ୍ରମଣ ଫ୍ଲସ୍ ଆଉଟ୍ ହେଇଯାଏ, ମାନେ ବାହାରକୁ ବାହାରିଯାଏ, ତେଣୁ ସେଟା ଆପେ ଆପେ ମଧ୍ୟ ଭଲ ହେଇଯାଏ।
1: ଆଜ୍ଞା, ଏଇ ଯୋଉ ଆଣ୍ଟିବାୟୋଟିକ୍ ଖାଇବା କଥା କହିଲେ, ତା ଖାଇବା ପରେ ମଧ୍ୟ ଯଦି ଜଣଙ୍କର ଏଇ ସମସ୍ୟା ଦୂର ନ ହେଲା, ରୋଗ ଭଲ ନ ହେଲା, ତାହେଲେ ତା ପରେ ବି କିଛି ଚିକିତ୍ସା ରହିଛି କି?
0: ଆଣ୍ଟିବାୟୋଟିକ୍ରେ ଭଲ ନ ହେଲେ ଆମେ କେମିତି ଜାଣିବା ଭଲ ହେଲାନି ବୋଲି? ପ୍ରଥମେ ହେଲା ଯେ ଯାହା ସିମ୍ପଟମ୍ସ ହେଉଛି ସେଗୁଡ଼ା କମିଲା କି ନାହିଁ, ଧରନ୍ତୁ କମିଯାଇଛି ତାହେଲେ ଆମେ ଜାଣିବା ସେଟା ଠିକ୍ ହେଇଗଲେ ସେ। ଆଉ ଯଦି ସେ ସିମ୍ପଟମ୍ସରୁ କମୁନାହିଁ ତାହେଲେ ଆମେ ଗୋଟେ ଆଣ୍ଟିବାୟୋଟିକ୍ ଦେଇଛେ, ସେନ୍ସିଟିଭ୍ରେ ଯଦି ତିନି ଚାରିଟା ଆଣ୍ଟିବାୟୋଟିକ୍ ହେଇଥିବ ଆମେ ସେ ଭିତରୁ ଆଉ ଗୋଟେ ଆଣ୍ଟିବାୟୋଟିକ୍ ମଧ୍ୟ ଦେଇପାରିବା। ତାପରେ ଗୋଟେ ବହୁତ ଭଲ ଜିନିଷ ଅଛି, କ୍ରାନବେରୀ ବୋଲି ଗୋଟେ ପ୍ରକାର କୋଳି ଅଛି, ସେ କ୍ରାନବେରୀଟା ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ୍କୁ ବହୁତ ପ୍ରୋଟେକ୍ସନ୍ ଦିଏ। ଆପଣ କ୍ରାନବେରୀ ଜୁସ୍ ଡେଲି ପିଇପାରିବେ, ନହେଲେ ଡ୍ରାଏଡ୍ କ୍ରାନବେରୀ ମିଳୁଛି ସେଟା ଆଣିକି ଖାଇଲେ ମଧ୍ୟ ସେଥିରୁ ବହୁତ ପ୍ରୋଟେକ୍ସନ୍ ହେବ। ଆଉ ଆଜିକାଲି ବହୁତ ଗୁଡ଼େ ଆପଣ ବହୁତ ନାଁ ଶୁଣିଥିବେ ବି, ପ୍ରୋବାୟୋଟିକ୍ ପ୍ରିବାୟୋଟିକ୍, ମାନେ ଆମର ଯୋଉଟା ଭଲ ବ୍ୟାକ୍ଟେରିଆ, ଆମ ଦେହରେ ବି କେତେ ପ୍ରକାର ବ୍ୟାକ୍ଟେରିଆ ଅଛନ୍ତି ଯୋଉମାନେ ଆମକୁ ପ୍ରୋଟେକ୍ସନ୍ ଦିଅନ୍ତି, ସେମାନଙ୍କୁ ପ୍ରୋବାୟୋଟିକ୍ ପ୍ରିବାୟୋଟିକ୍ ବ୍ୟାକ୍ଟେରିଆ ଭାବେ କୁହାଯାଏ। ତ ଆମେ ସେଇଭଳିଆ ପ୍ରୋବାୟୋଟିକ୍ ପ୍ରିବାୟୋଟିକ୍ ଆମେ ଦେଇପାରିବା, ଆଉ ଅଛି ମଧ୍ୟ ୟୁରିନାରୀ ଟ୍ରାକ୍ ପାଇଁ ଆଜିକାଲି ବାହାରିଲାଣି, ତ ସେଇସବୁ ଖାଇକରି ଆମେ ସେଇଥିରୁ ପ୍ରୋଟେକ୍ସନ୍ ପାଇପାରିବା। ଆଉ ମଧ୍ୟ ଏଇଟା ବି ହେଇପାରେ କି ଧରନ୍ତୁ ବଟିକାରେ କାମ ନ କଲା ତାହେଲେ ଆମେ ଇଞ୍ଜେକ୍ସନ୍ ବି ଦେଇପାରିବା, କିନ୍ତୁ ସେଇଟା ଯୋଉଟା ସେନ୍ସିଟିଭ୍ ଥିବ ସେଇଟା ଦେବେ। ବହୁତ ସିଭିୟର ହେଇଛି, ବ୍ଲଡ୍ ପଡୁଛି, ବହୁତ ପେନ୍ ହେଉଛି, ପସେଲ ବହୁତ ବେଶୀ ଅଛି, ଜ୍ୱର ବହୁତ ଜୋରରେ ହେଉଛି, ତାହେଲେ ଆପଣ ଆଇଭି ଟ୍ରିଟମେଣ୍ଟ କରିପାରିବେ। ଆଉ ଜଣଙ୍କର ବହୁତ ବାନ୍ତି ହେଉଛି, ସେ ଓରାଲ ବଟିକା ଖାଇପାରୁନି, ତାହେଲେ ଆପଣ ଆଇଭି ଆଣ୍ଟିବାୟୋଟିକ୍ ଦେଇକରି ମଧ୍ୟ ଟ୍ରିଟମେଣ୍ଟ କରିପାରିବେ।
1: ଆଜ୍ଞା, ତେବେ ଅନେକ କ୍ଷେତ୍ରରେ ଦେଖାଯାଏ ଯେ ମହିଳାମାନଙ୍କଠାରେ ଏଇ ସମସ୍ୟାଟା ବେଶୀ ଦେଖାଯାଏ।
0: ଆଜ୍ଞା,
1: ଏହାର କାରଣ କ'ଣ?
0: ପ୍ରାୟ ଦେଖିବେ 50% ଲେଡିଜ୍ ମାନଙ୍କର କେବେ ନା କେବେ ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ୍ ହେଇଥିବ। କାରଣ ଆମର ବହୁତ ସର୍ଟ ୟୁରେଥ୍ରା, ମାନେ ମୁଁ ଯୋଉ କହିଲି ମୂତ୍ରାଶୟ ବା ବ୍ଲାଡର୍ରୁ ଯୋଉ ବାହାରକୁ ଆସିବା ରାସ୍ତାଟା ଅଛି ସେ ବହୁତ ଛୋଟ ରାସ୍ତା ଆମର, ତେଣୁ ସେଇଥିରେ କ'ଣ ହୁଏ ଭେଜାଇନା ଆଉ ମଳଦ୍ୱାରରୁ ଇନ୍ଫେକ୍ସନ୍ ବହୁତ ସହଜରେ ସେଟା ଚାଲିଆସେ, ତେଣୁ ସ୍ତ୍ରୀ ଲୋକମାନଙ୍କର ବହୁତ ଶୀଘ୍ର ଇନ୍ଫେକ୍ସନ୍ ହୋଇଥାଏ।
1: ଅନେକ ସମୟରେ ଦେଖାଯାଇଛି ଯେ ଜଣଙ୍କର ବାରମ୍ବାର ମଧ୍ୟ ସଂକ୍ରମଣ ହୋଇଥାଏ, କାହିଁକି ହୋଇଥାଏ?
0: ଥରେ ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ୍ ହେଲେ ଆପଣଙ୍କର ବାରମ୍ବାର ହେବାର ସମ୍ଭାବନା ଅଛି। ସବୁବେଳେ ହାଇଜିନ୍ ମେଣ୍ଟେନ୍ କରିକି ରଖିବେ, ନିଜର ପ୍ରାଇଭେଟ୍ ପାର୍ଟକୁ ସବୁବେଳେ ସଫା କରିକି ରଖିବେ, ଆଉ ଯେତେବେଳେ ସଫା କରୁଛନ୍ତି କେତେବେଳେ ମଳଦ୍ୱାର ଆଡୁ ତାକୁ ଉପରକୁ ନେଇ ଆସିବେ ନାହିଁ, ସବୁବେଳେ ପରିସ୍ରା ଦ୍ୱାରରୁ ମଳଦ୍ୱାର ଆଡକୁ ଯିବେ। ଆଉ ଯେତେବେଳେ ବି ଶୌଚ ହେଉଛନ୍ତି ସବୁବେଳେ ପରିଷ୍କାର କରିବେ ଜାଗାକୁ, ସବୁବେଳେ ପାଣି ବହୁତ ପିଇବେ, ପାଣି ପିଇବାରେ ଆପଣ କୌଣସି ପ୍ରକାର କାର୍ପଣ୍ୟତା ଅବଲମ୍ବନ କରିବେ ନାହିଁ, ବାରମ୍ବାର ପାଣି ପିଇବେ ଆଉ ପରିସ୍ରା କରିବାକୁ, ଯେତେବେଳେ ପରିସ୍ରା ମାଡ଼ିଲା ଯାଇକିରି ପରିସ୍ରା କରିଦେବେ। ପରିସ୍ରା କରିସାରିଲା ପରେ ଧୁଆଧୋଇ ହେଇକିରି ସେ ଡ୍ରାଏ ହେଇଯିବେ ଆପଣ, ଏହାଦ୍ୱାରା ଆମେ ବାରମ୍ବାର ସଂକ୍ରମଣକୁ ରୋକିପାରିବା।
1: ଆଜ୍ଞା, ଆଜିକାଲି ତ ଅନେକ ମହିଳା ବାହାରକୁ ଯାଉଛନ୍ତି କୌଣସି ନା କୌଣସି କାମରେ, ସବୁବେଳେ ପାଣିର ତ ସବୁଠି ସୁବିଧା ନଥାଏ, ତେଣୁ ସେ କ୍ଷେତ୍ରରେ ସେମାନେ ନିଜକୁ ପରିଷ୍କାର ରଖିବେ କେମିତି?
0: ଗୋଟେ ବହୁତ ଭଲ ପ୍ରଶ୍ନ ଆପଣ ପଚାରିଲେ ଯେ ଆମେ ସବୁବେଳେ ପାଣିର ସୁବିଧା ନାହିଁ, କୋଉଠି କେମିତି ପରିସ୍ରା କରିବାକୁ ପଡୁଛି, ତାହେଲେ ନିଜ ବେଗ୍ରେ ବା ନିଜ ପାଖରେ ସବୁବେଳେ କିଛି ଟିସୁ ପେପର ପକେଇଥିବେ। ଯେତେବେଳେ ପରିସ୍ରା କରିବାକୁ ଯାଉଛନ୍ତି ଟିସୁ ପେପରରେ ସେ ଜାଗାକୁ ପୁରା ଶୁଖିଲା କରିଦେବେ। ଆଉ କେମିତି ପୋଛିବେ, ମୁଁ ଯେମିତି ଆପଣଙ୍କୁ କହିଲି, ସବୁବେଳେ ପରିସ୍ରା ଦ୍ୱାରରୁ ତଳକୁ ନେବେ, କେତେବେଳେ ସେଟା ତଳୁ ଉପରକୁ ଆଣିବେନି, ବା ଟୁ ଆଣ୍ଡ ଫ୍ରୋ ମୁଭମେଣ୍ଟ, ମାନେ ଉପର ତଳ କରି ପୋଛିବେନି, ଥରେ ଉପରୁ ତଳକୁ, ପୁଣି ଉପରୁ ତଳକୁ, ପୁଣି ଉପରୁ ତଳକୁ କରି ପୋଛିଦେବେ। ଏହାଦ୍ୱାରା ଆମେ କିଛି ମାତ୍ରାରେ ଉପକାର ପାଇପାରିବା।
1: ଆଜ୍ଞା, ବେଳେବେଳେ କୌଣସି କାରଣରୁ ଯୋଉ ସ୍ତ୍ରୀ ଲୋକମାନଙ୍କୁ ସର୍ବସାଧାରଣ ବାଥରୁମ୍ ଅଛି ତାକୁ ସେମାନେ ବ୍ୟବହାର

0: କରିଥାନ୍ତି, ସେଠି ସବୁବେଳେ ପରିଷ୍କାର ପରିଚ୍ଛନ୍ନତାର ସୁବିଧା ନଥାଏ, ସେଠି କ'ଣ କରିବେ ଯେଉଁଥିରେ କି ତାଙ୍କର ଏହି ସଂକ୍ରମଣ ହେବନି?
1: ଯଦି ପାଣିର ସୁବିଧା ଅଛି, ନିଜେ ଯିବା ଆଗରୁ କିଛି ନହେଲେ ସେଥିରେ ପାଣି ଟିକେ ଆପଣ ପକେଇଦେବେ ସେ ଜାଗାରେ, ତାପରେ ପରିସ୍ରା କରିପାରିବେ। କି ନହେଲେ ଯଦି କମର ସିଷ୍ଟମ ଅଛି ତାହେଲେ ଟିସୁ ପେପର ଧରିକି ଏଟଲିଷ୍ଟ ପୁଛେଇ ଦେଇକି ତାପରେ ଆପଣ ବସିପାରିବେ। ଆଉ ଇଣ୍ଡିଆନ ଲାଟ୍ରିନ୍ ତ ସବୁବେଳେ ବହୁତ ସେଫ୍, ସେଥିରେ ସଂକ୍ରମଣର ସମ୍ଭାବନା କମ୍ ଥାଏ।
0: ଆଜିକାଲି ବଜାରରେ ମିଳୁଛି ବିଭିନ୍ନ ପ୍ରକାର ସାମଗ୍ରୀ ଯୋଉଦ୍ୱାରା କି

0: ବହୁତ ସେଫ୍, ସେଥିରେ ସଂକ୍ରମଣର ସମ୍ଭାବନା କମ୍ ଥାଏ।
1: ଆଜିକାଲି ବଜାରରେ ମିଳୁଛି ବିଭିନ୍ନ ପ୍ରକାର ସାମଗ୍ରୀ ଯୋଉଦ୍ୱାରା କି ଆମର ଆମେ ଆମର ସେଇ ପ୍ରାଇଭେଟ ପାର୍ଟକୁ ସଫା ରଖିବା ପାଇଁ,
0: ଏମିତି ସେଟା ବହୁତ ଆଡଭର୍ଟାଇଜମେଣ୍ଟ ଦଉଛି କରିବା ପାଇଁ, କିନ୍ତୁ ସେଟା ବ୍ୟବହାର କରିବା ଉଚିତ ନୁହେଁ। ବେଶୀ ଆମର ପ୍ରାଇଭେଟ ପାର୍ଟରେ କୌଣସି ସ୍ପ୍ରେ ମାରିବାର ନାହିଁ, ସ୍ପ୍ରେ ମାରିଲେ ଆହୁରି ଇନଫେକ୍ସନ ହେବାର ସମ୍ଭାବନା, କେମିକାଲ ଯୋଗୁଁ ସେ ଆହୁରି ଖରାପ କରିବ, ତେଣୁ ସେଗୁଡ଼ାକରେ ବ୍ୟବହାର କରିବେ ନାହିଁ। କେବଳ ଆପଣ ନିଜେ ଯିବେ, ଯେମିତି ପାଣି ଟିକେ ପକେଇଲେ, ତାପରେ ବସିଲେ ଏବଂ ତାପରେ ପାଣିରେ ପୋଛିଲେ କିମ୍ବା ଟିସୁ ପେପରରେ ପୋଛିଲେ
1: ମୂତ୍ରନଳୀ ସଂକ୍ରମଣ ନ ହେବ, ସେଥିପାଇଁ କି କ'ଣ ସାବଧାନତା ଅବଲମ୍ବନ କରିବା ଦରକାର?
0: ପ୍ରଥମ ହେଲା ହାଇଜିନ ମେଣ୍ଟେନ, ତାପରେ ଅଧିକ ପାଣି ପିଇବା, ପରିସ୍ରା କରିବା, ଆଉ ନିଜର ଯୋଉ ଅଣ୍ଡର ଗାର୍ମେଣ୍ଟ ପିନ୍ଧୁଛନ୍ତି ସେଟା କଟନ ପିନ୍ଧିବା କଥା, ଟିକେ ଢିଲା ପିନ୍ଧିବା କଥା, ଆଉ ସବୁବେଳେ ସେଟା ସଫା ରହିବା କଥା। ଆଉ ମୁଁ ଦେଖିଛି ବହୁତ ଜଣଙ୍କର ନିଜର ଅଣ୍ଡର ଗାର୍ମେଣ୍ଟ ଅଣ୍ଡରୱେୟାରକୁ ବି ୱାସିଂ ମେସିନ୍ରେ ପକେଇ ଦିଅନ୍ତି, କିନ୍ତୁ ସେଟା ପକେଇବା କଥା ନୁହେଁ। ନିଜେ ତାକୁ ସଫା କରି ନିଜେ ତାକୁ ଗୋଟେ ସବୁବେଳେ ଗୋଟେ ଭଲ ଜାଗାରେ ଶୁଖେଇବେ, ଟିକେ ପବନ ପାଇବା ଜାଗାରେ ବା ଖରା ପାଇବା ଜାଗାରେ ଶୁଖେଇବେ। ଆଉ ଯୋଉମାନେ ସେକ୍ସୁଆଲି ଆକ୍ଟିଭ, ସହବାସ ଆଗରୁ ପରିସ୍ରା କରିଦେବା କଥା ଏବଂ ପରେ ମଧ୍ୟ ପରିସ୍ରା କରିଦେବା କଥା, ଆଉ ପ୍ରାଇଭେଟ ପାର୍ଟକୁ ଭଲ ଭାବରେ ଧୋଇକିରି ସଫା କରିଦେବେ। ଆଉ ଯେତେ ଏଲ୍ଡରଲି ହେଲେ, ଯେମିତି ପେରିମେନୋପଜ୍ ମେନୋପଜ୍ ହେଲେ, ସେମାନେ ମଧ୍ୟ ସବୁବେଳେ ବହୁତ ଦେଖିବା କଥା କି ନିଜେ କେମିତି ପରିଷ୍କାର ରହିବେ। ଆଉ ଯୋଉମାନଙ୍କର ଡାଇବେଟିସ୍ ଅଛି ସେମାନେ ତାଙ୍କର ଡାଇବେଟିସ୍କୁ କଣ୍ଟ୍ରୋଲ କରିବେ। ଡାଇବେଟିସ୍ ଗୋଟେ ଯେତେବେଳେ ବଢ଼ିବ ସେତେବେଳେ ସଂକ୍ରମଣ ହେବାର ସମ୍ଭାବନା ବହୁତ।
1: ମାସିକ ଋତୁସ୍ରାବ ସମୟରେ ମଧ୍ୟ ଏଇ ସଂକ୍ରମଣ ହେବାର ସମ୍ଭାବନା ରହିଛି କି? ଆଉ ସେ ସମୟରେ ଜଣେ କେମିତି ନିଜର ଧ୍ୟାନ ରଖିବ?
0: ମାସିକ ଋତୁସ୍ରାବ ସମୟରେ ସଂକ୍ରମଣର ଆଶଙ୍କା ବହୁତ ବେଶୀ। ଏହାର କାରଣ ହେଲା ଯେ ଯେହେତୁ ସେଠାରେ ସେଇ ଟାଇମ୍ରେ ଆମର ରକ୍ତକ୍ଷରଣ ହେଉଛି, ରକ୍ତଟା ଗୋଟେ ବହୁତ ଭଲ ମିଡିୟମ୍ ଜୀବାଣୁ ଗ୍ରୋ କରିବାର, ତେଣୁ ଏଇ ଟାଇମ୍ରେ ଯଦି ଆମେ ପରିଚ୍ଛନ୍ନତା ଆମେ ମେଣ୍ଟେନ୍ ନ କରିବା ତାହେଲେ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ୍ ହେବାର ବହୁତ ସମ୍ଭାବନା ଥାଏ। ତ ଏଥିରେ ଆମେ କ'ଣ କରିବା ସେମାନଙ୍କ ପାଇଁ ହେଲା ଯେ ପେଡ୍ଟାକୁ ଜଲ୍ଦି ଜଲ୍ଦି ଚେଞ୍ଜ କରିବେ, ଏଟଲିଷ୍ଟ 6-8 ଘଣ୍ଟା ଭିତରେ ଥରେ ଥରେ ଚେଞ୍ଜ କରିବେ। ଚେଞ୍ଜ କରିବା ଆଗରୁ ହାତ ଧୋଇକିରି ଚେଞ୍ଜ କରିବେ, ଚେଞ୍ଜ କରିବା ପରେ ସେ ଜାଗାକୁ ଭଲ ଭାବରେ ଧୋଇକିରି ଭଲ ପେଡ୍ ପିନ୍ଧିବେ ଆଉ ହାତ ଧୋଇବେ। ପିରିୟଡ୍ ଟାଇମ୍ରେ ମାନେ ଝିଅ ପିଲାମାନେ ବା ସ୍ତ୍ରୀ ଲୋକମାନେ ଆମେ ସମସ୍ତେ ବାରମ୍ବାର ବାଥରୁମ୍ ଯିବାକୁ ଭଲ ଲାଗେନି, ତେଣୁ ସେମାନେ କ'ଣ କରିବେ ସେଇଟା ନ କରିକି ପରିସ୍ରା ଚାପିକି ରଖିବେନି, ବାରମ୍ବାର ପରିସ୍ରା କରିବାକୁ ଯିବେ, କାରଣ ଏଇ ମାସିକ ଋତୁସ୍ରାବ ସମୟରେ ଇନଫେକ୍ସନ୍ ହେବାର ସମ୍ଭାବନା ବହୁତ ଅଧିକ।
1: ଯଦି କୌଣସି କ୍ଷେତ୍ରରେ ଏଇ ସମସ୍ୟାଟି ଦୀର୍ଘ ଦିନ ଧରିକି ଲାଗି ରହେ, ତେବେ ଏଥିପାଇଁ କି ଆଉ କିଛି ସ୍ୱାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନା ରହିଛି କି?
0: ହଁ, ଯେମିତି ଧରନ୍ତୁ ଆପଣଙ୍କର ଗର୍ଭାବସ୍ଥାରେ ଯଦି ୟୁଟିଆଇ ବା ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ୍ ହେଲା, ତାହେଲେ କ'ଣ ହେବ ନା ପ୍ରିମେଚ୍ୟୁର୍ ଡେଲିଭରି ବା ଯାହାକୁ କହନ୍ତି ସମୟରୁ ଆଗରୁ ପ୍ରସବ ହୋଇଯିବ, ଆଉ ଛୋଟ ପିଲା ହେବ, ପିଲାର ଓଜନ ବଢ଼ିବନି, ସ୍ମଲ୍ ଫର୍ ଡେଟ୍ ଯୋଉ କହନ୍ତି ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ୍କୁ, ସେଥିପାଇଁ ଗର୍ଭ ଅବସ୍ଥା ଆଗରୁ ଟ୍ରିଟମେଣ୍ଟ କରିବା ଉଚିତ। ଆଉ ଦ୍ୱିତୀୟରେ ହେଲା ଯଦି ବହୁତ ଦିନ ଆପଣ ନେଗ୍ଲେକ୍ଟ କରିଦେଲେ ତାକୁ ବାରମ୍ବାର ହେଉଛି, ତାହେଲେ କିଡ଼ନୀ ଇନଫେକ୍ସନ୍ ହେବାର ସମ୍ଭାବନା ରହିଛି। ଆଉ କିଡ଼ନୀ ଇନଫେକ୍ସନ୍ ହେଲେ ସେ ବହୁତ ସାଙ୍ଘାତିକ, ସେଟା ବେଳେବେଳେ ସେପ୍ଟିସିମିଆ ଆଡ଼କୁ ଗତି କରେ, ତେଣୁ ଏଇଟାକୁ ଯେତେ ସମ୍ଭବ ଜଲ୍ଦି ଟ୍ରିଟମେଣ୍ଟ କରିବେ ଆଉ ନିଜକୁ କେମିତି ଭାବରେ ରଖିବେ ଯେମିତି ବାରମ୍ବାର ଏଇଟା ନ ହୁଏ।
1: ପାଣି ଉପରେ ଆପଣ ଗୁରୁତ୍ୱ ଦେଉଛନ୍ତି, ଯେମିତି ପରିଷ୍କାର ପରିଚ୍ଛନ୍ନତା ପାଇଁ ପାଣି ବ୍ୟବହାର କରନ୍ତୁ ଏବଂ ପିଅନ୍ତୁ ପାଣି। ଜଣେ ଦିନକୁ କେତେ ମାତ୍ରାରେ ପାଣି ପିଇବା ଦରକାର?
0: ଆମେ 2.5-3 ଲିଟର ପାଣି ପିଇଲେ ଠିକ ଅଛି, ଆଉ ଜଣେ ବେଶୀ ପିଇପାରିଲେ ତ ବହୁତ ଆଉ ଟିକେ ପିଇପାରିଲେ ଭଲ, କିନ୍ତୁ ମିନିମମ୍ ଆମେ 2.5-3 ଲିଟର ପାଣି ଆମେ ପିଇବା ଦିନ ଭିତରେ। ମୁଁ ଯେମିତି ଆପଣଙ୍କୁ କହିଲି ସେ ଇନଫେକ୍ସନଟା କେମିତି କମିଯିବ ନା, ବାରମ୍ବାର ପରିସ୍ରା ହେଇ ହିଁ ଇନଫେକ୍ସନ ଧୋଇ ହେଇଯିବ ବା ପଳେଇ ଆସିବ, ତେଣୁ ଯେତେ ପାଣି ପିଉଥିବେ ଆପଣଙ୍କର ଇନଫେକ୍ସନ ଆଉ ରହିବାକୁ ହବନି, ଆଉ ଯେତେ ପରିସ୍ରା ନ କରିବେ ମୂତ୍ରାଶୟରେ ପରିସ୍ରା ଜମା ହେଇକି ଇନଫେକ୍ସନ ହେବାର ସମ୍ଭାବନା ଥାଏ।
1: ଯୋଉ ମଧୁମେହ ରୋଗୀ ଅଛନ୍ତି ବା ରଜନିବୃତ୍ତି ଯୋଉମାନଙ୍କର ହେଇଗଲାଣି, ସେମାନେ କେମିତି ନିଜର ଧ୍ୟାନ ରଖିବେ ଏଇ ସମସ୍ୟାରୁ ନିଜକୁ ଦୂରରେ ରଖିବା ପାଇଁ?
0: ଡାଇବେଟିସ୍ ରୋଗୀଙ୍କ ପାଇଁ ହେଲା ସେମାନେ ତାଙ୍କର ବ୍ଲଡ୍ ସୁଗର ଲେବୁଲକୁ ସବୁବେଳେ ନର୍ମାଲ ରେଞ୍ଜରେ ରଖିଥିବେ। ଯେଉଁ ମୁହୂର୍ତ୍ତରେ ତାଙ୍କର ସୁଗର ବଢ଼ିବ ସେ ମୁହୂର୍ତ୍ତରେ ତାଙ୍କର ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ୍ ବି ହେଇପାରେ, ଆଉ ମୁଁ ଯେମିତି କହିଲି ଯୋନି ଦ୍ୱାରା ସଂକ୍ରମଣ ମଧ୍ୟ ହେଇପାରେ, ସେଥିପାଇଁ ସେମାନେ ନିଜର ବ୍ଲଡ୍ ସୁଗର ଲେବୁଲକୁ ସବୁବେଳେ ନର୍ମାଲ କରି ରଖିବେ, ଆଉ ନିଜର ହାଇଜିନ୍ ବହୁତ ମେଣ୍ଟେନ୍ କରିବେ। ଯେଉଁ ରଜନିବୃତ୍ତି ବା ପେରିମେନୋପଜ୍ ବା ପୋଷ୍ଟ ମେନୋପଜାଲ ଓମେନଙ୍କର ମଧ୍ୟ ଇନଫେକ୍ସନ୍ଟା ଅଧିକ ହୋଇଥାଏ, କାରଣ ଇଷ୍ଟ୍ରୋଜେନ୍ ଯୋଉ ଅଭାବ ଯୋଗୁଁ। ତ ବେଳେବେଳେ କ'ଣ ହୁଏ ଏମିତି ପରିସ୍ରା କଲାବେଳେ ପୋଡ଼ିବ ବହୁତ ଜୋରେ, କିନ୍ତୁ ପ୍ରକୃତରେ ତାଙ୍କର ଇନଫେକ୍ସନ୍ ନଥାଏ, ସେଇଟା କ'ଣ ହୁଏ ଏଇ ଯୋଉ ହରମୋନ୍ ଅଭାବରୁ ତାଙ୍କର ୟୁରେଥ୍ରା ବା ଯୋଉଟା ମୁଁ କହି ମୂତ୍ରବାହୀ ନଳୀ ସେଇଟାକୁ କହନ୍ତି ପୋଷ୍ଟ ମେନୋପଜାଲ ୟୁରେଥ୍ରାଇଟିସ୍, ତ ସେଥିରେ ବେଳେବେଳେ ଖାଲି ପୋଡ଼ିବ କିନ୍ତୁ ଇନଫେକ୍ସନ୍ ନଥିବ, ସେଇ ଜାଗାରେ ଇଷ୍ଟ୍ରୋଜେନ୍ କ୍ରିମ୍ ଲୋକ

0: ଲୋକାଲ ଆପ୍ଲିକେସନ କଲେ ଭଲ ହୁଏ। ଆଉ ଯାହାର ବି ପରିସ୍ରା ଇନଫେକ୍ସନ ହେଇଛି ସମସ୍ତେ ନିଜର ହାଇଜିନ ମେଣ୍ଟେନ କରିବେ, ଅଧିକ ପାଣି ପିଇବେ ଏବଂ ବାରମ୍ବାର ପରିସ୍ରା କରିବେ। ଆଉ ଯୋଉ ଜାଗାରେ ପରିସ୍ରା କରିବେ ସେଟା ବି ବହୁତ ଦେଖିବା କଥା, ସେ
1: ଜାଗାଟା ପରିସ୍କାର
0: ଅଛି କି ନ ଅଛି ସେଟା ଦେଖିବା।
1: ଯଦି ଜଣକୁ ଏଇ ମୂତ୍ରନଳୀ ସଂକ୍ରମଣ ହେଲା ତାହେଲେ ତାକୁ ସୁସ୍ଥ ହେବାକୁ ପାଖାପାଖି କେତେ ଦିନ ଲାଗିଥାଏ?
0: ଆପଣ ଯଦି ଖାଲି ଆଣ୍ଟିବାୟୋଟିକ୍ ନ ଖାଇଲେ ବି ଆଉ ଯଦି ଅଳ୍ପ ଇନଫେକ୍ସନ ଅଛି ତାହେଲେ ହୁଏତ 6-7 ଦିନରେ ସେଟା ଠିକ ହେଇଯିବ, ପାଣି ପିଇବେ। କିନ୍ତୁ ଯଦି ବହୁତ ଇନଫେକ୍ସନ ଅଛି ତାପରେ ଆପଣଙ୍କ ଜ୍ୱର ହଉଛି ଆଣ୍ଟିବାୟୋଟିକ୍ ଖାଇଲେ ମଧ୍ୟ ଏଟା 7-10 ଦିନ ଭିତରେ ଠିକ ହେଇଯାଏ। ଆଉ ବେଳେବେଳେ ଏଟା ବହୁତ ଦିନ ରହେ, ଆଣ୍ଟିବାୟୋଟିକ୍ ଦେଇଦେଇଛୁ ପୁଣି ଯିବ କି ନାହିଁ ସେ ଆଉ 3-4 ଦିନ ପରେ ଆସିବେ, ଫେର ମ୍ୟାଡାମ ଫେର ପରିସ୍ରା ଫେର ପୋଡ଼ିଲାଣି ଫେର ଇନଫେକ୍ସନ ହେଲାଣି ଏମିତି ଲାଗୁଛି ବୋଲି, ସେ କ୍ଷେତ୍ରରେ ଆମକୁ 2-3 ଆଣ୍ଟିବାୟୋଟିକ୍ ମିଶେଇକି ଦେବାକୁ ପଡେ ବା ଇଞ୍ଜେକ୍ସନ ମଧ୍ୟ ଦେବାକୁ ପଡେ।
1: ତେବେ ଶେଷରେ ଯୋଉ ଶ୍ରୋତାମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଆପଣ କ'ଣ ପରାମର୍ଶ ଦେବାକୁ ଚାହିଁବେ?
0: ସମସ୍ତଙ୍କୁ କହିବି ଆପଣ ନିଜର ହାଇଜିନ ମେଣ୍ଟେନ କରିବେ, ଭଲ ଭାବରେ ପାଣି ପିଇବେ, ପରିସ୍ରା ଲାଗିଲେ ପରିସ୍ରା ରୋକିକି ରଖିବେ ନାହିଁ, ଚାପି ଦେବେ ନାହିଁ। ଏବଂ ଯେଉଁମାନେ ଡାଇବେଟିସ୍ ରୋଗୀ ସେମାନେ ତାଙ୍କର ବ୍ଲଡ୍ ସୁଗର ଲେଭେଲକୁ ମେଣ୍ଟେନ୍ କରିକି ରଖିବେ। ଯେଉଁମାନେ ସେକ୍ସୁଆଲି ଆକ୍ଟିଭ୍ ବା ରିପ୍ରଡକ୍ଟିଭ୍ ଏଜ୍ ଗ୍ରୁପ୍ରେ ଅଛନ୍ତି ସେମାନେ ତାଙ୍କର ସେକ୍ସୁଆଲ ହାଇଜିନ୍ ମେଣ୍ଟେନ୍ କରିବେ, ସହବାସ ଆଗରୁ ପରିସ୍ରା କରିବେ ଏବଂ ସହବାସ ପରେ ମଧ୍ୟ ଯାଇକି ପରିସ୍ରା କରି ଆସିବେ ଏବଂ ନିଜର ଯୋନି ଦ୍ୱାର ପରିଷ୍କାର ରଖିବେ। ଏହିସବୁ ଉପାୟ କଲେ ଆମେ ଏ ଯୋଉ ବାରମ୍ବାର ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନରୁ ରକ୍ଷା ପାଇପାରିବା।
1: ମୂତ୍ରନଳୀ ସଂକ୍ରମଣ ଅନେକ ସମୟରେ ସାଧାରଣ ଲାଗୁଥିଲେ ବି ମନରେ ଭୟ ସୃଷ୍ଟି କରେ, ତେବେ ଏଥିପାଇଁ କି ଆମକୁ ସତର୍କ ରହିବାକୁ ପଡ଼ିବ, ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଆପଣ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ମୂତ୍ରନଳୀ ସଂକ୍ରମଣ କ'ଣ ଏବଂ ଏହାକୁ ଆମେ କେମିତି ରୋକିପାରିବା ଏବଂ ଏହାର କ'ଣ ଚିକିତ୍ସା ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ତ ଅନେକ ଉପାଦେୟ କଥା କହିଲେ। ଏ ସୁନ୍ଦର ଆଲୋଚନା ପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଆଜି ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ ଶୁଣିଲେ ମୂତ୍ରନଳୀ ସଂକ୍ରମଣ ଏ ସମ୍ପର୍କରେ ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲୀଳାବତୀ ଗୁରୁଙ୍କ ସହ ଆଲୋଚନା। ହଁ, ସତର୍କତା ଆଉ ପରିଷ୍କାର ପରିଚ୍ଛନ୍ନତା ଏ ଦୁଇଟି ଆମକୁ ବହୁ ସମୟରେ ବିଭିନ୍ନ ସମସ୍ୟାରୁ ରକ୍ଷା କରିଥାଏ। ଯଦି ଆମେ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ଆମର ଖାଦ୍ୟ ପେୟ ଜୀବନଶୈଳୀ ଉପରେ ସାମାନ୍ୟ ଧ୍ୟାନ ଦେବା ତେବେ ଆମେ ଅନେକ ଗୁରୁତର ସମସ୍ୟାକୁ ମଧ୍ୟ ଏଡ଼େଇ ଯାଇପାରିବା। ଆଉ ଗୋଟିଏ କଥା, ଯେକୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ପ୍ରଥମେ ଡାକ୍ତରଙ୍କର ପରାମର୍ଶ ନେବା ଜରୁରୀ, ତାଙ୍କ ବିନା ପରାମର୍ଶରେ ଔଷଧ ଖାଇବା ଉଚିତ ନୁହେଁ। ଶ୍ରୋତବନ୍ଧୁ, ଆସନ୍ତା ସପ୍ତାହରେ ଭିନ୍ନ ଏକ ପ୍ରସଙ୍ଗକୁ ନେଇ କାର୍ଯ୍ୟକ୍ରମ ଭେଟିଦେବୁ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛୁ। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା। ଉପସ୍ଥାପନରେ ଥିଲେ ନିର୍ମାଲ୍ୟ ଓଝା, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ।

ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣୁଥିଲେ ଖଞ୍ଜାଡ଼ି ଭଜନ, ପରିବେଷଣ କଲେ ରାଜେନ୍ଦ୍ର କର। ଆକାଶବାଣୀ କଟକ।
1: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ପ୍ରଚାର କରୁଛୁ ନାରୀ ମହଲ।

0: ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, ଆପଣ ଜାଣନ୍ତି ଆଜି ଆମେ ପାଳନ କରୁଛୁ ବିଶ୍ୱ ପରିବେଶ ଦିବସ। ସାମ୍ପ୍ରତିକ ସମୟରେ ପରିବେଶ ସୁରକ୍ଷା ଯେ ଆମ ସମ୍ମୁଖରେ ସବୁଠୁ ବଡ଼ ଆହ୍ୱାନ, ଏଥିରେ ସନ୍ଦେହ ନାହିଁ। ଆଉ ଯାହାକୁ ପ୍ରତିହତ କରିବା ଦିଗରେ ଆଜି ସାରା ବିଶ୍ୱ ସତତ ଚେଷ୍ଟିତ। ଆଜି ଏହି ଅବସରରେ ଆମ କାର୍ଯ୍ୟକ୍ରମରେ ରଖିଛି ଗୋଟିଏ ଆଲୋଚନା। ଆଲୋଚନା କରିଛନ୍ତି ବିଶିଷ୍ଟ ପରିବେଶବିତ୍ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ। ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଆମେ ଆଜି ପାଳନ କରୁଛୁ ବିଶ୍ୱ ପରିବେଶ ଦିବସ। ତେବେ ସବୁ ବର୍ଷ ପରି ଏ ବର୍ଷର ଯୋଉ ଆମର ସ୍ଲୋଗାନ ବା ପ୍ରସଙ୍ଗ ରହିଛି, ସେ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ ଟିକେ ଧାରଣା ଦିଅନ୍ତୁ।
1: ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ପ୍ରସଙ୍ଗ ବା ବିଷୟବସ୍ତୁ

0: ରହିଛି କ୍ଲାଇମେଟ୍ ଆକ୍ସନ୍ ବା ଜଳବାୟୁ କାର୍ଯ୍ୟକ୍ରମ ଏବଂ ସ୍ଲୋଗାନ୍ ରହିଛି ନାଓ ଫର୍ କ୍ଲାଇମେଟ୍, ବର୍ତ୍ତମାନ ହିଁ ଜଳବାୟୁ ନିମନ୍ତେ। ଏ ପ୍ରସଙ୍ଗର ତାତ୍ପର୍ଯ୍ୟ ହେଉଛି ଯେ ସମୟକ୍ରମେ ଯେଉଁଭଳି ଭାବରେ ମାନବୀୟ ବିକାଶ ପ୍ରକ୍ରିୟା ଅନିୟନ୍ତ୍ରିତ ପ୍ରକ୍ରିୟାରେ ବା ପଥରେ ବା ଅସହନୀୟ ମାର୍ଗରେ ପରିଚାଳିତ ହୋଇ ଚାଲିଛି, ସେଥିରେ ଆମ ପ୍ରକୃତି ପରିବେଶ ବିଶେଷ ଭାବରେ ନଷ୍ଟଭ୍ରଷ୍ଟ ହୋଇ ଚାଲିଛି। ତାର ଗୁଣାତ୍ମକ ମାନରେ ଅବକ୍ଷୟ ଘଟୁଛି, ଅନେକ ସମସ୍ୟା ଦେଖାଯାଉଛି। ନିର୍ଦ୍ଦିଷ୍ଟ ଭାବରେ ଶିଳ୍ପ ବିପ୍ଳବ ପରବର୍ତ୍ତୀ ସମୟରୁ ଆମେ ଏତେ ଅଧିକ ପରିମାଣର ଶକ୍ତିର ବିନିଯୋଗ କରୁଛେ, ଏନର୍ଜି, ଯାହାର ମୂଳ ଉତ୍ସ ହେଉଛି ଜୀବାଶ୍ମ ଇନ୍ଧନ ବା ଫସିଲ୍ ଫ୍ୟୁଲ୍ସ, କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ବାଷ୍ପ ଏତେ ଅଧିକ ପରିମାଣରେ ଆମେ ବ୍ୟବହାର କରୁଛେ ଇଲେକ୍ଟ୍ରିସିଟି ଉତ୍ପାଦନ ପାଇଁ। ସେହି ପ୍ରକ୍ରିୟାରେ ବହୁତ ପରିମାଣର ପ୍ରଦୂଷଣକାରୀ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହେଉଛି। ସେଥିରେ ଗୋଟିଏ ପ୍ରମୁଖ ପଦାର୍ଥ ରୂପେ ରହିଛି ଯାହାକୁ ଆମେ ଗ୍ରୀନ୍ ହାଉସ୍ ଗ୍ୟାସ୍ ବା ସବୁଜ ଗୃହ ବାଷ୍ପ ବୋଲିକରି କହୁଛେ, ଅଙ୍ଗାରକାମ୍ଳ, ମିଥେନ, ନାଇଟ୍ରସ୍ ଅକ୍ସାଇଡ୍, ଓଜନ ଇତ୍ୟାଦି। ଏ ସବୁ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହେଉଛି ଏବଂ ବାୟୁମଣ୍ଡଳରେ ଏମାନଙ୍କର ମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ଏମାନଙ୍କର ଗୋଟିଏ ଗୁଣ ହେଉଛି ଏମାନେ ଉତ୍ତାପକୁ ଟାଣିକି ରଖିବେ। ଯେଉଁ ପୃଥିବୀ ପୃଷ୍ଠରୁ ଅଧିକ ଉତ୍ତାପ, ଅତିରିକ୍ତ ଉତ୍ତାପ ପୁଣି ଥରେ ଆକାଶ ଉପରକୁ ଫେରିବା କଥା, ଏମାନେ ବାୟୁମଣ୍ଡଳରେ ତାକୁ ଟାଣିକି ରଖୁଛନ୍ତି, ଯେଉଁଥିପାଇଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଇପାଇ ଚାଲିଛି ଏବଂ ତାପମାତ୍ରା ବୃଦ୍ଧିର ପରିଣାମରେ ଆମର ଜଳବାୟୁରେ ପ୍ରଭୂତ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ଏହି ଜଳବାୟୁ ଯେଉଁ ପରିବର୍ତ୍ତନ ହେଉଛି ତାର ପ୍ରକାର ଆମେ ଦେଖୁଛେ, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଦିନକୁ ଦିନ ବୃଦ୍ଧି ପାଉଛି। ଏବେ ଗ୍ରୀଷ୍ମ ପ୍ରବାହ ଚାରିଆଡ଼େ ଅନୁଭୂତ ହେଉଛି, ବିଶ୍ୱସ୍ତରରେ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ତା ପରବର୍ତ୍ତୀ ସମୟରେ ପ୍ରବଳ ମାତ୍ରାର ବାଦଲ ଫଟା ବର୍ଷା ହେବ, ବନ୍ୟାର ପ୍ଲାବନ ଆସିବ, ପୁଣି ପରବର୍ତ୍ତୀ ସମୟରେ କୋଉଠି ଭୂସ୍ଖଳନ ଘଟିବ, ଯେମିତିକି ହିମାଳୟ ପାଦଦେଶରେ ଯେଉଁ ରାଜ୍ୟ ସବୁ ଅଛନ୍ତି ସେଠି ଏ ଘଟଣା ବାରମ୍ବାର ଘଟୁଛି। ପରବର୍ତ୍ତୀ ସମୟରେ ଲମ୍ବା ସମୟ ଧରିକି ବର୍ଷା ନାହିଁ, ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି, ବଜ୍ରଘାତରେ ବହୁତ ଲୋକଙ୍କର ମୃତ୍ୟୁ ହେଉଛି, ଏଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବଢୁଛି।
1: ଏହିସବୁ ସମସ୍ୟାକୁ ସମ୍ମୁଖୀନ ହେବା ବା ତ କେମିତି ପ୍ରତିହତ କରାଯାଇପାରିବ ସେହି ପରିପ୍ରେକ୍ଷୀରେ ଆମର ଏ ବର୍ଷର ସ୍ଲୋଗାନ ବା ପ୍ରସଙ୍ଗ ରହିଛି କ୍ଲାଇମେଟ୍ ଆକ୍ସନ୍।
0: ନିଶ୍ଚିତ ଭାବରେ ସମସ୍ତଙ୍କ ପାଖରେ ଏ ବାର୍ତ୍ତା ପହଞ୍ଚାଇବା ଏବଂ ସମସ୍ତଙ୍କର ସମ୍ମିଳିତ ପ୍ରୟାସ ହେଲେ ଆଗାମୀ ଦିନରେ ଏ ଯେଉଁ ଜଳବାୟୁ ପରିବର୍ତ୍ତନ ଗୋଟିଏ ବିରାଟ ସଂକଷ୍ଟ ସୃଷ୍ଟି ହୋଇଛି, ତାକୁ ଆମେ ନିୟନ୍ତ୍ରଣକୁ ଆଣିବା, ସବୁ ଜିନିଷ ସଜାଡ଼ି ହେବ, ଗୋଟେ ସୁନ୍ଦର ପୃଥିବୀରେ ଆମେ ଜୀବନଯାପନ କରିବାର ସୁଯୋଗ ହାସଲ କରିବା।
1: ଆଜ୍ଞା, ଆପଣ ସାର୍ ଯୋଉ କହୁଥିଲେ ଯେ ଗ୍ରୀନ୍ ହାଉସ୍ ବିଷୟରେ, ଗୋ ଗ୍ରୀନ୍ ଗୋଟେ ଅଭିଯାନ ହାତକୁ ନିଆଯାଇଛି, ସେ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
0: ଗ୍ରୀନ୍ ହାଉସ୍ ଗ୍ୟାସେସ୍ ତ ଆମେ ଆଲୋଚନା କଲେ, ସବୁଜ ଗୃହ ବାଷ୍ପ, ଯୋଉଟାକି ସମସ୍ୟା ସୃଷ୍ଟିର କାରଣ, ଏ ସଭ୍ୟତାର ବିକାଶ ସହିତ ବୃଦ୍ଧି ପାଇପାଇ ଚାଲିଛି, ଯେଉଁଥିପାଇଁ କି ତାପମାତ୍ରା ବୃଦ୍ଧି ପାଉଛି ଏବଂ ଜଳବାୟୁ ପରିବର୍ତ୍ତନ ହେଉଛି। ଅନ୍ୟପକ୍ଷରେ ଗୋ ଗ୍ରୀନ୍ ଇନିସିଏଟିଭ୍ ବିଶ୍ୱସ୍ତରରେ ଏହି ଯେଉଁ ଆନ୍ଦୋଳନ ଗୋଟେ ଆରମ୍ଭ ହୋଇଛି, ତାର ଲକ୍ଷ୍ୟ ହେଉଛି ଯେ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ଦିନ ଯାହା ସବୁ କାର୍ଯ୍ୟକ୍ରମ କରୁଛି ସେଥିରେ ସେ ଦେଖିବା ଦରକାର ତାଦ୍ୱାରା ପରିବେଶ ଉପରେ ଚାପ ସୃଷ୍ଟି ହେଉନାହିଁ, କୌଣସି ନକାରାତ୍ମକ କାର୍ଯ୍ୟକଳାପରେ ସେ ଲିପ୍ତ ହେଉନାହିଁ, କୌଣସି ଖରାପ ପ୍ରଭାବ ପ୍ରକୃତି ପରିବେଶ ଉପରେ ପଡୁନାହିଁ। ଧରାଯାଉ ଆପଣ ପ୍ରତ୍ୟେକ ଦିନ 10 ପଲିଥିନ ବ୍ୟାଗ ଧରିକିରି ଘରକୁ ଜିନିଷପତ୍ର ନେଇକି ଆସିଲେ ଏବଂ ଘରେ ଜିନିଷ ରଖିଦେଲା ପରେ ତାକୁ ପୁଣି ଆଉଥରେ ବାହାରକୁ ପରିବେଶକୁ ଫୋପାଡ଼ି ଦେଲେ, ଏ ପଲିଥିନ ବାହାରେ ଜମା ହୋଇକି ରହୁଛି ଏବଂ କ୍ରମଶଃ ସେ ଭାଙ୍ଗିକି ଛୋଟ ଛୋଟ ଖଣ୍ଡରେ ପରିଣତ ହେଉଛି, ଯାହାକୁ ଆମେ ମାଇକ୍ରୋ ପ୍ଲାଷ୍ଟିକ କହୁଛେ, ତାଠୁ ଆହୁରି କ୍ଷୁଦ୍ର ହେଲେ ଆଖିକୁ ଦୃଶ୍ୟମାନ ହେଉନଥିବା ନାନୋ ପ୍ଲାଷ୍ଟିକ ହେଉଛି, ଏସବୁ ପରିବେଶରେ ଜମିକି ରହୁଛି, ନିଶ୍ୱାସ ମାଧ୍ୟମରେ, ଜଳ ମାଧ୍ୟମରେ, ଖାଦ୍ୟ ମାଧ୍ୟମରେ ଆମ ଶରୀରକୁ ଆସୁଛି, ବିଭିନ୍ନ ରୋଗ ସୃଷ୍ଟି କରୁଛି। ଏ ଯେମିତି ଗୋଟିଏ ଦୃଷ୍ଟାନ୍ତ ଆମେ ଆଲୋଚନା କଲେ, ସେମିତି ଜଣେ ବ୍ୟକ୍ତି ଯଦି ସେ ସମ୍ପୂର୍ଣ୍ଣ ଭାବରେ ସ୍ଥିର କରନ୍ତି ଯେ ନାଇଁ ମୁଁ କାଲିଠୁ ଆଉ ଘରକୁ ପ୍ଲାଷ୍ଟିକ ଜରି ଆଣିବି ନାହିଁ, ଆପଣ ଆଶ୍ଚର୍ଯ୍ୟ ହେବେ ଯେ ପ୍ରତ୍ୟେକ ବର୍ଷ ପୃଥିବୀରେ 430 ନିୟୁତ ମେଟ୍ରିକ ଟନ୍ର ପ୍ଲାଷ୍ଟିକ ପଦାର୍ଥ ଉତ୍ପାଦିତ ହେଉଛି। ଗୋଟିଏ ମିନିଟ୍ରେ 1 ପ୍ଲାଷ୍ଟିକ ବୋତଲ ଉତ୍ପାଦନ ହେଉଛି, ଯାହାକୁ ଆମେ ବ୍ୟବହାର କରିକି ଫୋପାଡ଼ି ଦେଉଛେ ବାହାରକୁ। ସୋ ଏଇଭଳି ଯେଉଁ କ୍ଷତି ଘଟୁଛି ପରିବେଶରେ ତାକୁ ବଦଳାଯିବା ଦରକାର। ସେଥିପାଇଁ ଏହି ବର୍ଷ ଆମେ ଏଇ ଗ୍ରୋ ଗ୍ରୀନ୍ କଥା ଯେତେବେଳେ ଆଲୋଚନା କରୁଛେ, ଜଣେ ବ୍ୟକ୍ତି ଗଛଟିଏ ଲଗାଇଦେବେ, ସବୁଜିମା ବୃଦ୍ଧି ପାଇବ, ପରିବେଶ ଉପରେ ତାର ସକାରାତ୍ମକ ପ୍ରଭାବ ପଡ଼ିବ, ଜଳ କୋଉଠି ବୋହିଯାଉଛି ଟ୍ୟାପ୍ ଖୋଲା ଅଛି ତାକୁ ବନ୍ଦ କରିଦେଲେ ତାହେଲେ ଜଳ ସଂରକ୍ଷଣ ହେଲା, ଘରେ ଗୋଟେ ରୁମ୍ରେ କେହି ନାହାନ୍ତି ସେଠି ଫ୍ୟାନ୍ ବୁଲୁଛି, ଲାଇଟ୍ ଜଳୁଛି, ତାକୁ ଆମେ ବନ୍ଦ କରିଦେବା, ଇଲେକ୍ଟ୍ରିସିଟି କିଛି ଆମେ ସଞ୍ଚୟ କରିପାରିବା, ସଂରକ୍ଷଣ କରିପାରିବା, ଦୈନନ୍ଦିନ

0: କାର୍ଯ୍ୟରେ ପ୍ରତ୍ୟେକ ଦିନ ଆମକୁ ଏଭଳି ସବୁ ଅଭ୍ୟାସ ଅବଲମ୍ବନ କରିବାକୁ ପଡିବ, ଯାହାର ପରିଣାମରେ ଆମେ ପ୍ରକୃତିକୁ ସୁରକ୍ଷିତ କରିକି ରଖିପାରିବା ଏବଂ ସମ୍ବଳ ଯୋଉ ଅଧିକ ବ୍ୟବହାର ହେଉଛି ସେଥିରେ ମଧ୍ୟ ଆମେ ସଂରକ୍ଷଣ କରିପାରିବା।
1: ସୁନ୍ଦର କଥା ଆପଣ କହିଲେ ଯେ ପରିବେଶ ସୁରକ୍ଷାରେ ଏଇ ଯୋଉ ଛୋଟ ଛୋଟ ଆମର ବ୍ୟକ୍ତିଗତ ଅଭ୍ୟାସ କଥା କୁହନ୍ତୁ ବା ସାମୁହିକ ଭାଗିଦାରୀ ଗୋଟେ ବଡ ପ୍ରଭାବ ପକେଇ ପାରେ। ଯେମିତି ଆପଣ କହିଲେ ପ୍ଲାଷ୍ଟିକ ଜରି ବା ୱାନ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ଆମେ ନ କରିକିରି, ସାର୍ ଏଇଠି ଆପଣ କହିବେ କି ଯେ ଆମେ ଯେମିତି ସମସ୍ତେ ବର୍ତ୍ତମାନ ପ୍ଲାଷ୍ଟିକ ଜରି ଉପରେ ଗୋଟେ ପ୍ରକାର ଭାବରେ ନିର୍ଭରଶୀଳ ହେଇଗଲୁଣି, ଜିନିଷପତ୍ର ଆଣିବା ପାଇଁ ହଉ ବା ଅନ୍ୟ କୌଣସି କାମରେ, ନୀତିଦିନିଆ କାମରେ, ଆମେ କେମିତି ପ୍ଲାଷ୍ଟିକ ଜରିକୁ ରିପ୍ଲେସ କରିପାରିବା ଆମର ନୀତିଦିନିଆ ଜୀବନରେ?
0: ଆପଣ 30-40 ବର୍ଷ ତଳକୁ ଫେରିଯାଆନ୍ତୁ, ସେତେବେଳେ ଏତେ ପରିମାଣର ଏଭଳି ପ୍ଲାଷ୍ଟିକ ଜରି ବା ପଲିଥିନ ଜରି ବ୍ୟବହାର ହେଉନଥିଲା। ମୋର ସ୍ପଷ୍ଟ ଭାବରେ ମନେ ଅଛି, ମୋ ପିଲାଦିନ ବେଳେ ଆମେ କପଡ଼ା ବ୍ୟାଗ୍ ନେଇକି ଯାଉଥିଲୁ ମାର୍କେଟକୁ, ସେଠୁ ଜିନିଷପତ୍ର ନେଇକି ଆସୁଥିଲୁ। ଆଜି ଦିନରେ ମଧ୍ୟ ସେହି ସୁନ୍ଦର ଅଭ୍ୟାସକୁ ଆଉଥରେ ଜାରି ରଖିବାର ସମୟ ଆସିଛି। ଆମେ ଯେତେବେଳେ ଜାଣିଗଲେଣି ପ୍ଲାଷ୍ଟିକ ଆମକୁ କ୍ୟାନ୍ସରରେ ପ୍ରପୀଡ଼ିତ ହେବାର ସମସ୍ୟା ସୃଷ୍ଟି କରୁଛି ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି, ତେଣୁ ପ୍ଲାଷ୍ଟିକକୁ ବର୍ଜନ କରାଯିବା ଦରକାର, ଯେଉଁଥିପାଇଁ କି ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ ଏକକ ବ୍ୟବହୃତ ପ୍ଲାଷ୍ଟିକ ଜରି ଅନ୍ୟାନ୍ୟ ପଦାର୍ଥକୁ ନିଷିଦ୍ଧ କରିସାରିଛନ୍ତି। ନିଷେଧାଦେଶ ହେବା ପରେ ମଧ୍ୟ ଆଜି ଉନ୍ମୁକ୍ତ ଭାବରେ ଖୋଲା ଭାବରେ ପୂର୍ବ ଭଳି ପ୍ଲାଷ୍ଟିକର ବ୍ୟବହାର ଚାଲିଛି। ଜଣେ ସଚେତନ ନାଗରିକ ହିସାବରେ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ଆମେ ଯାହା ସରକାର ଆଇନ କାନୁନ କରୁଛନ୍ତି ତାକୁ ସମ୍ମାନ ପ୍ରଦର୍ଶନ କରିବା ଏବଂ ତାକୁ ମାନିବା, ତାହେଲେ ପ୍ରକୃତି ପରିବେଶ ସୁରକ୍ଷିତ ରହିପାରିବ।
1: ସାର୍ ଆଉ ଗୋଟେ କଥା, ଗ୍ଲୋବାଲ ୱାର୍ମିଂ ଏହାର ପ୍ରଭାବକୁ ଆମେ କେମିତି ସମ୍ମୁଖୀନ ହୋଇପାରିବା?
0: ଟିକେ ପୂର୍ବରୁ ଯୋଉ କଥା ମୁଁ କହିଲି, ତାପମାତ୍ରା ବର୍ତ୍ତମାନ ବୃଦ୍ଧି ଗୋଟେ ବଡ ସଂକଟ ହେଇଛି, ଯେଉଁଥିପାଇଁ କି ବିଶ୍ୱସ୍ତରରେ ଆ ଉପରେ ଅଧିକ ଆଲୋଚନା ଅନୁଷ୍ଠିତ ହେଉଛି। ଜାତିସଂଘ ଆନୁକୂଲ୍ୟରେ ସମସ୍ତ ରାଷ୍ଟ୍ରମାନଙ୍କୁ ସମ୍ମିଳିତ କରି କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ପ୍ରଚେଷ୍ଟା ଚାଲିଛି। 2015 ପ୍ୟାରିସରେ ଜାତିସଂଘ ଆନୁକୂଲ୍ୟରେ ଗୋଟେ ଏଗ୍ରିମେଣ୍ଟ ବା ଚୁକ୍ତିନାମା ହେଲା, ଯେଉଁଥିରେ ଏପର୍ଯ୍ୟନ୍ତ 196 ରାଷ୍ଟ୍ର ଯୋଗଦାନ କରିଛନ୍ତି ଯେ ତାପମାତ୍ରା ବୃଦ୍ଧିକୁ 1.5 ଡିଗ୍ରୀ ଭିତରେ ସୀମିତ କରି ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। କୁହାଗଲା 1.5 ଡିଗ୍ରୀ ଅଧିକ ହେଲେ ଅତି ବେଶୀରେ 2 ଡିଗ୍ରୀ ଭିତରେ ଆମକୁ ଯେମିତି ହେଲେ ତାପମାତ୍ରାକୁ ନିୟନ୍ତ୍ରିତ କରିକି ରଖିବାକୁ ପଡିବ। ସେଥିପାଇଁ କୋଇଲା ଜାଳେଣୀ, ପେଟ୍ରୋଲ ଡିଜେଲର ବ୍ୟବହାର ଏସବୁକୁ ଆସ୍ତେ ଆସ୍ତେ ଆମକୁ ବନ୍ଦ କରିବାକୁ ପଡିବ। ବିକଳ୍ପ ଶକ୍ତିର ଉତ୍ସ ଯେମିତି ସୂର୍ଯ୍ୟ ଆଲୋକ, ପବନ ଶକ୍ତି, ସମୁଦ୍ର ଢେଉରୁ ଶକ୍ତି, ଭୂ ଉତ୍ତାପ, ଜଳ ବିଦ୍ୟୁତ ଶକ୍ତି, ଉର୍ଜାନ ଶକ୍ତି, ଆଣବିକ ଶକ୍ତି, ଏସବୁ ବିକଳ୍ପ ଶକ୍ତିର ଉତ୍ସ ଯେଉଁଥିରୁ ଗ୍ରୀନ ହାଉସ୍ ଗ୍ୟାସ୍ ନିର୍ଗମନ ହୁଏ ନାହିଁ, ପ୍ରଦୂଷଣ ହୁଏ ନାହିଁ, କିନ୍ତୁ ଆମର ଶକ୍ତି ଆବଶ୍ୟକତା ପୂରଣ ହୁଏ, ତାକୁ ଅଧିକରୁ ଅଧିକ ବ୍ୟବହାର କରାଯିବ। ଇତିମଧ୍ୟରେ 10 ବର୍ଷ ଯାଇଥିଲେ ସୁଦ୍ଧା ଯେତିକି ଅଗ୍ରଗତି ହାସଲ ହେବା କଥା, କୋଇଲା ଉପରୁ ଆମର ନିର୍ଭରଶୀଳତା ଯେତେ ହ୍ରାସ ପାଇବା କଥା ତାହା ହୋଇପାରି ନାହିଁ। ଦୁଃଖ ଏବଂ ପରିତାପର ବିଷୟ ହେଉଛି ଏପର୍ଯ୍ୟନ୍ତ ପ୍ରାୟତଃ 1.5 ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧି ପାଇଗଲାଣି। କୁହାଯାଉଛି ଯେ ବିଗତ 2015-25 11 ବର୍ଷର ଯେଉଁ ସମୟ ଅବଧି, ଏ ହେଉଛି ଆମ ଇତିହାସରେ ସବୁଠୁ ଉତ୍ତପ୍ତ ସମୟ। ଆସ୍ତେ ଆସ୍ତେ ତାପମାତ୍ରା ଆହୁରି ବୃଦ୍ଧି ପାଉଛି। ଏହା ଚାଲୁ ରହିଲେ ଆଗାମୀ ଦିନରେ ଯାହା IPCC ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ୍ ଚେଞ୍ଜ, ବିଶ୍ୱ ସ୍ତରରେ ଯେଉଁ ସଂସ୍ଥା ବା ଅନୁଷ୍ଠାନ କାର୍ଯ୍ୟରତ ଅଛି ଜଳବାୟୁ ନିୟନ୍ତ୍ରଣ କରିବା ପାଇଁ, ସେମାନଙ୍କର ପୂର୍ବାନୁମାନ ହୋଇଛି ଯଦି ଆମେ ଆମର କାର୍ଯ୍ୟଧାରାରେ ପରିବର୍ତ୍ତନ ନ କରିବା ତାହେଲେ 21ଶ ଶତାବ୍ଦୀ ଶେଷ ବେଳକୁ ତାପମାତ୍ରା ହୁଏତ 3.2 ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧି ପାଇଯିବ। ଏଭଳି ପରିସ୍ଥିତିରେ ଜୀବଜଗତ ତିଷ୍ଠିବା ସମ୍ଭବପର ହେବ ନାହିଁ। ଆକୁ ଅଧିକ ଗମ୍ଭୀରତାର ସହ ଆମକୁ ବିଚାର କରିବାକୁ ପଡିବ, ଆମର କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବାକୁ
1: ପଡିବ। ଏଇ ଯୋଉ କାର୍ଯ୍ୟଧାରାରେ ପରିବର୍ତ୍ତନ କଥାରୁ ଗୋଟେ ପ୍ରଶ୍ନ ମନକୁ ଆସୁଛି, ଆପଣଙ୍କୁ ପଚାରିବୁ ଯେ ପରିବେଶ ସୁରକ୍ଷା ପାଇଁ ରିଡ୍ୟୁସ୍, ରିୟୁଜ୍ ଆଉ ରିସାଇକଲ୍ ଭଳି ବ୍ୟବହାରିକ ମାନଦଣ୍ଡ ସବୁ ଆସିଲାଣି, ଏ ସମ୍ପର୍କରେ ଆମ ଶ୍ରୋତା ଭଉଣୀମାନଙ୍କୁ ଟିକେ ଧାରଣା ଦିଅନ୍ତୁ।
0: ଦେଖନ୍ତୁ, ଆକୁ ଆମେ କହୁଛେ 3R ପ୍ରିନ୍ସିପଲ, 3ଟି R କୁ ନେଇକି ଯାହା ଆପଣ ସୂଚନା ଦେଲେ, ରିଡ୍ୟୁସ୍ ହ୍ରାସ କରିବା, ଆମେ ଯୋଉ ବ୍ୟବହାର କରୁଛେ ଜିନିଷ ପ୍ରତ୍ୟେକ ଦିନ ଆମର ଆବଶ୍ୟକତା ପୂରଣ କରିବା ପାଇଁ ଆମର ଚେଷ୍ଟା ରହିବା ଦରକାର ଯେ କେତେ କମ୍ ବ୍ୟବହାର କଲେ ଆମର କାମ ହେଇଯାଉଛି। ଯଦି ପାଶ୍ଚାତ୍ୟ ଲୋକମାନଙ୍କୁ ଆମେରିକା ୟୁରୋପ ଲୋକମାନଙ୍କୁ ଦେଖିବା ଗୋଟେ କନଜ୍ୟୁମରିଜିମ୍ ଗ୍ରାସ କରିବା ଗୋଟେ ରୋଗ ହେଲା ଭଳିଆ ଉପଭୋକ୍ତାବାଦ ସମସ୍ତଙ୍କୁ ଗ୍ରାସ କରିଛି। ସେମାନେ ମାର୍କେଟକୁ ଯାଉଛନ୍ତି, ଧନିକ ଲୋକ ବହୁତ ପଇସା ଅଛି ତାଙ୍କ ପାଖରେ, ମଲ୍କୁ ଯାଉଛନ୍ତି, ବହୁତ ବିଭିନ୍ନ ପ୍ରକାର ଜିନିଷ ଯେତିକି ଦରକାର।

0: ନାହିଁ, ତାଠୁ ଅଧିକ ଜିନିଷ କିଣିକିରି ଆଣୁଛନ୍ତି, କିଛି ବ୍ୟବହାର କରୁଛନ୍ତି, ବାକି ଅଂଶକୁ ଫୋପାଡ଼ି ଦେଉଛନ୍ତି। ତ ଏଇଟା ଠିକ ନୁହଁ। ତେଣୁ ଆମକୁ ସତର୍କ ରହିବାକୁ ପଡିବ, ରିଡ୍ୟୁସ ଆମକୁ ହ୍ରାସ କରିବାକୁ ପଡିବ ଆମର ଆବଶ୍ୟକତା ପୂରଣ କରିବା ପାଇଁ। ଯାହା ଯାହା ଆମେ ପ୍ରତ୍ୟେକ ଦିନ ଦରକାର କରୁଛେ, କେତେ କମ୍ ବ୍ୟବହାର କରି ଆମେ ଆମର କାର୍ଯ୍ୟ ପୂରଣ କରିପାରିବା, ଏ ହେଲା ପ୍ରଥମ ରିଡ୍ୟୁସ। ତାପରେ ରିୟୁଜ, ଗୋଟେ ଜିନିଷକୁ ଆମେ କେତେ ଅଧିକ ଥର ବ୍ୟବହାର କରିପାରିବା। ଧରନ୍ତୁ ଆପଣଙ୍କ ପାଖରେ ପୁରୁଣା ଲୁଗା ଅଛି, ପ୍ୟାଣ୍ଟ ସାର୍ଟ ଅଛି, ଶାଢ଼ୀ ଅଛି, ତାକୁ ବହୁତ ଦିନ ପିନ୍ଧିଲା ପରେ ତଥାପି ବହୁତ ଭଲ ଅବସ୍ଥାରେ ଅଛି, କିନ୍ତୁ ଆପଣ ଆଉ ଚାହୁଁନାହାନ୍ତି, ତାହେଲେ ତାକୁ ସଫା କରିକି ଯେଉଁମାନେ ଲୋକ ଅଛନ୍ତି ସମାଜରେ, ଗରିବ ଶ୍ରେଣୀର ଲୋକ ଅଛନ୍ତି, ଆମେ ସେମାନଙ୍କୁ ଦାନ କରିଦେଇପାରିବା। ତେଣୁ ଏଭଳି ବ୍ୟବସ୍ଥା ମାନସିକ ସ୍ତରରେ ହେବା ଦରକାର, ଲୋକ ଚିନ୍ତା କରିବା ଦରକାର ଯେ ଗୋଟିଏ ଜିନିଷକୁ କେତେ ଅଧିକ ଥର ଆମେ ବ୍ୟବହାର କରିପାରିବା। ଗୋଟେ ଜରି କଥା ଦେଖନ୍ତୁ, କୌଣସି କାର୍ଯ୍ୟ ପାଇଁ ଗୋଟେ ଜରି ଘର ଭିତରକୁ ଆସିଗଲା, ତାପର ଦିନ ତାକୁ ଫୋପାଡ଼ ନ ଦେଇ କେତେ ଅଧିକ ଥର ଆମେ ବ୍ୟବହାର କରିବା, ଚିରିବା ପର୍ଯ୍ୟନ୍ତ, ଯେତେବେଳେ ସେ ଚିରିଯିବ ତାହେଲେ ଫୋପାଡ଼ ଦେବା। ଏ ହେଉଛି ରିୟୁଜ, ବାରମ୍ବାର ବ୍ୟବହାର, ପୁନର୍ବ୍ୟବହାର। ଆଉ ରିସାଇକେଲ, ଯେତେବେଳେ ଜରିଟା ଚିରିଗଲା ଆଉ ବ୍ୟବହାର କରିହେବ ନାହିଁ, ଯେଉଁମାନେ ଜରି ଗୋଟାଳି ଆସୁଛନ୍ତି ତାଙ୍କୁ ଯଦି ଆମେ ଦେଇଦେବା, ତାହେଲେ ସେ ତାକୁ ନେଇକରି ପୁଣି ଆଉ ଥରେ ଫ୍ୟାକ୍ଟ୍ରିରେ ନୂତନ ଭାବରେ ତିଆରି ହେବ,
1: ଉପଯୁକ୍ତ ଜାଗାରେ ଯାଇ ପହଞ୍ଚି
0: ପାରିବ। ଏଇଭଳିଆ ଧରନ୍ତୁ ଆପଣ ଗୋଟେ ଲୁହା ଜିନିଷ ଭାଙ୍ଗିଗଲା, ତାକୁ ମଧ୍ୟ ସଂଗ୍ରହ କରିକି ଆମେ ଫ୍ୟାକ୍ଟ୍ରିକୁ ପଠାଇ ଦେଇପାରିବା, ଲୋକ ଅଛନ୍ତି ତାକୁ ସଂଗ୍ରହ କରିକି ନେଉଛନ୍ତି। ତେଣୁ ପୁନର୍ଚକ୍ରଣ ବା ରିସାଇକେଲ କରିବା, ତେଣୁ ଏଇ ଯୋଉ 3R ପ୍ରିନ୍ସିପଲ ପ୍ରତ୍ୟେକ ଦିନ ଆମେ ଆମ କାର୍ଯ୍ୟଧାରାରେ ଆକୁ ପ୍ରତିଫଳିତ
1: କରିବା ଆବଶ୍ୟକ। ଆଜ୍ଞା, ଆଉ ଗୋଟେ କଥା, ଇଲେକ୍ଟ୍ରୋନିକ ବର୍ଜ୍ୟ ଯୋଉ ଇ ୱେଷ୍ଟ, ଆଜିକାଲି ଆମ ଘରମାନଙ୍କରେ ଏକାଧିକ ମୋବାଇଲ କୁହନ୍ତୁ, ଲ୍ୟାପଟପ୍ କୁହନ୍ତୁ, ଏଇସବୁର ବ୍ୟବହାର କରୁଛୁ, ଆଉ ତାକୁ ଶୀଘ୍ର ଶୀଘ୍ର ହୁଏତ ସେ ଖରାପ ହେଇଯାଇଛି ବା ଆମେ ଆଉ ଗୋଟେ ନୂଆ କିଣିବା ପାଇଁ ଚାହୁଁଛୁ, ଆମେ ସେ ଅନୁସାରେ ବାରମ୍ବାର କିଣୁଛୁ, ତାର ଯେତେବେଳେ ଇ ୱେଷ୍ଟ ଗୁଡ଼ିକ ଆମ ଘରେ ବା ଆମ ସହିତ ଆସିକିରି ଏକଜୁଟ ହେଉଛି, ତାହା ମଧ୍ୟ ପରିବେଶକୁ କ୍ଷତି ପହଞ୍ଚାଉଛି ବୋଲି ଆମେ ଜାଣିବାକୁ ପାଉଛୁ। ଏଇ ଗୋଟେ ସମସ୍ୟାକୁ ଆମେ କେମିତି ସମ୍ମୁଖୀନ ହେବା ଆବଶ୍ୟକ ବୋଲି କହିବେ?
0: ଆଜିକାଲି ହେଉଛି ଇଲେକ୍ଟ୍ରୋନିକ୍ସର ଯୁଗ, ପ୍ରତ୍ୟେକ କଥାରେ ଆମେ ବିଭିନ୍ନ ଗ୍ୟାଜେଟ୍ ବ୍ୟବହାର କରୁଛେ, ସେ ମୋବାଇଲ ହେଉ, ଲ୍ୟାପଟପ୍ ହେଉ ବା ଅନ୍ୟାନ୍ୟ ବହୁ ପ୍ରକାର ଜିନିଷ ଅଛି, କିନ୍ତୁ କିଛି ଦିନ ଗଲା ପରେ ଯେତେବେଳେ ସେ ଖରାପ ହେଇଯାଉଛି ତାକୁ କୁଆଡ଼େ ଫୋପାଡ଼ିବା? ଆମେ ଜାଣି ରଖିବା ଉଚିତ ସେ ଇଲେକ୍ଟ୍ରୋନିକ୍ ଜିନିଷ ଭିତରେ ବହୁତ ଗୁଡ଼ାଏ ହେଭି ମେଟାଲ୍ସ ବା ଭାରି ଧାତୁ ବ୍ୟବହାର ହେଇଛି, ତାର ଦାମ ମଧ୍ୟ ଅଧିକ। ଯଦି ଆମେ ତାକୁ ରିୟୁଜ ବା ପୁନର୍ବ୍ୟବହାର କରିପାରିବା, ତାହେଲେ ବହୁତ ସମ୍ବଳ ଆମର ସଂରକ୍ଷିତ ହୋଇକି ରହିପାରିବ। ସେଥିପାଇଁ ସରକାର ଆଇନ କରିଛନ୍ତି, ଯେଉଁ କମ୍ପାନୀ ସେ ଜିନିଷଟି ଉତ୍ପାଦନ କରିଛି ସେ କମ୍ପାନୀର ଦାୟିତ୍ୱ ହେଉଛି ସେ ଆଉ ଥରେ ପୁଣି ତାକୁ ନେଇଯିବ ଫେରେଇ ଯେତେବେଳେ ଖରାପ ହେଲା। ଧରନ୍ତୁ ଭୁବନେଶ୍ୱର ସହର ଭିତରେ ଗୋଟେ ସେଣ୍ଟର ଅଛି ଯେଉଁଠି ଆଣିକରି ଇଲେକ୍ଟ୍ରୋନିକ ୱେଷ୍ଟ ଆପଣ ସେଠି ଜମା ଦେଇପାରିବେ ଏବଂ କମ୍ପାନୀ ତାକୁ ସଂଗ୍ରହ କରିକି ନେବ, ପୁଣି ତା ଭିତରେ ଯେଉଁ ବିଭିନ୍ନ ପ୍ରକାର ମୂଲ୍ୟବାନ ଧାତୁ ରହିଛି ତାକୁ ଆଉ ଥରେ ବ୍ୟବହାରରେ ଲଗାଯିବ, ତାହେଲେ ସମ୍ବଳ ସଂରକ୍ଷଣ ହେବ ଏବଂ ପରିବେଶ ପ୍ରଦୂଷଣରୁ ମୁକ୍ତି ମିଳିବ। ଯଦି ଆମେ ତାକୁ ବାହାରେ ଫୋପାଡ଼ ଦେବା ପରିବେଶକୁ, ତା ଭିତରେ ଯୋଉ ଭାରି ଧାତୁ ଅଛି ସେ ପରିବେଶକୁ ଯିବ ଏବଂ ଖାଦ୍ୟ ଶୃଙ୍ଖଳ ମାଧ୍ୟମରେ ଆମ ଶରୀରରେ ଆସିକି ପହଞ୍ଚିବ, ଆମର ରୋଗ ସୃଷ୍ଟି କରିବ। ତେଣୁ ଇଲେକ୍ଟ୍ରୋନିକ ୱେଷ୍ଟର ଠିକ୍ ଭାବରେ ନିଷ୍କାସନ କରାଯିବା ଦରକାର, ସମସ୍ତେ ସଚେତନ ହେବା ଦରକାର, ଯୋଉ କମ୍ପାନୀମାନେ ତାକୁ ଉତ୍ପାଦନ କରୁଛନ୍ତି ସେମାନେ ମଧ୍ୟ ତାଙ୍କର ଦାୟିତ୍ୱ ନିର୍ବାହ କରିବାର ଆବଶ୍ୟକତା ରହିଛି।
1: ଆଜ୍ଞା, ପରିବେଶ ସୁରକ୍ଷା ସମ୍ପର୍କରେ କଥା ହେଲା ବେଳେ ଆମେ ଆଉ ଗୋଟେ କଥା ମଧ୍ୟ ମନକୁ ଆସେ ଯେ ବନ୍ୟ ସଂରକ୍ଷଣ, ଗଛଲତା ଓ ପଶୁପକ୍ଷୀଙ୍କର ସୁରକ୍ଷା, ଏମାନଙ୍କର ସୁରକ୍ଷା ବା ଏମାନେ ଭଲରେ ରହିଲେ ଆମେ ଗୋଟେ ସୁସ୍ଥ ପରିବେଶ ପାଇପାରିବା ବୋଲି ମନେ ହୁଏ, ତାର ତାତ୍ପର୍ଯ୍ୟ ସମ୍ପର୍କରେ ଆମକୁ ଟିକେ କହନ୍ତୁ।
0: ଦେଖନ୍ତୁ, ଆମେ ସମସ୍ତେ ଗୋଟେ ବିବର୍ତ୍ତନବାଦ ପ୍ରକ୍ରିୟାରେ ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରିଛେ। ଛୋଟ ଛୋଟ ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଅନ୍ୟାନ୍ୟ ବହୁ ଜୀବଜନ୍ତୁ ରହିଛନ୍ତି, ଉଦ୍ଭିଦ ରହିଛନ୍ତି, ଅଣୁଜୀବ ରହିଛନ୍ତି, ଏ ସମସ୍ତଙ୍କୁ ଆମେ କହୁଛେ ବାୟୋଡାଇଭରସିଟି ବା ଜୈବ ବିବିଧତା। ଏବଂ ମଣିଷ ହେଉଛି ବୁଦ୍ଧିମତାର ଶ୍ରେଷ୍ଠ ଜୀବ। ପ୍ରକୃତି ଆମକୁ ଅଧିକ ବୁଦ୍ଧିମତା ଦେଇଛି, ଚିନ୍ତା କରିବାର ଶକ୍ତି ଦେଇଛି, ବିଜ୍ଞତା ପ୍ରଦର୍ଶନର ଶକ୍ତି ଦେଇଛି। ମଣିଷ ଚିନ୍ତା କରିବା ଦରକାର, ପୃଥିବୀ ପୃଷ୍ଠରେ ଅନ୍ୟ ଜୀବଜନ୍ତୁ ଉଦ୍ଭିଦମାନଙ୍କର ଅବର୍ତ୍ତମାନରେ ଅନୁପସ୍ଥିତିରେ ମଣିଷ ଏକୁଟିଆ ଜୀବନ ଧାରଣ କରିବା, ବଞ୍ଚିବା ସମ୍ଭବପର ନୁହଁ। ସେଥିପାଇଁ ଆମ ଚତୁର୍ଦିଗରେ ଯେତେ ଅଧିକ ସଂଖ୍ୟାର ବୃକ୍ଷଲତା ଜୀବଜନ୍ତୁ ରହିବେ ଆମ ପାଇଁ ସେତେ ଭଲ। ପରିବେଶର ଗୁଣାତ୍ମକ ମାନରେ ସେତେ ଅଭିବୃଦ୍ଧି ଘଟିବ, ସୁନ୍ଦର ରହିବ ପୃଥିବୀ, ତେଣୁ ମଣିଷ ମଧ୍ୟ ଭଲ ଭାବରେ ଜୀବନଯାପନ କରିବ। ସେଥିପାଇଁ ଆମର ଲକ୍ଷ୍ୟ ହେବା ଦରକାର ଆମେ ସମସ୍ତଙ୍କୁ ସୁରକ୍ଷିତ କରିବା ଏବଂ ସଂରକ୍ଷଣ ପାଇଁ ପଦକ୍ଷେପ ମଧ୍ୟ ଗ୍ରହଣ କରିବା। କିନ୍ତୁ ଆମେ ଯାହା ଦେଖୁଛେ ସମୟକ୍ରମେ

0: ମଣିଷର ଜନସଂଖ୍ୟା ଯେତିକି ବିସ୍ଫୋରିତ ହୋଇ ଚାଲିଛି ସେହି ତୁଳନାରେ ଅନ୍ୟ ଜୀବଜନ୍ତୁମାନଙ୍କ ଉପରେ ଅଧିକ ଚାପ ସୃଷ୍ଟି ହେଉଛି, ଯେଉଁଥିପାଇଁ କି ସେମାନଙ୍କର ବାସସ୍ଥଳୀରେ ଗୁଣାତ୍ମକ ମାନ ଅବକ୍ଷୟିତ ହେଉଛି, ଜଙ୍ଗଲ ନଷ୍ଟ ହେଉଛି, ନଦୀ ଜଳ ପୋଖରୀ ଜଳ ଇତ୍ୟାଦି ସବୁ ଜଳୀୟ ପରିସଂସ୍ଥା ପ୍ରଦୂଷିତ ହେଉଛି ଏବଂ ସେଠି ବସବାସ କରୁଥିବା ଜୀବଜନ୍ତୁମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ବିସ୍ତାର ହେଉଛି। ସେମାନେ ଆସ୍ତେ ଆସ୍ତେ ସଂଖ୍ୟାରେ ହ୍ରାସ ପାଉଛନ୍ତି, ଅନେକ ଜୀବଜନ୍ତୁ ମଧ୍ୟ ଆସ୍ତେ ଆସ୍ତେ ବିଲୁପ୍ତ ହୋଇଯାଉଛନ୍ତି। କୁହାଯାଉଛି ଯେ ପ୍ରତ୍ୟେକ ଘଣ୍ଟାରେ 3ଟି ଜୀବଜାତି ବିଲୁପ୍ତ ହେଉଛନ୍ତି, ପ୍ରତ୍ୟେକ ବର୍ଷ 27,000 ପର୍ଯ୍ୟନ୍ତ ବିଭିନ୍ନ ଜୀବଜାତିଙ୍କର ବିଲୁପ୍ତି ଘଟୁଛି। ଇଏ ବଡ଼ ପରିତାପର ବିଷୟ। ତେଣୁ ଆମର ବର୍ତ୍ତମାନ ଗୋଟେ ନୈତିକ କର୍ତ୍ତବ୍ୟ ବା ଦାୟିତ୍ୱ ହେଉଛି, ଆମେ ଦେଖିବା ଦରକାର ଆମ ଚତୁର୍ଦିଗରେ ଯେତେ ସବୁ ଜୀବଜନ୍ତୁ ରହିଛନ୍ତି ସେମାନେ ସୁରକ୍ଷିତ ରହନ୍ତୁ, ବଣ ଜଙ୍ଗଲର ମାନ ଠିକ୍ ଭାବରେ ଆମେ ମେଣ୍ଟେନ୍ କରିବା ଦରକାର। ସେଠି ମଣିଷର ପ୍ରବେଶ ଦ୍ୱାରା ସେଠି ଯେଉଁ ଜୀବଜନ୍ତୁ ଉଦ୍ଭିଦ ଅଛନ୍ତି ତାଙ୍କର କ୍ଷତି ସାଧନ ଯେମିତି ନ ହେବ ସେ ଆମର ଲକ୍ଷ୍ୟ ହେବା ଦରକାର। ତାହେଲେ ଯେତେବେଳେ ପୃଥିବୀର ପ୍ରକୃତିରେ ସବୁ ଜୀବଜନ୍ତୁ ସୁରକ୍ଷିତ ରହିବେ, କୁହାଯାଉଛି ବର୍ତ୍ତମାନ ପୃଥିବୀରେ ପାଖାପାଖି 13.6 ନିୟୁତ ସଂଖ୍ୟାର ଜୀବଜାତି ରହିଛନ୍ତି, ସେ ସମସ୍ତେ ସୁରକ୍ଷିତ ରହିଲେ ମଣିଷ ମଧ୍ୟ ସୁରକ୍ଷିତ ରହିବ, ପରବର୍ତ୍ତୀ ପିଢ଼ି ଗୋଟେ ସୁନ୍ଦର ପୃଥିବୀରେ ଜୀବନଯାପନ କରିବାର ଅବକାଶ ହାସଲ କରିବେ।
1: ଆଜ୍ଞା, ଏଇ ଯୋଉ ପରବର୍ତ୍ତୀ ପିଢ଼ି ସମ୍ପର୍କରେ କହିଲେ ସାର, ଆମେ ମନେ କରୁ ଯେ ଶିଶୁମାନଙ୍କୁ ମଧ୍ୟ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଯିବାର ବହୁତ ଆବଶ୍ୟକତା ରହିଛି।
0: ନିଶ୍ଚିତ ଭାବରେ ମୁଁ ଯାହା ଅନୁଭବ କରୁଛି ଯେ ବଡ଼ ଲୋକ ଆପଣଙ୍କର ଯେତେ ଅଧିକ ବର୍ଷ ହେଇଥିବ ସେମାନେ ସବୁ କଥା ଜାଣିଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରକୁ ଆସିକରି ବହୁତ କମ୍ କାର୍ଯ୍ୟ କରୁଛନ୍ତି। ତେଣୁ ଆମର ବର୍ତ୍ତମାନ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହେବା ଦରକାର ଛୋଟ ପିଲାମାନଙ୍କୁ, ଯେଉଁମାନେ ସ୍କୁଲରେ ପାଠ ପଢୁଛନ୍ତି ସେଇମାନଙ୍କୁ କେତେ ଅଧିକ ଆମେ ଏ ବିଷୟରେ ଜ୍ଞାନ ପ୍ରଦାନ କରିପାରିବା, ସେମାନଙ୍କ ଭିତରେ ସଚେତନତା ଜାଗ୍ରତ କରିବା, ସେମାନେ ସକ୍ରିୟ ସଦସ୍ୟ ଭାବରେ ପ୍ରକୃତିର ସୁରକ୍ଷା ପାଇଁ ଆଗେଇ ଆସିବେ। ମୁଁ ଆକୁ ଲକ୍ଷ୍ୟ ରଖି ଏବେ ଛୋଟ ପିଲାଙ୍କ ପାଇଁ ଆମ ପରିବେଶ କଥା ବୋଲିକରି ଗୋଟେ ବହି ରଚନା କରିଛି, ପିଲାମାନଙ୍କୁ ଦେଉଛି, ସେମାନେ ପଢ଼ନ୍ତୁ ଏବଂ ପ୍ରକୃତି ପରିବେଶ ଭିତରେ ସଚେତନ ହୁଅନ୍ତୁ, ତାହେଲେ ସେମାନେ ଯେତେବେଳେ ବଡ଼ ହେଇକି ନାଗରିକ ହେବେ ସେମାନଙ୍କ ଭିତରେ ଏ ପ୍ରକାର ଚେତନା ରହିଥିବ, ତେଣୁ ସେମାନେ ପ୍ରକୃତିକୁ ଆଉ ନଷ୍ଟଭ୍ରଷ୍ଟ କରିବେ ନାହିଁ। ତେଣୁ ଆଗାମୀ ସମୟରେ ଆମର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହେବା ଦରକାର ଯେ ଛୋଟ ଛୋଟ ପିଲାମାନଙ୍କୁ, ଛାତ୍ରଛାତ୍ରୀମାନଙ୍କୁ ଆମେ ବର୍ତ୍ତମାନ ଯେଉଁ ବିଭିନ୍ନ ପରିବେଶ ସମସ୍ୟା ପୃଥିବୀରେ ଦୃଷ୍ଟିଗୋଚର ହେଉଛି ସେମାନଙ୍କୁ ଏ ବିଷୟରେ ଜ୍ଞାନ ପ୍ରଦାନ କରିବା। ଆମର ଯେଉଁ ପିଲାମାନେ ପାଠ ପଢୁଛନ୍ତି ତାଙ୍କ ସାହିତ୍ୟ ବହି, ଇଂରାଜୀ ବହି, ଏଥିରେ ଯଦି ପରିବେଶର ବିଭିନ୍ନ ସମସ୍ୟା ବିଷୟରେ ଆମେ ଟପିକ ସବୁ ରଖିପାରିବା ତାହେଲେ ପିଲାମାନେ ସେଇଠି ପାଠ ପଢ଼ିବା ସହିତ ସେ ବିଷୟରେ ମଧ୍ୟ ଜ୍ଞାନ ଆହରଣ କରିପାରନ୍ତେ ଏବଂ ସଚେତନ ନାଗରିକ ଭାବରେ ଆଗାମୀ ଦିନରେ ସେମାନେ ତାଙ୍କର ଦାୟିତ୍ୱ ସମ୍ପନ୍ନ କରନ୍ତେ।
1: ଆଜ୍ଞା, ସାଧାରଣତଃ ଯେତେବେଳେ ଆମେ ପରିବେଶ ପ୍ରଦୂଷଣ ବିଷୟରେ କଥା ହଉ ବା ପରିବେଶର ସୁରକ୍ଷା ସମ୍ପର୍କରେ କଥା ହଉ, ସେତେବେଳେ ଯାନବାହନର ଯୋଉ ଧୂଆଁ ତା ଗୋଟେ ବଡ଼ କାରଣ ହେଇକିରି ଆମ ସମ୍ମୁଖରେ ଛିଡ଼ା ହୁଏ, ସେଇଟାକୁ ଆମେ କେମିତି ପ୍ରତିହତ କରିପାରିବା ବୋଲି ଆପଣ କହିବେ?
0: ଦେଖନ୍ତୁ, ଶିଳ୍ପ ବିପ୍ଳବ ଯୋଉ ହେଲା ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଇଂଲଣ୍ଡରୁ ଆରମ୍ଭ ହେଲା ଏବଂ ପରବର୍ତ୍ତୀ ସମୟରେ ବିଶ୍ୱର କୋଣ ଅନୁକୋଣକୁ ବ୍ୟାପିଗଲା, ପ୍ରତ୍ୟେକ ଦେଶରେ ଶିଳ୍ପାନୁଷ୍ଠାନମାନ ଗଢ଼ି ଉଠିଲା ଏବଂ ସେହି ପ୍ରକ୍ରିୟାରେ ଆମେ ପ୍ରାକୃତିକ ସମ୍ବଳକୁ ଅଧିକରୁ ଅଧିକ ବ୍ୟବହାର କରିଚାଲିଲେ। ତା ସହିତ ପ୍ରଦୂଷଣ ସୃଷ୍ଟି ହେଲା। ଯେକୌଣସି କଳକାରଖାନା ଆପଣ ଦେଖିବେ ଉପରେ ଗୋଟେ ଚିମ୍ନି ଲାଗିଛି, ସେଥିରୁ ଧୂଆଁ ବାହାରୁଛି ଆକାଶକୁ, ଇଏ ହେଲା ଗୋଟିଏ ଦିଗ। ଯେତେବେଳେ କଳକାରଖାନା ବିସ୍ତାରିତ ହେଲା ଏବଂ ସେଠୁ ବିଭିନ୍ନ ପ୍ରକାର ଉତ୍ପାଦ ଆସିଲା, ଲୋକମାନଙ୍କର ଆବଶ୍ୟକତା ଅଧିକରୁ ଅଧିକ ପୂରଣ ହେଲା, ସେହି ପ୍ରକ୍ରିୟାରେ ଜନସଂଖ୍ୟା ବିସ୍ଫୋରିତ ହେଲା ଏବଂ ଏହି ପ୍ରସେସରେ ଆମେ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାକୁ ଗୋଟେ ଅସ୍ତ୍ର ଭାବରେ ବ୍ୟବହାର କଲେ, ଆହୁରି ଉନ୍ନତି ଅଗ୍ରଗତି ହାସଲ ହେଲା ଏବଂ ଏହି ପ୍ରକ୍ରିୟାରେ ଯାନବାହନ ଆସ୍ତେ ଆସ୍ତେ ନୂତନ ଭାବରେ ବିକଶିତ ହେଇ ଚାଲିଲା। ଲୋକେ ପୂର୍ବରୁ ଶଗଡ଼ ବ୍ୟବହାର କରୁଥିଲେ, ଆଜି ଦିନରେ ଆମେ ସବୁ ପ୍ରକାର ଗାଡ଼ି ବ୍ୟବହାର କରୁଛେ, ଟ୍ରେନ୍ ଚାଲିଛି, ଉଡ଼ାଜାହାଜ ଚାଲିଛି, ଏ ସବୁଥିରେ ଏନର୍ଜି ବା ଶକ୍ତିର ବ୍ୟବହାର ହେଉଛି ଏବଂ ସେଇ ଯୋଉ ଶକ୍ତି ମୁଁ ପୂର୍ବରୁ ଯାହା କହିଥିଲି ଯେ ଜୀବାଶ୍ମ ଇନ୍ଧନ ବା ଫସିଲ୍ ଫ୍ୟୁଲ୍, ଏଥିରେ ମଧ୍ୟ ପେଟ୍ରୋଲ ଡିଜେଲ ଇତ୍ୟାଦି ବ୍ୟବହାର ହେଉଛି ଏବଂ ସେଗୁଡ଼ିକ ଦହନ ହେଇସାରିଲା ପରେ ସେଥିରୁ ବିଭିନ୍ନ ପ୍ରକାର କ୍ଷତିକାରକ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହେଉଛି। ସେଥିରେ କାର୍ବନ ମନୋକ୍ସାଇଡ୍ ହଉ ବା ନାଇଟ୍ରୋଜେନ୍ ଅକ୍ସାଇଡ୍ ହଉ ବା ହାଇଡ୍ରୋକାର୍ବନ ହଉ, ପାର୍ଟିକୁଲେଟ୍ ମେଟର ବା କଣିକା ପଦାର୍ଥ ହଉ, ଏସବୁ କ୍ଷତିକାରକ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହେଉଛି। ସବୁବେଳେ ଆଲୋଚନା ହେଉଛି ଯେ ସବୁଠୁ ଅଧିକ ପ୍ରଦୂଷଣ ହେଉଛି ଦିଲ୍ଲୀରେ, ଆମ ରାଷ୍ଟ୍ରର ରାଜଧାନୀ ହେଉଛି ଦିଲ୍ଲୀ ଏବଂ ସମଗ୍ର ବିଶ୍ୱସ୍ତରରେ ଏ ସବୁଠୁ ପ୍ରଦୂଷିତ ରାଜଧାନୀ ଭାବରେ ପରିଗଣିତ ହେଉଛି।

0: ଏ ବଡ଼ ଚିନ୍ତାର ବିଷୟ। ସରକାର ଚେଷ୍ଟା କରୁଛନ୍ତି କିଭଳି ତାକୁ ହ୍ରାସ କରିବେ। ତେଣୁ ବର୍ତ୍ତମାନ ଇଭି କଥା ଆସିଲା, ଇଲେକ୍ଟ୍ରିକାଲ ଭେହିକଲ୍ସ, ଯୋଉ ଯାନ ଆମେ ବ୍ୟବହାର କରୁଛେ ବିଦ୍ୟୁତ ଚାଳିତ ଯାନ, ସେଥିରେ ଆଉ ପେଟ୍ରୋଲ ଡିଜେଲ ବ୍ୟବହାର ହେବ ନାହିଁ। ଏବଂ ଯୋଉ ଯାନ ବିଦ୍ୟୁତ ଦ୍ୱାରା ଚାଲୁଛି, ଚାର୍ଜ ହେଉଛି, ସେଇ ଯାନକୁ ଆମେ ବ୍ୟବହାର କରିବା, ତାହେଲେ ପ୍ରଦୂଷଣ ସୃଷ୍ଟି ହେବ ନାହିଁ। ଏଇଭଳି ନୂତନ ଚିନ୍ତାଧାରାକୁ ଆମକୁ ଗ୍ରହଣ କରିବାକୁ ପଡିବ, ଟେକ୍ନୋଲୋଜିକୁ ପରିବର୍ତ୍ତିତ କରିବାକୁ ପଡିବ। ବର୍ତ୍ତମାନ ଆଲୋଚନା ହେଉଛି ଗ୍ରୀନ ଟେକ୍ନୋଲୋଜି କଥା, ଯୋଉ ଟେକ୍ନୋଲୋଜି ବା ପ୍ରଯୁକ୍ତିକୁ ଆମେ ବ୍ୟବହାର କରୁଛେ ସେଥିରୁ ଯେମିତି ପ୍ରଦୂଷଣ ସୃଷ୍ଟି ନ ହେବ, ସେଇଟା ହିଁ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଦରକାର। ପୁରୁଣା ଟେକ୍ନୋଲୋଜିକୁ ଆମେ ଛାଡିବା ଯାନବାହନ କ୍ଷେତ୍ରରେ ମଧ୍ୟ।
1: ଆଜ୍ଞା, ପରିବେଶର ସୁରକ୍ଷା ଏ ବାସ୍ତବିକ ଏବେ ଆମ ସମ୍ମୁଖରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ସାର, ଏ ଆମର ନାରୀ ମହଲର କାର୍ଯ୍ୟକ୍ରମ, ଆମେ ଯେମିତି ଜାଣିଛୁ ଆମ ଘରର ଯେକୌଣସି ଗୋଟିଏ ସମସ୍ୟା ହେଲେ ଘରର ଗୃହିଣୀଟି ପ୍ରଥମ କରିକି ସେ ସମସ୍ୟାକୁ ସମାଧାନ କରିବାକୁ ଆଗେଇ ଆସନ୍ତି। ଦେଖିବାକୁ ଗଲେ ସମାଜରେ ଯଦି ଗୋଟେ କିଛି ସମସ୍ୟା ହେଉଛି, ସେଇଠି ଅଧିକତର ଭାବରେ ବା ବେଶୀରୁ ବେଶୀ ନାରୀମାନଙ୍କର ସମ୍ପୃକ୍ତି ସବୁବେଳେ ସ୍ୱାଗତ ଯୋଗ୍ୟ ବୋଲି ମନେ ହୁଏ। ଜଣେ ପରିବେଶବିତ ଭାବରେ ଆଜି ଆପଣଙ୍କୁ ଶୁଣୁଥିବା ଆମ ଶ୍ରୋତା ଭଉଣୀମାନଙ୍କୁ ଆପଣ କ'ଣ ବିଶେଷ ସନ୍ଦେଶ ଦେବାକୁ ଚାହିଁବେ?
0: ଦେଖନ୍ତୁ, ନାରୀ ବା ମହିଳାମାନଙ୍କର ଗୋଟେ ବିଶେଷ ଭୂମିକା ରହିଛି। ଆମ ଫ୍ୟାମିଲି ବା ଘର ଭିତରେ ଯାହା ସବୁ କାର୍ଯ୍ୟକ୍ରମ ହେଉଛି ସେମାନଙ୍କର ଗୁରୁ ଦାୟିତ୍ୱ ରହିଛି। ଆଉ ସେମାନେ ଯଦି ଗୋଟିଏ ପ୍ରସଙ୍ଗକୁ ଠିକ୍ ଭାବରେ ବୁଝିଗଲେ, ମୁଁ ଯେମିତିକି କହିଲି ପ୍ଲାଷ୍ଟିକ ଜରି କଥା, ପଲିଥିନ ବ୍ୟାଗ ଘରକୁ ଆସିବା କଥା, ଯଦି ଗୃହିଣୀ ଜଣେ ଠିକ୍ ଭାବରେ ବୁଝିଗଲେ ଏହାଦ୍ୱାରା ଆମ ସମସ୍ତଙ୍କର କ୍ଷତି ସାଧନ ହେଉଛି, ତାହେଲେ ସେ ତାଙ୍କର ସ୍ୱାମୀଙ୍କୁ କହିଦେଇପାରିବେ, ପିଲାମାନଙ୍କୁ କହିଦେଇପାରିବ ଯେ କାଲିଠାରୁ ଆମ ଘରକୁ ଆଉ ଏଭଳି ବ୍ୟାଗ ଧରିକି କେହି ଆସିବ ନାହିଁ, ମାର୍କେଟ ଗଲାବେଳକୁ ଗୋଟେ କପଡ଼ା ବ୍ୟାଗ ଧରିକି ଯିବା। ସେଇଠି ଗୋଟେ ବିରାଟ ପରିବର୍ତ୍ତନ ହେବ।
1: ନିଶ୍ଚିତ,
0: ଘର ଭିତରେ ଆମେ ଯୋଉ ଜଳ ବ୍ୟବହାର କରୁଛେ ତାକୁ କେତେ କମ୍ ବ୍ୟବହାର କରିକି ଆମ ଆବଶ୍ୟକତା ପୂରଣ କରିପାରିବା, ଆମ ଛାତ ଉପରେ ଗୋଟେ କିଚେନ୍ ଗାର୍ଡେନ୍ ସୃଷ୍ଟି କରିପାରିବା, କିଛି କୁଣ୍ଡ ରଖିକି ସେଠି ମଧ୍ୟ ଭଲ ଭଲ ଗଛ କରିପାରିବା, ଯାହାର ପ୍ରଭାବ ରହୁଛି ପରିବେଶ ସୁରକ୍ଷାରେ, ପରିବେଶକୁ ସେ ଅକ୍ସିଜେନ୍ ଦେବ। ଏସବୁ ସୁଯୋଗକୁ ମହିଳାମାନେ ହିଁ ସତ୍ୟରେ ରୂପାନ୍ତରିତ କରିପାରିବେ। ତେଣୁ ପ୍ରତ୍ୟେକ ଦିନ ଘରେ ଯାହା ଯାହା କାର୍ଯ୍ୟକ୍ରମ ହେଉଛି ସେଥିରେ ଘରର ସବୁ ମେମ୍ବରମାନଙ୍କୁ କିଭଳି ସଂଶ୍ଳିଷ୍ଟ କରାଯିବ, ଭଲ ଚିନ୍ତାଧାରା ସମସ୍ତେ ଗ୍ରହଣ କରିବେ, ସମସ୍ତଙ୍କର କିଛି ନା କିଛି ଦାୟିତ୍ୱ ରହିଛି। ତା ଭିତରୁ 50% ହେଉଛନ୍ତି ମହିଳାମାନେ, 50% ଜନସଂଖ୍ୟାର ମହିଳାମାନେ ଯଦି ସଚେତନ ହୋଇଯିବେ ତାହେଲେ ସମାଜରେ ଗୋଟେ ବୈପ୍ଳବିକ ପରିବର୍ତ୍ତନ ଘଟିପାରିବ, ପରିବେଶ ସୁରକ୍ଷିତ ରହିପାରିବ। ଗଛ ଲଗାଇବା କଥା ଆମେ ପିଲାମାନଙ୍କୁ ସେଥିରେ ମିଶେଇବା, ସେମାନଙ୍କ ଦ୍ୱାରା ଗଛ ଲଗାଇବା, ତାହେଲେ ସେ ମେସେଜଟା ବା ବାର୍ତ୍ତା ପରବର୍ତ୍ତୀ ପିଢ଼ିକୁ ଯିବ। ବର୍ତ୍ତମାନ ୱେଷ୍ଟ ମ୍ୟାନେଜମେଣ୍ଟ ଗୋଟେ ବଡ଼ ସମସ୍ୟା ହୋଇଛି, ବର୍ଜ୍ୟବସ୍ତୁ, ଘରୁ ବିଭିନ୍ନ ପ୍ରକାର ବର୍ଜ୍ୟ ପଦାର୍ଥ ନିର୍ଗତ ହେଉଛି। ଆମେ ଆଗରୁ କ'ଣ କରୁଥିଲେ ନା ସବୁଗୁଡ଼ାକ ଗୋଟିଏ ଜାଗାରେ ରଖିକିରି ବାହାରକୁ ଛାଡ଼ି ଦେଉଥିଲେ, ଏବେ ଆସ୍ତେ ଆସ୍ତେ ଯେହେତୁ ବର୍ଜ୍ୟ ପଦାର୍ଥ ବୃଦ୍ଧି ହୋଇ ଚାଲିଛି ତାକୁ ଠିକ୍ ଭାବରେ ଆମକୁ ପରିଚାଳିତ କରିବାକୁ ଅଛି। ଖୁବ୍ କମରେ ଦୁଇଟି ପୃଥକ କରିବା ପାଇଁ, ଗୋଟେ ଓଦା ରହିବ, ଗୋଟେ ଶୁଖିଲା। ଓଦା ଅର୍ଥ ହେଉଛି ରୋଷେଇ ଘରୁ ଯାହା ଆପଣଙ୍କର ବଳକା ଖାଦ୍ୟ ପଦାର୍ଥ ବାହାରିଲା, ପରିବା ଚୋପା ଇତ୍ୟାଦି ବାହାରିଲା, ଏସବୁ ଜୈବିକ ପଦାର୍ଥକୁ ଗୋଟିଏ ଜାଗାରେ ରଖିବେ, କାହିଁକିନା ତାକୁ ସଂଗ୍ରହ କରିକି ନେଇକରି ଆମେ ଘରେ ମଧ୍ୟ ଗୋଟିଏ ବଡ଼ କୁଣ୍ଡ ରଖିକି ତାକୁ ସେଇଠି କମ୍ପୋଷ୍ଟିଂ କରିପାରିବା, ସେ ବ୍ୟବସ୍ଥା ମଧ୍ୟ ଘରେ କରିହେବ। ଆଉ ଯଦି ବାହାରକୁ ଆମେ ଦେଇଦେଉଛେ, ସେମାନେ ମ୍ୟୁନିସିପାଲିଟି ତାକୁ ସଂଗ୍ରହ କରିକି ନେଇକରି କମ୍ପୋଷ୍ଟିଂ ସେଣ୍ଟର ଅଛି ସେଇଠି ତାକୁ ବଢ଼ିଆ ସୁନ୍ଦର ଖତ ପ୍ରସ୍ତୁତ କରାଯାଉଛି ସେଥିରୁ। ଆଉ ଶୁଖିଲା ଜିନିଷ ଯେଉଁଥିରେ ପ୍ଲାଷ୍ଟିକ ହୋଇପାରେ, ଲୁହା ହୋଇପାରେ, କାଗଜପତ୍ର ହୋଇପାରେ, ଅନ୍ୟାନ୍ୟ ଜିନିଷ, ଏସବୁ ଯାଉଛି ପୁଣି ଥରେ ରିସାଇକ୍ଲିଂ ହେବା ପାଇଁ, ପୁନର୍ଚକ୍ରଣ ହେବା ପାଇଁ। ତେଣୁ ଏଇଭଳି ଆମେ ଯେତେବେଳେ ଘରୁ ବର୍ଜ୍ୟ ପଦାର୍ଥ ବାହାରକୁ ଛାଡୁଛେ, ପୃଥକ କରିକି ଆମେ ତାଙ୍କୁ ଓଦା ଶୁଖିଲା କରିକି ଦେବା,
1: ସେଥିପାଇଁ ମହିଳାମାନେ ସଚେତନ ରହିବା ନିହାତି
0: ବହୁତ ଦରକାର। ସେମାନଙ୍କର ଯୋଗଦାନ ଏ ସମସ୍ୟାକୁ ସମାଧାନରେ ଯଥେଷ୍ଟ ସହାୟତା ପ୍ରଦାନ କରିବ। ତେଣୁ ମହିଳାମାନେ ସଶକ୍ତ ହେବା ଦରକାର, ସୁଦୃଢ଼ ହେବା ଦରକାର, ଏବଂ ଗୋଟିଏ ନୂତନ ଚିନ୍ତାଧାରାକୁ କିଭଳି ପ୍ରତିଫଳିତ କରାଯିବ ସମାଜରେ ସେଥିରେ ତାଙ୍କର ସମ୍ପୃକ୍ତି ରହିବା ଦରକାର। ତାହେଲେ ଆଶା କରିବା ଆଜି ବିଶ୍ୱ ପରିବେଶ ଦିବସ ଅବସର ଯୋଉ ବିଷୟ ସବୁ ଆଲୋଚନା କରୁଛେ, ଆମେ ଆଶା କରିବା ଆଗାମୀ ଦିନରେ ମହିଳାମାନଙ୍କ ନେତୃତ୍ୱରେ ଆମ ରାଜ୍ୟ, ଆମ ରାଷ୍ଟ୍ରରେ ବିଶେଷ କରି ପରିବେଶ ସୁରକ୍ଷା ଏବଂ ପ୍ରକୃତିର ସଂରକ୍ଷଣ ପାଇଁ ବହୁତ କିଛି ପରିବର୍ତ୍ତନ ଆସିବ ଏବଂ ଏ ସମସ୍ୟାକୁ ସମାଧାନରେ ଅବଦାନ ରହିବ।
1: ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ଆଉ ବିଶ୍ୱ ପରିବେଶ ଦିବସ ଉପରେ ଏହି ସୁନ୍ଦର ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କଲେ, ସେଥିପାଇଁ ଆପଣଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ନମସ୍କାର।

ବିଶ୍ୱ ପରିବେଶ ଦିବସ ଏହି ଅବସରରେ ଶୁଣୁଥିଲେ ଆମର ଏହି ଆଲୋଚନା। ଆଲୋଚନା କରିଥିଲେ ବିଶିଷ୍ଟ ପରିବେଶବିତ୍ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ। ଜୟକୃଷ୍ଣ ପାଣିଗ୍ରାହୀ ଭଉଣୀ, ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ଭାବୁଛୁ। ଆଜିର ଆମର ଏହି ଆଲୋଚନାରେ ଆଲୋଚକ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଆମର ଧ୍ୟାନ ଆକର୍ଷଣ କଲେ ଆମେ ପ୍ରତ୍ୟେକ ବ୍ୟକ୍ତିଗତ ଭାବରେ ସେଥିପ୍ରତି ଦୃଷ୍ଟି ଦେବା ଏବଂ ପରିବେଶ ସୁରକ୍ଷା ଦିଗରେ ସହଯୋଗ କରିବା। ତେବେ ଭଉଣୀ, ଆଜି ତ ସମୟ ହୋଇଯାଇଛି ଆମର ଆଜିର।

0: আরে এইটা একদম সিম্পল এবং সেইথিপাই মু সেতবেলে মোর বিশ্বাস রাখিলি এবং আজি মধ্যে চেটিনাড সিমেন্ট উপরে
1: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া চেটিনাড সিমেন্ট দ্য পারফেক্ট কনক্রিট চয়েস
2: আকাশবাণী কটক বর্তমান সময় দিন গোটাই বাজি 50 মিনিট হবাক যাচ্ছে শুনন্তু ওড়িয়ারে সংবাদ কিছুক্ষণ মধ্যে
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରତ ଓ ଦମନ ଗସ୍ତରେ ଯାଇ ଆଜି 21,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଭାରତର 100ତମ ରାମସା ସ୍ଥଳୀ ଭାବେ ଉତ୍ତରପ୍ରଦେଶର ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ମିଳିଲା ମାନ୍ୟତା। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ରିଜର୍ଭ ବ୍ୟାଙ୍କ। ରେପୋହାର 5.25%ରେ ଅପରିବର୍ତ୍ତିତ। 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଆସନ୍ତା 23 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଏବଂ ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସୁରତ ଓ କେନ୍ଦ୍ରଶାସିତ ଅଞ୍ଚଳ ଦମନ ଗସ୍ତରେ ଯାଇ 21,770 କୋଟି ଟଙ୍କାରୁ ଅଧିକ ବ୍ୟୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ। ଶ୍ରୀ ମୋଦି ପ୍ରଥମେ ହାଜରା ଗସ୍ତ କରି ଶିଳ୍ପ ଓ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ପରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବେ। ଦମନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନମୋ ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠା ଓ ଅତ୍ୟାଧୁନିକ ନମୋ ହସ୍କିଟାଲର ଉଦ୍ଘାଟନ କରିବେ। ଏହାସହ ପ୍ରଧାନମନ୍ତ୍ରୀ ଆଇକନିକ୍ ବ୍ରିଜ୍, ଦମନ ସମ୍ମେଳନ କେନ୍ଦ୍ର ଏବଂ ନିଫ୍ଟ କ୍ୟାମ୍ପସର ଶିଳାନ୍ୟାସ କରିବେ। ଲାକ୍ଷାଦ୍ୱୀପରେ ସାମୁଦ୍ରିକ ବିକାଶ ନିମନ୍ତେ 885 କୋଟି ଟଙ୍କାର ବନ୍ଦର ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଦ୍ୱାରା କାଲ୍ପେନି ଓ କଦମତ୍ ଦ୍ୱୀପରେ ବହୁମୁଖୀ ଜେଟି ନିର୍ମାଣ ଦ୍ୱାରା ବୃହତ୍ ଯାତ୍ରୀ ଓ କ୍ରୁଜ୍ ଜାହାଜର ଯାତାୟତ ସୁବିଧା ସମ୍ଭବ ହୋଇପାରିବ। ଉତ୍ତର ପ୍ରଦେଶର ବାଲିଆସ୍ଥିତ ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ଭାରତର 100ତମ ରାମସାର ସ୍ଥଳୀ ଭାବେ ମାନ୍ୟତା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ସଫଳତା ନେଇ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରାକୃତିକ ପରିବେଶ ଓ ଆର୍ଦ୍ରଭୂମି ସଂରକ୍ଷଣ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି। ବୈଜ୍ଞାନିକ ପଦ୍ଧତି, ନବସୃଜନ, ଜନସଚେତନତା ଓ ଜନଭାଗିଦାରୀ ମାଧ୍ୟମରେ ଆର୍ଦ୍ରଭୂମି ସଂରକ୍ଷଣକୁ ସୁଦୃଢ଼ କରାଯାଉଥିବା ସେ କହିଛନ୍ତି। କର୍ଣ୍ଣାଟକରେ ଜଳସମ୍ପଦ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡି ଦାୟିତ୍ୱ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ବେଙ୍ଗାଲୁରୁ ବିକାଶ ବିଭାଗ ଦିଆଯିବ ବୋଲି ତାଙ୍କୁ ପୂର୍ବରୁ ପ୍ରତିଶ୍ରତି ମିଳିଥିଲା, ତେବେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ବିବାଦର ସମାଧାନ କରାଯିବ ବୋଲି କହିଛନ୍ତି। ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25%ରେ ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପଭି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଏବଂ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫାସିଲିଟି ହାର ଓ ବ୍ୟାଙ୍କ ହାର 5.5%ରେ ବଳବତ୍ତର ରହିଛି। ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନକୁ 6.9%ରୁ 6.6%କୁ ହ୍ରାସ କରିଛି। ଅନ୍ୟପକ୍ଷରେ ମୁଦ୍ରାସ୍କୀତି ଆକଳନକୁ 4.6%ରୁ 5.1% ବୃଦ୍ଧି କରାଯାଇଛି। ଏହି ନିଷ୍ପଭିକୁ ସ୍ୱାଗତ କରି ଶିଳ୍ପ ସଂଗଠନ ଆସୋଚାମ୍ କହିଛି ରେପୋ ହାର ଅପରିବର୍ତ୍ତିତ ରହିବା ଅଭିବୃଦ୍ଧି ଏବଂ ବ୍ୟବସାୟିକ ମନୋଭାବକୁ ସୁଦୃଢ଼ କରିବ। ଆସୋଚାମ୍ର ମହାସଚିବ ସୌରଭ ସାନ୍ୟାଲ କହିଛନ୍ତି ଏହା ଅର୍ଥନୈତିକ ଅଭିବୃଦ୍ଧି ଓ ମୁଦ୍ରାସ୍କୀତି ନିୟନ୍ତ୍ରଣ ମଧ୍ୟରେ ସନ୍ତୁଳିତ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି। ବିଦେଶୀ ପୁଞ୍ଜି ନିବେଶକଙ୍କ ପାଇଁ କେନ୍ଦ୍ର ସରକାର ସରକାରୀ ନିବେଶରୁ ମିଳୁଥିବା ପୁଞ୍ଜି ଲାଭ ଓ ସୁଧ ଆୟ ଉପରେ ଟିକସ ଛାଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ବ୍ୟବସ୍ଥା ଚଳିତ ବର୍ଷ ଏପ୍ରିଲ୍ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ଦୀର୍ଘମିଆଦୀ ବିଦେଶୀ ପୁଞ୍ଜି ପ୍ରବାହ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ପରବର୍ତ୍ତୀ ଅଭିଯୋଗ ନିରାକରଣ ପ୍ରକ୍ରିୟାରେ

70,000 ଅଧିକ ଆବେଦନ ମିଳିଛି। ଏଥିରେ 7,314 ମାର୍କ ଯାଞ୍ଚ ଏବଂ 63,000 ଅଧିକ ପୁନଃ ମୂଲ୍ୟାୟନ ଆବେଦନ ସାମିଲ ରହିଛି। ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥାକୁ ନେଇ ସମାଲୋଚନା ହେବା ପରେ ଏହାର କାର୍ଯ୍ୟକାରିତା ନେଇ କେନ୍ଦ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ତାରିଖରେ ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତ ମାସରେ ରାଷ୍ଟ୍ରପତି 66 ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6,000 ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। କର୍ମଚାରୀ ରାଜ୍ୟ ବୀମା ନିଗମ ଇଏସ୍ଆଇସି ପକ୍ଷରୁ 2026-27 ଶିକ୍ଷାବର୍ଷ ପାଇଁ ବୀମାଭୁକ୍ତ କର୍ମଚାରୀଙ୍କ ସନ୍ତାନ କୋଟାରେ ଏମ୍ବିବିଏସ୍, ବିଡିଏସ୍ ଓ ବିଏସ୍ସି ନର୍ସିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି କୋଟାରେ ମୋଟ 783 ଆସନ ସଂରକ୍ଷିତ ରହିଛି। ଦେଶର 22 ମେଡିକାଲ, ଡେଣ୍ଟାଲ ଏବଂ ନର୍ସିଂ ପ୍ରତିଷ୍ଠାନରେ 695 ଏମ୍ବିବିଏସ୍, 28 ବିଡିଏସ୍ ଓ 60 ବିଏସ୍ସି ନର୍ସିଂ ଆସନ ରହିଛି। ଏହିସବୁ ଆସନରେ କେନ୍ଦ୍ରୀୟ କାଉନ୍ସେଲିଂ ପ୍ରକ୍ରିୟା ମାଧ୍ୟମରେ ନାମଲେଖା କରାଯିବ। ବିହାର ପାଟନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ମୀନାକ୍ଷୀ ମଦନ ରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ପାଟନାର ଲୋକଭବନରେ ଆୟୋଜିତ ସମାରୋହରେ ଜଷ୍ଟିସ୍ ରାୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ ଗୋଟିଏ ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନର ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଞ୍ଜାବ ରାଜ୍ୟ ମହିଳା ଆୟୋଗ ଲୁଧିଆନାରୁ 9 ବାଳିକା ନିଖୋଜ ଘଟଣାର ନିଜ ଆଡୁ ତଦନ୍ତ ଆରମ୍ଭ କରିଛି। ଆୟୋଗର ଅଧ୍ୟକ୍ଷା ରାଜଲାଲି ଗିଲ୍ ଲୁଧିଆନା ପୁଲିସ୍ କମିଶନରଙ୍କୁ ଆସନ୍ତା 8 ସୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାସରେ ଲୁଧିଆନାରୁ 9 ବାଳିକା ନିଖୋଜ ହୋଇଯାଇଥିଲେ। ଆମେରିକା ଓ ଇରାନ୍ ମଧ୍ୟରେ ପରମାଣୁ ପ୍ରସଙ୍ଗକୁ ନେଇ କୂଟନୈତିକ ଆଲୋଚନା ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ୍କୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ। ଶ୍ରୀ ଟ୍ରମ୍ପ କହିଛନ୍ତି ପରମାଣୁ ନିରସ୍ତ୍ରୀକରଣ ନେଇ ଆମେରିକା ଗୁରୁତ୍ୱ ପ୍ରଦାନ କରୁଛି ଏବଂ ଉଭୟ ଦେଶ ମଧ୍ୟରେ କୌଣସି ପ୍ରକାରର ଚୁକ୍ତି ଏହା ଉପରେ ନିର୍ଭର କରିବ। ଅନ୍ୟପକ୍ଷରେ ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଏବଂ ରିପବ୍ଲିକାନ୍ ନେତାମାନେ କହିଛନ୍ତି ଚୀନ୍ ଉପରେ ଆର୍ଥିକ ନିର୍ଭରଶୀଳତା ହ୍ରାସ କରିବାରେ ଆମେରିକା ଉଲ୍ଲେଖନୀୟ ପ୍ରଗତି କରିଛି। ଚୀନ୍ ସହ ବାଣିଜ୍ୟ ନିଅଣ୍ଟ ଗତବର୍ଷ 32% ହ୍ରାସ ପାଇଥିବା ସେମାନେ କହିଛନ୍ତି। ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟେଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ଆଜି ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ପ୍ରତିବର୍ଷ ଜୁନ୍ 5 ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ ହେଉଛି। ବିଶ୍ୱ ପରିବେଶ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍କତି ଓମ୍ ବିର୍ଲା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ପ୍ରମୁଖ ଦେଶବାସୀଙ୍କୁ ଜୈବ ବିବିଧତାର ସୁରକ୍ଷା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏକ ପେଡ଼ ମା' କେ ନାମ ଅଭିଯାନର ସଫଳତା ଉଲ୍ଲେଖ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ

0: हो जाए। सबरी भाषा रे
1: केवल आकाशवाणी।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରକୃତିର ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ। ପୁରୀଠାରେ ଚାଲିଥିବା ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 11 ବିଷୟରେ ହୋଇଛି ଆଲୋଚନା ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1973 ପ୍ରତିବର୍ଷ ଜୁନ୍ 5 ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱର ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତିରୁ ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ଶୀର୍ଷକ ଆଲୋଚନାଚକ୍ରରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ରାଜ୍ୟ ଅଗ୍ରସର ହେଉଛି। ପରିବେଶ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ଅଗ୍ନି ଚିହ୍ନଟ ବ୍ୟବସ୍ଥା, ହେନ୍ତାଳ ବନର ପୁନରୁଦ୍ଧାର, ଇକୋ ଟୁରିଜିମ୍ର ବିକାଶ, ନନ୍ଦନକାନନର ଆଧୁନିକୀକରଣ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନପ୍ରାପ୍ତ 205 ଅନୁଷ୍ଠାନ ଏବଂ 207 ବ୍ୟକ୍ତିଙ୍କୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅଭିନନ୍ଦନ ଜଣାଇଥିଲେ। ପରିବେଶ ଅନୁକୂଳ ଜୀବନଶୈଳୀକୁ ବ୍ୟବହାର କରି ପରିବେଶ ସୁରକ୍ଷା ଦିଗରେ ଏକ ଜନ ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି। ରାଜ୍ୟର 3 ଶ୍ରେଷ୍ଠ ପରିବେଶ ସୁରକ୍ଷା ଇକୋ କ୍ଲବ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପରିବେଶ ସୁରକ୍ଷା ଆଗାମୀ ପିଢ଼ିମାନଙ୍କର ସମୃଦ୍ଧି ଓ କଲ୍ୟାଣ ପାଇଁ ଏକ ନିବେଶ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି କେନ୍ଦ୍ର ଶିକ୍ଷା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ ପେଡ୍ ମା' କେ ନାମ ଅଭିଯାନକୁ ଅଧିକ ତ୍ୱରାନ୍ୱିତ ଓ କାର୍ଯ୍ୟାଭିମୁଖୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ମା' ପାଇଁ ଗଛଟିଏ ଅଭିଯାନରେ ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ବିଧାୟକ ଜୟ ଢୋଲକିଆ ଯୋଗଦେଇ ଉନ୍ନୟନ କାର୍ଯ୍ୟରେ ଗଛକୁ କଟା ନ ଯାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆହ୍ୱାନ ଦେଇଥିଲେ। ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କୁଲାରିକୁଦ ଦୀପଠାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗ ଦେଇଥିଲେ। ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତମାସରେ ରାଷ୍ଟ୍ରପତି 66 ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର। ଚଳିତ ଆର୍ଥିକ ବର୍ଷ

0: ମାସର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପଭି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଏବଂ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫ୍ୟାସିଲିଟି ହାର ଓ ବ୍ୟାଙ୍କ ହାର 5.5% ବଳବତ୍ତର ରହିଛି। ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଆସନ୍ତା 8 ତାରିଖରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି। 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ତୃତୀୟ ଦିବସରେ ଆଜି ଉଦ୍ଯାପନୀ ହେଉଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। ତିନିଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାରମ୍ଭିକ ସୂଚନା, ବାତ୍ୟା ଓ ବନ୍ୟା ସହ୍ୟ କରିପାରୁ ନଥିବା ଘର ଓ ରାସ୍ତା ସମେତ ପ୍ରାକୃତିକ ଆଧାରିତ ସମାଧାନ ନେଇ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଅପରାହ୍ନରେ ଆଜି ପୁରୀ କୋଣାର୍କ ବେଳାଭୂମି ରାମଚଣ୍ଡୀଠାରେ ବିପର୍ଯ୍ୟୟ ପରିଚାଳନା ନେଇ ଏକ ଡେମୋ ପ୍ରଦର୍ଶନ କରାଯିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକର ଗ୍ରୀଷ୍ମ ଅବକାଶ ଅବଧିକୁ ବୃଦ୍ଧି କରାଯିବା ନେଇ ସରକାର ବିଚାର କରୁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଗାମୀ ଦିନରେ ପାଣିପାଗ ପରିସ୍ଥିତିର ସମୀକ୍ଷା ପରେ ଗ୍ରୀଷ୍ମ ଅବକାଶ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବୋଚ୍ଚ ପ୍ରାଥମିକତା ବୋଲି ମଧ୍ୟ ଶ୍ରୀ ଗଣ୍ଡ କହିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଗତ ଏପ୍ରିଲ 27 ତାରିଖଠାରୁ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଗୁଆ ଗ୍ରୀଷ୍ମ ଅବକାଶ ଘୋଷଣା କରିଥିଲେ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ନେଇ ବୈଠକରେ ଆଲୋଚନା କରାଯାଇଛି। ଗତ 31 ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ନୀତି ସବ୍କମିଟି ବୈଠକରେ ଅନୁମୋଦିତ ହୋଇଥିବା ରଥଯାତ୍ରା ଓ ସ୍ନାନଯାତ୍ରାଦିର ବ୍ୟବସ୍ଥାବଳୀକୁ ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକରେ ବିବରଣୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ସରକାର ଯୋଗାଇ ଦେଉଥିବା ସମସ୍ତ ସୁବିଧା ଉପଲବ୍ଧି ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ୱାସସ୍ ପଦ୍ଧତି ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ପୁରୁଣା ନଥିପତ୍ରକୁ ସମ୍ପୂର୍ଣ୍ଣ ରୂପେ କମ୍ପ୍ୟୁଟରକରଣ କରାଯାଇଛି। ସରକାରୀ ଅଧିକାରୀମାନଙ୍କ କାମରେ ସ୍ୱଚ୍ଛତା ଆଣିବା ସହିତ ଧାର୍ଯ୍ୟ ସମୟରେ ଲୋକମାନଙ୍କୁ ସରକାରୀ ସେବା ଯୋଗାଇ ଦେବା ୱାସସ୍ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି।
1: ୱାସ୍ ଇମ୍ପ୍ଲିମେଣ୍ଟେସନରେ ରାଜ୍ୟସ୍ତରରେ ବେଙ୍ଗଲ ଜିଲ୍ଲା ସଫଳତା ପାଇଛି। ଯେଉଁଥିରେ ମେ ମାସର ଯେଉଁ ଆସେସମେଣ୍ଟ ହେଇଛିରେ ସର୍ବ ଅଧିକ ସଂଖ୍ୟାରେ ବେଙ୍ଗଲ ଜିଲ୍ଲାର ଫାଇଲ୍ ପ୍ରୋସେସିଂ ହୋଇପାରିଛି। ପାଖାପାଖି 25,000 ଫାଇଲ୍ ପ୍ରୋସେସ
0: ୱାସସ୍ ପଦ୍ଧତିରେ 25,153 ଫାଇଲ୍କୁ କମ୍ପ୍ୟୁଟରକରଣ କରାଯାଇ କାର୍ଯ୍ୟରେ ବ୍ୟବହାର ଉପଯୋଗୀ କରାଯାଇଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି। ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ଭଟ୍ଟସାହି ବିଦ୍ୟାଳୟରେ ମୋ ଗାଁ ମୋ ତହସିଲ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। 200 ଜଣଙ୍କ ଜମିଖାତା ସଂଶୋଧନ ତଥା ବିଭିନ୍ନ ଅଭିଯୋଗ ମଧ୍ୟରୁ 33 ଜଣଙ୍କୁ ଜମି ଖତିଆନ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ନିମନ୍ତେ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି। ପ୍ରାର୍ଥୀମାନେ ଆସନ୍ତା ରବିବାର ସୁଦ୍ଧା ପଞ୍ଜୀକରଣ ସମ୍ପୂର୍ଣ୍ଣ କରି ଆବେଦନପତ୍ର ଦାଖଲ କରିପାରିବେ। ଏନ୍ସିଇଆର୍ଟି ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8

ତାରିଖ ପର୍ଯ୍ୟନ୍ତ ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିରୁ ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ଗାନ୍ଧୀ ଚର୍ଚ୍ଚା, ପ୍ରଯୋଜନା ପ୍ରଜ୍ଞାପାରମିତା ସାହୁ, ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ।
1: ଗାନ୍ଧୀ ଚିନ୍ତନ ଓ ଦର୍ଶନର କାର୍ଯ୍ୟକ୍ରମ ଗାନ୍ଧୀ ଚର୍ଚ୍ଚାକୁ ସ୍ୱାଗତ।

0: ଆଜି ସବୁଠି ଗାନ୍ଧୀ ବିଚାରର କଥା, ବ୍ୟକ୍ତି ଜୀବନଠୁ ଦେଶ ପର୍ଯ୍ୟନ୍ତ ସବୁଠି ସବୁଠି ଆଜି ଅନୁଭବ ହେଉଛି ତାଙ୍କର ପ୍ରଦର୍ଶିତ ମାର୍ଗର ଆବଶ୍ୟକତା କେତେ।
1: ପ୍ରକୃତି ଓ ପରିବେଶ ବିନା ଜୀବଜଗତ ତିଷ୍ଠିବା ଅସମ୍ଭବ। ପରିବେଶର ସୁରକ୍ଷାରେ ଜୀବନର ସୁରକ୍ଷା, ପ୍ରାକୃତିକ ପରିବେଶର ପ୍ରଯତ୍ନ ସହ ମାନବିକ ପରିବେଶ ବା ମଣିଷର ଅନ୍ତଃକରଣର ଶୁଦ୍ଧତାକୁ ପ୍ରାଧାନ୍ୟ ଦେଉଥିଲେ ଗାନ୍ଧିଜୀ। ବାହ୍ୟ ପ୍ରକୃତିର ସୁରକ୍ଷାରେ ଯେମିତି ଜୀବଜଗତର କଲ୍ୟାଣ, ଠିକ୍ ସେମିତି ମଣିଷର ଅନ୍ତଃକରଣର ଶୁଦ୍ଧତାରେ ଫୁଟି ଉଠେ ସାମଗ୍ରିକ ଚେତନା, ମଣିଷ ହୋଇଯାଏ କଳୁଷମୁକ୍ତ। ପ୍ରକୃତି ଯେମିତି ହସୁଥାଏ ବିଲ ବଣ ପାହାଡ଼କୁ ନେଇ, ଠିକ୍ ସେମିତି ମଣିଷର ଅନ୍ତଃକରଣର ଶୁଦ୍ଧତା ତାକୁ ମାନବରୁ ମହାମାନବରେ ପରିଣତ କରିଦିଏ। ଉଭୟ ପ୍ରାକୃତିକ ପରିବେଶର ସୁରକ୍ଷା ଏବଂ ମାନବୀୟ ପରିବେଶର ଶୁଦ୍ଧତାକୁ ଗାନ୍ଧିଜୀ ସମପରିମାଣରେ ବିଚାର କରୁଥିଲେ। ସୁସ୍ଥ ସମାଜର ସୁନ୍ଦର ସ୍ୱପ୍ନକୁ ସାକାର କରିବାକୁ ହେଲେ ପ୍ରକୃତି ଓ ପରିବେଶର ସୁରକ୍ଷା ନିତାନ୍ତ ଜରୁରୀ ବୋଲି କହୁଥିଲେ ଗାନ୍ଧିଜୀ। ହଁ ଶ୍ରୋତା ବନ୍ଧୁ, ଏହି ପ୍ରସଙ୍ଗରେ ଆଜି ରହିଛି ଆଲୋଚନା ଗାନ୍ଧିଜୀଙ୍କ ଦୃଷ୍ଟିରେ ପରିବେଶ। ଆଲୋଚନା କରିଛନ୍ତି ଡକ୍ଟର ବାସୁଦେବ ଦାସ।
2: ସମ୍ପ୍ରତି ପରିବେଶ ଉପରେ ଗୁରୁତ୍ୱ ଆରୋପ କରାଯାଉଛି, ମାତ୍ର ଗାନ୍ଧିଜୀ ସ୍ୱାଧୀନତା ସଂଗ୍ରାମ ଚଳାଇବା ବେଳେ ପରିବେଶ ସୁରକ୍ଷା ନିମନ୍ତେ ତାଙ୍କର ସହକର୍ମୀ ଶିଷ୍ୟ ତଥା ଜନସାଧାରଣଙ୍କୁ ନିବେଦନ କରିଥିଲେ। ତେଣୁ ଗାନ୍ଧିଜୀ ଜଣେ ଉଚ୍ଚ କୋଟିର ପରିବେଶବିତ୍। ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ପରିବେଶକୁ ତିନି ଭାଗରେ ବିଭକ୍ତ କରାଯାଇପାରେ, ରାଷ୍ଟ୍ରୀୟ ବା ମାନବୀୟ ପରିବେଶ, ମାନସିକ ପରିବେଶ ଓ ସ୍ୱାସ୍ଥ୍ୟାନୁକୂଳ ପରିବେଶ। ମଣିଷ ମାତ୍ରେ ଏକ ଈଶ୍ୱରଙ୍କର ସନ୍ତାନ ଏବଂ

ରାଷ୍ଟ୍ରୀୟ ବା ମାନବୀୟ ପରିବେଶ, ମାନସିକ ପରିବେଶ ଓ ସ୍ୱାସ୍ଥ୍ୟାନୁକୂଳ ପରିବେଶ। ମଣିଷ ମାତ୍ରେ ଏକ ଈଶ୍ୱରଙ୍କର ସନ୍ତାନ ଏବଂ ସମାନ ଅଧିକାର ସମସ୍ତଙ୍କର ରହିଛି। ମନୁଷ୍ୟ ପ୍ରକୃତି ଜଗତରୁ ସୃଷ୍ଟ। ପ୍ରକୃତି ବା ପୃଥିବୀ ଜଣେ ମହାନ ଶିଳ୍ପୀର ଚାରୁକଳା। ତା ମଧ୍ୟରେ ମନୁଷ୍ୟ ପ୍ରକୃତିର ପୂଜକ ବା ସେବକ। ସୃଷ୍ଟି ଉପରେ ମାଲିକାନା ଦେଖାଇବା ଅଧିକାର ମଣିଷର ନାହିଁ। କାହାକୁ ଶାରୀରିକ ମାନସିକ କଷ୍ଟ ଦେବା, ଦଣ୍ଡାଦେଶ କରିବା, ହିଂସା ଏଭଳି ସମସ୍ୟା ନାହିଁ ଯାହା ଆଲୋଚନା ବା ଅହିଂସା ଦ୍ୱାରା ସମାଧାନ ନ ହୋଇପାରିବ ବୋଲି ସେ ବିଚାର କରୁଥିଲେ। ସତ୍ୟ ପଥର ଯାତ୍ରୀର ସାଥୀ ହେଉଛି ଅହିଂସା। ସତ୍ୟ ହିଁ ଈଶ୍ୱର ଏବଂ ଈଶ୍ୱର ହିଁ ସତ୍ୟ। ଏହି ଦୃଢ଼ ବିଶ୍ୱାସ ହିଁ ମନୁଷ୍ୟକୁ ଆତ୍ମବଳ ଦିଏ। ଆଟମ୍ ଠାରୁ ଆତ୍ମବଳ ଅଧିକ ଶକ୍ତିଶାଳୀ। ଆତ୍ମବିଶ୍ୱାସୀ ସତ୍ୟର ସନ୍ଧାନ କରିପାରେ। ଦୁର୍ବଳ ମନା ବା ଦୁର୍ଗୁଣ ଗୁଡ଼ିକର ପ୍ରକାଶ କରିବା ଦ୍ୱାରା ଅନ୍ତଃକରଣ ପରିଷ୍କାର ହୋଇଯାଏ। କୌଣସି ସଂକୀର୍ଣ୍ଣତା ତାକୁ କାବୁ କରିପାରେ ନାହିଁ। ଏଣୁ ଈଶ୍ୱରଙ୍କ ଅନୁକମ୍ପାରୁ ଦେହ ଏ ଜୀବନ ଏ ରାଷ୍ଟ୍ର ପାଇଛେ। ତାଙ୍କୁ ସ୍ୱୀକାର ପୂର୍ବକ ତାଙ୍କ ସୃଷ୍ଟିର ସେବା କରିବା, ସୁରକ୍ଷା କରିବା ଓ ଆନନ୍ଦ ଲାଭ କରିବା ଆମର ଧ୍ୟେୟ। ଯୁଗ ଯୁଗ ଧରି ଯାହା ସତ୍ୟ ଓ ସମ୍ଭବ ହୋଇଛି ତାହାକୁ ଅହଂର ବଶବର୍ତ୍ତୀ ହୋଇ ପ୍ରଦୂଷଣ କରିବା ଈଶ୍ୱର ବିରୋଧୀ କାର୍ଯ୍ୟ ତଥା ରାଷ୍ଟ୍ର ବିରୋଧୀ ଅପରାଧ। ମନୁଷ୍ୟ ସର୍ବବିଧ ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ ପ୍ରକୃତି ପାଖରେ ସମ୍ପଦ ପରିପୂର୍ଣ୍ଣ ରହିଛି। ମନୁଷ୍ୟ ଲୋଭ ମେଣ୍ଟାଇବା ପାଇଁ ପ୍ରକୃତି ଉପରେ ମନ ଇଚ୍ଛା ଧ୍ୱଂସ ଲୀଳା ଚଳାଇଛି। ଆବଶ୍ୟକତା ଠାରୁ ଅଧିକ ଗ୍ରହଣ କରିବା କି ଠୁଳିଭୂତ କରିବା ଚୋରି ବୋଲି ଗାନ୍ଧିଜୀ କହିଛନ୍ତି। ପ୍ରକୃତି ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଯାଇ ମନୁଷ୍ୟ ମନୁଷ୍ୟ ପ୍ରତି ହିଂସାଚରଣ କରେ। ଭାରତୀୟ ପରମ୍ପରାରେ ରହିଛି ସତ୍ୟ ପ୍ରେମର ପରମ ପରାକାଷ୍ଠା ବସୁଧୈବ କୁଟୁମ୍ବକମ୍। ଆମ୍ଭମାନଙ୍କର ଶାସ୍ତ୍ରରେ ଯଜ୍ଞ ବା ତ୍ୟାଗପୂର୍ଣ୍ଣ କର୍ମର ବହୁଳ ଦୃଷ୍ଟାନ୍ତ ରହିଛି। ସେଗୁଡ଼ିକରେ ମାନବୀୟ ଓ ପ୍ରାକୃତିକ ପରିବେଶର ସୁନ୍ଦର ଚିତ୍ର ଓ ଉଦାହରଣମାନ ରହିଛି। ଗାନ୍ଧିଜୀଙ୍କୁ ରାମାୟଣ, ମହାଭାରତ, ଭଗବତ ଗୀତା ଆଦି ମହାନ ଗ୍ରନ୍ଥଗୁଡ଼ିକର ନୀତିଗତ ପ୍ରେରଣା ଯଥେଷ୍ଟ ପ୍ରଭାବିତ କରିଥିଲା। ଗାନ୍ଧୀଙ୍କ ଦୃଷ୍ଟିରେ ବୃକ୍ଷ ମାତା, ଗୋମାତା, ନଦୀ ମାତା, ଧରିତ୍ରୀ ମାତା ଏ ସମସ୍ତଙ୍କର ଆମେ ସେବକ। ସେବା କରି ଆମର ଆବଶ୍ୟକ ଆହାର ଓ ବ୍ୟବହାର ପଦାର୍ଥ ପ୍ରାପ୍ତ ହୋଇପାରିବା। ବନ୍ଧୁତା ମାନବିକତା ଦ୍ୱାରା ସୁସମ୍ପର୍କ ପ୍ରତିଷ୍ଠା ହୋଇପାରିଲେ ସାମାଜିକ ବା ମାନବିକ ପରିବେଶ ସଜାଡ଼ି ହୋଇପାରିବ। ଗାନ୍ଧିଜୀଙ୍କୁ ଜଣେ ପ୍ରଶ୍ନ କଲେ, ପୃଥିବୀରେ ଆଶ୍ଚର୍ଯ୍ୟ କ'ଣ? ଗାନ୍ଧିଜୀ ଉତ୍ତରରେ କହିଲେ, ପୃଥିବୀରେ ଆଶ୍ଚର୍ଯ୍ୟ ହେଉଛି ଈଶ୍ୱର ଆମ୍ଭମାନଙ୍କୁ ମନେ ରଖିଥିବା ବେଳେ ଆମେ ଈଶ୍ୱରଙ୍କୁ ଭୁଲି ଯାଇଛୁ। ଅର୍ଥାତ୍ ସର୍ବତ୍ର ଓ ସଦାବେଳେ ବିଭୁ ପ୍ରତି ମାନସିକ ସଂସ୍କାର ଆଣିପାରିବ। ଈଶ୍ୱର ପାଷାଣ ମଧ୍ୟରେ ଶୟନ କରନ୍ତି, ଉଦ୍ଭିଦ ଭିତରେ ସଚେତନ ରହନ୍ତି, ପ୍ରାଣୀମାନଙ୍କ ଭିତରେ ଚଳମାନ ହୁଅନ୍ତି ଏବଂ ମନୁଷ୍ୟମାନଙ୍କ ଭିତରେ ଚିନ୍ତନ କରନ୍ତି ବୋଲି ଗାନ୍ଧିଜୀଙ୍କର ବିଶ୍ୱାସ ଥିଲା। ମହାତ୍ମା ଗାନ୍ଧୀ ପ୍ରାଣୀଙ୍କୁ ମଧ୍ୟ ଶ୍ରଦ୍ଧା କରୁଥିଲେ। ଗାଈକୁ ଦୁହିଁବା ପୂର୍ବରୁ ଚିନ୍ତା କରିବାର ଅଛି, ତାଙ୍କୁ ଯଥେଷ୍ଟ ପରିମାଣ କୁଣ୍ଡା ତୋରାଣି ଖାଇବାକୁ ଦିଆଯାଇଛି ତ? ମୌଳିକ ଚିନ୍ତାଧାରା ଗାନ୍ଧିଜୀଙ୍କ ପରିବେଶ ଚିନ୍ତନର ମୂଳ ଉତ୍ସ। କବି ରାଧାମୋହନ ଗଡ଼ ନାୟକଙ୍କ ଭାଷାରେ, ତମେ ଦେଖ ସିନା ପଦ୍ମ ଫୁଲଟି, ମୁଁ ଦେଖେ ତାହାର ନାଡ଼, ତମେ ଦେଖ ଯେଉଁ ଭଦ ଭଦଳିଆ ମୁଖ ଯେ ତାହାର ନୀଳ। ଗାନ୍ଧିଜୀ ୟାରୱାଡ଼ା କାରାବାସରେ ଥିଲାବେଳେ ବିଶ୍ୱକବି ରବୀନ୍ଦ୍ରନାଥ ଗାନ୍ଧିଜୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ଗାନ୍ଧିଜୀ ଏହି ମନ୍ତବ୍ୟ ଦେଇଥିଲେ ଯେ, ପଦ୍ମ ଫୁଲଟିର ଲୋଭନୀୟ ଓ ଶୋଭନୀୟ ଚେହେରା ଦେଖି କବି ପୁଲକିତ ହୁଏ, ଭଦ ଭଦଳିଆ ଚଢ଼େଇଟି ଦେଖି ମନ ଖୁସି ହୁଏ, କିନ୍ତୁ ପଦ୍ମ ଫୁଲଟିର ଜୀବନ ଚର୍ଯ୍ୟା କେତେ ତପକ୍ଲିଷ୍ଟ, ସାଧନା ସାପେକ୍ଷ ତାହା ଚିନ୍ତା କରିବାର ଅଛି। ସେହିଭଳି ଭଦ ଭଦଳିଆ ଚଢ଼େଇ ବସାରେ ଖାଦ୍ୟ ଅଛି ତ? ତାର ଶାବକ ନିରାପଦରେ ରହିଛି ତ? ଏହି ଚିନ୍ତା ଗାନ୍ଧିଜୀଙ୍କ ପ୍ରାଣକୁ ବ୍ୟଥିତ ଓ ସ୍ପନ୍ଦିତ କରିଥିଲା। କେତେ ଗଭୀର ଭାବରେ ସେ ଜୀବନର କଥା ଚିନ୍ତା କରୁଥିଲେ। ଅହିଂସା ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ ସେ ପଶୁ ଶିକାର, ହତ୍ୟା କରି ମାଂସ ଭକ୍ଷଣକୁ ଘୋର ବିରୋଧ କରୁଥିଲେ। ତାଙ୍କର ଜୀବ ପ୍ରତି ଅସୀମ ଦୟା ଥିଲା। ଏକଦା ଗୋରୁପଲ ଅଡ଼ାଇ ପିଲାଟି ଆସୁଥିଲା। ଗାନ୍ଧିଜୀଙ୍କ ଚେହେରା ଓ ହାତରେ ଠେଙ୍ଗା ଦେଖି ଗୋରୁପଲ ତରକି ଦୌଡ଼ି ପଳାଇଥିଲେ। ପିଲା ଲୋକ ହଇରାଣ ହେଲା। ଗାନ୍ଧିଜୀଙ୍କ ମନରେ ଏହି କଥା ଗଭୀର ରେଖାପାତ କରିଥିଲେ। ପରିବେଶର ଅନ୍ୟତମ ସଂଜ୍ଞା ଥିଲା, କୁଟି ଖାଉ କାଟି ବିନ୍ଧ। ସ୍ୱାବଲମ୍ବନଶୀଳତା ମଣିଷର ଆଦର୍ଶପଣିଆକୁ ମଜବୁତ କରେ, ନିର୍ଭୀକ କରେ ଏବଂ ପରିବେଶକୁ ଅଧିକ ସମ୍ଭ୍ରମ କରେ। ତତ୍ସହିତ ଗାନ୍ଧିଜୀ ମାନବିକତାର ଥିଲେ ମହାନ ପୂଜାରୀ। ବୃକ୍ଷଲତାକୁ ମନୁଷ୍ୟ ଜଡ଼ ପଦାର୍ଥ ଭାବି ଛେଦନ କରିବାକୁ ସେ ଚରମ ନିଷ୍ଠୁରତା ବୋଲି କହୁଥିଲେ। 1934 ମଇ ମାସ 29 ତାରିଖରେ କେନ୍ଦ୍ରାପଡ଼ା ଡାକମଙ୍ଗଳାରେ ତାଙ୍କର ରାତ୍ର ରହଣୀ ହେଲା। ଗାନ୍ଧିଜୀ ଦାନ୍ତ ଖୋଜିବା ପାଇଁ ଜଣେ ସହକର୍ମୀ ସାହାରା ଗଛରୁ ଦାନ୍ତ କାଠି 4 ଖଣ୍ଡ

0: ପାଟି ଆଣି ପାଖରେ ଦେଲେ ଗାନ୍ଧିଜୀ ଦୁଃଖରେ କହି ପକାଇଲେ, ରାତ୍ରରେ ତୁମେ ବୃକ୍ଷକୁ କଷ୍ଟ ଦେଲ, ଆହ ଏପରି କରିବା ନିଷ୍ଠୁରତା। ଏହି ଉକ୍ତିରୁ ବୃକ୍ଷଲତା ପ୍ରତି ଗାନ୍ଧିଜୀଙ୍କର ପ୍ରୀତି ଓ ପରିବେଶ ସଚେତନତା ଜାଣି ହୁଏ। ବର୍ଜ୍ୟବସ୍ତୁ ଓ ଆବର୍ଜନା ବିଛାଡ଼ି ପରିବେଶ ପ୍ରଦୂଷଣ କରିବାକୁ ଗାନ୍ଧିଜୀ ବାରଣ କରୁଥିଲେ। ଅଳିଆ ଆବର୍ଜନାକୁ କମ୍ପୋଷ୍ଟ ସାର କରିବା ଯୋଜନା ତାଙ୍କର ଚିନ୍ତା ପ୍ରସ୍ତୁତ। ଗାନ୍ଧି ବିଶ୍ୱର ଜଣେ ଆଦର୍ଶ ମହାମାନବ ଯେପରି ସତ୍ୟ, ସେ ଜଣେ ଶ୍ରେଷ୍ଠ ସର୍ଜନଶୀଳ ପରିବେଶବିତ୍, ଏହା ମଧ୍ୟ ସ୍ୱୀକାର୍ଯ୍ୟ। ଗାନ୍ଧିଜୀଙ୍କ ପରିବେଶ ତତ୍ତ୍ୱକୁ କାର୍ଯ୍ୟକାରୀ କରିପାରିଲେ ସମାଜ ଆସନ୍ନ ସଙ୍କଟରୁ ରକ୍ଷା ପାଇପାରିବ, ଏଥିରେ ସନ୍ଦେହ ନାହିଁ।
1: ମୁଁ ତାଙ୍କୁ ଏମିତି ଜାଣେ।
2: ରବି ମହାନ୍ତି, ଜଗତସିଂହପୁର ସର୍ବୋଦୟ ମଣ୍ଡଳର ସମ୍ପାଦକ ଅଛି। ଯଦି କୌଣସି ଦିଗ ଉପରେ ଗାନ୍ଧିଜୀଙ୍କର ଆମେ ଆଲୋଚନାକୁ ଆସିଯିବା ତାହେଲେ ସେଟା ସରିବନି, କାହିଁକିନା କୌଣସି ଗୋଟିଏ ଦିଗ ନାହିଁ ତାଙ୍କର। ଗାନ୍ଧିଜୀଙ୍କର ତାଙ୍କ ଚିନ୍ତାଧାରାରେ ଥିଲା ସାମାଜିକ ବ୍ୟବସ୍ଥା ଦେଖନ୍ତୁ, ତାଙ୍କ ଚିନ୍ତାଧାରାର ଅର୍ଥନୈତିକ ବ୍ୟବସ୍ଥା ଦେଖନ୍ତୁ, ତାଙ୍କ ଚିନ୍ତାଧାରାର ନ୍ୟାୟ ବ୍ୟବସ୍ଥା ଦେଖନ୍ତୁ, ଯୋଉଟା ବିଚାର ବ୍ୟବସ୍ଥା, ଶିକ୍ଷା ବ୍ୟବସ୍ଥା, ଆପଣ ଯେଉଁ ବ୍ୟବସ୍ଥା ଉପରେ ଆଲୋଚନା କରିବେ ଗାନ୍ଧିଜୀ କ'ଣ କହୁଥିଲେ ସେ ବ୍ୟବସ୍ଥା ଉପରେ, ସେ ସରିବନି। କାହିଁକିନା ସେଟା ହେଉଛି ଗୋଟେ ଏକ୍ସପେରିମେଣ୍ଟ, ଆପଣ ଯେତେ ଏକ୍ସପେରିମେଣ୍ଟ କରି ଯାଉଥିବେ ଗାନ୍ଧିଜୀବାଦ ଉପରେ ଏଇ ବ୍ୟବସ୍ଥା ଉପରେ, ଆପଣଙ୍କୁ ନୂଆ ନୂଆ କଥା ମିଳିବ। ଯଦି ପ୍ରକୃତରେ ଆପଣ ଲୋକଙ୍କ ପାଇଁ କିଛି କରିବା ପାଇଁ ଚାହୁଁଥାନ୍ତି ଫିଲ୍ଡ ଉପରେ, କାମରେ, ପାଟଣରେ ନୁହଁ, ଲମ୍ବା ଲମ୍ବା ବହିରେ ନୁହଁ, ପ୍ରାକ୍ଟିକାଲି ଆପଣ ଇମ୍ପ୍ଲିମେଣ୍ଟ କରନ୍ତୁ, ଆପଣ ନୂଆ ନୂଆ ଦିଗ ପାଇପାରିବେ। ଗାନ୍ଧିଜୀଙ୍କର ଯୋଉ ଚିନ୍ତାଧାରା ଥିଲା, ଯୋଉ ଚିନ୍ତାଧାରାକୁ ନେଇକି ସେ ସ୍ୱାଧୀନତା ଆଣିବା ପାଇଁ ଚିନ୍ତା କରିଥିଲେ ଏବଂ ସଂଘର୍ଷ କରିଥିଲେ, ସେ ଚିନ୍ତାଧାରା ପ୍ରାୟ ମୋଡ଼ି ପକେଇକରି ଆମେ ତାକୁ ପୁରା ଦଳି ଖାଇଥାଏ। ସାଧାରଣ ଗରିବ ଲୋକଟିଏ ଯେତେବେଳେ ଆସୁଛି ଗୋଟେ ତାର ନ୍ୟାୟ ପାଇଁ କି ବିଚାର ପାଇଁ, ବର୍ଷ ବର୍ଷ ଚାଲିଯାଉଛି। ଯୋଉମାନେ ଜେଲ୍ରେ ଅଛନ୍ତି କେସ୍ଟା ସରିଥିଲେ ସେ ଯେତିକି ପନିସମେଣ୍ଟ ପାଇଥାନ୍ତେ ତାର କେତେ ଗୁଣିଛି ଅଧିକା ପାଇସାରିଲେଣି। ଓଡ଼ିଶା କଥା କହୁଛି, 51,845 ଗାଁ, 6,798 ଗ୍ରାମ ପଞ୍ଚାୟତ, ଯୋଉ ଏତିକିଟା ଗାଁ ଅଛି ସେ ଗାଁରେ ଆପଣ ଯାଆନ୍ତୁ ଦେଖିବେ ସେମାନଙ୍କର ଅର୍ଥନୀତିଟା କାହା ହାତରେ ଅଛି। ଗ୍ରାମର ଅର୍ଥନୀତି ବର୍ତ୍ତମାନ ପୁଞ୍ଜିପତି ହାତରେ, ଗାଁର ମୂଳ ପିଣ୍ଡ ହେଉଛି କୃଷି। କୃଷି ଉପରେ ଯଦି ଲକ୍ଷ୍ୟ ରଖିବେ ଆପଣ ଦେଖିବେ ଚାଷଟା ପୁଞ୍ଜିପତି ମାନଙ୍କ ହାତରେ ଅଛି। ଏଇଟା ଗାନ୍ଧି ଚାହୁଁନଥିଲେ, ଗାନ୍ଧି ଚାହୁଁଥିଲେ ଯେ କୃଷିଟା କୃଷକ ହାତରେ ରହିବା ଦରକାର। ଯେତେବେଳେ ଆପଣ ଚାଷ କରିବେ ଖର୍ଚ୍ଚ କରିବେ କିନ୍ତୁ ଆପଣ ତାର ରେଟ୍ଟାକୁ ସ୍ଥିର କରିପାରିବେନି। ଗାନ୍ଧିଜୀ କହୁଥିଲେ ଚାଷୀ ତାର କରିବ, ତାର କେତେ ଖର୍ଚ୍ଚ ହେଲା, ତାର ମିନିମମ୍ ସପୋର୍ଟ ପ୍ରାଇସ୍ କେତେ ପାଇବା ଦରକାର, ସେଥିପାଇଁ ସରକାର ସହଯୋଗ କରିବେ କିନ୍ତୁ ସେଇଟା କରିବା ଦରକାର। ଗାନ୍ଧିଜୀ କହୁଥିଲେ ଯୋଉଗୁଡାକ ଦରକାର ଗ୍ରାମର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସେଇ ପ୍ରକାର ବ୍ୟବସ୍ଥା ଗାଁରେ ରହୁ, ଯେଉଁଗୁଡାକ ଗାଁ ଲୋକ କରିପାରିବେ ନାହିଁ ସେଗୁଡାକ ଆପଣ ପୁଞ୍ଜିପତି ମାନେ କି ବଡ଼ ବଡ଼ କମ୍ପାନୀ ମାନେ ଏମାନେ କରିପାରନ୍ତି, କିନ୍ତୁ ଯଦି ସେମାନେ ଗାଁ ସ୍ଲିପର ସହିତ କମ୍ପିଟିସନ ହେଇଯିବ ତାହେଲେ ଗାଁ ସ୍ଲିପର ଲୋପ ପାଇଯିବ, ଆଉ ସେ ହିଁ ହେଇଛି। ତ ଏଇଟା ଗାନ୍ଧିଜୀଙ୍କର ଯୋଉ ଚିନ୍ତାଧାରାରେ ଯୋଉ ରହିଛି ଗାଁର ଅର୍ଥନୀତିକୁ ମଜବୁତ କରିବା ପାଇଁ, ସେ ପ୍ରକାର ବ୍ୟବସ୍ଥାରୁ ଆମେ ବହୁତ ଦୂରକୁ ଚାଲିଗଲେଣି। ଆମେ କେବଳ ସରକାରଙ୍କର ହାତକୁ ଅନେଇକିରି ବହିଛୁ, ସେ ହାତ ଦେଖିକିରି ଯାହା ଦେବେ ଆମେ ତାକୁ ଖାଇବୁ। ସାମାଜିକ ବ୍ୟବସ୍ଥା ଦେଖନ୍ତୁ, ରାଜନୀତି ବି ଦେଖନ୍ତୁ, ରାଜନୈତିକ ବ୍ୟବସ୍ଥା ପରେ ଆପଣ ଯଦି ଦେଖିବେ ଯେ ଯଦି ଆମେ ଜଣକୁ ଛାଡ଼ିଦେଲୁ 5 ବର୍ଷ ପାଇଁ ଆମ ହାତରେ କ୍ଷମତା ନାହିଁ, ଯଦି ସେ ଭୁଲଭାଲ କଲା ଆମେ ତାକୁ ଫେରେଇ ଆଣିପାରିବା, ସେ ବ୍ୟବସ୍ଥା ଆମକୁ ଦିଆହେବ। ଏହି ପ୍ରକାର ବ୍ୟବସ୍ଥା ଭିତରେ ଯେଉଁ ପ୍ରକାର ପ୍ରାର୍ଥୀ ଚୟନ ହେଉଛନ୍ତି ସେ ପ୍ରାର୍ଥୀମାନେ ବହୁତ ଆପଣଙ୍କର କ୍ରିମିନାଲ ପଶି ଆସୁଛନ୍ତି, ବିଭିନ୍ନ ପୁଞ୍ଜିପତି ପଶି ଆସୁଛନ୍ତି, ତେଣୁ ସେମାନେ ଯଦି ଇଲେକ୍ଟ ହେଇ ଆପଣଙ୍କର ଯାଆନ୍ତି ପାର୍ଲିଆମେଣ୍ଟ ହଉ ଆସେମ୍ବଲି, ତାହେଲେ ସେମାନେ ଆଇନଟା କୋଉ ପ୍ରକାର ଆଇନ ତିଆରି କରିବେ, ତାଙ୍କୁ ସପୋର୍ଟ କଲା ଭଳିଆ ଆଇନ ତିଆରି କରିବେ। ତେଣୁ କେବଳ ଗୋଟିଏ ବିକଳ୍ପ ହଉଛି ଗାନ୍ଧିବାଦ, ଗାନ୍ଧିବାଦୀ ଅନୁଷ୍ଠାନ ମାନେ ଯଦି ଏବେଠାରୁ ଚେଷ୍ଟା ନ କରନ୍ତି ତ ଆମର ତ ଯାଇଛି ଆମ ପିଲାମାନଙ୍କର ଭବିଷ୍ୟତ ନିଶ୍ଚିତ ଭାବରେ ଅନ୍ଧାର ହେଇଯିବ। ସେବାଗ୍ରାମ ଆଶ୍ରମରେ ଥିଲି, 2 ବର୍ଷ ସମିତିରେ ମୁଁ ପାଠ ପଢ଼ୁଥିଲି, ତାଙ୍କର ଯୋଉ ଲାଇବ୍ରେରୀ, ସେ ଲାଇବ୍ରେରୀ ଭିତରେ ଆପଣ ଏତେ ବହି ଅଛି ଗାନ୍ଧି ଲେଖିଛନ୍ତି, ଭାବିବନି ଆକୁ ଗାନ୍ଧି ଲେଖିଛି କି ତାଙ୍କ ନାଁରେ ଆଉ କିଏ ଲେଖିଛି। ସେ ବହି ଗୁଡାକ ଯଦି ପିଲାମାନଙ୍କ ପାଖରେ ପହଞ୍ଚେଇ ପାରନ୍ତା ମାନେ ବ୍ୟବସ୍ଥା ହୁଅନ୍ତା, ତାହେଲେ କିଛି ଗାନ୍ଧିବାଦର ବି ପ୍ରଚାର ପ୍ରଚାର ହୁଅନ୍ତା। ତାକୁ କଲେଜ ସ୍ତରରେ ହଉ, ସ୍କୁଲ ସ୍ତରରେ ହଉ, ଗାଁ ସ୍ତରରେ ହଉ, ମହିଳାମାନଙ୍କ ସ୍ତରରେ ହଉ, କୃଷକମାନଙ୍କ ସ୍ତରରେ ହଉ, ସେଗୁଡାକୁ ପହଞ୍ଚେଇବାର ଆବଶ୍ୟକତା ନିହାତି ବର୍ତ୍ତମାନ ରହିଲାଣି। ଯେତେ ଯାହା କଲେ ବି ଗାନ୍ଧିବାଦ ଉଠିବ, ଗାନ୍ଧିବାଦ ଆସିବ, ଯେଉଁଠି ଆନ୍ଦୋଳନ ହେଲା ସେଠି ଗାନ୍ଧୀଙ୍କର ଫଟୋ ରହିଲା, ଫୁଲମାଳ ରହିଲା, ଏ ରହିଲା, ସେଠି ଆମେ ରଖୁଛେ। କାହିଁକି ନା ଗାନ୍ଧିବାଦର ବିକଳ୍ପ ନାହିଁ, ସାରା ପୃଥିବୀରେ କୌଣସି ଦେଶ ନାହିଁ ଯିଏକି ଗାନ୍ଧିବାଦକୁ ଅସ୍ୱୀକାର କରିବ। ବିଭିନ୍ନ ବାଦ ଅଛି, ବିଭିନ୍ନ ଜିନ୍ ଅଛି, କିନ୍ତୁ ଗାନ୍ଧିବାଦର କେହି ନେଗେଟିଭ ଏପର୍ଯ୍ୟନ୍ତ କୌଣସି ଦେଶ ବାହାର କରିପାରି ନାହାନ୍ତି କି କରିପାରିବେ ନାହିଁ।

ହେଲା ଗାନ୍ଧି ଚର୍ଚ୍ଚା। ପ୍ରଯୋଜନାରେ ଥିଲେ ପ୍ରଜ୍ଞା ପାରମିତା ସାହୁ, ଉପସ୍ଥାପନାରେ ଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ। ଆକାଶବାଣୀ କଟକ ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ଯୋଗୁଁ ଟ୍ରାନ୍ସମିଟର ଯୋଗେ ପ୍ରସାରଣ ବନ୍ଦ ରହିବ, କିନ୍ତୁ ନ୍ୟୁଜ୍ ଅନ୍ ଏୟାର ଆପ୍ ଏବଂ ଷ୍ଟ୍ରିମିଂ ମାଧ୍ୟମରେ ପ୍ରସାରଣ ଜାରି ରହିବ।

0: ମୁଁ କଂସର ଭଉଣୀ କଂସା ଦୁଷ୍ଟ କୃଷ୍ଣ ମୋର ଦେବତୁଲ୍ୟ ଭାଇକୁ ନିର୍ମମ ଭାବରେ ହତ୍ୟା କରିଛି।
1: ତମେ ଭୁଲ କହିଲ ମା, ମାତୁଳ କଂସ ମୋଟେ ଦେବତୁଲ୍ୟ ନୁହନ୍ତି, ବରଂ କୁହ କୃଷ୍ଣ ଦେବତୁଲ୍ୟ।
0: ବୃହତ ବଳ
1: ଦେଖୁନ ମା, କେଡ଼େ ସୁନ୍ଦର ଭାବରେ ଦୁରାଚାରୀ କଂସକୁ ହତ୍ୟା କରି ଭାରତରେ ଶାନ୍ତି ପ୍ରତିଷ୍ଠା କରିଦେଲେ। ଏବେ ଆଉ କୋଉଠି କିଛି ଗୋଳମାଳ ଦେଖୁଛ? ଚାରିଆଡେ କେବଳ ଶାନ୍ତି ଆଉ ଆନନ୍ଦ।
0: ଚୁପ୍ କର ନିର୍ବୋଧ, ମୁଁ ତ ଦେଖୁଛି କୃଷ୍ଣର ଗୁଣଗାନ କରି କରି ତୁ ବି ପାଗଳ ହେଇଯିବୁ। ହେଲେ କୃଷ୍ଣ ଯେ ତୋର କି ସର୍ବନାଶ କରିଛି।
1: ମୋର ସର୍ବନାଶ? ତମେ ବେଳେବେଳେ କଣ ଯେ କୁହ ମା, ମୁଁ ମୋଟେ ବୁଝିପାରେ ନା। ବରଂ କୁହ କୃଷ୍ଣ ମୋର ଅନେକ ସୁବିଧା କରିଛନ୍ତି।
0: ବୃହତ ବଳ କୁଳାଙ୍ଗାର,
1: ମୁଁ ମିଛ କହୁନି ମା। ଦେଖୁନ ଏତେ ଦିନ ପରେ ମଣିଷ ଟିକେ ସ୍ୱାଦ କରିପାରୁଛି। ଓହୋ, କଂସ ମାମୁଙ୍କ ଡରରେ ଚାରିଆଡେ କି ଯେ କୋକୁଆ ଭୟ ଥିଲା। ତମେ ଯାହା କୁହ ମା, କଂସ ମାମୁଙ୍କୁ ହତ୍ୟା କରି କୃଷ୍ଣ ଗୋଟେ କାମ ଭଳି କାମ କରିଛନ୍ତି। ହଁ,
0: ତତେ କେମିତି ବୁଝେଇବି ରେ ବୃହତ ବଳ। ଭଲ ହେଲା କୃଷ୍ଣ କଂସ ଭାଇକୁ ମାରି ଖୁବ୍ ଭଲ କଲା। ହେଲେ କହ ତ ଦେଖି, ତୁ ଥାଉ ଥାଉ ବଳରାମକୁ କିପରି ପ୍ରଥମେ ଦ୍ୱାରିକାର ଯୁବରାଜ ବୋଲି ଘୋଷଣା କରିଦେଲା।
1: ଓହୋ, ତମର ତାହେଲେ ଅସଲ ରାଗଟା ଏଇଠି, ତମେ ସେ କଥା କହୁନ। ହେଲେ ମା, କୃଷ୍ଣ ତ ବଳରାମକୁ ଯୁବରାଜ ବୋଲି ଘୋଷଣା କରିନାହାନ୍ତି, ଯାହା କରିଛନ୍ତି ରାଜା ଉଗ୍ରସେନ କରିଛନ୍ତି।
0: ଉଗ୍ରସେନ ମୋ ଭାଇ କଂସ ଠିକ କରିଥିଲା, ସେ ବୁଢ଼ାଟାକୁ ମଥୁରାପୁରୀର ଚୌକିଦାରୀ ଦେଇ ତା ବିଷଦାନ୍ତ ଭାଙ୍ଗି ଦେଇଥିଲା। ଏବେ ପୁଣି କୃଷ୍ଣର ଦୟାରୁ ବୁଢ଼ା ରାଜା ହେଇଗଲା ବୋଲି।
1: ମା ମା ଗୋ, କେଡ଼େ ମହିଅସି ତୁମେ! ଉଗ୍ରସେନ ତୁମର କକେଇଟି, ତମ ବାବାଙ୍କର ଭାଇଟି, ତାଙ୍କୁ ବି ତମେ ଘୃଣା କରୁଛ?
0: ବୃହତ ବେଳ
1: ବିଚାରା କେତେ କଷ୍ଟ ନ କରିଛନ୍ତି, ଖରା ବର୍ଷା ଆଲୁଅ ଅନ୍ଧାର ନ ମାନି ଚୌକିଦାରୀ କରି କରି ତାଙ୍କ ମୁଣ୍ଡ ଚୁଟି ଉଡି ଯାଇଥିଲା। ତାଙ୍କ ଭାଗ୍ୟ ଏବେ ଫେରିଲା, କୃଷ୍ଣ ଆସିଲେ ବୋଲି ଏ ବୁଢା କାଳେ ପୁଣି ରାଜ ମୁକୁଟ ପିନ୍ଧିଲେ। ଆଉ
0: ସେଇଥିପାଇଁ କୃଷ୍ଣ ବଳରାମକୁ ଯୁବରାଜ ବୋଲି ଘୋଷଣା କରିଦେଲା।
1: କି ଅଦ୍ଭୁତ କଥା, ତମର ମା ମୁଁ କିଛି ବୁଝିପାରୁନେ। ଯିଏ ରାସ୍ତା ଧାରରୁ ଉଠେଇ ଆଣି ତାଙ୍କୁ ରାଜ ସିଂହାସନରେ ବସେଇଲେ, ତାଙ୍କୁ ଯୁବରାଜ ନ କରି ଆଉ କଣ ମୋ ପରି ଗୋଟେ ଅପଦାର୍ଥକୁ ଯୁବରାଜ କରିଥାନ୍ତେ?

0: ବଳରାମଟା ଏମିତି କୋଉ ଯୋଗ୍ୟ ଯେ, ଆଉ କୃଷ୍ଣ ସେଇଟା ଏମିତି କୋଉ ପଦାର୍ଥ ଯେ, ସେଇଟା ତ ଗୋଟେ ଚୋର, ବାଲ୍ୟ କାଳର ଚୋର। ଗୋପପୁରରେ ଲୋହୁଣୀ ଚୋରି କରିବା ଠାରୁ ଆରମ୍ଭ କରି ଗୋପୀଙ୍କର ପିନ୍ଧା ଲୁଗା ପର୍ଯ୍ୟନ୍ତ ଚୋରି କରୁଥିଲା। ଏତେ କମ୍ ବୟସରୁ ଗୋପନାରୀମାନଙ୍କ ସହିତ ଯୋଉ ବ୍ୟବହାର କରିଛି, ଆଜି ପର୍ଯ୍ୟନ୍ତ ସେ କଳଙ୍କର ନାଗରା ଡିବି ଡିବି ହେଇ ବାଜୁଛି।
1: ହେଲେ ମା, ଗୋପ ବୃନ୍ଦାବନର ଲୋକମାନେ ତ ଆଜି ପର୍ଯ୍ୟନ୍ତ କୃଷ୍ଣ ପାଇଁ ଲୁହ ଢାଳୁଛନ୍ତି, ଏମିତିକି ଗଛଲତା ପର୍ଯ୍ୟନ୍ତ କାନ୍ଦିବାରୁ ବାଦ ଯାଉନାହାନ୍ତି।
0: ତୁ କେମିତି ଜାଣିଲୁ?
1: କୃଷ୍ଣଙ୍କ ମୁହଁରୁ ଗୋପ ବୃନ୍ଦାବନର ସୁନ୍ଦର ବର୍ଣ୍ଣନା ଶୁଣି ମୋର ତ ମନ ଖାଲି ଉଡିଲା। ଆଉ ଏଇ ଭିତରେ ମୁଁ ଦିନେ ବୃନ୍ଦାବନ ପର୍ଯ୍ୟନ୍ତ ଚାଲି ଯାଇଥିଲି ପରା।
0: କଣ କହୁଛୁ ବୃହତ ଫଳ?
1: ଆହା, ସେ ବୃନ୍ଦାବନର କି ସ୍ୱର୍ଗୀୟ ଶୋଭା ମା! କୁଞ୍ଜ ବନରେ ଏବେ ବି କୃଷ୍ଣଙ୍କର ସେ ଦୋଳି ଝୁଲୁଛି। ଯୋଉ ସବୁ କଥା ସେଠି ଶୁଣିଲି ଆଉ ଯାହା ସବୁ ଦେଖିଲି।
0: କଣ ଦେଖିଲୁ ରେ?
1: ଦେଖିଲି ବୃନ୍ଦାବନ ଦାଣ୍ଡରେ ଗୋପ ନାରୀମାନେ ଆଉ ଗୋପାଳ ବାଳକମାନେ ବସି ଆଖିରୁ ଲୁହ ଢାଳୁଛନ୍ତି, କୃଷ୍ଣ କୃଷ୍ଣ ବୋଲି କ୍ରନ୍ଦନ କରୁଛନ୍ତି। ଜଣକୁ ପଚାରିଲି କଣ ତ ତା ନାଁଟା, ହଁ ମଧୁ, ତାକୁ ପଚାରିଲି କିଓ ବାବୁ କଣ ହେଇଛି କି ବୃନ୍ଦାବନରେ, ସମସ୍ତେ କାହିଁକି ଏମିତି କାନ୍ଦୁଛନ୍ତି? ସେ କଣ କହିଲା ଜାଣ ମା?
0: କଣ ଆଉ କହିଥିବ, ସେଇ ପୋଡା ମୁହା କୃଷ୍ଣର ଗୁଣ ଗାଇଥିବ।
1: ଠିକ ଅନୁମାନ କରିଛନ୍ତି ମା।
0: ବନ୍ଦ କର, ବନ୍ଦ କର ଏସବୁ କୁଳାଙ୍ଗାର, ବନ୍ଦ କର। ତୁ ତୁ ଯେତେ ଯାହା କହ, ହେଲେ କୃଷ୍ଣ ମୋର ବଡ଼ ଶତ୍ରୁ, ସେଇ ମୋ ଭାଇର ସର୍ବନାଶ କରିଛି, ମୋର ବି ସର୍ବନାଶ କରିଛି। ହେଇତ ସେ ଲମ୍ପଟିଆ ଇଆଡ଼କୁ ଆସୁଛି।
2: ସତ ତ ଭାଇ, କୃଷ୍ଣ ତ ଆମରି ଆଡ଼େ ଆସୁଛନ୍ତି। କି ସୁନ୍ଦର ରୂପ, ଯିଏ ଦେଖିଲେ ବି ମନ କ୍ଷଣିକରେ ମୋହିଯିବ। ଆସନ୍ତୁ ଆସନ୍ତୁ ଭାଇ ଆସନ୍ତୁ।
0: ଆରେ ଆଜି ବଡ ଭାଗ୍ୟ ବାପ, ତମ ପରି ଯୋଗ୍ୟ ପୁଅର ପାଦ ଆଜି ଆମ ଦୁଆରେ ପଡିଲା।
3: ମିଛଟାରେ କାହିଁକି ପ୍ରଶଂସା କରୁଛ ମାଉସୀ? ମୁଁ କଣ ବୃହତ ବଳ ପରି ତମର ପୁଅ ନୁହେଁ? ଜାଣେ ତମର ମୋ ଉପରେ ଭାରି ଅଭିମାନ, ଅନେକ ରାଗ।
1: ଛି ଛି ଭାଇ, ଏସବୁ କଣ କହୁଛନ୍ତି? ଆପଣଙ୍କ ଉପରେ ପୁଣି ରାଗ ରୋଷ, ଯାହାର ନାଁକୁ ଆଜି ସାରା ବିଶ୍ୱବାସୀ ଭଜନ ସାଧନ କରୁଛନ୍ତି।
3: ହେଲେ ମାଉସୀ କଣ କୃଷ୍ଣକୁ ଚିହ୍ନିଛନ୍ତି ବୃହତ ବଳ?
0: ଚିହ୍ନିଛି ଚିହ୍ନିଛି କେଶବ, ତମକୁ ବେଶ ଚିହ୍ନିଛି। ତମେ ବଡ଼ କପଟି, ତମେ ଛଳନାର ଅବତାର, ତମେ ଛଳନା କରି ମୋର କଂସ ଭାଇକୁ ହତ୍ୟା କରିଛ।
3: ମାଉସୀ, ତମେ ବୃଥାରେ ମୋ ଉପରେ ଦୋଷ ଲଦୁଛ। ତମେ ତ ରଙ୍ଗସଭା ସ୍ଥଳରେ ଥିଲ, ତମେ ଭଲ ଭାବରେ ଜାଣିଛ ମାମୁଁ କଂସ ମତେ ଦେଖୁ ଦେଖୁ ମଞ୍ଚାରୁ ଗଡ଼ି ପଡ଼ିଲେ।
1: ବିଲକୁଲ ଠିକ କହିଛନ୍ତି ଭାଇ, ବିଲକୁଲ ଠିକ। ଆପଣ କାହିଁକି କାହାକୁ ମାରିବେ? ମୁଁ ତ ନିଜେ ଦେଖିଛି ଆପଣଙ୍କୁ ଦେଖୁ ଦେଖୁ ମାମୁଁ ମଞ୍ଚା ଉପରୁ ପଡ଼ିଗଲେ।
0: ଚୁପ୍ କର ଅପଦାର୍ଥ, କୃଷ୍ଣର ଛଳନା ତୁ କଣ ବୁଝିବୁ?
3: ସମସ୍ତେ କହନ୍ତି ମୁଁ ଛଳନାମୟ ବୋଲି, କିନ୍ତୁ ମୁଁ ବୁଝିପାରୁନି ମୁଁ ଛଳନା କଲି କୋଉଠି। ମୁଁ ଜାଣେ ତମେ ବୃହତ ବଳକୁ ଯୁବରାଜ କରିବାକୁ ଚାହୁଁଥିଲ। ତମରି କଥା ହବ ମାଉସୀ, ମୁଁ ଅଜା ଉଗ୍ରସେନକୁ ମନାଇ ଦେବି।
0: ମତେ ପୁଣି ଭଣ୍ଡିବାକୁ ଆସିଛ କେଶବ?
3: ନା ମାଉସୀ, ମୁଁ ସତ କହୁଛି।
1: ମୁଁ କିନ୍ତୁ ମାଙ୍କ କଥାରେ ଏକମତ ନୁହେଁ କେଶବ, ମତେ ସେ ଜଞ୍ଜାଳରୁ ମୁକ୍ତି ଦିଅନ୍ତୁ, ମୁଁ ଚାଲିଲି।
0: ବୃହତ ବଳ, ଆରେ ଶୁଣ ଶୁଣ, ନା ଚାଲିଗଲା ହତଭାଗା।
3: ଶୁଣ ଶୁଣ ମାଉସୀ,
0: ଆଉ ଆଉ କଣ ଶୁଣିବି କେଶବ? ତମେ ସୁଖରେ ଦ୍ୱାରିକାର ଯୁବରାଜ ହୁଅ, ବିଶ୍ୱ ତୁମର ଜୟଗାନ କରୁ, କଂସ ଭାଗ୍ୟରେ ରାଜମାତା ହେବାର ଯୋଗ ନାହିଁ।
3: ମାଉସୀ ମାଉସୀ, ମଣିଷର କେତେ ଲୋଭ, କେତେ ଲାଳସା।
4: ଦ୍ୱାରିକାର ଯୁବରାଜ କୃଷ୍ଣ ବାସୁଦେବଙ୍କର ଜୟ ହେଉ। କରବୀରପୁର ଅଧୀଶ୍ୱର ପୁଣ୍ଡରୀକ ବାସୁଦେବଙ୍କର ସେନାପତି ଆପଣଙ୍କୁ ଅଭିବାଦନ ଜଣାଉଛି।
3: ଓ, ତୁମେ ତାହେଲେ କରବୀରପୁରର ସେନାପତି?
4: ହଁ ବାସୁଦେବ।
3: ଆସିବାର ଉଦ୍ଦେଶ୍ୟ?
4: କରବୀରପୁର ଅଧୀଶ୍ୱର ପୁଣ୍ଡରୀକ ବାସୁଦେବ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି।
3: ବୁଝିପାରିଲିନି ସେନାପତି।
4: ମହାରାଜ ପୁଣ୍ଡରୀକ ମର୍ତ୍ତି ଉପରେ ଭଗବାନଙ୍କର ସାକ୍ଷାତ ଅବତାର, ଦେହରେ ତାଙ୍କର ଦୁଇଟି ଅଧିକ ହସ୍ତର ସଂଯୋଗ କରିଛନ୍ତି।
3: ଅଧିକ ହସ୍ତ?
4: ହଁ, ଦୁଇଟି କାଷ୍ଠ ନିର୍ମିତ ହସ୍ତ, ତା ସାଙ୍ଗକୁ ତାଙ୍କ କାନରେ କୁଣ୍ଡଳ, ଗଳାରେ ବନମାଳ, ହାତରେ ଶଙ୍ଖ ଚକ୍ର ଗଦା।

0: କଣ ଚତୁର୍ଭୁଜ ବିଷ୍ଣୁ ଭୂମିକାରେ ଅଭିନୟ କରୁଛନ୍ତି?
1: ନା ବାସୁଦେବ, ସେ ସ୍ୱୟଂ ଭଗବାନ ବିଷ୍ଣୁ ଚତୁର୍ଭୁଜ।
0: ବେଶ ତ, ତେବେ ମୋ ପାଖକୁ ଆସିବାର ପ୍ରୟୋଜନ?
1: ଆପଣ ତାକୁ ଭଗବାନ ବୋଲି ସ୍ୱୀକାର କରି ତାଙ୍କର ପାଦ ତଳେ ମଥାନତ କରନ୍ତୁ, ନହେଲେ
0: ନହେଲେ ନହେଲେ ତମର ପୁଣ୍ଡରିକ କଣ କରିବେ ସେନାପତି?
1: ନହେଲେ ସେ ଦ୍ୱାରିକା ଆକ୍ରମଣ କରି ଆପଣଙ୍କୁ ପଦାନତ କରିବେ।
0: ବେଶ, ମୁଁ ମହାରାଜ ପୁଣ୍ଡରିକଙ୍କର ଆହ୍ୱାନକୁ ଗ୍ରହଣ କରୁଛି।
1: ଦ୍ୱାରିକାଧୀଶ,
0: ଯାଅ, କହିଦିଅ କହିଦିଅ ତମର ପାଗଳ ରାଜାକୁ, ଅବିଳମ୍ବେ କୃଷ୍ଣ ତାକୁ ଉପଯୁକ୍ତ ଶିକ୍ଷା ଦେବ। ଯାଅ।

0: केशवଙ୍କର ଜୟ ହୋ।
1: ଇଏ କିଏ ବୃହତ୍ପଳ?
2: ରାଜରାସ୍ତା ଉପରକୁ ଓହ୍ଲାଇ ପଡ଼ିବା କ୍ଷଣି ମୋର ସାକ୍ଷାତ ହେଲେ, ଆପଣଙ୍କର ସନ୍ଧାନ ପଚାରିଲେ।
1: ଆପଣଙ୍କର ପରିଚୟ କ'ଣ ଭାଇ?
0: ପ୍ରଭୁ, ମୁଁ ଜଣେ ଶରଣାର୍ଥୀ, ଆସିଛି ଆପଣଙ୍କ ନିକଟରେ ଶରଣ ଭିକ୍ଷା କରିବା ପାଇଁ। ଆପଣ ଶରଣ ପଞ୍ଜର, ଅଶରଣ ଜନଙ୍କୁ ଆପଣ ଶରଣ ଦିଅନ୍ତି। ମୋତେ ଶରଣ ଦିଅନ୍ତୁ କେଶବ, ମୋତେ ଆଶ୍ରୟ ଦିଅନ୍ତୁ।
3: ଉଠ ଉଠ ବନ୍ଧୁ, କୁହ କିଏ ତମେ, କ'ଣ ତମର ଦୁଃଖ?
0: ପ୍ରଭୁ, ମୁଁ ଥିଲି କରବୀରପୁର ରାଜା ପୁଣ୍ଡରୀକଙ୍କର ଆଶ୍ରିତ।
3: ପୁଣ୍ଡରୀକ? ଓ, ସେଇ ଯିଏ ମୋ ନିକଟକୁ ସେନାପତି ପ୍ରେରଣ କରିଥିଲା?
0: ହଁ ପ୍ରଭୁ, ସେଇ ତର୍ଫି ପୁଣ୍ଡରୀକ କାଷ୍ଠ ନିର୍ମିତ ହସ୍ତ ଧାରଣ କରି ନିଜକୁ ଚତୁର୍ଭୁଜ ବୋଲି ଘୋଷଣା କରିଛନ୍ତି।
3: ସେ କଥା ମୁଁ ସେନାପତି ମୁଖରୁ ଶ୍ରବଣ କରିଛି।
2: ତଥାପି ଆପଣ ନୀରବ ରହୁଛନ୍ତି କେଶବ?
1: ହଁ ବୃହତ୍ପଳ,
2: ଦର୍ପୀର ଦର୍ପ ଚୂର୍ଣ୍ଣ କରନ୍ତୁ କେଶବ। ଅତ୍ୟାଚାରୀ ପୁଣ୍ଡରୀକ ବିଷ୍ଣୁ ନାମରେ କଳଙ୍କ ଲଗେଇଛି।
1: ଆଗେ ତାର ସମସ୍ତ ବୃତ୍ତାନ୍ତ ଶ୍ରବଣ କରିବାକୁ ଦିଅ ବୃହତ୍ପଳ। କୁହ ବନ୍ଧୁ, ପୁଣ୍ଡରୀକ ସହିତ ତୁମର ବିବାଦ ହେଲା କାହିଁକି?
0: ମୁଁ ପୁଣ୍ଡରୀକଙ୍କର ଇଚ୍ଛାର ବିରୋଧ କଲି, ତାଙ୍କୁ ବିଷ୍ଣୁ ବାସୁଦେବ ବୋଲି ସ୍ୱୀକାର କଲି ନାହିଁ, ଫଳରେ ମୋତେ ମିଳିଲା ନିର୍ବାସନ।
3: କରବୀରପୁର ଲୋକେ କ'ଣ ପୁଣ୍ଡରୀକର ଏହି ହୀନ ଅଭିନୟକୁ ସମର୍ଥନ କରୁଛନ୍ତି?
0: ପ୍ରାଣର ଭୟ କାହାର ନାହିଁ କୁହନ୍ତୁ କେଶବ, ଯେଉଁ କେତେଜଣ ସାହସ କରି ଏ କଥାର ଘୋର ବିରୋଧ କରିଛନ୍ତି ସେମାନେ କାରାଗାରରେ ବନ୍ଦୀ ହୋଇଛନ୍ତି, ବିଶେଷ କରି ରାଜଗୁରୁ ରୁଦ୍ରାଚାର୍ଯ୍ୟ ଆଜି କାରାକକ୍ଷରେ।
2: ଶୁଣୁଛନ୍ତି ଶୁଣୁଛନ୍ତି ଭାଇ, ଏହି ମୁହୂର୍ତ୍ତରେ କରବୀରପୁର ଆକ୍ରମଣ କରିବା ପାଇଁ ଆଦେଶ ଦିଅନ୍ତୁ, ଦେଖିବା ଦେଖିବା ସେହି ମୂର୍ଖ ପୁଣ୍ଡରୀକର ଶକ୍ତି କେତେ।
1: ଧୈର୍ଯ୍ୟ ଧର ବୃହତ୍ବଳ।
2: ନା ନା କେଶବ, ଆପଣଙ୍କର ନିନ୍ଦା ଶୁଣିଲା ପରେ
0: ସେଇଥିପାଇଁ ବହୁ ଦୂର ପଥଶ୍ରମ କରି ମୁଁ ଧାଇଁ ଆସିଛି କେଶବ। ଆପଣଙ୍କ ନାମରେ ନିନ୍ଦା ରଟନା କରି ଦର୍ପି ପୁଣ୍ଡରୀକ କରବୀରପୁରର ଘରେ ଘରେ ଯେଉଁ ଅତ୍ୟାଚାର ଲୀଳା ସୃଷ୍ଟି କରି ଚାଲିଛି ତାର ସମୁଚିତ ଶାସ୍ତି ବିଧାନ କରନ୍ତୁ କେଶବ।
2: ଆଦେଶ ଦିଅନ୍ତୁ ଭାଇ, ଏହି ମୁହୂର୍ତ୍ତରେ ସୈନ୍ୟମାନଙ୍କୁ ପ୍ରସ୍ତୁତ ହେବା ପାଇଁ ଆଦେଶ ଦିଅନ୍ତୁ।
3: ଯାଅ ବୃହତ୍ବଳ, ସତ୍ୟକୁ ସମ୍ବାଦ ଦିଅ, ଅବିଳମ୍ବେ ଯାଦବ ସୈନ୍ୟମାନଙ୍କୁ ସଜ କରିବାକୁ ଆଦେଶ ଜଣାଇ ଦିଅ। ତ୍ରିଭୁବନ କମ୍ପାନୀ ଟମକ ଭେରି ବଜାଓ, ମୁଁ ନିଜେ କରବୀର ଅଭିଯାନରେ ଯିବି।
2: ଯଥାଜ୍ଞା କେଶବ।

0: ସମ୍ବାଦ ସେନାପତି
1: କୃଷ୍ଣ ବାସୁଦେବତାଙ୍କର ସୈନ୍ୟ ସମ୍ଭାର ନେଇ କରବୀରପୁର ଅଭିଯାନ ଆରମ୍ଭ କରିଛନ୍ତି ମହାରାଜ।
0: ସେନାପତି
1: ହଁ ମହାରାଜ, ବିଶାଳ ଯାଦବ ବାହିନୀ ଆସି ଆମ ରାଜ୍ୟ ସୀମାନ୍ତରେ ଶିବିର ସ୍ଥାପନ କରିଛନ୍ତି, ସେମାନେ ଅବିଳମ୍ବେ କରବୀରପୁର ଆକ୍ରମଣ କରିବେ।
0: ଶୁଣୁଛୁ ଶୁଣୁଛୁ ମା ସଭ୍ୟା, ଗୋପାଳ ନନ୍ଦନ କୃଷ୍ଣ ଆସିଛି ମୋର ରାଜ୍ୟ ଆକ୍ରମଣ କରିବାକୁ।
2: ମାମୁ,
0: ଏଇ କୃଷ୍ଣ ସପକ୍ଷରେ ସେଦିନ ଯୁକ୍ତି ବାଡ଼ୁଥିଲା ଶ୍ୱେତ କେତୁ। ଠିକ ଅଛି ସେନାପତି, ରଣସଜ୍ଜା କରିବା ପାଇଁ ସୈନ୍ୟ ବାହିନୀକୁ ଆଦେଶ ଦିଅ।
1: ଯଥା ଆଜ୍ଞା ମହାରାଜ।
0: ଯେପରି କାଲି ସୂର୍ଯ୍ୟାସ୍ତ ପୂର୍ବରୁ ଉଦ୍ଧତ କୃଷ୍ଣର ମସ୍ତକ କରବୀରପୁର ମାଟିରେ ଲୋଟି ପଡ଼ିବ।
1: ମହାରାଜ
0: ଆଉ କିଛି ସମ୍ବାଦ ଅଛି?
1: ଅଛି ମହାରାଜ, ଶ୍ୱେତ କେତୁ କୃଷ୍ଣଙ୍କ ଶିବିରରେ ଯୋଗଦାନ କରିଛନ୍ତି।
0: ଶୁଣୁଛୁ ଶୁଣୁଛୁ ମା, ସେ ବିଶ୍ୱାସଘାତକ ଶ୍ୱେତ କେତୁର କଥା ଶୁଣୁଛୁ?
2: ମାମୁ, ଆଉ ସେ ବିଶ୍ୱାସଘାତକର ନାମ ଆଗରେ କୁହନ୍ତୁନି, ବରଂ ଶକ୍ତିର ପରାକାଷ୍ଠା ଦେଖାଇ କୃଷ୍ଣଙ୍କୁ ପରାଜିତ କରି ଶ୍ୱେତ କେତୁ ଅପମାନର ଚରମ ପ୍ରତିଶୋଧ ନିଅନ୍ତୁ। ତାହେଲେ ହୁଏତ ମୋ ମନର ଦାବାନଳ ନିର୍ବାପିତ ହବ।
0: ସେଇଆ କରିବି ମା, ସେଇଆ କରିବି। କୃଷ୍ଣର ମଥାକୁ ଭୁଲ ଉଣ୍ଠିତ କରି ଶ୍ୱେତ କେତୁ ଠାରୁ ପ୍ରତିଶୋଧ ନେବି। ହଁ ହଁ, ଶ୍ୱେତ କେତୁ ଠାରୁ ପ୍ରତିଶୋଧ ନେବି। ଯାଅ ସେନାପତି, ଯଥା ଶୀଘ୍ର ରଣସଜ୍ଜା କର।
1: ଯଥା ଆଜ୍ଞା ମହାରାଜ।
3: ଦୁଷ୍ଟ ପୁଣ୍ଡରୀକ, ଏ ଧରାରେ ସେ ଦ୍ୱିତୀୟ କଂସ ବିଷ୍ଣୁ ହେବା ପାଇଁ ଆଜି ପୃଥା ଆସ୍ଫାଳନ କରୁଛି। ରେ ସୁଦର୍ଶନ ପିହି ଯା, ମନ ଭରି ଆଜି ରକ୍ତ ପିହି ନିଜର ଶୋଷ ମେଣ୍ଟାଇ ନେ। ଧରା ବକ୍ଷରୁ ଅତ୍ୟାଚାର ଅନାଚାର କର୍ପ ଅହଙ୍କାର ଦୂର ହେଉ।

0: ଗୋପାଳନନ୍ଦ ଦୂତ କୃଷ୍ଣ ଆଜି ତାକୁ ଯମପୁରକୁ ପଠାଇବି। ଭାବିଥିଲା କରବୀର ପୁରର ବିଶାଳ ବାହିନୀ ଲୋପ ପାଇଛି ବୋଲି ପୁଣ୍ଡରିକ ବାସୁଦେବ ହାରି ଯାଇଛି, କାଇଁ ସେ ଅଧବ।
1: ଏଇ ତ ବନ୍ଧୁ କୃଷ୍ଣ ତମ ସମ୍ମୁଖରେ ଉଭା ହେଇଛି।
0: ଓ ତୁଇ ସେଇ କୃଷ୍ଣ?
1: ହଁ ରାଜା ପୁଣ୍ଡରିକ।
0: ମୁଁ ପୁଣ୍ଡରିକ ନୁହେଁ, ମୁଁ ସ୍ୱୟଂ ଭଗବାନ ବାସୁଦେବ।
1: ତୁମେ ତ ବସୁଦେବଙ୍କର ପୁଅ ନୁହେଁ ବନ୍ଧୁ, ବାସୁଦେବ ହେଲା କିପରି? କଣ ଦୁଇଟା ନକଲି ହାତ ଲଗେଇଦେଲେ ଚତୁର୍ଭୁଜ ହେଇଯାନ୍ତି?
0: କଣ ମତେ ପରିହାସ କରୁଛ?
1: ଯିଏ ପରିହାସର ପାତ୍ର ତାକୁ ତ ସମସ୍ତେ ପରିହାସ କରିବ।
0: କଂସକୁ ମାରିଛ ବୋଲି ଖୁବ ଗର୍ବ,
1: ଦେହରେ କାଠର ହାତ ଖଞ୍ଜି ତମର ତ କମ ଗର୍ବ ନୁହେଁ। କୃଷ୍ଣଙ୍କୁ ପରାଜିତ କରିବା ପାଇଁ ମନ ବଳେଇଛ, ଏତେ
0: ଆସ୍ପର୍ଦ୍ଧା ନୁହେଁ। ପ୍ରତିଜ୍ଞା କୁହ। ମୁଁ ପ୍ରତିଜ୍ଞା କରିଛି ତମର ଶିରଚ୍ଛେଦନ କରି ନିଜକୁ ଅପ୍ରତିଦ୍ୱନ୍ଦ୍ୱୀ କରି ସାରା ବିଶ୍ୱକୁ ଚମକାଇ ଦେବି।
1: ସେଇଥିପାଇଁ ତ ଦ୍ୱାରିକା ନଗରରୁ ଧାଇଁ ଆସିଛି, ତମର ଇଚ୍ଛା ମୁଁ ପୂରଣ କରିଯିବି। ଆସ ବନ୍ଧୁ ପୁଣ୍ଡରିକ, ତମ ଭଗବାନ ପଣ ଦେଖାଇ ଯୁଦ୍ଧ ଭୂମିରେ କୃଷ୍ଣଙ୍କୁ ପରାଜିତ କର।
0: ଆରେ ଗୋପାଳ ନନ୍ଦର, ଆଜି ଏଇ ଗୋଳା ପ୍ରହାରରେ ତୋ ନାମକୁ ଧରା ପୃଷ୍ଠରୁ ଲୁଚାଇ ଦେବି।
2: ରାଜା ପୁଣ୍ଡରିକ, ତୁମର ବିନାଶ ଘଟିବ, ତୁମର ବିନାଶ ଘଟିବ, ତୁମର ବିନାଶ ଘଟିବ, ତୁମର ବିନାଶ ଘଟିବ, ତୁମର ବିନାଶ।
0: ରୁଦ୍ରାଚାର୍ଯ୍ୟ,
2: ତୁମର ବିନାଶ ଘଟିବ।
0: ନା, ଆଉ ପାରିବିନି। ଏଇ କୃଷ୍ଣ ମହାରକୁ କାଳାନ୍ତକ ଯବ ପରି ମାଡ଼ି ଆସୁଛି, ସର୍ବାଙ୍ଗ ମରକ୍ଷତ ବିକ୍ଷତ, ବକ୍ଷର ବେଦନା ମୋତେ ଅସ୍ଥିର କଲାଣି। ନା ନା, ମୁଁ ପଳେଇବି, ରଣକ୍ଷେତ୍ର ଛାଡ଼ି ପଳେଇବି, ରଣକ୍ଷେତ୍ର।

0: ତମ ପରି କୃତଜ୍ଞ
1: ସଭ୍ୟା।
0: କେଶବ, ମୁଁ ତୁମ ଆଗରେ ବକ୍ଷପାତି ଦେଉଛି, ତମେ ମୋତେ ହତ୍ୟା କର, ତୁମର ମନସ୍କାମନା ପୂର୍ଣ୍ଣ ହଉ।
1: ନା ଦେବୀ, ନା, ମୁଁ ତମକୁ କେବଳ ବନ୍ଦିନୀ କରି ଦ୍ୱାରିକା ରାଜପୁରୀକୁ ନେଇଯିବି। ତମେ ମୋରି ଘରେ ମୋରି ପାଖରେ ରହିବ, ତମେ ଦେଖିବ ମାମୁଙ୍କ ଘର ଅପେକ୍ଷା ଅଧିକ ସ୍ନେହ ଶ୍ରଦ୍ଧା ପାଉଛ କି ନାହିଁ। କେଶବ କେବଳ ପ୍ରେମ ନିକଟରେ ପରାଜୟ ସ୍ୱୀକାର କରେ ସଭ୍ୟା, ନହେଲେ କେଶବ କୃଷ୍ଣକୁ ପରାଜୟ କରିବାର ବାଟ ଆଉ କିଛି ନାହିଁ। ବୃହତ୍ପଳ, ବୃହତ୍ପଳ
2: ଆଦେଶ କରନ୍ତୁ ଭାଇ।
1: ଦେବୀ ସଭ୍ୟାଙ୍କୁ ସସମ୍ମାନେ ଦ୍ୱାରିକା ରାଜପୁରୀକୁ ଘେରି ଯିବାର ବ୍ୟବସ୍ଥା କର।
2: ଯଥାଜ୍ଞା ଭାଇ।
1: କରବୀରପୁର କାରାଗାରକୁ ଉନ୍ମୁକ୍ତ କରି ବନ୍ଦୀମାନଙ୍କୁ ମୁକ୍ତି ଦେବା ପାଇଁ ଆଦେଶ ଜଣାଇଦେଇଛ ତ?
2: ବୀର ସାତ୍ୟକି କାରାଗାର ଉନ୍ମୁକ୍ତ କରି ବନ୍ଦୀମାନଙ୍କୁ ମୁକ୍ତି ଦେଇଛନ୍ତି ଭାଇ।
1: ବେଶ, ଦ୍ୱାରିକା ଯାତ୍ରାର ଆୟୋଜନ କର। ବନ୍ଧୁ ଶ୍ୱେତକେତୁ,
3: ଆଦେଶ କରନ୍ତୁ ପ୍ରଭୁ।
1: ତମେ ଏଠାରୁ ଉଜ୍ଜୟିନୀ ଅଭିମୁଖେ ଯାତ୍ରା କର, ସେଠାରେ ଗୁରୁ ସାନ୍ଦୀପନିକ ଆଶ୍ରମରେ ଅବସ୍ଥାନ କର। ମୁଁ କିଛିଦିନ ପରେ ଗୁରୁପଦ ଦର୍ଶନ ପାଇଁ ଯିବି, ସେତେବେଳେ ତୁମ ସହିତ ସାକ୍ଷାତ ହେବ।
3: ଯଥା ଆଜ୍ଞା କେଶବ, ମୋତେ ଏବେ ବିଦାୟ ଦିଅନ୍ତୁ। ଆପଣ ମହାନ୍ କେଶବ, ଆପଣ ମହାନ୍।

ମୋ ମା ମୁଁ ଯେମିତି ଆର ପାରିରେ ରହି କେବଳ କୃଷ୍ଣର ରକ୍ତପାନ କରିବାକୁ ଅପେକ୍ଷା କରିଛନ୍ତି, ମାମୁଁ ମୁଁ ମୋର ଶପଥ ପୂର୍ଣ୍ଣ କରିବି। ହଁ ମାମୁଁ, କୃଷ୍ଣକୁ ହତ୍ୟା କରି ମାତୁଳ ବୈରୀ ଠାରୁ ପ୍ରତିଶୋଧ ନେବି।

0: ମତେ ଡକେଇଲେ କେଶବ।
1: ଆସ ସବ୍ୟା, ଏଇଠି ମୋ ପାଖରେ ବସ। ଅନେକ ଦିନ ହେଲା ଦୂରରେ ରହି ତମର ସମ୍ବାଦ କିଛି ନେଇପାରିନି। ଦ୍ୱାରିକା ରାଜପୁରରେ ତମେ କିପରି ରହିଛ?
0: ନିଦାଘ ଗ୍ରୀଷ୍ମ କାଳରେ ନିଜ ଚାରିପାଖରେ ଅଗ୍ନି ପ୍ରତି ମଣିଷ ଯେତିକି ଦୁଃଖ ଅନୁଭବ କରେ, ମୁଁ ସେତିକି ସୁଖ ଅନୁଭବ କରୁଛି କେଶବ।
1: କାହିଁକି ସବ୍ୟା, ତମ ପ୍ରତି କେହି କ'ଣ ସ୍ନେହ ପ୍ରଦର୍ଶନ କରିବାରେ କାର୍ପଣ୍ୟ ଦେଖାଇଛି? କେହି କ'ଣ ମନ୍ଦ ଆଚରଣ ଦେଖାଇଛି?
0: ନା କେଶବ, ସେ ଅଭିଯୋଗ ମୋ ନାହିଁ।
1: ବୁଝିଛି ସବ୍ୟା, ଆଜି ପର୍ଯ୍ୟନ୍ତ ତମେ କୃଷ୍ଣକୁ ତମର ଶତ୍ରୁ ବୋଲି ବିଚାର କରି ଆସିଛ, କୃଷ୍ଣକୁ ତମେ କ୍ଷମା କରିନାହ।
0: କେଶବ
1: ବେଶ, ମୁଁ ତମକୁ ମୁକ୍ତି ଦେଇଦେବି ସବ୍ୟା। ତମେ ତମର ଇଚ୍ଛା ଅନୁଯାୟୀ ତମର ଗତିପଥ ବାଛି ନେଇଯାଇପାର,
0: କିନ୍ତୁ
1: ତା ପୂର୍ବରୁ ତମକୁ କିଛି ଉପହାର ଦେବି ସବ୍ୟା। ତମେ ଅନ୍ତତଃ ସେ ଉପହାରକୁ ପ୍ରତ୍ୟାଖ୍ୟାନ କରିବ ନାହିଁ।
0: କେଉଁ ଉପହାର କଥା କହୁଛନ୍ତି କେଶବ?
1: ଆସ ବନ୍ଧୁ।
0: ଓ ଶ୍ୱେତ କେତୁ, ତାହେଲେ ମୋ ପାଇଁ ଏ ଉପହାର ଆଣିଛନ୍ତି କେଶବ?
1: ଉଜ୍ଜୟିନୀରୁ ଫେରିବା ବେଳେ ଶ୍ୱେତକେତୁଙ୍କୁ ସାଙ୍ଗରେ ନେଇ ଆସିଛି ସବ୍ୟା। ଭାବିଲି
0: କ'ଣ ଭାବିଛନ୍ତି ଆପଣ?
1: ମୁଁ ଜାଣେ ଶ୍ୱେତକେତୁ ତମ ଅନ୍ତର ତଳେ ଏବେ ବି ଲୁଚି ରହିଛନ୍ତି।
0: ନା ନା କେଶବ, ଆପଣ ଭୁଲ ଜାଣିଛନ୍ତି। ଶ୍ୱେତକେତୁର ସ୍ଥାନ ଆଉ ମୋ ଅନ୍ତର ତଳେ ନାହିଁ। ଶ୍ୱେତକେତୁ ମୋ ପାଇଁ ଗୋଟାଏ ଅତୀତ, ଗୋଟାଏ ଦୁଃସ୍ୱପ୍ନ।
1: ମୁଁ ତାହେଲେ ଆସୁଛି ଦେବୀ, ଆସୁଛି। ସୈପ୍ୟା
0: ଚୁପ୍ କର, ସୈପ୍ୟା ବୋଲି ମୋତେ ଡାକିବାର ଅଧିକାର ତମର ନାହିଁ।
2: ଅତୀତକୁ ଭୁଲି ଯାଅ ସୈପ୍ୟା, ଅପରାଧ ନ କରିବି। ଯଦି ମୁଁ ତୁମ ଆଖିରେ ଅପରାଧୀ, ତେବେ ମୋତେ କ୍ଷମା କରିଦିଅ। ମୁଁ ଦୋଷୀ ନୁହେଁ ସୈପ୍ୟା।
0: ନା ଶ୍ୱେତ, ଦୋଷ ତମର ନୁହେଁ, ଦୋଷ ଆମ ଭାଗ୍ୟର। ତମେ ତମର ଅହଙ୍କାର ପାଇଁ ଚାଲିଗଲ, ଆଉ ମୁଁ ମୋର କର୍ତ୍ତବ୍ୟ ପାଇଁ ରହିଲି।
2: ତେବେ ଆମର ଭଲ ପାଇବା ଅତୀତ
0: ଅହଙ୍କାର ଆଉ କର୍ତ୍ତବ୍ୟ ନିକଟରେ ବଳି ପଡ଼ିଗଲା। ତମେ ଯାଅ ଶ୍ୱେତ, ମୋତେ ଏକୁଟିଆ ଛାଡ଼ିଦିଅ।
2: ସୈପ୍ୟା
0: କହିଲି ପରା, ଯାଅ ଯାଅ, ତମେ ଯାଅ, ଚାଲି ଯାଅ, ଚାଲି ଯାଅ। ଶ୍ୱେତ ଶ୍ୱେତ।

0: ଦେଖିଲୁ ଝିଅ, ସେ କୃଷ୍ଣର କେତେ ମାୟା, କେତେ କପଟ! ମୁଁ ସେଇଥିପାଇଁ କହୁଥିଲି କୃଷ୍ଣକୁ ବିନାଶ ନ କଲେ ତୋର ମୁକ୍ତି ନାହିଁ।
1: ମାଉସୀ,
0: ଛାତିକୁ ପଥର କରିଦେ ଝିଅ, ହାତକୁ ଲୁହା ପରି ଟାଣ କରିଦେ। କୃଷ୍ଣ ଅଗଣାର ସେ ଆମ୍ବ ଗଛ ମୂଳେ ଶୋଇଛି। ରାତ୍ରି ବର୍ତ୍ତମାନ ତୃତୀୟ ପ୍ରହର, କେହି କୁଆଡ଼େ ନାହାନ୍ତି, ଏଇଟା ଠିକ ସୁଯୋଗ।
1: ମାଉସୀ,
0: ଏଇ ନେ ଧର ଧର ଏଇ ଶାଢ଼ୀ, ତୋ କୃପାଣ, ଆଗେଇ ଯା, ଆଗେଇ ଯା ମା, ଆଗେଇ ଯା, ଯା।
1: କିନ୍ତୁ
0: ଯା ମା,
1: ଯା। କୃଷ୍ଣଙ୍କର ସେଇ ଇନ୍ଦ୍ରନୀଳମଣି ପରି ସୁନ୍ଦର ଦେହ, ଅଧରର ସେଇ ମନ ଛୁଆ ହସ, ସେଇ ସୌନ୍ଦର୍ଯ୍ୟ ମାଧୁରୀ,
0: ସେ ସବୁ ଖାଲି ଦୁର୍ବଳତା ଝିଅ, ଇଏ ଖାଲି ମନର ଭ୍ରମ।
1: ମାଉସୀ, ମାଉସୀ, ବରଂ ତମେ ଏହି କୃପାଣ ନେଇ ନିଜ ହାତରେ କୃଷ୍ଣଙ୍କୁ।
0: ମୁଁ କଣ ସେ କାମ କରନ୍ତିନି କି ଝିଅ, ବୁଢ଼ୀ ହେଇଗଲିଣି, କାଳେ ନ ପାରିବି, ଯଦି ଝରା ପଡ଼ିଯାଏ ସବୁ ଗୋଳମାଳ ହେଇଯିବ।
1: ହେଲେ ମାଉସୀ, ଏ କୃପାଣକୁ ଧରିବା କ୍ଷଣି ମୋ ହାତ କାହିଁକି ଥରି ଉଠୁଛି, ହୃଦୟ ଦୁର୍ବଳ ହେଇଯାଉଛି। ମାଉସୀ,
0: ତୋ ମାମୁଙ୍କର ଶେଷ କଥା ତୋର ମନେ ପଡ଼ୁନି ଝିଅ?

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 962 କିଲୋହର୍ଟ୍ଜ ରେଡିଓ।

0: କିନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ଆଜିର ମହ୍ଲାର ଅଗଣାରେ ମୁଁ ଅଛି ଆପଣଙ୍କ ଉପସ୍ଥାପିକା ଶୀତଲ,
1: ଆଉ ମୁଁ ସ୍ୱୟଂ ପ୍ରଭା।
0: ଜାଣିଛୁ ସ୍ୱୟଂ ପ୍ରଭା, ଏଇ କିଛି ଦିନ ହେବ ସନ୍ଧ୍ୟା ହେଲା ମାତ୍ରେ ଝଡ଼ ବର୍ଷା ଆସୁଛି। ପବନର ବେଗ ଏତେ ଦ୍ରୁତ ଯେ କିଛି ସମୟ ଆକାଶ ଧୂଳିମୟ ହୋଇଯାଉଛି।
1: ହଁ ଶୀତଲ, ବର୍ଷା ହେଉ ବା ନ ହେଉ, କିନ୍ତୁ ଯେଉଁଭଳି ଭାବରେ ଝଡ଼ ହେଉଛି, ବେଳେବେଳେ ତ ମନେ ହେଉଛି ଯେମିତି ପ୍ରକୃତି ଆମକୁ ଜଣାଉଛି ଯେ ସେ ଜୀବଜଗତ ଉପରେ ରାଗିଛି।
0: ଭାବିଲୁ ଥରେ ସ୍ୱୟଂପ୍ରଭା ପ୍ରକୃତିର ସୌନ୍ଦର୍ଯ୍ୟ କଥା? ଗଛଲତା, ପାହାଡ଼, ଝରଣା, ସମୁଦ୍ରର ସୁନ୍ଦରତାକୁ ବେଳେବେଳେ ମନେ ପକାଇଲେ ଲାଗେ ବୋଧ ହୁଏ ସ୍ୱର୍ଗ ଏମିତି ହିଁ ହୋଇଥିବ, ନା କ'ଣ?

ଶୀତଲ, ସମୟକ୍ରମେ ପ୍ରକୃତିର ଚିତ୍ର ବଦଳି ଚାଲିଛି। କାଲି ଯେଉଁଠି ଘନ ଜଙ୍ଗଲ ଦେଖାଯାଉଥିଲା, ଆଜି ସେଇଠି ଉଚ୍ଚ ଉଚ୍ଚ ଅଟ୍ଟାଳିକାମାନ ନିଜ ନିଜର ସ୍ୱତନ୍ତ୍ର ସ୍ଥାନ ବାଛି ନେଉଛନ୍ତି। ଖାଲି କ'ଣ

0: ସେତିକି ସ୍ୱୟଂପ୍ରଭା, କେତେବେଳେ ମଣିଷ ନିଜ ସୁବିଧା ନିମନ୍ତେ ଜଙ୍ଗଲ କାଟି କଳକାରଖାନା ରାସ୍ତା ଆଦି ତିଆରି କଲାଣି ତ ପୁଣି କେତେବେଳେ ପରିବେଶକୁ ତଥା ପ୍ରକୃତିକୁ ଆବର୍ଜନାମୟ କଲାଣି।
1: ହଁ ବନ୍ଧୁ, ହେଲେ ଆମେ ଭୁଲି ଯାଉଛେ ଯେ ଯିଏ ତା କୋଳରେ କୋଟି କୋଟି ଜୀବନକୁ ଆଦରରେ କୋଳେଇ ନେଇଛି, ସିଏ ଯଦି ଚାହିଁବ ତେବେ ସେଇ କୋଟି କୋଟି ଜୀବନକୁ ନିମିଷକେ ନଷ୍ଟ କରିଦେଇପାରିବ। କାରଣ ଆଦର ବଦଳରେ ଜଣେ ଆଦର ହିତ ଲୋଡ଼େ, ଯତ୍ନ ବଦଳରେ ଜଣେ ଯତ୍ନ ହିତ ଲୋଡ଼େ।
0: ତେବେ ଆମେ କେତେ ଯତ୍ନ ନେଉଛେ ଆମ ପରିବେଶର, ଥରେ ଭାବିବା କଥା ନିଶ୍ଚୟ। ନିଜ ସୁବିଧା ନିମନ୍ତେ ନଷ୍ଟ କରିଚାଲିଛେ ପରିବେଶକୁ, ତାର ଅମୂଲ୍ୟ ଉପାଦାନ ମାନଙ୍କୁ।
1: ହଁ, ଆଉ ନଷ୍ଟ କରିଚାଲିଛେ ତାର ଜଙ୍ଗଲ, ପାହାଡ, ପର୍ବତ, ତାର ନଦୀ, ହ୍ରଦର ଜଳ, ପୁଣି ସମୁଦ୍ର, ତାର ବନ୍ୟ ଜୀବଜନ୍ତୁଙ୍କ ଜୀବନ, ଆଉ ପୁଣି ଖଣିଜ ପଦାର୍ଥ।
0: ବନ୍ଧୁ, ନିଜ ବ୍ୟବହାର ପରେ ବଳି ପଡୁଥିବା ଅଦରକାରୀ ପଦାର୍ଥକୁ ଆମେ ଏଣେତେଣେ ଫିଙ୍ଗିଦେଉ, ଯଦ୍ୱାରା ଆମ ପରିବେଶ ଦୂଷିତ ହୋଇଥାଏ। ସେ ତ ଆମକୁ ସବୁକିଛି ଦେଇଛି, ରହିବାକୁ ଭୂମି, ଶ୍ୱାସ ପ୍ରଶ୍ୱାସ ନିମନ୍ତେ ବାୟୁମଣ୍ଡଳ, ବୃକ୍ଷଲତା, ନଦୀ, ସାଗର। ହେଲେ ଆମେ ଆମ ପରିବେଶକୁ ଦେଉଛେ କ'ଣ? ଆବର୍ଜନା, ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଖାଦ୍ୟ ପ୍ରଦୂଷଣ। ତେବେ ପରିବେଶ ପାଇଁ କ'ଣ ଏତିକି ହିଁ ଆମ କର୍ତ୍ତବ୍ୟ, ଏତିକି ହିଁ ଆମ ଦାୟିତ୍ୱ?
1: ବନ୍ଧୁ, ପରିବେଶ ହେଉଛି ଆମ ଜୀବନର ମୂଳ ଆଧାର। ବାୟୁ, ଜଳ, ମାଟି, ଗଛଲତା, ପଶୁପକ୍ଷୀ ଏବଂ ପ୍ରାକୃତିକ ସମ୍ପଦ ସବୁ ମିଶି ପରିବେଶ ଗଠିତ। ମଣିଷ ନିଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପରିବେଶ ଉପରେ ନିର୍ଭରଶୀଳ। ପରିବେଶ ସୁରକ୍ଷିତ ରହିଲେ ମାନବ ସମାଜର ସୁସ୍ଥ ଓ ସୁନ୍ଦର ବିକାଶ ସମ୍ଭବ।
0: ତେବେ ପରିବେଶର ସମସ୍ତ ଉପାଦାନର ଯତ୍ନ ନେବା, ସଠିକ୍ ଭାବରେ ଯେତିକି ଆବଶ୍ୟକ କେବଳ ସେତିକି ହିଁ ବ୍ୟବହାର ଦିଗରେ ଆମକୁ ସଚେତନ ହେବାକୁ ପଡ଼ିବ। କେବଳ ଆମେ ଦେଖିଥିବା ସମୟରେ ନୁହେଁ, ବରଂ ଆମ ପବିତ୍ର ଗ୍ରନ୍ଥମାନଙ୍କରେ ତଥା ପୁରାଣ ପୋଥିରେ ମଧ୍ୟ ଆମେମାନେ ପଢ଼ିଛେ, ଶୁଣିଛେ ଆମ ପ୍ରକୃତିର ସୌନ୍ଦର୍ଯ୍ୟ ବିଷୟରେ। ଆମ ଜଙ୍ଗଲ, ଗଛଲତା, ଆମ ଝରଣା, ନଦ, ନଦୀ, ଆମ ଆଶ୍ରମ, ସବୁଠୁ ଆମକୁ ପ୍ରମାଣ ମିଳେ ଯେ ଆମ ପରିବେଶର ଚିତ୍ର ପୂର୍ବରୁ କେମିତି।

0: ଅବଶ୍ୟ ମଣିଷକୁ ସମୟ ସହିତ ତାଳ ଦେଇ ଚାଲିବାକୁ ପଡ଼ିଥାଏ। ପୁରୁଣା ସମୟ ବଦଳିଛି, ପରିସ୍ଥିତି ବଦଳିଛି, ଜୀବନ ଶୈଳୀ ମଧ୍ୟ ବଦଳିଛି, ସେଥିପାଇଁ ପରିବେଶ ମଧ୍ୟ ବଦଳି ଯାଇଛି। ହେଲେ ଆମେ ଏହି ସମୟ ପରିସ୍ଥିତିର ଦ୍ୱାହି ଦେଇ ଆଉ ଭୁଲି ଯାଉନେ ତ ଯେ ଆମର ଆମ ପରିବେଶ ପାଇଁ ମଧ୍ୟ କିଛି ଦାୟିତ୍ୱ ଅଛି। ଆମ ଦାୟିତ୍ୱକୁ ସଠିକ୍ ଭାବରେ ତୁଲାଇବା ଆମର ଧର୍ମ ହେବା ଆବଶ୍ୟକ। ନିଜେ ସଚେତନ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା ନିତ୍ୟାନ୍ତ ଆବଶ୍ୟକ। ତେବେ ବନ୍ଧୁ, ଆଜି ହେଉଛି ୱାର୍ଲଡ ଏନ୍ଭାୟରନମେଣ୍ଟ ଡେ ତଥା ବିଶ୍ୱ ପରିବେଶ ଦିବସ। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ୍ 5 ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରାଯାଇଥାଏ।
1: 1972 ସ୍ୱିଡେନର ଷ୍ଟକହୋମ୍ ସହରରେ ଜାତିସଂଘ ଦ୍ୱାରା ଆୟୋଜିତ ପରିବେଶ ସମ୍ମିଳନୀରେ ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। ଏହାପରେ 1974 ଜୁନ୍ 5 ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରାଯାଉଅଛି। ଏହି ଦିନ ବିଶ୍ୱର ବିଭିନ୍ନ ଦେଶରେ ପରିବେଶ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଏ।
0: ହଁ ବନ୍ଧୁ, ପରିବେଶ ଆମକୁ ଶୁଦ୍ଧ ବାୟୁ, ପାନୀୟ ଜଳ, ଖାଦ୍ୟ ଏବଂ ବାସସ୍ଥାନ ଯୋଗାଇଥାଏ। ଗଛଲତା ଅମ୍ଳଜାନ ଉତ୍ପାଦନ କରି ଜୀବଜଗତକୁ ବଞ୍ଚାଇ ରଖେ। ନଦୀ, ହ୍ରଦ ଓ ସମୁଦ୍ର ଜଳର ଉତ୍ସ ଭାବେ କାର୍ଯ୍ୟ କରି ଜୀବଜଗତକୁ ଜୀବନ ଦେଇଥାଏ। ଜଙ୍ଗଲ ଜୀବଜଗତର ରକ୍ଷା କରେ ଏବଂ ପ୍ରାକୃତିକ ସନ୍ତୁଳନ ବଜାୟ ରଖେ। ସେହିପରି ପରିବେଶ ବିନା ମାନବ ଜୀବନର ଅସ୍ତିତ୍ୱ କଳ୍ପନା କରିହେବ ନାହିଁ।
1: ବନ୍ଧୁ, ଆଧୁନିକ ଯୁଗରେ ଶିଳ୍ପାୟନ, ନଗରୀକରଣ ଏବଂ ଜନସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶ ଗୁରୁତର ଭାବରେ ପ୍ରଦୂଷିତ ହେଉଛି। କଳକାରଖାନାର ଧୂଆଁ, ଯାନବାହନର ନିର୍ଗତ ଗ୍ୟାସ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବଂ ରାସାୟନିକ ପଦାର୍ଥ ପରିବେଶକୁ ବହୁଳ ପରିମାଣରେ କ୍ଷତିଗ୍ରସ୍ତ କରୁଛି। ଗଛ କାଟିବା ଯୋଗୁଁ ବର୍ଷାର ପରିମାଣ ମଧ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ବିଶ୍ୱ ଉଷ୍ମାୟନ, ବନ୍ୟା, ମରୁଡ଼ି ଓ ଘୂର୍ଣ୍ଣିଝଡ଼ର ତୀବ୍ରତା ବୃଦ୍ଧି ପାଇବାର ଏକ ପ୍ରମୁଖ କାରଣ ହେଉଛି ପରିବେଶ ପ୍ରଦୂଷଣ।
0: ତେବେ ବନ୍ଧୁ, କେବଳ ସଚେତନତା ହିଁ କରିପାରିବ ନିରାକରଣ। ପରିବେଶକୁ ସୁରକ୍ଷା ଦେବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ। ଆମେ ଅଧିକରୁ ଅଧିକ ଗଛ ଲଗାଇବା, ଜଳ ଓ ବିଦ୍ୟୁତର ଅପଚୟ ବନ୍ଦ କରିବା, ପ୍ଲାଷ୍ଟିକ ବ୍ୟବହାର କମାଇବା ଏବଂ ପରିବେଶ ବନ୍ଧବ ଜୀବନଶୈଳୀ ଅନୁସରଣ କରିବା ଉଚିତ। ଛୋଟ ଛୋଟ ପଦକ୍ଷେପ ମଧ୍ୟ ପରିବେଶ ସୁରକ୍ଷାରେ ବଡ଼ ଭୂମିକା ନେଇପାରେ। ଆମ ପରିବେଶ ଆମ ଜୀବନ, ତେଣୁ ଆମ ପରିବେଶର ସୁରକ୍ଷା ଆମ ଦାୟିତ୍ୱ ହେବା ନିହାତି ଦରକାର।
1: ବନ୍ଧୁ, କେମିତି ଆମ ଜଙ୍ଗଲ, ଆମ ସମ୍ପଦ, ଆମ ଜଳ, ଆମ ଖାଦ୍ୟର ଅପଚୟ ହ୍ରାସ କରିବା, ସେ ବିଷୟରେ ଆମକୁ ସଚେତନ କରାଇବା ନିମନ୍ତେ ଏମିତି ଦିବସମାନ ପାଳନ କରାଯାଉଅଛି। ଆଜିର ଏହି ୱାର୍ଲଡ ଏନ୍ଭାୟରନମେଣ୍ଟ ଡେ ତଥା ବିଶ୍ୱ ପରିବେଶ ଦିବସ ଭଳି ୱାର୍ଲଡ ଫୁଡ୍ ସେଫ୍ଟି ଡେ ତଥା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ, ୱାର୍ଲଡ ଓସନ୍ସ ଡେ ତଥା ବିଶ୍ୱ ମହାସାଗର ଦିବସ, ୱାର୍ଲଡ ଡେ ଟୁ କମ୍ବାଟ୍ ଡେଜର୍ଟିଫିକେସନ୍ ଆଣ୍ଡ ଡ୍ରଟ୍ ସ୍କ୍ରିପ୍ଟ ତଥା ବିଶ୍ୱ ମରୁଭୂମିକରଣ ଓ ଖରା ନିରାକରଣ ଦିବସ ଆଦି ଏମିତି କେତେ ଧରଣର ଦିବସ ସଚେତନତା ବୃଦ୍ଧି ନିମନ୍ତେ ପାଳନ କରାଯାଉଅଛି। ଆମ ସମ୍ପଦ ଆମ ଦାୟିତ୍ୱ, ଆମ ମାଟି ଆମ ପବନ, ଆମ ପରିବେଶ ଆମ ଜୀବନ।

0: ବନ୍ଧୁ, ପୃଥିବୀର ପ୍ରାୟ ଶତକଡ଼ା 71 ଅଂଶ ଜଳରେ ଆବୃତ ଏବଂ ଏହାର ଅଧିକାଂଶ ଅଂଶକୁ ମହାସାଗର ଘେରି ରହିଛି। ମହାସାଗର କେବଳ ଜଳର ବିଶାଳ ଭଣ୍ଡାର ନୁହେଁ ବନ୍ଧୁ, ବରଂ ପୃଥିବୀର ଜଳବାୟୁ, ପରିବେଶ ଓ ଜୀବଜଗତର ସନ୍ତୁଳନ ରକ୍ଷା କରିବାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମହାସାଗର ମାନବ ଜୀବନ ପାଇଁ ଖାଦ୍ୟ, ଅମ୍ଳଜାନ, ଔଷଧ ଏବଂ ଅନେକ ପ୍ରାକୃତିକ ସମ୍ପଦ ଯୋଗାଇଥାଏ।
1: ହଁ ବନ୍ଧୁ, ବର୍ତ୍ତମାନ ସମୟରେ ମହାସାଗର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି। ପ୍ଲାଷ୍ଟିକ ପ୍ରଦୂଷଣ, ତୈଳ ନିର୍ଗମନ, ଶିଳ୍ପ ବର୍ଜ୍ୟବସ୍ତୁ ଏବଂ ରାସାୟନିକ ପଦାର୍ଥ ସମୁଦ୍ର ଜଳକୁ ପ୍ରଦୂଷିତ କରୁଛି। ଏହା ଜଳଜୀବଙ୍କ ଜୀବନ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଛି। ଧୀରେ ଧୀରେ ଆମକୁ ବିପଦ ମୁହଁକୁ ଟାଣି ନେଉଛି।
0: ହେଲେ ବନ୍ଧୁ, ଆମର ଏହି ଛୋଟ ଛୋଟ ଭୁଲ ଏକ ବିରାଟ ଅପରାଧ ପାଲଟି ଯାଏ ସେତେବେଳେ ଯେତେବେଳେ ଆମ ଆବର୍ଜନା ପାଇଁ ମହାସାଗରର ଜଳ ହୁଏ ଦୂଷିତ। ଅକାଳରେ ନଷ୍ଟ ହୋଇଯାଏ ମହାସାଗରରେ ଜୀବନ ବଞ୍ଚୁଥିବା ପ୍ରାଣୀମାନଙ୍କର। ଏହା ଏକ ବିରାଟ କ୍ଷତି ଆମମାନଙ୍କ ପାଇଁ, ଯାହା ପାଇଁ ଆମେ ନିଶ୍ୱାସ ପ୍ରଶ୍ୱାସ ନେଉଛେ ତାକୁ ହିଁ ଆମେ ଅଣନିଶ୍ୱାସୀ କରିଦେଉଛେ, ଯେଉଁଥିପାଇଁ ଅଦିନରେ ସାଇକ୍ଲୋନ ତଥା ବାତ୍ୟା ଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଛି ଆମ ସମସ୍ତଙ୍କୁ।
1: ହଁ ବନ୍ଧୁ, ମହାସାଗର ପୃଥିବୀର ଜୀବନଧାରାର ଏକ ପ୍ରମୁଖ ଆଧାର। ଏହା ବାୟୁମଣ୍ଡଳର ତାପମାତ୍ରା ନିୟନ୍ତ୍ରଣ କରିଥାଏ ଏବଂ ବର୍ଷା ଚକ୍ରକୁ ସକ୍ରିୟ ରଖେ। ପୃଥିବୀର ପ୍ରାୟ ଅଧା ଅମ୍ଳଜାନ ସମୁଦ୍ରରେ ଥିବା ସୂକ୍ଷ୍ମ ଉଦ୍ଭିଦ ଦ୍ୱାରା ଉତ୍ପାଦିତ ହୁଏ। ଲକ୍ଷ ଲକ୍ଷ ଲୋକ ମାଛ ଏବଂ ସମୁଦ୍ର ସମ୍ପଦ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି। ସମୁଦ୍ର ମାର୍ଗ ଦ୍ୱାରା ବିଶ୍ୱ ବାଣିଜ୍ୟର ବଡ଼ ଅଂଶ ପରିଚାଳିତ ହୁଏ। ଆମେ ଏହି ସମ୍ପଦକୁ ନଷ୍ଟ କରି କେବଳ ବାଣିଜ୍ୟିକ ପ୍ରତିଷ୍ଠାନକୁ ନୁହେଁ ବରଂ ଜୀବନକୁ ମଧ୍ୟ ନଷ୍ଟ କରିବାର ପ୍ରସ୍ତୁତି କରୁଛେ। ତେବେ ଏଥିପ୍ରତି ଆମକୁ ସଚେତନ ହେବାକୁ ହେବ। ଆମ ଜଳ ସମ୍ପଦର ସୁରକ୍ଷାକୁ ଆମର ପ୍ରମୁଖ ଦାୟିତ୍ୱ ବୋଲି ଆମକୁ ଭାବିବାକୁ ହେବ।
0: ବନ୍ଧୁ, କେବଳ କଣ ଜଳ, ମୃତ୍ତିକା କଣ କ୍ଷୟ ହେଉନାହିଁ ଆମ ଭୁଲ ପାଇଁ? ସ୍ଥାନେ ସ୍ଥାନେ ଏବେ ସୃଷ୍ଟି ହେଲାଣି ମରୁଭୂମି, ଯାହା ବର୍ତ୍ତମାନର ଏକ ବିରାଟ ସମସ୍ୟା ସାଜିଲାଣି ପ୍ରକୃତିରେ। ଗଛ କାଟିବା ଦ୍ୱାରା, ଅତ୍ୟଧିକ ଜଳ ବ୍ୟବହାର କରିବା ଦ୍ୱାରା ଓ ପରିବେଶ ପ୍ରଦୂଷଣ ଯୋଗୁଁ ଉର୍ବର ଭୂମି ଧୀରେ ଧୀରେ ଅନୁର୍ବର ହୋଇପଡୁଛି। ଏହା କୃଷି, ଜୀବ ବୈଚିତ୍ର୍ୟ ଓ ମାନବ ଜୀବନ ଉପରେ ଗୁରୁତର ପ୍ରଭାବ ପକାଉଛି। ଏହି ସମସ୍ୟାର ସମାଧାନ ପାଇଁ ଆମେ ଅଧିକରୁ ଅଧିକ ଗଛ ଲଗାଇବା, ଜଳ ସଂରକ୍ଷଣ କରିବା ଏବଂ ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର କରିବା ଆବଶ୍ୟକ ହୋଇପଡ଼ିଛି।

0: ତେବେ ବନ୍ଧୁ, ଏହି ବିରାଟ ସଂକଳ୍ପ ନେଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମକୁ ଚିଠି ଏବଂ ମେଲ୍ ମାଧ୍ୟମରେ ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ଚିଠି ପଠାଇବାର ଠିକଣାଟି ହେଉଛି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଆମର ମେଲ୍ ଆଇଡିଟି ହେଉଛି yb.aircitc@gmail.com।
0: ତେବେ କାର୍ଯ୍ୟକ୍ରମର ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣମାନଙ୍କ ଉପସ୍ଥାପିକା ଶୀତଲ,
1: ଆଉ ମୁଁ ସ୍ୱୟଂ ପ୍ରଭା
0: ରହୁଛୁ।
1: ନମସ୍କାର।

0: ଯୁବବାଣୀ ଶେଷ ହେଲା।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା ଗୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ।

ସନ୍ଧ୍ୟା 6 ନ୍ୟୁଜ୍ ହେଡ୍ଲାଇନ୍ ସହିତ ମୁଁ ସୁଚିସ୍ମିତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ସୁରଟଠାରେ ରାସ୍ତା, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରକୁ ନେଇ 18,800 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ବିଶ୍ୱ ଏକ ସବୁଜ ଭବିଷ୍ୟତ ପ୍ରତି ଅଧିକ ସଚେତନ ହୋଇଛି ଏବଂ ଏକ ସବୁଜ ଯୁଗ ଆଡ଼କୁ ଅଗ୍ରସର ହେଉଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟର ସୁରଟଠାରେ ଆୟୋଜିତ ପ୍ରତିରକ୍ଷା ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ଡାମନ୍ଠାରେ 2,970 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ କରିବେ ଶିଳାନ୍ୟାସ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି। ନୀଳାଦ୍ରୀ ବିଜେ ପରେ ଆରମ୍ଭ ହେବ ଶ୍ରୀମନ୍ଦିର ଗଣତିମଣତି ପ୍ରକ୍ରିୟା, ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀକୁ ଉଦ୍ଘାଟନ କଲେ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇଛି। ପ୍ରଦର୍ଶନୀରେ ଓଡ଼ିଶାର ପାରମ୍ପରିକ ଓ ବିଦେଶୀ ଆମ୍ବ ସହ 60ରୁ ଅଧିକ କିସମର ଆମ୍ବ ହେଲା ପ୍ରଦର୍ଶିତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତ୍ରିପୁରା ଗସ୍ତରେ ଯାଇ ଭାରତ ବାଂଲାଦେଶ ସୀମାରେ ଥିବା ଲଙ୍କାପୁରା ସୀମା ଆଉଟ୍ପୋଷ୍ଟରେ

0: ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ଅଣୁଚିନ୍ତା ସକାଳ 6:35 ଉପସ୍ଥାପନା କରିବେ ପ୍ରଦୀପ୍ତ ମହାପାତ୍ର। ଶ୍ରୀମଦ୍ ଭାଗବତର 58ତମ ଭାଗ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ବିଷୟ ରହିଛି ଗଳା କର୍କଟ ରୋଗ। ଆଲୋଚକ ଡାକ୍ତର ପ୍ରଫୁଲ୍ଲ କୁମାର ଦାସ। ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ ଏଥିରେ ବିଷୟ ରହିଛି ମୋବାଇଲରେ ଓଡ଼ିଆ ଲିଖନ। ଏ ସମ୍ପର୍କରେ କହିବେ ସନ୍ତୋଷ କୁମାର ମହାନ୍ତ ସକାଳ 7:35। ଚିର ସବୁଜ ସକାଳ 7:40 ଶିଳ୍ପୀ ଭୁବନେଶ୍ୱରୀ ମିଶ୍ର ଏବଂ ତାନସେନ ସିଂ। ବୈଦେଶିକ ବିଳାସର 46ତମ ଭାଗ ସକାଳ 8:45। ଗୀତ ଗୀତିକା ସକାଳ 9। ଦିନ 10:00 ପ୍ରଚାର କରିବ ନାଟକ ସମୟ ବଦଳି ଗଲାଣି ପରା। ରଚନା ସଂଘମିତ୍ରା ମିଶ୍ର, ପ୍ରଯୋଜନା ମୁରଲୀଧର ସାହୁ। ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ଦିନ 10:30। ଅଭୁଲାଗୀତ ଦିନ 11:10 ଶିଳ୍ପୀ ସୁଭାଶିଷ ସେନ ଏବଂ ମହାପ୍ରସାଦ କର। ଦାସକାଠିଆ ଗୀତ ଦିନ 11:30 ପରିବେଷଣ କରିବେ ବାଳକୃଷ୍ଣ ନାୟକ ଏବଂ ଛାୟକାନ୍ତ ବେହେରା। ମଜୁଳ ମଧ୍ୟାହ୍ନ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଦିନ 12। ସ୍ୱର ନିର୍ଛର ଦିନ 12:30 ଏଥିରେ ଶୁଣିବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅତିଶ କୁମାର ମଜୁମଦାରଙ୍କ ସହିତ ଆଲୋଚନା। ବାର୍ତ୍ତା ଗୀତ ଦିନ 10:00 ପରିବେଷଣ କରିବେ ମାଧିଆ ତଡୱାର ଏବଂ ସାଥୀ। ନାରୀମହଲ ଦିନ 1:20 ଏଥିରେ ବିଷୟ ରହିଛି ନାଟକ ବହୁ ବହୁକା। ମୂଳ ଗଳ୍ପ ବୀଣାପାଣି ମହାନ୍ତି, ବେତାର ରୂପାନ୍ତର ବିଷ୍ଣୁ ସାହୁ, ପ୍ରଯୋଜନା ତରୁଣକାନ୍ତି ରାଉତ। ଆମ ଆଇନ ଦିନ 2:45 ଏଥିରେ ଆଲୋଚନାର ବିଷୟ ରହିଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଆଇନ। ଆଲୋଚିକା ଆଇନଜୀବୀ ସୁଜାତା ଜେନା। ପିପୁଲ୍ସ ପଦ୍ମ ଅନ ଆକାଶବାଣୀ ଅପରାହ୍ନ 3:10 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଚିରହରିତ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଅପରାହ୍ନ 4। କିଶୋର ଚକ୍ର ଅପରାହ୍ନ 5, ଏଥିରେ ଦେବସ୍ମିତା ବେହେରାଙ୍କ କଣ୍ଠରେ ଶୁଣିବେ ଭଜନ। ଶ୍ରଦ୍ଧା ସଞ୍ଜୀବନୀଙ୍କ କଣ୍ଠରେ ଶୁଣିବେ ପଲ୍ଲୀ ଗୀତ। ବିଜ୍ଞାନ ବାର୍ତ୍ତାରେ ଅନୁସୟା ମିଶ୍ରଙ୍କ କଥା ଏଲିନୋ ସମ୍ପର୍କରେ ଏବଂ ଖାଦ୍ୟରେ ଅପମିଶ୍ରଣ ସମ୍ପର୍କରେ କହିବେ ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତି। ଯୁବବାଣୀ ଏଥିରେ ରହିଛି କ୍ୟାମ୍ପସ ବିଚିତ୍ରା ଅପରାହ୍ନ 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 40ତମ ଭାଗ ସନ୍ଧ୍ୟା 6:10। ସମ୍ବଲପୁର ଅଞ୍ଚଳର ଗୀତ ସନ୍ଧ୍ୟା 6:30 ଶିଳ୍ପୀ ଫକୀର ମୋହନ ପଟ୍ଟନାୟକ ଏବଂ ଉମା ଚକ୍ରବର୍ତ୍ତୀ। କେନ୍ଦୁଝର ଜିଲ୍ଲାର ହାଲଚାଲ ଶୁଣିବେ 7:25। ବନାନୀ 7:30 ଆଲୋଚନାର ବିଷୟ ରହିଛି ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ। ଆଲୋଚକ ଡକ୍ଟର ଅଜିତ କୁମାର ଶତପଥୀ। ପାରିବାରିକ ଧାରାବାହିକ ଶ୍ରୀହରି ସଂସାର ପ୍ରଚାର କରିବୁ 8:30। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଅଖିଳ ଭାରତୀୟ ସାହିତ୍ୟ ପତ୍ରିକା 9:30 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶୁଣିବେ 10:00। ସୁଗମ ସଙ୍ଗୀତ 10:35। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 39ତମ ଭାଗ।
1: ଏପିସୋଡ 39।

0: ପ୍ରେମିକା। ଶୁଣୁଥିଲେ ଉଦିତ ନାରାୟଣ ଗାଇଥିବା ଓଡ଼ିଆ ଆଲବମ୍ ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୁହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଟକୁ ସ୍ୱୀକୃତି ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25 ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। 1973 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୁହିକ

0: ଦାୟିତ୍ୱ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନଠାରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅଟଳ ବନରେ ଚାରାରୋପଣ କରି ରାଜ୍ୟପାଳ କହିଛନ୍ତି, ପରିବେଶକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚାରାରୋପଣ କରି ନିଜର ଯୋଗଦାନ ରଖିବା ଆବଶ୍ୟକ। ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ଅତିକମ୍ରେ ଗୋଟିଏ ଲେଖାଏଁ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ରାଜ୍ୟପାଳ ନିବେଦନ କରିଛନ୍ତି। ସ୍ୱଚ୍ଛ ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଯୁବପିଢ଼ି ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ ଏକାଡେମୀ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ୍ ୱାଟର ୱାର୍କସ୍ ଆସୋସିଏସନ୍ ଆଇଡବ୍ଲ୍ୟଡବ୍ଲ୍ୟଏର ସଭାପତି ଯନ୍ତ୍ରୀ ହାଡ଼ିବନ୍ଧୁ ବେହେରା ଯୋଗଦେଇ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଏକ ସବୁଜ ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ଦୃଢ଼ତାର ସହ ଅଗ୍ରଗତି କରୁଛନ୍ତି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ଗଢ଼ିତୋଳିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପାରମ୍ପରିକ ଚାଷ ପଦ୍ଧତି ପରିବେଶ ସୁରକ୍ଷାରେ ସହାୟକ ହେଉଥିବାରୁ ଏହାର ମୂଳତତ୍ତ୍ୱକୁ ଧ୍ୟାନରେ ରଖି ନୂତନ ପ୍ରଣାଳୀ ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ବ୍ୟକ୍ତି, ସମାଜ ଓ ପରିବେଶ ପରସ୍କରର ପରିପୂରକ, ଏହାର ସନ୍ତୁଳନ ବଜାୟ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଏହି ଅବସରରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପରିବେଶ ସୁରକ୍ଷା ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ପରିବେଶ ସୁରକ୍ଷା ସମ୍ପର୍କରେ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହନ୍ତି,
1: 2026 ମସିହାର ଯୋଉ ଥିମ୍ ବା ଭିତ୍ତି ବିଷୟବସ୍ତୁ ରଖାଯାଇଛି, ଇଂରାଜୀରେ କହିଲେ ଆମେ ତାକୁ କହିବା ଇନ୍ସପାୟାର୍ଡ ବାଇ ନେଚର ଫର୍ କ୍ଲାଇମେଟ୍ ଫର୍ ଆୱାର ଫ୍ୟୁଚର। ଓଡ଼ିଆରେ ହେଲା ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ଜଳବାୟୁ ଓ ଭବିଷ୍ୟତର ସୁରକ୍ଷା। ତ ଆମେ ଯାହା କିଛି ସୁରକ୍ଷା କରିବା, ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା, ତା ପ୍ରକୃତିକୁ ଜଡ଼ିତ କରିକି ପ୍ରକୃତିର ସୁରକ୍ଷା ମାଧ୍ୟମରେ ଏ ସମସ୍ତ କାର୍ଯ୍ୟକ୍ରମ ଆମକୁ ହାତକୁ ନେବାକୁ ପଡିବ। ପ୍ରକୃତିକୁ ଭିତ୍ତି କରିକି ଯୋଉ ବିଭିନ୍ନ ପନ୍ଥା ଆମେ ବାହାର କରିବା, ନେଚର ବେସ୍ଡ ସଲ୍ୟୁସନ୍ ହିଁ ଆମକୁ ଆଗକୁ ରାସ୍ତା କଢ଼େଇ ନେବ। ପରିବେଶ ସୁରକ୍ଷା କ୍ଷେତ୍ରରେ ସମଗ୍ର ବିଶ୍ୱର ଉତ୍ତରଦାୟିତ୍ୱ ଉତ୍ତର ପିଢ଼ି ଓ ଆଜିକା ପିଢ଼ି ଉପରେ ନ୍ୟସ୍ତ ରହିବ।
0: ବିପର୍ଯ୍ୟୟ ବିପଦ ହ୍ରାସ ନେଇ ପୁରୀଠାରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହୋଇଯାଇଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ତିନି ଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାକ୍ ସୂଚନା ସମ୍ପର୍କରେ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବ୍ରିକ୍ସ ରାଷ୍ଟ୍ରର ସଦସ୍ୟମାନେ ଆଜି ପୁରୀ କୋଣାର୍କ ବେଳାଭୂମି ସମେତ ରାମଚଣ୍ଡୀ ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଦର୍ଶନୀ ଦେଖିଛନ୍ତି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଚାଷୀଙ୍କ ଆୟ ବୃଦ୍ଧି ଓ ରପ୍ତାନୀକୁ ବଢ଼ାଇବା ପାଇଁ ଓଡ଼ିଶା ଆମ୍ବର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିର ଆବଶ୍ୟକତା ରହିଛି। କୃଷି ଉତ୍ପାଦନ ବୃଦ୍ଧି ପାଇଁ ଫସଲ ବିବିଧିକରଣ, ଡାଲିଜାତୀୟ ଫସଲ, ତୈଳବୀଜ ଏବଂ ଔଷଧୀୟ ଗୁଣଯୁକ୍ତ ଫଳଚାଷ କରିବାକୁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ଉପଯୋଗୀ ଉଦ୍ୟାନ କୃଷିର ପ୍ରସାର ଏବଂ କ୍ଷେତ ବଞ୍ଚାଅ ଅଭିଯାନ ଅଧୀନରେ ଚାଷଜମିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶତାଧିକ ଚାଷୀ, ବିଶେଷଜ୍ଞ ଓ ପରିବେଶବିତ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ 60 ଉର୍ଦ୍ଧ୍ୱ କିସମର ଆମ୍ବ ପ୍ରଦର୍ଶିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀତିନିଘଣ୍ଟ ଓ ବ୍ୟବସ୍ଥାବଳୀର ପରିଚାଳନାକୁ କମିଟି ଅନୁମୋଦନ କରିଛି। ନରେନ୍ଦ୍ର ପୁଷ୍କରିଣୀଠାରେ ଶ୍ରୀମନ୍ଦିର ପ୍ରଶାସନରେ ଏକ ସ୍ଥାୟୀ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ, ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା, ସେବାୟତ ଆବାସ ଯୋଜନା ପାଇଁ ଅନ୍ୟତ୍ର ଜମି ଚିହ୍ନଟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟକୁ ଆଗାମୀ ନୀଳାଦ୍ରୀ ବିଜେ ନୀତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଦିନ ସ୍ଥିର କରାଯାଇ ଗଣତି ମଣତି କାର୍ଯ୍ୟ ପୁନଃ ଆରମ୍ଭ କରାଯିବ। ଅଳଙ୍କାରଗୁଡ଼ିକର ଫଟୋ ଓ ଭିଡ଼ିଓଗ୍ରାଫି ଓ 3D ମ୍ୟାପିଂ ପରେ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।

0: ପରିଚାଳନା କମିଟି ଆଜି ପରାମର୍ଶ ଦେଲେ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନୀଳାଦ୍ରି ବିଜେ ପରେ କୋଉ ତିଥିରେ ତାକୁ କରାଯିବ ତାକୁ ମୁଖ୍ୟ ପ୍ରଶାସକ ସରକାରଙ୍କୁ ସୂଚନା ଦେଇ ତାକୁ କରିବେ।
1: ବୈଠକରେ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଗାମୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଆସନ୍ତା 8 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ, 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଭୁବନେଶ୍ୱର ସ୍ଥାନୀୟ ନିର୍ମାଣ ସୌଧଠାରେ ରାଜ୍ୟସ୍ତରୀୟ ଅବକାରୀ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ

0: ଶେଷ ଦିନ ରହିଛି। ଆସନ୍ତା 18 ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଭୁବନେଶ୍ୱର ସ୍ଥାନୀୟ ନିର୍ମାଣ ସୌଧଠାରେ ରାଜ୍ୟସ୍ତରୀୟ ଅବକାରୀ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଛନ୍ତି, ବେଆଇନ ନିଶା କାରବାର ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ପେସାଦାର ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ତାଲିମ, ନୂଆ ନିଯୁକ୍ତି, ବିଭିନ୍ନ ଜୋନ୍ରେ ଥିବା ସମସ୍ୟାର ସମାଧାନ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ପ୍ରମୁଖ ଶାସନ ସଚିବ ଆର୍ଏସ୍ ଗୋପାଳନ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରଶାସନିକ ସଂସ୍କାର ବିଷୟରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜ୍ୟ ସରକାରଙ୍କ ମାର୍କଫେଡ୍ ପକ୍ଷରୁ ମାର୍ଶାଘାଇ ବ୍ଲକର ନୀଳାଦ୍ରିପୁରଠାରେ ସରକାରୀ ସ୍ତରରେ ରବି ଜାତୀୟ ଫସଲ ଚାଷୀମାନଙ୍କଠାରୁ କ୍ରୟ କରାଯାଉଛି। ଏହାଫଳରେ ଚାଷୀମାନଙ୍କର ଆୟ ବୃଦ୍ଧି ହୋଇପାରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଝାଡ଼ପଡ଼ା ଗୋଦାବରୀ ସମିଶ୍ର ନୋଡାଲ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍କତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଚାରାରୋପଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାୟଗଡ଼ା ସଦର ମହକୁମା ମୁନିଗୁଡ଼ା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ପୌର ପରିଷଦ ଆନୁକୂଲ୍ୟରେ ପରିମଳ ଉଦ୍ୟାନର ମୁଖ୍ୟ ଫାଟକ, ମୋ ବଗିଚା, ୱେଷ୍ଟ ଟୁ ୱଣ୍ଡର ପାର୍କ ଏବଂ ନିର୍ମାଣ ଓ ଭଗ୍ନଜନିତ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ କରାଯାଇଛି। ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ ଏକାଦଶତମ କୃଷି ଜନଗଣନା ସମ୍ବନ୍ଧୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଆଜି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସଚେତନତା ରଥକୁ ଉଦ୍ଘାଟନ କରିଛନ୍ତି। ପାଣିପାଗ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 25ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟକୁ ସ୍ୱୀକୃତି। ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25ଟି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସବୁଜ ବିଶ୍ୱ ସମୃଦ୍ଧ ଭବିଷ୍ୟତ। ଆଲେଖ୍ୟ ଡକ୍ଟର ଗିରିଶ ପ୍ରସାଦ ସ୍ୱାଇଁ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଜଳବାୟୁ ପରିବର୍ତ୍ତନର କୁପରିଣାମକୁ ପ୍ରତିହତ କରିବା ମିଳିତ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର 13 ନମ୍ବର ଲକ୍ଷ୍ୟକୁ ପ୍ରତିନିଧିତ୍ୱ କରେ। ଏହା ବିଶ୍ୱ ଉଷ୍ମତାକୁ ବନ୍ଦ କରିବା, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବା ଏବଂ ଜଳବାୟୁ ସମ୍ବନ୍ଧୀୟ ବିପଦ ପ୍ରତି ସ୍ଥିରତା ସୃଷ୍ଟି କରିବା ପାଇଁ ଜରୁରୀ ପଦକ୍ଷେପ ଉପରେ ଧ୍ୟାନ ଦିଏ। ବିଶ୍ୱବ୍ୟାପୀ ବର୍ତ୍ତମାନର ଅଭିଯାନଗୁଡ଼ିକ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ବିଶ୍ୱବ୍ୟାପୀ ଆହ୍ୱାନ ଉପରେ ଗୁରୁତ୍ୱ ଦେଉଛି। ବିକାଶଶୀଳ ଦେଶଗୁଡ଼ିକ ପାଇଁ ଜଳବାୟୁ ପରିବର୍ତ୍ତନର ପରିଣାମକୁ ପ୍ରତିହତ କରିବା ଅତ୍ୟନ୍ତ ଜରୁରୀ, କାରଣ ସେମାନେ ବିଶ୍ୱ ଉଷ୍ମତାର ସବୁଠାରୁ ଗମ୍ଭୀର ପ୍ରଭାବର ସମ୍ମୁଖୀନ ହେଉଛନ୍ତି ଏବଂ ବ୍ୟବସ୍ଥାର ପୁନଃ ପ୍ରବର୍ତ୍ତନ ପାଇଁ ସେମାନଙ୍କ ପାଖରେ କମ୍ ସମ୍ବଳ ଅଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ସର୍ବନିମ୍ନ ପ୍ରଭାବ ସତ୍ତ୍ୱେ ବିକାଶଶୀଳ ଦେଶଗୁଡ଼ିକ ଦୀର୍ଘକାଳୀନ ମରୁଡ଼ି, ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଏବଂ ସମୁଦ୍ର ସ୍ତର ବୃଦ୍ଧି ପରି ପାଗର ପ୍ରଭାବ ସାମ୍ନା କରନ୍ତି। ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଯୋଗୁଁ ହେଉଥିବା ସମସ୍ତ ମୃତ୍ୟୁର 2/3 ଅଧିକ ଏହି ଅଞ୍ଚଳଗୁଡ଼ିକରେ ଘଟେ। ଦ୍ୱିତୀୟ କାରଣ ହେଉଛି ଅର୍ଥନୈତିକ ଏବଂ କୃଷି ନିର୍ଭରଶୀଳତା। ବିକାଶଶୀଳ ବିଶ୍ୱର ଜନସଂଖ୍ୟାର ଏକ ବୃହତ୍ ସଂଖ୍ୟା ବଞ୍ଚିବା ଏବଂ ଆୟ ପାଇଁ କୃଷି ଉପରେ ବହୁତ ନିର୍ଭର କରିଥାନ୍ତି। ଜଳବାୟୁ ବର୍ଷାଧାରାକୁ ବ୍ୟାପକ ଭାବରେ ପରିବର୍ତ୍ତନ କରେ ଏବଂ ଫସଲ ନଷ୍ଟ କରେ, ଗୁରୁତର ଖାଦ୍ୟ ଏବଂ ଜଳ ଅସୁରକ୍ଷା ସୃଷ୍ଟି କରେ। ଏବଂ ସ୍ଥାନୀୟ

0: ଅର୍ଥନୀତି କୁପଙ୍ଗୁ କରିଦିଏ। ଉଷ୍ମ ତାପମାତ୍ରା ରୋଗ ଜୀବାଣୁ ବାହକଙ୍କ ବିସ୍ତାର ତ୍ୱରାନ୍ୱିତ କରେ। କୋଟି କୋଟି ଲୋକଙ୍କୁ ମ୍ୟାଲେରିଆ, ଡେଙ୍ଗୁ, ଜ୍ୱର ଭଳି ସଂକ୍ରାମକ ରୋଗର ଶିକାର କରେ। ଅଧିକନ୍ତୁ ଉନ୍ନତ ସ୍ୱାସ୍ଥ୍ୟସେବା ଭିଭିଭୂମିର ଅଭାବ ହେତୁ ଏହି ଦେଶଗୁଡ଼ିକ ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବା ପାଇଁ ସଂଘର୍ଷ କରନ୍ତି। ପରିଣାମ ସ୍ୱରୂପ ସ୍ଥାନାନ୍ତର ପ୍ରାୟତଃ ରାଜନୈତିକ ଅସ୍ଥିରତା ଏବଂ ସ୍ଥାନୀୟ ଦ୍ୱନ୍ଦ୍ୱକୁ ପ୍ରୋହାହିତ କରୁଛି। ବିକାଶଶୀଳ ଦେଶଗୁଡ଼ିକ ନିରନ୍ତର ବିପର୍ଯ୍ୟୟ ଏବଂ ପୁନଃ ନିର୍ମାଣର ଏକ ବିନାଶକାରୀ ଚକ୍ରରେ ଫସି ରହିଛନ୍ତି। ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନର ସ୍ତର ବୃଦ୍ଧି ପାଇବା ସହିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଗମ୍ଭୀରତାର ସହ ବୃଦ୍ଧି ପାଉଛି। ଖାଦ୍ୟ ଉତ୍ପାଦନ କରିବାର କ୍ଷମତା ବାସସ୍ଥାନ, ସୁରକ୍ଷା ଏବଂ କାର୍ଯ୍ୟକୁ ପ୍ରଭାବିତ କରିପାରେ। ବିକାଶଶୀଳ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି, ଯେଉଁଥିରେ ସେମାନେ ସବୁଠାରୁ କମ୍ କ୍ଷତି ଘଟାଇଛନ୍ତି। ଭାରତ ନିର୍ଗମନରୁ ଆର୍ଥିକ ଅଭିବୃଦ୍ଧିର ପ୍ରାରମ୍ଭିକ ଲକ୍ଷ୍ୟ ହାସଲ କରି ବିଶ୍ୱ ଜଳବାୟୁ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି। ସ୍ୱଚ୍ଛ ଶକ୍ତିରେ ନିବେଶ ଏବଂ ତୃଣମୂଳ ନୀତି ଦ୍ୱାରା ପରିଚାଳିତ ଭାରତ ଦ୍ରୁତଗତିରେ ସ୍ଥାୟୀ ବିକାଶ ପାଇଁ ଏକ ବିଶ୍ୱ ମଡେଲରେ ପରିଣତ ହେଉଛି। ମହତ୍ତ୍ୱାକାଂକ୍ଷୀ ନବୀକରଣୀୟ ଶକ୍ତି ମାଧ୍ୟମରେ ଭାରତ ନିଜକୁ ଏକ ନବୀକରଣୀୟ ଶକ୍ତିକେନ୍ଦ୍ର ଭାବରେ ସୁଦୃଢ଼ କରିଛି ଏବଂ 2030 ସୁଦ୍ଧା 500 ଗିଗାୱାଟ୍ ଅଣଜୀବାଶ୍ମ ଇନ୍ଧନ ଶକ୍ତି କ୍ଷମତା ଲକ୍ଷ୍ୟ ପୋଷଣ କରୁଛି। ଭାରତ ସହଯୋଗମୂଳକ ପଦକ୍ଷେପର ନେତୃତ୍ୱ ନେଇ ସକ୍ରିୟ ଭାବରେ ଅନ୍ତର୍ଜାତୀୟ ଜଳବାୟୁ ରଣନୀତି ଗଠନ କରୁଛି ଓ ବିଶ୍ୱସ୍ତରରେ ଖର୍ଚ୍ଚ ଦକ୍ଷ ସୌର ପ୍ରଯୁକ୍ତିବିଦ୍ୟା ନିୟୋଜିତ କରିବା ପାଇଁ 100 ଅଧିକ ଦେଶକୁ ସଂଯୋଗ କରୁଛି। ଭାରତ ଏକ ଅନ୍ତର୍ଜାତୀୟ ସହଭାଗିତା ନିଶ୍ଚିତ କରୁଛି, ଯଦ୍ୱାରା ବିଶ୍ୱ ଭିତ୍ତିଭୂମି ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ପ୍ରଭାବକୁ ସହ୍ୟ କରିପାରିବ। ଆମ ଦେଶ ପରିବେଶ ସଚେତନ ଅଭ୍ୟାସ ଯେପରିକି ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ହ୍ରାସ କରିବା କିମ୍ବା ପଞ୍ଚତାରକା ଶକ୍ତି ଦକ୍ଷ ଉପକରଣ ବ୍ୟବହାର କରିବା ଗ୍ରହଣ କରିବାକୁ ଉତ୍ସାହିତ କରୁଛି। ଜଙ୍ଗଲ, ଜୈବ ବିବିଧତା ଏବଂ ପରିବେଶ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୁବପିଢ଼ିଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆମ ଦେଶକୁ ଆଜି ଆଗାମୀ ବିଶ୍ୱ ନିର୍ମାଣରେ ଏକ ଅଗ୍ରଣୀ ଭୂମିକା ଦେଇଛି। ଭାରତ ଜଳବାୟୁ ଅନୁକୂଳ କାର୍ଯ୍ୟକ୍ରମ ପ୍ରବର୍ତ୍ତନରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଉଭା ହେଉଛି ଏବଂ ନିଜର ଜଳବାୟୁ ପ୍ରତିବଦ୍ଧତା ପୂରଣ କରିବାରେ ଶ୍ରେଷ୍ଠ G20 ପ୍ରଦର୍ଶନକାରୀଙ୍କ ମଧ୍ୟରେ ନିରନ୍ତର ସ୍ଥାନ ପାଇଛି। ନବୀକରଣୀୟ ଶକ୍ତିକୁ ବୃଦ୍ଧି କରି ତୃଣମୂଳ ସ୍ତରରେ ସ୍ଥିରତାକୁ ଆଗେଇ ନେଇ ଏବଂ ଜଳବାୟୁ ନ୍ୟାୟ ପାଇଁ ସମର୍ଥନ କରି ଭାରତ ଦୃଢ଼ ପରିବେଶଗତ ଲକ୍ଷ୍ୟ ସହିତ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ସନ୍ତୁଳିତ କରୁଛି। ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିଭିଭୂମି ପାଇଁ ମେଣ୍ଟ ସମେତ ଅନ୍ତର୍ଜାତୀୟ ପରିବେଶଗତ ପଦକ୍ଷେପଗୁଡ଼ିକର ନେତୃତ୍ୱ ନେଇଛି। ଆମ ରାଜ୍ୟ ଓଡ଼ିଶା ମଧ୍ୟ ଜାତୀୟ ପରିବର୍ତ୍ତନରେ ଯୋଗଦାନ ଦେଉଛି। ବୈଦ୍ୟୁତିକ ଯାନବାହନକୁ ପ୍ରୋହାହିତ କରିବା, ସବୁଜ ହାଇଡ୍ରୋଜେନ୍ରେ ନିବେଶ ଏବଂ ସୌର ମାଇକ୍ରୋଗ୍ରିଡ୍ ବିସ୍ତାର କରିବା ପଦକ୍ଷେପଗୁଡ଼ିକ ଏକ ଜାତୀୟ ସବୁଜ ପରିବର୍ତ୍ତନ ପାଇଁ ଭାରତର ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ଓ ଏକ ସମୃଦ୍ଧ ଭବିଷ୍ୟତର ମାର୍ଗ ନିର୍ଦ୍ଦେଶ କରୁଛି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ସନ୍ଧ୍ୟା 7 ନ୍ୟୁଜ୍ ହେଡ୍ଲାଇନ୍ ସହିତ ମୁଁ ସୁଚିସ୍ମିତା। ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ପାଟି ଲୋକଭବନର ଅଟଳ ବନରେ ଚାରାରୋପଣ କରିବା ସହ ପ୍ରତ୍ୟେକ ନାଗରିକ ଗୋଟିଏ ଚାରାରୋପଣ କରିବାକୁ ଆହ୍ୱାନ କରିଛନ୍ତି। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟକୁ ସ୍ୱୀକୃତି, ସିବିଏସ୍ଇ ପରୀକ୍ଷା ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ସମନ୍ୱିତ ସାଇବର ଆକ୍ରମଣ ସମ୍ପର୍କରେ ଦିଲ୍ଲୀ ପୁଲିସ୍ ନିକଟରେ ଅଭିଯୋଗ ଦାଖଲ କରିଛି। ଆଣ୍ଡାମାନ ଦ୍ୱୀପପୁଞ୍ଜରୁ 15 କିଲୋମିଟର ଦୂରରେ ଶ୍ରୀବିଜୟପୁରମ୍ 3ରେ ପ୍ରାକୃତିକ ଗ୍ୟାସ୍ର ସନ୍ଧାନ ମିଳିଥିବା ସୂଚନା ଦେଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ। 355 ମିଟର ଗଭୀରତାରେ ଏହି ପ୍ରାକୃତିକ ଗ୍ୟାସ୍ ରହିଥିବା ଜଣାପଡ଼ିଛି। ଦେଶର ବିକାଶକୁ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାପାନର କାକାମିଗାହାରେ ଖେଳାଯାଉଥିବା ପୁରୁଷ 18 ବର୍ଷରୁ କମ୍ ଏସିଆ କପ୍ରେ ଭାରତ ପାକିସ୍ତାନକୁ 5-3 ଗୋଲ୍ରେ ପରାସ୍ତ କରିଛି ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର 25 ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନ୍ୟୁଜ୍ ହେଡ୍‌ଲାଇନ୍ ବର୍ତ୍ତମାନ ପାଇଁ ଏତିକି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ

0: ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ କଟକ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତାବର୍ଷ କାର୍ଯ୍ୟକାରୀ ହେବ ସ୍କାର୍ଟ ସୀମା ପ୍ରକଳ୍ପ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା। 2025-26 ଆର୍ଥିକ ବର୍ଷରେ ଦେଶର ଜିଡିପି 7.7% ବୃଦ୍ଧି ନେଇ ଆକଳନ। ଗିଲଗିଟ୍ ବାଲ୍ତିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ୱଷ୍ଟ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଏବଂ କେରଳମ୍ ସ୍ୱର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମଗ୍ର ବିଶ୍ୱ ଏକ ସବୁଜ ଭବିଷ୍ୟତ ଦିଗକୁ ଅଗ୍ରଗତି କରୁଛି। ଦେଶରେ ମଧ୍ୟ ଏ କ୍ଷେତ୍ରରେ ସରକାର ସଫଳତାର ସହ କାର୍ଯ୍ୟ କରୁଥିବାବେଳେ ସମଗ୍ର ବିଶ୍ୱ ପ୍ରତି ଏ ଦିଗରେ ଭାରତର ସକ୍ରିୟ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟ ଗସ୍ତ କରି ସୁରତଠାରେ ପ୍ରଧାନମନ୍ତ୍ରୀ 18,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଭାରତ ସବୁଜ ଭବିଷ୍ୟତ ଦିଗରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ଅଗ୍ରସର ହେଉଛି। ଏହି ଅବସରରେ ସବୁଜ ଭବିଷ୍ୟତ କ୍ଷେତ୍ରରେ ଗୁଜରାଟର ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ବହୁ ବର୍ଷ ଆଗରୁ ଏ ଦିଗରେ ରାଜ୍ୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇସାରିଛି। ଶତାବ୍ଦୀର ପ୍ରାରମ୍ଭରେ ଗୁଜରାଟରେ ଏକ ଉତ୍ସର୍ଗୀକୃତ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରତିଷ୍ଠା କରାଯାଇଥିଲା। ଦେଶର ପ୍ରଥମ ସୌରଶକ୍ତି ଚାଳିତ ପାର୍କ ରାଜ୍ୟର ପାତାନ ଜିଲ୍ଲା ଅନ୍ତର୍ଗତ ଚାରଙ୍କା ଗ୍ରାମରେ ସ୍ଥାପିତ ହୋଇଥିଲା। ଦେଶର ଅକ୍ଷୟ ଶକ୍ତି ଅଭିଯାନ ଦିଗରେ ସମ୍ପୃକ୍ତ ସ୍ଥାନଟିକୁ ଏକ ଐତିହାସିକ ସ୍ଥଳ ରୂପେ ରୂପାନ୍ତରିତ କରାଯାଇଥିଲା ବୋଲି ଶ୍ରୀ ମତବ୍ୟକ୍ତ କରିଛନ୍ତି।
2: ଦୁନିଆ ଅବ ହରିତ ଯୁଗ କି ତରଫ ଗ୍ରୀନ ଫ୍ୟୁଚର କି ତରଫ ବହୁତ ହି ସାବଧାନ ହୋ ଚୁକି।

0: भारत भी ग्रीन ग्रोथ पर बहुत अधिक काम कर रहा है और इसमें भी गुजरात राज्य है जिसने इस शताब्दी के प्रारंभ में ही सरकार में क्लाइमेट चेंज का अलग डिपार्टमेंट बनाया था और गुजरात के चारण का गांव में भारत का पहला सोलर पार्क भी बनाया गया था।
1: ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ଶକ୍ତିଜନିତ ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପରିପ୍ରେକ୍ଷୀରେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା କେତେ ଜରୁରୀ ତାହା ଏହି ପରିସ୍ଥିତି ଆମକୁ ଶିଖାଇଛି। ଏ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଭାରତ ସୁରକ୍ଷିତ ରହିଛି। ପ୍ରାୟ 12 ବର୍ଷ ତଳେ ଦେଶରେ ଖୁବ୍ କମ୍ ପରିମାଣର ଶକ୍ତି ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଭାରତ ବିଶ୍ୱର ପ୍ରଥମ 5ଟି ଦେଶ ମଧ୍ୟରେ ସ୍ଥାନିତ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
0: ये दिखाता है कि एनर्जी के मामले में आत्मनिर्भरता कितनी जरूरी है और बीते 12 वर्षों में देश ने जो कैपेसिटी तैयार की है उसका कितना बड़ा महत्व है। 12 वर्ष पहले भारत में सौर ऊर्जा का उत्पादन नाम मात्र का था, आज हम दुनिया के टॉप 5 देशों में से एक हैं।
1: ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଲୋକାର୍ପଣ ହୋଇଥିବା ବିଭିନ୍ନ ସଡ଼କ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜନସାଧାରଣଙ୍କର ଜୀବନଶୈଳୀର ମାନ ଏବଂ ଅଭିବୃଦ୍ଧି ଉନ୍ନତ ହୋଇପାରିବ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଜନସାଧାରଣ ମିଳିତ ପ୍ରୟାସ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଦେଶର ସହରଗୁଡ଼ିକ ସହିତ ଗ୍ରାମଗୁଡ଼ିକର ମଧ୍ୟ ସମାନ୍ତରାଳ ଭାବେ ବିକାଶ ହୋଇପାରିଲେ ଏହି ସ୍ୱପ୍ନ ସାକାର ହୋଇପାରିବ। ଆଧୁନିକ ସଂଯୋଗୀକରଣ ଉପରେ ଆଲୋକପାତ କରି ସମାଜର ଶେଷ ବର୍ଗର ଲୋକଙ୍କ ନିକଟରେ ଯେଭଳି ଏହାର ସୁବିଧା ପହଞ୍ଚପାରିବ ତାହା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଦେଶର ସର୍ବୋତ୍ତମ ସ୍ୱଚ୍ଛ ସହରଗୁଡ଼ିକ ମଧ୍ୟରୁ ଅନ୍ୟତମ ସୁରତରେ ଅବସ୍ଥାନ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ସ୍ୱପ୍ନ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ତେବେ ଦେଶର ସାମଗ୍ରିକ ବିକାଶ ହାସଲ କରିବା ପୂର୍ବରୁ ସର୍ବପ୍ରଥମେ ଦେଶକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଜି ତ୍ରିପୁରାର ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ଲଙ୍କାମୁରା ସୀମା ଆଉଟ୍ପୋଷ୍ଟଠାରେ ଅନୁଷ୍ଠିତ ପ୍ରହରୀ ସମ୍ମିଳନୀରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ମତ ବ୍ୟକ୍ତ କରିଛନ୍ତି। ଦେଶରୁ ଔଷଧ, ମାନବ ଓ ଗୋରୁ ଚାଲାଣ ଭଳି ବହୁମୁଖୀ ବିପଦଗୁଡ଼ିକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ଏଥିସହିତ ସମଗ୍ର ଯୁବ ସମାଜକୁ ନିଶାଦ୍ରବ୍ୟ କାରବାରରୁ ଦୂରେଇ ରଖିବା ସହିତ ନକଲି ନୋଟ୍ ମାଧ୍ୟମରେ ଜାତୀୟ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ଅପଚେଷ୍ଟାକୁ ମଧ୍ୟ ରୋକିବା ଜରୁରୀ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସମସ୍ତ ପ୍ରକାର ସୀମାପାର ଅନୁପ୍ରବେଶ ଏବଂ ଚୋରାଚାଲାଣକୁ ରୋକିବା ଲାଗି କେନ୍ଦ୍ର ସରକାର ପାରମ୍ପରିକ ସୀମା ପରିଚାଳନାକୁ ଏକ ସ୍କାର୍ଟ ସୀମା ପ୍ରକଳ୍ପରେ ରୂପାନ୍ତରିତ କରିବା ଦିଗରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରିଛନ୍ତି। ଏହି ସ୍କାର୍ଟ ସୀମା ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଆଞ୍ଚଳିକ ଭୂ ରାଜନୈତିକ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ତ୍ରିପୁରା, ପଶ୍ଚିମବଙ୍ଗ ଓ ବିହାରର ସୀମା ଦେଶ ଅନୁପ୍ରବେଶ ରୋକିବା ଲାଗି ଜନସଂଖ୍ୟାଜନିତ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି।
2: जनसांख्यिकी का परिवर्तन चाहे त्रिपुरा हो, चाहे पश्चिम बंगाल हो, चाहे बिहार हो, जनसांख्यिकी का परिवर्तन हम सीमा के छिद्रों के माध्यम से नहीं होने देंगे। ये हमारा अटल विश्वास है और अटल संकल्प भी है। ये जनसांख्यिकी के परिवर्तन को रोकने के लिए बाड़ लगाई गई है।
1: आपण माने संवाद सुनुछंते आकाशवाणी रो। ଦେଶର ପ୍ରକୃତ ସାମଗ୍ରିକ ଘରୋଇ ଉତ୍ପାଦ 2025-26 ଆର୍ଥିକ ବର୍ଷରେ 7.7% ବୃଦ୍ଧି ପାଇବାର ଆକଳନ କରାଯାଇଛି। ତେବେ 2024-25 ଆର୍ଥିକ ବର୍ଷରେ ଏହା 7.1% ରହିଥିଲା ବୋଲି ପରିସଂଖ୍ୟାନ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ବାର୍ଷିକ ଜିଡିପିର ପ୍ରୋଭିଜନାଲ୍ ଆକଳନ ଏବଂ ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତ୍ରୈମାସିକ ଆକଳନ ସମ୍ପର୍କିତ ଏକ ବିବୃତ୍ତି ମନ୍ତ୍ରଣାଳୟ ଜାରି କରିଛି। ଚଳିତ ଆର୍ଥିକ ବର୍ଷରେ ପ୍ରକୃତ ଜିଡିପି 323 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବାର ଆକଳନ କରାଯାଇଥିବା ବେଳେ ଗତବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ ଥିଲା 299 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବିଶେଷକରି କୃଷି ଓ ମହ୍ୟଚାଷ ଭଳି ପ୍ରାଥମିକ କ୍ଷେତ୍ରରେ 3.2% ଅଭିବୃଦ୍ଧି ହାର ପରିଲକ୍ଷିତ ହୋଇଛି। ଏଥିସହିତ 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ପ୍ରକୃତ ଜିଡିପି 7.8% ବୃଦ୍ଧି ପାଇବାର ଆକଳନ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ

0: କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ଦେଶର ଜିଡିପି ଅଭିବୃଦ୍ଧି ହାର 7.7% ହେବା ସହିତ ଚତୁର୍ଥ ତ୍ରୈମାସିକରେ 7.8%କୁ ଛୁଇଁବାର ଆକଳନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅର୍ଥବ୍ୟବସ୍ଥାର ଅନ୍ତର୍ନିହିତ ଶକ୍ତିର ପ୍ରତିଫଳନ ବୋଲି ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି 140 କୋଟି ଭାରତୀୟଙ୍କର କଠିନ ପରିଶ୍ରମ ଏବଂ ସଂସ୍କାରମୂଳକ ପଦକ୍ଷେପର ସଫଳତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଭାରତର ଅଭିବୃଦ୍ଧି ଗତି ସଶକ୍ତ ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହିତ ଦେଶରେ ଜୀବନଶୈଳୀର ମାନ ଏବଂ ବ୍ୟବସାୟିକ କାର୍ଯ୍ୟକୁ ଅଧିକ ସରଳ କରିବା ଦିଗରେ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱଷ୍ଟ କରିଛନ୍ତି। ତଥାକଥିତ ଗିଲଗିଟ୍ ବାଲ୍ତିସ୍ତାନ ବିଧାନସଭା ଲାଗି ସାଧାରଣ ନିର୍ବାଚନ କରାଇବା ଦିଗରେ ପାକିସ୍ତାନର ଯୋଜନା ବିରୁଦ୍ଧରେ ଭାରତ ଦୃଢ଼ ପ୍ରତିବାଦ କରିଛି। ଏହି ଗିଲଗିଟ୍ ବାଲ୍ତିସ୍ତାନ ଭାରତୀୟ ଅଞ୍ଚଳର ହୋଇଥିବା ବେଳେ ପାକିସ୍ତାନ ଏହାକୁ ବେଆଇନ ଭାବେ ନିଜ ଅକ୍ତିଆରରେ ରଖିଛି। ସେଠାରେ ଆସନ୍ତା 7 ତାରିଖ ଦିନ ନିର୍ବାଚନ ହେବାର କାର୍ଯ୍ୟସୂଚୀ ରହିଛି। ତେବେ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଗିଲଗିଟ୍ ବାଲ୍ତିସ୍ତାନ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସ୍ୱଷ୍ଟ କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶିଶିର ଖାନାଲ ଏକ ତିନିଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କରଙ୍କ ନିମନ୍ତ୍ରଣ କ୍ରମେ ସେ ଆସିଥିବା ଜଣାଯାଇଛି। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଦୁଇ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ଆସନ୍ତାକାଲି ଆଲୋଚନା ହେବ। ବିଶେଷକରି ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇବ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। କେରଳମ୍ ସ୍ୱର୍ଶ କରିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ଇତିମଧ୍ୟରେ ଆରବ ମହାସାଗରର ପୂର୍ବ କେନ୍ଦ୍ରାଞ୍ଚଳ ଏବଂ ପଶ୍ଚିମ କେନ୍ଦ୍ରାଞ୍ଚଳର ଅନେକ ସ୍ଥାନ ସମେତ ଗୋଆ କର୍ଣ୍ଣାଟକର କେତେକ ଅଞ୍ଚଳରେ ପ୍ରବେଶ କରିସାରିଛି। ଆଜି ଏଥିଲାଗି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ତାମିଲନାଡୁରେ ମଧ୍ୟ ଅନୁକୂଳ ପରିବେଶ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି କେନ୍ଦ୍ରୀୟ ଆରବ ମହାସାଗର କର୍ଣ୍ଣାଟକ ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ଏବଂ ଗୋଆ ତାମିଲନାଡୁ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଅବଶିଷ୍ଟ ସ୍ଥାନରେ ମୌସୁମୀ ପ୍ରବେଶ କରିବା ଲାଗି ଅନୁକୂଳ ପରିବେଶ ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ସ୍କାର୍ଟ ସୀମା ପ୍ରକଳ୍ପ ଏବଂ କେରଳମ୍ ସ୍ୱର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜିର ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ଭାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୋଟର ତାଲିକାକୁ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ବୁଥ୍ସ୍ତରୀୟ ଅଧିକାରୀମାନେ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ ଓ ସତ୍ୟପାଠ କରିବେ। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ବିଭିନ୍ନ ୱାର୍ଡ ପରିଦର୍ଶନ କରି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଯୋଗ୍ୟ ମତଦାତାଙ୍କୁ ଏହି ଅଭିଯାନରେ ସହଯୋଗ କରିବା ସହ ଭୋଟର ତାଲିକାରେ ନାମ ନ ଥିଲେ ଆବେଦନ କରିବାକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ଏ ସମ୍ପର୍କରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର କହିଛନ୍ତି
3: ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ ର କାମ 30 ମେ'ରୁ ଆରମ୍ଭ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାରେ ଏବଂ ଏହି 30 ତାରିଖଠାରୁ ଆମର ଯେଉଁ ବୁଥ୍ ଲେଭେଲ୍ ଅଫିସର୍ସ ଅଛନ୍ତି ସେ ସମସ୍ତ ବୁଥ୍ ଲେଭେଲ୍ ଅଫିସର୍ସ ପରିଗଣନା ଫର୍ମ ଯେଉଁ ଏନ୍ୟୁମେରେସନ୍ ଫର୍ମ ଅଛି ଏଇଟା ଭୋଟରଙ୍କର ଯେଉଁ ଡାଟା ଅଛି ଭୋଟର ଡାଟା ତାକୁ ଫିଲ୍ଅପ୍ କରିକିରି ସମସ୍ତ ଘର ଘର ବୁଲୁଛନ୍ତି ଏବଂ ଯେଉଁଠି ତଥ୍ୟ ଭୋଟରଙ୍କର ଆହୁରି ଅଧିକା ଦରକାର ସେଇଟା ପଚାରିକି ବୁଝିକି ତାକୁ ଫିଲ୍ଅପ୍ କରିକି ଗୋଟେ ଫର୍ମ ଆକ୍ନଲେଜମେଣ୍ଟ ରୂପେ ଭୋଟରଙ୍କୁ ଦେଉଛନ୍ତି ଆଉ ଗୋଟେ ଫର୍ମ ଫିଲ୍ଡ।

0: ଫର୍ମ ଆମ ଅଫିସରେ ଆଣିକି ଦାଖଲ କରୁଛନ୍ତି ଏବଂ ଏହି କାର୍ଯ୍ୟକ୍ରମକୁ ଆମର ସମସ୍ତ ଏଇଆର୍ଓ ସୁପରଭାଇଜର୍ସ ଆମର ଯେଉଁ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର୍ସ ଅଛନ୍ତି ଏମାନେ ସମସ୍ତେ ତାକୁ ତଦାରଖ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ 1449 ବୁଥ୍ ଅଛି ଏବଂ ସେତିକି ବୁଥ୍ ଲେଭେଲ୍ ଅଫିସର୍ସ ବି ଅଛନ୍ତି। ପାଖାପାଖି 400 ସୁପରଭାଇଜରୀ ଅଫିସର୍ସ ଅଛନ୍ତି ଯେଉଁମାନେ କି ବିଏଲ୍ଓଙ୍କ କାମକୁ ତଦାରଖ କରୁଛନ୍ତି। ବିଏଲ୍ଓ ମାନଙ୍କର ଆପ୍ ଦ୍ୱାରା ସେମାନେ ତାଙ୍କର ଡାଟା ପଠାଉଛନ୍ତି, ଅପଡେଟ୍ କରୁଛନ୍ତି ଏବଂ ପାଖାପାଖି ଆମର ଯେତିକି ଭୋଟର ଅଛନ୍ତି ତାର ପାଖା 10%ରୁ ଉର୍ଦ୍ଧ କାଲି ସୁଦ୍ଧା ଆମର ଡିଷ୍ଟ୍ରିବ୍ୟୁସନ୍ ହୋଇଯାଇଛି ଭୋଟର୍ସମାନଙ୍କ ପାଖରେ।
1: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରୀୟ ପ୍ରାୟୋଜିତ ବିଭିନ୍ନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମୀକ୍ଷା କରାଯାଇଥିଲା। ବାଲ୍ୟ ବିବାହ ନିରାକରଣ, ଅଙ୍ଗନବାଡ଼ି କେନ୍ଦ୍ରର ଭିଭିଭୂମି ବିକାଶ, ପାନୀୟ ଜଳ, ପୁଷ୍ଟିକର ଖାଦ୍ୟ, ଗ୍ରାମ୍ୟ ସଡ଼କ ମରାମତି ଏବଂ ଲକ୍ଷ୍ମୀପତି ଦିଦି ଯୋଜନା ଉପରେ ବିଶେଷ ଆଲୋଚନା ହୋଇଥିଲା। ସାଂସଦ କେନ୍ଦ୍ରୀୟ ଅନୁଦାନର ସଠିକ୍ ବ୍ୟବହାର ଓ ଯୋଜନାର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜନଗର ବ୍ଲକର ତାଳଚୁଆ ଓ ବାଘମାରୀ ପଞ୍ଚାୟତରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁନାମୀ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଛି। 5 ଗ୍ରାମର 4,000 ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ। ସୁନାମୀ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ପୂର୍ବ ସଚେତନତା ପ୍ରସାରଣ ଓ ଜରୁରୀକାଳୀନ ପରିଚାଳନା ସମ୍ପର୍କରେ ପ୍ରାୟୋଗିକ ଅଭ୍ୟାସ କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷାକ୍ଷେତ୍ରରେ ଚାଲୁଥିବା ବିଭିନ୍ନ ଯୋଜନା, ଭିଭିଭୂମି ବିକାଶ, ୟୁନିଫର୍ମ ବଣ୍ଟନ ଓ ବିଭିନ୍ନ ପେନ୍ସନ୍ ମାମଲାର ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଗୁଣାତ୍ମକ ଶିକ୍ଷା, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟର ଶୀଘ୍ର ସମାପନ ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ହରିକ୍ଷିତିଆର ମୋର କଥାବାର୍ତ୍ତା ହେଇଥିଲୁ, ଆମେ ଟିକେ ସେ ପଶ୍ଚିମା ଅଞ୍ଚଳ ଆଡେ ଯାଇଥାନ୍ତୁ, ସେପଟେ ଚାଷବାସ କେମିତି କଣ ହଉଛି ସେ ବିଷୟରେ ଟିକେ ଜାଣିଥାନ୍ତୁ, ବୁଲାବୁଲି ହେଇଥାନ୍ତା। ଆଉ କଣ ଏ ସିନା ଗାଁରେ କିଏ ଭଦ୍ର ଲୋକ ମତେ ଗୋଟାଏ ନେଇକି ଯିବା କଥା ନୁହଁ।
5: ଭାଇ ଜୁହାରେ ଜୁହାରେ
4: ଜୁହାରେ ଜୁହାରେ, ଯୋଉ କିଏ ତମେ ଦେଖିବା କହିଲ?
5: ଜେମା ବାପା। ହଁ ଭାଇ, ଆଜି ସକାଳୁ ଉଠି କେତେ କାମ ସାରି ଦେହ କଣ ହେଇଯାଉଛି, ଆଉ
4: ଏମିତି କଥା
5: ବିପଦ କଥା ହେଇକି ପଳେଇବି।
4: ନାଇଁ ମ
5: ବାଡି ପିଜୁଳି ଗଣ୍ଡାକ ଆଣିଥିଲି, ଏଇଠି ହେଇ ରହିଲା।
4: ଆଚ୍ଛା ଭଲ ହେଲା, ଆଉ ପିଜୁଳି ହେଇଛି ଜାଣିକି।
5: ଏ ପୂଜା ହେଲା ତ, ଠାକୁରାଣୀ ପାଖରେ ଟିକେ ପୂଜା କଲି, ତୋଳିଥିଲି ଦିଟା ତମ ପାଇଁ ନେଇ ଆସିଲି। ଆଉ
4: ମୁଁ କଣ ଖାଇବି, ଛୁଆମାନେ ଘରେ ଖାଇବେ।
5: ଭାଇ ତମେ ପଣସ ଆମ୍ବ ପଠେଇଥିଲ,
4: ଭଲ ସୁଆଦିଆ ହେଇଛି ତ? ହରିକ୍ଷିତିଆ ଦେହ କେମିତି ଅଛି?
5: ହଁ ଭଲ ଭଲ
4: ଭଲ ଭଲ। ମୋ ମନଟା ଗୋଟାଏ କାରଣରୁ ଖୁସି।
5: କୋଉ କାରଣରୁ?
4: ଯା ହଉ, ତମ ବାଡିରେ କେତେ ପ୍ରକାରର ଗଛ ଲାଗିଛି,
5: କାହିଁକି ଲଗଉଛି ପଚାରୁନ?
4: ରୋଜଗାର କରୁଛ, ବିକୁଛ,
5: କଥା ନୁହେଁ। ଆଗ ପରିବେଶ କେମିତି ଥିଲା?
4: ବଢିଆ,
5: ବଣବୁଦା ଥିଲା,
4: ଥିଲା।
5: ଏବେ କଣ ଅଛି?
4: ନାଇଁ ଅଛି ଯେ, କମି ଯାଉଛି।
5: କମି ଯାଉଛି କେମିତି? ଆମମାନଙ୍କ ପାଇଁ ଘର ଉପରେ ଘର କଲେ।

0: ଚାରିଆଡେ କଂକ୍ରିଟ ଜଙ୍ଗଲ କଲେ
1: କଳକାରଖାନା ବଢୁଛି
0: ବଢୁଛି,
1: ଗାଡି ମଟର ଚାଲୁଛି,
0: ତା ଦ୍ଵାରା ପରିବେଶ କଣ ହଉଛି,
1: ରାସ୍ତାଘାଟ ତିଆରି ହଉଛି, ନିର୍ମାଣ କାର୍ଯ୍ୟ ଯେତିକି ବଢୁଛି ସେତିକି ଅନୁସାରେ ଆମର ସବୁ ଜିମା କମୁଛି।
0: ଗଛ କାଟୁଛନ୍ତି
1: କାଟୁଛନ୍ତି,
0: ବର୍ତ୍ତମାନ ଠାରୁ ଗଛ ଲଗେଇକି ସବୁ ଜିମା ଭରିବା, ଆମ ପରିବେଶ ଆମେ ସୁସ୍ଥ ରଖିବା କି ନାହିଁ?
1: ବିଲକୁଲ ରହିବ, ପରିବେଶ ଯଦି ସନ୍ତୁଳିତ ଅବସ୍ଥାରେ ରହିଲା ମାନେ ପରିବେଶ ଠିକ ରହିବ, ଆମ ଦେହ ପା ଠିକ ରହିବ, ଚାଷବାସ ବି ବଢିଆ ହବ।
0: ସେଇଥିପାଇଁ ଆମେ ସମସ୍ତେ ଗାଁରେ ସେଦିନ କଥା ହଉଥିଲେ,
1: କୋଉଦିନ
0: ଜାଣିନ କି
1: କଣ,
0: ଏହା ପରା ବସିଥିଲେ 8 ଦିନ ତଳେ।
1: ହଁ ବସିଥିଲେ ତ,
0: ଏଇଥର ବର୍ଷା ଦିନକୁ ଯାହା ବାଡି ଫାଙ୍କା ଅଛି ସେମାନେ ଗଛ ଲଗେଇବେ, ସବୁ ଜିମା ଭରିବେ
1: ଭରିବେ।
0: ହଁ
1: ଆଉ ଯୋଉ ଗାଁ ବାହାରେ ଆମର ଖାଲି ଜାଗା ରହିଲା, ରାସ୍ତା କଡ ରହିଲା, ଏଇ ସବୁ ଜାଗାରେ ସବୁ ଲଗେଇବ କିଏ?
0: ଆର ସର୍ବା ତାଳ ଗଛ ଲଗେଇଥିଲ?
1: ଲଗେଇଛି, ବଞ୍ଚିଛି ନା ଆଉ।
0: ହଁ ଏଥର ଆହୁରି ଲଗା ହବ,
1: ଲଗା ହବ। ହଁ ବଢିଆ, ସେ ସବୁ କଥା ଠିକ ଯେ ମୁଁ ଗୋଟାଏ ଜାଗାରେ ରହିଗଲି।
0: କୋଉ ଜାଗା କଥା କହୁନ,
1: ଭଲା ହରିଖିତିଆର ମୋର କଥା ହେଇଥିଲୁ, ସମ୍ବଲପୁର ସେପଟ ଅଞ୍ଚଳ ବୁଲିଥାନ୍ତୁ, ଦେଖିଲା ବେଳକୁ ସେ କତରା ଧରିକି ଘରେ ପଡିଲା।
0: ନା ନା କତରା ଧରିଥାନ୍ତି, ଯେହେତୁ ତାଙ୍କୁ ଥଣ୍ଡା ଟିକେ ହେଇଗଲା, ଗହଳି ଜାଗାକୁ ଯିବା ପାଇଁ ଡାକ୍ତର ମନା କଲେ,
1: ସଂକ୍ରମଣ ହେଇଯିବ
0: ସେଇଥିପାଇଁ ତାଙ୍କୁ ମନା କରାହେଲା ଯିବା ପାଇଁ। ଥଣ୍ଡା ଜ୍ଵର ଟିକେ ହେଇଥିଲା, ପରୀକ୍ଷା ହେଲା, ଔଷଧ ଖାଇଲେ ଦେହ ଭଲ, କିନ୍ତୁ ଆମର ଗହଳି ଜାଗାକୁ ଯିବାନି, କୋଉଠି ଛେପ କଫ ଫୋପାଡିବାନି, ଥଣ୍ଡା ହେଲେ ମାସ୍କ ପିନ୍ଧିକି ଗୋଟେ ଜାଗାରେ ସଙ୍ଗରୋଧ ହେଇକି ରହିବା। ସଙ୍ଗରୋଧ ମାନେ କୋଉଠିକି ଯିବାନି, ଗୋଟେ ଘରେ ରହିବା,
1: କାରଣ
0: ଘର ପରିବାରକୁ ସମସ୍ତଙ୍କୁ ଥଣ୍ଡା ହେଇଯିବ।
1: ଏମିତି ଶ୍ରୋତା ବନ୍ଧୁ, କରୋନା କାଳକୁ ଟିକେ ମନେ ପକାନ୍ତୁ, ଜାଣିକି ସବୁଆଡେ ଗୋଟାଏ କୋକୁଆ ଭୟ ଥିଲା, କି ଭଳି ଅବସ୍ଥାରେ ଆମମାନେ ବଞ୍ଚୁଥିଲେ।
0: ନା ନା ଆମ ସରକାର ଆମ ପାଇଁ ଯୋଉ ପଦକ୍ଷେପ ନେଲେ,
1: ଟିକା ଆସିଲା,
0: ସମସ୍ତେ ଟିକା ନେଲେ, ରୋଗ ସହିତ ତ ଲଢେଇ କରି ଜିତିଲେ
1: ଜିତିଲେ, କିନ୍ତୁ ଏବେ ଯୋଉ ସମୟ ମାନେ ଋତୁ ବଦଳିବା ସମୟ ଆସିଗଲା, ମୌସୁମ ଆସିବା ବେଳ ପାଖେଇ ଆସୁଛି, ଲୋକମାନଙ୍କ ଦେହ ପା ଟିକେ ଖରାପ ହବ, ବିଶେଷ କରି ଏଇ ଯୋଉ କହୁନାହାନ୍ତି କଣ ହେଇ ଯୋଉ ଜ୍ଵର ମାନେ ଭୂତାଣୁ ଜନିତ ଜ୍ଵର ଯୋଉଗୁଡାକ ସବୁ, ସେତିକି ବେଳେ ତ ଟିକେ ଆମମାନଙ୍କୁ ସତର୍କ ରହିବାକୁ ପଡିବ।
0: ତା ପାଇଁ ବି ଆମେ ସତର୍କ ରହିବା, ସଚେତନ ରହିବା, ପରିଷ୍କାର ପରିଚ୍ଛନ୍ନ ରହିବା, ହାତକୁ ବାରମ୍ବାର ଧୋଇବା, ସୂତା କପଡା ପିନ୍ଧିବା, କାଢା ଟିକେ ପିଇବା
1: କାଢା। ଆଉ ଯଦି କେତେବେଳେ ଏଇ ପ୍ରକାରର ଲକ୍ଷଣ, ଥଣ୍ଡା, ଛିଙ୍କ, କାଶ, ଜ୍ଵର ଏସବୁ ଦେଖା ଦେଲା,
0: ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଇବା।
1: ସମସ୍ତ ସରକାରୀ ଡାକ୍ତରଖାନାରେ ଆମକୁ ମାଗଣାରେ ସେବା ଉପଲବ୍ଧ
0: ହଉଛି, ତାର ସୁବିଧା ନବା,
1: ଭଲରେ ରହିବା,
0: ଡରିବାନି ତ,
1: ଡରିବାନି ନା। ମୂଳ କଥାଟା ଜାଣିଛ
0: କୋଉ କଥା କହିଲ?
1: ଯଦି ପରିବେଶ ସନ୍ତୁଳିତ ଅବସ୍ଥାରେ ରହିବ ନାହିଁ,
0: ତାହେଲେ ଆମ ଦେହ ପା ଖରାପ ହବ,
1: ହବନି? ମୁଁ କହୁଥିଲି
0: ପରିବେଶ
1: ଠିକ ରହିବା ଦରକାର। ତା ପଛର ଆଉ ଗୋଟିଏ ବଡ କାରଣ ଅଛି ଯେ, ଆଗ ଗୋଟାଏ କଥା ତୁଟୁ, ତାପରେ କଥା ହବ।
0: ସନ୍ଧ୍ୟାବେଳେ
1: ମାନେ ଟିକେ ଗୀତ ବାଦ୍ୟର ବ୍ୟବସ୍ଥା ହଉ, ଭଲ ଭଜନଟିଏ ଯଦି ଅଛି ତାକୁ ପ୍ରସ୍ତୁତ କର, କଣ କହୁଛ? ବସିକି ଶୁଣିବା ଆଉ କଣ। ହଉ।

0: ହେମାପା
1: କଣ ହେଲା ଭାଇ?
0: ଆଜି ଗୋଟାଏ ବିଶେଷ ଦିନ ଜାଣିଛ?
1: ଆଜି ହଉଛି ବିଶ୍ୱ ପରିବେଶ ଦିବସ।
0: ଶ୍ରୋତା ବନ୍ଧୁ, ଆମ ପରିବେଶ
1: ଆମ ହାତରେ।
0: କାରଣ ଆମ ପରିବେଶ ଯଦି ସୁସ୍ଥ ରହିଲା, ସନ୍ତୁଳିତ ଅବସ୍ଥାରେ ରହିଲା,
1: ଆମେ ସୁସ୍ଥ ରହିବା, ଆମେ ଭଲରେ ରହିବା, ଆମ ପରିବେଶ ଭଲ ରହିବ।
0: ପ୍ରକୃତି ଏସବୁ ଗଢିଛି ନା।
1: ଗଛ ଲଗେଇବା, ସବୁ ଜିମାରେ ଭରିବା, ଆମ ପରିବେଶକୁ ଆମେ ସୁରକ୍ଷିତ ରଖିବା।
0: କିନ୍ତୁ ତା ଭିତରେ ଆମେ ଆଉ ଗୋଟିଏ ଦାୟିତ୍ୱ ନେବାକୁ ପଡିବ।
1: କୋଉ କଥା କହିଲ?
0: ଯୋଉ ସବୁ ପ୍ରାକୃତିକ ଉତ୍ସ ରହିଲା, ପାହାଡ ହଉ, ଜଙ୍ଗଲ ହଉ, ଝରଣା ହଉ, ନଦୀନାଳ ହଉ,
1: ସେ କେମିତି ସୁରକ୍ଷିତ ରହିବ?
0: ସେ ଆମେ ମାନେ ଯଦି ହସ୍ତକ୍ଷେପ କରିବା, ତା ମାନେ ଏଇଟା ହଉଛି ପ୍ରକୃତି ନିୟମ ବିରୁଦ୍ଧରେ ଯିବା।
1: ନା ନା, ସେସବୁ କେମିତି ସୁରକ୍ଷିତ ରହିବ, ତାର ଦାୟିତ୍ୱ ଆମ ମାନଙ୍କର।
0: ତମେ ଅନ୍ୟ 17 ମହାବାତ୍ୟା ମନେ ପକଉଲ?
1: ମନେ ଅଛି? ହଁ ମନେ ଅଛି।
0: ତା ପଛକୁ ପଛକୁ କେଇଟା ବାତ୍ୟା ଆଇଲାଣି
1: ଭାଇ? କଣ ଅଣିପାରୁଛି?
0: ଆଉ ଯୋଉ ପ୍ରକାରର ବନ୍ୟା ଆସୁଛି,
1: କୁହନି କୁହନି, ପ୍ରକୃତିର ସବୁ ତ ଏପଟ ସେପଟ ହଉଛି।
0: ତେଣୁ ଆମକୁ ଆମ ପରିବେଶକୁ ବଞ୍ଚେଇ ରଖିବାକୁ ପଡିବ। ପରିବେଶର ସୁରକ୍ଷା ପାଇଁ ପ୍ରଥମ କାର୍ଯ୍ୟ ହେଲା ଏଇ ଚତୁର୍ମାସିଆ ସମୟରେ
1: ଗଛ ଲଗେଇବା, ସବୁ ଜିମାରେ ଭରିବା।
0: ଆଜି ବଢିଆ ଆଲୋଚନାଟିଏ ଅଛି।
1: ଆଲୋଚନାର ବିଷୟ କଣ ଅଛି କହୁନ?
0: ଆମ ପରିବେଶ ଓ ବୃକ୍ଷରୋପଣ।
1: ବଢିଆ ବିଷୟଟିଏ।
0: ମହାଶୟ ହେଉଛନ୍ତି ଡକ୍ଟର ରମେଶ ଚନ୍ଦ୍ର ଦାସ। ଆଉ ଆଲୋଚନା ଆରମ୍ଭ ହଉ,
1: ଆଲୋଚନାଟିଏ ଶୁଣିବା, ତାପରେ କଥା ହେବା।
2: ନମସ୍କାର ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ଆମ ପରିବେଶ ଓ ବୃକ୍ଷରୋପଣ। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ଗହଣରେ ଅଛନ୍ତି ଅବସରପ୍ରାପ୍ତ କୃଷି ଅଧିକାରୀ ଡକ୍ଟର ରମେଶ ଚନ୍ଦ୍ର ଦାସ। ଆସନ୍ତୁ ରମେଶ ବାବୁ, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର ଆପଣଙ୍କୁ। ଆଜି ବିଶ୍ୱ ପରିବେଶ ଦିବସରେ ମୋର ପ୍ରିୟ ଚାଷୀ ଭାଇ ଭଉଣୀମାନଙ୍କୁ ଭକ୍ତିପୂତ ପ୍ରଣାମ। ଆଜିର ଆଲୋଚନାର ଆରମ୍ଭରେ ଆଦ୍ୟ କଥାଟିଏ ମୁଁ କହିରଖେ ମୋର ଭାଇ ଭଉଣୀଙ୍କ ପାଇଁ। ହେ ମୋର ପ୍ରିୟ ଭାଇ ଭଉଣୀମାନେ, ଆମେ ଏ ସୁନ୍ଦର ସବୁଜ ପୃଥିବୀକୁ ଉଦ୍ଧାରରେ ପାଇଛେ, ଯାହାକୁ ସୁସ୍ଥ ସୁନ୍ଦର ପରିବେଶ ସହିତ ପୁଣି ଆମେ ତାଙ୍କ ହାତକୁ ଟେକିଦେବା।
2: ରମେଶ ବାବୁ, ଆଜି ବିଶ୍ୱ ପରିବେଶ ଦିବସ, ବିଶେଷ କରି ଆମେ ଚାଷୀ ଭାଇ ଭଉଣୀମାନେ ପରିବେଶ ପ୍ରତି ବେଶି ଜଡ଼ିତ, କାରଣ ଆମେ ମାଟି ସହିତ ମାଟି ହେଉଛେ, ମାଟିରେ ସୁନାର ଫସଲ ଅମଳ କରୁଛେ। ଏ ଯୋଉ ପରିବେଶ ଆଉ ପରିବେଶ ଦିବସର ତାତ୍ପର୍ଯ୍ୟର ମୂଳ ଅର୍ଥ କ'ଣ?
3: ଭଲ ପ୍ରଶ୍ନଟିଏ। ମଣିଷର ଚତୁଃପାର୍ଶ୍ୱରେ ଘେରି ରହିଥିବା ଓ ତାର ଜୀବନ ତଥା କାର୍ଯ୍ୟକଳାପର ଉପରେ ପ୍ରଭାବ ପକାଉଥିବା ଯେଉଁ ପରିବୃତ୍ତି, ତାକୁ ହିଁ ପରିବେଶ କୁହାଯାଏ, ଯାହା ଜଳ, ସ୍ଥଳ, ବାୟୁ, ଉଦ୍ଭିଦ, ପ୍ରାଣୀ ଜଗତ ଇତ୍ୟାଦିର ସମାହାରକୁ ନେଇ ପରିକଳ୍ପିତ। ପ୍ରତିବର୍ଷ ଜୁନ୍ ମାସର 5 ତାରିଖରେ ପରିବେଶ ଦିବସ ପାଳିତ ହୁଏ। 1972-73 ମସିହାଠାରୁ ସକାରାତ୍ମକ ଜନଜାଗୃତି ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଏହା ସଂଯୁକ୍ତ ରାଷ୍ଟ୍ରସଂଘ ଦ୍ୱାରା ସ୍ଥିରୀକୃତ। ପୃଥିବୀର ଅଧିକାଂଶ ଦେଶ ଏହି ଦିବସର ଗୁରୁତ୍ୱକୁ ଉପଲବ୍ଧି କରି ଏହାର ପାଳନ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରଦର୍ଶନ କରୁଛନ୍ତି। ମାତ୍ର ଗତାନୁଗତିକ ଧାରାରେ କେବଳ ପାଳନ ଉଦ୍ଦେଶ୍ୟରେ ଏହି ଦିବସଟିକୁ ପାଳନ ନ କରି ଏହାର ଗୁରୁତ୍ୱକୁ ଉପଲବ୍ଧି କରିବାର ସମୟ ଆଜି ଆସିଛି। ଜୁନ୍ 5 ତାରିଖରେ ସଭା, ଶୋଭାଯାତ୍ରା, ବକ୍ତୃତା, ଚିତ୍ରାଙ୍କନ ଆଦି ଆୟୋଜନ କରିବା ସହିତ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ଦିନ ନିଜର ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ପରିବେଶକୁ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ରଖିବା ନିମନ୍ତେ ପ୍ରୟାସ ଜାରି ରଖିଲେ ପ୍ରକୃତ ପରିବେଶ ଦିବସର ମହତ୍ୱ ବଜାୟ ରହିବ।
2: ବର୍ତ୍ତମାନ ସମୟରେ ଯେଉଁ ପରିବେଶ ପ୍ରଦୂଷଣ ହେଉଛି, ଆମେ ସମସ୍ତେ ଭୁକ୍ତଭୋଗୀ, ଆମେ ନିଜେ ବି ଦେଖୁଛେ, ତାଦ୍ୱାରା ମଧ୍ୟ ଆମର ଜଳବାୟୁ ଉପରେ ପ୍ରଭାବ ପଡୁଛି। ଏ ପରିବେଶ ପ୍ରଦୂଷଣର କାରଣଗୁଡ଼ିକ କ'ଣ?
3: ମହାତ୍ମା ଗାନ୍ଧୀ ଥରେ ଆମର କହିଥିଲେ, ପୃଥିବୀ ତା'ର ନିଜସ୍ୱ ପ୍ରାକୃତିକ ସାଧନ ବଳରେ ଆମ ସମସ୍ତଙ୍କର ମୌଳିକ ଆବଶ୍ୟକତାକୁ ମେଣ୍ଟାଇ ଦେଇପାରିବ, ମାତ୍ର ଆମର ଲୋଭକୁ ନୁହେଁ। କିନ୍ତୁ ଆମେ ମୌଳିକ ଆବଶ୍ୟକତାଠାରୁ ଢେର ଅଧିକ ପାଇବା ଲକ୍ଷ୍ୟରେ ପ୍ରକୃତିର ଆମେ ଶୋଷଣ କରିଚାଲିଛେ, ଯାହାର ପରିଣାମ ହେଉଛି ପରିବେଶ ପ୍ରଦୂଷଣ। ପ୍ରଗତି ନାମରେ, ବିକାଶ ଆଳରେ ସଭ୍ୟତାର ଦ୍ୱାଇ ଦେଇ ମଣିଷ ଆଜି ଅଧିକରୁ ଅଧିକ ଲୋଭଗ୍ରସ୍ତ ହୋଇ ନିଜ ହାତରେ ନିଜ ପରିବେଶକୁ ପ୍ରଦୂଷିତ କରିଚାଲିଛି। ଜଙ୍ଗଲକ୍ଷୟ, ମାତ୍ରାଧିକ ଯାନବାହନର ବ୍ୟବହାର, ଶିଳ୍ପାଞ୍ଚଳରୁ ନିର୍ଗତ ବିଷାକ୍ତ ଧୂଆଁ ବାୟୁ ପ୍ରଦୂଷଣର କାରଣ ହୋଇଥିବା ବେଳେ କୃଷି କାର୍ଯ୍ୟରେ ବ୍ୟବହୃତ ରାସାୟନିକ ସାର, କୀଟନାଶକ, କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁର କୁପରିଚାଳନା, ପଲିଥିନ୍ର ବହୁଳ ବ୍ୟବହାର ଇତ୍ୟାଦି ଜଳ ତଥା ମୃତ୍ତିକା ପ୍ରଦୂଷଣର ମୁଖ୍ୟ କାରଣ।
2: କାରଣ ଆମର ମାଟି ଯଦି ସୁସ୍ଥ ରହିବ, ସତେଜ ରହିବ, ଜୀବନ୍ତ ରହିବ, ତାହେଲେ ଆମ ଚାଷୀ ଭାଇ ଭଉଣୀମାନେ ଅଧିକ ଉତ୍ପନ୍ନ କରିପାରିବେ।
3: ଆଜ୍ଞା, କିନ୍ତୁ ଏଇଠି ଆଉ ଗୋଟିଏ କଥା ଆମେ ଚାଷୀ ଭାଇମାନଙ୍କୁ ଜଣାଇଦେବା କଥା ଯେ ଆମେ ଯୋଉ ପଲିଥିନ୍ ବ୍ୟବହାର କରୁଛେ ବା ପ୍ଲାଷ୍ଟିକ୍ ବ୍ୟବହାର କରୁଛେ, ସେ ପଲିଥିନ୍ ବା ପ୍ଲାଷ୍ଟିକ୍ ମାଟିରେ ପଡି ରହିଛି ବର୍ଷ ବର୍ଷ ଧରି, ଯିଏକି ବିଘଟନ ହେଇପାରୁ ନାହିଁ ତାର, ତେଣୁ ତାର ମାଟିର ଉର୍ବରତା ପ୍ରତି ଏହା ହେଉଛି ଘାତକ। ସେଇଥିପାଇଁ ହୁଏତ ଚଳିତ ବର୍ଷ ଆମର ଯୋଉ ପରିବେଶ ଦିବସର ଥିମ୍ ବା ପରିବେଶ ଦିବସର ଚିନ୍ତନ ହେଉଛି ଏଣ୍ଡିଂ ଦି ପ୍ଲାଷ୍ଟିକ୍ ପଲ୍ୟୁସନ୍ ବା ପ୍ଲାଷ୍ଟିକ୍ ପ୍ରଦୂଷଣର ସମାପ୍ତି। ଦେଖାଯାଉଛି ସମୁଦ୍ର ଜଳରେ ଥିବା ତିମି ମାଛର ପାକସ୍ଥଳୀରେ ଆମେ ପ୍ଲାଷ୍ଟିକ୍ ପାଉଛେ ବା ପଲିଥିନ୍ ପାଉଛେ, ସେମିତି ଆମର ଗୃହପାଳିତ ପଶୁ ଗାଈଟିଏ ତାର ପାକସ୍ଥଳୀରେ ମଧ୍ୟ ଆମେ ପଲିଥିନ୍ ବା ପ୍ଲାଷ୍ଟିକ୍ ପାଉଛେ, ଯାହାକି ଆମ ପାଇଁ ଗୋଟିଏ ବଡ଼ ଚିନ୍ତାର ବିଷୟ। ସେହିପରି ଯାନବାହନର ବହୁଳ ବ୍ୟବହାର ଫଳରେ ଆଉ ଯେଉଁ ଫସଲର ଅବଶିଷ୍ଟାଂଶକୁ ଯେଉଁ ଜଳେଇବା ଫଳରେ ଯାହା କହନ୍ତି ପରେଲି, ଫଳରେ କ'ଣ ହେଉଛି ନା ବାୟୁମଣ୍ଡଳର ଯେଉଁ ଆପଣ ବାୟୁ ଗୁଣବତ୍ତା ପରିମାପକ AQI ଯେଉଁଟା ଆପଣ ଏୟାର କ୍ୱାଲିଟି ଇଣ୍ଡେକ୍ସ ଯାହା କୁହନ୍ତି, ତା ଉପରେ ମଧ୍ୟ ପ୍ରଭାବ ପକାଉଛି, ଯେଉଁଟାକି ଆପଣମାନେ ଦେଖୁଛନ୍ତି ଆମର ଦିଲ୍ଲୀ ସହରର ଯେଉଁ ବାୟୁରେ ସବୁବେଳେ ଆପଣଙ୍କର ଏହି ବାୟୁ ଗୁଣବତ୍ତା ପରିମାପକ ବହୁତ ଚିନ୍ତାଜନକ ହୋଇ ରହୁଛି। ଏବଂ ଏହାଫଳରେ ମଧ୍ୟ ତାପମାତ୍ରା ବି ବଢ଼ିଯାଉଛି, ଯାହାଫଳରେ ତାପ ବଢ଼ିଲେ ଆପଣ ଜାଣିଛନ୍ତି ଯେ ଆମର ବରଫ ତରଳେ ଏବଂ ସମୁଦ୍ର ଧୀରେ ଧୀରେ ମାଡ଼ି ଆସେ ଏବଂ ଆମର ଜନବସତି ମଧ୍ୟ ବୁଡ଼ିଯାଏ। ବାକି ରହିଲା ଆମ ଜଙ୍ଗଲ ଜନନୀ କଥା। ଏବେକାର ବୈଚିତ୍ର୍ୟ ହେଲା ମଣିଷ ହେଉଛି ଜଙ୍ଗଲ ମୁହାଁ ଆଉ ଜୀବଜନ୍ତୁ ହେଉଛନ୍ତି ଜନବସତି ମୁହାଁ।
2: ଏତେ ଜନସଂଖ୍ୟା ବଢ଼ିଛି, ଆମେ ସବୁ ପଦା କରିବାରେ ବ୍ୟସ୍ତ।
3: ଆଜ୍ଞା, ତାଙ୍କର ଯେଉଁ ବାସସ୍ଥାନ, ଜୀବଜନ୍ତୁ ମାନଙ୍କର ବାସସ୍ଥାନକୁ ଆମେ ତାହାକୁ ଅଧିକାର କରିଗଲେଣି, ତେଣୁ ଜଙ୍ଗଲ କ୍ଷୟଟା ଆମର ଦ୍ରୁତ ଗତିରେ ଅଗ୍ରସର ହୋଇଯାଉଛି, ଯାହାକି ଆପଣ ଯେଉଁ ପ୍ରଗତିର ପୃଷ୍ଠପୋଷକ ସାଜିଥିବା ମଣିଷଟିଏ ସିଏ ଭୁଲି ଯାଉଛି ଯେ ଅନ୍ୟର ବାସ ଉଜାଡ଼ି ନିଜର ଉଆସକୁ କେବେ ସେ ଆଲୋକିତ କରିପାରିବ ନାହିଁ ସବୁଦିନ। ତେଣୁ ସେଇଥିପାଇଁ ହାତୀଠାରୁ ଚିତା ଯାଏ ଆହାର ଆବାସ ଅନ୍ୱେଷଣରେ ସହରାଭିମୁଖୀ ହେଲେଣି। ଏହାଛଡ଼ା ଜଳବାୟୁ ପରିବର୍ତ୍ତନ ଯେପରି ଅନିୟମିତତା, ବୃଷ୍ଟି, ଅଂଶୁଘାତ, ଶସ୍ୟହାନି, ଏହି ଏହାରି କୁପରିଣାମ ବା ଜଙ୍ଗଲ କ୍ଷୟ ଯୋଗୁଁ ହିଁ ଆମକୁ ଭୋଗିବାକୁ ପଡୁଛି। ଇଏ ହେଉଛି ପ୍ରଦୂଷଣର କାରଣ। ଏଗୁଡ଼ିକ
2: ବେଶୀ ରମେଶ ବାବୁ ଇଫେକ୍ଟ ପକାଉଛି ଆମର ଜଳବାୟୁ ଉପରେ।
3: ଆଜ୍ଞା,
2: ବର୍ଷା ଦିନରେ ବର୍ଷା ନାହିଁ, ବର୍ଷା ଦିନ ପରେ ଅଦିନିଆ ବର୍ଷା,
3: ଅଦିନିଆ ବର୍ଷା ଏବଂ ଖୁବ୍ କମ୍ ସମୟରେ ଅଧିକା ବର୍ଷା ବି
2: ହୋଇଯାଉଛି,
3: ଯାହାଫଳରେ ଆମର ଯେ ଫସଲର ଆପଣଙ୍କର ଯେ ଅମଳ ମଧ୍ୟ ଆପଣ ତାର ପ୍ରଭାବ ପଡ଼ିଯାଉଛି। ଅମଳତା
2: ଉପକାରୀ କୀଟ ମରୁଛନ୍ତି, ଅପକାରୀ କୀଟଙ୍କ ସଂଖ୍ୟା ବୃଦ୍ଧି ପାଉଛି,
3: ଅପକାରୀ କୀଟମାନେ ବଢ଼ିଯାଉଛନ୍ତି ଏବଂ ଉପକାରୀ କୀଟ ଯେଉଁମାନେ ସେମାନଙ୍କର ସଂଖ୍ୟା ଧୀରେ ଧୀରେ ହ୍ରାସ ହୋଇଯାଉଛି। ସେମାନେ ଯେତିକି ଆମକୁ ପ୍ରାକୃତିକ ଉପାୟରେ ଯେତିକି ଆମ ଫସଲକୁ ସୁରକ୍ଷା ଦେବା କଥା, ଫସଲକୁ ସେତିକି ସୁରକ୍ଷା ସେମାନେ ଦେଇପାରୁ ନାହାନ୍ତି। ଏବଂ ଯେଉଁ ତାପମାତ୍ରା ବି ବଢ଼ିଯାଉଛି, ହଠାତ୍ ତାପମାତ୍ରା ଯେଉଁ ବି ବଢ଼ିଯାଉଛି, ଫସଲର ଅବଧି ମଧ୍ୟ କମିଯାଉଛି।
2: ଆପଣ ଜଣେ ଅବସରପ୍ରାପ୍ତ କୃଷି ଅଧିକାରୀ, ଆପଣଙ୍କର ବହୁତ ଦକ୍ଷତା ଥିବ ଏ ଉପରେ, ଏ ଯେ ପରିବେଶ ପ୍ରଦୂଷଣ ହେଉଛି ତାକୁ ଆମେ କେମିତି କମେଇବା?
3: ଈଶ୍ୱରଙ୍କର ଅନବଦ୍ୟ ସୃଷ୍ଟିରେ ସମ୍ପୂର୍ଣ୍ଣ ଜୀବଜଗତ ମଧ୍ୟରେ ମନୁଷ୍ୟ ଏକମାତ୍ର ପ୍ରାଣୀ ଯିଏକି ପ୍ରକୃତିଠାରୁ କେବଳ ଗ୍ରହଣ କରି ଚାଲି, ମାତ୍ର ଅନ୍ୟ ସମସ୍ତ ପ୍ରାଣୀ ନିଜର ଆବଶ୍ୟକତା ଅନୁସାରେ କେବଳ ଯେ ଗ୍ରହଣ କରନ୍ତି ତାହା ନୁହେଁ, ପ୍ରତିବଦଳରେ ପରିବେଶକୁ ସୁସ୍ଥତା ମଧ୍ୟ ପ୍ରଦାନ କରିଥାନ୍ତି। ତେଣୁ ପ୍ରଦୂଷଣ ରୋକିବାକୁ ହେଲେ ଆମକୁ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଦରକାର।
2: ମାନେ ଆପଣ କହିବାକୁ ଚାହୁଁଛନ୍ତି ଯେମିତି ପାରମ୍ପରିକ ଜୀବନଶୈଳୀ ଆମର ଥିଲା, ଭୋରୁ ଉଠୁଥିଲେ, ନିଜର କର୍ମ କରୁଥିଲେ, ପାରମ୍ପରିକ ଖାଦ୍ୟ ଖାଉଥିଲେ, ପାରମ୍ପରିକ ଚଳଣୀ, ଏବେ ଆମର ସବୁ କିଛି ଚାଲିଛି ଅପରିବର୍ତ୍ତିତ।
3: ଆମେ ଯେଉଁ ଜୀବନଶୈଳୀ କଥା ଆମକୁ ଟିକେ ପରିବର୍ତ୍ତନ କରିବାକୁ ହେବ, ସେଇଟା ହେଉଛି ଜଳ ବ୍ୟବହାରରେ ଆମେ ମିତବ୍ୟୟତା ଅବଲମ୍ବନ କରିବା,
2: ଅଯଥା ଜଳ ଆମେ
3: ନଷ୍ଟ କରିବାନି, କାରଣ ମିଠା ଜଳ ସାରା ପୃଥିବୀରେ ମାତ୍ର ତିନି ଭାଗ ଭିତରେ ଅଛି ଆଉ ସବୁଗୁଡ଼ାକ ଲୁଣି ପାଣି, ତେଣୁ ସେଇ ଜଳଟା ଆମର କୃଷି କାର୍ଯ୍ୟରେ ବ୍ୟବହାର ହେଉଛି, ଆମେ ପାଣି ପିଉଛେ, ସେଇଥିରେ ଆମେ ଗାଡ଼ି ଧୋଉଛେ, ସେଇଥିରେ ସବୁଯାକ କାମ ଆମର।

0: ହଉଛି ସେଇ ମିଠା ଜଳରେ,
1: ହୁଁ
0: ସେ ମିଠା ଜଳଟାକୁ ଯଦି ଆମର ସରିଯିବ ତାହେଲେ ଆମର କୃଷି କାର୍ଯ୍ୟ ମଧ୍ୟ ବହୁତ କ୍ଷତିଗ୍ରସ୍ତ ହେଇଯିବ।
1: ଆଜ୍ଞା,
0: ତେଣୁ ସେ ମିଠା ଜଳକୁ ସଂରକ୍ଷଣ କରିବା ପାଇଁ ଆମର ସେଇଟା ପ୍ରଥମ ଜିନିଷ ମିତବ୍ୟୟତା ଆମେ କରିବା। ଦ୍ୱିତୀୟ ହେଉଛି ଜଳର ଉତ୍ସକୁ ପରିଷ୍କାର ଆଉ ସଂରକ୍ଷଣ ରଖିବା। ବିଦ୍ୟୁତ ଶକ୍ତିର ଅପଚୟକୁ ଆମେ ରୋକିବା, ବର୍ଷା ଜଳ ଅମଳ ଓ ସଂରକ୍ଷଣ କରିବା, ଜୈବିକ କୃଷି ପ୍ରତି ଆମେ ଗୁରୁତ୍ୱ ଦେବା, କମ୍ ବିଷାକ୍ତ ତଥା ପରିବେଶ ଉପଯୋଗୀ ରସାୟନ ପ୍ରୟୋଗ କରିବା। ଏଇଠି କହିଦିଏ କମ୍ ବିଷଯୁକ୍ତ ଯେଉଁ ରସାୟନ ଯେମିତି ଆପଣ ତା ଉପରେ ସବୁଜ ରଙ୍ଗ ଯେମିତି ଥିବ, କି ଅତି ନିହାତି ଆବଶ୍ୟକ ହେଲେ ଆମେ ହଳଦିଆ ରଙ୍ଗକୁ ଯିବା, କିନ୍ତୁ ନାଲି ରଙ୍ଗର ବିଷ ଆମେ ବ୍ୟବହାର କରିବା ନାହିଁ। ସବୁ ବିଷାକ୍ତ ଜିନିଷ ଉପରେ ଲେଖା ହେଇଥାଏ, ରଙ୍ଗ ସବୁ ଥାଏ, ଏଇ ରଙ୍ଗ କଥା ମୁଁ କହୁଛି ଆପଣଙ୍କୁ। ସେମିତି ପ୍ରବାହମାନ ଜଳରେ ଆମେ ବିଷାକ୍ତ ରସାୟନ ବ୍ୟବହାର କରିବା ନାହିଁ। ଆଉ ଯେଉଁ ବିଦ୍ୟୁତ ଶକ୍ତିରେ ଯେଉଁ ସୁବିନିଯୋଗ କରିବା, ଏବଂ କେମିତି କରିବା ନା କମ୍ ଶକ୍ତିରେ ଚାଲୁଥିବା ଯେଉଁ ବିଦ୍ୟୁତ ଉପକରଣ ସେଗୁଡ଼ିକ ଆମେ ବ୍ୟବହାର କରିବା। ଆଜିକାଲି ସବୁ ଷ୍ଟାର ବାହାରୁ ନାହିଁ, ଷ୍ଟାର ସବୁ ସେଥିରେ ଦିଆହେଇଛି, ସେଇଆକୁ ଦେଖିବେ ତାର ମାପକ ହେଉଛି ସେଇଥିରେ ରେଟିଂ ଥାଏ। ସେଇଭଳି ଆମେ ବ୍ୟବହାର କଲେ ବିଦ୍ୟୁତ ଶକ୍ତିଟା ଆମେ କମ୍ ଖର୍ଚ୍ଚ ହେବ। କାହିଁକି ଏଇଠି କହିଦିଏ ଆପଣଙ୍କୁ, ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାକୁ ଆମକୁ କୋଇଲା ପୋଡ଼ିବାକୁ ପଡୁଛି, ଜଳବିଦ୍ୟୁତ ବି ଆସୁଛି, କିନ୍ତୁ କୋଇଲା ପୋଡ଼ିଲା ଫଳରେ ଆମର କ'ଣ ହେଉଛି ନା ଉତ୍ତାପ ବେଶୀ ସୃଷ୍ଟି ହେଉଛି। ଉତ୍ତାପ ତାପମାନ ବଢ଼ିଲେ ଆମର କ'ଣ ହେଉଛି ନା ଜଳବାୟୁର ପରିବର୍ତ୍ତନ, ଜଳବାୟୁ ଉପରେ ତାର ପ୍ରଭାବଟା ଖାଲି ସେତିକି ନୁହେଁ ଆପଣ ମ୍ୟାଡାମ, ଯଦି ଏକ ଡିଗ୍ରୀରୁ ଦେଢ ଡିଗ୍ରୀ ଯଦି ବଢ଼ିଯାଉଛି ଟେମ୍ପରେଚର, ତାହେଲେ ପ୍ରାୟ 2600ରୁ 2800 ପ୍ରଜାତି ମଧ୍ୟ ଲୁପ୍ତ ହୋଇଯିବେ ସାରା ପୃଥିବୀରୁ। ତେଣୁ ଆମର ଯେଉଁ ପ୍ରୋଟୋକଲ୍ କରାହଉଛି, ଆମର ଯେଉଁ ଜଳବାୟୁ ପରିବର୍ତ୍ତନ ପାଇଁ ଯେଉଁ ସବୁ ଷ୍ଟ୍ରିକ୍ଟ କରାହଉଛି, ସେଠି କୁହାହେଇଛି ଆମେ ସବୁବେଳେ ଚେଷ୍ଟା କରିବୁ 1ରୁ 1.5 ଡିଗ୍ରୀ ଭିତରେ ଆମର ଯେଉଁ ଟେମ୍ପରେଚରଟାକୁ ବଢ଼ିବାକୁ ଦେବୁ, ବେଶୀ ଦେବୁ ନାହିଁ। ତେଣୁ ସମସ୍ତେ ସାରା ପୃଥିବୀ ସମସ୍ତେ ସଚେତନ ହୁଅନ୍ତୁ।
1: ତାହେଲେ ଆ ପାଇଁ ସବୁଠାରୁ ବଡ ମହୋଷଧି ହେଲା ଆମେ ଅଧିକରୁ ଅଧିକ ଗଛ ଲଗେଇବା।
0: ଆଜ୍ଞା, ଗଛ ଲଗେଇବା ଯେ, କିନ୍ତୁ ଏଇ ଯେଉଁ ଶକ୍ତି କଥା ମୁଁ କହୁଥିଲି, ଆମ ପାଇଁ ଆଉ ଗୋଟେ ବିକଳ୍ପ ଅଛି। ଆମର ଯଦି ବିଦ୍ୟୁତ ଶକ୍ତି ଜାଗାରେ ଆମେ ସୌରଶକ୍ତି ବ୍ୟବହାର କରିପାରିବା, ଗୋବର ଗ୍ୟାସ ବ୍ୟବହାର କରିପାରିବା, ସେ ବିକଳ୍ପ ଶକ୍ତିରେ ବ୍ୟବହାର କରିପାରିବା। ଆଉ ଶାକାହାର ଭୋଜନ କଥା ମଧ୍ୟ କହିଲି, ଶାକାହାର ଭୋଜନ କରିବା, କାହିଁକିନା ମାଂସାଶୀ ହେଲେ ଆପଣଙ୍କର ଅଧିକା ଆପଣଙ୍କର ଚାପ ପଡ଼ିବ କାହା ଉପରେ, ପରିବେଶ ଉପରେ। ଆଉ ବର୍ଜ୍ୟବସ୍ତୁର ଆମେ ସଠିକ୍ ପରିଚାଳନା କରିବା, ପଥ ପ୍ରାନ୍ତରେ ବୃକ୍ଷରୋପଣ କରିବା, ଜଙ୍ଗଲ ସଂରକ୍ଷଣ ସହିତ ନୂତନ ଜଙ୍ଗଲ ସୃଷ୍ଟି ପ୍ରତି ଆମେ ଗୁରୁତ୍ୱ ଦେବା। ସଂକ୍ଷେପରେ କହିବାକୁ ଗଲେ ଆମର ବୃକ୍ଷରୋପଣ ହିଁ ପରିବେଶର ସ୍ୱାସ୍ଥ୍ୟ ସୁସ୍ଥତା ପ୍ରତି ଏକମାତ୍ର ମହୌଷଧି।
1: ଏବେ ଲୋକମାନେ ସତର୍କ ହେଲେଣି, ସଚେତନ ହେଲେଣି, ପୁଣି ଗଛ ଲଗେଇବାକୁ ମନ ବଳେଇଲେଣି, କାରଣ ଆମେ COVID-19 ପରେ ଆମେ ସମସ୍ତେ ଜାଣିପାରିଲୁ ଗଛ ଆମ ପାଇଁ ଅମୂଲ୍ୟ ଜୀବନ। ଏଇ ବିଷୟରେ ଆପଣ କ'ଣ କହିବେ?
0: ଆମର ଯେଉଁ ପୂର୍ବପୁରୁଷମାନେ ଥିଲେ, ଯେତେବେଳେ ସେ ପୁରାଣ ଲେଖିଛି, ସେଇଠି ସ୍କନ୍ଦ ପୁରାଣରେ ଗୋଟିଏ ଶ୍ଲୋକକୁ ମୁଁ ଏଠି ଉଦାହରଣ ଛଳରେ ଚାଷୀ ଭାଇମାନଙ୍କୁ ଭଉଣୀମାନଙ୍କୁ ଜଣାଉଛି। ସେ ସ୍କନ୍ଦ ପୁରାଣ ଶ୍ଳୋକଟି ଅଛି, ଅଶ୍ୱତ୍ଥମେକମ୍ ପିଚୁମନ୍ଦମେକମ୍ ନ୍ୟାଗ୍ରୋଧମେକମ୍ ଦଶଚିଞ୍ଚିଣିକାନ୍ କପିତ୍ଥ ବିଲ୍ୱା ଅମଳକ ତ୍ରୟକ ପ୍ରଜାମ୍ର ମୁକ୍ତା ନରକନ୍ନ ପଶ୍ୟେତ୍। ଯେଉଁ ବ୍ୟକ୍ତି ଅଶ୍ୱତ୍ଥ ନିମ ବଟ ତେନ୍ତୁଳି କୈଥ ବେଲ ଅଁଳା ଆମ୍ବ ପ୍ରଭୃତି ବୃକ୍ଷରୋପଣ କରି ସେଗୁଡ଼ିକର ଯତ୍ନ ନିଏ, ତାର ଶାରୀରିକ ପୀଡ଼ା ଦୂର ହୁଏ। ଏ କନ୍ସେପ୍ସନ୍ ବା ଏଇ ମତବାଦ ଆଗରୁ ଥିଲା। ଆଉ ଗୋଟିଏ ସତ୍ୟତା, ବୈଷୟିକ ସତ୍ୟତା ଉପରେ ଆମେ ଏଠି ଆଲୋଚନା କରିବା, ଯେ ଯେଉଁ ବୃକ୍ଷ ରୋପଣ ଉପରେ ବୈଷୟିକ ସତ୍ୟ ଯେଉଁଟାକି ଆଗରୁ ଥିଲା, ଏବେ ଅଛି, ଆଗାମୀ କି ରହିବ, ସେଇଟା ହେଉଛି କ'ଣ ନା ବୃକ୍ଷ ଆମକୁ ପ୍ରାଣବାୟୁ ଅମ୍ଳଜାନ ଓ ଖାଦ୍ୟ ପ୍ରଦାନ କରେ। ଏଇ ଯେଉଁ ପ୍ରାଣବାୟୁ ଅମ୍ଳଜାନ କେମିତି କରେ ନା, ଆପଣଙ୍କର 6ଟି ଅଙ୍ଗାରକମ୍ଳ ଅଣୁ
1: ରହିଛି
0: ତାକୁ ନିଏ, 6ଟି ଜଳ ଅଣୁ ତାକୁ ନିଏ, ଏ 2ଟି ଯାକକୁ ମିଶାଏ। କେମିତି ମିଶାଏ ନା, ତାର ରୋଷେଇ ଘର ହେଲା ସବୁଜ କଣିକା, ସେ ଏନର୍ଜି ବା ଶକ୍ତି ପାଇଲା କୋଉଠି ନା ସୂର୍ଯ୍ୟାଲୋକ। ସେଇ ଯେଉଁ ରୋଷେଇ ଘରରେ ବା ତାର ସେଇ ସବୁଜ କଣିକାରେ ସୂର୍ଯ୍ୟାଲୋକ ଦ୍ୱାରା ଏଇ 6 ଅଣୁ ଅଙ୍ଗାରକମ୍ଳ ଆଉ 6 ଜଳ ଅଣୁକୁ ମିଶେଇକିରି ସେ କ'ଣ କଲା ନା, ତିଆରି କଲା ଗଛ, ତିଆରି ଗଛର ସବୁଜ କଣା ତିଆରି କଲା ଶ୍ୱେତସାର ଜାତୀୟ ଖାଦ୍ୟ ଆଉ 6ଟି ଅମ୍ଳଜାନ ଅଣୁ। ଏଇ ଗୋଟିକ ଆପଣଙ୍କୁ ଯେ ମୁଁ କହିଲି ବୈଷୟିକ ସତ୍ୟତା, ଆର ଶ୍ୱେତସାର ଜାତୀୟ ଆମର ଖାଦ୍ୟ ଆଉ ଅମ୍ଳଜାନ ହେଲା ଆମର ପ୍ରାଣବାୟୁ। ମୋର ଏଇଟା ଚାଷୀ ଭାଇ ଭଉଣୀମାନଙ୍କୁ ଜଣାଇବା କଥା, ସେମାନେ ସମସ୍ତେ ଜଣେ ଜଣେ ବୈଜ୍ଞାନିକ, ସେମାନେ ଜାଣିଛନ୍ତି। ଖାଲି ଆଉ ଟିକେ କଥା ଛଳରେ କହିବା କଥା, যে গছ হল অঙ্গার শোষক
1: দিন দিন যেতে যানবাহন আমার বড়িবার লাগিছে
0: আজ্ঞা
1: গছ হি একমাত্র বিকল্প
0: মু আপনকে উদাহরণ দেলে ঠিক হব ধর তো সারা পৃথিবীর আমি উদাহরণ যদি নবা আমাজন র অববাহিকার আপন বহুত বড় জঙ্গল আছে বহুত বড় জঙ্গল যা কো কোয়া যায় পৃথিবীর ফুসফুস
1: ফুসফুস
0: ধর তো আমি আমার রাজধানী ভুবনেশ্বর কথা কইবা ভুবনেশ্বর ফুসফুস হচ্ছে।

ନନ୍ଦନକାନନ ରେଞ୍ଜରେ ଯୋଉ ଗଛ ଗୁଡିକ ବଟାନିକାଲ ଗାର୍ଡେନରେ ଯୋଉଗୁଡିକ ଆପଣଙ୍କର ଅଛି, ତେଣୁ ଏଇଆକୁ ଲକ୍ଷ୍ୟ ରଖିଲେ ଚାଷୀ ଭାଇମାନେ ବା ଆମର ସବୁମାନେ ଯେଉଁମାନେ ଶ୍ରୋତା ଆଜି ଶୁଣୁଛନ୍ତି ସମସ୍ତେ ବୁଝିପାରିବେ ଯେ ଗଛର ଉପାଦାୟତା କେତେ, ସେ ଅଙ୍ଗାରକୁ ଶୋଷଣ କରେ। କାର୍ବନ ବଜେଟିଂ, କାର୍ବନ ବଜେଟିଂ ମାନେ କ'ଣ, ଯେମିତି ଆମର ବଜେଟ ହୁଏ ଅର୍ଥ ଉପରେ, ଯେମିତି ବାୟୁମଣ୍ଡଳ ଭିତରେ ଯୋଉ ଯୋଉ ଆପଣଙ୍କର କାର୍ବନ କେତେ ପରସେଣ୍ଟେଜ, ଅମ୍ଳଜାନ କେତେ ପରସେଣ୍ଟେଜ, ଯବକ୍ଷାରଜାନ କେତେ ପରସେଣ୍ଟେଜ, ଏଇସବୁ ପରସେଣ୍ଟେଜ ସବୁ ଶତାଂଶ ତାର ସବୁ ଅଛି। ତେଣୁ କେତେ ଅଙ୍ଗାରକାମ୍ଳ ଆମେ ପୃଥିବୀ କି ଛାଡୁଛେ।

0: ଅଖାରଜାନ କେତେ ପରସେଣ୍ଟେଜ୍, ଏଇସବୁ ପରସେଣ୍ଟେଜ୍ ସବୁ ଶତାଂଶ ତାର ସବୁ ଅଛି। ତେଣୁ କେତେ ଅଙ୍ଗାରକାମ୍ଳ ଆମେ ପୃଥିବୀ କି ଛାଡୁଛେ, ଯଦି ଅଧିକା ହେଇଗଲା ତାହେଲେ ସେ ଅମ୍ଳଜାନରେ ପରିଣତ କରିବାକୁ ଅସମର୍ଥ ହେଇଯିବ, ଗଛ ଗଛ ସଂଖ୍ୟା ଏତେ କମିଯାଇଛି। ତେଣୁ ସେଇଥିପାଇଁ କାର୍ବନ ବଜେଟିଂ, ଏଭଳି କାର୍ବନ ଆମେ ଛାଡୁଥିବା ଏବଂ ତାକୁ ଗଛ ସେତିକି ନିଜେ ନିଜ ଭିତରକୁ ନେଇକିରି, ଯେମିତି ନୀଳକଣ୍ଠ ହେଇଯାଇଛନ୍ତି ଶିବ, ସମୁଦ୍ର ମନ୍ଥନ ପରେ ସବୁଯାକ ହଳାହଳ ବିଷକୁ କେହି ଖାଇପାରିଲେନି, ସେ ନିଜେ ଖାଇଦେଲେ ଏବଂ ତାଙ୍କ ନୀଳକଣ୍ଠ ହେଇଗଲେ, ସାରା ତିନି ମଣ୍ଡଳକୁ ସେ ରକ୍ଷା କରିଗଲେ। ଗଛ କଣ କରୁଛି ନା ଆମେ ଛାଡୁଥିବା ଅଙ୍ଗାରକାମ୍ଳକୁ ଗ୍ରହଣ କରି ନେଇକିରି ସେ ଆମକୁ ପ୍ରାଣବାୟୁ ଅମ୍ଳଜାନ ଦେଉଛି। ତେଣୁ କାର୍ବନ ବଜେଟିଂ ଏଠି ନିହାତି ଆବଶ୍ୟକ, ଯେ ଆମେ କେତେ ପରିମାଣର କାର୍ବନ ବା କେତେ ପରିମାଣର ଅଙ୍ଗାର ଛାଡିବା ଏବଂ କେତେ ଅମ୍ଳଜାନ ଗଛ ଆମକୁ ଦେବ। ଏଇ ପରିସଂଖ୍ୟାନ ଅନୁସାରେ ମୁଁ ଏଠି ଗୋଟେ ଉଦାହରଣ ଦେବାକୁ ଚାହୁଁଛି, ମୁଣ୍ଡ ପିଛା ଗଛ ସଂଖ୍ୟା। ଆମର ସାଧାରଣତଃ କାନାଡା ଦେଶରେ ସବୁଠାରୁ ମୁଣ୍ଡ ପିଛା ଗଛ ଅଧିକା ପୃଥିବୀରେ, ପ୍ରାୟ 9000। ରୁଷିଆରେ ପ୍ରାୟ 4500ରୁ ଅଧିକ, ଆମେରିକାରେ ପ୍ରାୟ 721, ଚୀନରେ 100ରୁ ଅଧିକ, ଆଉ ଆମ ଭାରତର ଗଛ ସଂଖ୍ୟା ମୁଣ୍ଡ ପିଛା ହେଉଛି ମାତ୍ର 28।
1: ତାହେଲେ ଆମକୁ ଅଧିକରୁ ଅଧିକ ଗଛ ଲଗେଇବାକୁ ପଡିବ, ଆର ଆଉ କିଛି ବିକଳ୍ପ ହିଁ ନାହିଁ।
0: କିଛି ବିକଳ୍ପ ତାର ଆଉ ନାହିଁ ଆଜ୍ଞା। ଆମେ ସମସ୍ତେ ମିଳିମିଶି ବୃକ୍ଷରୋପଣ କରି ଆମର କୃଷି ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ସୁସ୍ଥ ପରିବେଶଟିଏ ଗଢ଼ି ତୋଳିବାରେ ଗୋଟିଏ ପାଦ ଆଗକୁ ବଢ଼ିବା। ମା ପାଇଁ ଗଛଟିଏ, ମାଟି ପାଇଁ ଗଛଟିଏ, ଜଗା ପାଇଁ ଗଛଟିଏ, ଏତିକି ଆଜିର ଚିନ୍ତନ ହେଉ। ନମସ୍କାର।
1: ବହୁତ ସୁନ୍ଦର, ବହୁତ ବଢିଆ କଥା, କାରଣ ପରିବେଶ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା, ସେଥିପାଇଁ କଥାରେ ଅଛି ସୁସ୍ଥ ପରିବେଶ ସୁସ୍ଥ ସମାଜ। ଆମକୁ ବଞ୍ଚିବାକୁ ହେଲେ ଆମେ ଆମ ପରିବେଶକୁ ପ୍ରଥମେ ଧ୍ୟାନ ଦେବା, ଏବଂ ସୁସ୍ଥ ମାନବ ସମାଜ ଯଦି ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗେଇବେ, ପୁଣି ଥରେ ଆମର ସେ ପୁରୁଣା ଦିନ ଫେରିଆସିବ। ତେବେ ଯାହା ହେଉ ରମେଶ ବାବୁ, ଆପଣ ଆସିଲେ ଆମର ଅନୁଷ୍ଠାନକୁ ଏବଂ ଏତେ ସୁନ୍ଦର ଭାବରେ ବୃକ୍ଷରୋପଣ ଓ ଆମ ପରିବେଶ ବିଷୟରେ ଏତେ ସୁନ୍ଦର ଆଲୋଚନା କଲେ, ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ, ବିଶେଷ କରି ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: କେଡ଼େ ସୁନ୍ଦର ପରାମର୍ଶ ଦେଲେ ମହାଶୟ।
3: ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ।
2: ଧନ୍ୟବାଦ। ପରିବେଶ ବିଷୟରେ ଜାଣିଲେ, ବୃକ୍ଷରୋପଣର ଆବଶ୍ୟକତା କ'ଣ ତାକୁ ବି ବୁଝିଲେ। ଆଉ ଆମର ଜଣେ ସଫଳ ଚାଷୀ, ସିଏ ତାଙ୍କ ଅନୁଭୂତି କହୁଛନ୍ତି, ଆଉ ଟିକେ ଶୁଣିଲେ କେମିତି ହୁଅନ୍ତା?
4: ମୋ ନାଁ ବନିବିହାରୀ ଖଟୁଆ, ଗ୍ରାମ ଆମର ଜରିପଡ଼ା, ପୋଷ୍ଟ ଉରାଳିଆ, ଡିଷ୍ଟ୍ରିକ୍ଟ କଟକ। କଟକ ସହରରୁ ପ୍ରାୟ 7-8 କିଲୋମିଟର ଦୂରରେ ଆମର ଘର।
1: ଆଜ୍ଞା।
4: ମୋ ସାରା ଜୀବନ ମୋର ଚାଷରେ କଟିଗଲା।
1: ବର୍ତ୍ତମାନ ଆପଣ କେତେ ଏକର ଜମିରେ ଚାଷବାସ କରିଛନ୍ତି?
4: ମୁଁ ଆଜ୍ଞା ଫସଲ ବାଇଗଣ, କୋବି, କଞ୍ଚା ଲଙ୍କା ଏସବୁ ପ୍ରାୟ 2 ଏକର ବିଲରେ କରୁଛି। ଯୋଉ ଶାରଦ ଧାନ ସେ ପ୍ରାୟ 4.5 ଏକର ଭିତରେ ମୁଁ ତାକୁ କରେ।
1: ଆପଣ କହୁଥିଲେ ଆପଣ 1983 ଚାଷ କଲେଣି?
4: ଆଜ୍ଞା।
1: ଆପଣଙ୍କ ବାପା ଚାଷ କରୁଥିଲେ?
4: ଆଜ୍ଞା। ହଁ ଆଜ୍ଞା।
1: ସେତେବେଳର କଥା ବର୍ତ୍ତମାନର କଥା ଟିକେ କୁହନ୍ତୁ।
4: ଆଜ୍ଞା, ସେତେବେଳେ ବହୁତ, ଯଦିଓ ପନିପରିବା ଏତେ ରେଟ୍ ନଥିଲା, ଏତେ ଖର୍ଚ୍ଚ ହେଉନଥିଲା, ଲୋକ ସବୁବେଳେ ମିଳୁଥିଲେ, କାମ ଧନ୍ଦା କରିବାକୁ ଭଲ ହେଉଥିଲା, ଏବଂ ମାର୍କେଟିଂ ଆମର ତ ସାଧାରଣତଃ କଟକର ପାଖରେ ମାର୍କେଟିଂ କରିବାକୁ ବହୁତ ସୁବିଧା ହେଉଥିଲା।
1: ଆଜ୍ଞା।
4: କିନ୍ତୁ ବର୍ତ୍ତମାନ ଆଉ ଟିକେ ଲୋକ ମିଳୁନାହାନ୍ତି କାମ କରିବା ପାଇଁ ବିଲରେ, ଆଉ ଆମର ତ ବୟସ ହେଇଗଲାଣି, ଆଉ ଏଇ ଯୋଉ ସମସ୍ୟାରୁ ଆମର ପୁଅମାନେ, ମୋ ବାପା ଚାଷ କରୁଥିଲେ, ମୁଁ ଯେମିତି ଚାଷକୁ ଆଦର ନେଲି, ଆମର ପିଲାମାନେ ସେମାନେ ଆଉ ଚାଷ ପ୍ରତି ଆଉ ସେତେ ତାଙ୍କର ମନୋଭାବ ନାହିଁ।
1: ଭାଇ ଏଇଠି ଗୋଟେ କଥା କହିଲେ, ବର୍ତ୍ତମାନର ଯୁବପିଢ଼ି ଯଦି ଚାଷକୁ ଆପଣାନ୍ତେ ଆଉ ଯାନ୍ତ୍ରିକ କୃଷି କରି, ନିଶ୍ଚିତ ସେମାନେ 2 ପଇସା ଭଲ ରୋଜଗାର କରନ୍ତେ।
4: ପିଲାମାନଙ୍କୁ ସମସ୍ତଙ୍କୁ ବୁଝାଏ, ମୁଁ କହିଲେ ବାବୁ ତମେ ଯିବ 12,000-15,000 ଟଙ୍କା କମ୍ପାନୀରେ କାମ କରିକି ଆଣିବ, ସେଥିରେ ତମର ଯିବା ଆସିବା ଖର୍ଚ୍ଚ, ନିଜ ଖାଇବା ଖର୍ଚ୍ଚ, ତମ ଘରେ ତମ ଫ୍ୟାମିଲି ଖର୍ଚ୍ଚ ଏସବୁ ଅଣ୍ଟିବ ନାହିଁ। ଆଉ ତୁମେ ବର୍ତ୍ତମାନ କାମ କର, ଯେ ଯଦିଓ ଲୋକ ମିଳୁନାହାନ୍ତି, ସରକାରଙ୍କର ବହୁତ ପ୍ରକାର ଯୋଉ ସ୍ପ୍ରେ ମେସିନ୍ ହଉ, ରୋଟର ହଉ, ଭାଇବ୍ରେଟର ହଉ, ଏସବୁ ସରକାର ବହୁତ ରିହାତି ଦରରେ ଦେଉଛନ୍ତି ଆପଣମାନଙ୍କୁ, ଏବଂ ସାର ଭଲ ମନ୍ଦ ବିଭିନ୍ନ ପ୍ରକାର ଦେଲେଣି। ଆପଣ ଏଇ ଜମି ଚାଷ କରିକି ମାସକୁ ଆପଣ ଅତି କମ୍ରେ 20-30 ହଜାର ଟଙ୍କା ଖୁସିରେ ଆୟ କରିପାରିବେ, ଯଦି ପ୍ରକୃତ ଭାବେ ଚାଷ କରନ୍ତି। ଚାଷରେ ତମେ ଦେଖ କେତେ ପଇସା ଲାଭ ହଉଛି, ତମେ ବାହାରକୁ ଯାଇ ଦେଖ କ'ଣ ହଉଛି, ଆଉ ଏଥିରେ କେତେ ଆତ୍ମସନ୍ତୋଷ, ନିଜ ପରିବାର ସହ ରହିଲ, କେହି ଆପଣଙ୍କୁ କହିପାରିଲେ, ନିଜ ସ୍ୱାଧୀନ ଉପରେ କାମ କଲ ଏବଂ ଶାନ୍ତିରେ ଖାଇ ପିଇକି ରହିଲ। ଆପଣ ଜାଣୁଥିବେ ପନିପରିବା ରେଟ୍ ରହୁଛି, ପ୍ରାୟ କଟକ ଭୁବନେଶ୍ୱର ପାଖରେ ଆମର ଯେହେତୁ ଘର, ଆଉ ଦୂର ଦୂରାନ୍ତରେ ବି ସେମାନେ ଗାଡ଼ି ଭଡ଼ା ଆଣିକି ଦେଇଦେଇ ପାରିବେ, ଆଉ ପୁରୁଷ ଲୋକ ନ ମିଳିବେ କୋଡ଼ା ଖୁସା ମେସିନ୍ର ସହାୟତା ନିଅନ୍ତୁ, ବହୁତ ପ୍ରକାର ଦଉଛନ୍ତି ସରକାର କରିବା ପାଇଁ, ଅନ୍ୟାନ୍ୟ ଜିନିଷ ବି ଦଉଛନ୍ତି, ଅମୃତଭଣ୍ଡା କରନ୍ତୁ, କଦଳୀ କରନ୍ତୁ, ନଡ଼ିଆ କରନ୍ତୁ, ପିଜୁଳି ଏ ଯେ ଫଳ ଗଛ ସବୁ ସରକାର ମାନେ ଦଉଛନ୍ତି।

0: ହର୍ଟିକଲଚର ଆପଣ ତାକୁ ଆଣିକି ଆପଣଙ୍କ ବିଲରେ ଲଗାନ୍ତୁ, ନହେଲେ ଯଦି ପୋଖରୀ କରିବାର କଥା କରନ୍ତୁ। ସବୁଥିରେ ଅବିକା ବହୁତ ପରିମାଣରେ ଲାଭ ହେଉଛି, ଆଉ ଆପଣମାନଙ୍କୁ ଅନୁରୋଧ ଆପଣ ଦେଖନ୍ତୁ ଏଇଟାକୁ। ଏଇ ଯୋଉ ଜିନିଷଟା ମୁଁ କହିଲି ଚାଷ ପାଇଁ ବାହାରକୁ ଯୋଉ ଯାଉଛନ୍ତି କାମ ପାଇଁ, ଆଦେହରେ ବହୁତ ଡିଫରେନ୍ସ ରହୁଛି, ଆଉ ଆପଣ ଏଇ ଚାଷଟା କରନ୍ତୁ, ବହୁତ ପଇସା ଇନକମ୍ କରିବି।
1: ବନବିହାରୀ ଭାଇ, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ, ଆପଣଙ୍କର ଚାଷବାସ କଥା ଆମ ଶ୍ରୋତା ବନ୍ଧୁମାନଙ୍କୁ କହିଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ପଲିମଞ୍ଚ ଶେଷ ହେଲା।
3: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
4: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
3: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
3: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
3: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
3: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ବିଶେଷ କାର୍ଯ୍ୟକ୍ରମ ଏନ୍ଡିଏ ସରକାରଙ୍କ 12 ବର୍ଷ ଓ ପରିବେଶ ସୁରକ୍ଷା।
1: ଶ୍ରୋତାବନ୍ଧୁ ନମସ୍କାର, ଆଜି ଆମେ ପାଳନ କରୁଛେ ବିଶ୍ୱ ପରିବେଶ ଦିବସ। ଆଜିର ବିଷୟବସ୍ତୁ ରହିଛି ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ଜଳବାୟୁ ଓ ଆମ ଭବିଷ୍ୟତର ସୁରକ୍ଷା କରିବା। ପ୍ରକୃତି ଏବଂ ପୃଥିବୀକୁ ସୁରକ୍ଷା ଦେବା ପାଇଁ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଲାଗି ଏହି ଦିବସର ପରିକଳ୍ପନା। ତାହେଲେ ଆସନ୍ତୁ ଶୁଣିବା ଏ ସମ୍ପର୍କରେ ଅଧିକ କିଛି, କେମିତି ପରିବେଶକୁ ବୁଝିହେବ ଏବଂ ଏହି ପରିବେଶର ସୁରକ୍ଷା କରାଯାଇପାରିବ। ଆମ ସହିତ ଅଛନ୍ତି ବରିଷ୍ଠ ବୈଜ୍ଞାନିକ ଓ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର। ସାର୍, କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ନମସ୍କାର।
2: ନମସ୍କାର
1: ସାର୍, ଆଜି ଆପଣ ଜାଣିଛନ୍ତି ଆମେ ବିଶ୍ୱ ପରିବେଶ ଦିବସ ପାଳନ କରୁଛେ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ସମାଜରେ ବିଶ୍ୱରେ ଯାହା ସବୁ ଘଟୁଛି ତାହା କେତେ ପରିବେଶ ଅନୁକୂଳ ଏବଂ କେତେ ପରିବେଶର ପ୍ରତିକୂଳ ସେ କଥା ମଧ୍ୟ ଆମେ ଉଣାଅଧିକେ ସମସ୍ତେ ଅନୁଭବ କରୁଛେ। ଆଜିର ଦିବସରେ ଯେଉଁ 12 ବର୍ଷ ଧରି ଆମର ଏନ୍ଡିଏ ସରକାର ରହିଛନ୍ତି, ପରିବେଶ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଆଉ ନୀତି ଗ୍ରହଣ କରିଛନ୍ତି, ଆପଣ ତାକୁ ସାର୍ କେମିତି ମୂଲ୍ୟାଙ୍କନ କରିବେ?
2: ଦେଖନ୍ତୁ, ଏନ୍ଡିଏ ସରକାରଙ୍କ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର। ଏ କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବରୁ ଟିକେ ଇତିହାସକୁ ଛୁଇଁବାକୁ ପଡିବ ଆମକୁ। ଏ ଯେ ବିଶ୍ୱ ପରିବେଶ ଦିବସ ଯେଉଁ କାର୍ଯ୍ୟକ୍ରମଟି ସମଗ୍ର ବିଶ୍ୱ ପାଇଁ ଆରମ୍ଭ କରାଯାଇଛି, ଆର ଶୁଭାରମ୍ଭ ହୋଇଥିଲା 1973 ମସିହାରେ ଜେନେଭା ସ୍ୱିଜରଲ୍ୟାଣ୍ଡରେ, ଏବଂ ସେହି ବର୍ଷର ପ୍ରଥମ ବର୍ଷର ଥିମ୍ ଥିଲା ଓନ୍ଲି ୱାନ୍ ଆର୍ଥ, ଗୋଟିଏ ମାତ୍ର ପୃଥିବୀ, ଗୋଟିଏ ମାତ୍ର ବିଶ୍ୱ ଆମ ହାତରେ ଭଗବାନ ଟେକି ଦେଇଛନ୍ତି। ଏବଂ ସେହିଦିନ June 5, 1973 ୟୁନାଇଟେଡ୍ ନେସନ୍ସ ଏନ୍ଭାରମେଣ୍ଟାଲ ପ୍ରୋଗ୍ରାମ UNEP ର ଜନ୍ମ ହୋଇଥିଲା। ତେଣୁ ଏହି କାର୍ଯ୍ୟକ୍ରମ ସେ 73 ମସିହା ପୂର୍ବରୁ 72 ମସିହାରେ ଷ୍ଟକହୋମ୍ କନ୍ଫରେନ୍ସରେ ଏ କଥାଟି ଉଠିଥିଲା, ଏବଂ 73 ମସିହାରେ ପ୍ରଥମ ଥର ପାଇଁ ବିଶ୍ୱ ଇତିହାସରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା ଜେନେଭା ସ୍ୱିଜରଲ୍ୟାଣ୍ଡରେ। 72 ମସିହା ପୂର୍ବରୁ ସମଗ୍ର ବିଶ୍ୱବାସୀ ବା କୌଣସି ବିଶ୍ୱର କୌଣସି ରାଷ୍ଟ୍ର ପରିବେଶକୁ ନେଇକି ଚିନ୍ତିତ ନଥିଲେ। ପରିବେଶ ଯୋଉ ସମସ୍ୟା ଆସିଲା, ପରିବେଶ ଯେତେବେଳେ ଯୋଉ କାର୍ଯ୍ୟକ୍ରମ ହାତକୁ ନିଆଗଲା, 73 ମସିହାରୁ କଡ ଲୋଟ ହେଲା। ତେଣୁ 73 ମସିହାରୁ ଆଜି ହଉଛି ଲମ୍ବା ଯାତ୍ରା, ଏବଂ ଆମେ ପାଇଲେ ଆମର ନୂଆ ପ୍ରଧାନମନ୍ତ୍ରୀ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ବହୁବିଧ କାର୍ଯ୍ୟକ୍ରମ ଏନ୍ଡିଏ ସରକାର ଗ୍ରହଣ କଲେ, ପରିବେଶର ସୁରକ୍ଷା କ୍ଷେତ୍ରରେ ନାନାବିଧ କାର୍ଯ୍ୟକ୍ରମ ଗ୍ରହଣ କଲେ ଯାହାର ଆଜି ମାନେ ଆଲୋଚନା କରିଥିଲେ। ଏବଂ ଏହି ବର୍ଷର 2026 ମସିହାର ଯୋଉ ଥିମ୍ ବା ଭିତ୍ତି ବିଷୟବସ୍ତୁ ରଖାଯାଇଛି, ଇଂରାଜୀରେ କହିଲେ ଆମେ ତାକୁ କହିବା ଇନ୍ସପାୟାର୍ଡ ବାଇ ନେଚର ଫର୍ କ୍ଲାଇମେଟ୍ ଫର୍ ଆୱାର ଫ୍ୟୁଚର, ଓଡ଼ିଆରେ ହେଲା ପ୍ରକୃତି

0: ଅନୁପ୍ରାଣିତ ହୋଇ ଜଳବାୟୁ ଓ ଭବିଷ୍ୟତର ସୁରକ୍ଷା। ତ ଆମେ ଯାହା କିଛି ସୁରକ୍ଷା କରିବା, ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା, ତା ପ୍ରକୃତିକୁ ଜଡିତ କରିକି ପ୍ରକୃତିର ସୁରକ୍ଷା ମାଧ୍ୟମରେ ଏ ସମସ୍ତ କାର୍ଯ୍ୟକ୍ରମ ଆମକୁ ହାତକୁ ନେବାକୁ ପଡିବ। ପ୍ରକୃତିକୁ ଭିତ୍ତି କରିକି ଯୋଉ ବିଭିନ୍ନ ପନ୍ଥା ଆମେ ବାହାର କରିବା, ନେଚର ବେସ୍ଡ ସଲ୍ୟୁସନ୍ ହିଁ ଆମକୁ ଆଗକୁ ରାସ୍ତା କଢେଇ ନେବ। ପରିବେଶ ସୁରକ୍ଷା କ୍ଷେତ୍ରରେ ସମଗ୍ର ବିଶ୍ୱର ଉତ୍ତରଦାୟିତ୍ୱ ଉତ୍ତର ପିଢ଼ି ଓ ଆଜିକା ପିଢ଼ି ଉପରେ ନ୍ୟସ୍ତ ରହିବ। ପ୍ରକୃତି ଭିତ୍ତିକ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନେବା ଏବଂ ଏନ୍ଡିଏ ସରକାର ବହୁବିଧ କାର୍ଯ୍ୟକ୍ରମ ନେଇଛି। ଆମେ ଆଗକୁ ଗୋଟିଏ ପରେ ଗୋଟିଏ ଆଲୋଚନା କରିବା ଏବଂ ଯେତିକି କାର୍ଯ୍ୟକ୍ରମ ନିଆଯାଇଛି ସଫଳ ଭାବେ ରୂପାୟନ ହୋଇଛି ଏବଂ ତାର ଉପକାର ସର୍ବସାଧାରଣ ଜନତା, ଆବଳବୃଦ୍ଧ ଜନତା, କୋଟି କୋଟି ଭାରତବର୍ଷର ଜନସାଧାରଣ ଉପଲବ୍ଧ କରିଛନ୍ତି।
1: ବହୁତ ବଢିଆ କଥା କହିଲେ ସାର୍, ଯେ ବହୁତ ଗୁଡ଼ିଏ ଯୋଜନା ଗ୍ରହଣ କରାଯାଇଛି, ଯେମିତି ଆପଣ କହିପାରିବେ ସ୍ୱଚ୍ଛ ଭାରତ ଅଭିଯାନ, ନମାମି ଗଙ୍ଗେ, ମିଶନ ଲାଇଫ୍। ସାର୍, ଏଇ ଯେଉଁ ସବୁ ପଦକ୍ଷେପ ଗୁଡ଼ିକ ଗ୍ରହଣ କରାଯାଇଛି, ଏ ପରିବେଶ ସୁରକ୍ଷା ଦିଗରେ କେତେ ଦୂର ସଫଳ ହୋଇଛି?
0: ନିଶ୍ଚିତ ଭାବେ ସ୍ୱଚ୍ଛ ଭାରତ ଅଭିଯାନ ଏ ଗୋଟେ ବହୁତ ବଡ଼ କାର୍ଯ୍ୟକ୍ରମ ହାତକୁ ନିଆଗଲା। ମିଶନ ଲାଇଫ୍ ଆପଣ ଯେଉଁଟା କହିଲେ, ସ୍ୱଚ୍ଛ ଭାରତ ଅଭିଯାନ କଥା ଟିକେ ଆମେ ଛୁଇଁବା। ସ୍ୱଚ୍ଛ ଭାରତ ଅଭିଯାନ 2 ଅକ୍ଟୋବର 2014 ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନରେ ଆରମ୍ଭ କରାଗଲା ଏବଂ ବହୁତ ଗୁଡ଼ାଏ କାର୍ଯ୍ୟକ୍ରମ ହାତକୁ ନିଆଗଲା। ସାଇଣ୍ଟିଫିକ୍ ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମ ହାତକୁ ନିଆଗଲା ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ। ଓପନ୍ ଡେଫିକେସନ୍ ଭିଲେଜ୍ ଗୋଟେ ଗାଁରେ ଏଛ ଗ୍ରାମ ଅଭିଯାନ ଭାରତବର୍ଷର କରାଯିବ, ବାହାରକୁ କେହି ମଳତ୍ୟାଗ କରିବାକୁ ଯାଇପାରିବେ। ସ୍ୱଚ୍ଛ ବାୟୁର କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଗଲା। ତେଣୁ ଏଇ ଯୋଉ ସ୍ୱଚ୍ଛ ଅଭିଯାନ ସାଙ୍ଗରେ ଆମର ଜୀବନଚର୍ଯ୍ୟା ମଧ୍ୟ ଯୋଡ଼ି ହେଇଗଲା। ଆମକୁ ଗୋଟେ ସୁସ୍ଥ ନାଗରିକ ହେଇକି ଗଢି ତୋଳିବାକୁ ହେଲେ ସରକାରଙ୍କ ଯୋଉ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ଅଭିଯାନ ଆପଣ ଯେଉଁଟା କହିଲେ, ତାପରେ ଆପଣ କହିଲେ ମିଶନ ଲାଇଫ୍ କଥାଟି ଆପଣ ଉଠେଇଲେ, ଲାଇଫ୍ ଷ୍ଟାଇଲ୍ ଫର୍ ଏନ୍ଭାରନମେଣ୍ଟ, ପରିବେଶ ପାଇଁ ଆମ ଜୀବନଶୈଳୀ କି ଜୀବନଚର୍ଯ୍ୟାକୁ ଆମେ ପରିବେଶ ଧର୍ମୀ କରିବା। ଆମେ ସକାଳ ସନ୍ଧ୍ୟା ଯୋଉ ଜୀବନଟିକୁ ଜିତୁ ସେଟା ପରିବେଶ ଧର୍ମୀ ହେବା ଦରକାର, ପ୍ରୋ ଏନ୍ଭାରନମେଣ୍ଟ ହେବା ଦରକାର, ପ୍ରୋ ପିପୁଲ ହେବା ଦରକାର, ପ୍ରୋ ସୋସାଇଟି ହେବା ଦରକାର। ତ ଏଇଟା ଗୋଟେ ଇଣ୍ଡିଆ ଲେଡ୍ ଗ୍ଲୋବାଲ୍ ମାସ୍ ପ୍ରୋଗ୍ରାମ ନେଲେ, ପ୍ରାଇମ୍ ମିନିଷ୍ଟର ମୋଦି ନେଲେ ଏବଂ ଏଇଟାକୁ ସମଗ୍ର ବିଶ୍ୱବାସୀ ସଷ୍ଟେନେବଲ ପ୍ରୋ ପ୍ଲାନେଟ୍ ହାବିଟ୍ ୟୁଜ୍ ଆଣ୍ଡ ଡିସ୍ପୋଜ୍। ଆମର ଆଗରୁ ଥିଲା କଣ ଚିନ୍ତାଧାରା, ଗୋଟେ ଜିନିଷ ଆମେ ବ୍ୟବହାର କରିବା ପକେଇଦବା, ୟୁଜ୍ ଆଣ୍ଡ ଡିସ୍ପୋଜ୍ ଏଇ ଯୋଉ ଫିଲୋସଫି ନେଇକି ଆମେ ବଞ୍ଚୁଥିଲେ, ସେ ଫିଲୋସଫିକୁ ବନ୍ଦ କରାଯାଇକି ତାକୁ କଣ କରାଗଲା, ମାଇଣ୍ଡଫୁଲ ସର୍କୁଲାର ଇକୋନୋମି ଆଡକୁ ଆମେ ଯାତ୍ରା କଲେ। ଯେକୌଣସି ଗୋଟେ ଜିନିଷ ଆମେ ବ୍ୟବହାର କରୁଥିଲେ ବ୍ୟବହାର କରି ପକେଇ ଦେଉଥିଲେ, ରାସ୍ତାକୁ ପକେଇ ଦେଉଥିଲେ, ବର୍ଜ୍ୟବସ୍ତୁ ଭାବେ ସେଟା ରାସ୍ତାରେ ପରିଗଣିତ ହେଉଥିଲା। ବର୍ତ୍ତମାନ ସରକାର କଲେ 2014 ମାଇଣ୍ଡଫୁଲ ସର୍କୁଲାର ଇକୋନୋମି, ମାନେ ସର୍କୁଲାର ଇକୋନୋମି ହବ, ବୃତ୍ତାକାର ଅର୍ଥନୀତି ହବ, ଯାହାଫଳରେ ଆମେ ଯୋଉଠି ପକେଇଲେ ପୁଣିଥର ସେଇଠିକି ଫେରିବେ, ରିସାଇକେଲ ହେଇଯିବ। ଆମ ଜୀବନଚର୍ଯ୍ୟାଟାକୁ ସଷ୍ଟେନେବଲ କରାଗଲା, ପୋଷଣୀୟ ଜୀବନଚର୍ଯ୍ୟା, ସୁଖଦର ଜୀବନଚର୍ଯ୍ୟା। ତ ଆମ ଜୀବନଟାକୁ ସରସ ସୁନ୍ଦର ନିର୍ମଳ କରି ଗଢି ତୋଳିବା ପାଇଁ ସରକାରଙ୍କ ଏଇ ଯୋଉ କାର୍ଯ୍ୟକ୍ରମ ହାତକୁ ନିଆଗଲା ମିଶନ ଲାଇଫ୍ ପ୍ରୋଗ୍ରାମ, ସେ ଅତ୍ୟନ୍ତ ସହାୟକ ହେଲା। ତାକୁ କୁହାଯାଉଛି ପ୍ରୋ ପ୍ଲାନେଟ୍ ପ୍ରୋ ପିପୁଲ, ପ୍ରୋ ପ୍ଲାନେଟ୍ ପିପୁଲ P3 ବୋଲି ତାକୁ କୁହାଯାଉଛି। ଜିରୋ କାର୍ବନ ଫୁଟପ୍ରିଣ୍ଟକୁ ଯିବା, ଏଇ ଯୋଉ ନୂଆ ସିଷ୍ଟମ ଆସିଲା, ନୂଆ ସ୍କିମ୍ ଆସିଲା, ନୂଆ ପ୍ରଧାନମନ୍ତ୍ରୀ ଆସିଲେ, ନୂଆ କାର୍ଯ୍ୟକ୍ରମ ହାତକୁ ନିଆଗଲା। ତ ମିଶନ ଲାଇଫ୍ କୁହନ୍ତୁ, ସ୍ୱଚ୍ଛ ଭାରତ ଅଭିଯାନ କୁହନ୍ତୁ, ନମାମି ଗଙ୍ଗେ, ଇଏ ଗୋଟେ ଗଙ୍ଗା ନଦୀର ସ୍ୱଚ୍ଛତା। ଗଙ୍ଗା ନଦୀ ଆମେ ଯେଉଁଭାବେ ବ୍ୟବହାର କରୁଛୁ, ପବିତ୍ର ନଦୀ, ପୁଣ୍ୟ ନଦୀ, ଭାରତର ପରିଚୟ ଗଙ୍ଗା ନଦୀ, କିନ୍ତୁ ଆମେ ଯେଉଁଭାବେ ବର୍ତ୍ତମାନ ଗଙ୍ଗା ନଦୀକୁ ରଖିଥିଲୁ 2014 ଆଜି ତାର ପରିଷ୍କାର ପରିଚ୍ଛନ୍ନ ହେଇକି ଆଜି ତା ରୂପ ବଦଳି ଚାଲିଛି, ଦିନ ପରେ ଦିନ, ଦିନ ପରେ ଦିନ ବଦଳି ଚାଲିଛି। ଏ କାର୍ଯ୍ୟକ୍ରମ ପ୍ରଥମ କରି ହାତକୁ ନିଆଗଲା 2014 20,000 କୋଟି ଟଙ୍କାର ବଜେଟ୍ ନିଆଗଲା, 2 ଟ୍ରିଟମେଣ୍ଟ ପ୍ଲାଣ୍ଟ ଗଠନ କରାଗଲା, ଦେଶର ବିଭିନ୍ନ ଜାଗାରେ ଜଳକୁ ପରିଶୋଧ କରିବା ପାଇଁ, ଶୁଦ୍ଧ କରିବା ପାଇଁ ପ୍ଲାଣ୍ଟ ବସିଗଲା, ଗଙ୍ଗା ନଦୀର କୂଳେ ଗଛ ଲଗାଗଲା, ଆଫୋରେଷ୍ଟେସନ କରାଗଲା, ପ୍ରଚୁର ପରିମାଣରେ ଗଛ ଲଗାଗଲା, ରିଭର ସର୍ଫେସ୍ କ୍ଲିନିଂ ନଦୀକି ସଫା କରାଗଲା। ଆପଣ ଯାହା ବର୍ଜ୍ୟବସ୍ତୁ ସବୁ ଆପଣ ନଦୀକି ପକେଇ ଦଉ, ଇଭିନ୍ ଡେଡ୍ ବଡିକି ମଧ୍ୟ ନଈରେ ଆମେ ଭସେଇ ଦଉଛୁ। ଗଙ୍ଗା ନଦୀ ଯାକ ପବିତ୍ର ନଦୀ, ଯାହାକୁ ଆମେ ପାନ କଲେ ଆମ ପୂର୍ଣ୍ଣ ହେଇଥାଏ, ଆମେ ବିଶ୍ୱାସ ରହିଛି ଯୁଗ ଧରିକି। ବର୍ଜ୍ୟବସ୍ତୁ ସଲିଡ୍ ବର୍ଜ୍ୟବସ୍ତୁ ପକେଇ ଦଉଛୁ, ଲିକ୍ୱିଡ୍ ବର୍ଜ୍ୟବସ୍ତୁ ଶିଳ୍ପ ସଂସ୍ଥାମାନଙ୍କର ବର୍ଜ୍ୟବସ୍ତୁ ମଧ୍ୟ ଆମେ ଗଙ୍ଗା ନଦୀକି ଛାଡୁଛୁ। ତ ନଦୀ ହେଉଛି ଗୋଟେ ବର୍ଜ୍ୟବସ୍ତୁର ତଳ ହେଇଗଲା, ତାକୁ ସରକାର କହିଲେ ନା ଆମେ ଗଙ୍ଗା ନଦୀକି ସ୍ୱଚ୍ଛ କରିବା, ନମାମି ଗଙ୍ଗା, ଗଙ୍ଗାକୁ ପ୍ରଣାମ କରିବା, ଗଙ୍ଗାକୁ ସ୍ୱଚ୍ଛ କରିବା, ଗଙ୍ଗାକୁ ପବିତ୍ର କରିବା, ଆମ ଜୀବନକୁ ମଧ୍ୟ ଗଙ୍ଗା ପବିତ୍ର କରିବା, ନମାମି ଗଙ୍ଗେ, ସ୍ୱଚ୍ଛ ଭାରତ ଅଭିଯାନ।
1: କିନ୍ତୁ
0: ଗୋଟିଏ ଗୋଟିଏ ମାଇଲଷ୍ଟୋନ୍ ମୋଦି ସରକାରଙ୍କର, ଏନ୍ଡିଏ ସରକାରଙ୍କର ଗୋଟିଏ ଗୋଟିଏ ମାଇଲଷ୍ଟୋନ୍, ଯାହାଫଳରେ ଭାରତର ଲୋକମାନେ ସକ୍ରିୟ ହେଲେ, ପରିବେଶ ଉପରେ ଜ୍ଞାନ ଆହରଣ କଲେ, ପରିବେଶକୁ ନିଜ ଜୀବନରେ ଢାଳିଲେ, ନିଜ ଜୀବନରେ ସେମାନେ ପରିବେଶକୁ ବ୍ୟବହାର କଲେ ଏବଂ ଜୀବନଚର୍ଯ୍ୟାରେ ଧୀରେ ଧୀରେ ସ୍ୱଚ୍ଛତା ଆଡକୁ ଅଗ୍ରଗତି କଲା।
1: ସାର୍, ବର୍ତ୍ତମାନ ଆମ ଦେଶ ଭାରତ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଆଜି ସାରା ବିଶ୍ୱରେ ଗୋଟେ ପ୍ରମୁଖ ଦେଶ ଭାବରେ ଉଭା ହୋଇଛି। ଆପଣ ସୌରଶକ୍ତି କଥା କୁହନ୍ତୁ, ପବନ ଶକ୍ତି ହେଉ, ବା ଆପଣଙ୍କର ଗ୍ରୀନ୍ ହାଇଡ୍ରୋଜେନ୍ କଥା ମଧ୍ୟ ହେଉ, ଏଇ ଯେଉଁ ଭାବରେ ଆମେ ସାମଗ୍ରିକ ସ୍ତରରେ ସବୁଗୁଡ଼ିକର ସୁରକ୍ଷା ନେଇକରି ସବୁଗୁଡ଼ିକରେ ଗୋଟେ ସ୍ୱଚ୍ଛତା ଆଣିବା ପାଇଁ ଆମେ ପଦକ୍ଷେପ ନେଇଛୁ ଏବଂ ଭାରତ ଆଜି ବିଶ୍ୱରେ ପ୍ରମୁଖ ଦେଶ ଭାବେ ଉଭା ହୋଇଛି।
0: ବଢିଆ କଥା ଯେ ଆପଣ ଉଠେଇଲେ, ଏଇ ଯେଉଁ ଅଲ୍ଟରନେଟିଭ ଏନର୍ଜି ସୋର୍ସ ବା ଗ୍ରୀନ୍ ଏନର୍ଜି ସୋର୍ସ କଥା ଯେଉଁ କୁହାଯାଉଛି, ଅଛି। ଦେଖନ୍ତୁ ଆମେ ଆଜି ପର୍ଯ୍ୟନ୍ତ ଭାରତ ବର୍ଷରେ ଯୋଉ ଶକ୍ତି ଉତ୍ସ ପାଇଛୁ ଆମେ କୋଇଲାରୁ ପାଇଛୁ, କୋଇଲାକୁ ଜାଳିକି ଥର୍ମାଲ ପାୱାର ପ୍ଲାଣ୍ଟ ମାନଙ୍କରେ କୋଇଲାକୁ

0: ଜାଳିକି ସେଇଥିରୁ ଆମେ ଇଲେକ୍ଟ୍ରିସିଟି ପାଇଥାଉ। ତାର ତ ଗୋଟେ ବର୍ଜ୍ୟବସ୍ତୁ ବାହାରୁଛି, ଆମେ ସମସ୍ତେ ଜାଣିଛୁ ଉଡନ୍ତା ପାଉଁଶ, ଇଂରାଜୀରେ ଆମେ ତାକୁ ଫ୍ଲାଇ ଆସ୍ ବୋଲି କହିଥାଉ। ଯେତେ ଗୁଡ଼ିଏ ଥର୍ମାଲ ପାୱାର ପ୍ଲାଣ୍ଟ ସମଗ୍ର ଭାରତ ବର୍ଷରେ ଅଛି, ବିଶ୍ୱରେ ବି ଅଛି, ସେଥିରୁ ସିନା ଇଲେକ୍ଟ୍ରିସିଟି ତିଆରି କରାଯାଏ, କିନ୍ତୁ ବର୍ଜ୍ୟବସ୍ତୁ ପାଉଁଶ ବାହାରେ। ସେ ପାଉଁଶକୁ ଆପଣ ଦେଖିବେ, ସେ ସମସ୍ତ ଥର୍ମାଲ ପାୱାର ପ୍ଲାଣ୍ଟ ମାନେ ଗୋଟେ ବଡ଼ ବଡ଼ ପୋଖରୀ କରିକି ତାକୁ ସେ ପାଉଁଶକୁ ସାଇତି ଥିବେ। ଏମିତି ବିଷୟରେ ତାଳଚେର ଅଛି, ବଡ଼ ବଡ଼ ପୋଖରୀକି ଆମେ ଦୀର୍ଘଦିନ ଧରିକି ପାଉଁଶକୁ ସାଇତି ରଖିଛୁ, ଏବଂ ସରକାର ନିୟମ କରାଗଲା 100% ୟୁଟିଲାଇଜେସନ ଫ୍ଲାଏଓଭର ଆପଣ କରିବେ। ସେ ଗୋଟେ ବର୍ଜ୍ୟବସ୍ତୁ, ତାକୁ ଆପଣ ସମ୍ପୂର୍ଣ୍ଣ ଭାବେ ରୋଡ୍ ମେକିଂ, ସିମେଣ୍ଟ, ଏସବୁ ଧୀରେ ଧୀରେ ବର୍ତ୍ତମାନ ଫର୍ମାଲ ପାୱାର ପ୍ଲାଣ୍ଟକୁ ଡିରେକ୍ଟିଭ ଦେଲା ଗଭର୍ଣ୍ଣମେଣ୍ଟ ନା, କିନ୍ତୁ ଯୁଗ ଯୁଗ ଧରିକି ଏ ପୋଖରୀରେ ପାଉଁଶ ରଖିପାରିବ ନାହିଁ, ତାର ବ୍ୟବହାର କର। ତ ରୋଡ୍ ରାସ୍ତା ତିଆରିରେ ବ୍ୟବହାର କରାଗଲା, ସିମେଣ୍ଟ କାରଖାନାରେ ବ୍ୟବହାର କରାଗଲା। ବର୍ତ୍ତମାନ ଦେଖାଯାଉଛି ଧୀରେ ଧୀରେ ଭାରତ ବର୍ଷରେ ଯେତେ ଆସପଣ୍ଡ ଥିଲା, ପ୍ରାୟାସର ପଣ୍ଡ ଥିଲା, ତାକୁ ଧୀରେ ଧୀରେ ବ୍ୟବହାର ଯୋଗ୍ୟ ମାଟେରିଆଲ ହେଇଗଲା। ରାସ୍ତା ତିଆରିରେ ଆପଣ ବାଲି ପକେଇ ରାସ୍ତା କରୁଥିଲେ, ମାଟି ପକେଇ ରାସ୍ତା କରୁଥିଲେ, ବର୍ତ୍ତମାନ ଫ୍ରାୟାସରେ ରାସ୍ତା ହଉଛି, ଫ୍ରାୟାସରେ ବ୍ରିକ୍ସ ହଉଛି, ଫ୍ରାୟାସରେ ବ୍ଲକ୍ସ ହଉଛି, ପ୍ରାୟାସରେ ସିମେଣ୍ଟ ହୁଏ। ଆପଣ ସେ ଗୋଟେ ବର୍ଜ୍ୟବସ୍ତୁ, ବହୁତ ବଡ ବର୍ଜ୍ୟବସ୍ତୁ ଥର୍ମାଲ ପାଣି ବିଦ୍ୟୁତ ପାଇଲେ, କିନ୍ତୁ ପାଉଁଶ ବି ପାଇଲେ। ତ ପାଉଁଶର ଉତ୍ତମ ବ୍ୟବହାର ପାଇଁ ସରକାର ରାସ୍ତା ବାହାର କଲେ, ଗୋଟେ ଫ୍ଲାଏସ୍ ମିଶନ ମଧ୍ୟ କେନ୍ଦ୍ର ସରକାର ଗଢ଼ିଲେ, ସେ ମଧ୍ୟ ସଫଳ ଭାବେ ଉପଯୋଗ ହେଲା। ଆଜିର ଦିନରେ ଭାରତ ବର୍ଷରେ ଯେତେ ଫ୍ଲାଏସ୍ ୟୁଟିଲାଇଜ୍ ହେଇକି ପୋଖରୀ ମାନଙ୍କର ଅଛି, ପ୍ରାକ୍ଟିକାଲି ଆମେ 80-90% ବା 100% ପାଖାପାଖି ବିଭିନ୍ନ ଥର୍ମାଲ ପାୱାର ପ୍ଲାଣ୍ଟ ମାନେ ଫ୍ଲାଏସ୍ ବ୍ୟବହାର କଲେଣି, ଏବଂ ଏନର୍ଜି ସୋର୍ସ କୁ ଧୀରେ ଧୀରେ ଟ୍ରାନ୍ଜିସନ କରିକି ଆମର ଗୋଟେ ମିନିଷ୍ଟ୍ରି ଖୋଲିଲା, ନ୍ୟୁ ଆଣ୍ଡ ରିନ୍ୟୁଏବଲ୍ ଏନର୍ଜି, ଅଲ୍ଟରନେଟିଭ ଏନର୍ଜି ସୋର୍ସ ପାଇଁ ଆମେ ଥର୍ମାଲ ପାୱାରକୁ ଛାଡିକି ଆମେ ଆଉ କଣ ଯାଇପାରିବା। ଗୋଟେ ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ ହେଇଛି, 100+ ଦେଶ ଭାରତ ବର୍ଷକୁ ଚେୟାରମ୍ୟାନ କରିଛନ୍ତି, ଗୁରୁଗ୍ରାମରେ ତାର ଅଫିସ ହେଇଛି। ଆମେ ସୋଲାର ଏନର୍ଜି କ୍ଷେତ୍ରରେ ବିଶ୍ୱକୁ ନେତୃତ୍ୱ ଦେଉଛି ଆଜି ଭାରତ। ଏ 14 ବର୍ଷର ପରବର୍ତ୍ତୀ କାହାଣୀ, ଇଣ୍ଡିଆ ସରକାରରେ ଏଇ ଗୋଟେ ସଫଳ ଉପଲବ୍ଧ। 100 ଦେଶ ଏବଂ ୱାର୍ଲଡ ବ୍ୟାଙ୍କ ଭାରତ ବର୍ଷକୁ ବହୁତ ଏତେ ପଇସା କେବେ ଦେଇନଥିଲା। ଆଜିର ଦିନରେ ଆମର ଟୋଟାଲ ଏନର୍ଜି ଯେତେ ଆମେ କଞ୍ଜପ୍ସନ କରୁଛୁ ଭାରତରେ, 52% ହଉଛି ସୋଲାର ପାୱାର। କେଡ଼େ ଖୁସିର କଥା ଦେଖନ୍ତୁ ଆପଣ, ସାରା ଭାରତ ବର୍ଷର ଲୋକମାନେ ଯେତେ ଆମେ ବ୍ୟବହାର କରୁଛୁ ଇଲେକ୍ଟ୍ରିସିଟି, ତାର ଏକ୍ଜାକ୍ଟ ଫିଗର ହଉଛି 52% ଆଜି ଆମେ ସୋଲାର ପାୱାରରୁ ପାଉଛୁ। ୱିଣ୍ଡ ପାୱାର ଶକ୍ତି ମଧ୍ୟ ଆମେ ବିଶ୍ୱର ତୃତୀୟ ସର୍ବବୃହତ ଶକ୍ତି ହଉଛି ୱିଣ୍ଡ ପାୱାର, ପବନ ଶକ୍ତି, ମିନି ହାଇଡ୍ରୋ ପାୱାର ଆମ ପାଖରେ ଅଛି। ଆପଣ ଯୋଉ କଥା ହଉଥିଲେ ହାଇଡ୍ରୋଜେନ କଥା ହଉଥିଲେ, ଆଜିକାର ଦିନରେ ଆପଣ ଦେଖିବାକୁ ଯାଉଛନ୍ତି ଭାରତ ବର୍ଷରେ କୁହନ୍ତୁ ଓଡ଼ିଶାରେ ଭୁବନେଶ୍ୱର ସହରରେ ବସ୍ ଚାଲିବ ହାଇଡ୍ରୋଜେନରେ, ହାଇଡ୍ରୋଜେନ ବସ୍ ଆପଣଙ୍କ ଚାଲିବ। ଇ ଭେହିକଲ ଏନର୍ଜି ଭେହିକଲ ଆପଣ ଦେଖ ସରକାର ବର୍ତ୍ତମାନ କହୁଛନ୍ତି ଇ ଭେହିକଲ ଇଲେକ୍ଟ୍ରୋନିକ୍ସ ଭେହିକଲ ଆପଣ ବାହାର କରନ୍ତୁ। ପେଟ୍ରୋଲ ଦାମ ବଢୁଛି, ପେଟ୍ରୋଲ ଇମ୍ପୋର୍ଟ ପାଇଁ ପ୍ରାଇସ୍ ଅଧିକ ଦେବାକୁ ପଡୁଛୁ, ଡିଜେଲକୁ କମିବାକୁ ପଡିବ, ହ୍ରାସ ପେଟ୍ରୋଲ ହ୍ରାସ କମିବାକୁ ପଡିବ, ଟ୍ରାନ୍ସପୋର୍ଟେସନକୁ ଆମେ କମ୍ବାଇନ୍ ଟ୍ରାନ୍ସପୋର୍ଟରେ ଯିବା, ସାଇକେଲରେ ଯିବା ବା ମିଳିମିଶିକି ଗାଡ଼ିରେ ଗୋଟେ ଗାଡ଼ିରେ ଯିବା, ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବା, ଏନର୍ଜି କନଜରଭେସନ ଏନର୍ଜିକୁ ଆମେ ଶକ୍ତି ସଞ୍ଚୟ କରିବା। ତ ଗ୍ରୀନ ହାଇଡ୍ରୋଜେନ ହଉଛି ଭବିଷ୍ୟତର ଶକ୍ତି। ଆପଣ ଦେଖିଥିବେ ପ୍ରଥମ ଥର ପାଇଁ ଭାରତ ଇତିହାସରେ ଗୋଟେ ଟ୍ରେନ୍ ଚାଲିଛି, ଏକ୍ସପେରିମେଣ୍ଟାଲ କ୍ଷେତ୍ରରେ ଆରମ୍ଭ ହେଇଛି ହାଇଡ୍ରୋଜେନ ଟ୍ରେନ୍, ଏବଂ ଗ୍ରୀନ ହାଇଡ୍ରୋଜେନ ଟ୍ରେନ୍ ଚାଲିବ ଏବେ ତ ମଧ୍ୟ ଆସିଲାଣି କନସେପ୍ଟ ଆସିଲା। ଆଜିକା ଦିନରେ ଯୋଉ ପେଟ୍ରୋଲ ପମ୍ପରେ ଆପଣ ଯୋଉ ପେଟ୍ରୋଲ ପାଉଛନ୍ତି, 20% ଇଥାନଲ ସେଥିରେ ମିଶିଛି, 80% ପେଟ୍ରୋଲ, 20% ଇଥାନଲ। ବ୍ରାଜିଲ ହେଉଛି ଗୋଟେ ଦେଶ ବିଶ୍ୱରେ ଯାର ସମସ୍ତ ଭେହିକଲ 100% ଇଥାନଲରେ ଚାଲୁଛି ଆଜିର ଦିନରେ। ଇଲେକ୍ଟ୍ରୋନିକ୍ସ ଭେହିକଲ ଏହି କ୍ଷେତ୍ରକୁ ଭାରତ ଦ୍ରୁତ ଗତିରେ ଯାଉଛି ଏବଂ ସଫଳତା ସାଉଁଟୁଛି। ଇଏ ବହୁତ ଗୁଡ଼ିଏ ସଫଳତା ଏନ୍ଡିଏ ସରକାର ଉପଲବ୍ଧିକି ଆମେ ସମସ୍ତେ ଭାରତବାସୀ ଉପକୃତ ହେଉଛେ। ସରକାରଙ୍କର ପ୍ଲାନ ପ୍ରୋଗ୍ରାମ୍ସକୁ ନେଇକି ଏନର୍ଜି ସେକ୍ଟରରେ, ବିଶେଷ କରି ଗ୍ରୀନ ଏନର୍ଜି ସେକ୍ଟରରେ
1: ସାର୍, ଏସବୁ ପରେ ବି ଯଦି ଦେଖିବେ ଆପଣଙ୍କର ବାୟୁ ପ୍ରଦୂଷଣ ଗୋଟେ ଭାରତ ପାଇଁ ବି ମଧ୍ୟ ଗୋଟେ ପ୍ରମୁଖ ସମସ୍ୟା ହେଇକି ରହିଛି, ସେଥିପାଇଁ ସରକାର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଯୋଉଟା ଏନ୍ସିଏପି ମଧ୍ୟ ଗଠନ କରିଛନ୍ତି, ସାର୍ ଇଏ କେତେ ଦୁର୍ଫଳପ୍ରଦ ହେଇଛି?
0: ବାୟୁ ଅଛି ମାନେ ମଣିଷ ଅଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଆମେ ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ଛାଡୁଛେ, ଭାରତର ଲୋକସଂଖ୍ୟା ବଢି ଚାଲୁଛି, ଆଜି ବିଶ୍ୱରେ ଭାରତ ହେଉଛି 1 ଜନସଂଖ୍ୟା ଅଧିକାରୀ ରାଷ୍ଟ୍ର, ଚାଇନା ଥିଲା 1, ଭାରତ ଥିଲା 2। ଆଜିର ଦିନରେ ଆମେ ଭାରତ ହେଉଛି ବିଶ୍ୱର ସବୁଚାଇଁ ଜନଗହଳି ରାଷ୍ଟ୍ର, ଜନସମୃଦ୍ଧ ରାଷ୍ଟ୍ର। ତ ଆମେ ବଞ୍ଚିବା ପାଇଁ ଅମ୍ଳଜାନ ଦରକାର, 140 କୋଟି ଲୋକ ବଞ୍ଚିବେ, ଅମ୍ଳଜାନ ଦରକାର ବାୟୁମଣ୍ଡଳରେ। ତ ବାୟୁମଣ୍ଡଳରେ ଅମ୍ଳଜାନର କନ୍ସେଣ୍ଟ୍ରେସନ ଲୋକସଂଖ୍ୟା ବଢି ପ୍ରପୋର୍ସନରେ ଲୋକସଂଖ୍ୟା ବଢୁଛି, କିନ୍ତୁ ବାୟୁମଣ୍ଡଳରେ ଅକ୍ସିଜେନ କଣ୍ଟେଣ୍ଟ କଣ ବଢୁଛି କି? ଆମର ପ୍ଲାଣ୍ଟେସନ ପ୍ରୋଗ୍ରାମ ତାକୁ ମେକଅପ୍ କରିପାରୁଛି କି? ଯୋଉ ଗଛ ଗୁଡିକ ଆମେ ବଡ ବଡ ଗଛ ଗୁଡିକ କାଟି ଦେଇକି ଛୋଟ ଛୋଟ ଗଛ ଲଗେଇଲେ ବଡ ବଡ ଗଛ ବଢିକି ସେ ସ୍ତରକୁ ଯିବ, ଇକୋଲୋଜିକୁ ରିଷ୍ଟୋର କରିବ, ଇକୋଲୋଜିକୁ ସଷ୍ଟେନ କରିବ, ସଷ୍ଟେନେବୁଲ ଇକୋନୋମି କ୍ଷେତ୍ରରେ, ସଷ୍ଟେନେବୁଲ ଏନ୍ଭାରମେଣ୍ଟ କ୍ଷେତ୍ରରେ ଆମକୁ ସମୟ ଲାଗିବ। ବଡ ଗଛରେ କାଟିଦେଲେ, ଲଗେଇଲେ ଛୋଟ ଗଛରେ, ଛୋଟ ଗଛରେ ଆଉ ବଡ ଗଛ ହେଇକି ଅମ୍ଳଜାନ ବାୟୁମଣ୍ଡଳକୁ ଦେବାକୁ ସମୟ ଲାଗିବ। ତେଣୁ ସ୍ୱଚ୍ଛ ବାୟୁ, ଆଜି ଯୋଉ ବାୟୁଟିକି ଆପଣ ପବନରେ ନିଶ୍ୱାସ ପ୍ରଶ୍ୱାସ ବାୟୁରେ ନେଉଛନ୍ତି, ସେଥିରେ 100% ଅମ୍ଳଜାନ ଅଛି ବା ଆଡମିନିଷ୍ଟର ହେଇକି ଅନ୍ୟାନ୍ୟ ବାୟୁମଣ୍ଡଳ ଆପଣ ଭିତରକୁ ଯାଉଛି, ପ୍ରଶ୍ୱାସ ବାୟୁରେ ଯାଉଛି, ଅମ୍ଳଜାନ ସାଙ୍ଗରେ ଯାଉଛି। ତ ଅମ୍ଳଜାନର ଏକମାତ୍ର ସୋର୍ସ ହେଲା ଗଛ।

0: ଗଛ ପତ୍ରରୁ ଆମେ ଅମ୍ଳଜାନ ପାଉଛେ। ମୁଁ ପ୍ରସବ ସମୟରେ ନଉଥିବା ପ୍ରତ୍ୟେକ ବାୟୁ ମୋ ବାପା ବୋଉ ଦଉନାହାନ୍ତି, ଗଛଟିଏ ଦଉଛି ମତେ। ତ ଗଛଟିକି ଆମେ ଯୋଉ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ଜଙ୍ଗଲରେ ନିଆଁ ଲାଗୁଛି, ଆପଣ ଦେଖିଛନ୍ତି ଖରାଦିନ ଜଙ୍ଗଲ ନିଆଁ, ଆମେରିକାରେ ଯୋଉ ନିଆଁ ଲାଗିଥିଲା, ଆମେରିକା ନିଆଁରେ କେତେ ବଡ କେତେ ଅବସ୍ଥା ହେଇଗଲା। ଯୋଉ ଫିଲ୍ମ ସିଟି, ଆପଣ ହଲିଉଡ୍ ଫିଲ୍ମ ସିଟିରେ ସେ ଜାଗାରେ ଯୋଉ ନିଆଁ ଲାଗିଥିଲା ଗତ ବର୍ଷ ଦେଖିଥିଲେ, ଭୟଙ୍କର ସମସ୍ୟା ହେଇଥିଲା। କେତେ ନିଆଁ, କେତେ ପ୍ରଦୂଷଣ ହେଇଥିଲା, କାର୍ବନ୍ ଡାଇଅକ୍ସାଇଡ୍ ପରସେଣ୍ଟେଜ୍ ଆମେରିକାର ବାୟୁମଣ୍ଡଳରେ ବହୁତ ବଢିଯାଇଥିଲା। ଆମ ଜଙ୍ଗଲ ମାନଙ୍କରେ ମଧ୍ୟ ଟାଇମ୍ ଟୁ ଟାଇମ୍ ଆପଣ ଦେଖିବେ ଲୋକମାନେ ନିଆଁ ଲଗେଇ ଦଉଛନ୍ତି, କିମ୍ବା ଗଛର ଘର୍ଷଣ ହେଇକି ନିଆଁ ଲାଗିଯାଉଛି, ତାକୁ ଆମେ ପ୍ରୋଟେକ୍ଟ କରିପାରୁନୁ, ଆମର ବଡ ବଡ ଗଛ ଜଳି ଯାଉଛି, ତ ତାକୁ ମଧ୍ୟ ସୁରକ୍ଷା କରିବାକୁ ପଡିବ। ତ ସେଟା ପଡିବ, ଗଛ ଜଳିଗଲା ପରେ ଜଙ୍ଗଲ ଜଳିଲା ପରେ ବାୟୁମଣ୍ଡଳ ଅଙ୍ଗଳାକଣ ଗଛ ପରସେଣ୍ଟେଜ୍ ବଢିଗଲା। ତେଣୁ ଶୁଦ୍ଧ ବାୟୁଟା ମୁଁ ଯୋଉ ପ୍ରସ୍ତୁତ ପରସେଣ୍ଟ ଅମ୍ଳଜାନ ନେଲି, ମୁଁ ପ୍ରକୃତର ଅମ୍ଳଜାନ ନେଲି କି, ଅମ୍ଳଜାନ ସାଙ୍ଗରେ କାର୍ବନ ଡାଇଅକ୍ସାଇଡ୍ ମଧ୍ୟ ନେଉଛି, କାର୍ବନ ଡାଇଅକ୍ସାଇଡ୍ ପରସେଣ୍ଟେଜ୍ ବଢି ବଢି ଚାଲିଲା ଫଳରେ ଅକ୍ସିଜେନ୍ ପରସେଣ୍ଟେଜ୍ କମି ଯାଉଛି। ଆପଣଙ୍କର ପୁଅ ଝିଅମାନେ ସ୍କୁଲକୁ ଆଜି ଯାଉଛନ୍ତି, ପାଣି ବୋତଲ ଟିକେ ସାଙ୍ଗରେ ନେଇକି ଯାଉଛନ୍ତି, ବ୍ୟାଗରେ ନେଇକି ଯାଉଛନ୍ତି ନା ନାହିଁ ଟଙ୍ଗେଇକି, କାଲି ସକାଳେ ହୁଏତ ସମୟ ଆସିବ ସ୍ୱଚ୍ଛ ବାୟୁ ଆପଣ ପାଇବେନି, ଆପଣଙ୍କ ପୁଅ ଝିଅ ସ୍କୁଲକୁ ଯିବେ ଅମ୍ଳଜାନ ସିଲିଣ୍ଡର ସାଙ୍ଗରେ ନେଇକି ନାକରେ ଲଗେଇକି ଯିବେ। ଆପଣ ଯେତେବେଳେ ପିଲା ଥିଲେ, ମୁଁ ଯେତେବେଳେ ପିଲା ଥିଲି ସ୍କୁଲକୁ ଗଲାବେଳେ ପାଣି ବୋତଲ ନଉନଥିଲି, କୌଣସି ପିଲା ସ୍କୁଲକୁ ପାଣି ବୋତଲ ନେଇ ଯାଉନଥିଲି, ସେ ସମୟ ଆଜି ବଦିନି। 140 କୋଟି ଲୋକଙ୍କୁ ସ୍ୱଚ୍ଛ ବାୟୁର ଆବଶ୍ୟକତା ରହିଛି, ଏଥିରେ ସମସ୍ତେ ଏକମତ ହେବେ, କିନ୍ତୁ ବାୟୁର କନ୍ସେଣ୍ଟ୍ରେସନଟା କମିଯାଉଛି, ଅକ୍ସିଜେନ୍ର କାର୍ବନ ଡାଇଅକ୍ସାଇଡ୍ ବଢିଯାଉଛି, କାରଣ ଆମେ ଜଙ୍ଗଲକୁ ରକ୍ଷା କରିପାରୁନୁ। ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଅଗ୍ନି, ଜଙ୍ଗଲକୁ କାଟିବା ଫଳରେ ତାର କାନୋପି କମିଯାଉଛି, ଅକ୍ସିଜେନ୍ ଆବଜର୍ବ, ସେ ଯୋଉ ଆପଣ କାର୍ବନ ସିଙ୍କ, ଆପଣ ଯେ ନିଆଁ ଜଳେଇଲେ କାର୍ବନ ଯେଉଁ ହେଲା ବାୟୁମଣ୍ଡଳ, ତାକୁ ଆବଜର୍ବ କରେ କିଏ, ଗଛର ପତ୍ର। ତେଣୁ ଗଛ ଯେତେବେଳେ ଦିନ ପରେ ଦିନ କଟି ଚାଲିଛି, ଛୋଟ ଛୋଟ ଗଛ କହୁଛନ୍ତି, ତାର ଛୋଟ ଛୋଟ ଗୋଟେ ଅକ୍ସିଜେନ୍ ଆବଜର୍ବ, କାର୍ବନ ଆବଜର୍ବ କରିବ, ବଡ ଗଛରେ କାର୍ବନ ଆବଜର୍ବ କରିବ, ବଡଟା ବିରାଟ ଗଛ, ବଡ ଗଛ, ପଣସ ଗଛ, ଉସ ଗଛ, ପୁରା ବିଗ୍ ବି ବହୁତ ବଡ ଗଛ, ସେମାନେ କାର୍ବନ ସିଙ୍କ୍ ରେ କାମ କରିଥାନ୍ତି। ତେଣୁ କାର୍ବନକୁ ଆମେ ଜିରୋ କାର୍ବନ ଯୋଉ କଥା ଆମେ ବର୍ତ୍ତମାନ ସରକାର କହୁଛନ୍ତି, କାର୍ବନ ଫୁଟପ୍ରିଣ୍ଟ ଆମର ଜିରୋ ହେବା ଦରକାର, ଶୂନ୍ୟକୁ ଯିବା ଦରକାର। ଜଙ୍ଗଲ ବୃଦ୍ଧି ପାଇଲେ, ଜଙ୍ଗଲ ବୃଦ୍ଧି ପାଇଲେ, ଜଙ୍ଗଲର ଗଛ ବଢିଲେ, ଅଭିବୃଦ୍ଧି ଘଟିଲେ, ସେଟା ଜିରୋ କାର୍ବନ ଆଡ଼କୁ ଯିବେ। ତେଣୁ କାର୍ବନ ଫୁଟପ୍ରିଣ୍ଟ କି ଆମକୁ ଜିରୋ ପଡିବ, କାର୍ବନ ଡାଇଅକ୍ସାଇଡ୍ ଏମିସନକୁ ରିଡ୍ୟୁସ୍ କରିବାକୁ ପଡିବ। ଆମେ କୌଣସି ଜିନିଷ ଜଳେଇବା ନାହିଁ, ଜଳେଇଲେ ବାୟୁମଣ୍ଡଳ ଅଙ୍ଗାରକାମ ପରସେଣ୍ଟେଜଟା ବଢିଯାଉଛି, ଅମ୍ଳଜାନ ପରସେଣ୍ଟେଜଟା କମିଯିବ। ତେଣୁ ପ୍ରଶାନ୍ତ ଭାଇରେ ମୁଁ ସ୍ୱଚ୍ଛ ଅମ୍ଳଜାନ ନେବା ପାଇଁ ହେଲେ ମତେ ପରିବେଶ ସୁରକ୍ଷା ପ୍ରତି ଗଭୀର ଭାବେ ଧ୍ୟାନ ଦେବାକୁ ପଡିବ।
1: ସାର୍ ମୁଁ ଏଇଟା ଆପଣଙ୍କୁ ଅଟକେଇବି, ଯୋଉ ପରିବେଶ ପ୍ରଦୂଷଣ ହେଲା ଫଳରେ ଜଳବାୟୁର ପରିବର୍ତ୍ତନ ଘଟୁଛି, ଏବଂ ଆମେ ଦେଖୁଛେ ଆଗେ ଯେତେବେଳେ ସାର୍ କୋଉଠି ବନ୍ୟା ହଉଥିଲା, ବାତ୍ୟା ହଉଥିଲା, ବା ସେମିତି ପରିସ୍ଥିତି ଆସୁଥିଲା, ତାହା ପରିମାଣ ବା ତାହାର ପ୍ରଭାବ କମ୍ ରହୁଥିଲା। ଏବେ କିନ୍ତୁ ଯାହା କିଛି ଘଟୁଛି, ଆପଣ ଦେଖନ୍ତୁ ଯଦି ପବନ ହଉଛି ବା ଆପଣଙ୍କର ବାତ୍ୟା ହଉଛି, ସାର୍ ତାର ପ୍ରକୋପ ସାର୍ ଏତେ ଭୟଙ୍କର ହେଇଯାଉଛି ଏ ଯୋଉ ଜଳବାୟୁ ଖରାପ ହେବା ଦ୍ୱାରା, ତ ଏହାର ମୁକାବିଲା ପାଇଁ ଭାରତ କେତେ ପ୍ରସ୍ତୁତ ବୋଲି ଆପଣ ଭାବୁଛନ୍ତି?
0: ଭାରତ ନିଶ୍ଚିତ ଭାବେ ପ୍ରସ୍ତୁତ, କିନ୍ତୁ ସମୟ କଡ଼ ଲୁଟୁଛି। ଆମ ପିଲାଦିନେ ବର୍ଷା ଆମେ ଦେଖିଥିଲୁ 4 ମାସ, ତାକୁ ଚତୁର୍ମାସିଆ ବୋଲି କୁହାଯାଏ। 4 ମାସ ବର୍ଷା ହବ, ପ୍ରାୟ ବର୍ଷା ହବ, ଲାଗି ରହିଥିବ, ସୂର୍ଯ୍ୟ ଆଜି ଦେଖାଗଲେ କାଲି ଦେଖାଯିବନି, ଏମିତି ହେଇକି ସୂର୍ଯ୍ୟ ପ୍ରାୟ ଦେଖିବା ମୁସ୍କିଲ 4 ମାସ, ସେ ଜିନିଷ ଆଜି ନାହିଁ। ଆଜି 4 ମାସ ବର୍ଷା ଭାରତ ବର୍ଷର କୌଣସି ରାଜ୍ୟରେ ହଉଛି? ଏଇ ଘଟଣା ଘଟିଲା ସାର୍, ଆପଣ ଲକ୍ଷ୍ୟ କରିବେ, ସବୁଯାକ ବଡ କାରଣ ହେଲା ଯେତେବେଳେ ଶିଳ୍ପ ବିପ୍ଳବ ଆସିଲା। 17th century, 18th century ଯେତେବେଳେ ସମଗ୍ର ୟୁରୋପରେ ଶିଳ୍ପ ବିପ୍ଳବ ଆସିଲା, ଶିଳ୍ପ ବିପ୍ଳବ ଆସିଲା ଫଳରେ ଶିଳ୍ପଜାତ ଦ୍ରବ୍ୟ ପ୍ରସ୍ତୁତ ହେଲା ବେଳେ, କଳକାରଖାନା ଚାଲିଲା ବେଳେ ଯୋଉ ବର୍ଜ୍ୟବସ୍ତୁ ବାଢିଲେ, ବାହାରିଲା ବାୟୁମଣ୍ଡଳ କଲା, ତାକୁ ବିଶୋଧନ ନ କରିକି ବାୟୁମଣ୍ଡଳକୁ ଆମେ ଛାଡିଲେ, କନ୍ସେପ୍ଟ ନଥିଲା। 72 ମସିହାରେ ସମଗ୍ର ବିଶ୍ୱବାସୀ ଚେତିଲେ ପରିବେଶ ବୋଲି ଗୋଟେ ଜିନିଷ ଅଛି। 82 ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କର ପରିବେଶ ବିଭାଗ ନଥିଲା, ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ନଥିଲା, ଧୀରେ ଧୀରେ ଧୀରେ ଧୀରେ ଆସିଲା। ତ ପରିବେଶ ସଚେତନତା ଆସିଲା, ଧୀରେ ଧୀରେ ଧୀରେ ଧୀରେ ଆସିଲା, ଇଭେନ 82 ମସିହା ପର୍ଯ୍ୟନ୍ତ ମଧ୍ୟ ଓଡ଼ିଶାର ପରିବେଶ ବିଭାଗ ନଥିଲା, ଡିପାର୍ଟମେଣ୍ଟ ଅଫ ଏନ୍ଭାରମେଣ୍ଟ ନଥିଲା। ସେତେବେଳେ ହେଲା ସେଟା ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଡିପାର୍ଟମେଣ୍ଟ ସାଙ୍ଗରେ ଜଡିତ କରାଗଲା, ସେ ସ୍ତରରେ ତାକୁ ଜଡିତ କରାଗଲା, ଆପଣ ଜଙ୍ଗଲ ବିଭାଗ ସାଙ୍ଗେ ଜଡିତ କରାଗଲା। ତେଣୁ ଏଇ ଯୋଉ ପରିବେଶ ସୁରକ୍ଷା ଆସୁଛି, ଶିଳ୍ପ ବିପ୍ଳବ ସମୟରୁ ପରିବେଶଟା ଧୀରେ ଧୀରେ ଧୀରେ ଧୀରେ ଆମର ପ୍ରଦୂଷିତ ହେବାକୁ ଲାଗିଲା। ଆମେ ଯାହା କିଛି ବର୍ଜ୍ୟବସ୍ତୁ କଳକାରଖାନା ମାନଙ୍କରୁ ବାହାର କଲୁ, ବାୟୁମଣ୍ଡଳକୁ ଛାଡିଲୁ, ମୃତ୍ତିକାକୁ ପ୍ରଦୂଷଣ କଲୁ, ପାଣିକୁ ମଧ୍ୟ ଛାଡିଲୁ, ପ୍ରଶୋଧନ ନ କରି ଶୁଦ୍ଧ ନ କରିକି ଆମେ ତାକୁ ଜଳରେ ଛାଡିଦେଲୁ। ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ କଲୁ ନାହିଁ, ସଲିଡ୍ ୱେଷ୍ଟ ଡିସ୍ପୋଜାଲ ଠିକ୍ ଭାବେ କଲୁ ନାହିଁ, ଲିକ୍ୱିଡ ୱେଷ୍ଟ ଡିସ୍ପୋଜାଲ ଆମେ ଠିକ୍ ଭାବେ କଲୁ ନାହିଁ, ଶୋଧନ ନ କରିକି ଆମେ ଜଳକୁ ଛାଡିଲୁ, ଜଳସ୍ରୋତକୁ ଛାଡିଲୁ। ତେଣୁ ଜଳ ମଧ୍ୟ ପ୍ରଦୂଷଣ ହେଲା, ବାୟୁ ମଧ୍ୟ ପ୍ରଦୂଷଣ ହେଲା, ମୃତ୍ତିକା ମଧ୍ୟ ପ୍ରଦୂଷଣ। ଶିଳ୍ପ ବିପ୍ଳବ ସମୟରୁ ଆରମ୍ଭ କରିକି ସମୟ ଘଡ଼ା ଲେଟ୍ ଆସିକି 1972 ମସିହା ଯେତେବେଳେ ଆସି ପହଞ୍ଚିଲେ, 1800 ଶତାବ୍ଦୀରୁ ଆସିକି 17 ଶତାବ୍ଦୀରୁ 1972 ମସିହାରେ ପହଞ୍ଚିଲା ପରେ ସମଗ୍ର ବିଶ୍ୱବାସୀ ଚେତିଲେ ଯାଉଛି।

0: ଚାଲିପାରିବ ନାହିଁ। ଆମକୁ ପରିବେଶ ସୁରକ୍ଷା ପ୍ରତି ଲକ୍ଷ୍ୟ ଦେବାକୁ ପଡିବ। ଭଲ ପାଣି, ଭଲ ବାୟୁ, ଭଲ ମୃତ୍ତିକା ନହେଲେ ଭବିଷ୍ୟତ ଏକ ବିରାଟ ପ୍ରଶ୍ନବାଚୀ ଉପରେ ଦଣ୍ଡାମ ନେବାକୁ ଯାଉଛି।
1: ସାର୍, ଗୋଟେ ଭଲ ପ୍ରଶ୍ନ କଥା ଆପଣ କହିଲେ, ଏଇ ଯୋଉ ଶିଳ୍ପାୟନ ବର୍ତ୍ତମାନ ତ ସାର୍ ଦ୍ରୁତ ଶିଳ୍ପାୟନ ବର୍ତ୍ତମାନ ସମୟରେ ଆବଶ୍ୟକତା ହେଇଛି, ଯେତେବେଳେ ଆପଣ ନିଯୁକ୍ତି ଆବଶ୍ୟକ, ଅର୍ଥନୈତିକ ବିକାଶ ଏବଂ ବୃଦ୍ଧି ମଧ୍ୟ ଆବଶ୍ୟକ। ତେବେ ଗୋଟେ ବଡ଼ ଆହ୍ୱାନ ହେଉଛି ଶିଳ୍ପାୟନ ବି ହେବ, ଭିତ୍ତିଭୂମିର ବିକାଶ ବି ହେବ, ତା ସହିତ ପରିବେଶର ସୁରକ୍ଷା ହେବ। ସାର୍, ଆପଣ କ'ଣ ଭାବୁଛନ୍ତି ଏଇ ଏନ୍ଡିଏ ସରକାର, ବାର ବର୍ଷର ସରକାର ଏଇ ସମନ୍ୱୟ ରକ୍ଷା କରିବା କ୍ଷେତ୍ରରେ, ସନ୍ତୁଳନ ରକ୍ଷା କରିବା କ୍ଷେତ୍ରରେ କେତେ ସଫଳ ହୋଇଛନ୍ତି?
0: ସରକାରଙ୍କର ପ୍ଲାନ୍ ଆଣ୍ଡ ପ୍ରୋଗ୍ରାମ୍ ହେଉଛି ଶିଳ୍ପ ଅଭିବୃଦ୍ଧି ହେଉ, ଆମ ରାଜ୍ୟକୁ ଇନ୍ଭେଷ୍ଟମେଣ୍ଟ ଆସୁଛି। ଆଜିର ଦିନରେ ଦେଖିବେ ମାକ୍ସିମମ୍ ଇନ୍ଭେଷ୍ଟମେଣ୍ଟ ଯଦି ଆସୁଛି ଭାରତ ବର୍ଷର କୌଣସି ରାଜ୍ୟ, ଭାରତ ବର୍ଷକୁ ଆସୁଛି। ସେମି କଣ୍ଡକ୍ଟର କାରଖାନା ଭାରତ ବର୍ଷରେ ଚାରିଟା ଆପ୍ରୁଭ୍ କରେ କେନ୍ଦ୍ର ସରକାର, ତିନିଟା ଓଡ଼ିଶାରେ। କେତେ ବଡ ବିପ୍ଳବ ଶିଳ୍ପ ବିପ୍ଳବ ଓଡ଼ିଶା ଇତିହାସରେ କେବେ ଆସିନଥିଲା, କେବେ ବି ନାହିଁ। କାରଣ ଭାରତ ବର୍ଷ ପାଇଁ ଚାରୋଟି ସେମି କଣ୍ଡକ୍ଟର କାରଖାନା, ଓଡ଼ିଶା ପାଇଁ ଦୁଇଟି, ସଫଳତା କହିଲେ ଇଣ୍ଡଷ୍ଟ୍ରି କ୍ଷେତ୍ରରେ, ସେ ସେମି କଣ୍ଡକ୍ଟର କ୍ଷେତ୍ରରେ। ସେମି କଣ୍ଡକ୍ଟର ଚିପ୍ସ କହିଲେ ଭବିଷ୍ୟତ ବୁଝାଉଛି। ଆପଣ ମୋବାଇଲ କୁହନ୍ତୁ, କମ୍ପ୍ୟୁଟର କୁହନ୍ତୁ, ଯୁଆଡେ ଯାଆନ୍ତୁ, ଉଦାଉଟ ଚିପ୍ସ ଦାରିଜ ନୋ ଫ୍ୟୁଚର। ସେ ରାଷ୍ଟ୍ର ସମୃଦ୍ଧ ହେବ ଯାହା ପାଖରେ ଚିପ୍ସ ଅଛି। ଆପଣ ତାଇୱାନ ଭଳି ଛୋଟିଆ ରାଷ୍ଟ୍ରଟି, ସେ ସମଗ୍ର ବିଶ୍ୱର ସବୁଠୁ ବେଶି ଆପଣଙ୍କର ମାଇକ୍ରୋଟେକ୍ ଷ୍ଟେଟ୍, ହଁ ନା ନାହିଁ? ସେପଟେ ଦେଶ କଣ ନୁହେଁ, ଗୋଟିଏ ବିଲ୍ଡିଂ ତାଇୱାନ, ଗୋଟିଏ ବିଲ୍ଡିଂ ସମଗ୍ର ବିଶ୍ୱ ଚିପ୍ସ ରିକ୍ୱାରମେଣ୍ଟକୁ ମେଣ୍ଟଉଛି। ତେଣୁ ଭବିଷ୍ୟତ ହେଉଛି ସେଇ ରାଷ୍ଟ୍ରର ଯୋଉ ରାଷ୍ଟ୍ର ଚିପ୍ସ ମାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ଭର ନେବ। ସେଇ ରାସ୍ତାକୁ ଆମେ ଆପଣେଇଛୁ, ଭାରତ ଆପଣେଇଛି, ଏବଂ ସେଇ କ୍ଷେତ୍ରରେ ଭାରତ ଓଡ଼ିଶା ମଧ୍ୟ ଆଗକୁ ବାଦ ପକେଇଛି। ତେଣୁ ଶିଳ୍ପ ବିପ୍ଳବ କରା ହଉ, ଶିଳ୍ପ ନହେଲେ ବିକାଶ ହବନି। ଶିଳ୍ପ ଏବଂ ବିକାଶ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, କିନ୍ତୁ ଶିଳ୍ପ କରିବାକୁ ହେଲେ ଆପଣ ଗଛ କାଟିବେ। ଗଛ କାଟିବା ବେଳେ ତାହେଲେ ଅଲଟରନେଟିଭ ହେଇଯିବ, ଗଛ ଲଗେଇବେ। ଆପଣ ବିଦେଶରେ ଦେଖିଥିବେ ଗଛ ନ କାଟିବାରେ କଣ କରନ୍ତି, ଗଛ ପୁରା ତଳୁ ତାଡ଼ିକି ନେଇଯାଆନ୍ତି, ନେଇକି ବରାଟ ଗାତ କରି ଅନ୍ୟ ଜାଗାରେ ପ୍ଲାଣ୍ଟେସନ କରାହେଉଛି ଏବଂ ସେ ଗଛ ବଞ୍ଚିଛି। ତେଣୁ ଗଛର ମଞ୍ଜି ପକେଇକି ଗଛ କରିବା, ଛୋଟ ଡାଳ ପକେଇ ରାଜ୍ୟ ଗଛ କରିବା, ବା ଛୋଟ ଚାରାରେ ଗଛ କରିବା ଅପେକ୍ଷା ଟୋଟାଲ ଗଛଟାକୁ ଉଠେଇ ନେଇକି ଆପଣ ଲଗାନ୍ତୁ। ଏଇ ସ୍କିମଟାକୁ ଆପଣଙ୍କର ମଧ୍ୟ କରାଯାଉଛି। ଘରଟାକୁ ଆମେ ଭାଙ୍ଗି ଦେଉଛୁ, ବିଦେଶରେ ଟୋଟାଲ ଘରଟାକୁ ତା ପ୍ଲିଜ୍ ସହିତ ଉଠେଇକି ଆପଣ ଛୁଇଁ ଦିଆଯାଉଛି। ପ୍ଲାଣ୍ଟେସନ ଅଫ୍ ହାଉସ ଘରଟାକୁ ଉଠେଇଦେବି, ଉଠେଇ ଆଉ ଗୋଟେ ଗାତ ପଡ଼ିବ ଘରଟା ଧୋଇଦେବି।
1: ଆଜ୍ଞା ସାର୍,
0: ଗଛଟାକୁ ନୂଆ ଗଛ ଲଗେଇବାକୁ ସମୟ ଲାଗିବ, ତାର କାରଣ ପତ୍ର ହବ, ବଡ଼ ହବ, ବଡ଼ ହବ, ତାର ଅମ୍ଳଜାନ ଦବ, ରିଲିଜ କରିବ, ତାର ସେ କାର୍ବନ ସିଙ୍କ କାମ କରିବ। ଗଛର ତ ବଡ଼ ହେଲେ ସମୃଦ୍ଧ ହେଲେ ଯାଇ କିଛି କରିବ ନା କାମ, ଛୋଟିଆ ଗଛ ସେଥିରେ କରିପାରିବ। ଆମେ କିନ୍ତୁ ବଡ଼ ଗଛଟିଏ କାଟିକି ଛୋଟ ଗଛଟିଏ ଲଗଉଛୁ, ଛୋଟ ଗଛଟା ସେଇ ସ୍ତରକୁ ଆସିକି କାର୍ବନ ସିଙ୍କର କାମ କରିବ, ଅମ୍ଳଜାନ ରିଲିଜ କରିବ, ମତେ ଦବା ପାଇଁ ବଞ୍ଚିବି, ତାକୁ ସମୟ ଲାଗିବ। ତ ଏଇ ଯୋଉ ବାଲାନ୍ସଟା ଏଇଟା ସାଇନ୍ସ ଟେକ୍ନୋଲୋଜି ପାଠ ଆସୁଛି, ଏଥିରେ ବାଲାନ୍ସ କରିବା। ଆପଣ ଶିଳ୍ପ ସଂସ୍ଥା ଦରକାର, ଶିଳ୍ପ ବି ହେବା ଦରକାର, ସମୃଦ୍ଧ ହେବା ରାଜ୍ୟ ଦରକାର, ଇନ୍ଭେଷ୍ଟମେଣ୍ଟ ଆସିବା ଦରକାର, ଶିଳ୍ପ ସମୃଦ୍ଧ ହେବା ଦରକାର, ଏବଂ ବିକାଶ ବି ହେବା ଦରକାର, ଏବଂ ଗଛ ବି ସୁରକ୍ଷିତ ହେବା ଦରକାର।
1: ଡକ୍ଟର ମିଶ୍ର, ମୁଁ ଆପଣଙ୍କୁ ଟିକେ ଏଇଠି ଅଟକେଇବି, ଯେ ଆପଣ ଜାଣିଥିବେ ଯେ ଗତ ବର୍ଷ ଯୋଉ ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏକ ପେଡ଼ ମା କେ ନାମ, ଯୋଉ ଅଭିଯାନ ଏତେ ସଫଳତା ପାଇଛି ଏବଂ ଭାରତ ବର୍ଷରେ ଯଦି ଦେଖାଯାଏ, ତାକୁ ବିଚାର କରାଯାଏ, ସମୀକ୍ଷା କରାଯାଏ, ତେବେ ପରିବେଶକୁ ସ୍ୱଚ୍ଛ କରିବା ଏବଂ ମଣିଷ ତାକୁ ପରିବେଶ ଅନୁକୂଳ ଜୀବନଶୈଳୀର ସୁଯୋଗ ଦେବା କ୍ଷେତ୍ରରେ ଗୋଟେ ବଡ଼ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆକଳନ କରାଯାଇଛି, ଆପଣ କିଭଳି ବିବେଚନା କରୁଛନ୍ତି?
0: ନିଶ୍ଚିତ ଭାବେ ଏକ ପେଡ଼ ମା କେ ନାମ, ମା କେ କରାଗଲା, ବିଶ୍ୱର ପ୍ରତ୍ୟେକ ମଣିଷ ମା ସାଙ୍ଗରେ ଅତି ମାତ୍ରାରେ ଜଡିତ, ଖାଲି ମଣିଷ ନୁହନ୍ତି ବନ୍ୟଜନ୍ତୁ ମଧ୍ୟ। ମା ସାଙ୍ଗରେ ପିଲାର ଯୋଉ ଆଟାଚମେଣ୍ଟ ଥାଏ, ଯୋଉ ସମ୍ପର୍କ ଥାଏ, ଯୋଉ ସମୃଦ୍ଧି ଥାଏ, ସେଥିପାଇଁ ମାକୁ ଧରିକି ଗଛଟିଏ ମଧ୍ୟ ମାଟିଏ ମା ଲୋକମାନେ ଯେମିତି ମାକୁ କୁଣ୍ଢେଇକି ଗେଲ ହୁଅନ୍ତି, ଗଛକୁ ସୁରକ୍ଷା ଦେବା ପାଇଁ ଗଛକୁ କୁଣ୍ଢେଇ ଥାନ୍ତି। ଆପଣ କୁରାଡ ଦେଇକି ଗଲାବେଳକୁ ଲୋକମାନେ ଗଛକୁ କୁଣ୍ଢେଇ କରୁଛନ୍ତି, ଯଦି ଗଛ ଆଣିବ ମତେ ଆଣ। ତେଣୁ ମା ସାଙ୍ଗରେ ଯୋଉ ଇମୋସନାଲ ଆଟାଚମେଣ୍ଟ ପ୍ରତ୍ୟେକ ମଣିଷର ରହିଛି, ଜୀବଜଗତ ମଣିଷ ନୁହେଁ ଜୀବଜଗତ, ତ ମା ନାଁରେ କରାଗଲା। ମା ନାଁରେ ଗୋଟିଏ ଗଛ, କମ୍ ଗୋଟିଏ ମଣିଷ ଗୋଟିଏ ଗଛ ସାରା ଜୀବନ ଭିତରେ ଯଦି ଲଗେଇବ, ମାଆର ଉଦ୍ୟମ କରିକି, ମାଆକୁ ସମର୍ପଣ କରିକି, ମାଆର ସ୍ମୃତି ଲଗେଇବ, ସେ ଗଛ ସମୃଦ୍ଧ ହବ, ପରିବେଶ ସମୃଦ୍ଧ ହବ, ସମାଜ ବି ସମୃଦ୍ଧ ହବ। ଏଇ ଯୋଉ ସ୍କିମ ଟିକେ ପ୍ରାଇମ ମିନିଷ୍ଟର କଲେ, ଏନ୍ଡିଏ ସରକାର କଲେ, କେନ୍ଦ୍ର ସରକାର କଲେ, ଏ ବହୁତ ବଡ଼ ସଫଳତା ଆଣିଛି ଆମ ରାଜ୍ୟରେ, ଦେଶରେ ମଧ୍ୟ, ଯେ ମାଆର ନାଁରେ ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗେଇବା ଦରକାର। ଆମର ଜମି ନାହିଁ, ଆଜିକାଲି ଆପଣ ଗଲା କଣ ଫ୍ଲାଟ୍ରେ ଆପଣ ରହିଲେ, ସହରବାସୀମାନଙ୍କ ପାଇଁ ଜମି ନାହିଁ, ଗଛଟିଏ ଲଗେଇବା ପାଇଁ ଜମିଟିଏ ଦରକାର। ସେ ଜମିଟିଏ ସହରମାନଙ୍କର ଯୋଉ କଂକ୍ରିଟ ଜଙ୍ଗଲ ଆପଣ କରିଦେଲେ, ଗଛଟିଏ ଲଗେଇବାକୁ ଯୋଉ ଜାଗା ହେଲେ, ସେ ଜାଗାକୁ ଆପଣଙ୍କ ଏରିଆରୁ ହଟିକି ଆଉ ଟିକେ ଦୂରକୁ ଗଲେ ଆପଣ ଜାଗା ପାଇବେ, ସେଠି ଗଛ ଲଗେଇବେ। ସେ ଯୋଉଠି ବି ହଉ, ମରିଯିବା ପୂର୍ବରୁ ଗୋଟିଏ ଗଛ ଲଗେଇକି ଆପଣ ମରନ୍ତୁ, ଆଉ ସେ ଗଛଟିକେ ମା ନାଁରେ ଉତ୍ସର୍ଗ କରନ୍ତୁ, ମାଆର ସ୍ମୃତିରେ ଉତ୍ସର୍ଗ କରନ୍ତୁ, ମାଆର ସ୍ନେହ ମମତାକୁ ମନେ ପକେଇ ଗଛଟିଏ ଲଗାନ୍ତୁ, ପାଣି ପିଇକି। ଏଇ ଯୋଉ ଆଟାଚମେଣ୍ଟ ସେ ମା ସାଙ୍ଗରେ ଅଛି ପ୍ରତ୍ୟେକ ମଣିଷର, ତାକୁ ରିଭାଇଭ୍ କରିବା ପାଇଁ କେନ୍ଦ୍ର ସରକାର କହିଲେ, ନା ମା ନାଁରୁ

0: ସବୁ ଲୋକମାନେ ଉତ୍ସର୍ଗୀକୃତ ହେବେ, ଗଛଟିଏ ଲଗେଇବେ ଏବଂ ଅନୁପ୍ରାଣିତ ହେବେ, ଏବଂ ତାଙ୍କ ପିଲାମାନେ ମଧ୍ୟ ପୁଅ ଝିଅମାନେ ମଧ୍ୟ ଗଛଟିଏ ଲଗେଇବେ। ମା ନାଁରେ ଯୋଉ ସ୍କିମଟି କରାଗଲା ଏକ ପେଡ୍ ମା କେ ନାମ, ବହୁତ ବଡ କାର୍ଯ୍ୟକ୍ରମ, ବହୁତ ସଫଳ କାର୍ଯ୍ୟକ୍ରମ, ଏବଂ ସବୁ ରାଜ୍ୟରେ, ଭାରତର ସବୁ ରାଜ୍ୟରେ ଇନକ୍ଲୁଡିଂ ଓଡ଼ିଶା ଏ କାର୍ଯ୍ୟକ୍ରମ ସଫଳ ଭାବେ ରୂପାୟନ ହେଉଛି, ଏବଂ ଆମେ ସମସ୍ତେ
1: କାର୍ଯ୍ୟକ୍ରମରେ ଶେଷ ଭାଗରେ ପହଞ୍ଚିଲେଣି। ମୁଁ ଆପଣଙ୍କୁ ଗୋଟେ ପଚାରିବି ପ୍ରଶ୍ନ, ଯେ ଆଗାମୀ ଦଶନ୍ଧିରେ ଯେତେବେଳେ ଆମେ ଆପଣ ଯୋଉ କଥା କହୁଛନ୍ତି, ଆସନ୍ତାକାଲିର ଭାରତ କେମିତି ସ୍ୱଚ୍ଛ ହୋଇପାରିବ, ସୁରକ୍ଷିତ ପରିବେଶ ହୋଇପାରିବ, ଜଳବାୟୁ ଭଲ ହୋଇପାରିବ, ଆମେ ମୁକ୍ତ ଅମ୍ଳଜାନ ପାଇବା ଏବଂ ଗୋଟେ ଆମେ ସୁଖଦ ଜୀବନଯାପନ କରିବା, ଏସବୁ ପାଇଁ ଆଜିର ଦିବସରେ ଆପଣ କେଉଁ ସବୁ ଜିନିଷକୁ ପ୍ରାଥମିକତା ଦେବେ ଆଉ ଆପଣଙ୍କର କ'ଣ ବାର୍ତ୍ତା ରହିବ?
0: ଆମର ଜୀବନଚର୍ଯ୍ୟାର ଶୈଳୀକୁ ଆମେ ବଦଳେଇବା। ପ୍ରତ୍ୟେକ ମଣିଷ ଆଜିର ଯୋଉ ଜୀବନଟି ସେ ଜିଉଛି ସକାଳ ସନ୍ଧ୍ୟା, ଜୀବନ ଶୈଳୀ, ଜୀବନଚର୍ଯ୍ୟା, ଜୀବନ ବିକାଶର ଯୋଉ ପର୍ବ ସେ ଜିଉଛି, ଦିନ ପରଦିନ ଦେଇ ଚାଲିଛି, ସେଥିରେ ପରିବେଶ ପ୍ରୋ ଏନ୍ଭାରମେଣ୍ଟ ହବ। ପ୍ରୋ ଏନ୍ଭାରମେଣ୍ଟ ଜୀବନଶୈଳୀ ସେ ଆପଣେଇବ। ପରିବେଶ ଧର୍ମୀ ଜୀବନଚର୍ଯ୍ୟା, ସେ ଜୀବନଚର୍ଯ୍ୟା କରୁଛି, ଗୋଟେ କହିଦେଲି ପରିବେଶ ଧର୍ମୀ ଜୀବନଚର୍ଯ୍ୟା। ପରିବେଶ ସୁରକ୍ଷିତ ରହିବ, ମୋ ସ୍ୱାସ୍ଥ୍ୟ ବି ସୁରକ୍ଷିତ ରହିବ। ଆପଣ ରୋଡ୍ ସାଇଡ୍ ଷ୍ଟଲ୍ରେ ହଜାର ହଜାର ଦୋକାନ କଟକ ଭୁବନେଶ୍ୱର ସମ୍ବଲପୁର ଯୁଆଡ଼େ ଯାଆନ୍ତୁ, ଆପଣ ଯୋଉ ଫୁଡ୍ ଖାଉଛନ୍ତି, ଫୁଡ୍ କ୍ୱାଲିଟି କି ଗ୍ୟାରେଣ୍ଟି ଦେବ ଆପଣଙ୍କୁ। ତେଣୁ ଆମକୁ ଆମ ଜୀବନଶୈଳୀ ଯୋଉ ଇନ୍ଟେକ୍ ନେଲେ, ଖାଦ୍ୟ ଖାଇଲେ ବା ବାୟୁ ନେଲେ, ଦେହ ଭିତରକୁ ବାୟୁ ନେଲେ, ପେଟକୁ ଖାଦ୍ୟ ନେଲେ, ତାର ଯୋଉ କ୍ୱାଲିଟି ଆସେସମେଣ୍ଟ ଠିକ୍ ଭାବେ ହବା ଦରକାର। ତେଣୁ ଜୀବନଶୈଳୀକି ମୋତେ ସୁରକ୍ଷିତ କଥା ଆପଣ କହିଲେ ତିନି ଚାରିଟି କଥା କଥାଟି ଆସୁଛି କି ଦ୍ୱିତୀୟ କଥାଟି ଆସିବ, ଟେମ୍ପରେଚର ବଢି ବଢି ଚାଲିଛି, ଗ୍ଲୋବାଲ ୱାର୍ମିଂ, କ୍ଲାଇମେଟ୍ ଚେଞ୍ଜ ବଢି ବଢି ଚାଲିଛି, ଏବଂ 1970 ସୁଦ୍ଧା 1970 ମସିହା ସୁଦ୍ଧା ପ୍ରାଇମ୍ ମିନିଷ୍ଟର ମୋଦି ବିଶ୍ୱବାସୀଙ୍କ ଆଗରେ ସପୋର୍ଟ କରିଛନ୍ତି ଯେ ଆମେ ଭାରତବର୍ଷ ଆମେ ଜିରୋ କାର୍ବନ ଫୁଟପ୍ରିଣ୍ଟରେ ପହଞ୍ଚିଯିବା। କୌଣସି କାର୍ବନ ଆମେ ଏମିସନ କରିବା ନାହିଁ, କୌଣସି ଜିନିଷ ଜଳେଇବା ନାହିଁ, କାର୍ବନ ଏମିସନ ଜିରୋ। ପ୍ରତ୍ୟେକ ନାଗରିକ ଭାରତବର୍ଷର ସାରା ଜୀବନ ଭିତରେ କାର୍ବନ ଫୁଟପ୍ରିଣ୍ଟ କି ଜିରୋ କରିବ ବାଇ 2070 ପ୍ରାଇମ୍ ମିନିଷ୍ଟର ଗ୍ୟାରେଣ୍ଟି ଦେଇଛନ୍ତି, ବିଶ୍ୱବାସୀଙ୍କ ଆଗରେ ଗ୍ୟାରେଣ୍ଟି ଦେଇଛନ୍ତି 2070 ଆମେ ଜିରୋ କାର୍ବନ ଫୁଟପ୍ରିଣ୍ଟରେ ପହଞ୍ଚିବା। ତ ଆମ ଜୀବନଶୈଳୀ ଏମିତି ହେବା ଦରକାର ଯେ ଆମେ ବାୟୁମଣ୍ଡଳକୁ ବା ପରିବେଶକୁ ବା ମୃତ୍ତିକାକୁ, ପରିବେଶ କହିଲେ ଜଳ, ମାଟି, ଆକାଶ ସବୁ ବୁଝେ, ତ ପରିବେଶକୁ ଆମେ କାର୍ବନ ଫୁଟପ୍ରିଣ୍ଟ ଦବା, ଜିରୋ ଦବା, କମେଇ କମେଇ କମେଇ କମେଇ କମେଇ କମେଇ ଚାଲିବା। ଆମେ ମୋଷ୍ଟଲି ଆମେ ରିନ୍ୟୁବଲ୍ ଏନର୍ଜି କି ବ୍ୟବହାର କରିବା, ବେଶୀ ବେଶୀ ରିନ୍ୟୁବଲ୍ ଏନର୍ଜି। କୌଣସି ଘର ଆପଣଙ୍କର ତିଆରି ହେବ ନାହିଁ ଯଦି ଘର ଉପରେ ସୋଲାର ପ୍ୟାନେଲ ନଥିବ, ପିଡିଏ ଆପ୍ରୁଭ୍ ଦବ ନାହିଁ, ସିଡିଏ ଆପ୍ରୁଭ୍ ଦବ ନାହିଁ, କୌଣସି ବଡି ଆପ୍ରୁଭ। ଆମ ସେକ୍ରେଟେରିଏଟ୍ ବିଲ୍ଡିଂ ହେଉଛି ସୋଲାର ଏନର୍ଜିରେ ଚାଲୁଛି, ଆମ ସେକ୍ରେଟେରୀ ଛାତ ଉପରେ ଦେଖିବେ ସୋଲାର ପ୍ୟାନେଲ ଲାଗିଛି, ଲୋକସେବା ଭବନ ଆମର। ତ ଏଇ ଯୋଉ ଜୀବନଚର୍ଯ୍ୟା ଶୈଳୀ କି ଆମକୁ ଟେମ୍ପରେଚର ଯୋଉ ବଢି ବଢି ଚାଲିଛି, ଟେମ୍ପରେଚର ବଢି ବଢି ଚାଲିଛି, ଲୋକସଂଖ୍ୟା ବଢି ବଢି ଚାଲିଛି, ଜଳ ବିଷାକ୍ତ ହେଇ ଚାଲିଛି, ପରିବେଶ ବିଷାକ୍ତ ହେଇ ସାରିଛି, ଖାଦ୍ୟ ବିଷାକ୍ତ ହେଇ ଚାଲିଛି, ଫଳ ବିଷାକ୍ତ ହେଇ ସାରିଛି, ଏଇ ଯୋଉ ପରିବେଶ ଜୀବନଟାକୁ ଜିଉଛି, ଏଇ ଜୀବନକୁ ନେଇକି ଆମେ କେତେବାଟ ଆଗେଇ। ତେଣୁ ମତେ ଟେମ୍ପରେଚର ବଢି ବଢି ଚାଲିଛି, କୁହାଯାଉଛି ବା ଏଣ୍ଡ ଅଫ୍ ଦି ସେଞ୍ଚୁରୀ 1.5 ଡିଗ୍ରୀ ସେଣ୍ଟିଗ୍ରେଡ୍ ଭିତରେ ବର୍ଦ୍ଧିତ ଟେମ୍ପରେଚରକୁ ଲିମିଟ୍ କରିବାକୁ ପଡିବ। ଏଇ କମିଟମେଣ୍ଟ ରଖା ବିଶ୍ୱବାସୀ ନେଇଛନ୍ତି, 1.5 ଡିଗ୍ରୀ ସେଣ୍ଟିଗ୍ରେଡ୍ ଭିତରେ ବିଶ୍ୱ ତାପନକୁ ବାଇ ଏଣ୍ଡ ଅଫ୍ ଦି 21st century ଆମକୁ ବିଶ୍ୱବାସୀ ରଖିବାକୁ ପଡିବ। ସେଥିରେ ଭାରତ ବୈଦେଶିକ ଗ୍ରାଣ୍ଟରେ ଭାରତ ବୈଦେଶିକ କଥା ମାନିବ। ତେଣୁ 1.5 ଡିଗ୍ରୀ ସେଣ୍ଟିଗ୍ରେଡ୍ ଭିତରେ ଯଦି ରଖିବା ବିଶ୍ୱ ଅଛି ନହେଲେ ବିଶ୍ୱ ନାହିଁ, ବା ମାକ୍ସିମମ 2 ଡିଗ୍ରୀ 2.5 ଡିଗ୍ରୀ, କିଛି ଲୋକ 3 ଡିଗ୍ରୀ ବି କହୁଛନ୍ତି, କିନ୍ତୁ ୟୁନାନିମସଲି ଡିସାଇଡ୍ ହେଇଛି 1.5 ଡିଗ୍ରୀ ସେଣ୍ଟିଗ୍ରେଡ୍ ଭିତରେ ବିଶ୍ୱ ତାପନକୁ ଗ୍ଲୋବାଲ ୱାର୍ମିଂ କି ଆମକୁ ରଖିଲେ ବିଶ୍ୱ ବଞ୍ଚିବ, ଆମେ ବଞ୍ଚିବା, ନହେଲେ ଆମେ ବଞ୍ଚିପାରିବା ନାହିଁ। ପ୍ଲାଷ୍ଟିକ ଗୋଟେ ପ୍ରଦୂଷଣ ଆମେ ଆଲୋଚନା କଲେ ନାହିଁ, ପ୍ଲାଷ୍ଟିକ ପ୍ରଦୂଷଣର ମାଇକ୍ରୋ ପ୍ଲାଷ୍ଟିକ ଗୋଟେ କଥା ଆସୁଛି। ମାଇକ୍ରୋ ପ୍ଲାଷ୍ଟିକଟା କେବେ ବର୍ଜ୍ୟବସ୍ତୁ, ଦି ରକମ ପ୍ଲାଷ୍ଟିକ, ଗୋଟେ ଡିଗ୍ରେଡେବଲ ପ୍ଲାଷ୍ଟିକ, ଗୋଟେ ବାୟୋଲୋଜିକାଲି ଡିଗ୍ରେଡେବଲ, ଆଉ ଗୋଟେ ନନ୍ ଡିଗ୍ରେଡେବଲ ପ୍ଲାଷ୍ଟିକ। ଯୁଗ ଯୁଗ ଧରିକି ମାଟି ଉପରେ ପଡିଥିବ ପ୍ଲାଷ୍ଟିକ ଡିଗ୍ରେଡେବଲ ହବ ନାହିଁ, ମାଟିରେ ମିଶିବ ନାହିଁ, ଡିଗ୍ରେଡେସନ ହବ ନାହିଁ। ତେଣୁ ଆମକୁ ଯୋଉ ପ୍ଲାଷ୍ଟିକ ବ୍ୟବହାର କରିବା ଭବିଷ୍ୟତରେ, ପ୍ଲାଷ୍ଟିକ ସମଗ୍ର ବିଶ୍ୱର ସବୁ ଜିନିଷ ପ୍ଲାଷ୍ଟିକ, ମୋବାଇଲ ଧରିଛି ପ୍ଲାଷ୍ଟିକ, କମ୍ପ୍ୟୁଟର ପାଖରେ ବସିଛି ପ୍ଲାଷ୍ଟିକ, ଚେୟାରରେ ବସିଛି ପ୍ଲାଷ୍ଟିକ, ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ଜୀବନଚର୍ଯ୍ୟାକୁ, ସାରା ବିଶ୍ୱର ସବୁ ମଣିଷଙ୍କ ଜୀବନଚର୍ଯ୍ୟାରେ ଆମର ପ୍ଲାଷ୍ଟିକ ବ୍ୟବହାର ଆମେ କରୁଛୁ। ତ ସେଇ ଯୋଉ ପ୍ଲାଷ୍ଟିକ ଆମେ ବ୍ୟବହାରକୁ କମେଇବା, ତା ବ୍ୟବହାର କମେଇବା, ଆଉ ବାୟୋଲୋଜିକାଲି ଡିଗ୍ରେଡେବଲ ପ୍ଲାଷ୍ଟିକ ଆମେ ବ୍ୟବହାର କରିବା। ତେଣୁ ପ୍ଲାଷ୍ଟିକ ଗୋଟେ ଭୟାବହ ପରିବେଶ ସମସ୍ୟା ସୃଷ୍ଟି କରିବାକୁ ଯାଉଛି ଭବିଷ୍ୟତରେ। ଆମେ କିନ୍ତୁ ବାୟୋଡାଇଗ୍ରେଡେବଲ ପ୍ଲାଷ୍ଟିକ କରିକି ଯଦି କରିପାରିବା, ସେ ଗୋଟେ ସମସ୍ୟା ଆଗରେ ବଡ ସମସ୍ୟା ରହିଛି।
1: ଆଜ୍ଞା ସାର୍,
0: ଟେମ୍ପରେଚରକୁ 1.5 ଡିଗ୍ରୀ ଲିମିଟ କରିବା, କାର୍ବନ ଫୁଟପ୍ରିଣ୍ଟ କି ଜିରୋ କରିବା, ଆମ ଜୀବନଚର୍ଯ୍ୟାକୁ ପ୍ରୋ ଏନ୍ଭାରମେଣ୍ଟ ବା ପରିବେଶ ଧର୍ମୀ ଜୀବନଚର୍ଯ୍ୟା କରିକି ଆମେ ଜୀବନ ଯଦି ନିର୍ବାହ କରିପାରିବା, କାଲିର ସୂର୍ଯ୍ୟୋଦୟ ଆମେ ଦେଖିବା, ନହେଲେ କାଲିର ସୂର୍ଯ୍ୟୋଦୟ ଆମେ ଦେଖିବା ହୁଏତ ଆମ ପୁଅ ରାତି ଦେଖିପାରିବେ ନାହିଁ।
1: ଆଜ୍ଞା ସାର୍, ସାର୍ ଆପଣଙ୍କର ଆଜିର ପରିବେଶ ଦିବସରେ ଏଇ ଯୋଉ ସୁଚିନ୍ତିତ ମତାମତ

0: ଆଉ ଯେଉଁ ବାର୍ତ୍ତା କେମିତି ଭାବରେ ପରିବେଶକୁ ସୁରକ୍ଷା କରିବା ତାହା ନିଶ୍ଚୟ ଆମ ଶ୍ରୋତାବନ୍ଧୁମାନଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ। ଏହି ଆଲୋଚନା ପାଇଁ ଆପଣଙ୍କୁ ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ବିଭାଗ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର। ଆପଣମାନେ ଶୁଣୁଥିଲେ ବରିଷ୍ଠ ବୈଜ୍ଞାନିକ ଓ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ରଙ୍କ ସହିତ ଆଲୋଚନା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଏନ୍ଡିଏ ସରକାରଙ୍କ 12 ବର୍ଷ ଓ ପରିବେଶ ସୁରକ୍ଷା। ଉପସ୍ଥାପନାରେ ଥିଲେ ସତ୍ୟବ୍ରତ ବେହୁରା। ପ୍ରସ୍ତୁତି କରିଥିଲେ ଆଞ୍ଚଳିକ ସମ୍ବାଦ ବିଭାଗ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣନ୍ତୁ ଆର୍କେ ସୂର୍ଯ୍ୟନାରାୟଣଙ୍କ ବୀଣାବାଦନ।

0: एकीकृत वायु रक्षा प्रणाली और अन्य महत्वपूर्ण रक्षा उपकरणों के उत्पादन में सहयोग करने के लिए तैयार है। इसके साथ ही ये समाचार बुलेटिन समाप्त हुआ।
1: आकाशवाणी कटक।
2: आजिर शेष समाचार मुख्यांश सह मु सुभाष चंद्र शतपथी। ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଭାରତ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତା ବର୍ଷ ସ୍କାର୍ଟ ସୀମା ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। 2025-26 ଆର୍ଥିକ ବର୍ଷରେ ଦେଶର ଜିଡିପି 7.7% ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ଗିଲଗିଟ୍ ବାଲ୍ତିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ୱଷ୍ଟ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟକୁ ସ୍ୱୀକୃତି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା ରାଜ୍ୟବ୍ୟାପୀ ଜନସମ୍ପୃକ୍ତି ଓ ସଚେତନତା କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମସ୍ତ ଜିଲ୍ଲାପାଳଙ୍କ ସହ ଏକ ଆଭାସୀ ବୈଠକରେ ବିସ୍ତୃତ ଆଲୋଚନା କରିଛନ୍ତି। ସମ୍ଭଲପୁର ସହରରେ ଆଜିଠାରୁ ସ୍ଥାନୀୟ ପ୍ରଶାସନ ଏବଂ ଓର୍ମାସର ମିଳିତ ସହଯୋଗରେ ସ୍ୱତନ୍ତ୍ର ଆମ୍ବ ମହୋତ୍ସବ ଗାଁ ଆମ୍ବ ପସରାର ଶୁଭାରମ୍ଭ କରାଯାଇଛି। ଚାଉଳ ମିଲିଂ ଖର୍ଚ୍ଚ 2 ଗୁଣା ବୃଦ୍ଧି କଲେ ରାଜ୍ୟ ସରକାର। ଉଷୁନା ଚାଉଳ କ୍ୱିଣ୍ଟାଲ ପିଛା 20-40 ଟଙ୍କାକୁ ଏବଂ ଅରୁଆ ଚାଉଳ କ୍ୱିଣ୍ଟାଲ ପିଛା 10-20 ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡ଼ିଶାରେ ଅତିରିକ୍ତ 6 ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ ମାନ୍ୟତା ମିଳିଛି। କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପ୍ରସୂତି ଏବଂ ସ୍ତ୍ରୀରୋଗ ବିଭାଗରେ 4 ଏବଂ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶିଶୁରୋଗରେ 2 ପିଜି ସିଟ୍ ପାଇଁ ମାନ୍ୟତା ପ୍ରଦାନ କରାଯାଇଛି। ଆଜିର ସମାଚାର ମୁଖ୍ୟାଂଶ ଏଇଠି ଶେଷ କରୁଛୁ।
1: ଆକାଶବାଣୀ କଟକ। ସମୟ ବର୍ତ୍ତମାନ 11:07। ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଅନୁଚିନ୍ତା 6:35। ଉପସ୍ଥାପନା କରିବେ ପ୍ରଦୀପ୍ତ ମହାପାତ୍ର। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ଗଳା କର୍କଟ ରୋଗ। ଆଲୋଚକ ଡାକ୍ତର ପ୍ରଫୁଲ୍ଲ କୁମାର ଦାସ। ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଏଥିରେ ବିଷୟ ରହିଛି ମୋବାଇଲରେ ଓଡ଼ିଆ ଲିଖନ। ଏ ସମ୍ପର୍କରେ କହିବେ ସନ୍ତୋଷ କୁମାର ମହାନ୍ତ 7:35। 9:00 ଗୀତ ଗୀତିକା। 10:00 ପ୍ରଚାର କରିବୁ ନାଟକ ସମୟ ବଦଳିଗଲା। ରଚନା ସଂଘମିତ୍ରା ମିଶ୍ର, ପ୍ରଯୋଜନା ମୁରଲୀଧର ସାହୁ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ, କିନ୍ତୁ ଆମର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି 5:55। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ। ଜୟ
3: ହିନ୍ଦ। କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ଦିବାକର ମହାନ୍ତି, ସୁକାନ୍ତି ମହାନ୍ତିଙ୍କ ରଚନା। ମାଗ ବିଷ୍ଣୁ ପାଟରାଣୀ ନମସ୍ତେ ନମସ୍ତେ ମାଗ ସାଗର ଦୋଳଣୀ।

ଶିଶିରା ଦାସ ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା କୃଷ୍ଣ କେଶବ ହରି ମୋହନ ବଂଶୀଧାରୀ ନାମ ସୁଧା ପିଇ ଯାରେ ମୂଢ଼ ମନ ମୋହରୀ।

ବାଦଲ କୁମାର ଆଚାର୍ଯ୍ୟ ଗାଇଛନ୍ତି ଏଥର ରଘୁନାଥ ରାଉତଙ୍କ ରଚନା। ଜଗା ଆଖି ପରି ନାହିଁ ରେ ଆଖି, ସବୁ ଆଖି ଯାଏ ସେଥିରେ ଲାଖି।

ମଧୁଲିତା ପରିଡ଼ା ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ ଅସିତ କବିଙ୍କ ରଚନା ତୁମ ପରି ମତେ କାଠ କରିଦିଅ ତୁମ ଦିଆ ଦୁଃଖ ସହିବି ବାଇଶେ ପାହାଚେ ପଥର କରହେ କରମ ଆଦରି ରହିବି।

ଶୁଣିଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଭକ୍ତିଗୀତ ହଳଧର ସୂତାଙ୍କ ରଚନା ଗାଇଛନ୍ତି ବସନ୍ତ ମହାନ୍ତି। ଅମୃତ ଯେବେ ଚାଖି ନାହୁଁ ମନ ଶ୍ରୀକ୍ଷେତ୍ରଧାମକୁ ଯା, ଆନନ୍ଦ ବଜାରେ ବିକା ହେଉଅଛି କୈବଲ୍ୟ ତାରନା।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତ ସମବେତ କଣ୍ଠରେ ଗାଇଛନ୍ତି କଳା ବିକାଶ କେନ୍ଦ୍ରର ଶିଳ୍ପୀମାନେ ମୁକୁନ୍ଦ ଦାସଙ୍କ ରଚନାରୁ ମନ କର ପ୍ରଭୁ ସ୍ତବ ଗାନ ପୂଜା ସେ ମହାମହିମ ସର୍ବଶକ୍ତିମାନ ଗୌରବ ବିଶିଷ୍ଟ ରାଜା।

ଆଧ୍ୟାତ୍ମ ଶାସ୍ତ୍ରରେ ତିନୋଟି କଥା ଅନାଦି, ଏକ ମାୟା ବା ପ୍ରକୃତି, ଦୁଇ ଜୀବ ଓ ତିନି ମାୟାପତି ଭଗବାନ ବା ପରମାତ୍ମା। ପ୍ରକୃତି ଜଡ଼, ଏହାର କାର୍ଯ୍ୟରୂପ ଦୃଶ୍ୟବର୍ଗ କ୍ଷଣିକ, ନାଶବାନ ଓ ପରିଣାମୀ। ଜୀବ ବା ଜୀବାତ୍ମା ଓ ଭଗବାନ ବା ପରମାତ୍ମା, ଏ ଦୁହେଁ ନିତ୍ୟ ଚେତନ ଓ ଆନନ୍ଦ ସ୍ୱରୂପ। ହେଲେ ଜୀବାତ୍ମା ଅଳ୍ପଜ୍ଞ ହୋଇଥିବା ବେଳେ ଭଗବାନ ବା ପରମାତ୍ମା ସର୍ବଜ୍ଞ। ଜୀବ ଅସମର୍ଥ ହୋଇଥିବା ବେଳେ

ପରମେଶ୍ୱର ସର୍ବସମର୍ଥ ଜୀବ ଅଂଶ ହୋଇଥିବା ବେଳେ ପରମେଶ୍ୱର ବା ଭଗବାନ ଅଂଶୀ, ଜୀବ ଭକ୍ତା ଆଉ ଭଗବାନ ବା ପରମେଶ୍ୱର ସାକ୍ଷୀ, ଜୀବ ଉପାସକ ଓ ଭଗବାନ ବା ପରମେଶ୍ୱର ଉପାସ୍ୟ। ପରମେଶ୍ୱର ବା ଭଗବାନ ମଝିରେ ମଝିରେ ଧରାପୃଷ୍ଠରେ ଅବତରଣ କରି ବା ପ୍ରକଟ ହୋଇ ଜୀବଙ୍କ ମଙ୍ଗଳ ନିମନ୍ତେ ଉପଦେଶ ଦେଇଥାନ୍ତି। ଏହି ସମ୍ବନ୍ଧରେ ଉପନିଷଦରେ ଗୋଟିଏ ସୁନ୍ଦର କାହାଣୀ ଅଛି। ଭଗବାନଙ୍କ ପ୍ରତାପରେ ଏକଦା ଦେବତାମାନେ ଅସୁରମାନଙ୍କୁ ପରାଜିତ କରିଥିଲେ। ଦେବତାମାନେ ଅଜ୍ଞାନବଶ ଅତ୍ୟନ୍ତ ଗର୍ବ କରିବାରେ ଲାଗିଲେ, ଆମେ ଆମ ବଳ ପରାକ୍ରମରେ ଅସୁରମାନଙ୍କୁ ଜୟ କରିଛୁ, ଏପରି ଅଭିମାନରେ ଫାଟି ପଡ଼ିବାରେ ଲାଗିଲେ। ଅଭିମାନ ଭଗବାନଙ୍କୁ ଭଲ ଲାଗେ ନାହିଁ, ସେ ତ ସର୍ବଜ୍ଞ ଓ ସର୍ବସମର୍ଥ। ନିଜର ସନ୍ତାନମାନେ ବାଟ ହୁଡ଼ି ଯାଉଛନ୍ତି ଜାଣି ଭଗବାନ ସେମାନଙ୍କୁ ଉଚିତ ଶିକ୍ଷା ଦେବାକୁ ମନ କଲେ। ସ୍ୱୟଂ ସଚ୍ଚିଦାନନ୍ଦ ପରମାତ୍ମା ସେହି ଦେବତାମାନଙ୍କ ଆଗରେ ଏକ ଯକ୍ଷ ରୂପରେ ପ୍ରକଟ ହୋଇଗଲେ। ଦେବତାମାନେ ଅପୂର୍ବ ପ୍ରଭାବଶାଳୀ ଯକ୍ଷ କିଏ ଜାଣିବା ପାଇଁ ବ୍ୟଗ୍ର ହୋଇଗଲେ। ଇନ୍ଦ୍ର ଅଗ୍ନିକୁ ପଠାଇଲେ ସେହି ତେଜସ୍ୱୀଙ୍କ ପରିଚୟ ବୁଝି ଆସିବା ପାଇଁ। ଯକ୍ଷ ରୂପୀ ଭଗବାନ ଅଗ୍ନିକୁ ପଚାରିଲେ, ତୁମେ କିଏ, ତୁମର ସାମର୍ଥ୍ୟ କେତେ? ଅଗ୍ନି କହିଲେ, ଆମେ ଜାତବେଦା ଅଗ୍ନି, ଆମେ ଇଚ୍ଛା କରିବା ମାତ୍ରେ ସାରା ବ୍ରହ୍ମାଣ୍ଡକୁ ଜାଳି ପୋଡ଼ି ଭସ୍ମ କରିଦେଇପାରୁ। ଏପରି କଥା ଶୁଣି ଯକ୍ଷରୂପୀ ଭଗବାନ ଅଗ୍ନିଙ୍କ ଆଗରେ ଗୋଟିଏ ଶୁଷ୍କ ତୃଣ ରଖିଦେଲେ ଏବଂ ତାହାକୁ ଜାଳି ଦେବା ପାଇଁ କହିଲେ। ହେଲେ ଅଗ୍ନି ସେହି ତୃଣକୁ ଜାଳିପାରିଲେ ନାହିଁ, ସେ ଅସଫଳ ହୋଇ ଇନ୍ଦ୍ରଙ୍କ ପାଖକୁ ଫେରିଗଲେ। ଏହାପରେ ଇନ୍ଦ୍ର ପବନ ଦେବତାଙ୍କୁ ପଠାଇଲେ। ପବନକୁ ଦେଖି ଯକ୍ଷ ପଚାରିଲେ, ତୁମେ କିଏ, ତୁମର ସାମର୍ଥ୍ୟ କେତେ? ପବନ ଦେବତା କହିଲେ, ଆମେ ମାତରିଶ୍ୱ ବାୟୁ, ଆମେ ଇଚ୍ଛା କରିବା ମାତ୍ରେ ସାରା ବ୍ରହ୍ମାଣ୍ଡକୁ କ୍ଷଣକ ମଧ୍ୟରେ ଉଡ଼ାଇ ଦେଇପାରିବୁ। ଏପରି କଥା ଶୁଣି ଯକ୍ଷ ପବନଙ୍କ ଆଗରେ ଶୁଷ୍କ ତୃଣଟିଏ ରଖି ତାକୁ ଉଡ଼ାଇ ଦେବା ପାଇଁ କହିଲେ। ଏଥିରେ ବାୟୁଦେବ ଅସଫଳ ହୋଇ ଫେରିଗଲେ। ସେ ଇନ୍ଦ୍ର ଓ ଅନ୍ୟ ଦେବତାଙ୍କୁ କହିଲେ, ଯକ୍ଷଙ୍କୁ ମୁଁ ଚିହ୍ନିପାରିଲି ନାହିଁ, ତେଣୁ ହେ ଦେବରାଜ, ଆପଣ ନିଜେ ଯାଇ ଯକ୍ଷର ପରିଚୟ ଜାଣି ଆସନ୍ତୁ। ଏଥର ଇନ୍ଦ୍ର ଗଲେ। ଇନ୍ଦ୍ର ଆସୁଥିବା ଦେଖି ଯକ୍ଷ ଅନ୍ତର୍ଧ୍ୟାନ ହୋଇଗଲେ। ଇନ୍ଦ୍ର ଫେରି ଆସୁଥିବା ସମୟରେ ବାଟରେ ହୈମବତୀ ଉମାଦେବୀଙ୍କୁ ଦେଖିଲେ। ସେ କୃତାଞ୍ଜଳି କୁଟରୁ ଉମାଦେବୀଙ୍କୁ ଯକ୍ଷଙ୍କ ପରିଚୟ ପଚାରିଲେ। ଉମାଦେବୀ କହିଲେ, ସେହି ଯକ୍ଷ ଆଉ କେହି ନୁହନ୍ତି, ସ୍ୱୟଂ ଭଗବାନ ବା ବ୍ରହ୍ମ। କିନ୍ତୁ ଆତ୍ମାଭିମାନ ବଶତଃ ଉଦ୍ଧତ ଓ ଅଭିମାନୀ ହୋଇଉଠି ନିଜର ପରାକ୍ରମରେ ବିଜୟ ଲାଭ କରିଥିବା ଭାବି ଉଚ୍ଛୃଙ୍ଖଳ ଓ ସ୍ୱେଚ୍ଛାଚାରୀ ହୋଇଯାଇଛ। ତେବେ ତୁମମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ, ସତ୍ ଉପଦେଶ ଦେବା ଉଦ୍ଦେଶ୍ୟରେ ବ୍ରହ୍ମ ହିଁ ଯକ୍ଷ ରୂପରେ ଆସିଥିଲେ, ତୁମର ନିଜର ପରାକ୍ରମ ପରିମାପଣ କେତେ ତାହା ଜଣାଇ ଦେଇଗଲେ। ଏତିକି କହି ହୈମବତୀ ଉମା ଅନ୍ତର୍ଦ୍ଧାନ ହୋଇଗଲେ। ଇନ୍ଦ୍ର, ଅଗ୍ନି ଓ ବାୟୁ ସର୍ବପ୍ରଥମେ ବ୍ରହ୍ମଙ୍କୁ ଦର୍ଶନ କଲେ ଓ ତାଙ୍କୁ ଚିହ୍ନିଲେ। ଏହି ତିନି ଦେବତାଙ୍କୁ ତେଣୁ ଦେବତାଙ୍କ ଭିତରେ ଶ୍ରେଷ୍ଠ ଦେବ କୁହାଯାଏ। ପ୍ରାଣୀମାନଙ୍କର, ସେ ମଣିଷ ହୁଅନ୍ତୁ ବା ଦେବତା, ସେମାନଙ୍କର ବଳ, ବୁଦ୍ଧି, ତେଜ ଏବଂ ବିଭୂତି ବୋଲି କିଛି ନାହିଁ, ସବୁ ହେଉଛି ପରମାତ୍ମା ପରମେଶ୍ୱର ଶ୍ରୀ ଭଗବାନଙ୍କର। ଜୀବ ଅକାରଣରେ ନିଜର ଔଦ୍ଧତ୍ୟ ପ୍ରକାଶ କରି ପତନୋନ୍ମୁଖୀ ହୋଇଥାଏ।

ରାଜା ପରୀକ୍ଷିତ ଶୁକଦେବଙ୍କୁ କହିଲେ, ସେହି ହରିଙ୍କ ଚରଣରେ ଚିତ୍ତ ଦେଇ ଯେପରି ଶେଷରେ ଶରୀର ଛାଡ଼ିବେ ସେହି କଥା ମୋତେ କୁହନ୍ତୁ। ହରିଙ୍କ କଥା କାନରେ ଶୁଣିଲେ ମନରେ

ଗୁଣିଲେ ଆଉ ମୁଖରେ ସେହି ନାମ ଉଚ୍ଚାରଣ କଲେ ହରି ଆସି ହୃଦୟ ପଦ୍ମରେ ଆସୀନ ହୁଅନ୍ତି, ତାର ସକଳ କଷ୍ଟ ଦୂର କରନ୍ତି। ଯେଉଁ ହରିଙ୍କ ରୂପକୁ କେହି ଜାଣିପାରନ୍ତି ନାହିଁ ସେ ପୁଣି ଅବୟବଧାରୀ ଜୀବ ହୁଅନ୍ତି। ତାହେଲେ ଜୀବ ଆଉ ଈଶ୍ୱରଙ୍କ ଭିତରେ ପ୍ରଭେଦ ରହିଲା କେଉଁଠି? କଳ୍ପ ବିକଳ୍ପ ଆଦି କାଳରେ ସେ ସୃଷ୍ଟି କରନ୍ତି ଏବଂ ସୃଷ୍ଟିର ପାଳନ ଓ ସଂହାର ମଧ୍ୟ କରନ୍ତି। ରାଜା ପରୀକ୍ଷିତ ପଚାରିଲେ, କାଳର ପରିମାଣ ସଙ୍ଗେ କାହାର ପରମାୟୁ କେତେ ଏବଂ କିଏ କେଉଁ କର୍ମ କରି କିପରି ଫଳ ପାଏ ସେ କଥା ମଧ୍ୟ କୁହନ୍ତୁ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 56ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ ସାଇତି ରଖିବା ପାଇଁ ଶୁଖାଇବା ସମୟରେ ଆର୍ଦ୍ରତା ଶତକଡ଼ା 12% ରହିବା ଦରକାର। ସେଥିପାଇଁ ଭଲ ଖରାରେ ପ୍ରାୟ 2-3 ଦିନ ପର୍ଯ୍ୟନ୍ତ ଶୁଖାଇବା ଆବଶ୍ୟକ। ଧାନ ଠିକ୍ ଭାବରେ ଶୁଖିଯିବା ପରେ କିସମ ଅନୁସାରେ ଅଲଗା ଅଲଗା କରି ବଜାରରେ ମିଳୁଥିବା ସୁପରଗ୍ରେନ୍ ବସ୍ତାରେ ସାଇତି ରଖିଲେ ଏହାର ଗୁଣ, ରଙ୍ଗ, ବାସ୍ନା ଓ ସ୍ୱାଦ ବହୁଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ। ଧାନ ସାଇତି ରଖିଥିବା ବସ୍ତା ବା କୋଠରୀରେ ପୋକ ଦେଖାଦେଲେ ଆଲୁମିନିୟମ୍ ଫସ୍ଫାଇଟ୍ ଟାବ୍ଲେଟ୍, 1 ଟନ୍ ଧାନ ପିଛା 3 ଟାବ୍ଲେଟ୍, ସମୁଦାୟ 9 ଗ୍ରାମ ଟାବ୍ଲେଟ୍ କନାରେ ଗୁଡ଼ାଇ ରଖନ୍ତୁ। ଏହା ଉପରେ ଭଲ ଭାବରେ ତାର୍ପଲିନ୍ ଘୋଡ଼ାଇ ଦିଅନ୍ତୁ, ଯେପରି କିଛି ଫାଙ୍କା ଜାଗା ନ ରୁହେ। କୋଠରୀ ଓ ସନ୍ଧି ଜାଗା, କବାଟ ତଳ ଫାଙ୍କା ଜାଗା ଓ ତାର୍ପଲିନ୍ ଚାରିପଟେ 6 ଇଞ୍ଚ ମୋଟାର କାଦୁଅ ଲେପ କିମ୍ବା ସେଲୋଟେପ୍ ଦେଇ ଭଲ ଭାବରେ ବନ୍ଦ କରନ୍ତୁ, ଯେପରିକି ବାଷ୍ପ ବାହାରକୁ ନ ଆସେ। 7-10 ଦିନ ପର୍ଯ୍ୟନ୍ତ କୋଠରୀ ବା ବସ୍ତାର ମୁହଁ ଭଲ ଭାବରେ ବନ୍ଦ ରଖନ୍ତୁ। ଲୋକ ଚଳପ୍ରଚଳ କରୁଥିବା ଜାଗାରେ ଏଭଳି ଔଷଧ ପ୍ରୟୋଗ କରନ୍ତୁ ନାହିଁ। ଢିପ ଜମି ଏବଂ ବର୍ଷାଶ୍ରିତ ଖାଲୁଆ ଜମି ଯେଉଁଠାରେ ଧାନ ଛଟାବୁଣା କରାଯାଏ ଏବଂ ତଳିଘେରା ପ୍ରସ୍ତୁତି ପାଇଁ ମାଟିର ବତର ଦେଖି ପ୍ରଥମେ ଖରାଟି

ପିଡ଼ିଆ ଚାଷ କରିଦିଅନ୍ତୁ। ସଠିକ୍ ପରିମାଣର ସାର ପରିଚାଳନା ନିମନ୍ତେ ଏବଂ ଜମିର ଉର୍ବରତା ଜାଣିବା ପାଇଁ ମାଟି ପରୀକ୍ଷା କରନ୍ତୁ। ଏହି ମାସର ପ୍ରଥମ ସପ୍ତାହରେ ତଳିଘେରା ପ୍ରସ୍ତୁତ କରନ୍ତୁ। ବିଭିନ୍ନ ଖ୍ୟାତିସମ୍ପନ୍ନ ଗବେଷଣା ଅନୁଷ୍ଠାନ, କୃଷି ବିଜ୍ଞାନ କେନ୍ଦ୍ର, ବିଶ୍ୱବିଦ୍ୟାଳୟ କିମ୍ବା କୃଷି ବ୍ଲକ ଅଫିସରୁ ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ଉନ୍ନତମାନର ବିହନ ସଂଗ୍ରହ କରନ୍ତୁ। ଧାନ ବୁଣିବା ବା ତଳି ପକାଇବା ଆଗରୁ ବିହନ ବିଶୋଧନ ନିହାତି କରନ୍ତୁ। ବିହନ ବିଶୋଧନ କରିବା ଦ୍ୱାରା ଫସଲକୁ କିଛି ମାତ୍ରାରେ ବିହନ ଓ ମୃତ୍ତିକାଜନିତ ରୋଗରୁ

ବିହନ ବିଶୋଧନ ନିହାତି କରନ୍ତୁ। ବିହନ ବିଶୋଧନ କରିବା ଦ୍ୱାରା ଫସଲକୁ କିଛି ମାତ୍ରାରେ ବିହନ ଓ ମୃତ୍ତିକା ଜନିତ ରୋଗରୁ ରକ୍ଷା କରାଯାଇପାରିବ। ଏକ କିଲୋଗ୍ରାମ ଧାନ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ କିମ୍ବା 3 ଗ୍ରାମ ଥିରାମ ଫିମ୍ପିନାଶକ ସହ ମିଶାଇ ବିହନ ବିଶୋଧନ କରନ୍ତୁ। ଖରାଦାଉରୁ କୁକୁଡ଼ାମାନଙ୍କୁ ରକ୍ଷା କରିବା ପାଇଁ କୁକୁଡ଼ା ଓ ବତକ ଘର ତିଆରି କଲାବେଳେ ଧ୍ୟାନ ଦେବେ ଯେପରି ଘର ଭିତରକୁ ସିଧା ଖରା ପଡ଼ୁନଥିବ, ମୁକ୍ତ ବାୟୁ ଚଳାଚଳ କରୁଥିବ, ଦିନବେଳା ପାଣି ଛିଞ୍ଚନ୍ତୁ। କୁକୁଡ଼ା ଓ ବତକମାନଙ୍କ ଉପରେ ପାଣି ସିଞ୍ଚନ କରନ୍ତୁ, କିନ୍ତୁ ଧ୍ୟାନ ଦିଅନ୍ତୁ ଲିଟର ଯେମିତି ବେଶୀ ଓଦା ନ ହୁଏ। ଓଦା ଅଖାକୁ କୁକୁଡ଼ା ଓ ବତକ ଘର ଜାଲି ଉପରେ ଢାଙ୍କିଦେଲେ ଘର ଥଣ୍ଡା ରହିଥାଏ। ପଶୁମାନଙ୍କୁ ଗରମରୁ ରକ୍ଷା କରିବା ପାଇଁ ତାଙ୍କୁ ନିୟମିତ ତାଜା ସ୍ୱଚ୍ଛ ଥଣ୍ଡା ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରନ୍ତୁ ଏବଂ ସେମାନଙ୍କୁ ସବୁଜ ଘାସ, ପୁଷ୍ଟିକର ଚର୍ବିଜାତୀୟ ଖାଦ୍ୟ, ମିଶ୍ରିତ ଖଣିଜ ଲବଣ ଏବଂ ଲୁଣ ଖାଇବାକୁ ଦିଅନ୍ତୁ। ଦିନ ସମୟରେ ଓଦା ଝୋଟ ବସ୍ତାକୁ ଝରକା ଏବଂ କବାଟରେ ଲଗାନ୍ତୁ। ଭଲ ବାୟୁ ଚଳାଚଳ ପାଇଁ ପଙ୍ଖା ଲଗାନ୍ତୁ, ସେମାନଙ୍କୁ ଛାଇରେ ରଖନ୍ତୁ। ସକାଳ 11ଟାରୁ ସନ୍ଧ୍ୟା 4ଟା ପର୍ଯ୍ୟନ୍ତ ଚରାଇବାକୁ ବାହାରକୁ ଛାଡ଼ନ୍ତୁ ନାହିଁ। ବିଜୁଳି ଘଡ଼ଘଡ଼ି ସମୟରେ ପଶୁପକ୍ଷୀମାନଙ୍କୁ ବାହାରେ ଗଛ ପାଖରେ କିମ୍ବା କୌଣସି ବିଦ୍ୟୁତ୍ ଉପକରଣ ପାଖରେ ରଖନ୍ତୁ ନାହିଁ। ବର୍ତ୍ତମାନ ସମୟରେ ଦିନର ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ଲହରୀ ପ୍ରବାହ ହେଉଥିବାରୁ ପୋଖରୀ ଓ ଜଳର ଗଭୀରତା ସତେଜ ପାଣି ଭର୍ତ୍ତି କରି 1 ମିଟର ବଢ଼ାଇ ଦିଅନ୍ତୁ। ଦାନାର ପରିମାଣ 10ରୁ 20% କମ୍ କରିଦିଅନ୍ତୁ ଏବଂ ପୋଖରୀର ଭିତରକୁ ଥଣ୍ଡା ପାଣି ପ୍ରବେଶ ପାଇଁ ବ୍ୟବସ୍ଥା କରନ୍ତୁ ଯେପରିକି ପାଣିର ତାପମାତ୍ରା 13ରୁ 18 ଡିଗ୍ରୀ ବଜାୟ ରହିବ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଗର୍ଭାବସ୍ଥାରେ ଜଟିଳତା ଓ ତା'ର ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଲୁସି ଦାସ।
1: ଗର୍ଭଧାରଣର ସମୟ ସବୁ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ସମୟ। ଗର୍ଭଧାରଣ ସମୟ 9 ମାସ 7 ଦିନ। ଏହି ସମୟକୁ 3 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ 3 ମାସରେ ବାନ୍ତି ହୋଇଥାଏ, ଦେହ ଦୁର୍ବଳ ଲାଗେ, କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ ଓ ଋତୁସ୍ରାବ ବନ୍ଦ ହୋଇଯାଏ। ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଫଲିକ ଏସିଡ୍ ବଟିକା ଖାଇବା ଉଚିତ। ଏହା ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଛି ଓ ଏହା ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଥଣ୍ଡା, କାଶ, ଜ୍ୱର ବା ଅନ୍ୟ କୌଣସି ଦେହ ଖରାପ ଏହି ସମୟରେ ଦେଖାଦେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବେ ନାହିଁ। ପ୍ରଥମ 3 ମାସରେ ଯଦି ରକ୍ତସ୍ରାବ ହୁଏ ତାହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାଇବେ, କାରଣ ବେଳେବେଳେ ଗର୍ଭ ନଷ୍ଟ ହୋଇଯାଇଥାଏ ଓ ତାହା ଗର୍ଭାଶୟ ଭିତରେ ରହିଯାଇଥାଏ। ଏହି ସମୟରେ ବେଳେବେଳେ ତଳ ପେଟରେ ଯନ୍ତ୍ରଣା ହୁଏ। ସାଧାରଣ ଯନ୍ତ୍ରଣା ହେଲେ କୌଣସି ବ୍ୟସ୍ତ ହେବା ଉଚିତ ନୁହେଁ, କିନ୍ତୁ ଅତ୍ୟଧିକ ଯନ୍ତ୍ରଣା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇବେ ଓ ଅଲ୍ଟ୍ରାସାଉଣ୍ଡ କରି ଗର୍ଭ ଠିକ୍ ଜାଗାରେ ଅଛି କି ନାହିଁ ତାହା ଜାଣିବେ। ବେଳେବେଳେ ଗର୍ଭ ଗର୍ଭାଶୟରେ ନ ରହି ଗର୍ଭାଶୟ ବାହାରେ ରହିଥାଏ, ଯାହା ଶରୀର ପାଇଁ ବହୁତ ବିପଦପୂର୍ଣ୍ଣ ଓ ତାହା

0: ଠିକ୍ ସମୟରେ ଚିକିତ୍ସା କଲେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ। ଗର୍ଭଧାରଣ ସମୟରେ ସବୁ ପ୍ରକାର ଖାଦ୍ୟ ଖାଇବେ, ପ୍ରଚୁର ପରିମାଣରେ ପାଣି ପିଇବେ, ରାତିରେ ନିଶ୍ଚୟ 7 ଘଣ୍ଟାରୁ 8 ଘଣ୍ଟା ବିଶ୍ରାମ ନେବେ। ଏହି ସମୟରେ ଆମର ଆଇରନ୍ ଓ କ୍ୟାଲସିୟମ୍ ବଟିକା ଖାଇବା ନିହାତି ଜରୁରୀ। ଆଇରନ୍ ଖାଇଲେ ମାଟିର ରକ୍ତହୀନତା ରୋଗ ଦେଖାଯାଏ ନାହିଁ, ଛୁଆର ବି କୌଣସି ପ୍ରକାର ରକ୍ତଜନିତ ରୋଗ ହୁଏ ନାହିଁ। ପ୍ରଥମ ମାସରୁ ରକ୍ତ ପରୀକ୍ଷା କରାଇ ନେବା ଉଚିତ ଓ ସେହି ଅନୁସାରେ ଯଦି କିଛି ଅସୁବିଧା ବାହାରିଲା ତାହେଲେ ଔଷଧ ଖାଇବା ଉଚିତ। ଗର୍ଭ ସମୟରେ ଦ୍ୱିତୀୟ ଭାଗରେ ବା ସେକେଣ୍ଡ ଟ୍ରାଇମିଷ୍ଟରରେ ଡାକ୍ତରଙ୍କୁ ପ୍ରତି ମାସରେ ଦେଖାଇବା ଉଚିତ। ଏହି ସମୟରେ ବିଶେଷ ଅସୁବିଧା ହୁଏ ନାହିଁ, ଦେହ ସୁସ୍ଥ ଲାଗେ, କିନ୍ତୁ ଏହି ସମୟଟିକୁ ଅବହେଳା କଲେ ହେବ ନାହିଁ। ଦେହ ସୁସ୍ଥ ଲାଗିଲେ ବି ଆପଣ ପ୍ରତି ମାସରେ ଡାକ୍ତରଙ୍କୁ ଦେଖାଇବେ, ଟିଟାନସ୍ ଇଞ୍ଜେକ୍ସନ 2 ଡୋଜ୍ ନେଇଯିବେ ଓ ଆଇରନ୍ କ୍ୟାଲସିୟମ୍ ବଟିକା ନିୟମିତ ଖାଇବେ। ଏହି ସମୟରେ ପ୍ରଚୁର ପରିମାଣର ପନିପରିବା ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇଲେ ଛୁଆର ଶରୀର ଗଠନ ଠିକ୍ ଅନୁସାରେ ହୋଇଥାଏ। 5 ମାସରେ ଥରେ ନିଶ୍ଚୟ ଅଲ୍ଟ୍ରାସାଉଣ୍ଡ କରାଇବେ, ଏହାଦ୍ୱାରା ଛୁଆର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଭାବେ ତିଆରି ହୋଇଛି କି ନାହିଁ ଜଣାପଡ଼େ। ଯଦି କୌଣସି ଅସୁବିଧା ଥାଏ ତାହେଲେ ତାର ଉପଯୁକ୍ତ ଚିକିତ୍ସା କରାଇବାକୁ ପଡ଼ିବ। ଶେଷ 3 ମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ, ଡାକ୍ତରଙ୍କୁ ନିଶ୍ଚୟ ପ୍ରତି ମାସରେ ଦେଖାଇବେ। ଡାକ୍ତରଙ୍କ କହିବା ଅନୁସାରେ ଅଲ୍ଟ୍ରାସାଉଣ୍ଡ କରିବେ, ଆଇରନ୍ କ୍ୟାଲସିୟମ୍ ସାଙ୍ଗକୁ ପ୍ରୋଟିନ୍ ପାଉଡର ଅନ୍ୟାନ୍ୟ ଭିଟାମିନ୍ ବଟିକା ମଧ୍ୟ ଖାଇବା ଜରୁରୀ। କେତେଗୁଡ଼ିଏ ଲକ୍ଷଣ ଯଥା ଗୋଡ଼ ଫୁଲିବା, ପରିସ୍ରା କମ୍ ହେବା, ମୁଣ୍ଡ ବୁଲାଇବା, ଅତ୍ୟଧିକ ଓଜନ ବଢ଼ିବା ଦେଖିଲେ ଆପଣ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ। ଏହା ବ୍ଲଡ୍ ପ୍ରେସର ବଢ଼ିବାର ଗୋଟିଏ ଲକ୍ଷଣ। ବ୍ଲଡ୍ ପ୍ରେସର ରୋଗ ଠିକ୍ ସମୟରେ ଚିକିତ୍ସା ନହେଲେ ଏକ୍ଲାମ୍ସିଆ ରୋଗ ହୋଇଥାଏ ଓ ଏକ୍ଲାମ୍ସିଆ ରୋଗରେ ମାଟି ଚେତାଶୂନ୍ୟ ହୋଇଯାଏ ଓ ତାକୁ ବାତ ମାରିଥାଏ। ଏହା ତା ଜୀବନ ପାଇଁ ବହୁତ ବିପଦପୂର୍ଣ୍ଣ। ଠିକ୍ ସମୟରେ ବ୍ଲଡ୍ ପ୍ରେସର ମପାଇବା ଓ ତାର ଚିକିତ୍ସା କରାଇଲେ ଏ ରୋଗ ହୁଏ ନାହିଁ। ପ୍ରତି ମାସରେ ଓଜନ ହେବା ଉଚିତ, ଅତି କମ୍ରେ 2 କେଜି ବଢ଼ିଲେ ଭଲ, କିନ୍ତୁ 2 କେଜିରୁ ଅଧିକା ବଢ଼ିବା ବା 2 କେଜିରୁ କମ୍ ବଢ଼ିବା ଉଚିତ ନୁହେଁ। ଏହା ଛଡ଼ା ବେଳେବେଳେ ରକ୍ତସ୍ରାବ ହୁଏ, ମଝିରେ ମଝିରେ ପେଟ ବଥା କରେ, ଏପରି ହେଲେ ସାଙ୍ଗେ ସାଙ୍ଗେ ଆପଣ ନିକଟସ୍ଥ ହସ୍ପିଟାଲରେ ଦେଖାଇବେ। ବେଳେବେଳେ ଗର୍ଭାଶୟରେ ଫୁଲଟି ତଳପଟକୁ ରହିଥାଏ, ଏହିପରି ରହିଥିଲେ ରକ୍ତସ୍ରାବ ମଝିରେ ମଝିରେ ହୋଇପାରେ। ମୂଳରୁ ଏଥିପ୍ରତି ସତର୍କ ନ ରହିଲେ ଭାରି କାମ କଲେ ଅତି ପ୍ରବଳ ରକ୍ତସ୍ରାବ ବେଳେବେଳେ ହୋଇଥାଏ, ଯାହାଦ୍ୱାରା କି ଆମକୁ ତୁରନ୍ତ ଅପରେସନ୍ କରିବାକୁ ପଡ଼େ। ଅଲ୍ଟ୍ରାସାଉଣ୍ଡ ନିୟମିତ କରିବା ଦ୍ୱାରା ଆପଣ ଏସବୁ ଜିନିଷ ଆଗରୁ ଜାଣିପାରିବେ ଓ ତା ପ୍ରତି ସତର୍କ ରହିବେ। ଡେଲିଭରି ପୂର୍ବରୁ ଆପଣଙ୍କୁ କେତେଗୁଡ଼ିଏ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ, ଯଥା ଦେହରୁ ପାଣି ଯିବା, ଅତ୍ୟଧିକ ରକ୍ତସ୍ରାବ ହେବା, ଛୁଆ ନ ବୁଲିବା ବା ପେଟରେ ଯନ୍ତ୍ରଣା ଆରମ୍ଭ ହେବା, ଏହିସବୁ ଲକ୍ଷଣ ଦେଖିଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ। ଏହିସବୁ ଜିନିଷ ପ୍ରତି ସତର୍କ ରହିଲେ
1: ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

0: ଆସିଛି ଏକ ନୂଆ ସକାଳ। ପ୍ରତିଟି ସକାଳ ପବିତ୍ର ଓ ଶୁଭ ମୁହୂର୍ତ୍ତ ବୋଲି ଆମେ ଜାଣୁ ଏବଂ ଅନୁଭବ କରୁ ମଧ୍ୟ। ତେବେ ଏହି ସକାଳକୁ ନେଇ ଅର୍ଜନ କରିଥିବା ନିଜ ଅଭିଜ୍ଞତାର କଥା କାର୍ଯ୍ୟକ୍ରମରେ ଆମ ସହିତ ବାଣ୍ଟିଛନ୍ତି ବୟୋଜ୍ୟେଷ୍ଠ ନିରଞ୍ଜନ ମିଶ୍ର।
1: ଜୟ ଜଗନ୍ନାଥ। ସକାଳର ଶୁଭୋଦୟ ଦିବ୍ୟ ଲଗ୍ନ ସମସ୍ତଙ୍କ ପ୍ରତି ମଙ୍ଗଳମୟ ହେଉ। ଯେଉଁ ଉଷା କାଳ, ପ୍ରତ୍ୟୁଷ କାଳ, ଯେଉଁ ସନ୍ଧି ସମୟ, ଏ ଅତ୍ୟନ୍ତ ପବିତ୍ର ମୁହୂର୍ତ୍ତ। ଏହି ସମୟରେ ଗତ ଦିବସର ସମସ୍ତ ଚର୍ଯ୍ୟା ପରିଚର୍ଯ୍ୟା, ସମସ୍ତ ଭାବାକ୍ରାନ୍ତ କାର୍ଯ୍ୟକୁ ଅପସରି ଦେଇ ନୂତନ ସୂର୍ଯ୍ୟର ଶୁଭ ରଶ୍ମିର ଯେଉଁ ସ୍ନିଗ୍ଧତା ଆମର ମନକୁ ପବିତ୍ରିତ କରିଥାଏ, ଅଭିମନ୍ତ୍ରିତ କରିଥାଏ, ଆମେ ପୁଣି ନିଜେ ନିଜକୁ ସଜାଗ କରିଥାଉ। ପୁଣି ଗୋଟିଏ ଦିବ୍ୟ ଲକ୍ଷଣ ଏହି ପବିତ୍ର ମଙ୍ଗଳମୟ ମୁହୂର୍ତ୍ତ ଏହି ସକାଳ। ଯଦି ସକାଳର ପ୍ରତ୍ୟେକଟି ନିମେଷକୁ ଆମେ ପବିତ୍ରତା କରିଦେବା, ମନକୁ ଗୋଟିଏ ସକାରାତ୍ମକ ଦିଗରେ ନେବା, ତେବେ ଦିବସର ପ୍ରତ୍ୟେକଟି କାର୍ଯ୍ୟ ଆମର ମଙ୍ଗଳମୟ ହେବ, ସାଧିତ ହେବ। ଯେଉଁ ସମୟରେ ଆମେ ପ୍ରାତଃ ସ୍ମରାମି ଭବ ଭୀତି ମହାର୍ଥି ଶାନ୍ତି ନାରାୟଣଂ ଗରୁଡ ବାହନ ମଗ୍ଧ ନାଭଂ ଗ୍ରାହାଭିଭୂତ ବର ବାରଣ ମୁକ୍ତି ହେତୁ ଚକ୍ରାୟୁଧମ ତରୁଣ ବାରିଜ ପତ୍ର ନେତ୍ରମ ଏହି ଭଗବାନଙ୍କର ବନ୍ଦନ ଧ୍ୟାନ ଇତ୍ୟାଦି କରି ପବିତ୍ର ମୃଦୁ ମଧୁମୟ ପବନ ମଧ୍ୟରେ ପକ୍ଷୀମାନଙ୍କର ମୃଦୁ ଗୁଞ୍ଜରଣରେ ପଣ୍ଡିତମାନଙ୍କର ମନ୍ତ୍ରପାଠ ମଧ୍ୟରେ ଆମେ ସକାଳର ପବିତ୍ର ବାର୍ତ୍ତା ପବିତ୍ର ଧ୍ୱନି ମଧ୍ୟରେ ଆମ ଜୀବନ ବା ପରିଚର୍ଯ୍ୟା ଆରମ୍ଭ କରିଥାଉ। ପ୍ରତ୍ୟେକଟି କାର୍ଯ୍ୟର ଆରମ୍ଭରେ ସଂକଳ୍ପ ଥାଏ, ସେଭଳି ଦିବସଟି କିଭଳି ପବିତ୍ରମୟ ହେବ, ମହନୀୟ ହେବ, କମନୀୟ ହେବ, ସଂକଳ୍ପ ଗ୍ରହଣ କରିବାର ସମୟ ହେଉଛି ସକାଳ ବା ଏହି ଉଷା କାଳ। ତେଣୁ ଭଗବତ ଆରାଧନା କରି ଭଗବତ ଚିନ୍ତନ କରି ଯଦି ଆମେ ସକାଳଟିକୁ ବ୍ୟତୀତ କରିବା, ତେବେ ଅସମ୍ଭବ କାର୍ଯ୍ୟ ପର୍ବତ ସଦୃଶ ମହାନ ମହାନ କାର୍ଯ୍ୟ ମଧ୍ୟ ସାଧିତ ହେବ, ଶତ୍ରୁ ମଧ୍ୟ ଆପଣାର ହେଇଯିବ, ଯାହା ଆମର ଆସେ ସମ୍ପୂର୍ଣ୍ଣ ଦିନଟି ମଧ୍ୟ ଆମର ଭଲ ହେବ।

0: ଓଡ଼ିଶା ନଦନଦୀ ପାହାଡ଼ ପର୍ବତ ବିସ୍ତୃତ ବେଳାଭୂଇଁ ପରିବେଷ୍ଟିତ ସୁନ୍ଦର ରାଜ୍ୟଟିଏ। ଓଡ଼ିଶାର ଜନବସତିଗୁଡ଼ିକ ସହରାଞ୍ଚଳ ବା ଗ୍ରାମାଞ୍ଚଳ ସବୁ ସବୁଜିମା ପରିବେଷ୍ଟିତ। ସମୟ ଥିଲା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ବେଶଭୂଷା ଚଳଣି ପାରିପାର୍ଶ୍ୱିକ ସ୍ଥିତି ସୁବିଧା ସୁଯୋଗ ସବୁକୁ ତୁଳନା କରିବାକୁ ଗଲେ ଆକାଶ ପାତଳ ଫରକ ଥିଲା। ହେଲେ ବର୍ତ୍ତମାନ ପରିସ୍ଥିତି ବଦଳି ଗଲାଣି। ଗାଁମାନେ ଉନ୍ନତିର ପଥରେ, ରାସ୍ତାଘାଟ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ସବୁଥିରେ ଅଗ୍ରଗତି ଘଟିଲାଣି ଗାଁମାନଙ୍କରେ। ଆଜିର କାର୍ଯ୍ୟକ୍ରମରେ ସେମିତି ଏକ ଗାଁ ଢେଙ୍କାନାଳ ଜିଲ୍ଲାର ଭଙ୍ଗାମାଳ କଥା କହିଛନ୍ତି ସମାଜସେବୀ ସୁଶାନ୍ତ କୁମାର ପ୍ରଧାନ।
1: ଛୋଟ ମୋର ଗାଁଟି ଭୂଗୋଳପୋଥି ପତ୍ର ପଛେ ନଥାଉ ତାର ନାଁଟି ଛୋଟ ମୋର ଗାଁଟି ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଶଙ୍କରପୁର ଗ୍ରାମ ପଞ୍ଚାୟତରେ ଅବସ୍ଥିତ ଭଙ୍ଗାମାଳ ଗାଁ ବିଷୟରେ ମୁଁ ଆଜି କହିବାକୁ ଯାଉଛି। ମୋ ଗାଁର ପରିବେଶ ଅତି ସୁନ୍ଦର ଏବଂ ନିର୍ମଳ। ମୋ ଗାଁର ଉପରି ଭାଗରେ ଗୋଟିଏ ଛୋଟିଆ ଜଙ୍ଗଲଟିଏ ଅଛି, ଯାହାକି ବହୁ ଆଦିମ କାଳରୁ ସେ ଜଙ୍ଗଲ ରହିଆସିଛି। ସେ ଜଙ୍ଗଲରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷଲତାରେ ପରିପୂର୍ଣ୍ଣ ଅଛି ଏବଂ ପାହାଡ଼ ପାଖକୁ ଲାଗି ନୀଳକଣ୍ଠ ମହାପାତ୍ର ବନ୍ଧ ମଧ୍ୟ ଅଛି। ସେହି ବନ୍ଧରେ ବର୍ଷା ଦିନେ ବର୍ଷା ପାଣି ଆସି ଜମା ହୁଏ ଏବଂ ସେହି ପାଣିକୁ କୃଷିରେ ବ୍ୟବହାର କରାଯାଏ। ଗାଁର ମଧ୍ୟଭାଗ ଦେଇ ବହୁ ଆଦିମ କାଳରୁ ଝରଣାଟିଏ କୁଳୁକୁଳୁ ନାଦରେ ଦିନ ରାତି 24 ଘଣ୍ଟା ବହି ଚାଲିଛି। ସେହି ଝରଣାର ପାଣିକୁ ବ୍ୟବହାର କରି ବିଭିନ୍ନ ପ୍ରକାର କୃଷିଜାତ ଦ୍ରବ୍ୟ ଏଠାରେ ଚାଷୀମାନେ ଉତ୍ପନ୍ନ କରି ପାଖ ବଜାରରେ ବିକି ଆର୍ଥିକ ସ୍ୱଚ୍ଛଳ ଏବଂ ଭଲ ଦୁଇ ପଇସା ରୋଜଗାର କରନ୍ତି। ଗାଁର 300-400 ଲୋକ ବସବାସ କରନ୍ତି, ଏଥିରୁ 60 ଭାଗ ଲୋକ ପ୍ରାୟ କୃଷି ଉପରେ ନିର୍ଭର କରନ୍ତି। ଏଠାରେ ପ୍ରାୟ ବେଶୀ ମକା ଚାଷ ହୁଏ, ସୋରିଷ, ଧାନ ଏହିସବୁ ଚାଷମାନ ହୁଏ। ଗାଁର ମଧ୍ୟଭାଗରେ

ଭୂ ବାସୁଦେବ ଠାକୁର ବିରାଜମାନ କରିଛନ୍ତି। ଗାଁର ପ୍ରଥମ ଭାଗରେ ମା ମଙ୍ଗଳା ମନ୍ଦିର ଅଛି ଏବଂ ତା ପାଖକୁ ଲାଗି ଶନି ଠାକୁରଙ୍କ ମନ୍ଦିର, ଟିକିଏ ଦୂରରେ ମା ତାରିଣୀଙ୍କର ମନ୍ଦିର ବିରାଜମାନ କରିଛନ୍ତି। ଗାଁର ପରିବେଶ ଅତି ସୁନ୍ଦର, ପ୍ରାୟ ସମସ୍ତେ ସରଳ ଜୀବନଯାପନ କରନ୍ତି। ଯାହା କିଛି ଅସୁବିଧା ସୁବିଧା ଯାନିଯାତ୍ରା ହୁଏ ଗୋଟିଏ ଜାଗାରେ ବସି ସମସ୍ତେ ନିଷ୍ପତ୍ତି ନିଅନ୍ତି। ସବୁଠାରୁ ଭଲ କଥା ହେଲା ଗାଁରେ ଯଦି କୌଣସି ମାଲି ମକଦ୍ଦମା ହୁଏ ତାହା ପୋଲିସ ଷ୍ଟେସନକୁ ନ ଯାଇ ଏଇଠି ଗାଁରେ ବସି ସବୁକିଛି ସମାଧାନ ହୁଏ। ଗାଁରେ ଯେକୌଣସି କାର୍ଯ୍ୟକ୍ରମ ହୁଏ ଏଇଠି ସମସ୍ତେ ଏକାଠି ବସି ତାହା ସ୍ଥିରୀକୃତ କରିଥାନ୍ତି। ଗାଁରେ ଚାରିଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଛି, ସବୁଠାରୁ ଭଲ ମୋ ଗାଁ ପରି ଆଉ କେଉଁଠି ବୋଧେ ଏଭଳି ପରିବେଶ ମିଳିବ ନାହିଁ।

0: ଜୋରରେ ଖରା ହେଉଛି ଆଜ୍ଞା, ତା ସହିତ ଗୁଳୁଗୁଳି। ଏହି ପ୍ରକାର ପାଣିପାଗ ପରିସ୍ଥିତିରେ ଅଂଶୁଘାତ ହେବାର ସମ୍ଭାବନା ଖୁବ୍ ରହିଛି। ତେବେ ଅଂଶୁଘାତ ପାଇଁ କେତେକ ସତର୍କ ସୂଚନା। ନିହାତି ଆବଶ୍ୟକ ନଥିଲେ ଦିନ 11ଟାରୁ 3ଟା ଯାଏ ବାହାରକୁ ବାହାରନ୍ତୁ ନାହିଁ। ଯଦି ଯାଉଛନ୍ତି ସାଙ୍ଗରେ ପାଣି ବୋତଲ, ଛତା, ମୁଣ୍ଡରେ ଓଦା କପଡ଼ା ସହିତ ଯାଆନ୍ତୁ। ଘର ତିଆରି ଖାଦ୍ୟ ସାଥିରେ ନେଇଗଲେ ଭଲ। ବେଶୀ ତେଲ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଆଖୁ ରସ, ପଇଡ଼ ପାଣି, ଘୋଳ ଦହି, ତୋରାଣୀ, ଓଆରଏସ୍ ପଣା ଯାହା ଉପଲବ୍ଧ ହେଉଛି ତାକୁ ପିଅନ୍ତୁ। ବାହାରକୁ ଗଲାବେଳେ ନିଶ୍ଚୟ ଚପଲ ବ୍ୟବହାର କରନ୍ତୁ। ଛୋଟ ପିଲା ଓ ବୟସ୍କ ଲୋକମାନଙ୍କ ପ୍ରତି ଅଧିକ ସଚେତନ ରହିବା ନିହାତି ଆବଶ୍ୟକ। ରକ୍ତଚାପ, ମଧୁମେହ ଥିବା ବ୍ୟକ୍ତିମାନେ ନିହାତି ସତର୍କ ରହିବା ଦରକାର। ଆଉ ଏସବୁ ପରେ ଯଦି କିଛି ବେଶୀ ଅସୁବିଧା ଦେଖାଦିଏ ତାହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ। ତାହେଲେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣଙ୍କଠାରୁ ବିଦାୟ ନେଉଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ବୈଜୟନ୍ତୀ ମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଆଲୋଚନା, ବିକାଶ ବନାମ ପରିବେଶ। ଆଲୋଚନା କରିଛନ୍ତି ପ୍ରଫେସର ରାଧାମୋହନ।
2: ଆମେ ଅନେକ ସମୟରେ ବିକାଶ ବନାମ ପରିବେଶ କଥା କହୁ, କିନ୍ତୁ ସେଟା ଗୋଟେ ଭୁଲ ବିଚାର। ପରିବେଶକୁ ପୁରା ବାଦ ଦେଇକି ଆମେ ବିକାଶ କଥା ବେଶୀ ଦିନ ପାଇଁ ଚିନ୍ତା କରିପାରିବାନି। ଅନେକ କ୍ଷେତ୍ରରେ ଆମେ ଦେଖୁଛେ, ମନେକର ଗୋଟେ ଉଦାହରଣ ମୁଁ ଦେଉଛି, ଆମର ଯୋଉ ବର୍ତ୍ତମାନ ସ୍ୱଚ୍ଛ ଭାରତ କଥା ଚାଲିଛି, ଗାଁ ଗଣ୍ଡା ହେଉ ବା ସହର ହେଉ, କୁଢ଼ କୁଢ଼ ଆବର୍ଜନା ବା ବାହାରେ ମଳତ୍ୟାଗ କରିବା, ଏଇଟା ଗୋଟେ ପରିବେଶଗତ ସମସ୍ୟା ଏଇଟା। ଏବଂ ଗାଁ ଗଣ୍ଡା କି ସହର ସବୁ ପରିଷ୍କାର ପରିଚ୍ଛନ୍ନ ରହିଲା ଏବଂ ବାହାରେ ଆମେ ମଳମୂତ୍ର ତ୍ୟାଗ ବନ୍ଦ କଲେ, ଇଏ ତ ପରିବେଶ କଥା ହେଲା, ଏବଂ ସେଥିରେ ବିକାଶ କଥା ବି ରହିଲା। ତେଣୁ ପରିବେଶ ବନାମ ବିକାଶ କଥା ଆମେ କାହିଁକି କହିବା? ଦ୍ୱିତୀୟ କଥା ହେଲା, ଅନେକ ସମୟରେ ଆମେ କହୁଛେ ଆମର ବିକାଶ କଥା କହିଲା ବେଳେ ଗୋଟେ ଷ୍ଟିଲ୍ ମିଲ୍ ହେଲା ବା ଗୋଟେ ଆଲୁମିନିୟମ ପ୍ଲାଣ୍ଟ ହେଲା ବା ଗୋଟେ ନଦୀବନ୍ଧ କଥା ହେଲା, ଆମେ ତାକୁ ବିରୋଧ କରୁଛେ ଅନେକ ସମୟରେ, କ'ଣ ଏଟା ପରିବେଶ ଉପରେ ଖରାପ ପ୍ରଭାବ ପଡ଼ିବ। ଗାନ୍ଧୀ ଯେଉଁ କଥା କହିଲେ, ଆମର ଯେଉଁ ବିକାଶର ଯଦି ଆମେ ଢାଞ୍ଚା ବଦଳେଇ ଦେବା ତାହେଲେ 50,000 କୋଟି 60,000 କୋଟି ଖର୍ଚ୍ଚ କରି ଗୋଟେ ବଡ଼ ବଡ଼ ଷ୍ଟିଲ୍ ପ୍ଲାଣ୍ଟ ଦରକାର ପଡ଼ିବ ନାହିଁ। ସାରା ଦେଶରୁ ତୁଳା ଉତ୍ପାଦନ ହେବ, କପା ଉତ୍ପାଦନ ହେବ, ଗୋଟେ ଜାଗାକୁ ଯିବ ଏବଂ ସେଇଠୁ ଲୁଗା ତିଆରି ହୋଇ ପୁଣି ସାରା ଦେଶ ଯାକ ବଣ୍ଟା ହେବ। ତା ଫଳରେ ପରିବେଶ ନିଶ୍ଚିତ ଭାବରେ ପ୍ରଦୂଷିତ ହେବ। ସେଥିପାଇଁ ଗାଡ଼ି ମଟର ଦରକାର କପା ବୋହିବା, ତୁଳା ବୋହିବା ପାଇଁ। ଗୋଟେ ସହରରେ ଅଧିକ ଲୋକ, ତା ଫଳରେ ବସ୍ତିମାନ ସବୁ ଗଢ଼ି ଉଠିବ ଏବଂ ବଡ଼ ବଡ଼ କଳକାରଖାନା ପାଇଁ ଆମର ଅନେକ ପେଟ୍ରୋଲ, ଗ୍ୟାସ୍ ବା କୋଇଲା ଏସବୁ ଦରକାର ପଡ଼ିବ, ଇନ୍ଧନ ଦରକାର ପଡ଼ିବ ଏବଂ ଜିନିଷପତ୍ର ବୋହିବା ପାଇଁ ଟ୍ରକ୍ ବା ଟ୍ରେନ୍ ଦରକାର ପଡ଼ିବ। ତା ଫଳରେ ଆମର ପରିବେଶ ପ୍ରଦୂଷିତ ହେବ। କିନ୍ତୁ ଯଦି ବିଭିନ୍ନ ଜାଗାରେ ଆମେ ସ୍ଥାନୀୟ ଭାବରେ ଆମେ କପା ଉତ୍ପାଦନ କଲେ ଏବଂ ସେଇଠି ଲୁଗା ତିଆରି ହେଲା, ସେଇଠି ବଣ୍ଟା ହେଲା, ତାହେଲେ ପରିବେଶ ଉପରେ କିଛି ଖରାପ ପ୍ରଭାବ ପଡ଼ିବନି ଏବଂ ବିକାଶ ଅସୁବିଧା ବି କିଛି ହେବନି। ଆମର ଅନେକ ସମୟରେ ଆମେ ଦେଖୁଛେ ଯେ ଆମର ଗାଡ଼ି ମଟର ପାଇଁ ରାସ୍ତା ଚଉଡ଼ା କରିବାକୁ ପଡ଼ୁଛି, ରେଲ ଲାଇନ୍ ତିଆରି କରିବାକୁ ପଡ଼ୁଛି, ସେଥିରେ ଆମର ଜମି ତ ଯାଉଛି, ଏଇଟା କାହିଁ ଦରକାର ପଡ଼ୁଛି? ଆମର ଏତେ ମାଲ ବୋହିବା କାହିଁ ଏତେ ଦରକାର ପଡ଼ୁଛି? ସେଥିପାଇଁ ଗାଡ଼ି ମଟର ଦରକାର ପଡ଼ୁଛି। ଏବେ ଆପଣ ଦେଖନ୍ତୁ ଅନେକ ଦେଶରେ କାର୍କୁ ସବୁ ସହର ଭିତରକୁ ମନା କରିସାରିଲେଣି, ଆଉ କାର୍ ଯିଏ ନ ଚଲେଇବେ ତାଙ୍କ ପାଇଁ ବର୍ତ୍ତମାନ ସବୁ ଅଲଗା ସୁବିଧା ସବୁ ଦେଲେଣି। କାର୍ ଚଲେଇବା ପାଇଁ ବର୍ତ୍ତମାନ ଇଲେକ୍ଟ୍ରିସିଟି ହେଉ ବା ସୋଲାର କାର୍ ମଧ୍ୟ ବ୍ୟବସ୍ଥା କରାଗଲାଣି। ଆମେ ଯଦି ଉତ୍ପାଦନକୁ, ବଣ୍ଟନକୁ ବିକେନ୍ଦ୍ରୀକରଣ କରିଦେବା ତାହେଲେ ଏତେ ଗାଡ଼ି ମଟର ବା ଏତେ ରାସ୍ତା ଚଉଡ଼ା ଦରକାର।

0: ପଡ଼ିବନି, ଏତେ ଟ୍ରେନ୍ ଦରକାର ପଡ଼ିବନି। ସେଥିପାଇଁ ଗାନ୍ଧୀଙ୍କ ବିଚାରଟା ହେଉଛି ଆମ ପାଇଁ ସର୍ବୋଚ୍ଚ ଏବଂ ସର୍ବୋତ୍ତମ ବିଚାର। ଆମେ ସେଇ କଥାକୁ ଯଦି ନେବା ଗ୍ରହଣ କରିବା, ତାହେଲେ ବଡ଼ ବଡ଼ ସହର ଏବଂ ବଡ଼ ବଡ଼ ସହର ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା, ବଡ଼ ବଡ଼ କଳକାରଖାନା, ତା ପାଇଁ ଇନ୍ଧନ, ଏସବୁ ଆବଶ୍ୟକ ହେବ ନାହିଁ। ତା ଫଳରେ ଆମର ପରିବେଶ ପ୍ରଦୂଷିତ ହେବାର କୌଣସି କାରଣ ବି ରହିବ ନାହିଁ। ମନେ କରନ୍ତୁ ମୋର ପାଞ୍ଚଟା ସାର୍ଟ ହେଲେ ଚଳିବ, ଜଣେ ସ୍ତ୍ରୀ ଲୋକଙ୍କର ଦଶଟା ଶାଢ଼ୀ ହେଲେ ଚଳିବ। 500 ଶାଢ଼ୀ ରଖିଲେ କ'ଣ ସେ 50 ଗୁଣ ଅଧିକ ବିକଶିତ ବୋଲି ଆମେ କହିବା? ମୁଁ ଯଦି 50ଟା ସାର୍ଟ କରିବି ତା 10 ଗୁଣ ମୋର ବିକାଶ ବଢ଼ିଲା। ତେଣୁ ଆମେ ଯଦି ଆମ ଆବଶ୍ୟକତାକୁ ଆମେ ସୀମିତ ରଖିବା ଏବଂ ମୌଳିକ ଆବଶ୍ୟକତା ଗୁଡ଼ିକୁ ପୂରଣ କରିବା ପାଇଁ ପ୍ରକୃତି ମାତା, ପୃଥିବୀ ମାତା ପାଖରେ ଯଥେଷ୍ଟ ସମ୍ପଦ ରହିଛି, ତାକୁ ଯଦି ପୂରଣ କରିପାରିବା ଏବଂ ଆବଶ୍ୟକତା ଗୁଡ଼ିକୁ ସୀମିତ ରଖିବା, ତାହେଲେ ଆମର ପରିବେଶ ଉପରେ ଏତେ ଖରାପ ପ୍ରଭାବ ପଡ଼ିବ ନାହିଁ। ଆମର ଗୋଟେ ଧାରଣା ହେଉଛି ଯେ ଆମେ ଯେତେ ଅଧିକ ଉତ୍ପାଦନ କରିବା, ଯେତେ ଅଧିକରୁ ଅଧିକ ଆମେ ଉପଭୋଗ କରିବା, ଆମେ ସେତେ ଅଧିକ ବିକଶିତ ହେବା, କିନ୍ତୁ ସେଟା ପ୍ରକୃତରେ ଗୋଟେ ଭୁଲ ଧାରଣା। ସେଟା ଯଦି ବର୍ତ୍ତମାନ ଅର୍ଥନୈତିକ ବ୍ୟବସ୍ଥା ରହିଛି, ସେଟା ବ୍ୟବସ୍ଥାର ଗୋଟେ ପ୍ରତିଫଳନ। ଆମେ ଯଦି ସ୍ଥାନୀୟ ଭାବରେ ଆମେ କରିପାରିବା, ଉତ୍ପାଦନ କରିବା, ବଣ୍ଟନ ବ୍ୟବସ୍ଥା କରିବା, ତାହେଲେ ଏସବୁ ଆବଶ୍ୟକ ହିଁ ପଡ଼ିବ ନାହିଁ। ଆମର ପାହାଡ଼ ପର୍ବତ ଯେତେ ରହିଛି, ଏବଂ ଗୋଟେ ସୁଖର କଥା ଆମେ ଦେଖୁଛୁ ଯେ ପାହାଡ଼ ପର୍ବତ ଆଉଥରେ ପୁଣି ଗଛପତ୍ର ସବୁ ବଢ଼ିବାରେ ଲାଗିଛି। ତାର ଗୋଟେ ଅବଶ୍ୟ ଗୋଟେ ବଡ଼ କାରଣ ହେଲା ଯେ ଗାଁର ପିଲାମାନେ ଯେଉଁମାନେ ସବୁ ପାହାଡ଼ ପର୍ବତ ଚଢ଼ି ଗଛ କାଟନ୍ତି, ସେମାନେ ସେ ପାହାଡ଼ ଚଢ଼ିବା ପାଇଁ ପ୍ରସ୍ତୁତ ନୁହନ୍ତି। ସେହି ସହରରେ ଗାଡ଼ି ଡ୍ରାଇଭିଂ କରିବେ କି ରଙ୍ଗମିସ୍ତ୍ରୀ ହେବେ, ସେଥିରୁ ସେମାନେ ବେଶି ସୁବିଧା ପାଉଛନ୍ତି। ଏବେ ଆମେ ଦେଖୁଛୁ ଆମର ପାହାଡ଼ ପର୍ବତ ସବୁ ବେଶ ସୁନ୍ଦର ହେଇ ଉଠିଲାଣି, ଆହୁରି ବଢ଼ି ଉଠିଲାଣି। ଆମକୁ ତ କିଛି ପାହାଡ଼ କାଟିବା ଦରକାର ପଡ଼ିପାରେ, ମେଟାଲ ଦରକାର ପଡ଼ିପାରେ, କିଛି ରାସ୍ତା ବଢ଼ିବା ପାଇଁ ଦରକାର ପଡ଼ିପାରେ, ବା ଘର ଦ୍ୱାରା ପାଇଁ କିଛି ଦରକାର ପଡ଼ିପାରେ, କିନ୍ତୁ ଆମେ ଯେ ବ୍ୟାପକ ଭାବରେ କ୍ଷତି କରିବା ତା ସେଟା ଆବଶ୍ୟକ ନାହିଁ। ଏବଂ ଆମେ ଯେତେ ଦୂର ପାରିବା ଯାହା ଜିନିଷ ବ୍ୟବହାର କରୁଛେ ତାକୁ ଯେଉଁଟା କହୁଛେ ରିସାଇକଲ, ରିୟୁଜ୍, ତମେ ଯଦି ସେଭଳିଆ କରିବା ତାହେଲେ ପୁନର୍ବାର ତାକୁ ବ୍ୟବହାର କରିବା। ଏସବୁ ଉଦାହରଣ ସ୍ୱରୂପ କାଗଜ, ବାଉଁଶ କାଟିକିରି ଆମେ କାଗଜ କରିପାରିବା, ଏବଂ ଆମର ଶତକଡ଼ା ପ୍ରାୟ 50-75 ଭାଗ ଆମର କାଗଜ ଯେତେ ଖର୍ଚ୍ଚ କରୁଛେ ତାକୁ ପୁଣି ରିସାଇକଲ କରିପାରିବ, ତାହେଲେ ତା ଛାଇ ଆମର ଜଙ୍ଗଲ ଉପରେ ପ୍ରଭାବ କମିଯିବ। ଏବଂ ତା ସହିତ ଯେତେ ଖୋଲା ଜାଗା ରହିଛି, ଯେତେ ପଡ଼ିଆ ଜମି ରହିଛି, ଆମେ ସେଥିରେ ଗଛ ବି ଲଗେଇ ପାରିବା। ତେଣୁ ଏଇ ଯେ ପରିବେଶ ନଷ୍ଟ ହେବା ନିହାତି ଦରକାର, ସେଭଳିଆ ଭାବିବାଟା ଆମର ଉଚିତ ନୁହଁ।
1: କଥିକାରେ ଶୁଣୁଥିଲେ ଆଲୋଚନା ବିକାଶ ବନାମ ପରିବେଶ, ଆଲୋଚନା କରିଥିଲେ ପ୍ରଫେସର ରାଧାମୋହନ, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ସଜ ଫୁଲ। କଣ୍ଠଦାନ କରିଛନ୍ତି ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି, ଗୀତ ରଚନା ମନୋଜ ମହାନ୍ତି, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଶ୍ୱନାଥ ମିଶ୍ର। ପ୍ରଥମ ଗୀତରେ ଗାଇଛନ୍ତି ମହମ୍ମଦ ଆବିଦ, ମନୋଜ ମହାନ୍ତିଙ୍କର ରଚନା। ଭଲ ପାଉଥିଲି ବିଜନ ବେଳାରେ ବାଲିଘର ତୋଳିବାକୁ, ଆଜି ଭଲ ଲାଗେ ବାଲିର ସେଜରେ ତମ ସାଥେ ବସିବାକୁ।

ପରବର୍ତ୍ତୀ ଗୀତ ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା ଗାଇଛନ୍ତି ନମ୍ରତା ମହାନ୍ତି। ମିଛ ନୁହେଁ ମୁହିଁ ସତଟିଏ ମୋତେ ଯତନେ ସାଇତି ରଖ, ଦୂର ଆଉ ମୁଁ ତ ଲାଗିବିନି ଜମା, ଲାଗିବି ନିହାତି ପାଖ।

କାର୍ଯ୍ୟକ୍ରମର ଶେଷ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ନମ୍ରତା ମହାନ୍ତି ଏବଂ ମହମ୍ମଦ ଆବିଦ୍, ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା। ହଜିସାରିଛି ହୃଦୟଟି ମୋର ତୁମ ଭଲ ପାଇବାରେ, ବତୀଘରଟିଏ ଯାଇଛି ମୁଁ ପାଇ ସେ କେଉଁ ସାଗର ଥିରେ।

0: ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ।
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ।
2: କଣ ଭାବୁଛ?
3: ରିନାର ବାହାଘର ଠିକ ହେଇଗଲା, ଏଥର ଭଲ ନିମନ୍ତ୍ରଣ କାର୍ଡଟେ ପାଇଁ ଚିନ୍ତା କରୁଥିଲି।
2: ଏଇ କଥା ଶୁଣ, କାର୍ଡ ପ୍ୟାଲେସ୍ ଅଛି ପରା?
3: କାର୍ଡ ପ୍ୟାଲେସ୍?
2: ହଁ, କାର୍ଡ ପ୍ୟାଲେସ୍।
3: ଓହୋ, ଠିକ ସମୟରେ ମୋ ମୁଣ୍ଡରୁ ଚିନ୍ତା କଲା। ମୁଁ ଏଇ ସାଙ୍ଗେ ସାଙ୍ଗେ ବାହାରୁଛି ବାଦାମବାଡ଼ି କାର୍ଡ ପ୍ୟାଲେସ୍।
2: କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ।
1: ଶ୍ରୋତା ବନ୍ଧୁ, ଆପଣମାନଙ୍କ ଅପେକ୍ଷାର ଅନ୍ତ ଘଟାଇ ଆମେ ଆସିଗଲୁ ସାଧନାର ପୃଷ୍ଠାରେ କାର୍ଯ୍ୟକ୍ରମ ସହିତ। ଉପସ୍ଥାପନାରେ ମୁଁ ଶୁଭଶ୍ରୀ ଓ ମୋ ସହିତ ଅଛନ୍ତି ରୋଜାଲିନ।
4: ନମସ୍କାର। ଝରିଯାଏ ଏମିତି ହଜାର ରାତି, ସରି ଆସେ ସ୍ୱପ୍ନ, ସରି ଆସେ ସ୍ମୃତି, ଲିଭି ଆସେ ବତୀ, କାଚ କାନ୍ଥ ଆରପଟେ ଦ୍ୱିତୀୟ ଝର୍ଣ୍ଣର ଅଧାଙ୍କା ଝୋଟି, ତାପରେ
5: ରୋଜି ଅପା।
4: ହଁ କୁହ ଶୁଭଶ୍ରୀ,
5: କଣ ଆଜି ଏମିତି କବିତା ପଢୁଥିବ? ନା ଆଜିର ଅତିଥି କଳାକାରଙ୍କ ନାଁ କହିବ?
4: ଠିକ କଥା, ଶ୍ରୋତାମାନଙ୍କର ପ୍ରତିକାର ଅନ୍ତ ଘଟେଇ ଅତିଥିଙ୍କ ନାଁ କୁହ।
5: ହଁ, ଆଜି ଆମ ଗହଣରେ ଅଛନ୍ତି ସୁପରିଚିତା ଲେଖିକା ତଥା ଓଡ଼ିଆ ଭାଷା ସାହିତ୍ୟ ଓ ବିଜ୍ଞାନର ମୁଖପତ୍ର କାୟାକଳ୍ପର ସମ୍ପାଦିକା ସୁପ୍ରଭା ଦାସ ବାସନ୍ଦରା ଜଗତସିଂହପୁର।

0: ସୁପ୍ରଭା ଦାସ ଆମ ସମୟର ଜଣେ ଆଗଧାଡିର ଲେଖିକା, ଏଯାବତ 45ଟିରୁ ଉର୍ଦ୍ଧ୍ୱ ପୁସ୍ତକ ତାଙ୍କର ପ୍ରକାଶିତ। ତେବେ ସେ ମଧ୍ୟରୁ ସୁପ୍ରଭା ଦାସଙ୍କ ରଚିତ ଶିଳ୍ପୀ ପତ୍ନୀ ଉପନ୍ୟାସଟି ବେଶ ଚର୍ଚ୍ଚିତ। ତାଙ୍କର ଅନ୍ୟାନ୍ୟ ପୁସ୍ତକ ମଧ୍ୟରେ ଗଳ୍ପ ସଂକଳନ ନିଷିଦ୍ଧ ବସନ୍ତ, ଟେଲିଫୋନ୍ ରିଙ୍ଗ, କିଛି ଅବ୍ୟକ୍ତ, କବିତା ସଂକଳନ ଅଧା ଅତୀତର ଗୀତ, କିଛି କଥା କିଛି ବ୍ୟଥା, ଚେନ୍ନାଇ ଚଇତ, ଶିଶୁ ଗଳ୍ପ ସଂକଳନ ପିଲା ପରି ପିଲାଟିଏ, ପେଚାଶୁଆ ଓ ହଳଦୀ ବସନ୍ତ, ପୁରାଣ କଥା, ଭାରତର ବୈଜ୍ଞାନିକ, ବିଜ୍ଞାନର ଅମୃତ କାଳ, ବିକାଶର କଥା କୁହେ ବିଜ୍ଞାନ, ବିଜ୍ଞାନ ଗତି ଓ ପ୍ରଗତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସନ୍ଥ ତୁଳସୀ ଦାସ, ଗାନ୍ଧୀ ଏକ ଅନୁଚିନ୍ତା, ଝିଅ ଜନ୍ମ କେଉଁ ଘରକୁ, ଆସ ଚାଷ କରିବା ବୈଜ୍ଞାନିକ ପଦ୍ଧତିରେ ସମେତ 40ରୁ ଉର୍ଦ୍ଧ୍ୱ ପୁସ୍ତକ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି। ଗଣକବି ବୈଷ୍ଣବ ପାଣିଙ୍କ ରଚିତ ସ୍ୱାମୀ ସ୍ତ୍ରୀ ଉପନ୍ୟାସକୁ ସମ୍ପାଦନା କରିଛନ୍ତି ସୁପ୍ରଭା ଦାସ।
1: ମୁଁ ସେତେବେଳେ ତୃତୀୟ ଶ୍ରେଣୀ ପଢୁଥିଲି, ମୋ ସାଙ୍ଗରେ ଗୋଟେ ରମା ବୋଲି ଗୋଟେ ଝିଅଟେ ପଢୁଥିଲା। ସେ ଝିଅଟି ବହୁତ ଗରିବ ଆଉ ତା ଶାବତ ମା ତାକୁ ବହୁତ କଷ୍ଟ ଦିଏ, ଯୋଉଟା କି ସେ ମତେ କୁହେ ଆଉ ମତେ ସେଟା ବହୁତ କଷ୍ଟ ଲାଗେ। ମୁଁ ସହି ନ ପାରିକି ସେଇ କଷ୍ଟଟା ତାର ମୋର କଲମ ମାଧ୍ୟମରେ ମୁଁ ସେଟା ଲେଖିଥିଲି ଗପଟେ, ସେଟା ମୋର ମୀନା ବଜାରରେ ପ୍ରକାଶ ପାଇଥିଲା। ତାପରେ ମୋର ଗୋଟେ ଭଉଣୀ, ସେ ସିଟି ଟ୍ରେନିଂ ନଉଥିଲା, ତାଙ୍କର ଜଣେ ଫେୟାରୱେଲ୍ ଦେବାକୁ ଗୋଟେ

ଗୀତ ସେ ଲେଖିଥିଲା। ମୁଁ କହିଲି ସେ ସେ ସ୍ୱର ଦେଇ ବୋଲୁଥିଲା, ମୁଁ ସେ ଗୀତଟା ତା ପାଖରୁ ଛଡ଼େଇ ଆଣିଲି। ମୋତେ ଦେଲାନି ସେ, ମୁଁ ଛଡ଼େଇ ଆଣିଲି। ଛଡ଼େଇ ଆଣି ସେ ସବୁ ଦୌଡ଼ି ଦୌଡ଼ିକି ବୋଉ ପାଖକୁ ଗଲା, କୁଡ଼ି ନେଇଗଲା ଡଲି ମୋଠୁ ଛଡ଼େଇକି ମୋତେ ଚିରିଦବ କ'ଣ କରିବ। ବୋଉ କହିଲା ନା ସେ ଚିରିବନି। ବୋଉ ସେଠୁ ବୁଝେଇ କହିଲା ତୁ ନିଜେ ଲେଖୁନୁ, ତୋ ଲେଖା ଯେମିତି ସମସ୍ତେ ପଢ଼ିବେ। ବାସ୍ ବୋଉର ସେଇ ପଦକ କଥା ମୋତେ କବିତା ଲେଖିବାକୁ ଏତେ ଉତ୍ସାହିତ କଲା ଯେ ମୁଁ ତାପର ଠାରୁ କବିତା ଗପ ଦୁଇଟା ଯାକ ହିଁ ଲେଖେ।

0: ସୁପ୍ରଭା ଦାସଙ୍କ ଜନ୍ମ ଖୋର୍ଦ୍ଧା ଜିଲ୍ଲା ବଡ଼ପଦର ଗ୍ରାମରେ। ପିତା ସାଧୁଚରଣ ଓ ମାତା ଶୈଳବାଳା କଟକ ସ୍ଥିତ ରେଭେନ୍ସା ଗର୍ଲସ୍ ସ୍କୁଲରୁ ନିଜ ଶିକ୍ଷା ସମାପ୍ତି କରି ପରବର୍ତ୍ତୀ ସମୟରେ ବାଙ୍କୀ ମହାବିଦ୍ୟାଳୟରେ ମନସ୍ତତ୍ତ୍ୱ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ବିଦ୍ୟାଳୟରୁ ପଢିବା ସମୟରୁ ସାହିତ୍ୟ ପ୍ରତି ରହିଥିବା ଅନୁରାଗ ଆଜି ତାଙ୍କୁ ପ୍ରତିଷ୍ଠିତ ଲେଖିକା କରିପାରିଛି। ତାଙ୍କ ରଚିତ ଏକାଧିକ ଗଳ୍ପ, କବିତା, ନାଟକ, ରୂପକ ଓ ବେତାର ଦୂରଦର୍ଶନରୁ କେତେକ ନାଟକର ନାମ ଏଠାରେ ମୁଁ କହୁଛି। ଜଣେ ଗ୍ରାମଦେବତୀଙ୍କ ମୃତ୍ୟୁ, ନିଶିତ ବସନ୍ତ, ଡିଭି ଯାଇଥିବା ହସ୍ତାକ୍ଷର, ସ୍ରଜାତି ତନାୟା, ଧରିତ୍ରୀର କାନ୍ଦ, ଶେଷ ସ୍ୱାକ୍ଷର, ପ୍ରତିଧ୍ୱନି କାହାର, ବାମପଦା, କୃଷ୍ଣାଶ୍ରମ, ଡ୍ରଇଂ ଖାତାରେ ଛବି ଇତ୍ୟାଦି।
1: ସୁପ୍ରଭା ଦାସଙ୍କ ରଚିତ ଉପନ୍ୟାସ ଶିଳ୍ପୀ ପତ୍ନୀ ପ୍ରକାଶ ପାଇ 2019 ମସିହାରୁ ପୃଷ୍ଠା ସଂଖ୍ୟା 480। ପ୍ରଖ୍ୟାତ ଲେଖକ ମନୋଜ ଦାସ, ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ଡକ୍ଟର ବୀଣାପାଣି ମହାନ୍ତି, ବିଶ୍ୱଭୂଷଣ ହରିଚନ୍ଦନଙ୍କ ଅଭିମତ ଉପନ୍ୟାସରେ ସ୍ଥାନିତ ହୋଇଛି। ଉପନ୍ୟାସର କାହାଣୀ ଦର୍ଶନାତ୍ମକ ଚିନ୍ତାଧାରା ଉପରେ ପରିବେଶିତ, ଏକ ସୁନ୍ଦର ପ୍ରେମ ଓ ବିରହ କାହାଣୀର ଅନ୍ତଃସ୍ୱର। ଉପନ୍ୟାସର ଆରମ୍ଭରେ ଲେଖିକା ଯାହା ଲେଖିଛନ୍ତି ସେଥିରୁ କିଛି ପଢି ଆପଣମାନଙ୍କୁ ଶୁଣାଇ ଦେଉଛନ୍ତି ରୋଜାଲିନ।
0: ପ୍ରେମ ମଣିଷ ଜୀବନର ଶ୍ରେଷ୍ଠତମ ଅନୁଭବ, ବାସ୍ତବ ପ୍ରେମ ହିଁ ପ୍ରକୃତ ଜୀବନ। ଯେଉଁଠାରେ ପ୍ରେମ ସେଇଠି ଜ୍ଞାନ ଏବଂ ପବିତ୍ରତା। ପ୍ରେମ ଶୂନ୍ୟ ହୃଦୟ ହୃଦୟ ନୁହେଁ। ବାସ୍ତବ ପ୍ରେମ ମଣିଷ ଭିତରେ ସ୍ୱର୍ଗୀୟ ଆନନ୍ଦ ଭରିଦିଏ। ସେଇ ପ୍ରେମକୁ ଭିତ୍ତି କରି ସ୍ୱର୍ଗୀୟ ଆନନ୍ଦ ପାଠକ ମାନଙ୍କ ମନରେ ଭରିଦେବାର ଲକ୍ଷ୍ୟରେ ଶିଳ୍ପୀ ପତ୍ନୀ।
1: ଶିଳ୍ପୀ ପତ୍ନୀ ଉପନ୍ୟାସ ଉପରେ ଲେଖିକା ସୁପ୍ରଭା ଦାସ ଯାହା କୁହନ୍ତି,
2: ଶିଳ୍ପୀ ପତ୍ନୀ ସ୍ୱପ୍ନର ମନ୍ଦିରରେ ଏକ ଅଲିଭା ଦୀପଶିଖା, ଯାହାର ଉଜ୍ଜଳତାରେ ଆଲୋକିତ ହୋଇ ଉଠେ ପ୍ରୀତିର ନାୟିକା। ସତ ଝଡ଼ ଝଞ୍ଜା ପବନରେ ବି ଶିଖା ଟେକି ଜଳୁଥାଏ ସେ ଓହର, ଉଜ୍ଜଳତାରେ ଆଲୋକିତ କରୁଥାଏ ପ୍ରୀତିର ନାୟିକାକୁ। ନିଷ୍କପଟ ନିଚ୍ଛଳ ନିରୁତା ଭଲ ପାଇବାକୁ ନାହିଁ, ଏକା ଏକା ବାଟ ଚାଲିବାକୁ ସାହସ ଓ ଧୈର୍ଯ୍ୟ ପ୍ରଦାନ କରୁଥାଏ। ଅନନ୍ତ ଶକ୍ତିର ସେ ମହାନ ପ୍ରେମାଲୋକରେ ଆଲୋକିତ ହୋଇଉଠେ ତାର ଆତ୍ମସତ୍ତା। ସେଇ ହେଉଛି ମୋର ଶିଳ୍ପୀ ପତ୍ନୀ।
3: ଶିଳ୍ପୀ ପତ୍ନୀର ଜନ୍ମ ହେଇଛି କଲେଜରୁ। ମାଟ୍ରିକ ପରୀକ୍ଷା ପରେ ଗୋଟେ ବହି ପଢ଼ିଥିଲି, କବି ପତ୍ନୀ ବୋଲି ଗୋଟେ ବହି ପଢ଼ିଥିଲି। ରେଭେନ୍ସା କଲେଜର ଲାଇବ୍ରେରୀରୁ ଆଣିଥିଲା ଗୋଟେ ଝିଅ, ମୁଁ ତାଠୁ ଆଣି ପଢ଼ିଥିଲି। ସେ କହିଲା ତୁ ଏଇଟା ପଢିକି କଣ କରିବୁ? ମୁଁ କହିଲି ମୁଁ ବି ଗୋଟେ ଲେଖିବି ଉପନ୍ୟାସ, ଯାହା ନାଁ ଦେବି ମୁଁ ଶିଳ୍ପୀ ପତ୍ନୀ। ସେ କବି ପତ୍ନୀ ଦେଇଛି, ମୁଁ ଶିଳ୍ପୀ ପତ୍ନୀ ଦେବି, ଏମିତି ମଜାକରି କହିଥିଲି। କିନ୍ତୁ କଲେଜ ଜୀବନରେ ଯେତେବେଳେ ଆସିଲି ସେତେବେଳେ ମୁଁ ଏମିତି କିଛି ଘଟଣା ମୋ ଆଖି ସାମ୍ନାରେ ଘଟିଲା, ସେଠୁ ଏ ଉପନ୍ୟାସଟା ସେଇ କଲେଜରୁ ହିଁ ଆରମ୍ଭ କରିଥିଲି। କିନ୍ତୁ ଶିଳ୍ପୀ ପତ୍ନୀର ଯୋଉ ଭଲ ପାଇବାଟା ରହିଛି ସେଟା ହଉଛି ସମ୍ପୂର୍ଣ୍ଣ ଆତ୍ମିକ ଭଲ ପାଇବା। ଯଦି ନାୟିକାର ସେଇ ଭଲ ପାଇବାକୁ ନେଇକି ଯଦି ଆଜିକାଲିକାର ପିଲାମାନେ ଯଦି ଚିନ୍ତା କରିବେ ଆଉ ନିଜ ଚରିତ୍ରରେ ଚରିତ୍ରିତ କରିବାକୁ ଚେଷ୍ଟା କରିବେ, ତାହେଲେ ସମାଜ ବର୍ତ୍ତମାନ ଯୋଉ ପ୍ରକାର ଉଶୃଙ୍ଖଳିତ ହଉଛି ସେଟା ହବ ନାହିଁ।

0: ଶିଳ୍ପୀ ପତ୍ନୀ ଉପନ୍ୟାସର ଭାଷା ସରଳ, ମାର୍ଜିତ ଏବଂ ବୋଧଗମ୍ୟ କାହାଣୀକୁ ପାଠକୀୟ ଉତ୍କଣ୍ଠା ଭିତରେ ଆଗକୁ ନେଇଛନ୍ତି ଲେଖିକା ସୁପ୍ରଭା ଦାସ। ବିଶେଷ କରି ସ୍ୱପ୍ନ, ସମ୍ଭାବନା ଓ ବାସ୍ତବତା ଭିତରେ ଏକ ନୂଆ ମନସ୍ତତ୍ତ୍ୱ ଲେଖିକା ଉପସ୍ଥାପନ କରିଛନ୍ତି ଶିଳ୍ପୀ ପତ୍ନୀ ଉପନ୍ୟାସରେ। ଉପନ୍ୟାସର ଆରମ୍ଭ ଏହିପରି, ଯାହାକୁ ରୋଜାଲିନ ପଢି ଶୁଣାଉଛନ୍ତି।
1: ଭାଦ୍ରବ ମାସର ମେଘଛନ ଆକାଶ, ଝିପି ଝିପି ବରସରେ ଭିଜା ଭିଜା ମାଟିର ବାସ୍ନା, ମୁକ୍ତ ବାତାୟନ ଭାଙ୍ଗ ଦେଇ ଭିତରକୁ ପଶି ଆସିଲା ମୁଠାଏ ପାହାନ୍ତିଆ ପବନରେ ମିଶି ଅଳକର ନାସାନ୍ଧ୍ର ପର୍ଯ୍ୟନ୍ତ ମନ ଭରି ଆଘ୍ରାଣ କରିନେଲା ସେ। ଆଉ ଟିକେ ଆରାମ କରି

ହୋଇଗଲା ଚଦରାଟାକୁ ବେକ ଯାଏ ଟାଣି ନେଇ। ଏମିତି ପାହାନ୍ତା କୁଆରୀ ମନର ସ୍ୱପ୍ନ ପାହାନ୍ତି, ସେଇ ସେଇ ସ୍ୱପ୍ନକୁ ଦେଖିବାକୁ ଭଲ ପାଏ। ନୂଆ କରି ପାଖୁଡ଼ା ମେଲିଥିବା କୁଆରୀ ମନଟି ଷୋଡ଼ଶୀ ଅଡ଼କାର ଇଚ୍ଛା ହେଉଥିଲା ଆଖି ବୁଜି ସେ ସ୍ୱପ୍ନ ଦେଖିବ, ବିଜା ମାଟିର ବାସ୍ନାକୁ ଭଲ ଭାବେ ଆଘ୍ରାଣ କରିବ।

0: ଉପନ୍ୟାସର ଚରିତ୍ରମାନ ହେଉଛନ୍ତି ଉପନ୍ୟାସ ତରୁଣୀ, ସୁନ୍ଦରୀ ନାୟିକା ତଥା କଲେଜ ଛାତ୍ରୀ ଅଳକା ଓ ନାୟକ ଅଂଶୁମାନ। ନାମଟା ଯେମିତି ଗଭୀର, ସେମିତି ଗଭୀର ଥିଲା ତାଙ୍କ ନିରବତା। ଅନ୍ୟ ଗୌଣ ଚରିତ୍ରମାନଙ୍କ ମଧ୍ୟରେ ଅନୁରାଗ, ନିରୁ ଅପା, ଚନ୍ଦ୍ରାବତୀ, ପ୍ରମିଳା ଅପା, ପ୍ରତିମା ଅପା, ଗେଡ଼ି ମଞ୍ଜୁ, କନକଲତା, ନିର୍ମଳ, ମାଳତୀ, ନିରଞ୍ଜନା, କନି ଅପା, ସବିତା ଅପା, ନମିତା ଓ ଦୀପା ଇତ୍ୟାଦି। ଉପନ୍ୟାସର କେଇ ଧାଡି ପଢି ଶୁଣାଇ ଦେଉଛନ୍ତି ରୋଜାଲିନ।
1: ନାୟିକା ଅଳକା, ତାଙ୍କ ନାମ ଟିକି। କଲେଜ ବାରଣ୍ଡାରେ ଅଳକାକୁ ଦେଖି ଅଂଶୁମାନ କହିଥିଲେ, ତୁମକୁ ମୁଁ ଭଲ ପାଏ ଟିକି, ତୁମ ବିନା ମୋ ଜୀବନ ଅସମ୍ପୂର୍ଣ୍ଣ ରହିଯିବ, ଶିଳ୍ପୀ ବରଂ ଅବିବାହିତ ରହିଯିବ। କିନ୍ତୁ ଶିଳ୍ପୀ ପତ୍ନୀର ଗୌରବ ସେ କାହାରିକୁ ଦେଇପାରିବେ ନାହିଁ। ମଣିଷ ଜୀବନର ଏକାନ୍ତ ସତ୍ୟ ଏହି ରକ୍ତ। ସେହି ରକ୍ତର ଅକ୍ଷରରେ ଲେଖୁଛି ମୁଁ, ମତେ ବିଶ୍ୱାସ କର, ମୁଁ ତୁମକୁ ନିଜଠାରୁ ଅଧିକ ଭଲ ପାଏ, ଏକାନ୍ତ ଭାବରେ ମୁଁ ତୁମର। ଉତ୍ତରରେ ଅଳକା କହିଥିଲେ, ଅଂଶୁମାନ ତମେ ମତେ ଠକି ପାରିବନି, ତୁମ ବାଳ ଋଣ ମତେ ଦିନେ କରିଥିଲା ସ୍ପର୍ଶକାତର ନାରୀଟିଏ, ମଧ୍ୟାହ୍ନ ଜଳେଇ ପଡ଼େ ଘର୍ମାକ୍ତ କରିଦେଉଛି, କିନ୍ତୁ ଅପରାହ୍ନର ଛାଇ ଦିଗ୍ବଳୟ ତଳେ ମତେ ପ୍ରତିଷ୍ଠିତ ଲେଖିକାଟିଏ କରି ଠିଆ କରେଇ ଦେବ। କାରଣ ତମେ ତ ମୋର କେବଳ ପ୍ରେମିକ ନୁହେଁ, ପରମ ପୂଜନୀୟ ଗୁରୁ ମଧ୍ୟ। ତମର ସ୍ନେହ, ଆଘାତ, ଉପେକ୍ଷା ସବୁକିଛି ମୋ ପାଇଁ ପ୍ରଚ୍ଛନ୍ନ ଆଶୀର୍ବାଦ।

0: ହଁ ଶ୍ରୋତା ବନ୍ଧୁ, ଆପଣମାନେ ଲକ୍ଷ୍ୟ କରିପାରିବେ ଏହି ଶିଳ୍ପୀ ପତ୍ନୀ ଉପନ୍ୟାସରେ କିପରି ଭାବେ ଲେଖିକା ସୁପ୍ରଭା ଦାସ ଜୀବନର ଅନୁକୂଳ ପ୍ରତିକୂଳ ପରିସ୍ଥିତିକୁ ନିଜ ଲେଖନୀରେ ପ୍ରତିପାଦିତ କରିଛନ୍ତି।
1: ଉପନ୍ୟାସର ଶେଷ ପର୍ଦ୍ଦାରେ ଲେଖିକା ଯାହା ଲେଖିଛନ୍ତି,
0: ହଠାତ୍ ତିନି ସବୁ ପ୍ରଶ୍ନ ପାଚି ଓ ଦ୍ୱନ୍ଦ୍ୱକୁ ଚମକାଇ ଦେଇ ପହଞ୍ଚିଥିଲେ ଅନୁରାଗ ସନ୍ଧ୍ୟାରେ। ହଠାତ୍ ପ୍ରଶ୍ନ କଲେ ସେ,
1: ଗୋଟେ କଥା କହିବି, ରାଗିବନି ତ?
0: ଆରେ କଥା କଣ, ଆସୁ ଆସୁ ଆଜି ଇଏ କି ଅବତାର?
1: ନା, ଆଗ ମୋର ପ୍ରଶ୍ନର ଉତ୍ତର ଦିଅ।
0: ହଉ ବାବା।
1: କେବଳ ମୋର ଏତିକି ପ୍ରଶ୍ନ, ତମେ ମୋର ବର୍ତ୍ତମାନର ପୃଥିବୀକୁ ଆସିପାରିବ କି?
0: ମାନେ ମୁଁ ତ ତମର ବର୍ତ୍ତମାନର ପୃଥିବୀରେ ହିଁ ଠିଆ ହୋଇଛି।
1: ନା ସେମିତି ନୁହେଁ, ମୋର ପୃଥିବୀର ସେଇ ଛୋଟ କୁଡିଆ ଭିତରେ ତମେ ନାଲି ଶାଢୀ ପିନ୍ଧି ନାଲି ଶଙ୍ଖା ସିନ୍ଦୁରରେ ମଣ୍ଡିତ ହୋଇ ମୋ ପାଇଁ ଭାତ ରାନ୍ଧିବ କି?
0: ଅଳକା ନିଜ କାନକୁ ବିଶ୍ୱାସ କରିପାରୁ ନଥିଲା। ସେ କଣ ସତରେ ଶୁଣୁଛି ଏମିତି ଏକ ହଜିଯାଇଥିବା ଆଖ୍ୟାୟିତ ସ୍ୱପ୍ନର ପଦଧ୍ୱନି? ବିଶ୍ୱାସ କରିପାରୁ ନଥିଲା।
1: କଣ କିଛି କହିଲ ନିଜ ଅଳକା, ତୁମ ନିରବତାରୁ ମୁଁ ହଁ କି ନା କେମିତି ବୁଝିବି?
0: ଅଳକା ଚାହିଁଲା ଆକାଶକୁ, ଆକାଶ ମେଘମୁକ୍ତ ଓ ନିର୍ମଳ ଥିଲା। ପୂର୍ଣ୍ଣିମା ତିଥିର ଜହ୍ନଟା ଥାଳିପଟ ପରି ଗୋଲ ଓ ସୁନ୍ଦର ଦିଶୁଥିଲା। ସେଦିନ ପରି ଆଜି ଗ୍ରହଣ ଲାଗିନି ଚନ୍ଦ୍ରରେ କି ଆକାଶରେ ଢାଙ୍କି ହୋଇନି ଅମାବାସ୍ୟାର କଳା ଚଦର। ଅଳକାର ମନେ ହେଲା ଯେମିତି ଆଜି ବହୁ ବର୍ଷ ପରେ ସେ ଜହ୍ନ ଦେଖୁଛି, ଆକାଶ ଦେଖୁଛି। ଆପେ ଆପେ ଉଠରେ ସ୍ୱର ହସଟିଏ ରେଖା ଆଙ୍କିଲା, ନାମହୀନ ଅର୍ଥହୀନ। ମୋନାଲିସାର ହସ ପରି କିନ୍ତୁ ବେଶ ଆକର୍ଷଣୀୟ ଥିଲା, ଯାହା ଖାସ୍

0: ଯାଇଛି। ସେହି ସବୁ ଉଷୁମ ରାତିର ଉପାର୍ଜିତ ଉପକଥା, ଚହଲା ପାଣିର ଛାତି।
1: ଆରେ ଶୁଭଶ୍ରୀ, ତମେ କଣ ପୁଣି କବିତା ପଢିଲ? ପ୍ରଥମରୁ ମତେ ପରା ମନା କରୁଥିଲ।
0: ସତରେ ରୋଜିଅପା, ମୁଁ ଔପନ୍ୟାସିକା ସୁପ୍ରଭା ଦାସଙ୍କ ଶିଳ୍ପୀ ପତ୍ନୀ ବିଷୟ ଶୁଣି ଏତେ ଭାବପ୍ରବଣ ହୋଇଯାଇଥିଲି ଯେ ପ୍ରଶ୍ନ ପଚାରିବାକୁ ମୁଁ ଭୁଲିଗଲି। ତ ଶ୍ରୋତା ବନ୍ଧୁ, ଆଜିର ପ୍ରଶ୍ନ ଲେଖି ନିଅନ୍ତୁ। ଲେଖିକା ସୁପ୍ରଭା ଦାସଙ୍କ ରଚିତ ଶିଳ୍ପୀ ପତ୍ନୀର ନାୟିକାଙ୍କ ନାମ କଣ? ଉତ୍ତର ଓ ମତାମତ ପଠାଇବାର ଠିକଣା କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ ମାର୍ଫତ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ 12। ଫୋନ ନମ୍ବର 8763356210। ଇମେଲ୍ bbdash1612@gmail.com। ସଠିକ ଉତ୍ତରଦାତାଙ୍କ ମଧ୍ୟରୁ ଜଣଙ୍କୁ ପୁରସ୍କାର ମିଳିବ।
1: ଶୁଭଶ୍ରୀ, କଥା ସେଇଠି ରଖ, ସମୟ ହାତଠାରେ ଡାକିଲାଣି। ଆଜିର କାର୍ଯ୍ୟକ୍ରମରୁ ଆମେ ଏଇଠି ବିରତି ନେଉଛୁ।
0: ଆଲେଖ୍ୟ ରୋଜାଲିନ ରାଉତରାୟ, ଉପସ୍ଥାପନାରେ ମୁଁ ଥିଲି ଶୁଭଶ୍ରୀ ଶତପଥୀ, ଏବଂ ମୋ ସହିତ ଥିଲେ ରୋଜାଲିନ ରାଉତରାୟ। ରହୁଛୁ, ନମସ୍କାର।
2: ବାହାଘର, ବ୍ରତ ଘର, ଜନ୍ମଦିନ, ସତ୍ୟନାରାୟଣ ପୂଜା, ଷୋଳ ପୂଜା ସମେତ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ପାଇଁ ଆବଶ୍ୟକ ମନପସନ୍ଦର ନିମନ୍ତ୍ରଣ କାର୍ଡର ନିର୍ଭରଯୋଗ୍ୟ ପ୍ରତିଷ୍ଠାନ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ। ନିମନ୍ତ୍ରଣ କାର୍ଡ ପାଇଁ ବିଶ୍ୱାସର ପ୍ରତୀକ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ। ମନେ ରଖନ୍ତୁ, ଆପଣଙ୍କ ବିଶ୍ୱାସର ପ୍ରତୀକ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ।
0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ।
3: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ, ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 44ତମ ଭାଗ।

ଲେଖିକା ସୁପ୍ରଭା ଦାସ ସମ୍ପ୍ରତି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଧୀନସ୍ଥ ବାସନ୍ଦାରା ଗ୍ରାମରେ ଅବସ୍ଥାନ କରି ସାହିତ୍ୟ ସାଧନାରେ ରତ। ଏଥିସହିତ ଦୀର୍ଘ 37 ବର୍ଷ ଧରି ପ୍ରକାଶ ପାଉଥିବା ପ୍ରସିଦ୍ଧ ସାହିତ୍ୟ ପତ୍ରିକା କାୟକଳ୍ପର ସମ୍ପାଦନା ଦାୟିତ୍ୱ ତୁଲାଉଛନ୍ତି।

ଅଷ୍ଟାଦଶ ଛାନ୍ଦ ଆରମ୍ଭରେ ଚିତ୍ରକୂଟ ପର୍ବତର ବନ ବିପ୍ରଲବ୍ଧା ନାୟିକାର ଲକ୍ଷଣ ଧରିବା ମନେ ହେଉଛି ବୋଲି କବି କଳ୍ପନା କରିଛନ୍ତି। ନାୟିକାକୁ ଯେଭଳି ଋଷିବାର ଦେଖାଯାଏ, ଏଠାରେ ଋଷି ବାର ଅର୍ଥାତ୍ ଋଷି ସମୂହ ଅଛନ୍ତି। ଭିନ୍ନ ଅର୍ଥରେ ଶବ୍ଦ ସମୂହର ଭ୍ରମ ସୃଷ୍ଟି କରି ଶ୍ଳେଷ ଅଳଙ୍କାର ପ୍ରୟୋଗ ହୋଇଛି। ବିପ୍ରଲବ୍ଧା ନାୟିକା ବିଟପୁରୁଷଙ୍କ କମ୍ପନ ସୃଷ୍ଟି କଲାଭଳି ଏଠି ବିଟପ ଅର୍ଥାତ୍ ବୃକ୍ଷପତ୍ର କମ୍ପୁଅଛି। ସେଠି ପୟଧର, ରଞ୍ଜନ ଅର୍ଥାତ୍ ନାରିକେଳ, ରକ୍ତଚନ୍ଦନ ଗଛ ଓ ପୁରୁଷ ବା ପୂର୍ଣ୍ଣାଙ୍ଗ ଗଛ ରହି କୋକିଳ ସୋନରେ ଖଣ୍ଡିତା ନାୟିକାର ଭ୍ରମ ସୃଷ୍ଟି କରୁଛି। ଲକ୍ଷ୍ମଣ ବନର ବହୁ ଦୂରକୁ ଯାଇ ଭାଙ୍ଗି ପଡ଼ିଥିବା ଚନ୍ଦନ କାଠ ଆଣି ସୁନ୍ଦର ଘର ତିଆରି କଲେ। ବିଦ୍ରୁମ ଅର୍ଥାତ୍ ଗଛର କଅଁଳ ପତ୍ରରେ ଛାଉଣି କରି ବେଣାଚେରରେ ବାଡ଼ ଦେଲେ। କସ୍ତୁରୀ ଓ ଗେରୁରେ ଚିତ୍ର ଲେଖିଲେ। ହାତୀମାନେ ଲଢ଼ାଲଢ଼ି ହେବାରୁ ଯେଉଁ ଦନ୍ତଚୂର୍ଣ୍ଣ ପଡ଼ିଥିଲା ତାକୁ ଆଣି ଘରେ ପକେଇଲେ। ବୈଦେହୀ ସୀତା ଓ ରାଘବ ରାମଚନ୍ଦ୍ର ଏକାନ୍ତରେ ଲୀଳା କରି ହରସରେ ଦିନରାତି କଟାଇଲେ। ବହୁ ଧୂପ ଦେଇ ଓକ ବା ଗୃହକୁ ସୁବାସିତ କଲେ। ଅଯୋଧ୍ୟାର ନର୍ମ ବା ହାସ ପରିହାସ ଭୁଲି କୃଷ୍ଣସାର ମୃଗ ଚର୍ମକୁ ଶଯ୍ୟା ରୂପେ ଆଦରିଲେ। ଅଯୋଧ୍ୟାକୁ ବାହୁଡ଼ି ଯାଇ ସୁମନ୍ତ୍ର କହିଲା, ମୁନି ବେଶ ଧରି ସେମାନେ ମୋତେ ନ କହି ରାତ୍ରରୁ ଚାଲିଗଲେ। ବନବାସ କଥା ଶୁଣି ଦଶରଥଙ୍କ ନେତ୍ରରେ ବନ ବା ଜଳ ବାସ କଲା। ବନବାସ ଭଳି ହୃଦୟରେ ରାମ ବା ମୃଗ ଭଳି ରାମଚନ୍ଦ୍ର ବିହାର କଲେ। ସେ ବିକଳ ହେବାରୁ ବନର ବି ଅର୍ଥାତ୍ ପକ୍ଷୀଙ୍କ କଳ ବା ଶବ୍ଦ ଶୁଭିଲା। ଦଶରଥ କହିଲେ, ମୁଁ ବ୍ୟାଧ ହୋଇ ଜଗିଥିଲି। ଅନ୍ଧମୁନିଙ୍କ ପୁଅ ଜଳ ନେବାକୁ ଆସନ୍ତେ ଭ୍ରମରେ ତାକୁ ସର ପ୍ରହାର କଲି। ମାତା ଓ ପିତା ବାୟୁସଖା ଅର୍ଥାତ୍ ଅଗ୍ନିରେ ଝାସ ଦେଇ ଅଭିଶାପ ଦେଲେ, ତୁ ପୁତ୍ରମୁଖ ନ ଦେଖି ନାଶ ଯିବୁ। ସେହି ସମୟ ଆସି ଉପସ୍ଥିତ ହେଲା। କୈକେୟୀ ମହିଷୀ ଭଳି ସ୍ୱପ୍ନରେ ଆସି ଅଶୁଭ ସୂଚନା ଦେଲା। ଯମକୁ ମୂଷା କରିଦେବାକୁ ଗଣେଶ ଭଳି ପୁତ୍ର ରାମ କାହିଁ? ଏକଥା କହୁ କହୁ ତାଙ୍କର ମୃତ୍ୟୁ ଲକ୍ଷଣ ପ୍ରକାଶ ହେଲା। ପ୍ରତିପଦରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚନ୍ଦ୍ର ବଢ଼ିଲା ଭଳି ତାଙ୍କର

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 44ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ହେମନ୍ତ କୁମାର।

ରାଣୀଙ୍କୁ ଦେଖି ଲୋଭ ହେଉଛି ତା ଭିତରକୁ ଟିକେ ପଶିଯିବାକୁ। ମନେ ମନେ ଭାବୁଛନ୍ତି, ଏ ପାଖରେ ଆମ ଘର ହେଇଥାନ୍ତା କି। ଅର୍ଥାତ୍ ଏମିତି ଜାଗାରେ ଆପଣଙ୍କୁ ବହୁତ ଶାନ୍ତି ଲାଗୁଛି, ଆନନ୍ଦ ଲାଗୁଛି। ଏବେ ଭାବନ୍ତୁ, କିଛି ନିର୍ଦ୍ଦିଷ୍ଟ ଜାଗାରେ ନୁହେଁ, ସାରା ପୃଥିବୀରେ ଯଦି ଏମିତି ପରିବେଶଟା ରହନ୍ତା ତେବେ ଜୀବନଟା କେତେ ସୁସ୍ଥ ନିରାମୟ ହୋଇଯାଆନ୍ତା, ସୁଖ ଶାନ୍ତି ଆନନ୍ଦରେ କଟିଯାଆନ୍ତା, ନୁହେଁ କି।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଜି ଆମେ ସତରେ ଗୋଟିଏ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ବଞ୍ଚୁଛୁ। ଆମ ପରିବେଶ ଧୀରେ ଧୀରେ ପ୍ରଦୂଷିତ ହେବାର ଲାଗିଛି। ଏହି ପ୍ରଦୂଷିତ ପରିବେଶ ପାଇଁ ପୃଥିବୀର ଯେଉଁ ସ୍ୱାଭାବିକ ଜଳବାୟୁ ରହିଛି ସେଥିରେ ବହୁ ବ୍ୟତିକ୍ରମ ଘଟିଲାଣି। ଆଜି ଆମେ ଯେଉଁ ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛେ, ତାପରେ ବର୍ଷାକୁ ଅପେକ୍ଷା କରିକି ରହୁଛେ କେତେବେଳେ ବର୍ଷା ଆସିବ, କିନ୍ତୁ ବର୍ଷା ଆସୁନି ଠିକ୍ ସମୟରେ, ଯଦି ବା ଆସୁଛି ନିଅଣ୍ଟିଆ ବର୍ଷା ହେଉଛି, ଯାହାଫଳରେ ଚାଷବାସରେ ଆମ ଜୀବନ ଜୀବିକା ବହୁ ଭାବରେ ପ୍ରଭାବିତ ହେଉଛି। ହଁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ଏକ ଗମ୍ଭୀର ସମସ୍ୟା ଉଠିଛି। ଶିଳ୍ପ କାରଖାନାର ଧୂଆଁ, ଆମେ ଯେଉଁ ଗାଡ଼ି ଘୋଡ଼ା ସବୁ ବ୍ୟବହାର କରୁଛେ, ଯେଉଁଠି ଆମର ଗୋଟିଏ ଗାଡ଼ିରେ ଚଳିଯାଇବା କଥା ସେଠି 10 ଗାଡ଼ି ରହୁଛି, ସଉକରେ ଆମେ ବ୍ୟବହାର କରୁଛେ। ତାପରେ ଆମେ ଯେଉଁ ବର୍ଜ୍ୟବସ୍ତୁଗୁଡ଼ିକ ଆମ ଘରୁ ବାହାରୁଛି ବା ଆମେ ଯାହା ବ୍ୟବହାର କରୁଛେ ତାକୁ ଏଠି ସେଠି ପକାଇ ଦେଉଛେ। ବିଶେଷ ଭାବରେ ଆମେ ଯେଉଁ ପଲିଥିନ୍ ବା ପ୍ଲାଷ୍ଟିକ୍ ଦ୍ରବ୍ୟ ସବୁ ବ୍ୟବହାର କରୁଛେ, ସେସବୁ ଯେଉଁ ବର୍ଜ୍ୟବସ୍ତୁ ହେଉଛି ସେସବୁ ମାଟିରେ ମିଶୁଛି। ଏମିତି କିଛି ଅବ୍ୟବସ୍ଥିତ ବର୍ଜ୍ୟ ପଦାର୍ଥ ପରିବେଶକୁ ପ୍ରଦୂଷିତ କରୁଛି। ଏହାର ପ୍ରଭାବରେ ବାୟୁର ଯେଉଁ କ୍ୱାଲିଟି ବା ଗୁଣବତ୍ତା ରହିବା କଥା ସେଟା କମିଯାଉଛି। ଅନେକ ଲୋକ ଆପଣ ଦେଖିବେ ସେମାନଙ୍କର ଶ୍ୱାସକ୍ରିୟାରେ ଅସୁବିଧା ହେଉଥିବ, ଶ୍ୱାସ ରୋଗ, ବିଭିନ୍ନ ପ୍ରକାର ହୃଦରୋଗ ଆଉ ମଧୁମେହ, ଏସବୁ ଅନେକ ଭାବରେ ଆମର ଜୀବନଶୈଳୀ ବା ପରିବେଶଗତ ପ୍ରଦୂଷଣ କାରଣରୁ ହେଉଛି। ଏହି ସମସ୍ୟା ପ୍ରତି କିନ୍ତୁ ସଚେତନ ହେବାର ସମୟ ଆସିଛି ଶ୍ରୋତା ବନ୍ଧୁ।

ଏହି ପରିବେଶ ପ୍ରଦୂଷଣ କାରଣରୁ କାରଣ ନାଳ ନର୍ଦ୍ଦମାରେ ଅଳିଆ ଆବର୍ଜନା ସବୁ ଭରିକି ରହୁଛି, ଯେଉଁଟାକି ନଦୀ ନାଳ ସମୁଦ୍ରରେ ମିଶୁଛି, ତାଛଡ଼ା ଅନ୍ୟାନ୍ୟ ଆବର୍ଜନା ଗୁଡ଼ିକ ମଧ୍ୟ ଯାଇକି ମିଶୁଛି। ତାପରେ ବିଭିନ୍ନ ଶିଳ୍ପାନୁଷ୍ଠାନରୁ ନିର୍ଗତ କିଛି ପ୍ରଦୂଷିତ ଜଳ ମଧ୍ୟ ସେଥିରେ ଯାଇକି ମିଶୁଛି, ଆଉ ମଣିଷ ପଶୁପକ୍ଷୀଙ୍କ ପଚାଶଢ଼ା ଶବ ମଧ୍ୟ ଯାଇକରି ସେଠି ଯଦି ପଡ଼ିଯାଉଛି ସେଥିରେ ସେ ମଧ୍ୟ ଜଳକୁ ଦୂଷିତ କରୁଛି। ଏମିତି ବହୁତ କିଛି କାରଣ ଯେଉଁଟାକି ଜଳକୁ ଦୂଷିତ କରୁଛି, ଆମେ ସେହି ଜଳକୁ ମଧ୍ୟ ବ୍ୟବହାର କରୁଛେ। ତେଣୁ ଆମେ ଆଉ କିଛି ଉପାୟ ନାହିଁ, ଆମେ ସେହି ଜଳକୁ ଗ୍ରହଣ କରୁଛେ। ତେଣୁ ସମୟ ଆସିଛି ଏ ବିଷୟରେ ଟିକେ ସଚେତନ ହୋଇ କେମିତି ଅଳିଆ ଆବର୍ଜନାଗୁଡ଼ିକୁ ଆମେ ସୁବ୍ୟବସ୍ଥିତ କରିବା, ସଠିକ୍ ବିନିଯୋଗ କରାଯାଇପାରିବ ସେଥିରୁ ଆମେ ଚିନ୍ତା କରିବା ସେ ବିଷୟରେ, ଯାହାଦ୍ୱାରା ଆମ ପରିବେଶ ସ୍ୱଚ୍ଛ ରହିବ, ଶୁଦ୍ଧ ରହିବ।

ଶ୍ରୋତାବନ୍ଧୁ, ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱବ୍ୟାପୀ ଚିନ୍ତାର ବିଷୟ ହୋଇଛି। ପୃଥିବୀର ତାପମାତ୍ରା ବଢ଼ିବା ସହିତ ଅନେକ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଘଟୁଛି। ଅତ୍ୟଧିକ ଗରମ, ବନ୍ୟା, ଘୂର୍ଣ୍ଣିଝଡ଼, ମରୁଡ଼ି ଭଳି ଘଟଣା ବାରମ୍ବାର ଘଟୁଛି। ଏହାର ପ୍ରଭାବ କୃଷି, ଅର୍ଥନୀତି ଏବଂ ଜନଜୀବନ ଉପରେ ମଧ୍ୟ ପଡ଼ୁଛି। ତେଣୁ ପ୍ରକୃତି ସହିତ ଆମର ସନ୍ତୁଳନ ରକ୍ଷା କରିବା ନିହାତି ଭାବରେ ଆବଶ୍ୟକ। ତେବେ ଆମେ ଯେଉଁ ବିଭିନ୍ନ ବହୁ ପରିମାଣରେ ଜଙ୍ଗଲ ଧ୍ୱଂସ କରି ଚାଲିଛେ, ସବୁଜିମାଗୁଡ଼ିକ କ୍ଷୟ କରିକି ଚାଲିଛେ, ତାହା ଆମ ପାଇଁ ବିପଦ। ଗଛ ଆମକୁ ଅମ୍ଳଜାନ ପ୍ରଦାନ କରେ, ବାୟୁମଣ୍ଡଳକୁ ବିଶୁଦ୍ଧ ରଖେ, କିନ୍ତୁ ଆଧୁନିକ ବିକାଶ ନାମରେ ଅନେକ ବନାଞ୍ଚଳ ମଧ୍ୟ ନଷ୍ଟ ହେଉଛି, ଫଳରେ ଜୈବ ବିବିଧତା ହ୍ରାସ ପାଉଛି। ବର୍ଷାର ପରିମାଣ ଏବଂ ଋତୁଚକ୍ର ମଧ୍ୟ ପ୍ରଭାବିତ ହେଉଛି। ତେଣୁ ବୃକ୍ଷରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଦରକାର ଏହି ପରିବେଶ ସୁରକ୍ଷା ପାଇଁ।

ଶ୍ରୋତାବନ୍ଧୁ, ଆପଣ ଆଜିକାଲି ବିଭିନ୍ନ ଗଣମାଧ୍ୟମରେ ଦେଖୁଥିବେ ବା ନିଜେ ଦେଖୁଥିବେ ଶୁଣୁଥିବେ ଯେ ହାତୀ, ବାଘ, ଭାଲୁ, ବିଭିନ୍ନ ପ୍ରକାର ବିଷାକ୍ତ ଜୀବ, ସାପ ଏମାନେ ଜନବସତି ଆଡ଼କୁ ଆସି ବିଭିନ୍ନ ସମୟରେ ଧନଜୀବନ ନଷ୍ଟ କରୁଛନ୍ତି। କାରଣ ହେଉଛି ସେମାନେ ସେମାନଙ୍କର ଜୀବନଧାରଣ ପାଇଁ ଯେଉଁ ପ୍ରାକୃତିକ ପରିବେଶ ପାଇବା କଥା ସେଇଟା ପାଉନାହାନ୍ତି। ପୁଣି ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ ପ୍ରାକୃତିକ ପରିବେଶ ଅଭାବରୁ ମଧ୍ୟ ଅନେକ ପ୍ରଜାତିର ଜୀବଜନ୍ତୁ ସେମାନଙ୍କର ବଂଶ ମଧ୍ୟ ଲୋପ ପାଇବାରେ ଲାଗିଛି।

ଶ୍ରୋତାବନ୍ଧୁ, ଆମ ଜାତିର ପିତା ମହାତ୍ମା ଗାନ୍ଧୀ ଯେ ଆମ ଦେଶର ଲୋକମାନଙ୍କୁ କେବଳ ସ୍ୱାଧୀନତା ଦେବା ପାଇଁ ସଂଗ୍ରାମ କରିନଥିଲେ, ସେ ସମାଜର ସୁସ୍ଥତା, ପରିବେଶର ସୁସ୍ଥତା ଏବଂ ଲୋକମାନଙ୍କର ସୁସ୍ଥତା ଦିଗରେ ସେମାନେ ସେ ପ୍ରାଣପ୍ରାଣୀ ଉଦ୍ୟମ କରିଥିଲେ। ସମାଜର ସୁସ୍ଥତା ପାଇଁ ଅଶିକ୍ଷା, ଦାରିଦ୍ର୍ୟ, କୁସଂସ୍କାର, ଅନ୍ଧବିଶ୍ୱାସ ଏବଂ ବିଭିନ୍ନ ଜାତିପ୍ରଥାରେ ସଂସ୍କାର ଆଣିବାକୁ ଉଦ୍ୟମ କରିଥିଲେ। ସେହିପରି ଭାବରେ ପରିବେଶର ସ୍ୱଚ୍ଛତା ପାଇଁ, ଏକ ସୁସ୍ଥ ଜୀବନ ପାଇଁ ସେ ପରିବେଶ ସୁରକ୍ଷା ଦିଗରେ ଉଦ୍ୟମ କରିଥିଲେ। ତାଙ୍କ ମତରେ ସ୍ୱାଧୀନତାଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଥିଲା ପରିବେଶର ସୁରକ୍ଷା ବା ପରିବେଶର ସ୍ୱଚ୍ଛତା।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ

0: ହଉ ହଉ ଅପ୍ସରାଗଣ, ବନ୍ଦ କର ବନ୍ଦ କର ଏତିକିରେ ନୃତ୍ୟର ଆସର। ଲାଗୁନାହିଁ ସୁଖ ଆଜି ଆମୋଦ ପ୍ରମୋଦ। ଯାଅ ହରସ ମନରେ ତୁମେ ଯାଅ ସ୍ୱସ୍ଥାନକୁ।
1: ନାରାୟଣ ନାରାୟଣ ନାରାୟଣ।
0: ଆସନ୍ତୁ ଦେବର୍ଷି, ପରମ ସୌଭାଗ୍ୟ ମୋର, ଆସନ ଗ୍ରହଣ କରନ୍ତୁ।
1: ନାରାୟଣ ନାରାୟଣ। କି ହୋଇଛି ଦେବରାଜ? ଜଣାଯାଉ ଅତିଶୟ ଚିନ୍ତିତ ପରାୟ। ଅଭାବ କି ଘଟିଅଛି ସୁରପୁରେ ତବ? ରମ୍ଭା ଉର୍ବଶୀ ମେନକା ଅମୃତ କଳସ ଐରାବତ ହସ୍ତୀ ସହ ପାରିଜାତ ପୁଷ୍ପ ନନ୍ଦନ କାନନ ସଭା ସମ୍ପଦକୁ ଲଭି ତଥାପି କି ତୃପ୍ତ ନୁହେଁ ତୁମ୍ଭେ ସଚିପତି?
0: ଦେବର୍ଷି, ରାଜପଦ ବିପଦ ସଂକୁଳ କ୍ଷେତ୍ର ସଦା। ପର ଅମଙ୍ଗଳ ପର ଛିତ୍ର ପରଶ୍ରୀ କାତରତା ଭୂଷଣ ତାହାର। କେମନ୍ତେ ମୁଁ ଉଚ୍ଚ ପଦ ଲଭିବି ଅଚିରେ, କେମନ୍ତେ ପୁରିବ ଧନେ ରାଜକୋଷ ମୋର, ଏହି ଭାବ ରାଜା ହୃଦୟ ଜାଗ୍ରତ ସର୍ପତା। କୁଟ ଛନ୍ଦ ତର୍କେ ଭରା ରାଜପଦ ତାର, ତେଣୁ କୀଟ ଠାରୁ ପଶୁ ପକ୍ଷୀ ଯାଏ ନୃପତିଙ୍କୁ କରିଥାନ୍ତି ହିଂସା।
1: ନାରାୟଣ ନାରାୟଣ, ଉଚିତ କହିଛ ତୁମ୍ଭେ ସଚିପତି।
0: ସେହି କାରଣରୁ ନୃତ୍ୟ ଗୀତେ ନବଳ ଚିତ୍ତ।

0: ରହ ବ୍ୟାକୁଳିତ ହେଉଛି ଅନ୍ତର। ଶ୍ରୀହରିଙ୍କ ତ୍ରୟ ରସ ଦେଖି ଏକ ସ୍ଥଳେ ଲାଘବ କରନ୍ତି ମୋର ଭାରାକ୍ରାନ୍ତ ମନ।
1: ନାରାୟଣ ନାରାୟଣ, ଶ୍ରୀହରିଙ୍କ ତ୍ରୟ ରସ ବୁଝିପାରିଲି ନାହିଁ ପୁରନ୍ଦର।
0: ଦେବର୍ଷୀ, ମଥୁରାରେ ଜନ୍ମ ଲଭି ପ୍ରଭୁ କୃଷ୍ଣଚନ୍ଦ୍ର ଗୋପରେ ବଢ଼ିଲେ ମାତା ଯଶୋଦାଙ୍କ କୋଳେ, ଗୋପୀଙ୍କ ବାସରୁ ସର ଚୋରି କରି ଖାଇ କଟାଇଲେ ସଖାମେଳେ ବାତ୍ସଲ୍ୟ ଅବସ୍ଥା, କୈଶୋରେ ମଧୁ କଟକେ ପ୍ରବେଶୀ ମାଧବ ଖୁବୁଜା ସହିତ ପ୍ରେମେ ମାତି ରସରଙ୍ଗେ କଂସ ନାସି ଧରାଭାର କରିଣ ଉଶ୍ୱାସ ପୂର୍ଣ୍ଣ ମାଧୁର୍ଯ୍ୟ ମହିଲେ ମଥୁରାବାସୀଙ୍କି, ତା ଉତ୍ତାରେ ଡରି ପ୍ରଭୁ ଜରାସନ୍ଧ ବିରେ ସିନ୍ଧୁ ଗର୍ଭେ ସ୍ଥାପିଣ ସେ ଦ୍ୱାରକା ନଗରୀ ରାଜା ହୋଇ କଲେ ତହିଁ ଐଶ୍ୱର୍ଯ୍ୟ ପ୍ରକାଶ। ତେଣୁ ଏହି ତିନି ରସକୁ ଦେଖି ଏକ ସ୍ଥାନେ ଲାଘବ କରନ୍ତି ମୋର ଭାରାକ୍ରାନ୍ତ ମନ।
1: କିନ୍ତୁ ଏହା କଣ ସମ୍ଭବ ଦେବରାଜ? ନାରାୟଣ ନାରାୟଣ, ନିଜେ ମୁହିଁ ଦେଖି ନାହିଁ ତ୍ରୟରସ ପରମ ବ୍ରହ୍ମଙ୍କର।
0: ଋଷିମଣି, ଆପଣ କରୁଣା କଲେ ଏ ଦିନ ବାସ ବି ଅସମ୍ଭବ ନୁହେଁ କିଛି ଧରଣୀ ବକ୍ଷରେ।
1: ନାରାୟଣ ନାରାୟଣ, ବେଶ ଦେଉଛି ମୁଁ ପ୍ରତିଶ୍ରୁତି, ନିକଟରେ ପୂର୍ଣ୍ଣ ହେବ ବାସନା ତୁମ୍ଭର, ବିଦାୟ ଖେନୁଛି ମଘବା। ନାରାୟଣ ନାରାୟଣ ନାରାୟଣ।

0: ପ୍ରଭୁ ମୋର ରୁକ୍ମିଣୀ ବଲ୍ଲଭ ପାରିଷଦ ବର୍ଗ ସହ ଦ୍ୱାରକାର ସିଂହାସନେ ପାଉଛନ୍ତି ଶୋଭା। ମୋର ପ୍ରଣାମ ଘେନା କରନ୍ତୁ ପ୍ରଭୁ ଦ୍ୱାରକାପତି।
1: ଦେବଶ୍ରୀ, ଆଜି କି ନବଭାବ ତବ, କେବେ ତ ମୁଁ ଧର୍ମ କର୍ମେ କରିନାହିଁ ହେଲା, ତେଣୁ କିମ୍ପାଇଁ ଏପରି ଭାବ ଆଣିଅଛ ଚିତ୍ତେ?
0: ନାରାୟଣ ନାରାୟଣ, ପ୍ରଭୁ ଯଦୁପତି, ଜାଣିଥିଲି ସ୍ୱୟଂ ତୁମ୍ଭେ ସତ୍ୟ ଅବତାର, କିନ୍ତୁ ଫଳରେ ଦେଖୁଛି ତୁମ୍ଭେ ଅଟ ମହାଦୋଷୀ।
1: ମୁନିବର, ଆଉ ମୋତେ ନବୁଡ଼ାଇ ସଂଶୟ ସାଗରେ କି କାରଣେ ଦୋଷୀ ମୁହିଁ କୁହନ୍ତୁ ଫିଟାଇ।
0: ପ୍ରଭୁ, କଂସ ବନ୍ଦୀଗୃହେ ଥିଲାବେଳେ ମାତୃଗର୍ଭେ ବସୁଦେବ ମାନସିକ କରିଥିଲେ ତ ହିଁ ଅୟୁତକ ଧେନୁଦାନ କରିବେ ବିପ୍ରଙ୍କୁ। ବହୁଦିନ ବିତିଗଲା ନ ଦେବାରୁ ଦାନ, ଦାନ ଦ୍ରବ୍ୟ ଅପହାରୀ ହୋଇଅଛ ତୁମ୍ଭେ, ଏହି କାରଣରୁ ତୁମ୍ଭେ ହୋଇଅଛ ଦୋଷୀ।
1: ହେ ବିଧି ନନ୍ଦନ, ଶୈଶବ କାଳର କଥା ନଥାଏ ତ ସ୍ମରଣ କାହାର, ତଥାପି ମୁଁ ପଚାରିଣ ପିତା ଓ ମାତାଙ୍କୁ ଯଥୋଚିତ ପ୍ରତିକାର କରିବି ଅବଶ୍ୟ। ଏଇ ତ ଏଇ ଦିଗେ ଆସନ୍ତି ଜନନୀ।
2: ଦେବର୍ଷି ପ୍ରଣାମ ଚରଣ।
0: ନାରାୟଣ ନାରାୟଣ, ସୌଭାଗ୍ୟବତୀ ଭବ।
2: ବାପ ନୀଳମଣି, ମଝିର ହି ରାଜକାର୍ଯ୍ୟ ଭୁଲିଲୁ କି ମଣ ହୋଇ ସମୟ, କି ହୋଇଛି ପୁତ୍ର?

0: ଏଇ ତ ପିତା ମଧ୍ୟ ଆସିଲେଣି ଏଠି।
1: ଦେବର୍ଷି ପ୍ରଣାମ ଚରଣୀ।
2: ନାରାୟଣ ନାରାୟଣ।
1: ପୁତ୍ର ଯାହା ଯାହା ପ୍ରକାଶିଲା ଦେବକୀ ଏଠାରେ କିଳେ ମାତ୍ର ନୁହେଁ ମିଥ୍ୟା। ତୋର ଯୋଗେ ଶ୍ରେଷ୍ଠ ମୁହିଁ ଧରଣୀରେ ଆଜି ତୁହି ମୋର ସୁଖର ତରଣୀ ନୀଳମଣି।
2: ନରାଧବ ମୂଢ଼, ଅରଜିଣ ମହାପାପ ଶ୍ରେଷ୍ଠ ବୋଲି ମଣୁଛ ନିଜକୁ, ପାପି ସହ ବାକ୍ୟାଳପ ନ ଜଗାଏ କେବେ।
1: ରୋଷ କିମ୍ପାଙ୍କର ମୁନିବର କରିଥିଲେ ଅପରାଧ ଶ୍ରୀଚରଣେ, ତବ କରିବି ମୁଁ ପ୍ରତିକାର, କରନ୍ତୁ ପ୍ରକାଶ।
2: ମନେ ପକା ଅତୀତର କଥା, ଥିଲ ଯେବେ ପତି ପତ୍ନୀ କଂସ କାରାଗୃହେ, ପୁତ୍ର ରିଷ୍ଟ ଖଣ୍ଡନାର୍ଥେ କରିଥିଲ ସତ୍ୟ, ବିପ୍ରଙ୍କୁ କରିବ ଦାନ ଅୟୁତେକ ଧେନୁ। ଐଶ୍ୱର୍ଯ୍ୟ ଭୁଞ୍ଜିନ ଏବେ ଦ୍ୱାରକା ଭବନେ, ସଂକଳ୍ପ କଥାଟି ମନୁ ଗଲ କି ପାଶରେ।
1: ଦେବର୍ଷି ସତ୍ୟ କଥା ପକାଇଛ ମନେ, ଏବେ ଦୟା ବହି କୁହନ୍ତୁ ଉପାୟ, କିପରି ପାଇବି ମୁକ୍ତି ସଂକଳ୍ପରୁ ମୋର।
2: ନାରାୟଣ ନାରାୟଣ। ଯାଅ ବସୁଦେବ, ତୀର୍ଥରାଜ ପ୍ରଭାସର ତଟ ଦେଶେ ଯାଇ ଅବିଳମ୍ବେ ଯଜ୍ଞ ଏକ କର ଆୟୋଜନ। ଯଜ୍ଞ ଶେଷେ ଦାନ ଦେଲେ ବିପ୍ରଙ୍କୁ ଗୋଧନ, ଖଣ୍ଡନ ହୋଇବ ରିଷ୍ଟ ପୁରୀବ ଅଭୀଷ୍ଟ।
1: ଆଦେଶ ତବ ଶିରୋଧାର୍ଯ୍ୟ ମୁନି, ଆସ ଦେବକୀ ଯଜ୍ଞ ଲାଗି କରିବା ବିଧାନ।
3: ଚାଲନ୍ତୁ ନାଥ।
0: ଯାଅ ମୁନିବର, ଘେନିଯାଅ ନିମନ୍ତ୍ରଣ ପତ୍ର, ତ୍ରିଭୁବନ ବାସୀଗଣେ ଆସିବ ବରଗି। କାଲିଠାରୁ ତିନି ଦିନ ମଧ୍ୟରେ ସଭିଏଁ ପ୍ରଭାସ ଯଜ୍ଞଭୂମିରେ ହେବେ ଉପସ୍ଥିତ।
2: ଆଦେଶ ତବ ଶିରୋଧାର୍ଯ୍ୟ ପ୍ରଭୁ।
0: କିନ୍ତୁ କଥା ଏକ ଭୁଲିବନି କେବେ, ଦେବ ନାହିଁ ନିମନ୍ତ୍ରଣ ବ୍ରଜବାସୀଗଣେ।
2: ନାରାୟଣ ନାରାୟଣ, ଇଏ କି ଅନ୍ୟାୟ ଆଦେଶ ପ୍ରଭୁ, ଯେଉଁ ବ୍ରଜବାସୀଗଣ ତୁଚ୍ଛ କଲେ ଜଗତକୁ ଲଭିଣ ତୁମ୍ଭଙ୍କୁ, ଯେଉଁ ଗୋପାଙ୍ଗନାମାନେ କୋଳେ ଧରି ଖୁଆଇଲେ ସର ଓ ଲବଣୀ ତୁମ୍ଭଙ୍କୁ, ଲଭିଣ ଯେଉଁ ତୁଚ୍ଛ କଲେ ପତି ସନ୍ତାନଙ୍କୁ, ତୁମ୍ଭକୁ ନ ଦେଖି କେଳେ ହୁଅନ୍ତି ଯେ ବାତୁଳ ପରାୟ, ସେମାନେ ଆସିବେ ନାହିଁ ଯଜ୍ଞ ଦେଖିବାକୁ।
0: ଦେବର୍ଷି, ଆଜି ମୁଁ କହିବି ନାହିଁ ରହସ୍ୟ ଏହାର, ଜାଣିବ ସକଳ ତୁମ୍ଭେ ପ୍ରକୃତ ସମୟ। ଆଜି ମାନି ବଚନ ଆମ୍ଭର, ଚଳିଯାଅ ବାଣ୍ଟିବାକୁ ନିମନ୍ତ୍ରଣ ପତ୍ର।
2: ମାୟାଧରଙ୍କ ମାୟା ସେଇ ମାୟାଧରଙ୍କୁ ଗୋଚର। ନାରାୟଣ ନା।

0: ନାରାୟଣ ନାରାୟଣ, କାହିଁକି ସେ ନିର୍ଦ୍ଦୟ କୃଷ୍ଣ କଥା ତୁଣ୍ଡରେ ଧରୁଛ ମ? ତାଙ୍କର ବିବେକ ବୋଲି କିଛି ନାହିଁ।
1: ନା ନା ନା, ସେପରି କହନ୍ତୁନି ଦେବର୍ଷି।
0: କହିବି ନାହିଁ। ତୀର୍ଥରାଜ ପ୍ରଭାସ ତଟରେ ଦୁଇ ଭାଇ ଗୋଟେ ବିରାଟ ଯଜ୍ଞ କରୁଛନ୍ତି। ମୋରି ହାତରେ ତିନି ଭୁବନର ଲୋକଙ୍କୁ ନିମନ୍ତ୍ରଣ ପତ୍ର ପଠେଇଲେ, ଅର୍ଥାତ୍ ବ୍ରଜବାସୀ କି ଦୋଷ କରିଥିଲେ ଯେ ତାଙ୍କୁ ଖବର ସୁଦ୍ଧା ଦେବାକୁ ବାରଣ କଲେ? ଏତେ ବଡ଼ ଶୁଭ କାର୍ଯ୍ୟରେ ନିଜର ବାପ ମାଙ୍କୁ ସୁଦ୍ଧା ନିମନ୍ତ୍ରଣ ନାହିଁ। ନାରାୟଣ ନାରାୟଣ,
1: ଆରେ କୃଷ୍ଣ, ଶେଷକୁ ତୁ ଏଇଆ କଲୁ?
2: କାନୁରେ, ତୋ ମନରେ କଣ ଏଇଆ ଥିଲା? ପୁଅ ହୋଇ ଏଡ଼େ କପଟିଆ ହବ ବୋଲି ମୁଁ ଜାଣିନଥିଲି। ଦେବର୍ଷି, ରାଜପଦ ପାଇଲେ ମଣିଷ ପୁଣି ଏମିତି ବଦଳି ଯାଆନ୍ତି।
1: କାହିଁକି ଆହୁରି ଅଠଳିଛ ଯଶୋଦା? ଆମ୍ଭକୁ ପଛେ ନ ଡାକନ୍ତୁ, ନ ଲୋଡ଼ନ୍ତୁ, ହେଲେ ସେଇଠି ହିଁ ଭଲରେ ଥାଆନ୍ତୁ। ଯିଏ ତ କହିବ ନନ୍ଦରାଜାର ପୁଅ ଯଜ୍ଞ କରୁଛି, ସେତିକି କଣ ଆମ ପାଇଁ ଯଥେଷ୍ଟ
2: ନୁହେଁ? ଦେଖ, ନାରଦ ମୁନିଙ୍କ ଆସିବା କଥା ଶୁଣି ଗୋପପୁରର ଲୋକମାନେ କେମିତି ପିମ୍ପୁଡ଼ି ଧାର ପରି ଛୁଟି ଆସିଲେଣି।
0: ନାରାୟଣ ନାରାୟଣ, ଏଠିକି ଆସି ମୁଁ ତ ମହା ଅଡୁଆରେ ପଡିଲି।

ନାରାୟଣ ନାରାୟଣ ନାରାୟଣ ଆମ୍ଭେ ଏଇଠାରେ ବିତ୍ୟମାନ ଲଳିତେ

0: ଶୁଣ ବ୍ରଜବାସୀଗଣ ଶୁଣ, କୃଷ୍ଣ ବଳରାମ ପ୍ରଭାସ ତୀର୍ଥରେ ଗୋଟେ ବିରାଟ ଯଜ୍ଞ କରୁଛନ୍ତି। ଆମ୍ଭରି ହାତରେ ସେ ତିନି ଭୁବନର ଲୋକଙ୍କୁ ନିମନ୍ତ୍ରଣ ପତ୍ର ପଠେଇଲେ, ଅଥଚ
1: ଆମମାନଙ୍କୁ ନିମନ୍ତ୍ରଣ କରିନାହାନ୍ତି ନା? କାହିଁକି ଆମେ କଣ ତିନି ଭୁବନର ଲୋକଙ୍କଠୁ ଅଲଗା କି?
0: ନାରାୟଣ ନାରାୟଣ, ଆମ୍ଭେ ହେଲୁ ମା ହୁକୁମର ଚାକର। ପ୍ରଭୁ ଯଦି କହିଥାନ୍ତେ।
1: ହଁ, କାହିଁକି କହିବେ, ଆମେ ପରା ତାଙ୍କ ଖାଇବା ପତ୍ରରେ ଧୂଳି ଦେଇଛୁ। ଏଡ଼େ କପଟିଏ ଗୋତ୍ର ମାରୁ ସେ କୃଷ୍ଣ, ଖଣ୍ଟ ଦଗାଦାର, ଚାରିଦିନ ଫେରିବ ବୋଲି କଣ୍ଟ କରି ଯାଇ ଷୋଳ ବର୍ଷ କଟେଇ ଦେଲା ଦ୍ଵାରକାରେ, ଆମ କଥା ଟିକିଏ ବି ଭାବିଲାନି।
0: ନାରାୟଣ ନାରାୟଣ, ମୁଁ କଣ ସେ ଅଡୁଆ ରଖିଛି କି ଲଳିତେ? ତୁମମାନଙ୍କୁ ନିମନ୍ତ୍ରଣ ଦବା କଥା ଯେତେ ପଚାରିଲେ ବି
1: ସେ କଥା ମନେ ପକେଇ ଆଉ ତୁମ୍ଭେ କଟାଘାରେ ଲୁଣ ଛିଟା ମାର ନାହିଁ ଦେବସୀ। ତୁମ୍ଭେ ଦ୍ଵାରକାକୁ ଫେରିଗଲେ ଖାଲି ପଦେ କଥା ତାଙ୍କୁ କହିବ ଦେବସୀ।
0: ହଁ, କଣ କହିବି କୁହ ବିଶାଖେ।

ନାରାୟଣ ନାରାୟଣ, ଆମ୍ଭେ ଏ କଥା ନ କହିବୁ କାହିଁକି? ହଉ, ଆମ୍ଭେ ଏବେ ମେଲାଣି ଘେନୁଛୁ, ପ୍ରବାସ ଯଜ୍ଞରେ ଯୋଗ ଦେବା ନ ଦେବା ଏଣିକି ତୁମ୍ଭ ଇଚ୍ଛା କଥା। ନାରାୟଣ ନାରାୟଣ ନାରାୟଣ ନାରାୟଣ।

0: ଗତ ଥର ଇନ୍ଦ୍ରପୁରୀକୁ ଆସିଲା ବେଳେ ଦେବର୍ଷି କହିଯାଇଥିଲେ ନିକଟରେ ପୂର୍ଣ୍ଣ ହେବ ବାସନା ମୋହର। ଏବେ କଣ ଠକି ଦେଇ ଚାଲିଗଲେ ମୁନି?
1: ନାରାୟଣ ନାରାୟଣ ନାରାୟଣ।
0: ପ୍ରଣାମ ଦେବର୍ଷି। ଏହି କ୍ଷଣି ଭାବୁଥିଲି ଆପଣଙ୍କ କଥା। କୁହନ୍ତୁ, ଭାଗ୍ୟର ବି ମୋର ହେଲା କି ଉଦୟ?
1: ନାରାୟଣ ନାରାୟଣ, ନିଜେ ପରା ତୁମ୍ଭେ କହିଥିଲ ଇନ୍ଦ୍ର ନୁହେଁ କିଛି ମୋ ପକ୍ଷେ ଅସାଧ୍ୟ ମହିରେ।

0: ପଣା ପନ୍ଥା।
1: ଯାଅ ସତୀପତି, ଉପସ୍ଥିତ ହୁଅ କାଲି ପ୍ରଭାସ ତୀର୍ଥରେ, ସେଇଠାରେ ହେବ ତୁମ୍ବ ଅଭିଳାଷପୂର୍ଣ୍ଣ। ମୁଁ ଦେଖେ ତେଣେ ଦ୍ୱାରକା ଅବସ୍ଥା। ନାରାୟଣ ନାରାୟଣ।

0: ସଖୀ ଲଳିତା
1: କହ ରାଧା,
0: ପ୍ରଭାସ ଆଉ କେତେ ବାଟ ରହିଲା? ସଖୀ
1: ଆଉ ଅଳ୍ପ ବାଟ, ନନ୍ଦରାଜା ଯଶୋଦାରାଣୀ ପରା ଶଗଡ଼ରେ ଦହି ଦୁଧ ଲବଣୀସର ଭାଣ୍ଡମାନ ସଜାଡ଼ି କାହିଁ କେତେ ପଛରେ ଆସୁଛନ୍ତି? ତୁ ଏତେ ତରତର ହଉଛୁ କାହିଁକି ଯେ?
0: ତରତର ହବ ନାହିଁ, ଶ୍ୟାମ ଶ୍ରୀଖଣ୍ଡ ଚୂଳରେ ଆମ ରାଧାରାଣୀଙ୍କର ନଜର କେତେବେଳେ ପଡିବ, ସେଇଥିପାଇଁ ପରା ମନ ତାଙ୍କର ଉଚ୍ଚାଟ ହେଲାଣି।
2: ଯା, ତୋର ଯୋଉ କଥା ନା ବିଶାଖ।
0: ହଉ ହଉ, ରାଜାରାଣୀ ଆସିବା ଯେ ଆସ, ଏଇ ଗଛ ଛାଇ ତଳେ ବସି ଟିକେ ଥକା ମେଣ୍ଟେଇବା।
2: ହଁ ହଁ, ସେଇଆ କରାଯାଉ।
1: ଅଇଘୋ ବ୍ରଜେଶ୍ୱରୀ, ତମେ ପରା କୃଷ୍ଣଚନ୍ଦ୍ରଙ୍କୁ ଗଣ୍ଠି ଧନ ମଣିଥିଲ, ଦେଖିଲ ତ ଅଣ୍ଟି ଚୁରି କେମିତି ତଣ୍ଟି କାଟିଦେଲା।
0: ଯୋଉ ରାଧାକୁ ଦଣ୍ଡେ ନ ଦେଖିଲେ ବାହ୍ୟା ହେଇଯାନ୍ତି, ଯାହାର ପାଦ ଝଡ଼ା ଧୂଳି ନେଇ ଚନ୍ଦ୍ରିକା ଚୂଡ଼ରେ ବୋଳି ହୁଅନ୍ତି,
1: ସିଏ ପୁଣି ବରଷ କେଇଟାରେ ତମକୁ ଏମିତି ଭୁଲିଗଲେ, ଏମିତି ବଦଳିଗଲେ।
0: ସେ ଦଗା ତାର ବେଣୁପାଣିଙ୍କ କଥା କହି ମୋ ହୃଦୟରେ ତୁ ଶୂଳବିଦ୍ଧ କରନା ଲଳିତା, ଯାହାଙ୍କ ଯୋଗେ କଳଙ୍କିନୀର ଅପବାଦ ମୁଣ୍ଡେଇଲି, ସେ ସଠନାକର ଆମର ପୂର୍ବ ଭାବକୁ ଏତେ ଶୀଘ୍ର ପାଶରେ ପକେଇବେ ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି। ସଖୀ ବ୍ରଜେଶ୍ୱର, ତମ ମନରେ କଣ ଏଇଆ ଥିଲା?

0: ତାଙ୍କର ସ୍ନେହ ସରାଗ ପ୍ରୀତି ସବୁ ଥିଲା ଚଳନା ସଖୀ, ସବୁ ଥିଲା ଚଳନା।
1: ତମକୁ ମୋର ଆଣ ରାଧା କାନ୍ଦନି। ଏଇ ତ ରାଜା ରାଣୀଙ୍କ ଶଗଡ ଦେଖା ଗଲାଣି। ଚାଲ ଚାଲ ଚଞ୍ଚଳ ଚଞ୍ଚଳ ଗୋଡ କାଢି ବାହାରି ଚାଲ।

0: ଭାରି ଦଶାହସ କହିଲେ କଣ ନା ଆମ ରଜାଙ୍କର ଖାଇ କରଜା ଯାଅ ପଳାଅ ଏଠୁ ନହେଲେ ଇଜ୍ଜତ ମହତ ରହିବ ନାହିଁ ହଁ
1: ତ ରଜା ଆମ ଇଜ୍ଜତ ମହତ କଣ ରଖିଛି ଯେ ଆଉ ଥରେ ଏଠି ଇଜ୍ଜତ ଯିବ
2: କଣ ହେଇଛି ବିଶାଖା
1: ମଣିମା ଏ ଦ୍ୱାରୀପୁଅ ଆମକୁ ଭିତରକୁ ଛାଡି ଦଉନି
2: କିରେ ଦ୍ୱାରୀପୁଅ ପୁତ୍ର ମୋର କରୁଛି ଯଜ୍ଞ ବାବୁରେ ଆମେ ସବୁ ତାର ଆପଣା ଲୋକ ଛାଡୁନୁ କାହିଁକି
0: ତମ ମୁଣ୍ଡ କଣ ବିଗିଡି ଗଲାଣି କି ବୁଢା ଆମ ରଜା ତ ବସୁଦେବଙ୍କ ପୁଅ ସେ ପୁଣି ତମ ପୁଅ ହେଲେ କେମିତି
2: ତୁ ସେ ଗହନ କଥା ବୁଝିପାରିବୁନି ତୋ ରଜା ପିଲାଦିନେ ମୋରି କୋଳରେ ବଢିଛି ଏଇ ହାତରେ ମୁଁ ତାକୁ କୋଳେଇଛି କାଖେଇଛି ଆଉ କେତେ ଗେଲ କରିଛି ଅଝଟ ହେଲେ ଛାଟରେ ବି ପିଟିଛି
0: ଏ ବୁଢା ଆମ ରଜାଙ୍କୁ ଆଉ ମିଛରେ ବଦନାମ କର ନା ବେଗି ଏଠୁ ପଳା ନହେଲେ ଦେଖୁଛୁ ମୋ ହାତରେ ମୂଳି ବାଉଁଶର ଠେଙ୍ଗା
1: ନାଇଁ ନାଇଁ ତମେ ଟିକେ ଆଡ଼ ହେଲ କହ୍ନେ ବାପ ମୁଁ ଦ୍ୱାରୀ ପୁଅକୁ ଟିକେ ବୁଝେଇ କହେ ବାପରେ ଯା ତୋ ରାଜାକୁ କହିବୁ ଯଶୋଦା ମା ଆସିଛି ସିଏ ଶୁଣିଲା କ୍ଷଣି ମତେ ଦେଖିବାକୁ ଧାଇଁ ଆସିବ
0: ଏ ବୁଢ଼ୀ ତ ଏଠି ବଡ଼ ସୁଆଙ୍ଗ କଲାଣି କିଓ ଆମ ରଜାଙ୍କର ମାତା ଦେବକୀ ପରା ଭିତରେ ଯଜ୍ଞ ପାଖରେ ଅଛନ୍ତି ତମେ ପୁଣି ତାଙ୍କର ମା ହେଇଗଲ କେମିତି ଏ ରଜାଙ୍କର ଆମର କେଇଟା ମା କି
1: ଓହ ମୋ କଥା ତୋର ବିଶ୍ୱାସ ହଉନି ନା ହଉ ମୁଁ ଯାହା କହୁଛି ତୁ ଯାଇ ତୋ ରାଜାକୁ ସେଇ କଥା କହିବୁ।

0: ତମ କଥା ଶୁଣି ମତେ ଭାରି ହସ ମାଡୁଛି। କିଅ ଆମ ରଜା ତମ ଗାଁକୁ ଗଲେ କାହିଁକି? ତମେ ତାଙ୍କର ଏତେ କଥା କରୁଥିଲ କାହିଁକି? ତା ଛଡ଼ା ସିଏ ଯଦି ତମର ପୁଅ, ଯଜ୍ଞ ଦେଖିବାକୁ ତମକୁ ନିମନ୍ତ୍ରଣ କଲେ ନାହିଁ କାହିଁକି? ସବୁ କଞ୍ଚା ମିଛ, ଯାଅ ପଳାଅ ଏଠୁ।
1: ରାଣୀ ଯଶୋଦା, ଚାଲ ଏଠି ଏମିତି ଅପମାନିତ ହେବା ଅପେକ୍ଷା ଆସ ଆମେ ଏଠୁ ପଳେଇ ଯିବା।
2: ଏତେ ବାଟ ଆସି ଯଜ୍ଞ ନ ଦେଖି ପଳେଇ ଯିବା?
3: ମା ରାଧା, ଆମେ ତ ସମସ୍ତେ ଫାଟି ଫୁଟି ଗଲୁଣି, ଏ ଦ୍ୱାରି ପୁଅର ପଥର ଛାତି ଟିକେ ବି ତରଳୁନି। ତୁ ଥରେ କହିଲୁ କାଳେ
0: ହଁ ହଁ।

0: ଏଇ ଚୁପ୍ ଚୁପ୍ ଚୁପ୍ ଜଣାଯାଉଛି ଆମ ରଜାଙ୍କୁ ବଦନାମ କରିବା ପାଇଁ ତମେ ସେଇଆଡୁ ଏସବୁ ମୁଖସ୍ଥ କରି ଚାଲି ଆଇଛ। ଏଠୁ ଚଞ୍ଚଳ ପଳା, ନହେଲେ କଥା କିଛି ଭଲ ହବ ନି।
1: ଏ ତ୍ୱାରିପୁ, ତୋ କଥା ବି ରଖିଲାନି।
2: ତମେ ଗୋଟେ କଥା କରୁନ ରାଣୀମା।
3: କି କଥା ରାଧା?
2: ପିଲାଦିନେ କଳାକାନ ଖାଇବାକୁ ଅଛଟ କଲେ ତମେ କ୍ଷୀର ସର ଲବଣୀ ଥାଳିରେ ପୁରେଇ ଦାଣ୍ଡରେ ଠିଆ ହେଇ ଯେମିତି ଡାକ ପକାଅ, ଆଜି ଥରେ ସେମିତି କରି ଡାକୁନ। ମୁଁ ଭାବୁଛି ତମ ଡାକ ଶୁଣି ସେ ନିଶ୍ଚୟ ଆସିବେ।
3: ହଉ ହଉ, ତୋରି କଥା କରି ଦେଖେ।

0: ହେଉଛି ମା?
1: ଆଉ ଏ ଅଭାଗିନୀ ମାର ହଟ ଦେଖ ନା ରେ ଧନ, ମୋ ନୟନର ମଣି, ମୋ ରଙ୍କୁଣୀ ଧନ, ମୋ କୋଳକୁ ଆ ବାପା।
0: ମା ମା
1: କୃଷ୍ଣ,
0: ମା
1: କୃଷ୍ଣ,
0: ମା
1: କୃଷ୍ଣ,
0: ମା
1: ମୋ ବାପା, ମୋ ବାପା, ମୋ ନେତ୍ର ସଂଖାଳି,
0: ମା
1: ମୋ ବାପା।
2: ଅପୂର୍ବ ଅପୂର୍ବ ଏ ଦୃଶ୍ୟ, ଯଶୋଦାରାଣୀଙ୍କ କୋଳରେ ପ୍ରଭୁ ବାଳ ଗୋପାଳଙ୍କର ଆବିର୍ଭାବ ବାସ୍ତବରେ ଅଲୌକିକ।
3: ହେ ପାପିଷ୍ଟ ବନ୍ଧ ପଶୁ ଗୋପାଳ ଗଣ, ତୁମର ଏଡ଼େ ଆସ୍ପର୍ଦ୍ଧା, ଓ କୃଷ୍ଣକୁ କେମିଆ କରିଛ? ଛାଡ଼ିଦିଅ, ଛାଡ଼ିଦିଅ ତାକୁ।
2: ଗୋପ ଶାନ୍ତ କର ବସୁଦେବ, କୃଷ୍ଣ ଏବେ ଯାହା କୋଳରେ ଅଛି ତାରି ପୁଅ
3: ଦିଲ୍ଲଜନନ୍ଦ। ମୋ ପୁଅକୁ ପୁଅ ବୋଲି କହିବାକୁ ତୁମର ସାହସ ହେଲା କିପରି?
2: ନନ୍ଦ ଆଗରେ ସେ ଫନ୍ଦି ଚଳିବ ନାହିଁ ବସୁଦେବ, କଂସର ବନ୍ଦୀଶାଳରେ ତୁମ ସ୍ୱାମୀ ସ୍ତ୍ରୀଙ୍କ ହାତ ଗୋଡ଼ରେ ପୁରା ଲୁହାର ବେଡ଼ି ପଡ଼ିଥିଲା, ମୋର ଏଇ ପୁଅ ଯୋଗୁଁ ବନ୍ଦୀଶାଳରୁ ମୁକୁଳିଲ, ଏବେ କହୁଛ କଣ ନା ସେ ତୁମ୍ଭ ପୁଅ ବୋଲି ପ୍ରମାଣ ଦେଇପାରିବ?
4: ନାରାୟଣ ନାରାୟଣ, ଉଭୟ ପକ୍ଷ ତାହେଲେ ସାକ୍ଷୀ ପ୍ରମାଣ ଦେଇ କୃଷ୍ଣଙ୍କୁ ପୁଅ ବୋଲି ସାବ୍ୟସ୍ତ କରନ୍ତୁ, ବଳେ ଅଡୁଆ ତୁଟି ଯିବ।
3: ଏ କଥାର ସାକ୍ଷୀ ରାଜା ଉଗ୍ରସେନ,
2: ସେ ତ ତୁମର ଶ୍ୱଶୁର, ତୁମ୍ଭ ପକ୍ଷରେ ସାକ୍ଷୀ ଦେବା ସ୍ୱାଭାବିକ।
4: ହଁ ଇଏ ତ ଠିକ କଥା, ରାଜା ନନ୍ଦ ତାହେଲେ ସାକ୍ଷୀ ଦିଅନ୍ତୁ।
2: ମୋର ସାକ୍ଷୀ? ହେ ମୋ ସାକ୍ଷୀ ଏଇ ଗୋପୀ ମାନେ, ସେମାନେ କୃଷ୍ଣଙ୍କୁ ଅନ୍ତୁଳିଶାଳରେ ଦେଖିଥିଲେ କି ନାହିଁ କହନ୍ତୁ।
3: ଗୋପୀ ମାନେ ତ ତମରି ଲୋକ, ତୁମର ପ୍ରଜା, ସେମାନେ କଣ ତୁମ ସପକ୍ଷରେ ସାକ୍ଷୀ ନ ଦେଇ?
2: ତାହେଲେ ଅକ୍ରୁରଙ୍କୁ ପଚାରନ୍ତୁ, ମୋ କୃଷ୍ଣଙ୍କୁ ରଥରେ ବସେଇ ସେ ନିଜେ ମଥୁରାକୁ ଆଣିଥିଲେ କି ନାହିଁ କହନ୍ତୁ।
3: ସେ ତ 8 ବର୍ଷ ବେଳର କଥା, ଅକ୍ରୁର କଣ ଏତେ ପୁରୁଣା କଥାକୁ ସଠିକ ମନେ ପକେଇ ପାରିବେ?
4: ତାହେଲେ ଶୁଣନ୍ତୁ ଶୁଣନ୍ତୁ, ଆପଣମାନେ ମୋ ମତରେ ପ୍ରଭୁ ବାଳଗୋପାଳ ନିଜେ କହିଦିଅନ୍ତୁ ସେ କାହା ପୁଅ, ସବୁ ଅଡୁଆ ବଳେ ବଳେ ତୁଟି ଯିବ।
0: ନା ନା, ଏ କଥାରେ ମୁଁ ଏକମତ ନୁହେଁ। ଯଶୋଦା, ଭଲରେ ଭଲରେ ମୋ ପୁଅକୁ ଛାଡ଼ି ଦିଅ, ନହେଲେ ଅନର୍ଥ ଘଟିବ।
1: ନା, ମୁଁ ମୋ ପୁଅକୁ କେବେ ବି ଛାଡ଼ିବିନି,

0: ବଡ଼ି ବାପଣ ଦେଖାଅନି ଦେବକୀ, ପୁଅ ଯାକ ତ ଜନ୍ମ କରି କଂସେଇ ଭାଇ ହାତରେ ମରେଇଲ, ଏବେ ପୁଣି ତମର ପୁଅ ଆସିଲା କୋଉଠୁ?
1: ନାରାୟଣ ନାରାୟଣ, ମା ମାନେ ଏ କଳିଗୋଳ ବନ୍ଦ କରନ୍ତୁ। ଯାହା ଜଣାଯାଉଛି, ଅଛିନାଙ୍କ ମୋଟେ ଛିଣ୍ଡିବନି। ପ୍ରଭୁ ବାଳଗୋପାଳଙ୍କୁ ହାତ ଯୋଡୁଛି, ସେ କହିଦିଅନ୍ତୁ ସେ କା ପୁଅ।
2: ଦେବର୍ଷି, ବାଳକର ଭୂମିଷ୍ଠ ହେବା ବେଳର କଥା କିଛି କଣ ମନେ ଥାଏ? ତେବେ ହେତୁ ହେଲା ଦିନୁ ଏତିକି ବୁଝିଛି,

0: ନାରାୟଣ ନାରାୟଣ, ଏ କଥାର ପୁଣି ବିଚାର କରିବ କିଏ? ପ୍ରଭୁ ପୁଣି ଅଡୁଆରେ ପକେଇଦେଲେ।
1: ତାହେଲେ ଗୋଟାଏ କଥା କରାଯାଉ ଦେବର୍ଷୀ।
0: କୁହନ୍ତୁ ପ୍ରଭୁ ବାଳଗୋପାଳ।
1: ଉଭୟ ଦେବକୀ ମାତା ଓ ଯଶୋଦା ମାତା ମତେ ପୁତ୍ର ବୋଲି ଆହ୍ୱାନ କରନ୍ତୁ। ଯାହାଙ୍କ ପକ୍ଷରୁ କ୍ଷୀର ସ୍ରବିବ ସେଇ ହେବେ ମୋର ପ୍ରକୃତ ଜନନୀ। ମୁଁ ତାଙ୍କରି କୋଳରେ ବସି କ୍ଷୀରପାନ କରିବି।
0: ନାରାୟଣ ନାରାୟଣ, ଅତି ଚମତ୍କାର ପ୍ରସ୍ତାବ। ପ୍ରଭୁ ତେବେ ଓହ୍ଲେଇ ଆସି ଏଇଠାରେ ଠିଆ ହୁଅନ୍ତୁ, ଏଥରକ ମା ମାନେ ପ୍ରସ୍ତୁତ ହେଇ ଯାଆନ୍ତୁ।
2: ନା, ଏ ପ୍ରସ୍ତାବକୁ ମୁଁ ବିରୋଧ କରୁଛି।
0: ବିରୋଧ? ବିରୋଧ କାହିଁକି ମା ଦେବକୀ?
2: ଏ ପରିଣତ ବୟସରେ ମୋ ପକ୍ଷରୁ କ୍ଷୀର ଶ୍ରବଣ ହେବା କଣ ସମ୍ଭବ ଦେବର୍ଷୀ?
0: ମା ଦଶମତୀ, ଏଥରକ ତୁମ୍ଭ ପାଳି, କୁହ ଦେଇପାରିବ ଏ ପରୀକ୍ଷା?
3: କାହ୍ନରେ ଆଜି ଏତେ ଲୋକରେ ତୁ କଣ ତୋ ଯଶୋଦା ମାକୁ ଲୋକହସା କରେଇବୁ ବୋଲି ମନରେ ପାଞ୍ଚିଛୁ? ତୁ କଣ ମୋ ପକ୍ଷରୁ କ୍ଷୀରପାନ କରିନାହୁଁ ଯେ ଆଜି ପୁଣି ଥରେ
0: କଣ ଆଉ ଭାବୁଛନ୍ତି ମା ଦଶମତୀ?
3: ଦେବର୍ଷୀ, ମୁଁ ଯଦି ପ୍ରକୃତରେ କୃଷ୍ଣର ମା ହେଇଥିବି, ତେବେ ଆଉ ଜଗତବାସୀ ସମସ୍ତେ ଆଜି ଦେଖନ୍ତୁ ମୁଁ ଏ ପରୀକ୍ଷାରେ ନିଶ୍ଚୟ ଉତ୍ତୀର୍ଣ୍ଣ।

0: କାନୁରେ ମୋ କୋଳକୁ ଆ ଧନ ଦେଖ ଦେଖ ବାପା ତୋ ଯଶୋଧା ମାହାର ପକ୍ଷରୁ ଛରିଯାଏ କ୍ଷୀରଧାର ଛର ଛର ହୋଇ ଆ କୃଷ୍ଣ ମୋ କୋଳକୁ ଆ ପୁତ୍ର ଆ ବାପା କୃଷ୍ଣ ମୋ ଧନ ମୋ ନୀଳମଣି
1: ଅପୂର୍ବ ଅପୂର୍ବ ଅପୂର୍ବ ଏ ଦୃଶ୍ୟ ଅପୂର୍ବ
2: ଦେଖ ଦେଖ ଦେବରାଜେନ୍ଦ୍ର ସହସ୍ର ନେତ୍ର ଉନ୍ମିଳନ କରି ଦେଖ ଅଭିଳାଷ ପୋଷିଥିଲ ମନେ ଏକ ସ୍ଥାନେ ଦର୍ଶନ କରିବ ତୁମ୍ଭେ ତ୍ରୟରସ ପରମ୍ପ୍ରଭୁଙ୍କର ମନବାଞ୍ଛା ହେଲା ତ ପୂରଣ
3: ତ୍ରୟରସ ଦର୍ଶନ ଇଏ ପୁଣି କି ରହସ୍ୟ ଦେବର୍ଷୀ
2: ପ୍ରଭୁ ଦ୍ୱାରକାନାଥ ମନରେ ବାସନା ଥିଲା ସଚିପତିଙ୍କର ଏକ ସ୍ଥାନେ ଦେଖିବେ ସେ ତ୍ରୟରସ ବ୍ରଜେଶ୍ୱରଙ୍କର ମଧୁପୁର ମାଧୁର୍ଯ୍ୟ ଦ୍ୱାରକାର ଐଶ୍ୱର୍ଯ୍ୟ ସହ ବ୍ରଜପୁରର ବାତ୍ସଲ୍ୟ ରସର ସମାବେଶ
3: ଓ ତୁମ୍ଭେ ତେବେ ଏ ନାଟକର ସୂତ୍ରଧର ଦେବର୍ଷୀ
2: ନାରାୟଣ ନାରାୟଣ ଆଜି ଏହି ଅଲୌକିକ ଦୃଶ୍ୟ ଅବଲୋକନ କରି ଜଗତବାସୀ ଶିକ୍ଷା ଲାଭ

0: କରନ୍ତୁ। ଜନ୍ମଦାତ୍ରୀ ମାତା ଠାରୁ ପାଳନକର୍ତ୍ତୀ ମାତା ନିଶ୍ଚିତ ଭାବରେ ଶ୍ରେଷ୍ଠ। ମା ଯଶୋଦା, ବାବାନନ୍ଦ, ତୁମ୍ଭେ ଦୁହେଁ ଏ ଜଗତର ଅରୂପାନନ୍ଦ ଅବିନାଶୀ ପରମ ବ୍ରହ୍ମଙ୍କୁ ପୁତ୍ର ଭାବରେ କୋଳରେ ଧାରଣ କରି ତାଙ୍କ ଶ୍ରୀମୁଖରେ କ୍ଷୀରପାନ କରୁଛ, ବାହୁ ବିସ୍ତାର କରି ତାଙ୍କୁ ଆଲିଙ୍ଗନ କରୁଛ। ଧନ୍ୟ ଧନ୍ୟ ତୁମର ଜୀବନ, ବାସ୍ତବରେ ଧନ୍ୟ। ବ୍ରଜବାସୀ ଗୋପୀ ଗୋପାଳଗଣ, ତୁମ୍ଭେମାନେ ହରିବନ୍ଧା ଡୋରକୁ ବାସ୍ତବରେ ପ୍ରାପ୍ତ ହୋଇଛ। ତୁମ୍ଭମାନଙ୍କର ଏହି ଅନାବିଳ ପବିତ୍ର ସ୍ନେହଠାରୁ ନାରଦର ତୁଚ୍ଛ ଭକ୍ତି କାହିଁ କେତେ ସହସ୍ର କ୍ରୋଶ ଅନ୍ତରରେ। ତୁମ୍ଭେମାନଙ୍କର ଚିର ନମସ୍ୟ, ଚିର ନମସ୍ୟ।
1: ମୁନିବର, ଅଯଥାରେ ଆମ୍ଭମାନଙ୍କୁ କାହିଁକି ଏତେ ବଡ଼ ଉଚ୍ଚ ଆସନ ଦେଉଛନ୍ତି କହିଲେ? ଆମ୍ଭେମାନେ ଯଦି ପ୍ରକୃତରେ କୃଷ୍ଣଚନ୍ଦ୍ରଙ୍କର ଆପଣାର ଲୋକ ହେଇଥାନ୍ତୁ, ତେବେ କ'ଣ ସେ ପ୍ରଭାସରେ ଏତେ ବଡ଼ ଯଜ୍ଞର ଆୟୋଜନ କରି ମଧ୍ୟ ଆମ୍ଭମାନଙ୍କୁ ନିମନ୍ତ୍ରଣ ସୁଦ୍ଧା କରିନଥାନ୍ତେ?
2: ବ୍ରଜପୁର ମଣ୍ଡନା ଗୋପାଙ୍ଗନା ଗଣ, ଅଭିମାନ କର ନାହିଁ, କଥାଟାକୁ ଥରେ ଭଲ ରୂପେ ଭାବି ଦେଖ। ଯିଏ ପ୍ରକୃତରେ ଆପଣା ଲୋକ, ତାକୁ କ'ଣ ମାଙ୍ଗଳିକ ଉତ୍ସବରେ ନିମନ୍ତ୍ରଣ କରାଯାଏ? ଏ ଉତ୍ସବ ତ ତୁମ୍ଭମାନଙ୍କର, ତୁମ୍ଭମାନଙ୍କୁ ପୁଣି ନିମନ୍ତ୍ରଣ କରିଥାନ୍ତା କିଏ?
0: ନାରାୟଣ ନାରାୟଣ ନାରାୟଣ, ଗୋପପୁରବାସୀଙ୍କୁ ନିମନ୍ତ୍ରଣ ନ କରିବାକୁ ପ୍ରଭୁ କାହିଁକି ଆଦେଶ ଦେଇଥିଲେ? ତାର ଅସଲ ଉଦ୍ଦେଶ୍ୟଟା ଏତେବେଳେ ଯାଇ ଅଧମ ନାରଦର ବୋଧଗମ୍ୟ ହେଲା। ନାରାୟଣ ନାରାୟଣ।
3: ଆସ ରାଜା ନନ୍ଦ, ଆସ ରାଣୀ ଯଶୋମତୀ, ଆସ ସର୍ବେ ଗୋପପୁରବାସୀ। ଆଜି ଏହି ମାଙ୍ଗଳିକ ଉତ୍ସବର ଶୁଭ ମିଳନ ଅବସରରେ ମୁଁ ବସୁଦେବ ସମସ୍ତଙ୍କୁ ପ୍ରଭାସ ଯଜ୍ଞକୁ ନିମନ୍ତ୍ରଣ କରୁଛି।

ଶୁଣୁଥିଲେ ଗୀତିନାଟ୍ୟ ପ୍ରଭାସ ମିଳନ। ମୂଳ ରଚନା ଗଣକବି ବୈଷ୍ଣବ ପାଣି, ବେତାର ନାଟ୍ୟ ରୂପାନ୍ତର ଏବଂ ପରିଚାଳନା କରିଥିଲେ କିଶୋର ମହାନ୍ତି, ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଶ୍ରୀକୃଷ୍ଣ ବିନାୟକ ମିଶ୍ର, ନାରଦ ରବିନାରାୟଣ ମିଶ୍ର, ଇନ୍ଦ୍ର ନିର୍ମଳ ଚନ୍ଦ୍ର କାନୁନଗୋ, ବସୁଦେବ ଅଭୟ କୁମାର ପଟ୍ଟନାୟକ, ନନ୍ଦ ଶୈଳେଶ୍ୱର ନନ୍ଦ, ବଳରାମ କମଳାକାନ୍ତ ସ୍ୱାଇଁ, ଦ୍ୱାରୀ ଶରତଚନ୍ଦ୍ର ମୂଳିଆ, ସାନକୃଷ୍ଣ ଅର୍ପିତା ପ୍ରିୟଦର୍ଶିନୀ, ଦେବକୀ ବିଜୟଲକ୍ଷ୍ମୀ ସାହୁ, ଯଶୋଦା ନମ୍ରତା ଦାସ, ଲଳିତା ପୁଷ୍ପିତା ମନ୍ତ୍ରୀ, ବିଶାଖା ନିହାରବାଳା ପଟ୍ଟନାୟକ ଏବଂ ରାଧା ସନ୍ଧ୍ୟାରାଣୀ ମିତ୍ର। ସଙ୍ଗୀତାଂଶରେ ଥିଲେ ପଦ୍ମାବତୀ ଦ୍ୱିବେଦୀ, ଲକ୍ଷ୍ମୀକାନ୍ତ ପାଲିତ, ମମତା ସାହୁ, ସ୍ନିଗ୍ଧାରାଣୀ କର, ଶିଶିରା ଦାସ, ଦୀପ୍ତିମୟୀ ମହାନ୍ତି ଏବଂ ସେବାରାଣୀ ମହାପାତ୍ର।

ଅଭୁଲା ଗୀତ ଦିନ 11:10 ଏଥିରେ ଆଧୁନିକ ଗୀତ ଗାଇଛନ୍ତି ସଙ୍ଗୀତା ଗୋସାଇଁ ଏବଂ ବନ୍ଦିତା ରାୟ। ବେଣୁଧର ଜେନା ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ଦାସକାଠିଆ ଗୀତ ଶୁଣିବେ ଦିନ 11:30। ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00 ଶ୍ରୋତାଙ୍କ ଏସ୍ଏମ୍ଏସ୍ ଅନୁରୋଧରେ। ଓରାମ ଗୀତ ଦିନ 1:10 ପରିବେଷଣ କରିଛନ୍ତି କର୍ମୀ ଓରାମ ଏବଂ ସାଥୀ।

ନାରୀ ମହଲ ଦିନ ଗୋଟାଏ 20 ମିନିଟ୍ରେ ଏଥିରେ ମାନବୀୟ ମୂଲ୍ୟବୋଧ ସୁରକ୍ଷାରେ ନାରୀ ଏ ସମ୍ପର୍କରେ ଚାରୁଲତା କୁଣ୍ଡୁଙ୍କ ସହିତ ଆଲୋଚନା ଓଡ଼ିଆ କଥାଚିତ୍ର ଗୀତ ଦିନ 2:45 ଏବଂ ରାତି 7:02 ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3:00

ଶ୍ରୋତାମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ୍ ଅପରାହ୍ନ 4:00 ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00

ଅପରାହ୍ନ 5:30ରେ ଯୁବବାଣୀ ଏଥିରେ ବିବିଧାରେ ପ୍ରତିକ୍ରିୟା ରହିଛି ପରିବେଶର ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 38ତମ ଭାଗ ସନ୍ଧ୍ୟା 6:10ରେ ସନ୍ଧ୍ୟା 6:30ରେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ବିଷୟ ରହିଛି ଜଙ୍ଗଲ ପରିବେଶର ସୁରକ୍ଷା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ପ୍ରଭାତ ଭୂଷଣ ରଥ।

ଜଣାଣ ଛାନ୍ଦ ଏବଂ ଚମ୍ପୁ ରାତି 8:30 ଶୁଣିବେ। ଗାଇଛନ୍ତି ଅହଂ ବିକ୍ରମ। କଣ୍ଟ୍ରି ୱାଇଡ୍ ଅର୍ ଇନ୍ସାଇଟ୍ସ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ରାତି 10:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ କେନ୍ଦ୍ରରେ ସଫଳତାର 12 ବର୍ଷ। ରାତି 10:35 ସୁଗମ ସଙ୍ଗୀତ।

ଜିଲ୍ଲା ହାଲଚାଲରେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ଶୁଣିବେ ରାତି 7:25 କୃଷି ସଂସାର ରାତି 7:30 ଅପରାହ୍ନ 5:30 ଯୁବବାଣୀର ବିବିଧାରେ ରହିଛି ପ୍ରତିକ୍ରିୟା ପରିବେଶର ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ ନାରୀମହଲ ଦିନ ଗୋଟିଏ 20 ଏଥିରେ ଶୁଣିବେ ମାନବୀୟ ମୂଲ୍ୟବୋଧ ସୁରକ୍ଷାରେ ନାରୀ ଏ ସମ୍ପର୍କରେ ଚାରୁଲତା କୁଣ୍ଡୁଙ୍କ ସହିତ ଆଲୋଚନା ସନ୍ଧ୍ୟା 6:30 ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ଏଥିରେ ବିଷୟ ରହିଛି ଜଙ୍ଗଲ ପରିବେଶର ସୁରକ୍ଷା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ଭାରତ ଭୂଷଣ ରଥ ରାତି 10:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ କେନ୍ଦ୍ରରେ ସଫଳତାର 12 ବର୍ଷ ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଏଥିରେ ଶୁଣନ୍ତୁ ପାଣିପାଗ ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ଦିନର ତାପମାତ୍ରା ସର୍ବୋଚ୍ଚ 40 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ 26 ଡିଗ୍ରୀ ସେଲ୍ସିୟସ୍ ରହିପାରେ ଶୁଣିଲେ ପାଣିପାଗର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶ

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଶେଷ ହେଲା ଅଭୁଲା ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି।

ଶୁଣନ୍ତୁ ଦାସକାଠିଆ ଗୀତ ପରିବେଷଣ କରିଛନ୍ତି ବେଣୁଧର ଜେନା ଏବଂ ଭାଗବତ ଜେନା।

0: ରହିଯା।
1: ରହିଲି ଭାଇ।
0: ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ସତପ୍ରଣିପାତ ଜଣାଇ ଏବେ ଆମେ ଆରମ୍ଭ କରିବା ଆଜିର ଆଲୋଚ୍ୟ ବିଷୟବସ୍ତୁ।
1: ଭଲ କଥା।
0: ପ୍ରଥମେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ବର୍ଣ୍ଣନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କରୁଛନ୍ତି।
1: କଣ କହିଲେ?
0: ସିନ୍ଧୁ

0: ଶ୍ରୀକ୍ଷେତ୍ର ଧାମରେ ଚାଣ୍ଡାଳ ହାତରୁ ଅନ୍ନ ଭକ୍ଷଣ କରି
1: ହେଲା
0: ଆନନ୍ଦରେ ବ୍ରାହ୍ମଣ ନୃତ୍ୟ କରୁଛି, ଶହେ ଜନ୍ମ ପାପ ଦୂର ହେଲା ବୋଲି
1: ଠିକ।
0: ଆଜି ଆମେ ସେଇ ଶ୍ରୀକ୍ଷେତ୍ର କଥାକୁ ଭଞ୍ଜ ଆମର ପ୍ରମାଣ କରୁଛନ୍ତି।
1: ଲେଖନ୍ତୁ
0: ସହସ୍ର ଯୋଜ

0: ପ୍ରଶ୍ନ ଆପଣେ ବେନି ପାସେ ବିଜେ ସ୍ନେହୀ ବଡ଼ ଭଗ୍ନୀ ଠାରେ ମଧ୍ୟ ସେ ବିରାଜେ ଜଗନ୍ନାଥ ବଳଭଦ୍ର ଦୁଇ ପାଖରେ ବସି
1: ହେଲା
0: ମଝିରେ ଭଉଣୀ ସୁଭଦ୍ରାକୁ ବସେଇଥିବାରୁ ଭଉଣୀ ଠାରେ ତାଙ୍କର ଅପାର ସ୍ନେହ ବୋଲି ସ୍ପଷ୍ଟ ଜଣା ପଡୁଛି
1: ହେଲା
0: ସେଥିପାଇଁ ଭଞ୍ଜ କହିଲେ
1: କଣ କହିଲେ
0: ସୁମନରେ ଏଣୁ

0: ଭଞ୍ଜ କହିଲେ
1: କଣ କହିଲେ
0: ଯେଉଁ ଭଉଣୀ ସୁଭଦ୍ରା ଠାରେ ଅପାର ସ୍ନେହ ଜଗନ୍ନାଥ ଆଉ ବଳଭଦ୍ରଙ୍କର ମୁଁ ତାଙ୍କର ସ୍ନେହମୟୀ ଭଉଣୀ ସୁଭଦ୍ରା ଚରିତକୁ ବ୍ୟାଖ୍ୟାନ କରିବି।
1: ଠିକ ହେଲା।
0: ଆଏ ଭାଗବତ
1: ଭାଇ,
0: ଆରେ ହୋଇଛି କଣ ଜାଣୁ?
1: କଣ ହେଲା?
0: ଦିନେ ଚନ୍ଦନ ବିହାରୀ ବିନୋଦୀ ମାଧବ ନଥିଲେ ଦୁର୍ଗେ ମିଳିଲା ଗୋସିଂହ ଦାନବ। ରାମକୃଷ୍ଣ ଏକଦା ରୈବତ ପର୍ବତରେ ଯଜ୍ଞ କର୍ମରେ ନିୟୋଜିତ ଅଛନ୍ତି।
1: ଆଚ୍ଛା,
0: ଏତିକି ବେଳେ ସୁଯୋଗ ଦେଖି ଗୋସିଂହ ଦାନବ ଦ୍ୱାରକାରେ ପହଞ୍ଚିଲା।
1: କିପରି ଭାବରେ ପହଞ୍ଚି ଯାଇଛନ୍ତି?
0: ଦ୍ୱାରକାରେ ପହଞ୍ଚି ଦ୍ୱାରକା ସଭାକୁ ଦେଖି ପ୍ରଶଂସା କଲା।
1: କିପରି ଭାବରେ?

0: ପୁରିଲା ସୁବର୍ଣ୍ଣ ଭଳି ଉଜ୍ଜଳ ଦିଶୁଥିଲା ଦ୍ୱାରକା
1: ହେଲା।
0: ସେ ଶୋଭା ଦେଖୁ ଦେଖୁ ଆହୁରି ଏକ ଅପୂର୍ବ ସୁନ୍ଦର ପଦାର୍ଥଟିଏ ଆଖିରେ ଦେଖିଲା ଗୋସିଂହ।
1: ଆଜ୍ଞା କଣ ଦେଖିବାକୁ ପାଇପାରିଲା?
0: ଯାହାକୁ ଦେଖିଲା ସେ ହେଉଛି କୃଷ୍ଣଙ୍କର ପ୍ରାଣ ବାନ୍ଧବୀ ସତ୍ୟଭାମା। ସତ୍ୟଭାମାକୁ ଦେଖି ଦାନବ ଗୋସିଂହ ପ୍ରଶଂସା କଲା।
1: କିପରି ଭାବରେ
0: କଲା?

0: ଦାନବ ଗୋସିଂହ
1: ହେଲା
0: କହିଲା, ଯାହା ହବାର ହଉ ଏଭଳି ସୁନ୍ଦରୀକୁ ନେଇ ମୋ ରାଜ୍ୟକୁ ମତେ ଯିବାକୁ ପଡିବ।
1: ଠିକ,
0: ତେଣୁ ଆକର୍ଷଣ କରି ଧରିଲା ସତ୍ୟଭାମାକୁ।

0: ଆରେ ସବଳେ
1: ହେଲା
0: ସତ୍ୟଭାମାକୁ ରଥରେ ବସାଇ ଗୋସିଂହ ଆକାଶ ମାର୍ଗରେ ରଥ ବାହିଲା। ଏଣେ ରଥରେ ଥାଇ ବ୍ୟାକୁଳ ଚିତ୍ତରେ ସତ୍ୟଭାମା କାନ୍ଦୁଛନ୍ତି।
1: କିପରି ଭାବରେ
0: କହିଲେ

0: ହିରଣ୍ୟ କଳସ୍ନହାର
1: ତିରୁପତି ସଭାସ୍ଥଳେ ଦ୍ରୌପଦୀ ଚିନ୍ତିଲା କାଳେ।

0: ଯୁଧିଷ୍ଠିରଙ୍କ କ୍ରୀଡ଼ାରସ ଦେଖି ବନବାସ କରିଥିଲା।
1: ଠିକ
0: ସତ୍ୟଭାମା କ୍ରନ୍ଦନ ଶୁଣି ସର ମାରି ଗୋସିଂହ ଦୈତ୍ୟ ପଥକୁ ଅବରୋଧ କଲା।
1: ଠିକ
0: ଏ ସେ କାଳେ ଅସୁର ଦେଲା ଘୋର ରଡି ଦେଲା ଘୋର ରଡି ଦେଲା ଘୋର ଭୟେ ଇନ୍ଦ୍ର ହାତୁ ବଜ୍ର ଗଲା ଭୟେ ଇନ୍ଦ୍ର ହାତୁ ବଜ୍ର ଗଲା ବିନିଏ ମହାବୀର ଅଟନ୍ତି ରଣ ସମରେ କାହାକୁ କେ ନ କରିଲେ ସମରେ କାହାକୁ କେ ନ କରିଲେ ଗର୍ଜିଲେ ତର୍ଜିଲେ ପଡ଼ିଲେ ଗ ହାତେ ହାତ ଛନ୍ଦି ପାଦକୁ ଭି ହାତେ ହାତ ଛନ୍ଦି ପାଦକୁ ଭି ହେ ମୁଷ୍ଟି ପରେ ମୁଷ୍ଟି ପଡ଼େ ଦୂର ମୁଷ୍ଟି ପରେ ମୁଷ୍ଟି ପଡ଼େ ଦୂର ଶ୍ରାବଣ ମାସେ କି ଗର୍ଜଇ ଭି ଦୂର
1: ରାମ ଯେ ହୁଡ଼ି ରାମ ଯେ ବାବା ରାମ ଯେ ନବଦ୍ରୁବାଦଳ ଶ୍ୟାମ ଯେ
0: ଆରେ ବହୁ ଶ୍ରମ ଲାଗିଲା ଅର୍ଜୁନଙ୍କୁ
1: ହେଲା
0: ଯୁଦ୍ଧ କରି ଗୋସିଂହଙ୍କୁ ବଧ କଲେ। ଗୋସିଂହ ବଧ ପରେ ସତ୍ୟଭାମାଙ୍କୁ ଧରି ରୈବତ ପର୍ବତରେ ଅର୍ଜୁନ ପହଞ୍ଚିଲେ। ରାମକୃଷ୍ଣ ସବୁ କଥା ଜାଣିଲେ। ଏଥର ସମସ୍ତେ ସାଥୀ ହୋଇ ଆସି ଦ୍ୱାରକାରେ ପହଞ୍ଚିଲେ।
1: ଠିକ
0: କୃଷ୍ଣ କହିଲେ ସତ୍ୟଭାମା ତମେ ଆଠ ରାଣୀମାନେ ଆସି ସଖା ଅର୍ଜୁନକୁ ବନ୍ଦାପନା କର।
1: ଠିକ ହେଲା।
0: ଆରେ ଆଠ ରାଣୀମାନେ ଯେତେବେଳେ ଆସୁଛନ୍ତି ବନ୍ଦାଣ ଥାଳି ହାତରେ ଧରି ସେତେବେଳେ କିଭଳି ଶୋଭା ଦେଖାଗଲା
1: କିପରି
0: ପୂଜା

0: ଆଠରାଣୀ ମାନେ ଗୋଟିଏ ଗୋଟିଏ ବନ୍ଦାଣ ଥାଳି ଧରି ଯେତେବେଳେ ଆସିଲେ ସୂର୍ଯ୍ୟମୁଖୀ ଉପବନ ନବ ପୁଷ୍ପିତ ହେଲା ଭଳି ଦେଖାଗଲା।
1: ଠିକ
0: ଇଏ ତାଙ୍କ ସହ ଆଉ ଜଣେ ଆସିଥିଲା, ସିଏ ହେଉଛି ସୁଭଦ୍ରା ଦେବୀ।
1: ଆଚ୍ଛା,
0: ଭାଉଜ ମାନେ ଅର୍ଜୁନକୁ ବନ୍ଦାପନା କରିବେ, ତେଣୁ ସୁଭଦ୍ରା ଦେଖିବା ପାଇଁ ଆସିଥିଲା।
1: ଠିକ
0: ଇଏ ଦେଖିଲା ଯେତେବେଳେ ଅର୍ଜୁନ ରୂପକୁ ସୁଭଦ୍ରା, ମାର ସରରେ ପୀଡା ପାଇଲା, ବିମୋହିତା ବିମୁଗ୍ଧା ହେଲା ସୁଭଦ୍ରା।
1: ଆଚ୍ଛା,
0: କଣ ଭାବିଲା?
1: କଣ ଭାବିଲେ?
0: ମୋ ପ୍ରେମ ସିଂହାସନେ ଏହା ପରି ଜଣେ ବସିବା ପାଇଁ ଭାଜନ ମର୍ତ୍ତ୍ୟମ।

0: ସୁଭଦ୍ରା ଦେଖିଦେଲା ଅର୍ଜୁନଙ୍କ ରୂପକୁ,
1: ହେଲା
0: କଲା ଧନ୍ୟ ଏ ପୁରୁଷ, ଯେଉଁ ମା ଏଭଳି ପୁଅକୁ ନିଜ ସ୍ତନରୁ କ୍ଷୀର ଖୋଇ ବଢେଇଛି ସେ ମା ବି ଧନ୍ୟ,
1: ଧନ୍ୟା
0: ଯେଉଁ ନାରୀ ଏଭଳି ପୁରୁଷର ଅଙ୍ଗସଙ୍ଗ ଲାଭ କରିଛି ସେ ମଧ୍ୟ ନାରୀ ଜଗତରେ ଧନ୍ୟା।
1: ହଁ ତ
0: ଯା ହଉ, ଆଜି ନେତ୍ର ମୋର ପବିତ୍ର ହେଲା ଅର୍ଜୁନ ଭଳି ସୁନ୍ଦର ପୁରୁଷକୁ ଦେଖି।
1: ଠିକ
0: ଏରେ ବନ୍ଦାପନା ସରିଲା, ଆଠ ରାଣୀ ମାନେ ଫେରିଲେ,
1: ହେଲା
0: ଏ ଭାଉଜଙ୍କ ଗହଣେ ସୁଭଦ୍ରା ବି ଫେରି ଆସିଲା।
1: ହଉ
0: ହେଲେ ସେଇ ଦିନ ଠାରୁ ଅର୍ଜୁନଙ୍କୁ ଝୁରି ଝୁରି କ୍ଷୀଣ ହେଲା ତନୁ ସୁଭଦ୍ରା,
1: ତନୁ କ୍ଷୀଣ ହେଇଗଲା।
0: ଏଇଠି ଆମର ବିଦଗ୍ଧ ଚିନ୍ତାମୟୀ ଅଭିମନୁ ସାମନ୍ତ ସିଂହାର ଲେଖନ୍ତି,
1: କଣ ଲେଖନ୍ତି,

ଆରେ ଅର୍ଜୁନଙ୍କୁ ଦର୍ଶନ କଲା ପରେ ଅଗ୍ନିରେ ପୋଡ଼ି ହେଲା ଭଳି ସୁଭଦ୍ରାକୁ ଲାଗିଲା, ତା ଦେହରେ ଅସ୍ତ୍ର ଭୁସି ହେଲା ଭଳି ତାକୁ ଅନୁଭବ।

0: ଅଗ୍ନିରେ ପୋଡ଼ି ହେଲା ଭଳି ସୁଭଦ୍ରାକୁ ଲାଗିଲା, ତା ଦେହରେ ଅସ୍ତ୍ର ଭୁସି ହେଲା ଭଳି ତାକୁ ଅନୁଭବ ହେଲା,
1: ଠିକ
0: ବିନା ବନ୍ୟାରେ ଅଥଳ ଜଳରେ ଭାସିଗଲା ଭଳି ତାକୁ ଲାଗିଲା।
1: ହେଲେ
0: ଅନେକ ରାଜବୈଦ୍ୟ ଆସିଲେ, କେତେ ଔଷଧ ଦେଲେ, ଉପଚାର କଲେ, କିନ୍ତୁ ସୁଭଦ୍ରା ଆଦୌ ଭଲ ହେଲା ନାହିଁ। ଦିନେ ଭାଉଜ ସତ୍ୟଭାମାକୁ ସୁଭଦ୍ରା କହୁଛି,
1: କଣ କହିଲେ?
0: କହିଲା, ଭାଉଜେ
1: କଣ ହେଲା,
0: ଯେତେ ଯାହା ଉପଚାର କଲେ ମୁଁ ଭଲ ହୋଇପାରିବି ନାହିଁ।
1: ହେଲେ ସୁଭଦ୍ରା ତୋର କଣ ହେଉଛି ବା କହିଲୁ?
0: କେବଳ ଅର୍ଜୁନଙ୍କୁ ବର ରୂପରେ ପାଇଲେ ନିଶ୍ଚୟ ରୋଗରୁ ମୁଁ ମୁକ୍ତ ହୋଇଯିବି।
1: ହେଲେ ଅର୍ଜୁନକୁ ତୁ ବର ରୂପରେ ପାଇଲେ ରୋଗଟା ତୋର ଦୂର ହେବ?
0: ହଁ, ସତ୍ୟଭାମା ବି ଆନନ୍ଦିତ ହେଲା।
1: ହେଲା, ସେ କଥାଟା ମତେ ଆଗରୁ କାହିଁକି କହିଲା?
0: ମତେ ଗୋସିଂହ କବଳରୁ ଅର୍ଜୁନ ଉଦ୍ଧାର କରିଛି।
1: ହେଲା,
0: ମୁଁ ପ୍ରତିଦାନ ଦେଇ ନାହିଁ, ଆଜି ତତେ ତାଙ୍କ ହସ୍ତରେ ଦାନ କଲେ ମୁଁ ଋଣ ମୁକ୍ତ ହେବି। ତେଣୁ ନିଶାର୍ଦ୍ଧ ସମୟରେ ସୁଭଦ୍ରାକୁ ଧରି ସତ୍ୟଭାମା ଅର୍ଜୁନଙ୍କ ପୁରରେ ପହଞ୍ଚିଲା।
1: ଆଚ୍ଛା,
0: କବାଟରେ କର ମାରି ଯେତେବେଳେ ଡାକ ଦେଲା, କ୍ରୋଧରେ ଗର୍ଜି ଉଠିଲେ ଅର୍ଜୁନ,

0: ସତ୍ୟଭାମା ସୁଭଦ୍ରା ପହଞ୍ଚିଲେ। ସତ୍ୟଭାମା ଯେତେବେଳେ କବାଟ କୁବାଡ଼ିଲା, ଗର୍ଜି ଉଠିଲା ଅର୍ଜୁନ, କହିଲା କିଏ ଲୋ ତୁ ଦୁରାଚାରୀ, ତୁ ଦେବୀ ନା ଦାନ ବିନା ମାନ ବିନା ଡାକିନି ନା ପିଶାଚିନି,
1: କିଏ କହ
0: ତୁ ନିଶା ଅର୍ଦ୍ଧରେ ମୋ କବାଟକୁ କାହିଁକି ଛୁଇଁଲୁ, ନ ଜାଣୁ କି।

0: ଅର୍ଜୁନ କୁ ତୁ କଣ ବିଟ ପୁରୁଷ ଯାର ପୁରୁଷ ବୋଲି ବିଚାର
1: କଲୁ? ପୁରୁଷ ବୋଲି ମନେ କଲୁ ନା କଣ?
0: କୋଉ ବାପ ସାହସରେ ରାତି ଅଧରେ ଆସି ମୋ କବାଟକୁ ତୁ ବାଡେଇଲୁ? ଆରେ ଭୟଭୀତ ହୋଇ ସୁଭଦ୍ରା ସତ୍ୟଭାମା ଫେରିଗଲେ।
1: ଆଚ୍ଛା,
0: ସୁଭଦ୍ରା ଠାରୁ ସତ୍ୟଭାମା କୁ ଅଧିକ କଷ୍ଟ ଲାଗିଲା।
1: ବାଧିଥିବ ଆଉ
0: ମନ ଦୁଃଖରେ ସତ୍ୟଭାମା ଯେତେବେଳେ ପହଞ୍ଚିଲେ କୃଷ୍ଣଙ୍କ ପାଖରେ
1: ହେଲା,
0: କୃଷ୍ଣ କହିଲେ, ସଖି ଆଜି ତମେ ବାସି କୁସୁମ ଭଳି ଝାଉଁଳି ପଡିଛ କାହିଁକି?
1: ସେମିତି କିଛି ହୋଇଛି।
0: ସତ୍ୟଭାମା କହିଲା, ନାଥ ଅର୍ଜୁନ ମତେ ଉଦ୍ଧାର କଲେ ଗୋସିଂହ କବଳରୁ।
1: ଆଚ୍ଛା,
0: ଆଜି ଯାଏ ଉପକାର ସୁଝି ପାରିଲି ନାହିଁ।
1: ତାହେଲେ ତମେ କଣ?
0: ସୁଭଦ୍ରାକୁ ଆଜି ନେଇ ଯାଇଥିଲି ତାଙ୍କ ସହ ତାଙ୍କୁ ଦାନ କରିବା ପାଇଁ,
1: ହେଲା,
0: କିନ୍ତୁ ଅଲକ୍ଷଣୀ ଦୁରାଚାରୀ କହି ଆମକୁ ଘଉଡେଇ ଦେଲା ଅର୍ଜୁନ,
1: ସୁଯୋଗଟା ଦେଲେନି।
0: ହସି ଉଠିଲେ କୃଷ୍ଣ, କହିଲେ, ମୁଁ ଜାଣେ ଅର୍ଜୁନ ସେ ଭଳି ପୁରୁଷ ନୁହଁ,
1: ସାମାନ୍ୟ ପୁରୁଷ ନୁହେଁ ସି।
0: ତେବେ ତମେ ଯେବେ ଚାହୁଁଛ,
1: ହେଲା,
0: ଆମ୍ଭର ପୁତ୍ର ବଧୁ ଅଟଇତ ରତି ନାନା ମନ୍ତ୍ର ଯନ୍ତ୍ରରେ ସେ ନିପୁଣା ଅଟନ୍ତି। ଏ ରତି ଦେବୀ ତ ଆମ ପୁତ୍ର ବଧୁ, ନାନାଦି ମନ୍ତ୍ର ଯନ୍ତ୍ରରେ ସେ ପଣ୍ଡିତା।
1: ଆଚ୍ଛା,
0: ତାଙ୍କୁ ଯାଇ ଏଇ କଥା କୁହ, ସିଏ ସମାଧାନ କରିବେ।
1: ଠିକ ହେଲା।
0: ତେବେ ସତ୍ୟଭାମା ସୁଭଦ୍ରା ଦିନେ ପହଞ୍ଚିଲେ ରତି ଦେବୀ ପାଖରେ। ନମସ୍କାର କଲା ରତି, ନିଜର ଶାଶୁକୁ ଦେଖିଲା, ପିଉସୀ ଶାଶୁକୁ ଦେଖିଲା।
1: ଆଚ୍ଛା,
0: କହିଲା, ମା ମାନେ
1: ନିମନ୍ତେ ଆସିଲ?
0: କଣ ପାଇଁ ଆସିଲ? ଆଦ୍ୟ ପ୍ରାନ୍ତ କଥା ସତ୍ୟଭାମା କହନ୍ତେ,
1: ହେଲା,
0: ସେତିକି ବେଳେ ରତି ଦେବୀ କହୁଛି।
1: କଣ କହିଲା?
0: କହିଲା, ବୃଷଭ ଗୋଡ଼ାଇ ଧେନୁ ପଛରେ ଯେ ମନ୍ତ ବେଦା ଧୟନ ଛଡ଼ାଇ ଆଣିବି ତେ ମନ୍ତ। ଏ କଥା ନହେଲେ ଏ ମନ୍ତ୍ର ପୋଥିକୁ ମୁଁ ସମୁଦ୍ର ଜଳରେ ଫିଙ୍ଗି ଦେବି।
1: ହେଲା,
0: ତେଣୁ ମନ୍ତ୍ର ଶିଖେଇଲେ ସୁଭଦ୍ରାଙ୍କୁ ରତି ଦେବି।
1: କିପରି ଭାବରେ?
0: କଲା, ଶିଖାଇଲେ ମନ୍ତ୍ର।

0: ଆରେ ରତିଙ୍କ ମନ୍ତ୍ର ପ୍ରଭାବରେ
1: ହେଲା
0: ପ୍ରଭାବିତ ହେଲା ଅର୍ଜୁନ। ଓ ଦେଖିଲା କାମ ଉଦ୍ଦୀପକ ସ୍ୱପ୍ନ, ସୁରସଭାରେ ବ୍ରହ୍ମା ଉର୍ବଶୀ ସହ ରମଣ କରୁଛନ୍ତି। ଏ ସ୍ୱପ୍ନକୁ ଦେଖିଲା, ଆଉ କଣ ଦେଖିଲା? ଯମୁନା କୂଳରେ ରାଧା ପାଦକୁ ଧରି କୃଷ୍ଣ ଅନୁନୟ କରୁଛନ୍ତି ପ୍ରେମ ପାଇଁ।
1: ଆଚ୍ଛା,
0: ପୁଣି ଜରତା ସହ ଋଷି ଶୃଙ୍ଗ ପ୍ରେମରେ ପ୍ରମତ ଅଛି। ପାପକୁ ଭୟ ନ କରି ବୃହସ୍ପତି ନାରୀ ତାରାକୁ ଚନ୍ଦ୍ର ହରଣ କରୁଛନ୍ତି।
1: ଆଚ୍ଛା,
0: ଏଭଳି କାମ ଉଦ୍ଦୀପକ ସ୍ୱପ୍ନ ଦେଖିବାରୁ ଇଏ ଶରୀରରେ ବିକାର ଜାତ ହେଲା। ଶାରୀରିକ ବିକାର, ମାନସିକ ବିକାରରେ ଇଏ ନିଦ ଭାଙ୍ଗିଗଲା ଅର୍ଜୁନର।
1: ମତିଗତି ଆଉ ସ୍ଥିର ହୋଇପାରିଲା ନାହିଁ।
0: ନିଦ ଭାଙ୍ଗନ୍ତେ ଦେଖିଲା ସୁଭଦ୍ରା ଅଛି ତା ଅନ୍ତପୁରରେ। ତେଣୁ ଅର୍ଜୁନ ପ୍ରେମ ପାଇଁ ନିବେଦନ କଲା, ଭୁଲିଗଲା ହିତାହିତ ଜ୍ଞାନ।
1: ଆଚ୍ଛା
0: କମ

0: ଆରେ ସୁଭଦ୍ରା, ଅର୍ଜୁନକୁ ପ୍ରୀତିଦାନ କଲା ଦୁହିଁଙ୍କର ମିଳନ ହେଲା
1: ହେଲା।
0: ହଉ ଶୁଣିଲେ ମୋ ବିଜ୍ଞ ଜନ, ପୁରାଣ ବିଧାନ ସୁଭଦ୍ରା ପରିଣୟ ଏଠାରୁ ହେଲା ପୂର୍ଣ୍ଣ। ଉପଇନ୍ଦ୍ର ଭଞ୍ଜଙ୍କର ଥିଲା ଏ ରଚନା, ସମାଲୋଚନା କରିଲା ବେଣୁଧର।
2: ଶୁଣୁଥିଲେ ଦାସକାଠିଆ ଗୀତ, ପରିବେଷଣ କରୁଥିଲେ ବେଣୁଧର ଜେନା ଏବଂ ଭାଗବତ ଜେନା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ୟା ଭିତରେ ଅନେକଗୁଡ଼ିଏ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚି ସାରିଛି। ତେବେ ଏକ ଘଣ୍ଟା ସମୟ ସୀମା ଭିତରେ ଯେତିକିଟି ଏସ୍ଏମ୍ଏସ୍ ମୋ ଦ୍ୱାରା ସମ୍ଭବ ହୋଇପାରିବ ନିଶ୍ଚିତ ଭାବରେ ଆଜି କାର୍ଯ୍ୟକ୍ରମରେ ସ୍ଥାନ ଦେବି। ତେବେ ପ୍ରଥମ ଏସ୍ଏମ୍ଏସ୍ଟି କରିଛନ୍ତି ବାସୁଦେବପୁର ଭଦ୍ରକରୁ ନରେନ୍ଦ୍ର ମହାକୁଡ଼। ଆପଣ ଶୁଣିବାକୁ ଚାହିଁଛନ୍ତି ସାଜନ କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆପଣଙ୍କଠୁ ଆରମ୍ଭ। ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ଜୟ ମା ମଙ୍ଗଳା କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଇଚ୍ଛା କରିଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓମାଳୀ ଶଙ୍ଖତ୍ରାସ କଟକରୁ ଦେଓକାଳୀ ଶଙ୍ଖତ୍ରାସ କଟକରୁ ଲେଖିଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଆପଣ ଶୁଣିବାକୁ ଚାହିଁଛନ୍ତି ଜୟ ମା ମଙ୍ଗଳା କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ପାଣି ଏବଂ ବାଣୀ ଜୟରାମ।

ଲକ୍ଷ୍ମୀକାନ୍ତ ଲେଖିଛନ୍ତି ନୂଆପାଟଣା ତିଗିରିଆ କଟକରୁ ଆପଣ ଶୁଣିବାକୁ ଚାହିଁଛନ୍ତି କେଦାରନାଥ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅମିତ ତ୍ରିବେଦୀ।

ଦକ୍ଷିଣକୋଳ ଯାଜପୁରରୁ ଲେଖିଛନ୍ତି ବଳରାମ ସାହୁ ଏବଂ ବାମଦେବ ପୃଷ୍ଟି। ଆପଣ ଶୁଣିବାକୁ ଚାହିଁଛନ୍ତି ଜୟ ଜଗନ୍ନାଥ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ବିଭୁ ଦାସ।

ଆଉ ଗୋଟିଏ ଏସଏମଏସ ଆସିଛି କାନ୍ତଲାଠଗଡ଼ରୁ, ଲେଖିଛନ୍ତି ମୁନି, ରାଣୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା ଏବଂ ମାମାଲି। ଆପଣ ଶୁଣିବାକୁ ଚାହିଁଛନ୍ତି ନୂଆ ବୋହୂ କଥା ଚିତ୍ରର ଗୋଟିଏ ଗୀତ। ରଥ ସମୟ ଆସିଗଲାଣି, ତେବେ ସମସ୍ତେ ଜଗନ୍ନାଥଙ୍କ ଭଜନ ଅନୁରୋଧ କରୁଛନ୍ତି। ବହୁତ ସୁନ୍ଦର ଗୀତଟିଏ।

ଆପଣ ଶୁଣିବାକୁ ଚାହିଁଛନ୍ତି ନୂଆ ବୋହୂ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛି ଶ୍ରୋତାବନ୍ଧୁ। ଗୀତଟିକୁ ଗାଇଛନ୍ତି ସ୍ୱର୍ଣ୍ଣପ୍ରଭା ଷଡ଼ଙ୍ଗୀ।

ଝରଣା ବେହେରା ଏବଂ ଅରୁଣ କୁମାର ବେହେରା ଲେଖିଛନ୍ତି ଘସିବର ଜେନାପୁର ଯାଜପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମଜଦାର କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଅଲକା ୟାଗ୍ରିକ।

ସୋମନାଥ ସାହୁ ଲେଖିଛନ୍ତି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଆପଣ ଶୁଣିବାକୁ ଚାହିଁଛନ୍ତି ଦଣ୍ଡାବେଳଙ୍ଗା କଥାଚିତ୍ରର ଗୋଟିଏ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ୱାଲ୍।

ଉଲ୍କା କଥା ଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଇଚ୍ଛା କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ଏବଂ ପ୍ରଭାକର ସିଡି ସେକ୍ଟର 11 କଟକରୁ ଆପଣ ମାନେ ଶୁଣୁଛନ୍ତି ଆପଣଙ୍କ ପସନ୍ଦର ଗୀତ ଉଲ୍କା ଗୀତଟିକୁ ଗାଇଛନ୍ତି ଆରତୀ ମୁଖାର୍ଜୀ।

ବାଙ୍କିରୁ ଲେଖିଛନ୍ତି ଲିଜା ଏବଂ ଉଟୁକୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମିଷ୍ଟର ଏକ୍ସ ଇନ୍ ବମ୍ବେ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି କିଶୋର କୁମାର।

ନାରାୟଣ ପ୍ରଧାନ ଏବଂ ତାଙ୍କ ଦୁଇ ପୁଅ ଲକି ଏବଂ ସୋମ ଲେଖିଛନ୍ତି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଚାଲବାଜ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅମିତ କୁମାର ଏବଂ କବିତା କୃଷ୍ଣମୂର୍ତ୍ତି।

ମହମ୍ମଦପୁର ବିଲାହାଟ କଟକରୁ ଗୋଟିଏ ଏସଏମଏସ୍ ଆସିଛି। ଲେଖିଛନ୍ତି ଦୁର୍ଯ୍ୟୋଧନ ପାତ୍ର, ବାହୁରିବନ୍ଧୁ ପାତ୍ର, ମହମ୍ମଦ ମିଟୁ ପାତ୍ର ଏବଂ ସୁଦାମ ଦେବତା। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ସୌତୁଣୀ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ସମଷ୍ଟି କରିଛନ୍ତି ନିଶ୍ଚିନ୍ତ କୋଇଲି କଟକ ବ୍ଲକ ଛକରୁ। ଲେଖିଛନ୍ତି ଭବାନୀ ଦେବୀ, ବାଣୀପ୍ରସାଦ, ସୃଷ୍ଟି ଶୁଭଲକ୍ଷ୍ମୀ ଏବଂ ଆର୍ୟନ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ପ୍ୟାର ଝୁଟା ନାହିଁ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସବୀର କୁମାର।

ପ୍ରଭାକର ପାତ୍ର ପ୍ରମୋଦ ପାତ୍ର ସୁଦାମ ଭାଇ ଏବଂ ଲେଖିଛନ୍ତି ମହମ୍ମଦପୁର ବିଲାହାଟ କଟକରୁ ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ନୀଳମାଧବ କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଶୁକ୍ଲା ବୋଷ ଏବଂ ବନ୍ଦିତା ଦାସ।

ରାଇସିଙ୍ଗୁଡ଼ା ସାଲେପୁର କଟକରୁ ଲେଖିଛନ୍ତି କାଳିଆ ବଳିଆ ତ୍ରିଲୋଚନ କୁନି ନିନି ଲୁଟୁନି ବାପା ଏବଂ ବୋଉ ସମସ୍ତଙ୍କୁ ଆମର ନମସ୍କାର। ଆପଣ ଶୁଣିବାକୁ ଚାହିଁଛନ୍ତି ପରଦେଶ କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି କବିତା କ୍ରିଷ୍ଣମୂର୍ତ୍ତି।

କାର୍ଯ୍ୟକ୍ରମ ଶେଷରେ ଗୀତଟିକୁ ଗାଇଛନ୍ତି କୁମାର ବାପି ଏବଂ ଶୈଳଭାମା କଥାଚିତ୍ର ମଥାରେ ଦେଇ ପାଟ ଉଢ଼ଣି। ଏହି କଥାଚିତ୍ରର ଗୋଟିଏ ଗୀତଟି ଶୁଣିବା ପାଇଁ ଇଚ୍ଛା କରିଛନ୍ତି କୈଳାସଚନ୍ଦ୍ର ଗିଲ, ଭାରତଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡୁ, ରଞ୍ଜନ କୁମାର ଗିଲ, ମହମ୍ମଦପୁର ବିଲାହାଟ କଟକରୁ ଲେଖିଛନ୍ତି। ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆଜି ଏଥିରେ ରାମାୟଣ କଥାଚିତ୍ରର ଗୀତଗୁଡ଼ିକ ଶୁଣିବା। ପ୍ରଥମ ଗୀତଟିକୁ ଗାଇଛନ୍ତି ଚିତ୍ତ ଜେନା ଏବଂ ସାଥୀ।

ତେବେ ଶ୍ରୋତା ବନ୍ଧୁ, ଆଜି ମୁଁ ଅଛି, ମୋ ସହିତ ଅଛି ସେଭଳି ପୂର୍ବ ଭଳି ଗୋଟିଏ ଶବ୍ଦ, ଯେଉଁ ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି, ଆପଣମାନେ ଶୁଣୁଥାନ୍ତୁ ଆଉ ମଜା ଉଠାଉଥାନ୍ତୁ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। କଥାଚିତ୍ର ଜିତ୍।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରାନ୍ତି ଅପରାହ୍ନ। ଆଜି ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ।